ଆକାଶବାଣୀ କଟକ ଆଜି ଶୁକ୍ରବାର 1948 ଶତାବ୍ଦ ବୈଶାଖ 18 ଦିନ ଇଂରାଜୀ 2026 ମସିହା ମେ ମାସର 8 ତାରିଖ

ସମୟ ବର୍ତ୍ତମାନ ସକାଳ 5:58। ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କାଶୀନାଥ ପୂଜା ପଣ୍ଡା ଶିଳ୍ପୀଙ୍କ କଣ୍ଠରେ ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା ଜୟ ଜଗବନ୍ଧୁ ଯଦୁକୁଳ ଇନ୍ଦୁ ଜୟ ଜାମଳା ଭଞ୍ଜନ ଜୟ ଜନାର୍ଦ୍ଦନ ଜଗତ ଜୀବନ ଜୟ ଯଶୋଦା ନନ୍ଦନ।

ପୁରାତନ ରଚନାରୁ ପରବର୍ତ୍ତୀ କଣ୍ଠଶିଳ୍ପୀ ରାଧାରାଣୀ ମିଶ୍ର ଶିଳ୍ପୀ ଗାଇଛନ୍ତି ହରିନାମ ଗଣ୍ଠିଧନ କରିଥାତୁ କୃଷ୍ଣ ନାମ ଗଣ୍ଠିଧନ କରିଥା।

ଜଗତ ଠାକୁର ହେ, ଏ ଜଗତ ତୁମ ଖେଳ ଘର, ଭାଙ୍ଗୁଅଛ ଗଢ଼ୁଅଛ ଲଗାଇ ହୁନ୍ଦର। କ୍ଷୀରଚନ୍ଦ୍ର ପୋଥଳଙ୍କ ରଚନା, ଗାଇଛନ୍ତି ଜୀବନାନନ୍ଦ ମିଶ୍ର।

ଶ୍ରୋତାବନ୍ଧୁମାନେ ଶୁଣିଛନ୍ତି ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ, ଶିଳ୍ପୀଙ୍କ କଣ୍ଠରେ ଗୌର ପଟ୍ଟନାୟକଙ୍କ ରଚନା। ବଡ଼ଦାଣ୍ଡ କରିଲି ମୁଁ ଶରୀରକୁ ମୋର, ଏ ମନରେ ତୋଳିଲି ମୁଁ ତୁମରି ମନ୍ଦିର।

ରାତି ବାହିଗଲେ ଶୁଭ ସଙ୍ଗ ପ୍ରଭୁ ଡାକି ତୁମ ନାମ ଧରି ସକାଳର ସୂର୍ଯ୍ୟ ତୁମରି ଆରତୀ କରେ ଲକ୍ଷେ ଦୀପ ଜାଳି। ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ଗାଇଛନ୍ତି ବନବିହାରୀ ଜେନା ରଘୁନାଥ ରାଉତଙ୍କ ରଚନାରୁ।

ଶ୍ରୋତାବନ୍ଧୁମାନେ ଶୁଣିଛନ୍ତି ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ପୁଷ୍ପା ମହାନ୍ତି, ଶିଳ୍ପୀ ହୋଇଛନ୍ତି ଦୀନକୃଷ୍ଣଙ୍କ ରଚନା। ଦୀନବନ୍ଧୁ ଜଗବନ୍ଧୁ ଜଗତର ନାଥ, ଜଗତ ଉଦ୍ଧାର ପାଇଁ ହେଲ ଦାରୁଭୂତ।

ଏଇଠି ଶେଷ ହେଲା ଆଜିର ବନ୍ଦନା। ଆକାଶବାଣୀ କଟକ। ଶୁଣନ୍ତୁ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ନରେଶ ଚନ୍ଦ୍ର ଦାସ।

ନମସ୍କାର ଶ୍ରୋତା ବନ୍ଧୁ, ଆମେ ସାଧାରଣ ଜନତା ସଂସାରକୁ ଯେପରି ଦେଖୁ ମହାପୁରୁଷମାନେ ସେପରି ଦେଖନ୍ତି ନାହିଁ। ସେମାନଙ୍କ ମତରେ ଏ ସଂସାର ଏକ ସାଗର। ଆମେ ସମସ୍ତେ ସଂସାର ବା ଭବସାଗରରେ ପଡ଼ି କୂଳ କିନାରା ନ ପାଇ ହତାଶ ହୋଇ ବହୁ କଷ୍ଟ ଅନୁଭବ କରୁ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମାନବ ଭବସାଗରରୁ ପାରି ହେବା ନିମନ୍ତେ ଏକ ସୁନ୍ଦର ସରଳ ଉପାୟ ଦର୍ଶାଇ ଅଛନ୍ତି। ସେ କହିଛନ୍ତି, କ୍ଷଣମିହ ସଜ୍ଜନ ସଙ୍ଗତି ରେକା ଭବତି ଭବାର୍ଣ୍ଣବ ତରଣୀ ନୌକା। ଅର୍ଥାତ୍ ଭବସାଗରରୁ ପାରି ହେବା ନିମିତ୍ତ କ୍ଷଣମାତ୍ର ସତ୍ସଙ୍ଗ ହେଉଛି ଏକ ନୌକା ସଦୃଶ। ଅତି ବଡ଼ି ଜଗନ୍ନାଥ ଦାସ ମଧ୍ୟ ସେହି ଏକା କଥା କହିଛନ୍ତି। ସେ କହିଛନ୍ତି, ପରମ ମଙ୍ଗଳ ଏ ବାଣୀ ଜୀବ ନିସ୍ତରେ ଯାହା ଶୁଣି। ସତ୍ସଙ୍ଗରେ ବସି ଭଗବାନଙ୍କର ପରମ ମଙ୍ଗଳମୟ କଥା ଶ୍ରବଣ କଲେ ଜୀବ ଭବସାଗରରୁ ନିସ୍ତରି ଯାଏ। ଏଥିପାଇଁ ବିଭିନ୍ନ ସ୍ଥାନରେ ସତ୍ସଙ୍ଗର ଆୟୋଜନ କରାଯାଇଥାଏ। ସାଧୁ ସନ୍ଥମାନେ ନିଜ ନିଜ ଶୈଳୀରେ ହରିକଥା କହନ୍ତି। ବହୁ ଶ୍ରୋତା କଥା ଶୁଣି ଭବସାଗରରୁ ତରିଯିବା ଆଶାରେ ସମବେତ ହୁଅନ୍ତି। ସତରେ କ'ଣ ଶ୍ରୋତାମାନେ କଥା ଶୁଣି ଭବସାଗରରୁ ତରିଯାଆନ୍ତି? ତେବେ ଏହା କ'ଣ କେବଳ ମହାପୁରୁଷଙ୍କ ବାଣୀ ମାତ୍ର? ଏଥିରେ କିଛି ବାସ୍ତବତା ନାହିଁ। ବହୁଦିନ ତଳର କଥା, ଜଣେ ରାଜା ଶୁଣିବାକୁ ପାଇଲେ ତାଙ୍କ ରାଜ୍ୟକୁ ଜଣେ ମହାତ୍ମା ଆସିଛନ୍ତି। ସେ କହୁଛନ୍ତି, ରାଜା ପରୀକ୍ଷିତ ସନ୍ଥ ଶ୍ରୀ ସୁଖଦେବଙ୍କଠାରୁ ସାତ ଦିନ ହରିକଥା ଶ୍ରବଣ କରି ମୁକ୍ତିଲାଭ କରିଥିଲେ। ଏଣୁ ଯେଉଁ ବ୍ୟକ୍ତି ସତ୍ସଙ୍ଗରେ ବସି ନିଷ୍ଠାର ସହିତ ସାତ ଦିନ ଶ୍ରୀମଦ୍ ଭାଗବତ ବର୍ଣ୍ଣିତ ହରିକଥା ଶ୍ରବଣ କରିବ, ସେ ଭବସାଗରରୁ ନିଶ୍ଚୟ ପାରି ହୋଇଯିବ। ସାତ ଦିନରେ ମୁକ୍ତି କଥା ଶୁଣି ରାଜା କୌତୁହଳୀ ହୋଇ ସେହି ମହାତ୍ମାଙ୍କୁ ରାଜଦରବାରକୁ ଡକେଇଲେ। ମହାତ୍ମା ଆସିବାରୁ ରାଜା ମହାତ୍ମାଙ୍କୁ ପଚାରିଲେ, ଆପଣ କ'ଣ ସାତ ଦିନ ହରିକଥା ଶୁଣାଇ ମୋତେ ମୁକ୍ତି ଦେଇପାରିବେ? ତତ୍କ୍ଷଣାତ୍ ମହାତ୍ମା କହି ପକେଇଲେ, ମହାରାଜ ନିଶ୍ଚିତ, ତେବେ ଆପଣ ମୋତେ ସାତ ଦିନ ହରିକଥା ଶୁଣାନ୍ତୁ। ମୁଁ ଯଦି ମୁକ୍ତି ପାଇଯିବି ଆପଣଙ୍କୁ ସମ୍ପୂର୍ଣ୍ଣ ରାଜ୍ୟ ଦାନ କରି ଚାଲିଯିବି, ନଚେତ୍ ଯଦି ମୁଁ ମୁକ୍ତି ନ ପାଏ ତେବେ ଆପଣ ଆଜୀବନ କାରାଗାରରେ ରହିବେ। ତା ପରଦିନ ମହାତ୍ମା ଶ୍ରୀମଦ୍ ଭାଗବତ କଥା ଆରମ୍ଭ କଲେ। ରାଜା ସାତ ଦିନ ପର୍ଯ୍ୟନ୍ତ ଶୁଣିଲେ, ସାତ ଦିନ ପୂରଣ ହେଲା, କିନ୍ତୁ ମୁକ୍ତି କାହିଁ? ରାଜାଙ୍କ ପରିସ୍ଥିତି ଯାହା ଥିଲା ସେଇଆ। ମହାତ୍ମାଙ୍କ କଥା ମିଥ୍ୟା ହେବାରୁ ତାଙ୍କୁ କାରାଗାରକୁ ନିଆଗଲା। ରାଜା ଘୋଷଣା କଲେ, ଯଦି ଅନ୍ୟ କେହି ସାତ ଦିନ ହରିକଥା ଶୁଣାଇ ତାଙ୍କୁ ମୁକ୍ତି ଦେଇପାରିବେ ସେ ତାଙ୍କୁ ରାଜ୍ୟ ଦେଇ ଚାଲିଯିବେ, ମୁକ୍ତି ନ ଦେଇପାରିଲେ କାରାରୁଦ୍ଧ ହେବେ। ଘୋଷଣା ଶୁଣି ବହୁ ବିଜ୍ଞ ରାଜ୍ୟ ଲୋଭରେ ଆସି ସାତ ଦିନ ଧରି ଖୁବ୍ ନିଷ୍ଠାର ସହିତ ହରିକଥା ଶୁଣାଇଲେ, କିନ୍ତୁ ରାଜାଙ୍କୁ

0: ଦେଇ ନପାରିବାରୁ ବନ୍ଦୀ ହୋଇ କାରାଗାରରେ ରହିଲେ। ଶତାଧିକ ସନ୍ଥ କାରାଗାରରେ ରହି ଆଖିରୁ ଲୁହ ଗଡ଼ାଇ ଭଗବାନଙ୍କୁ ଡାକିବାକୁ ଲାଗିଲେ। ସେମାନଙ୍କ ଆକୁଳ ପ୍ରାର୍ଥନା ପ୍ରଭୁଙ୍କ କାନରେ ବାଜିଲା। ଜଣେ ସନ୍ଥ ବେଶରେ ଭଗବାନ ଆସି ରାଜାଙ୍କ ପାଖରେ ପହଞ୍ଚିଲେ। ସେ ରାଜାଙ୍କୁ କହିଲେ, ଗୋଟିଏ ସର୍ତ୍ତରେ ମୁଁ ଆପଣଙ୍କୁ ହରିକଥା ଶୁଣାଇବି, ଆପଣ ନିଶ୍ଚିତ ମୁକ୍ତି ପାଇବେ। ସନ୍ଥ କହିଲେ, ପ୍ରଥମେ ଯେଉଁ ମହାତ୍ମାମାନେ କାରାଗାରରେ ଅଛନ୍ତି ସେମାନଙ୍କ ଦୁଇ ହାତକୁ ବାନ୍ଧି ସଭାସ୍ଥଳକୁ ଅଣାଯାଉ। ରାଜାଙ୍କ ଆଦେଶରେ ତାହିଁ କରାଗଲା। ହାତ ବନ୍ଧାଯାଇ ଉପସ୍ଥିତ ହୋଇଥିବା ମହାତ୍ମାମାନଙ୍କୁ ଦେଖି ସନ୍ଥ ବେଶି ଭଗବାନ କହିଲେ, ମହାରାଜ, ମୋର ଗୋଟିଏ ନିବେଦନ, ଏମାନଙ୍କ ଭଳି ଆପଣଙ୍କର ମଧ୍ୟ ଦୁଇ ହାତ ବନ୍ଧାଯାଉ। ରାଜାଙ୍କ ହାତ ମଧ୍ୟ ବନ୍ଧାଗଲା। ସନ୍ଥ କହିଲେ, ରାଜନ, ଆପଣ ଦୟାକରି ଏପରି ହାତ ବନ୍ଧା ଅବସ୍ଥାରେ ଏମାନଙ୍କ ହାତକୁ ଖୋଲି ଦିଅନ୍ତୁ। ରାଜା କହିଲେ, ଏହା କିପରି ସମ୍ଭବ ହେବ? ମୋର ହାତକୁ ନ ଖୋଲିଲେ ମୁଁ କିପରି ଏମାନଙ୍କୁ ବନ୍ଧନମୁକ୍ତ କରିପାରିବି? ସନ୍ଥ କହିଲେ, ଆପଣ ଠିକ୍ ବୁଝିଛନ୍ତି। ମନେ ପକାନ୍ତୁ, ସାତ ଦିନ ହରିକଥା ଶୁଣିବା ପରେ ଆପଣଙ୍କୁ ଏମାନେ ଏହି କାରଣରୁ ମୁକ୍ତ କରିପାରିଲେ ନାହିଁ, କାରଣ ସେମାନେ ନିଜେ ବନ୍ଧନଗ୍ରସ୍ତ। ସେମାନେ ବା ଆପଣଙ୍କୁ ମୁକ୍ତ କରିବେ କିପରି? ସଦା ମୁକ୍ତ ସ୍ୱୟଂ ଭଗବାନ ହିଁ ସମସ୍ତଙ୍କର ମୁକ୍ତିଦାତା। ତାଙ୍କଠାରେ ସମ୍ପୂର୍ଣ୍ଣ ସମର୍ପିତ ହେଲେ ସେ ହିଁ ଜୀବକୁ ମୁକ୍ତି ଦେଇଥାନ୍ତି। ଏଣୁ ହେ ରାଜନ, ଏମାନଙ୍କର ବା ଦୋଷ କ'ଣ? ଆପଣ ଏମାନଙ୍କୁ ଅଯଥାରେ ଦଣ୍ଡ ଦେଇଛନ୍ତି। ରାଜା ନିଜର ଭୁଲ ବୁଝିପାରି ସବୁ ମହାତ୍ମାଙ୍କୁ ଛାଡ଼ିଦେଲେ ଏବଂ ସତ୍ସଙ୍ଗରେ ବସି ନିଷ୍ଠାର ସହିତ ହରିକଥା ଶୁଣି ମୁକ୍ତିଦାତା ଶ୍ରୀହରିଙ୍କଠାରେ ଚିତ୍ତ ସମର୍ପଣ କରି ଦିବ୍ୟଗତି ଲାଭ କଲେ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ନରେଶ ଚନ୍ଦ୍ର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 29ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଧର୍ମ ବୃଷଭକୁ ଉତ୍ତର ଦେଇ ଗାଈ ରୂପୀ ଧରଣୀ କହିଲେ, ସତ୍ୟ ଶୌଚ ଦୟା କ୍ଷମା ଏଇ ଚାରି ଗୁଣ ଥିଲେ ତମର ଚାରିଟି ଗୋଡ଼। ଗୋବିନ୍ଦ ପୃଥିବୀରୁ ଯିବା ପରେ ଶୌଚ ଦୟା ଓ କ୍ଷମା ଏ ଗୋଡ଼ ତିନିଟି ଯାଇ କେବଳ ସତ୍ୟ ଗୋଡ଼ଟି ରହିଛି। ଏବେ କଳିର ଦୃଷ୍ଟି ପଡ଼ିବାରୁ ମୋ ହୃଦୟରେ ସୂଚନା ହେଉଛି, ସହଜେ ଶ୍ରୀକୃଷ୍ଣଙ୍କର ବିରହ, ପୁଣି ତୁମର ଗୋଡ଼ ତିନୋଟି ଭାଙ୍ଗିବା, ଏହି ଦୁଃଖ ଯୋଗୁଁ ମୁଁ କାନ୍ଦୁଛି। ଧର୍ମ ଓ ଧରଣୀ ଏହିପରି କଥାବାର୍ତ୍ତା ହେଉଥିବା ବେଳେ ମହାରାଜ ପରୀକ୍ଷିତ ସେଠାରେ ଆସି ପହଞ୍ଚିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 29ତମ ଭାଗ। କଣ୍ଠଦାନ କରିଥିଲେ ବାଦଲ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ରାୟ, ତୃପ୍ତି ଦାସ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମାଟିର ଆର୍ଦ୍ରତାକୁ ବଜାୟ ରଖିବା ପାଇଁ ମାଟିକୁ ନଡ଼ା କିମ୍ବା ଶୁଖିଲା ପତ୍ର ଦ୍ୱାରା ଘୋଡ଼ାଇ ରଖନ୍ତୁ। ପନିପରିବାର ତଳିଖେରାକୁ ଛାୟା ଗୃହରେ ଆଚ୍ଛାଦନ କରି ରଖନ୍ତୁ। ପଶୁ ସମ୍ପଦକୁ ସଫା ଏବଂ ଉଚିତ ପରିମାଣର ପାଣି ପିଇବାକୁ ଦିଅନ୍ତୁ। ଘାସ ଚରିବା ପାଇଁ ପଶୁମାନଙ୍କୁ କେବଳ ସକାଳ ଏବଂ ସନ୍ଧ୍ୟା ସମୟରେ ଛାଡ଼ନ୍ତୁ। ବର୍ତ୍ତମାନ ବିଲାତି ବାଇଗଣ ଏବଂ ବାଇଗଣ ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ଦେଖାଯିବାର ସମ୍ଭାବନା ରହିଛି। ଏହାର ପ୍ରତିକାର ପାଇଁ ଗଛର ଚେର ମୂଳରେ ପ୍ରତି 10 ଲିଟର ପାଣିରେ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ପ୍ରୟୋଗ କରନ୍ତୁ। ଧାନ କେଣ୍ଡାରେ ଶତକଡ଼ା 85% ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲା ପରେ ଅମଳ କରନ୍ତୁ, ନଚେତ୍ ଧାନ ଝଡ଼ିପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 ସେଣ୍ଟିମିଟର ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14କୁ ଖସିଆସେ। ଧାନରେ କେଣ୍ଡାକଟା ପୋକ ଦେଖାଦେଲେ କ୍ୱିନାଲୋଫସ୍ 25% ଇସି 400 ମିଲିଲିଟର କିମ୍ବା କ୍ଲୋରୋପାଇରିଫସ୍ 20% ଇସି ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସକାଳ ସମୟରେ ଧାନ ଗଛ ମୂଳରେ ସିଞ୍ଚନ କରନ୍ତୁ। ଯେଉଁ ଜମିରେ ମାଟିର ଆର୍ଦ୍ରତା ଅଛି ସେଠାରେ ପ୍ରଥମେ ଖରାଟିଆ ଚାଷ କରିଦିଅନ୍ତୁ। ଅମଳ ହୋଇଥିବା ମୁଗ ଓ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଆଖୁ ବିହନ ଲଗାଇବାର 45ରୁ 75 ଦିନ ହେଉଛି ଜଳସେଚନ ପାଇଁ ସଙ୍କଟକାଳୀନ ସମୟ। ନିୟମିତ ଭାବରେ ଆଖୁ ଫସଲରେ ଜଳସେଚନ କରନ୍ତୁ। ଅମଳ ସମୟରେ ଚିନାବାଦାମ ମଞ୍ଜିରେ ଜଳୀୟ ଅଂଶ 40ରୁ 50% ରହିଥାଏ, ତେଣୁ ଖରାରେ କିଛିଦିନ ଶୁଖାଇ ଜଳୀୟ ଅଂଶ 10% ରଖନ୍ତୁ। ବାଇଗଣ ଓ କଖାରୁ ଜାତୀୟ ପନିପରିବାରେ କାଙ୍କେଡ଼ିଆ ପୋକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ପ୍ରତି ଲିଟର ପାଣିରେ 3 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 2 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ପ୍ରୋଫେନଫସ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଧାନ ଫସଲରେ ଗଳା ମହିଷା ରୋଗ ଲାଗିବାର ସମ୍ଭାବନା ରହିଛି। ଧାନ ଫସଲରେ ଗଳା ମହିଷା ରୋଗର ପରିଚାଳନା ପାଇଁ ଏକର ପ୍ରତି 200 ମିଲିଲିଟର ହେକ୍ସାକୁନାଜୋଲ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଏବଂ 200 ମିଲିଲିଟର ଡିଫେନୋକୋନାଜୋଲର ମିଳିତ ଫିମ୍ପିନାଶକ କିମ୍ବା 80 ଗ୍ରାମ ଟେବୁକୋନାଜୋଲ ଏବଂ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳା ପିଠିଆ ଗଛ ଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5ରୁ 10ଟି ପୋକ ଦେଖାଗଲେ 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାୟୋମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକାମିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ 2 କୀଟନାଶକ ମଧ୍ୟରୁ ଯେଉଁଟି ବି ଗୋଟିଏକୁ ବାରମ୍ଭାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ।
0: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀଭାଇମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରାକୃତିକ ଗ୍ୟାସ୍ ଭିଭିଭୂମି ବିକାଶ ପାଇଁ ପାଞ୍ଚଟି ପ୍ରମୁଖ ସଂସ୍ଥା ଦ୍ୱାରା 5,100 କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ନିଷ୍ପଭି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ ଦୁଇଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ବିକାଶର ସମୀକ୍ଷା, ସୃଷ୍ଟ ଆହ୍ୱାନଗୁଡ଼ିକର ଚିହ୍ନଟ ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେଉଛି। ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବିଭାଗୀୟ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁରୀ ଜିଲ୍ଲାସ୍ଥିତ କଳା, ସଂସ୍କୃତି ଏବଂ ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଟାକ୍ ସଂସ୍ଥାର ପୁରୀ ଚାପ୍ଟରର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀର ସୁରକ୍ଷା ଦିଗରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଅତ୍ୟାଧୁନିକ ବୃହତ୍ କ୍ରୀଡ଼ା ପରିସର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବ୍ଲକର ଜୟନଗର ଗ୍ରାମରେ 37 ଏକର ଜମିରେ ଏହି କ୍ରୀଡ଼ା ପରିସର ନିର୍ମିତ ହେବ। ଏଥିପାଇଁ 100 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ସୁରଜ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ରଥଖଳାଠାରେ ଜାରି ରହିଛି। ରଥର ମୋଟ 14 ଚକ ମଧ୍ୟରୁ 8 ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନୂଆ କାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରାଯାଉଛି। ଏଥିପାଇଁ 2.5 ମାସ ସମୟସୀମା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରଥ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳ କାଠ ସଂଗୃହୀତ ହୋଇଥିବାବେଳେ ଅବଶିଷ୍ଟ କାଠ କାମାକ୍ଷାନଗର ଜଙ୍ଗଲରୁ ଆସିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନକ୍ଷମ ଅଧିକାର ଆଇନ 2026 ସମ୍ପର୍କିତ ଏକ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ଜିଲ୍ଲା ଯୋଗାଣ ବିଭାଗ ସ୍ୱଷ୍ଟ କରିଛି। ଉପଭୋକ୍ତାମାନେ ଏଥିପାଇଁ ଅଯଥା ଆତଙ୍କିତ ନ ହେବା ଏବଂ ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ପିଜି କଳାବଜାରୀଙ୍କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ କହିଛି। ରେଡ୍କ୍ରସ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା। ବାର୍ତ୍ତା ନେଇ ଆଜି ମଧ୍ୟ

0: ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତ ବିକାର ସମସ୍ୟା। ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ଆସନ୍ତା 15 ତାରିଖରୁ ଆରମ୍ଭ ହେବ। 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପୂର୍ବାହ୍ନ 10:30ଟାରୁ 1:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ ଆଲୋଚନା କରିଛନ୍ତି ଡାକ୍ତର ବେଣୁଧର ଶତପଥୀ।
2: ଆଜି ହେଉଛି ମେ 8 ତାରିଖ। ସାରା ବିଶ୍ୱରେ ଏହାକୁ ରେଡ୍କ୍ରସ ଦିବସ ରୂପେ ପାଳନ କରାଯାଉଛି। ତେବେ ଏହି ରେଡ୍କ୍ରସ ବିଷୟରେ ଆସନ୍ତୁ କିଛି ଜାଣିବା। ଦୈବ ଦୁର୍ବିପାକ ସମୟରେ ମନୁଷ୍ୟ ଯେତେବେଳେ ଢହଳ ବିକଳ ହେଉଥାଏ ସେହି ସମୟରେ ପହଞ୍ଚିଯାଏ ଗୋଟିଏ ଗାଡ଼ି ଯେଉଁଥିରେ ନାଲି ରଙ୍ଗର ଗୋଟିଏ ଛକ ଚିହ୍ନ ଥାଏ। ଏହି ରେଡ୍କ୍ରସ ଗାଡ଼ି ନିରାଶ ହୃଦୟରେ କେତେ ଯେ ଆଶା ଭରିଯିଏ ତାହା ଅନୁଭବ ହିଁ ଜାଣିପାରିବ। ତେବେ କାହିଁକି ଏମିତି ହୁଏ, କ'ଣ ଏହି ରେଡ୍କ୍ରସ? ରେଡ୍କ୍ରସ ହେଉଛି ଏକ ଆନ୍ତର୍ଜାତିକ ସଂସ୍ଥା, ସେବା ଯାହାର ଏକମାତ୍ର ମୂଳମନ୍ତ୍ର। ବିଶ୍ୱର କୋଟି ହୃଦୟ ଏକାଠି ହେବା ତ ଅସମ୍ଭବ କଥା, ମାତ୍ର ଏହା ସମ୍ଭବ ହୋଇପାରିଛି ଏକମାତ୍ର ବ୍ୟକ୍ତି ଦ୍ୱାରା, ଯାହାକୁ ଆମେ ରେଡ୍କ୍ରସର ଜନକ ବୋଲି କହୁ। ସେହି ଯୋଗଜନ୍ମା ହେଉଛନ୍ତି ଫ୍ରାନ୍ସବାସୀ ଜେନ୍ ହେନେରୀ ଡୁନାଣ୍ଟ। ତାଙ୍କର ଜନ୍ମଦିବସ ହେଉଛି ମେ 8 ତାରିଖ, ଯାହାକୁ କି ଆମେ ରେଡ୍କ୍ରସ ଦିବସ ରୂପେ ଆଜି ପାଳନ କରୁଛୁ। ଶ୍ରୋତା ବନ୍ଧୁ, ଆମେ ଟିକେ ପଛକୁ ଯିବା। 1869 ଜୁନ୍ 24 ତାରିଖ ଫ୍ରାନ୍ସ ଓ ଅଷ୍ଟ୍ରିଆ ମଧ୍ୟରେ ଏକ ଲୋମହର୍ଷଣକାରୀ ଯୁଦ୍ଧ ହୋଇଥିଲା ସଲଫେରିନ ସ୍ଥାନରେ। ତାହା ହେନେରୀ ଡୁନାଣ୍ଟଙ୍କ ଦୃଷ୍ଟିଗୋଚର ହେଲା। ଆହତ ସୈନିକମାନଙ୍କର ଆର୍ତ୍ତଚିତ୍କାର ତାଙ୍କ ମନରେ ଭାବାନ୍ତର ସୃଷ୍ଟି କଲା। ସେହି ଆହତ ସୈନିକମାନଙ୍କର ସେବା ପାଇଁ ଏକ ନିରପେକ୍ଷ ସେବା ଦଳ ଗଠନ କରିବା ଉଦ୍ଦେଶ୍ୟରେ ସେ ବିଶ୍ୱର ଦେଶମାନଙ୍କୁ ଆହ୍ୱାନ କଲେ। ମାନବିକତାର ଆହ୍ୱାନ ସଫଳ ହେଲା। 1863 ଅକ୍ଟୋବର 23 ତାରିଖରେ ଆନ୍ତର୍ଜାତିକ ରେଡ୍କ୍ରସ ସମିତି ଗଠିତ ହେଲା। ପରବର୍ତ୍ତୀ ସମୟରେ ଜେନେଭା କନ୍ଭେନ୍ସନ୍ ମାଧ୍ୟମରେ ବିଶ୍ୱର ସମସ୍ତ ରାଷ୍ଟ୍ରମାନଙ୍କର ଦ୍ୱାରା ଏହା ସ୍ୱୀକୃତ ହେଲା। ଏହା ହିଁ ରେଡ୍କ୍ରସର ଜନ୍ମ କାହାଣୀ। ବର୍ତ୍ତମାନ 160ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ରେଡ୍କ୍ରସର ସଭ୍ୟ ଅଟନ୍ତି। ଆମ ଦେଶରେ 1920 ଭାରତୀୟ ରେଡ୍କ୍ରସ ସୋସାଇଟି ଗଠିତ ହେଲା। ସ୍ୱାସ୍ଥ୍ୟସେବାରେ ରେଡ୍କ୍ରସ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହାର ସ୍ୱାସ୍ଥ୍ୟସେବାର ପରିସର ଅତ୍ୟନ୍ତ ବ୍ୟାପକ ଓ ଅନନ୍ୟ। ବନ୍ୟା ବାତ୍ୟା ଆଦି ଦୁର୍ବିପାକ ସମୟରେ, ମହାମାରୀ ଦୁର୍ଘଟଣା ଆଦି ସମୟରେ କ୍ଲିଷ୍ଟ ଜନତାଙ୍କର ସେବା ଓ ଥଇଥାନ ପାଇଁ ରେଡ୍କ୍ରସ ଆଗେଇ ଆସେ। ରକ୍ତ ସଂଗ୍ରହ କ୍ଷେତ୍ରରେ ରେଡ୍କ୍ରସର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଆମ ରାଜ୍ୟରେ 81 ରକ୍ତଭଣ୍ଡାର ମଧ୍ୟରୁ 56 ରେଡ୍କ୍ରସ ଦ୍ୱାରା ପରିଚାଳିତ। ରେଡ୍କ୍ରସ ଗରିବ ଓ ନିରାଶ ରୋଗୀମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥାଏ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ରେଡ୍କ୍ରସର ଭୂମିକା କିଛି କମ୍ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ କେତେଗୁଡ଼ିଏ ହସ୍କିଟାଲ ଓ ଡିସ୍ପେନ୍ସରୀ ସ୍ଥାପନ କରିଛି। ଶାରୀରିକ ଓ ମାନସିକ କ୍ଷେତ୍ରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସହାୟ ନାମକ ଏକ ଅନୁଷ୍ଠାନ କେନ୍ଦ୍ରୀୟ ରକ୍ତଭଣ୍ଡାର ପରିସରରେ ଅବସ୍ଥାପିତ। ଦୁର୍ଘଟଣାଗ୍ରସ୍ତ ଓ ଜରୁରୀକାଳୀନ ରୋଗୀଙ୍କ ପାଇଁ ରେଡ୍କ୍ରସ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଇଥାଏ। ସ୍ୱାସ୍ଥ୍ୟ ସେବାର ଭୂମିକା ରେଡ୍କ୍ରସର ଏତିକିରେ ଶେଷ ହୋଇନାହିଁ। ସ୍କୁଲମାନଙ୍କରେ ଜୁନିୟର ରେଡ୍କ୍ରସ ଓ କଲେଜମାନଙ୍କରେ ୟୁଥ୍ ରେଡ୍କ୍ରସ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେବା ଧର୍ମରେ ଉଦ୍ବୁଦ୍ଧ କରାଯାଉଛି। ଦୁର୍ବିପାକ ସମୟରେ ଜରୁରୀକାଳୀନ ସେବା ଓ ପ୍ରାଥମିକ ଚିକିତ୍ସା ଇତ୍ୟାଦି ବିଷୟରେ ସେମାନଙ୍କୁ ତାଲିମ ଦିଆଯାଉଛି। ବିଭିନ୍ନ ରୋଗ ନିରାକରଣ ପାଇଁ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଆଗେଇ ଆସନ୍ତି। ସମୂହ ସ୍ୱାସ୍ଥ୍ୟର ରକ୍ଷା ପାଇଁ ରେଡ୍କ୍ରସ ଦୂଷିତ ପରିବେଶକୁ ମଧ୍ୟ ସଫା ରଖିବାରେ ପ୍ରଯତ୍ନ କରେ। ଆମର ବିସ୍ମୃତି ଓ ଅବହେଳା ବେଳେବେଳେ ମହାମାରୀକୁ ଆମନ୍ତ୍ରଣ କରି ଆଣେ। ଉଦାହରଣ ସ୍ୱରୂପ, ଆମେ ଭୁଲିଯାଉ ଯାତ୍ରା ବା ମେଳା ପରେ ଯାତ୍ରାସ୍ଥଳ କେତେ ଅପରିଷ୍କାର ହୋଇଯାଇଥାଏ। ସମୂହ ମୂର୍ତ୍ତି ବିସର୍ଜନ ପରେ ନଦୀ ପୋଖରୀ କେତେ ଦୂଷିତ ହୋଇଯାଏ। ସମସ୍ତେ ଭୁଲିଗଲେ ବି ରେଡ୍କ୍ରସ ମନେ ରଖିଥାଏ ଓ ସେଗୁଡ଼ିକୁ ସଫା କରିବାର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ସେ ନେଇଯାଏ ଏବଂ ଏହିଭଳି ସମୂହ ସ୍ୱାସ୍ଥ୍ୟ ରକ୍ଷା କରେ। ଶ୍ରୋତା ବନ୍ଧୁ, କହି ବସିଲେ ସରିବନି, ରେଡ୍କ୍ରସ ଜନ୍ମ ନେଲା ହେନେରୀ ଡୁନାଣ୍ଟଙ୍କ ମାନସରୁ, ଯୁଦ୍ଧଭୂମିରୁ। ଆହତ ସୈନିକଙ୍କର ସେବା କରୁ କରୁ ସେ ଏବେ ମାନବ ଜାତିର ସର୍ବାଙ୍ଗୀନ ସେବା ଯୋଗାଇବାକୁ ତତ୍ପର। ଶାରୀରିକ, ମାନସିକ, ପାରିବାରିକ, ପାରିପାର୍ଶ୍ୱିକ, ସାମାଜିକ ଦୁଃଖ ଦୁର୍ଦ୍ଦଶା ଯାହା ବା କୁହନ୍ତୁ, ଏବେ ଆପଣ କୁହନ୍ତୁ ନା ଏହି ରେଡ୍କ୍ରସ୍ ସଂସ୍ଥା ବିଶ୍ୱବ୍ୟାପୀ ମାନବ ସେବାର ଏକ ଆନ୍ଦୋଳନ ସୃଷ୍ଟି

0: ନେଇକି ସେହି ଅମର ଆତ୍ମା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିବସ ଆମେ ପାଳନ କରୁଛେ। ତେବେ ମୋର ଏଠି କହିବା କଥା, ଆମର ଚିନ୍ତା ଓ ଚେତନା କେବଳ ଜନ୍ମଦିନ ପାଳନ ଭିତରେ ସୀମିତ ନ ରହୁ। ଯଦି ଆମର ଚେତନା ଭିତରେ ରେଟସ୍ର ନୀତି ଓ ଆଦର୍ଶ ପ୍ରବେଶ କରିପାରିଲା, ତେବେ ତାହା ହେବ ସେ ଅମର ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ, ଆଲୋଚନା କରିଥିଲେ ଡାକ୍ତର ବେଣୁଧର ଶତପଥୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ହାସଲ କରିବା ପରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାରେ ବିଜେପି ବିଧାୟକମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ। ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବି ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଆସନ୍ତାକାଲି କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଶପଥ ଗ୍ରହଣ କରିବେ। ସୂଚନା ଅନୁଯାୟୀ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଆବଶ୍ୟକୀୟ ପ୍ରଶାସନିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ବରିଷ୍ଠ ନେତା ଏବଂ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରକୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଇଣ୍ଡିଆ ଏଆଇ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ଏବଂ ଆବଶ୍ୟକତା ଅନୁଯାୟୀ ପ୍ରୟୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପରିସର ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ସହଯୋଗ ଅଧୀନରେ ଇଣ୍ଡିଆ ଏଆଇ ଏବଂ ଆଇସିଏମ୍ଆର୍ ବାୟୋମେଡିକାଲ ଗବେଷଣା କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ କରିବେ। ସାଉଦି ଆରବ ନିଜର ଘାଟି ଏବଂ ଆକାଶ ସୀମାକୁ ଆମେରିକୀୟ ସାମରିକ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିନାହିଁ, ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ କରୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ଯୋଜନାକୁ ପରିତ୍ୟାଗ କରିଛନ୍ତି। ଆମେରିକା ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରୋଜେକ୍ଟ ଫ୍ରିଡମ୍ ଅଭିଯାନ ବାଧାପ୍ରାପ୍ତ ହୋଇଛି। ଶ୍ରୀ ଟ୍ରମ୍ପ୍ ଇରାନ୍ ସହିତ ସାମ୍ପ୍ରତିକ ଆଲୋଚନାକୁ ବହୁତ ଭଲ ବୋଲି ବର୍ଷ୍ଣନା କରି କୂଟନୀତି ଉପରେ ଧ୍ୟାନ ଦେଇଛନ୍ତି ଏବଂ କହିଛନ୍ତି ଏହାଦ୍ୱାରା ଏକ ସ୍ଥାୟୀ ଚୁକ୍ତି ସମ୍ଭବ ହୋଇପାରିବ। ଇରାନ୍ ଏବେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର 14 ସୂତ୍ରୀ ପ୍ରସ୍ତାବର ସମୀକ୍ଷା କରୁଛି। ତେହେରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରେଗାଛି ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଇଛନ୍ତି। ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ୱାଶିଂଟନ୍ ପକ୍ଷରୁ ଇରାନ୍ର ମତାମତକୁ ଅପେକ୍ଷା କରାଯାଇଛି। ଆମେରିକା ମଧ୍ୟସ୍ଥତାରେ ଗତମାସ 17 ତାରିଖରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଇସ୍ରାଏଲ୍ ବୁଧବାର ଦିନ ବେରୁତ୍ର ଦକ୍ଷିଣ ଉପନଗରରେ ବୋମାମାଡ଼ କରି ଲେବାନନ୍ର ରାଜଧାନୀ ଉପରେ ପ୍ରଥମ ଆକ୍ରମଣ କରିଛି। ଦକ୍ଷିଣ ଲେବାନନ୍ରେ ହାରୁବ୍ ସହରରେ ଇସ୍ରାଏଲ୍ର ଏକ ବିମାନ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ 3 ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍ ଆକ୍ରମଣରେ ଏକ ମସ୍ଜିଦ୍ କ୍ଷତିଗ୍ରସ୍ତ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ 220ରୁ ଅଧିକ ହିଜବୁଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆବୁଧାବିରେ ଭାରତ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି, ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମି ଏବଂ ଫ୍ରାନ୍ସର

ୟୁରୋପ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜେନେରାଲ୍ ମାର୍ଟିନ୍ ବ୍ରିଏନ୍ସ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନି ଦେଶ ସେମାନଙ୍କର ସହଭାଗିତାକୁ ସୁଦୃଢ଼ କରିବା ଏବଂ ସ୍ୱଷ୍ଟ ସମୟସୀମା ସହିତ ଏକ ରୋଡ୍ମ୍ୟାପ୍ ଉପରେ କାମ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଶ୍ରୀ ମିଶ୍ରି ନିବେଶ ସହଯୋଗ ବିଷୟରେ ଆଲୋଚନା କରିବାକୁ ମୁବାଦଲା ନିବେଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାଲଦୁନ୍ ଅଲ୍ ମୁବାରକଙ୍କୁ ମଧ୍ୟ ଭେଟିଥିଲେ। ଗତକାଲି ବୈଦେଶିକ ସଚିବ ଭାରତ ୟୁଏଇ ରଣନୈତିକ ସହଭାଗିତା ସମୀକ୍ଷା କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମଲ ହାସମିଙ୍କ ସହିତ ଆଲୋଚନା କରିଥିଲେ। ଉଭୟ ପକ୍ଷ ବାଣିଜ୍ୟ ନିବେଶ ଶକ୍ତି ପ୍ରତିରକ୍ଷା ଫିନ୍ଟେକ୍ ସ୍ୱାସ୍ଥ୍ୟ ଶିକ୍ଷା ସଂସ୍କୃତି ଏବଂ ଲୋକ ସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃୟାରୀରେ ଆବୁଧାବିର ଯୁବରାଜ ଶେଖ୍ ଖଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ନବସୃଜନ ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁ ୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ ସାଇବର ସୁରକ୍ଷା ଢାଞ୍ଚା ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ। ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା। ଡକ୍ଟର ସିଂହ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି। ସେ କହିଛନ୍ତି ଭିଏତନାମରୁ ପ୍ରାୟ ଦଶ ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି। ଡକ୍ଟର ଭୁ ୱାଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ। ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ୍ କହିଛନ୍ତି ଉଭୟ ଦେଶ ଅତୀତରେ ପାରସ୍କରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ତୋ ଲାମ୍ କହିଛନ୍ତି ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି। ସେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ। ଶ୍ରୀ ଫଡ଼ନବିସ୍ କହିଛନ୍ତି ଆଜିର ବିଶ୍ୱ ଭୂ ରାଜନୈତିକ ଅସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ। ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି। ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା ଛଅ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପଭି ହୋଇଛି। ପୂର୍ବରୁ ସାୟିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରୁଥିଲା। ଏଥର ସାମ୍ବିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି। 2015 ମସିହାରେ ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ ଓ ଉତ୍ପାଦନ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି। କାର୍ଯ୍ୟକ୍ଷମ ବ୍ଲକଗୁଡ଼ିକ ଘରୋଇ ଖଣିଜ ଉତ୍ପାଦନ ବୃଦ୍ଧି କରିବା ମୁଖ୍ୟ ଶିଳ୍ପ ପାଇଁ କଞ୍ଚାମାଲ ସୁରକ୍ଷା ସୁଦୃଢ଼ କରିବା ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବର୍ଷା ଯୋଗୁଁ 19 ଓଭର ମ୍ୟାଚ୍ ଖେଳାଯାଇଥିଲା।

0: ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 19 ଓଭରରେ 3 ୱିକେଟ୍ ହରାଇ 209 ରନ୍ ସ୍କୋର କରିଥିଲା। 213 ରନ୍ର ଡିଏଲ୍ଏସ୍ ସଂଶୋଧିତ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭରରେ 6 ୱିକେଟ୍ ବିନିମୟରେ 203 ରନ୍ କରିବାକୁ ସକ୍ଷମ ହୋଇଥିଲା। ମିଚେଲ୍ ମାର୍ଶଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ପ୍ରଭାତ ପରିକ୍ରମା ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ସମୀର ମିଶ୍ର।

0: ସକାଳ ହଁ, ଏ ଆଉ ଏକ ନୂଆ ସକାଳ, ସଜ ଫୁଟା ଫୁଲର ବାସ୍ନାରେ ପୁଲକିତ ଏହି ସକାଳ। ବିଗତ ଦିନର ସବୁ କ୍ଳାନ୍ତିକୁ ଭୁଲି ନୂଆ ଚିନ୍ତା ନୂଆ ଚେତନା ସୃଷ୍ଟିର ବେଳ ଏହି ସକାଳ। ଏ ବେଳ ନୂଆ ଆରମ୍ଭର, ସୂର୍ଯ୍ୟଦେବଙ୍କର ସୁନେଲି କିରଣ ମଣିଷ ମନରେ ଭରିଦେଉଛି ନୂଆ ଆଶା ନୂଆ ସମ୍ଭାବନା।
1: ସୋମନାଥ ବିଷୋଇ, ଅଧ୍ୟାପକ ଅଛି ଓଡ଼ିଆ ବିଭାଗରେ। ସକାଳ ହଉଛି ଗୋଟେ ମହେନ୍ଦ୍ର ସମୟ, ସକାଳକୁ ମଣିଷର ଯନ୍ତ୍ରଣା ନଥାଏ, ମଣିଷ ଶୋଇକି ଉଠିଥାଏ, ତେଣୁ ସେତେବେଳେ ତାର ମାନସିକ ଅବସ୍ଥା ଶାନ୍ତ ଆଉ ସ୍ଥିର ଥାଏ। ତେଣୁ ଜୀବନର ଆରମ୍ଭ ହୁଏ ସକାଳରୁ, ସକାଳର ପକ୍ଷୀର କାକଳି, ସକାଳର ସୂର୍ଯ୍ୟ ଉଦୟ, ସକାଳର ଯୋଉ ଦୃଶ୍ୟ ଆକୃଷ୍ଟ କରେ କବିକୁ, ସକାଳର କଅଁଳ ଖରା କବିର ଚେତନାକୁ ପୁଲକିତ କରେ, ପୁଷ୍ପିତ କରେ, ସକାଳ ଆମକୁ ଆନମନା କରେ, ଅନ୍ୟମନସ୍କ କରିଦିଏ, ଭାବପ୍ରବଣ କରିଦିଏ।

0: ସମଗ୍ର ବିଶ୍ୱରେ ଯେକୌଣସି ଜାଗାରେ ବିପର୍ଯ୍ୟୟ ହେଲେ ସାହାଯ୍ୟ ସହଯୋଗ ନେଇ ରେଡ୍କ୍ରସ ପ୍ରଥମେ ପହଞ୍ଚିଥାଏ। ତେଣୁ ପ୍ରତ୍ୟେକ ବିଭକ୍ଷୁ ଯେମିତି ଖାଦ୍ୟ ବିନା ନ ମରନ୍ତି, ଆଜି ରେଡ୍କ୍ରସର ସେହି ଲକ୍ଷ୍ୟ ହୋଇଯାଇଛି ଏବଂ ରେଡ୍କ୍ରସ ଆଜି ସମଗ୍ର ମାନବ ଜାତିର ସାହାଯ୍ୟ ପାଇଁ ନିଜକୁ ଉତ୍ସର୍ଗ କରିପାରିଛି। ବର୍ତ୍ତମାନ ରେଡ୍କ୍ରସର ପ୍ରତ୍ୟେକ ଦେଶରେ ତାଙ୍କର ଅଫିସ ଅଛି ଏବଂ ପ୍ରତ୍ୟେକ ରେଡ୍କ୍ରସ ସରକାରଙ୍କ ଅଧୀନରେ କାର୍ଯ୍ୟକ୍ରମ କରୁଛି। ଭାରତବର୍ଷରେ ପ୍ରତ୍ୟେକ ରାଜ୍ୟର ଗଭର୍ଣ୍ଣର ମାନେ ରେଡ୍କ୍ରସର ଚେୟାରପର୍ସନ ଅଛନ୍ତି ଏବଂ ପ୍ରତ୍ୟେକ ରାଜ୍ୟରେ ରେଡ୍କ୍ରସର ଅଫିସ ଅଛି ଏବଂ ପ୍ରତ୍ୟେକ ଜିଲ୍ଲାର ମୁଖ୍ୟ ଜିଲ୍ଲା ରେଡ୍କ୍ରସର ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ତେଣୁ ଯେକୌଣସି ପ୍ରକାରର ସାହାଯ୍ୟ ସହଯୋଗ ଦରକାର ହେଲେ ରେଡ୍କ୍ରସ ଆଗେଇ ଆସୁଛି। ଆଗାମୀ ଦିନରେ ରେଡ୍କ୍ରସ ନିଶ୍ଚିତ ଭାବରେ ତାର କାୟା ବିସ୍ତାର ଆହୁରି ଅଧିକ କରି ସବୁ ଲୋକମାନଙ୍କୁ ବିପଦ ସମୟରେ ସାହାଯ୍ୟ କରିବ ବୋଲି ବିଶ୍ୱାସ କରାଯାଏ।
1: ଏହି ରେଡ୍କ୍ରସ ସବୁଠି ପରିଚିତ, ସବୁ ଲୋକଙ୍କ ପାଖରେ ଅତି ଶୀଘ୍ର ପହଞ୍ଚିଯାଏ। ରେଡ୍କ୍ରସ ସମସ୍ତଙ୍କ ପାଇଁ ସହଯୋଗର ହାତ ବଢ଼ାଏ। କହିବାକୁ ଗଲେ ରେଡ୍କ୍ରସ ଆଜି ସମସ୍ତଙ୍କ ପାଇଁ ଏକ ସାହାଯ୍ୟର ବିକଳ୍ପ। ସ୍ୱେଚ୍ଛାକୃତ ସାହାଯ୍ୟକୁ ଯେଉଁ ସଂଗଠନ ନିଜର ମୌଳିକ କର୍ତ୍ତବ୍ୟ ଭାବରେ ଗ୍ରହଣ କରିଛି, ସେ ହେଉଛି ରେଡ୍କ୍ରସ। ତେବେ ଏହି ରେଡ୍କ୍ରସ ସମ୍ପର୍କରେ ଆସନ୍ତୁ ଶୁଣିବା କ'ଣ କହନ୍ତି ଡାକ୍ତର ରବିରଞ୍ଜନ ସାହୁ।
2: ରେଡ୍କ୍ରସ ଆନ୍ଦୋଳନ ହେଉଛି ଏକ ମାନବିକତା ଆନ୍ଦୋଳନ। ପ୍ରତ୍ୟେକ ବ୍ୟକ୍ତିର ଜୀବନ, ସ୍ୱାସ୍ଥ୍ୟ ଓ ସମ୍ମାନ ରକ୍ଷା କରିବା ଏବଂ ମଣିଷ ସମାଜର ଦୁଃଖ ଯନ୍ତ୍ରଣାର ପ୍ରତିଷେଧ ଓ ଦୂରୀକରଣ ଲକ୍ଷ୍ୟ ନେଇ ପ୍ରତିଷ୍ଠିତ ଏହି ଆନ୍ଦୋଳନରେ ବର୍ତ୍ତମାନ ବିଶ୍ୱର ପ୍ରାୟ 97 ନିୟୁତ ସ୍ୱେଚ୍ଛାସେବକ, ସଭ୍ୟ ଓ କର୍ମଚାରୀ କାର୍ଯ୍ୟରତ। ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶର ଜାତୀୟ ରେଡ୍କ୍ରସ ଓ ରେଡ୍ କ୍ରେସେଣ୍ଟ ସୋସାଇଟି ରହିଛି। ବର୍ତ୍ତମାନ ICRC ଦ୍ୱାରା ସ୍ୱୀକୃତ 188 ଜାତୀୟ ସୋସାଇଟି ସଂଘର ପୂର୍ଣ୍ଣାଙ୍ଗ ସଭ୍ୟ। ନିଜ ଦେଶରେ କାର୍ଯ୍ୟରତ ପ୍ରତ୍ୟେକ ଜାତୀୟ ସୋସାଇଟି ଆନ୍ତର୍ଜାତିକ ମାନବିକତା ଆଇନ ଓ ଆନ୍ତର୍ଜାତିକ ରେଡ୍କ୍ରସ ଆନ୍ଦୋଳନ ବିଧାନ ଅନୁଯାୟୀ ପରିଚାଳିତ। ମାତ୍ର ନିର୍ଦ୍ଦିଷ୍ଟ ପରିବେଶ ଓ ସାମର୍ଥ୍ୟ ଭିତ୍ତିରେ ଜାତୀୟ ସୋସାଇଟି ଗୁଡ଼ିକ ଆନ୍ତର୍ଜାତିକ ମାନବିକତା ଆଇନ ବା ଆନ୍ତର୍ଜାତିକ ଆନ୍ଦୋଳନର ନିର୍ଦ୍ଦେଶାବଳୀରେ ପରିଭାଷିତ ହୋଇନଥିବା ଅତିରିକ୍ତ ମାନବ ସେବା କାର୍ଯ୍ୟ ହାତକୁ ନେଇପାରିବେ। ଅଧିକାଂଶ ଦେଶରେ ଅଧିକାଂଶ ଜାତୀୟ ରେଡ୍କ୍ରସ ସୋସାଇଟି ଜରୁରୀ ମେଡିକାଲ ସେବା ଯୋଗାଇ ଦେଇ ସେମାନଙ୍କ ଦେଶର ଜାତୀୟ ସ୍ୱାସ୍ଥ୍ୟ ରକ୍ଷା ବ୍ୟବସ୍ଥାରେ ନିଜକୁ ବିଶେଷ ଭାବେ ସମ୍ପୃକ୍ତ କରିଛନ୍ତି। ରେଡ୍କ୍ରସ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ 19 ଶତାବ୍ଦୀର ମଧ୍ୟମ ଭାଗ ଯାଏ ଯୁଦ୍ଧରେ ମୃତାହତଙ୍କ ଯତ୍ନ ନେବା ଓ ଆହତମାନଙ୍କୁ ନିରାପଦ ଓ ସୁରକ୍ଷିତ ସ୍ଥାନରେ ରଖି ଚିକିତ୍ସା କରିବା ଲାଗି କୌଣସି ସୁସଂଗଠିତ ବା ସୁପ୍ରତିଷ୍ଠିତ ବ୍ୟବସ୍ଥା ସାମରିକ କ୍ଷେତ୍ରରେ ନଥିଲା। 1869 ଜୁନ୍ ମାସରେ ସ୍ୱିଜରଲ୍ୟାଣ୍ଡର ଜଣେ ବ୍ୟବସାୟୀ ଜିନ୍ ହେନେରି ଟୁରାଣ୍ଟ ଫରାସୀ ଅଧିକୃତ ଆଲଜେରିଆରେ ତାଙ୍କ ବ୍ୟବସାୟ ଲାଗି ସୃଷ୍ଟି ହୋଇଥିବା ପ୍ରତିକୂଳ ଅବସ୍ଥା ସମ୍ପର୍କରେ ସମ୍ରାଟ ନେପୋଲିୟନଙ୍କୁ ଭେଟି ଜଣାଇବାକୁ ଇଟାଲୀ ଯାଉଥିଲେ। ଜୁନ୍ 24 ତାରିଖ ସନ୍ଧ୍ୟାରେ ଗୋଟିଏ ଛୋଟ ସହର ଫେରିନୋରେ ଆଷ୍ଟ୍ରୋ ଆର୍ଡିଆନ ଯୁଦ୍ଧର ଭୟାବହ ଦୃଶ୍ୟ ଦେଖି ସେ ସ୍ତମ୍ଭୀଭୂତ ହୋଇଗଲେ। ଗୋଟିଏ ଦିନ ଯୁଦ୍ଧରେ ପ୍ରାୟ 40,000 ସୈନ୍ୟ ମୃତାହତ ହୋଇଥିଲେ। ଆହତ ସୈନ୍ୟମାନଙ୍କ ଯନ୍ତ୍ରଣା, ମେଡିକାଲ ଓ ମୌଳିକ ସେବା ବ୍ୟବସ୍ଥାର ଅଭାବ ଜିନ୍ ହେନେରି ଟୁରାଣ୍ଟକୁ ଦୁଃଖାଭିତ କରିଥିଲା। ତେଣୁ ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ଭୁଲିଯାଇ ଆହତ ସୈନିକ ସେବା ଓ ଚିକିତ୍ସା କାର୍ଯ୍ୟରେ ସେ ଲାଗିଗଲେ ଏବଂ ସେମାନଙ୍କୁ ସହାୟତା ଲାଗି ସ୍ଥାନୀୟ ଗ୍ରାମବାସୀଙ୍କୁ ପ୍ରେରିତ ଓ ସଂଗଠିତ କଲେ। 1869 ସେ ସଲଫେରିନୋ ମେମୋରି ଶୀର୍ଷକ ଏକ ବହି ଲେଖି 1862 ସେ ୟୁରୋପର ବିଶିଷ୍ଟ ରାଜନୈତିକ ଓ ସାମରିକ ନେତାମାନଙ୍କ ନିକଟକୁ ପଠାଇଲେ। ସେଥିରେ ସେ ଯୁଦ୍ଧ ବେଳେ ଆହତ ସୈନ୍ୟଙ୍କ ସେବା ଓ ଚିକିତ୍ସା ଲାଗି ଜାତୀୟ ସ୍ୱେଚ୍ଛାସେବୀ ସଂସ୍ଥା ଗଠନ କରିବାକୁ ଏବଂ ତା ସଙ୍ଗେ ସଙ୍ଗେ ନିରପେକ୍ଷ ଓ ସୁରକ୍ଷିତ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇବାକୁ ଆନ୍ତର୍ଜାତିକ ଚୁକ୍ତି ସମ୍ପାଦନ ଲାଗି ସେ ନିବେଦନ କରିଥିଲେ। ଜାତୀୟ ରେଡ୍କ୍ରସ ଆଇନ 1920 ଭିତ୍ତିରେ ଭାରତରେ 1920 ରେଡ୍କ୍ରସ ଆନ୍ଦୋଳନର ଆରମ୍ଭ ହୋଇଥିଲା। ବର୍ତ୍ତମାନ 35 ରାଜ୍ୟ ଶାଖା ଏବଂ 700 ଜିଲ୍ଲା ଓ ଆଞ୍ଚଳିକ ଶାଖା ଆନ୍ତର୍ଜାତିକ ରେଡ୍କ୍ରସ ଆଣ୍ଡ ରେଡ୍ କ୍ରିସେଣ୍ଟ ସୋସାଇଟିର ଲକ୍ଷ୍ୟ ଓ ନୀତି ଭିତ୍ତିରେ କାର୍ଯ୍ୟ କରୁଛନ୍ତି।

ଶ୍ରୋତାବନ୍ଧୁ, ଏଥର ଆପଣମାନଙ୍କ ପାଇଁ ଆମକୁ ମିଳିଥିବା ସୂଚନା, ଯାଜପୁର ଜିଲ୍ଲା ସୁକିନ୍ଦାର କବିତ୍ରା ସୂର୍ଯ୍ୟମଣି ଦେଇପୁର ଶାସନସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଆଜି ଶ୍ରୀ ରାଧାକୃଷ୍ଣଙ୍କର ଚତୁର୍ଥ ବାର୍ଷିକ ଜନ୍ମୋହବ ଯଥାବିଧି ଅନୁଷ୍ଠିତ ହେବ। ଉତ୍ସବରେ ଶ୍ରୀଜଗନ୍ନାଥ, ଶ୍ରୀରାମଚନ୍ଦ୍ର, ଶ୍ରୀକୃଷ୍ଣଚନ୍ଦ୍ର ଓ ମା ଦୁର୍ଗାଙ୍କ ସମ୍ବନ୍ଧୀୟ କବିତା ପାଠୋହବ ସହ ବାର୍ଷିକ ପତ୍ରିକା ପ୍ରାଂଶୀ ବଂଶିକା ଉନ୍କୋଚିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଆଧ୍ୟାତ୍ମିକ ତଥା ସାହିତ୍ୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ସାହିତ୍ୟପ୍ରେମୀ ଯୋଗଦେବାକୁ କବିତ୍ରା ସୂର୍ଯ୍ୟମଣି ଦେଇପୁର ଶାସନର ଗ୍ରାମବାସୀବୃନ୍ଦ ତଥା ଶ୍ରୀ ରାଧାକୃଷ୍ଣ ମନ୍ଦିରର ପୂଜକମାନଙ୍କ ପକ୍ଷରୁ ନିବେଦନ କରାଯାଇଛି।

0: ଶ୍ରୋତାବନ୍ଧୁ ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆର୍ତ୍ତମଣିଷଙ୍କ ଭରସା। ଆଲୋଚନା କରିଛନ୍ତି ଡକ୍ଟର ଜ୍ଞାନବ୍ରତ ମହାନ୍ତି।
2: ମାନବ ସେବା ହିଁ ମାଧବ ସେବା, ଏହି ମାର୍ମିକ ବାଣୀକୁ ପୃଥିବୀର କୋଣେ ଅନୁକୋଣେ ବାସ୍ତବତା ରୂପ ଦେଇଥିବା ବିଶ୍ୱର ସର୍ବଭୂତ ମାନବିକ ଅନୁଷ୍ଠାନ ତଥା ଆନ୍ଦୋଳନର ନାମ ହେଲା ରେଡ୍କ୍ରସ୍। ସଲ୍ଫ୍ୟୁରିନ୍ ଯୁଦ୍ଧର ବିଭୀଷିକା ଓ ଭୟାବହ ଅନୁଭୂତିକୁ ପ୍ରାଥୟ କରି ହେନରି ଡୁରାଣ୍ଟ ନିଜର ପ୍ରଗାଢ଼ ଉଦ୍ୟମ ବଳରେ 1863 ଆରମ୍ଭ କରିଥିଲେ ଏକ ମାନବବାଦୀ ସେବା ସଂଗଠନ, ଯାହା ଇଣ୍ଟରନ୍ୟାସନାଲ କମିଟି ଅଫ୍ ଦ ରେଡ୍କ୍ରସ୍ ଭାବରେ ନାମିତ ହୋଇଥିଲା। ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ଥିଲା ଯୁଦ୍ଧରେ ଆହତ ବ୍ୟକ୍ତିମାନଙ୍କୁ ସେବା ଓ ସାହାଯ୍ୟ ପ୍ରଦାନ କରି ମାନବ ସମାଜର ଦୁଃଖ ଲାଭ କରିବା। ସେହିଦିନଠାରୁ ସ୍ୱେଚ୍ଛାସେବୀ ଓ ସଦସ୍ୟମାନଙ୍କର ତ୍ୟାଗ, ନିଷ୍ଠା ଓ ନିରବିଚ୍ଛିନ୍ନ ସେବା ଯୋଗୁଁ ଆଜି ବିଶ୍ୱର 190 ଦେଶରେ ରେଡ୍କ୍ରସ୍ ଜନସେବାରେ କାର୍ଯ୍ୟରତ। ଭାରତୀୟ ସଂସଦୀୟ ଆଇନ 1920 ଓ ଓଡ଼ିଶା ବିଧାନସଭା ଆଇନ 1963 ଅନୁସାରେ ଭାରତ ଏବଂ ଓଡ଼ିଶାରେ ରେଡ୍କ୍ରସ୍ କାର୍ଯ୍ୟ କରିଆସୁଛି। ଯଦିଓ ପ୍ରାରମ୍ଭିକ ସ୍ତରରେ ଏହି ମାନବବାଦୀ ଅନୁଷ୍ଠାନ ଆହତ ସୈନିକ, ରୋଗୀ ଓ ଦୁଃଖୀଙ୍କ ସେବା ପାଇଁ ପ୍ରତିଷ୍ଠିତ ହୋଇଥିଲା, ମାତ୍ର ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକ୍ଷେତ୍ର ବିପର୍ଯ୍ୟୟ ସହାୟତା, ବିପର୍ଯ୍ୟୟ ପ୍ରସ୍ତୁତି, ଗୋଷ୍ଠୀଗତ ସ୍ୱାସ୍ଥ୍ୟସେବା, ରକ୍ତଭଣ୍ଡାର ପରିଚାଳନା, ଭିନ୍ନକ୍ଷମମାନଙ୍କୁ ସାହାଯ୍ୟ ପ୍ରଦାନ ଏବଂ ସର୍ବୋପରି ରେଡ୍କ୍ରସ୍ର 7 ମୌଳିକ ନୀତି ଯଥା ମାନବିକତା, ନିରପେକ୍ଷତା, ସମଦର୍ଶିତା, ସ୍ୱାଧୀନତା, ସ୍ୱେଚ୍ଛାକୃତ ସେବା, ଏକତା ଓ ବିଶ୍ୱଜନୀନତାର ପ୍ରଚାର ଓ ପ୍ରସାର ଦିଗରେ ପ୍ରସାରିତ ହେଉଛି। 1936 ଭାରତୀୟ ରେଡ୍କ୍ରସ୍ ସୋସାଇଟି ଓଡ଼ିଶା ଶାଖା ନିରବିଚ୍ଛିନ୍ନ ଭାବେ ଏହାର 30 ଜିଲ୍ଲା ଶାଖା, ଗୋଟିଏ ଆଞ୍ଚଳିକ ଶାଖା, ଗୋଟିଏ ନଗର ଶାଖା ଏବଂ 3 ବ୍ଲକ ଶାଖା ମାଧ୍ୟମରେ ରାଜ୍ୟର ଜନସାଧାରଣଙ୍କୁ ରେଡ୍କ୍ରସ୍ ମାନବବାଦୀ ମୌଳିକ ନୀତି ଏବଂ 4 ପ୍ରମୁଖ କାର୍ଯ୍ୟକ୍ରମ ଯଥା ବିପର୍ଯ୍ୟୟ ସହାୟତା, ବିପର୍ଯ୍ୟୟ ପ୍ରସ୍ତୁତି, ଗୋଷ୍ଠୀଗତ ସ୍ୱାସ୍ଥ୍ୟସେବା, ଯତ୍ନ ଓ ରେଡ୍କ୍ରସ୍ର ମୌଳିକ ନୀତିର ପ୍ରଚାର ଏବଂ ପ୍ରସାର ମାଧ୍ୟମରେ ବିଭିନ୍ନ ସମୟୋପଯୋଗୀ ଜନହିତକର କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନେଉଛି। ରାଜ୍ୟର 80 ରକ୍ତଭଣ୍ଡାର ମଧ୍ୟରୁ 56 ରେଡ୍କ୍ରସ୍ ବ୍ୟାନର ରହି ଉନ୍ନତମାନର ସେବା ଯୋଗାଇ ଦେଉଛି। କଟକସ୍ଥିତ କେନ୍ଦ୍ରୀୟ ରେଡ୍କ୍ରସ୍ ରକ୍ତଭଣ୍ଡାରଟି ରାଜ୍ୟ ଶାଖାର ପ୍ରତ୍ୟେକ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି ଏବଂ ଏଠାରେ ଥାଲାସେମିଆ, ସିକିଲସେଲ ଆନିମା ଏବଂ ହିମୋଫିଲିଆ ଭଳି ରୋଗୀଙ୍କୁ ମାଗଣାରେ ରକ୍ତ ପ୍ରଦାନ କରାଯାଉଛି। ରାଜ୍ୟରେ ଜନଔଷଧି ଅଭିଯାନକୁ ପ୍ରଚାର ଓ ପ୍ରସାର କରିବା ପାଇଁ ଏବଂ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ସହଜ ଭାବରେ ଯୋଗାଇବା ପାଇଁ ରେଡ୍କ୍ରସ୍ ରାଜ୍ୟ ଶାଖା ଭାରତ ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ଏହାର ଜିଲ୍ଲା ଶାଖା ମାଧ୍ୟମରେ ରାଜ୍ୟରେ ଜନଔଷଧି କେନ୍ଦ୍ର ଖୋଲାଯାଇ ଜେନେରିକ୍ ଔଷଧ ଯୋଗାଇବା ଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟର ଅଗମ୍ୟ ଏବଂ ଅପହଞ୍ଚ ଅଞ୍ଚଳମାନଙ୍କରେ ତଥା ସହରାଞ୍ଚଳ ଗରିବ ଲୋକମାନଙ୍କର ନିମନ୍ତେ ନିୟମିତ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଜେନେରିକ୍ ଔଷଧ ପ୍ରଦାନ କରାଯାଉଛି। ଓଡ଼ିଶାର ଦୁର୍ଗମ ଅଞ୍ଚଳରେ 5 ରେଡ୍କ୍ରସ୍ ଡିସ୍ପେନ୍ସରୀ ସାହାଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ବ୍ରହ୍ମପୁରଠାରେ ରେଡ୍କ୍ରସ୍ ମହିଳା ଏବଂ ଶିଶୁ ଡାକ୍ତରଖାନା ମାଧ୍ୟମରେ ସେବା ଯୋଗାଇ ଦିଆଯାଉଛି। ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ରେଡ୍କ୍ରସ୍ ରାଜ୍ୟଶାଖା ତରଫରୁ ରାଜ୍ୟର 6 ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଞ୍ଜାମ, ପୁରୀ

0: ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବାତ୍ୟା ପ୍ରବଳ ଅଞ୍ଚଳରେ 65ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ସହିତ ସମ୍ପୃକ୍ତ ଗୋଷ୍ଠୀଙ୍କୁ ବିପର୍ଯ୍ୟୟ ପରିଚାଳନା ଉପରେ ତାଲିମ ପ୍ରଦାନ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରାଯାଇଛି। ଗ୍ରାମାଞ୍ଚଳ ଅଧିବାସୀମାନଙ୍କୁ ପ୍ରାଥମିକ ଚିକିତ୍ସା, ସନ୍ଧାନ ଏବଂ ଉଦ୍ଧାର, ବିପର୍ଯ୍ୟୟ ପରିଚାଳନା, ଆଶ୍ରୟସ୍ଥଳୀ ରକ୍ଷଣାବେକ୍ଷଣ ଆଦି ବିଷୟରେ ନିୟମିତ ତାଲିମ ପ୍ରଦାନ କରି ସେମାନଙ୍କୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସକ୍ରିୟ ଏବଂ ପ୍ରତ୍ୟକ୍ଷ ଭୂମିକା ତୁଳାଇବା ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯାଇଛି। ଜୁନିୟର ଏବଂ ଯୁବ ରେଡ୍କ୍ରସ୍ ଭାରତୀୟ ରେଡ୍କ୍ରସ୍ ସୋସାଇଟି ଓଡ଼ିଶା ଶାଖାର ଦୁଇଟି ମୁଖ୍ୟ ଅଙ୍ଗ, ଯାହାଦ୍ୱାରା ରାଜ୍ୟର ବିଭିନ୍ନ ବିଦ୍ୟାଳୟମାନଙ୍କରେ 10 ଲକ୍ଷରୁ ଉର୍ଦ୍ଧ୍ୱ ଜୁନିୟର ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ ମହାବିଦ୍ୟାଳୟମାନଙ୍କରେ 6 ଲକ୍ଷରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସୃଷ୍ଟି କରାଯାଇଛି। ଏହି ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ବୃକ୍ଷରୋପଣ, ସଡ଼କ ସୁରକ୍ଷା, ପରିବେଶ ସୁରକ୍ଷା, ସ୍ୱେଚ୍ଛାକୃତ ରକ୍ତଦାନ, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ରେଡ୍କ୍ରସ୍ର ମୌଳିକ ନୀତି ପ୍ରଚାର ଏବଂ ପ୍ରସାର କରାଯାଇପାରୁଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ 704ଟି ରେଡ୍ ରିବନ୍ କ୍ଲବ୍ ପ୍ରତିଷ୍ଠା କରାଯାଇ ଏଚ୍ଆଇଭି ଏଡ୍ସ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ରାଜ୍ୟ ଶାଖା ଦ୍ୱାରା ପରିଚାଳିତ ହେଉଥିବା ପରିବାର ପରାମର୍ଶ କେନ୍ଦ୍ର ମାଧ୍ୟମରେ ଯୌତୁକ ନିର୍ଯାତନା, ନାରୀ ନିର୍ଯାତନା ଓ ପାରିବାରିକ ହିଂସା ଆଦି ସମସ୍ୟାର ସମାଧାନ ନିମନ୍ତେ ସୁଚିନ୍ତିତ ପରାମର୍ଶ ଦିଆଯାଉଛି। ରେଡ୍କ୍ରସ୍ର ପ୍ରତ୍ୟେକ କାର୍ଯ୍ୟ ମାନବିକତାର ମୂଲ୍ୟବୋଧରେ ପରିଚାଳିତ ଏବଂ ଏହା ଭୌଗୋଳିକ ସୀମା, ଧର୍ମୀୟ ଭାବନା ଏବଂ ସାଂସ୍କୃତିକ ସୀମା ଉର୍ଦ୍ଧ୍ୱରେ।
1: କଥିତରେ ଶୁଣୁଥିଲେ ଅର୍ଥମଣିଷଙ୍କ ଭରସା, ଆଲୋଚନା କରିଥିଲେ ଡକ୍ଟର ଜ୍ଞାନବ୍ରତ ମହାନ୍ତି। ଆକାଶବାଣୀ କଟକ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଫସଲରେ ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି କରୁଣାକର ସେଠୀ। ଗୀତ ରଚନା ବୀରକିଶୋର ନାୟକ, ପ୍ରଯୋଜନା ଲଳିତ କାନୁନଗୋ। ପ୍ରଥମେ ଶିଳ୍ପୀ ପରିବେଷଣ କରିଛନ୍ତି ଦୁଃଖ ବୋଲି ମୋତେ ଯାହା ବା ଦେଇଛ, ନିଅ ନାହିଁ ପ୍ରଭୁ ନିଅ ନାହିଁ, ସୁଖ ବୋଲି ଯାହା ଜଗତ କହୁଛି ଦିଅ ନାହିଁ ପ୍ରଭୁ ଦିଅ ନାହିଁ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତ ଜଗତ ଜନକର ଭଜନ ରାମ ନାମ କୃଷ୍ଣ ନାମ ରାମ ନାମ କୃଷ୍ଣ ନାମ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ ପ୍ରଥମ ଗୀତଟି ଗାଇଛନ୍ତି ସୋହମ୍ ଗୀତ ରଚନା ନିଜାମ୍

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବିଳାସର ସଂଗୀତାତ୍ମକ ପରିବେଷଣ ବୈଦେହୀ ସବିଳାସ। ଆଜି ଶୁଣନ୍ତୁ ଏହାର ସପ୍ତଦଶ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାରଙ୍କର। ସଙ୍ଗୀତ ହରମୋହନ ଖୁଣ୍ଟିଆ।

ଷଷ୍ଠ ଛାନ୍ଦ ଶେଷ ବେଳକୁ ରାମ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ସହିତ ବନରେ ରାତ୍ରୀ ଯାପନ କରିଛନ୍ତି ଏବଂ ତାଡ଼କାକୁ ମାରିବା ପରେ ବିଶ୍ୱାମିତ୍ର ଜାଣିପାରିଛନ୍ତି ଯେ ଇଏ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ଏଇଠି ଆରମ୍ଭ ହେଉଛି କାବ୍ୟର ସପ୍ତମ ଛାନ୍ଦ। ବିଡ଼ୋଜା ଅର୍ଥାତ୍ ଇନ୍ଦ୍ରଙ୍କ ସହ ଚନ୍ଦ୍ର ଓ ଗୁରୁ ବୃହସ୍ପତି ଥିବା ଭଳି ବିଶ୍ୱାମିତ୍ରଙ୍କ ସହିତ ରାମ ଲକ୍ଷ୍ମଣ ଦୁଇ ଭାଇ ସିଦ୍ଧବନ ଦେଖିଲେ। ସେଠି ବୃକ୍ଷମାନେ ତପସ୍ୱୀଙ୍କ ଭଳି ଦିଶୁଛନ୍ତି, କାରଣ ସେମାନେ ବଳକଳ ପିନ୍ଧି ଜଟାଧାରଣ କରିଛନ୍ତି। ସିଦ୍ଧବନର ବର୍ଣ୍ଣନାରେ ଭଞ୍ଜିୟ ଚାତୁରୀ ଅପୂର୍ବ। ସେହି ବନର କେଉଁ ଅଂଶ ସଙ୍ଗୀତଶାଳା ପରି ହୋଇଛି, ସଙ୍ଗୀତଶାଳାରେ ସ୍ୱର୍ଗର ନର୍ତ୍ତକୀ ଯେପରି ନୃତ୍ୟ କରନ୍ତି, ଏଠି ଭରତୀୟା ପକ୍ଷୀ ନୃତ୍ୟ କରୁଛି। ସ୍ୱର୍ଗରେ ଯେପରି ଗନ୍ଧର୍ବମାନେ ସୁନ୍ଦର ରାଗତାଳରେ ସପ୍ତସ୍ୱର ଗାନ କରନ୍ତି, ଏଠି କୋକିଳର ଅନୁରାଗରେ ସପ୍ତସ୍ୱର ଖେଳି ବୁଲୁଛି। ସଙ୍ଗୀତଶାଳାରେ ତାଳବାଦ୍ୟ ଥିଲା ପରି ଏଠି ମଧ୍ୟ ତାଳଗଛମାନେ ଅଛନ୍ତି। ସଙ୍ଗୀତଶାଳାରେ ବସନ୍ତ ରାଗ ଥାଏ, କେଦାର ରାଗ ଥାଏ, ସେଠି ମର୍ଦ୍ଦଳ ବାଜୁଥାଏ। ଅନୁରୂପ ଭାବରେ ବଣରେ ବସନ୍ତ ପକ୍ଷୀ ହଳଦୀ ବସନ୍ତ ଅଛନ୍ତି, ଗଛମୂଳମାନଙ୍କରେ କେଦାର ବା ପାଣି ରଖିବା ପାଇଁ ମନ୍ଦା ଅଛନ୍ତି। ମର୍ଦ୍ଦଳର ଅନ୍ୟ ନାମ ହେଉଛି କରଦଳ। କରଦଳର ଅର୍ଥ ମଧ୍ୟ ଫୁଲ। ସଙ୍ଗୀତଶାଳାରେ ଉତ୍ତମ ମର୍ଦ୍ଦଳ ଥିଲା ପରି ଏଠି ସୁନ୍ଦର ଫୁଲମାନେ ଅଛନ୍ତି। ଏତେ ଅର୍ଥପୂର୍ଣ୍ଣ ବର୍ଣ୍ଣନା ଏବଂ ଶବ୍ଦ ସଂଯୋଜନା ବାସ୍ତବିକ ବିସ୍ମୟକର। ବନ ବୁଲିସାରି ବିଶ୍ୱାମିତ୍ରଙ୍କ ମଠରେ ରଘୁସୁତ ରାମ ଲକ୍ଷ୍ମଣ ବିଶ୍ରାମ କଲେ। ଏ ଖବର ପାଇ ସେଠାରେ ଗୃହୀ, ବାନପ୍ରସ୍ଥୀ ଓ ବ୍ରହ୍ମଚାରୀ ଦଣ୍ଡି ସନ୍ନ୍ୟାସୀମାନେ ଆସି ଆଶୀର୍ବାଦ ଦେଲେ। ବିଭିନ୍ନ ରୁଚିକର ଭୋଜନରେ ବିଶ୍ୱାମିତ୍ର ସେମାନଙ୍କୁ ସନ୍ତୁଷ୍ଟ କରାଇ ରାତିର ଜହ୍ନ ଆଲୁଅରେ ଆଶ୍ରମ ଅଗଣାରେ ବସାଇଲେ। ରଘୁନନ୍ଦନ ଶ୍ରୀରାମ କହିଲେ, ଏଥର ନିର୍ଭୟରେ ଯଜ୍ଞ କରନ୍ତୁ। ଏକଥା ଶୁଣି ଋଷି ଆନନ୍ଦ ମନରେ ଯଜ୍ଞ ଆରମ୍ଭ କଲେ। ବିତିହୋତ୍ର ବା ଅଗ୍ନି ଓ ତାଙ୍କ ପ୍ରିୟା ସ୍ୱାହାଙ୍କ ନାଦ ଶୁଭିଲା। ଏହି ଅଗ୍ନୟେ ସ୍ୱାହା ମନ୍ତ୍ର ଶୁଣି ଅସ୍ରପ ବା ରାକ୍ଷସମାନେ ଆସି ପହଞ୍ଚିଲେ। କ୍ରୋଧ ଜର୍ଜରିତ ହୋଇ ମାର ମାର ବୋଲି ଗର୍ଜି ଉଠିଲେ। ଏ ଚିତ୍କାର ଶୁଣି ରାମ ଲକ୍ଷ୍ମଣ ଲତା ଗହଳରୁ ବାହାରିଲେ। ରହ ରହ ଡାକ ଦେଇ ବାଣ ପ୍ରୟୋଗ କରି ମାରିଚ, ସୁବାହୁ ଓ ତାଙ୍କ ବାହିନୀକୁ ପବନରେ ଦୁବଘାସ ଉଡ଼ିଲା ପରି ଉଡ଼ାଇ ଦେଲେ। ମାରିଚ ଲକ୍ଷେ ଯୋଜନରେ ପଡ଼ିଲା। ଆଗ୍ନେୟାସ୍ତ୍ରରେ ସୁବାହୁ ଜଳିଗଲା। ଶବର କୁରାଢ଼ି ଧରି ବାଉଁଶ ଗଛ କାଟିଲା ପରି ଲକ୍ଷ୍ମଣ ଅସୁରବଂଶ ନିପାତ କଲେ। ପୃଥିବୀ ରକ୍ତରେ ଲାଲ ହୋଇଗଲା। ମନେହେଲା ବହୁ କାଳରୁ ପୂଜା ପାଇନଥିବା ପୃଥିବୀ ଦେବୀ ମନ୍ଦାର ଫୁଲରେ ପୂଜିତା ହେଲେ। ରାକ୍ଷସ ନିପାତ, ଅସୁରମାତା ଖସା ବା ଦିତିଙ୍କ ଆଖିରୁ ଲୁହ ଖସାଇଲା। ସେ ଅଧୀରା ହୋଇ ଭାବିଲେ, ଆଜିଠାରୁ ମୋ ପୁତ୍ରଙ୍କର ଅନୁକୂଳରେ ବିଷ୍ଟି ବା ବିଘ୍ନ ଘଟିଲା। ଯେଉଁ ବିଶ୍ୱାମିତ୍ର ଜିଦ୍ କରି ତ୍ରିଶଙ୍କୁ ରାଜାଙ୍କୁ ଅଧା ସ୍ୱର୍ଗରେ ବସାଇଥିଲେ, ସେ ନିଶଙ୍କ ବା ନିର୍ଭୟ ହୋଇ ଯଜ୍ଞ ଆରମ୍ଭ କଲେ। ଇନ୍ଦ୍ର ଆଦି ଦେବତାମାନେ ଯଜ୍ଞରୁ ଘୃତଭାଗ ପାଇ ଆନନ୍ଦିତ ହେଲେ। ଏହାପରେ ଶ୍ରୀରାମ କହିଲେ, ଆମ ପୁର

ଅଯୋଧ୍ୟାକୁ ବାହୁଡ଼ିବା ପାଇଁ ଅନୁମତି ଦିଅନ୍ତୁ। ବିଶ୍ୱାମିତ୍ର କହିଲେ, ବିରାଟ କାମ୍ୟକ ବନକୁ ଥରେ ବୁଲିଯିବା। ଏହା କହି ମୁନି ବିଶ୍ୱାମିତ୍ର ବେନିଯୁବା ରାମ ଲକ୍ଷ୍ମଣଙ୍କୁ ଘେନି କାମ୍ୟକ ବନ ଭ୍ରମଣ ଉଦ୍ଦେଶ୍ୟରେ ବାହାରିଲେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର ସପ୍ତଦଶ ଭାଗ। କଣ୍ଠଦାନ କରିଥିଲେ ତୃପ୍ତି ଦାସ ମହାପ୍ରସାଦ, ମହାପାତ୍ର ମିନତୀ ଭଞ୍ଜ, ସଳଭାମା ମହାପାତ୍ର, ବିନୋଦ ବିହାରୀ ପଣ୍ଡା ଏବଂ ବିଜୟ କୁମାର ଜେନା। ବର୍ଣ୍ଣନା ଡକ୍ଟର ଶାନ୍ତନ କୁମାର ରଥ। ସଙ୍ଗୀତ ହରମୋହନ ଖୁଣ୍ଟିଆ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ। ବନ୍ଧୁ, କୁହାଯାଏ ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ

ନୂଆ ଦିଶୁଥାଏ। ହଁ ବନ୍ଧୁ, ଏ ସୁନ୍ଦର ଦୁନିଆକୁ ଦେଖିବାକୁ ଭାରି ଇଚ୍ଛା ହୁଏ, କାରଣ ଏହି ଦୁନିଆ ସୁନ୍ଦର ବୋଲି। ଯଦି ସୁନ୍ଦର ହୋଇନଥାନ୍ତା ଏ ଦୁନିଆ, ତେବେ କ'ଣ ଇଚ୍ଛା ହୁଅନ୍ତା ଦେଖିବାକୁ? ସେମିତି ଜଣେ ସୁନ୍ଦର ମଣିଷକୁ ଦେଖିଦେଲେ ଆଖି ସେଇଠି କିଛି କ୍ଷଣ ଲାଖିଯାଏ। ସେହି ଅନୁପମ ରୂପ ଲାବଣ୍ୟକୁ ଦେଖିବାକୁ ମନ ବାର ବାର ଝୁରି ହୁଏ, ଲାଳାୟିତ ହୁଏ। ଏଇ ତ ମନ, ତାକୁ ହିଁ ନେଇ ଜୀବନ।

ଜଣେ ସୁନ୍ଦର ବୋଲି ଯଦି ଶାରୀରିକ ଆଉ ମାନସିକ ଭାବରେ ଜଣେ ସୁସ୍ଥ ରହନ୍ତି ତେବେ ଯାଇ ସେ ସୁନ୍ଦର ବୋଲନ୍ତି ଆଉ ଏହି ସୁନ୍ଦର ଶରୀରର ମୁଖ୍ୟ ଉପାଦାନ ହେଉଛି ରକ୍ତ ଶରୀର ଯେତିକି ରକ୍ତ ଆବଶ୍ୟକ କରେ ସେତିକି ରକ୍ତ ଯଦି ଶରୀରରେ ଥାଏ ଏବଂ ସଠିକ୍ ଭାବରେ ତାହା ଶରୀର ମଧ୍ୟରେ ସଞ୍ଚାଳିତ ହେଉଥାଏ ତେବେ ଶରୀରକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହୁଏ ସୁନ୍ଦର ରଖିବାକୁ ଯଥେଷ୍ଟ ସହାୟକ ହୁଏ ଏହି ରକ୍ତ।

ଭଗବାନ ଗଢ଼ିଛନ୍ତି ମଣିଷକୁ ଆବଶ୍ୟକ ଅନୁସାରେ ସଠିକ୍ ଅନୁପାତରେ ଶରୀରକୁ ରକ୍ତ ବି ଯୋଗାଇ ଦେଇଛନ୍ତି। ତଥାପି ସମୟ ସମୟରେ ଶରୀର ଅସୁସ୍ଥ ହୋଇପଡ଼େ ରକ୍ତ ଅଭାବରୁ। ରକ୍ତହୀନତା ହେଲେ ରକ୍ତ ଗ୍ରହଣ କରିବାକୁ ପଡ଼ିଥାଏ, ଆଉ ଏହି ସମୟରେ ରକ୍ତଦାତାଙ୍କୁ ଖୋଜା ପଡ଼େ ଯିଏ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହୋଇଥାନ୍ତି। ତେବେ ଏହି ରକ୍ତଦାନ କରୁଥିବା ବ୍ୟକ୍ତିଙ୍କର ମାନସିକତା ସେତିକି ମହତ ହୋଇଥିଲେ ହିଁ ସେ ରକ୍ତଦାନ କରିପାରନ୍ତି। ସେଥିପାଇଁ ଆମେ କହୁ ରକ୍ତଦାନ ମହତ ଦାନ, ରକ୍ତଦାତା ଜୀବନଦାତା।

ରକ୍ତଦାନ ମହତ୍ଦାନ ମାନବର ମହାନ ଏକ ସେବା। ମାନବ ସେବା ମାନବିକତାର ବଡ଼ ପଣିଆ ଯେଉଁଠି ସ୍ପଷ୍ଟ ବାରି ହୋଇଯାଏ। ସ୍ୱେଚ୍ଛାରେ ନିଜ ଶରୀରରୁ ଅନ୍ୟକୁ ରକ୍ତଦାନ କରି ତାର ଜୀବନ ରକ୍ଷା କରିଥାନ୍ତି ରକ୍ତଦାତା। ସେଥିପାଇଁ ତ ରକ୍ତଦାତା ମହାନ ବ୍ୟକ୍ତିତ୍ୱର ଅଧିକାରୀ, ଭଗବାନ ବୋଲି ବି କେହି କେହି କହିଥାନ୍ତି ତାଙ୍କୁ। ସେଠି ଜାତି, ଧର୍ମ, ବର୍ଣ୍ଣ କିଛି ବି ଦେଖାଯାଇନଥାଏ। କେବଳ ରକ୍ତର ଗ୍ରୁପକୁ ସଠିକ୍ ଭାବରେ ସମାନ ଗ୍ରୁପର ରକ୍ତ ସହ ମିଶାଇ ଦିଆଯାଏ, ମିଶିଯାଏ ଲହୁ ମାନବର ମାନବ ସହିତ, ହୋଇଯାନ୍ତି ମଣିଷ ଏକାକାର, ପରସ୍ପର ସହିତ ମିଶିଯାନ୍ତି।

ତେବେ ସମସ୍ତେ ରକ୍ତଦାନ କରିପାରିବେ ନାହିଁ। କେବଳ ଶାରୀରିକ ଆଉ ମାନସିକ ଭାବରେ ସୁସ୍ଥ ବ୍ୟକ୍ତି ହିଁ ରକ୍ତଦାନ କରିବା ପାଇଁ ଯୋଗ୍ୟ। ମନକୁ ମନ ରକ୍ତଦାନ କରିପାରିବେ ନାହିଁ କାହାକୁ। ପ୍ରଥମେ ପରୀକ୍ଷା ନିରୀକ୍ଷା ପରେ, ରକ୍ତର ଶୁଦ୍ଧତା ପରୀକ୍ଷା ପରେ, ଗ୍ରହଣ ଉପଯୋଗୀ ବୋଲି ଜାଣିବା ପରେ ହିଁ ଡାକ୍ତରୀ ପଦ୍ଧତିରେ କେବଳ ରକ୍ତଦାନ କରିହୁଏ।

ରକ୍ତଦାତା କେବଳ ଆଉ ଜଣଙ୍କର ଜୀବନ ବଞ୍ଚାଇ ନଥାଏ, ପରୋକ୍ଷରେ ତା ଶରୀରରେ ମଧ୍ୟ ନୂତନ ରକ୍ତ ସୃଷ୍ଟି ହୁଏ। ତେଣୁ ନିଜକୁ ସୁସ୍ଥ ରଖନ୍ତୁ, ଅନ୍ୟକୁ ରକ୍ତଦାନ କରି ନିଜର ମହତ ପଣିଆ ବଜାୟ ରଖନ୍ତୁ। ଆପଣଙ୍କ ରକ୍ତ ଅନ୍ୟର ଜୀବନ ରକ୍ଷା। ଦୁର୍ଘଟଣା ବା ଅସ୍ତ୍ରୋପଚାର କିମ୍ବା ଗୁରୁତର ରୋଗ ହେଲେ ସାଧାରଣତଃ ରକ୍ତର ଆବଶ୍ୟକତା ପଡ଼ିଥାଏ। ସଠିକ୍ ସମୟରେ ଆବଶ୍ୟକ ସ୍ଥଳେ କୁଣ୍ଠାବୋଧ ନ କରି ରକ୍ତଦାନ କରନ୍ତୁ, ଜଗତ କଲ୍ୟାଣ କରନ୍ତୁ।

ରକ୍ତଦାନର କିଛି ନିୟମ ମଧ୍ୟ ରହିଛି। ସାଧାରଣତଃ 18 ରୁ 65 ବର୍ଷ ବୟସ୍କ ସୁସ୍ଥ ବ୍ୟକ୍ତି ଯାହାଙ୍କ ଓଜନ 45 କିଲୋଠାରୁ ଅଧିକ ହୋଇଥିବ ସେମାନେ ଚାହିଁଲେ ନିୟମିତ ଭାବେ ରକ୍ତଦାନ କରିପାରିବେ। ଶିଶୁମାନେ ରକ୍ତଦାନ କରିପାରିବେ ନାହିଁ। ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରତିବଦଳରେ ଆବଶ୍ୟକ ସ୍ଥଳେ ସମୟ ସମୟରେ ରକ୍ତ ଯୋଗାଇ ଦିଆଯାଇଥାଏ କମ୍ ମୂଲ୍ୟରେ।

ରକ୍ତଦାନର ବିକଳ୍ପ ନାହିଁ। ଆପଣଙ୍କର ଏହି ପ୍ରୟାସ ମହାନ ପ୍ରୟାସରେ ଗଣା ହେବ। ରକ୍ତଦାନ ଦ୍ୱାରା ସମାଜ କଲ୍ୟାଣରେ ସହଭାଗିତା ହେବା ସହ ସେବାଭାବକୁ ମଧ୍ୟ ସୂଚାଇଥାଏ। ତେଣୁ ନିଜକୁ ରକ୍ତଦାନ କରିବା ପାଇଁ ସଦା ପ୍ରସ୍ତୁତ ରଖନ୍ତୁ। ଜୀବନ ଯିବା ସମୟରେ ବା ଅନ୍ତ ମୁହୂର୍ତ୍ତରେ ଛଟପଟ ହେଉଥିବା ବ୍ୟକ୍ତିକୁ ରକ୍ତଦାନ କରି ତାର ଜୀବନ ବଞ୍ଚାଇବା ସହ ଆଶୀର୍ବାଦ ପ୍ରାପ୍ତି ହୁଅନ୍ତୁ, ତାର ସାନ୍ତ୍ୱନା ପ୍ରାପ୍ତି ହୁଅନ୍ତୁ।

ରକ୍ତଦାନ କରିବା ପରେ ଶରୀରରେ ଆଇରନ୍ର ସ୍ତର ସଠିକ୍ ରହେ, ହୃଦଜନିତ ସମସ୍ୟା ଦୂର ହୋଇଥାଏ, ବାର୍ଦ୍ଧକ୍ୟର ଚାପ ସହଜରେ ପଡ଼ିନଥାଏ ଚେହେରାରେ, ସୌନ୍ଦର୍ଯ୍ୟ ମଧ୍ୟ ବେଶ ଅତୁଟ ରହେ। ତେଣୁ ରକ୍ତଦାନ ପାଇଁ ଡରନ୍ତୁ ନାହିଁ, ଆଗେଇ ଆସନ୍ତୁ ରକ୍ତଦାନ କରିବା ପାଇଁ।

କେବେ କେବେ ରକ୍ତଦାନ ପରେ କେହି କେହି ନିଜକୁ ଦୁର୍ବଳ ଅନୁଭବ କରିଥାନ୍ତି, ମୁଣ୍ଡ ମଧ୍ୟ ବୁଲେଇଥାଏ। ତେବେ ସେଥିରେ ଆଦୌ ବ୍ୟସ୍ତ ବିଚଳିତ ହୁଅନ୍ତୁ ନାହିଁ। କିଛି ସମୟ ବିଶ୍ରାମ ନିଅନ୍ତୁ, କିଛି ମିଠା ଜିନିଷ ଗ୍ରହଣ କରନ୍ତୁ, ଯଥେଷ୍ଟ ପାଣି ପିଅନ୍ତୁ। କିଛି ସମୟ ପରେ ଦେଖିବେ ଆପଣ ପୁଣି ଥରେ ଠିକ୍ ହୋଇଯିବେ ଏବଂ ପୁଣି ପୂର୍ବ ପରି ସାଧାରଣ ହୋଇଯିବେ ଆପଣ, ଆଉ ଆପଣଙ୍କୁ ମହାଆନନ୍ଦ ଅନୁଭବ ହେବ। ଏହି ମହାନୁଭବ ହିଁ ଜୀବନର ଏକମାତ୍ର ଆଶୀର୍ବାଦ, ଯାହା ସମସ୍ତଙ୍କୁ ମିଳିନଥାଏ।

ଯଦି କାହାକୁ ରକ୍ତ ଦେବାକୁ ଚାହୁଁଛନ୍ତି ବା ଦାନ କରିବାକୁ ଚାହୁଁଥାନ୍ତି ତେବେ ପ୍ରଥମେ ନିଜକୁ ସୁସ୍ଥ ରଖନ୍ତୁ। ଯଥେଷ୍ଟ ମାତ୍ରାରେ ଖାଦ୍ୟ ଗ୍ରହଣ କରନ୍ତୁ। ସବୁଜ ପନିପରିବା, ଫଳ, ଆଇରନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ହିମୋଗ୍ଲୋବିନ୍ ବଢ଼ିବା ପାଇଁ ଆବଶ୍ୟକ ମାତ୍ରାରେ ଖାଦ୍ୟ ଗ୍ରହଣ କରନ୍ତୁ। ରକ୍ତଦାନ ମହତ୍ତାନ ମାନବିକତାର ଏହି ମହତ୍ତ୍ୱକୁ ବୁଝନ୍ତୁ। ରେଡ୍କ୍ରସ୍ ପରି ସାଥୀକୁ ନିଜର ସାଥୀ କରି ରକ୍ତଦାନ କରି ସଂରକ୍ଷିତ ରଖନ୍ତୁ ଆପଣଙ୍କର ରକ୍ତ। କି ଜାଣି ହୁଏତ କେବେ ଆପଣଙ୍କର ଅତି ନିଜର ବନ୍ଧୁର ରକ୍ତ ଆବଶ୍ୟକ ପଡ଼ିପାରେ। ତେଣୁ ରକ୍ତଦାନ ପରି ମହତ୍ତାନରେ ଭାଗୀ ହୁଅନ୍ତୁ। ଜୀବନକୁ ସୁନ୍ଦର ଏକ ଅନୁଭବରେ ସାମିଲ କରନ୍ତୁ। ଗୀତ ଗୀତିକାରେ ଆଜି ଏତିକି କାମନା।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ଶୁଣନ୍ତୁ ନାଟକ ଚିରକୁମାର ସଭା, ମୂଳ ବଙ୍ଗଳା ରଚନା ରବୀନ୍ଦ୍ରନାଥ ଟାଗୋର, ହିନ୍ଦୀ ବେତାର ରୂପାନ୍ତର ଭାରତଭୂଷଣ ଅଗ୍ରୱାଲ, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭି, ପ୍ରଯୋଜନା ରବୀନ୍ଦ୍ରନାଥ ଦାସ। ନାଟକ ଚିରକୁମାର ସଭା।

0: ଜାଣେ ନା ମୁଁ ପ୍ରିୟେ କି ଅଛି ତୁମ ମନେ, ଲୁଚାଇ ରଖିଛ କିସ ଲୋତକ ଭରା ନୟନେ।
1: ପୁଣି ତମର କବିତା ପାଠ। ଆହେ କବି ମହାଶୟ, ମୋ ସମସ୍ୟା ତୁମକୁ ଅଜଣା ନୁହଁ। ତମେ ତ ଜାଣିଛ ମୋ ବାପା ଏ ଦୁନିଆରେ ନାହାନ୍ତି। ତମ ପରାମର୍ଶ ଅନୁସାରେ ମୁଁ ମୋ ଭଉଣୀମାନଙ୍କୁ ପଢ଼ଉଛି। ଶୈଳବାଳା ବିଚରା ଆଗରୁ ବିଧବା, ସାନ ଭଉଣୀ ଦିଟାଙ୍କ ପାଇଁ ଭଲ ପାତ୍ର ଖୋଜିବା ଦାୟିତ୍ୱ ବି ତମର ନା? ଆଉ ତମେ ଚୁପ୍ ହେଇ ବସିଛ। ମୋର ସେ ଭଉଣୀଟି ନା
0: ମାନବ।

0: ଚରିତ୍ରର ସବୁ ଦିଗ ଉପରେ ତମର ଜ୍ଞାନ ଅଛି। ନିଜର ଭଉଣୀ ଆଉ ସ୍ତ୍ରୀର ଭଉଣୀ ଭିତରେ କଣ ଫରକ ତା ତ ତମେ ଏଇ ବୟସରୁ ଜାଣିଗଲଣି। ତମେ ଅଯଥା ଚିନ୍ତା କରୁଛ ପୁରବାଳା, ମୁଁ ପରା ଆଗରୁ ତମକୁ କହିଦେଇଛି ମୋ ଶାଳୀ ରତ୍ନମାନଙ୍କ ସ୍ୱାମୀମାନେ ଗୋପରେ ବଢୁଛନ୍ତି।
1: ହେଲେ ସେ ଗୋପପୁରଟି କୋଉଠି?
0: ସେଇଠି ଯୋଉଠୁ ତମେ ମତେ ନିଜ ଗୋଶାଳାକୁ ଆଣିଛ। ଆରେ ସେଇଟା ମୋ ଆମ ଚିରକୁମାର ସଭା।
1: ହେଲେ ବିଧାତା କଣ ତାଙ୍କୁ ସହୁଛି?
0: ବିଧିର ବିଧାନ ବିରୁଦ୍ଧରେ ଯାଇ କେହି କଣ ତିଷ୍ଠି ପାରିବ? ଦେଖ, ଘୋଡ଼ଣୀ ଦିଆ ମାଟି ହାଣ୍ଡିରେ ମାଂସ ଯେମିତି ଧୀରେ ଧୀରେ ସିଝେ, ଠିକ ସେମିତି ପ୍ରତିଜ୍ଞାର ଅଗ୍ନିରେ ସିଝି ସିଝି ଏ ସଭ୍ୟମାନେ ସମ୍ପୂର୍ଣ୍ଣ ପରିପକ୍ୱ ହୋଇଗଲେଣି। ଏବେ ଖାଲି ବାଢିବାର ବାକି ରହିଲା।
2: ମୁଖାର୍ଜୀ ବାବୁ, ତୁମର ଦୁଇ ଶାଳୀ ରତ୍ନଙ୍କୁ ରକ୍ଷା କର।
0: ହେଲେ ଘଟଣା କଣ ଶୈଳବେଳା?
2: ମା ବିରକ୍ତ ହେବାରୁ ରସିକ ବାବା କୋଉଠୁ କେଜାଣି ଦିଟା ପୁଅ ପିଲା ଯୋଗାଡ଼ କରି ଆଣିଛନ୍ତି, ଆଉ ନିଜର ଝିଅ ଦିଟାଙ୍କୁ ତାଙ୍କୁ ବାହା ଦେବେ ବୋଲି ଠିକ କରିଛନ୍ତି।
0: ଓହୋ, ଏବେ ମଲା ମଣିଷ! ଏକା ଥରକେ ବାହାଘର ମହାମାରୀ, ପୁରା ପୁରୀ ଡେଙ୍ଗୁ ଜ୍ୱର ଭଳିଆ, ଗୋଟାଏ ଘରେ ଦୁଇ କନ୍ୟାଙ୍କ ଉପରେ ଆକ୍ରମଣ।
2: ଆଉ ଡେରି କଲେ ଚଳିବନି ମୁଖାର୍ଜୀ ବାବୁ, ଆପଣଙ୍କ ଚିରକୁମାର ସଭାର ବିପିନ ଆଉ ଶ୍ରୀଷ ବିଷୟରେ ଖବର ନିଅନ୍ତୁ।
1: ତମେ ଏବେଠୁ କାହିଁକି ବ୍ୟସ୍ତ ହଉଛ ଶୈଳବାଳା? ପାତ୍ରମାନଙ୍କୁ ଦେଖିବାରେ କଣ ଅଛି?
2: ଇଏ ଥଟା ମଜା କଥା ନୁହଁ ଦିଦି।
0: ଶୈଳବାଳା, ମୁଁ ଭାବୁଛି ଅସମୟରେ ତାଙ୍କୁ ଯୋଗାଯୋଗ କଲେ ସେମାନେ ହୁଏତ ଖରାପ ଭାବିପାରନ୍ତି। ଅଣ୍ଡା ଖୋଳପଟାକୁ ଭାଙ୍ଗିଦେଲେ ସେଥିରୁ କଣ ପକ୍ଷୀ ବାହାରି ପଡ଼େ? ତାକୁ ଉଷୁମେଇବାକୁ ପଡ଼େ, ତା ପାଇଁ ତ ପୁଣି ସମୟ ଦରକାର ନା ନାହିଁ?
2: ହଉ ହେଲା, ସେ ଉଷୁମେଇବା ଦାୟିତ୍ୱ ମୁଁ ନେବି।
3: ବାବୁ ବାବୁ, ଦୁଇ ଜଣ ଲୋକ ଆସି ପରା ଦାଣ୍ଡ ଘରେ ବସିଛନ୍ତି, ମା ଆପଣଙ୍କୁ ଡାକୁଛନ୍ତି।
0: ହଉ ହଉ, ଯାଉଛି।
1: ମୁଁ ବି ଯାଏ, ଚା ଜଳଖିଆ କଥା ବୁଝିବାକୁ ପଡିବ।
2: ଆପଣ ଯେମିତି ହେଲେ ମୁଖାର୍ଜୀ ବାବୁ, ଇଏ ପୁଅ ବାଲାଙ୍କୁ ବିଦା କରିଦିଅନ୍ତୁ।
0: ତାହେଲେ ବକ୍ସିସ୍ଟା କେବେ ମିଳିବ?
2: ବକ୍ସିସ୍ ନୁହେଁ ମ, ଆପଣଙ୍କର ଏଇ ମହତ କାର୍ଯ୍ୟ ପାଇଁ ଆମେ ଆପଣଙ୍କୁ ଶାଳୀ ରକ୍ଷକ ଉପାଧି ପ୍ରଦାନ କରିବୁ। ଶାଳୀ ରକ୍ଷକ ଦି ଗ୍ରେଟ୍।
0: ଆରେ ବା, ହଉ ଯାଅ, ଏବେ ତମର ଦୁଇ ଭଉଣୀଙ୍କ କଥା ବୁଝ, ମୁଁ ବି ଯାଏ ମୋ କାମ କରେ। ୱେଲକମ୍ ମିଷ୍ଟର ନାଥାନିଆଲ ଆଣ୍ଡ ମିଷ୍ଟର ଜେରେମିଆ।
4: ଆଜ୍ଞା, ମୋ ନାଁ ମୃତ୍ୟୁଞ୍ଜୟ ଗାଙ୍ଗୁଲି,
5: ଆଉ ମୁଁ ହେଲି ଦାରୁକେଶ୍ୱର ମୁଖୋପାଧ୍ୟାୟ।
0: ଆପଣ ଏବେ ବି ଏଇ ନାଁ ବ୍ୟବହାର କରୁଛନ୍ତି? ଆପଣଙ୍କ ଇଂରାଜୀ ନାଁଟା କଣ କହିଲେ? ଠିକ ଅଛି, ସେଥିରେ କିଛି ଯାଏ ଆସେ ନା। ଆଚ୍ଛା, କଣ ଚଳିବ, ବିୟର ନା
5: ହିସ୍କି ବ୍ୟବସ୍ଥା ନାହିଁ କି?
0: ହଁ, ସବୁ ବ୍ୟବସ୍ଥା ଅଛି, ଏଇ ସାଙ୍ଗେ ସାଙ୍ଗେ ଆଣୁଛି। ଆଚ୍ଛା, କଣ ଖାଇବେ, ଚିକେନ ନା ମଟନ?
4: ମାନେ ହଉ ଆଜ୍ଞା।
0: ଆରେ ମହାଶୟ, ଭୟ କାହାକୁ, ନାଚିବାକୁ ବାହାରିଛନ୍ତି ଯେତେବେଳେ, ଆଉ ଓଢ଼ଣା କଣ ଦରକାର?
5: ତାହେଲେ ଚିକେନ ଠିକ ହବ।
4: କାଇଁ, ମଟନ କଣ ଖରାପ?
0: ହଁ, ଇଏ ହେଲା ନା କଥା। ମଉସା ମଉସା,
6: ଯାଉଛି ଆଜ୍ଞା।
0: ଶୁଣ, ପାଖ ହୋଟେଲକୁ ଯାଇ ଟିକେ କଲିମୁଦ୍ଦିନ ଖାନସାମାକୁ ଡାକି ଆଣିବ, କହିବ ବିଶେଷ ଅତିଥିମାନଙ୍କ ପାଇଁ କଟଲେଟ୍ ଆଉ ମଟନ ଚପ୍ ତିଆରି କରିବାର ଅଛି, ହେଲା, ଶୀଘ୍ର ଯା।
6: ଆଜ୍ଞା, ଆସୁଛି।
0: ଆରେ ହଁ, ଅସଲ କଥାଟା ତ ଏଯାଏ ପଚାରିନି।
4: କୋଉ କଥା?
0: ବାହାଘର ବାବଦରେ ଆପଣଙ୍କର କିଛି ସର୍ତ୍ତ ଅଛି କି?
5: ହଁ ଅଛି, ଆମକୁ ବିଦେଶ ପଠେଇବାକୁ ହବ।
0: ନିଶ୍ଚୟ ନିଶ୍ଚୟ, ତାହା ନହେଲେ ଆପଣଙ୍କ ଭଳି ଲୋକଙ୍କର ବିଦ୍ୟା ବୁଦ୍ଧି ସ୍ୱଦେଶରେ ହିଁ ଲୁଚି ରହିଯିବ, ଠିକ ବଣର ମଲ୍ଲି ପରି।
4: ଆଚ୍ଛା ଭାଇ, ଆଉ କିଛି ସର୍ତ୍ତ ନାହିଁ ତ?
5: ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁନି, ଏଇ ସୁଯୋଗକୁ ହାତ ଛଡ଼ା କରିଦେଲେ ନା ଆମ ବିଦେଶ ଯିବା ହେଇପାରିବନି।
0: ମଉସା, କଣ କିଛି କହିବ?
6: ହଁ, ଅତିଥିମାନଙ୍କ ପାଇଁ ଜଳଖିଆ ପରା ଆଣିଛି।
0: ହଉ, ଏଇଠି ରଖ। ଆଜ୍ଞା, ମାନେ ଆରମ୍ଭ କରନ୍ତୁ।
5: ଏ କଣ, ଏ ପ୍ଲେଟ୍ରୁ ଚିକେନ ଉଭାନ ହେଇଗଲା ନା କଣ, କଟଲେଟ୍ କାହିଁ?
4: ଏ ପ୍ଲେଟ୍କୁ ଦେଖୁନ, ଶ୍ୱଶୁର ଘରେ ମଟନ ଚପ୍ ବି ମିଳିବନି।
5: ଇଏ ପୁଣି ଥଣ୍ଡା ପାଣି, ଥଣ୍ଡା ପାଣି ମୋ ଦେହରେ ଯାଏନି।
0: ବର୍ତ୍ତମାନ ଏଇଥିରେ ଚଳେଇ ଦିଅନ୍ତୁ।
6: ବାବୁ ବାବୁ, ଆପଣଙ୍କୁ ମା ଡାକୁଛନ୍ତି।
0: ଆଜ୍ଞା, ମାନେ ଆପଣମାନେ ବସିଥାନ୍ତୁ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି।
7: ଅକ୍ଷୟ, ଏ ଘଟଣା କଣ?
0: ସେ ସବୁ କଥା ପରେ କହିବି, ସେମାନେ ବର୍ତ୍ତମାନ ହୁଇସ୍କି ମାଗୁଛନ୍ତି। ଆଚ୍ଛା, କହିଲେ ଆପଣଙ୍କ ଗୋଡ଼ରେ ମାଲିସ ପାଇଁ ଯୋଉ ବ୍ରାଣ୍ଡି ଆସିଥିଲା ସେଥିରୁ କିଛି ବଳିଛି କି?
7: କି କଥା ଯେ ତମେ କହୁଛ, ତାଙ୍କୁ କଣ ତମେ ମଦ ପିଆଇବ?
0: କଣ ଆଉ କରାଯିବ ମା, ଜଣକୁ ତ ବରଫ ନା ଧରିଲେ।

0: ଥଣ୍ଡା ଧରି ପକାଉଛି। ବର୍ତ୍ତମାନ ଏମାନଙ୍କ ପାଇଁ ଭଲ ଖାଇବା ପିଇବାର ବ୍ୟବସ୍ଥା ନ କଲେ ଏମିତିକା ଯୋଗ୍ୟ ପାତ୍ର ଯଦି ହାତ ମୁଠାରୁ ଖସିଯିବେ ନା ଖାଲି ପସ୍ତେଇବା।
1: ନାଇଁ ପୁଅ, ଏଠି ଏସବୁ ଚଳିବନି। ମୋ ମୁଣ୍ଡରେ କି ଦୁର୍ବୁଦ୍ଧି ପଶିଲା କେଜାଣି, ମୁଁ ରସିକ ବାବାଙ୍କ ପାତ୍ର ଖୋଜିବାକୁ କହିଦେଲି।
2: ତମେ ଯୋଗ୍ୟ ପାତ୍ରଙ୍କୁ ଶୀଘ୍ର ଏଠୁ ବିଦା କର।
0: ହେଲେ ମା, ଏମିତିକା ଯୋଗ୍ୟ ପାତ୍ରଙ୍କୁ?
1: ନାଇଁ ନାଇଁ, ମୋ ଝିଅମାନେ ପଛେ ଘରେ ବସିଥାନ୍ତୁ, ହେଲେ ଏମିତିକା ବରଙ୍କୁ ବାହା ଦେବା ଦରକାର ନାହିଁ। ଏଠୁ ଶୀଘ୍ର ସେମାନଙ୍କୁ ବିଦା କର।
0: ଯଥା ଆଜ୍ଞା ମାତା। ଆରେ ଆପଣମାନେ ଏଠି ବସି ବସି କଣ ଭାବୁଛନ୍ତି?
3: ଆଜ୍ଞା, ମୁଁ ଜଣେ ଖାଣ୍ଟି ନିରାମିଷାସୀ, ମଦ କି ମାଂସ ଜମାରୁ ଛୁଏନି, ମୁଁ ଏଠି ବିବାହ କରିପାରିବିନି।
0: ହଉ ହଉ, ଏଠି କିଏ ତମକୁ ଅନେଇ ବସିଛି ଯେ?
4: ହେଲେ ମୁଁ କିନ୍ତୁ ରାଜି।
0: ଆପଣ ରାଜି ହେଲେ କଣ ହେଲା? ଆପଣଙ୍କ ବାହାଘର କିନ୍ତୁ ଏ ଘରେ ହେଇପାରିବନି।
4: ତା ମାନେ ଏତେବେଳେ ଯାଏ ଆପଣ ଥଟା ମଜା କରୁଥିଲେ? ଆଚ୍ଛା, ଖାଇବା ପିଇବା କଥାଟା ବି କଣ?
0: ତା ବି ଏଠି ସମ୍ଭବ ନୁହେଁ।
3: ହଉ, ଏଠି ନ ହେଲା ନାହିଁ, ହୋଟେଲରେ ଖୁଆନ୍ତୁ।
0: ଆପଣ ହୋଟେଲକୁ ଯାଉନାହାନ୍ତି, ମୁଁ କଣ ମନା କରୁଛି? ହୋଟେଲକୁ ଯାଆନ୍ତୁ, ଯାହା ଇଚ୍ଛା ଖାଆନ୍ତୁ, ଯେତେ ଇଚ୍ଛା ତଣ୍ଟି ଯାଏ ପିଅନ୍ତୁ, କିଏ ମନା କରୁଛି? ମିଷ୍ଟର ଦାରୁକେଶ୍ୱର ମୁଖୋପାଧ୍ୟାୟ ଆଉ ମିଷ୍ଟର ମୃତ୍ୟୁଞ୍ଜୟ ଗାଙ୍ଗୁଲି ଯାହା କହିଲି ବୁଝିପାରୁଥିବେ ନିଶ୍ଚୟ।
4: ହଉ ହଉ, ଆମେ ଯାଉଛୁ।
3: ବେଶ ଭଲ ଠକୁଛନ୍ତି ତ ମୁଖାର୍ଜୀ ବାବୁ।
0: ମହାଶୟ, ଆପଣଙ୍କୁ ବି ମୌକା ମିଳିବ ଯେ। ଯାଆନ୍ତୁ ଯାଆନ୍ତୁ, ନମସ୍କାର।
5: ମୁଖାର୍ଜୀ ବାବୁ!
0: ଆରେ ନିରବଳା, ଆଚ୍ଛା କହିଲ କହିଲ, ସେ ସୁପାତ୍ର ତମ ମନକୁ ପାଇଲେ ନା ନାହିଁ?
5: ସେଇ କଥା ତ ତମକୁ ପଚାରିବାକୁ ଆସିଛି। ରସିକ ବାବା କଣ ଥଟା ପରିହାସ କରିବାକୁ ସେ ଦିଟାଙ୍କୁ ଏଠିକି ପଠେଇଥିଲେ, ନା ଆମ ନେପୋ ଦିଦିଙ୍କ ଗ୍ରହ ଖରାପ ଯୋଗୁଁ ଏମିତି ଘଟିଲା?
0: ବୁଝିଲ ନିରବଳା, ବନ୍ଧୁକର ସବୁ ଗୁଳି କଣ ଲକ୍ଷ୍ୟଭେଦ କରିପାରେ? ବିବାହର ଘଟସୂତ୍ରକାରୀ ଭଗବାନ ପ୍ରଜାପତି ଲକ୍ଷ୍ୟଭେଦ କରିବାର ଅଭ୍ୟାସ କରୁଥିଲେ, ହେଲେ ଲକ୍ଷ୍ୟଚ୍ୟୁତ ହେଇଗଲେ। ପ୍ରାରମ୍ଭିକ ସ୍ତରରେ ଦୁଇ ଚାରି ଥର ଏମିତି ହେଇଥାଏ। ଆରେ ରୂପବାଳା, ତମେ କାହିଁ ମୁହଁ ଶୁକେଇଛ?
5: ମତେ ଲାଗୁଛି ଯଦି ପ୍ରଜାପତି ବ୍ରହ୍ମାଙ୍କର ଏ ଅଭ୍ୟାସ ଏମିତି ନିତିଦିନ ଚାଲିଥିବ, ବଞ୍ଚିବାଟା ଅସମ୍ଭବ ହେଇପଡ଼ିବ। ମନ ଦୁଃଖ କାହିଁକି କରୁଛ ନେପ ଦିଦି? ସବୁଦିନେ କଣ ଲକ୍ଷ୍ୟ ଭ୍ରଷ୍ଟ ହେଉଥିବ? କେହି ନା କେହି ତ ଲକ୍ଷ୍ୟଭେଦ କରିବ।
6: ନିଶ୍ଚୟ ଲକ୍ଷ୍ୟଭେଦ ହେବ, ଏଥିରେ ସନ୍ଦେହ
5: ନାହିଁ।
6: ମାରେ ଦେବୀ ପାର୍ବତୀ ନିଜର ଇପ୍ସିତ ବରକୁ ପାଇବା ପାଇଁ ଅନ୍ନ ଜଳ ତ୍ୟାଗ କରି ତପସ୍ୟା କରିଥିଲେ, କିନ୍ତୁ ତମ ଦି ଭଉଣୀଙ୍କ ପାଇଁ ଯୋଗ୍ୟ ପାତ୍ର ନ ମିଳିବା ଯାଏ ଏ ବୁଢା ମଣିଷ ତ ଅନ୍ନ ଜଳ ତ ତ୍ୟାଗ କରିପାରିବନି।
5: ବୁଝିଲେ ରସିକ ବାବା, ଆମେ ବି ଆପଣଙ୍କ ପାଇଁ କନ୍ୟା ଖୋଜିଦେବୁ।
6: ସତେ ନା କଣ? ଇଏ ତ ବଡ ଖୁସିର କଥା।
5: ହଁ, କାହିଁକି ନୁହେଁ, ନିଜେ ତ ରହୁଛ କୁଡିଆ ଘରେ, ଆଉ ଅନ୍ୟ ଲୋକର ଘରେ ନିଆଁ ଲଗେଇବାକୁ ଖୁବ ଚେଷ୍ଟା କରୁଛ। ଆମ ପଛରେ ଯଦି ଲାଗିଛ ନା, ତାହେଲେ ତମର ଦିଟା କନ୍ୟା ସାଥିରେ ବାହାଘର କରେଇଦବୁ ଯେ ମୁଣ୍ଡର ବାକି ତକ ଚୁଟି ବି ଉଡିଯିବ।
0: ରସିକ ବାବା, ମା ଆପଣଙ୍କୁ କିଛି କହିଲେ କି?
6: ସେ କଥା ତମମାନଙ୍କୁ କହିହବନି, ସେ ଠିକ କରିଛନ୍ତି, ଭଣଜ ସାଥିରେ କାଶୀ ଯିବେ, ସେଠି କିଛି ପାତ୍ର ଅଛନ୍ତି ତାଙ୍କୁ ଦେଖି ଆସିବେ, ଆଉ ସେଇ ବାହାନରେ ତାଙ୍କ ତୀର୍ଥ ଭ୍ରମଣଟା ବି ହେଇଯିବ।
5: ସତରେ? ତା ମାନେ ଆମର ନୀତି ନୂଆ ନୂଆ ନମୁନା ଦେଖିବା ବନ୍ଦ ହବ?
7: କାହିଁକି, ତମର ସଉକୁ ଏଯାଏ ଛାଡ଼ିନି କି?
5: ଇଏ କଣ ସଉକ କଥା, ଇଏ ତ ଗୋଟେ ଶିଖିବା ଜିନିଷ। ନୀତି ଏମିତି ନମୁନା ଗୁଡାକ ଦେଖୁ ଦେଖୁ ଘଟଣା ସହଜ ହେଇଯିବ, ତାପରେ ଯୋଉ ପ୍ରାଣୀ ସହିତ ଆମକୁ ଛନ୍ଦି ଦିଆଯିବ ତା ମନ କଥା ବୁଝିବାକୁ ଆଉ ଅସୁବିଧା ହବନି।
7: ମୋ କଥା ଛାଡ଼ନି ର, ତମ ପ୍ରାଣୀ କଥା ତମେ ଦେଖ।
5: ତା ମାନେ ତମେ ତମ ବାଟରେ ଆଉ ମୁଁ ମୋ ବାଟରେ?
0: ତମେ ଦିହେ ଠିକ ନିଷ୍ପତ୍ତି ନେଇଛ।
8: ଆମେ ଚିରକୁମାର ସଭାର ସଭ୍ୟା ହେବୁ, ଆପଣ କଣ ଆମର ଆବାହକ ହେବେ?
7: ଏସବୁ କଥାରେ ମୁଣ୍ଡ ପୁରାନି ନିର, ଚାଲ ଘର କାମରେ ମାଆକୁ ସାହାଯ୍ୟ କରିବା।
5: ହଁ ହଁ, ଚାଲ ନେପ ଦିଦି, ଚାଲ।
9: ରସିକ ବାବା, ଗୋଟିଏ କଥା ପଚାରିବାକୁ ଅଛି, ମାନେ ଆପଣଙ୍କ ପରାମର୍ଶ ଆମର ନିହାତି ଦରକାର।
0: ଓ, ଆଜି ରସିକ ବାବା ତାହେଲେ ରାଜ ପରାମର୍ଶଦାତା ପାଲଟି ଯାଇଛନ୍ତି ନା କଣ?
9: ପରାମର୍ଶ ତ ସବୁବେଳେ ବୟସ୍କ ମାନଙ୍କଠୁ ନିଆଯାଇଥାଏ। କୁହନ୍ତୁ ରସିକ ବାବା, ଚିରକୁମାର ସଭାର ସଭ୍ୟ ହେବା ପାଇଁ ଆପଣ ଆମକୁ କିଭଳି ସାହାଯ୍ୟ କରିପାରିବେ?
6: ବହୁତ ବଢିଆ କଥାଟିଏ ପଚାରିଛ ଶୈଳ। ଦେଖ, ଭଗବାନ ବିଷ୍ଣୁ ନାରୀ ବେଶ ଧାରଣ କରି ପୁରୁଷକୁ ବିମୋହିତ କରିଥିଲେ, ତେଣୁ ତୁ ଯଦି ପୁରୁଷ ବେଶ ଧାରଣ କରି ପୁରୁଷକୁ ବିମୋହିତ କରିପାରିବୁ ତାହେଲେ

0: ପୂଜା ଭକ୍ତି ଛାଡ଼ି ଦେଇ ତୋରି ଶରଣ ପଶିବି। ହେଲେ ଏ କଥା ଯଦି ମା ଜାଣିଦିଅନ୍ତି।
1: ତିନି ତିନିଟା ଝିଅଙ୍କ ଚିନ୍ତାରେ ମା ଭୀଷଣ ବ୍ୟତିବ୍ୟସ୍ତ ହୋଇପଡ଼ିଲେଣି, ସେ ଆମ କଥା ବୁଝିପାରୁନାହାନ୍ତି। ହେଲେ ରସିକ ବାବା, ଆପଣ ପରା ମାଙ୍କୁ ନେଇ କାଶୀ ଯିବାର ଅଛି।
2: ଚିନ୍ତା କରନି, ମାଙ୍କୁ ସାଙ୍ଗରେ ନେଇଯିବା ପାଇଁ ମୁଁ ଆଉ କାହାକୁ କହିଦେବି।
0: ତେବେ ଠିକ ଅଛି, ତୁମ ପ୍ରସ୍ତାବକୁ ମୁଁ ଗ୍ରହଣ କରୁଛି ଶୈଳ।
3: ରସିକ ବାବା ଆଜି ଏ କି କାଣ୍ଡ କଲେ?
0: ଆରେ ବର ପାତ୍ର ତ କାହିଁରେ କେତେ ମିଳିବେ, ହେଲେ ସମସ୍ତେ ଯୋଗ୍ୟର ନୁହନ୍ତି। ବାସ୍, ତାହାରି ଗୋଟେ ଛୋଟିଆ ଉଦାହରଣ ଥିଲା ଆଜିର ଘଟଣା।
3: ତଥାପି ଆଉ ଜଣେ ଦି ଜଣ ଯୋଗ୍ୟ ପାତ୍ରଙ୍କ ଉଦାହରଣ ଦେଇଥିଲେ ଭାରି ଭଲ ହେଇଥାନ୍ତା ରସିକ ବାବା।
1: ସେ ଦାୟିତ୍ୱ ମୁଁ ପରା ନେଇଛି ଦିଦି।
3: ମୁଁ ସବୁ ବୁଝିପାରୁଛି, ତମେ ଯୋଉ ଯୋଜନା ଚଳେଇଛ ନା, ସେଥିରୁ ନିଶ୍ଚୟ କିଛି ଅନର୍ଥ ବାହାରିବ।
2: କିସ୍କିନ୍ଦା କାଣ୍ଡ ତ ଆଜି ହେଇଗଲା,
0: ବାସ୍ ଖାଲି ବାକି ରହିଲା ଲଙ୍କା କାଣ୍ଡ। ଚିରକୁମାର ସଭାର ସ୍ୱର୍ଣ୍ଣ ଅଲଙ୍କାରେ ଏଥର ନିଆଁ ଲଗେଇବାକୁ ଯାଉଛୁ।
3: ସେଇଟା କଣ ଖୁବ୍ ବଡ଼ କଥା ଶୈଳ?
0: ହେଲେ ଏଠି ହନୁମାନ ତ ନାହାନ୍ତି,
2: ସିଏ ପରା ସ୍ୱୟଂ ସାକ୍ଷାତ ଅଗ୍ନି।
3: ମୋ ମୁଣ୍ଡରେ କିଛି ପଶୁନି, ତମର ଯାହା ଇଚ୍ଛା ହଉଛି କର, ହେଲେ ମୁଁ ଏ ଷଡ଼ଯନ୍ତ୍ରରେ ପଶିବିନି।
2: ତେବେ ତ ମୋ ପାଇଁ ଭଲ କଥା, ଯାହା ବି ହେଲେ ତମେ ଏ ଦଳରେ ପଶିବନି, ତମେ ସବୁବେଳେ ସୁନାରୀଟିଏ ହେଇ ରହିବ। ବ୍ରିଚ୍ ଅଫ୍ କଣ୍ଟ୍ରାକ୍ଟ ବଡ଼ ଗୁରୁତର କଥା, ଏ କଥା ଜାଣିଛ ତ?
3: ତମମାନଙ୍କର ଆଜି କଣ ହେଇଛି କି? ମନକୁ ଯାହା ଆସୁଛି କହି ଚାଲିଛ, ମୁଁ ଯାଉଛି ମୋ କାମରେ, ଆଉ ତମେମାନେ ବି ଏଠି ଯାତ୍ରା ନ କରି ନିଜ ନିଜ କାମରେ ଲାଗିଯାଅ।
1: ହଁ ସେଇଆ କରାଯାଉ, ନା କଣ କହୁଛନ୍ତି?

0: ଏଇଠି ଶୁଣୁଛ, ମୁଁ ଆଜି ମାଆଙ୍କ ସାଙ୍ଗରେ କାଶୀ ଯାଉଛି।
1: କୁଆଡ଼େ ଯାଉଛ? କାଶୀ? ଆଗୋ ପୁରବାଳା, ସ୍ତ୍ରୀର ଏକମାତ୍ର ତୀର୍ଥସ୍ଥଳୀ ହେଉଛୁ ତା ସ୍ୱାମୀ, ଏ କଥା ତମେ ମାନ ନା ନାହିଁ?
0: ମୁଁ ତୁମଠୁ ଶାସ୍ତ୍ରବାଣୀ ଶୁଣିବାକୁ ଆସିନି, ଖାଲି ତମକୁ ଜଣେଇ ଦେବାକୁ ଆସିଛି। କଣ ବୁଝିଲ?
1: ନା, ଇଏ କିଛି ଭଲ ଖବର ନୁହଁ।
0: କଣ ମୋ ବିନା ରହିପାରିବନି?
1: ନା, ସେ କଥା ନୁହେଁ ଯେ, ଦି ଚାରି ଦିନ ତମେ ନଥିଲେ କଣ ମୋ ସମୟ କଟିବନି, କିନ୍ତୁ କଥା ହଉଛି ଏତେ ପୁଣ୍ୟକର୍ମ କରି ତମେ ମୋଠୁ ଦୁଇପାଦ ଆଗେଇ ଯିବ ତ, ସେଇଟା ହଉଛି ମୋର ବଡ ଚିନ୍ତା। ସ୍ୱର୍ଗରେ ବି ତମକୁ ଏକାଥରକେ ପରା ଡବଲ ପ୍ରମୋସନ ମିଳିଯିବ।
0: ହଉ ହଉ, ସେତିକି ଥାଉ, ବହୁତ କହିଲଣି।
1: ମୋ ଦାୟିତ୍ୱ କାହାକୁ ଦେଇ ଯାଉଛ ପୁରବାଳା? ତମ ବିନା ମୋର ଯତ୍ନ କିଏ ନବ?
0: ରସିକ ବାବା ଅଛନ୍ତି ପରା।
1: ଓହୋ, ଟ୍ରାନ୍ସଫର ଆଇନ ଟିକିଏ ବି ଜଣା ନାହିଁ। ଜଣାପଡୁଛି ଏଭଳି ବିରହାବସ୍ଥାରେ ନିଜର ଯତ୍ନ ନେବା ପାଇଁ ଉପଯୁକ୍ତ ପାତ୍ରୀ ଦେଖି ନିଜେ ନିଜକୁ ସମର୍ପି ଦେବାକୁ ପଡିବ।
0: ଏଇ ତ ରସିକ ବାବା ଆସିଲେଣି।
1: ଆସନ୍ତୁ ଆସନ୍ତୁ, ରସିକ ବାବା ଆସନ୍ତୁ। କାଶୀ ଯିବା ପାଇଁ ପ୍ରସ୍ତୁତ ହେଇଗଲେଣି ତ? ମା ପରେ ଆପଣଙ୍କୁ ସାଙ୍ଗରେ ନେବେ,
2: ସେଥିରେ ଭୟ କରିବାର କିଛି ନାହିଁ। ଏମିତି ବି ଦେଖିବାକୁ ଗଲେ ମୋର ତୀର୍ଥ କରିବାର ବୟସ ବି ତ ହେଇଗଲାଣି।
0: ଭଲ କଥାଟିଏ କହିଲ, କାଶୀ ବିଶ୍ୱନାଥ ଚନ୍ଦ୍ରଚୂଡ଼ଙ୍କ ଚରଣାଶ୍ରିତ ହେବାର ଏଇଟା ଠିକ୍ ସମୟ। ଆଚ୍ଛା, ମାଙ୍କୁ ଏଠିକି ଡାକି ଆଣିବି କି?
2: ନା ନା ବଡ ଦିଦି, ତାଙ୍କୁ କାହିଁକି କଷ୍ଟ ଦଉଛ? ତମ ମା ମତେ ବାଟକୁ ଆଣିବାକୁ ବହୁତ ଚେଷ୍ଟା କରିଛନ୍ତି, କିନ୍ତୁ ଟିକେ ଡେରି କରିଦେଲେ। ଏବେ ଶାସନ କଲେ କିଛି ଫଳ ମିଳିବନି। ସେ କାଶୀ ଯାଉଛନ୍ତି, କିଛି ଦିନ ତାଙ୍କୁ ଶାନ୍ତିରେ ରହିବାକୁ ଦିଅ।
3: ଅକ୍ଷୟ ଅକ୍ଷୟ!
1: ଆଜ୍ଞା, ଯାଉଛି। କୁହ ମା।
3: ପୁଅ, ମୁଁ ହରିରାମ ଘରକୁ ଯାଉଛି, ସେଇଠୁ ସିଧା ତୀର୍ଥକୁ ବାହାରି ଯିବି, ତାପରେ ଆଉ ଭଲ ବେଳା ନାହିଁ ତ?
1: କଣ ବର୍ତ୍ତମାନ ବାହାରିବ ମା? ରସିକ ବାବା ଅନେକ ସମୟ ଧରି ମନ ଦୁଃଖ କରୁଥିଲେ ଯେ ତମେ ଟିକେ ଡେରି କରିଦେଲ ଆଉ।
2: ଭାଇ ସବୁବେଳେ ଏମିତି ଥଟ୍ଟା କରନ୍ତି ମା, ମୁଁ କାହିଁକି ମନ ଦୁଃଖ କରିବି ଯେ?
1: ନାଇଁ, କହୁଥିଲେ ବଡ ମା ଏକା ଏକା କାଶୀ ଯାଉଛନ୍ତି, ମତେ ସାଙ୍ଗରେ ନଉନାହାନ୍ତି।
3: ନା ଅକ୍ଷୟ, କଥା ହଉଛି ବିଦେଶ ଜାଗାରେ ରସିକ ବାବାଙ୍କ କଥା କିଏ ବୁଝିବ, ତାଙ୍କ ସାଙ୍ଗରେ ଘୋଡ଼ିଏ ଚଳିବା ବି କଷ୍ଟକର।
0: ହେଲେ ମା, ରସିକ ବାବା ସାଙ୍ଗରେ ଗଲେ ତମର ଯତ୍ନ ଠିକ୍ ଭାବରେ ନେଇପାରିବେ।
3: ମତେ ଏକୁଟିଆ ଛାଡ଼ି ଦିଅ, କେହି ମୋର ଯତ୍ନ ନେବା ଦରକାର ନାହିଁ। ମୁଁ ରସିକ ବାବାଙ୍କୁ ଠିକ୍ ଭାବରେ ଚିହ୍ନି ପାରିଛି, ତମେ ସବୁ ବେଳେ ଅବେଳେ କିଛି ମାନୁନ। ହଁ ଶୁଣ, ଅନୁକୂଳ ବେଳରେ ଠିକ୍ ସମୟରେ ଷ୍ଟେସନରେ ପହଞ୍ଚିବ।
1: ତମେ ଆଦୌ ବ୍ୟସ୍ତ ହୁଅନି ମା, ଆମେ ଠିକ୍ ସମୟରେ ପହଞ୍ଚିବୁ। ପ୍ରଣାମ।
3: କଲ୍ୟାଣ କରୁଛି, ଭଲରେ ରୁହ।

0: ତମେ ଯାହାକୁ ବିପିନ, ଏ ଅକ୍ଷୟ ବାବୁ ହଠାତ୍ କୁମାର ସଭା ଛାଡ଼ି ବାହା ହୋଇ ପଡ଼ିବାରୁ ସଭା କାମଟା ପୁରା ଢିଲା ହେଇଗଲାଣି ନା?
1: ମୋଟେ ନୁହେଁ, ଆମ ସଭାପତି ଚନ୍ଦ୍ରବାବୁ ଖୁବ୍ ଟାଣୁଆ ଲୋକ। ଆଚ୍ଛା ଶ୍ରୀଶ, ତମେ ଗୋଟେ ଭଲ ଖବର ଶୁଣିଛ?
0: ଆରେ କଣ, ତମ ବାହାଘର ବି ଠିକ ହୋଇଗଲା ନା କଣ?
1: ଥଟା ମଜା ଛାଡ଼ମ, ଶୁଣ, ପୂର୍ଣ୍ଣ କାଲି କୁମାର ସଭାର ସଭ୍ୟ ହେଇଯାଇଛି।
0: କଣ କହୁଛ ମ, ଇଏ ତ ପଥର ପାଣିରେ ଭାସିଲା ଭଳିଆ କଥା।
1: ବୁଝିଲ ବାବୁ, ପଥର କେବେ ମନକୁ ଭାସେନି, ତାକୁ ଆଉ କିଏ ଭସଉଛି?
0: ଆରେ ତାର ବି ତ କିଛି କାରଣ ଥିବ ନା?
1: ନିଶ୍ଚୟ ଅଛି, ପରଦା ପଛରେ।
0: ଆରେ ବୁଝିଲ ବିପିନ, ଦେଖିବାକୁ ଭାରି ସୁନ୍ଦର,
1: ବହୁତ ସୁନ୍ଦର।
0: ଆରେ କିଏ ସିଏ? ଆ ମୁଁ ତ କେବେ ଦେଖିନି।
1: ଆମ ସଭାପତି ଚନ୍ଦ୍ରବାବୁଙ୍କ ଭାଣିଜୀ ମ, ନିର୍ମଳା।
0: ଭାଣିଜୀ ମଲା? ସେ ଯାଏ ବିବାହ କରୁନାହାନ୍ତି।
1: କଲେ ଆଉ କୋଉଠି, ସେ ଏଯାବତ କୁମାରୀ, କୁମାର ସଭା ପାଇଁ ମହାମାରୀ। ଥରୁଟିଏ ଦେଖିଦେଲେ ନା ହୃଦୟ ଘାଇଲା ହେଇଯାଉଛି।
0: କଣ ପୂଜାରୀ ହେଇ ମୂର୍ତ୍ତି ଚୋରି କରିବାର ଯୋଜନା କରୁଛ ନା କଣ?
1: ହେଲେ ଭାଇ, ନାରୀ ତତ୍ତ୍ୱ ଉପରେ ଗବେଷଣା ସ୍ୱାସ୍ଥ୍ୟ ପକ୍ଷେ ଘୋର ହାନିକାରକ, ଆରମ୍ଭରୁ ସାବଧାନ ହେଇଯିବା ଉଚିତ।
0: ହଁ ହଁ ହଁ, ଏକଥା ଷୋଳ ଅଣା ସତ, ପରାମର୍ଶ ଆଉ ସୁସମ୍ବାଦ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ।
1: ଚାଲ ଟିକେ କୁମାର ସଭାର ଅଫିସ ଆଡ଼େ ବୁଲି ଆସିବା।
0: ହଁ ହଁ, ଚାଲ ଚାଲ।

0: ଶ୍ରୀଶ
1: ଆରେ ପୂର୍ଣ୍ଣବାବୁ ଆସନ୍ତୁ ଆସନ୍ତୁ
0: ଆରେ ବା ବାରଣ୍ଡାରେ ତ ବଢିଆ ରୋଷଣୀ ଆଲୁଅ ସଜେଇଛ ମଝିରେ ମଝିରେ ଖୁଣ୍ଟ ଗୁଡାକ ବି ଖୁବ୍ ସୁନ୍ଦର ଦେଖାଯାଉଛି
1: ଆରେ ଏସବୁ ତ ମୋ ବା ହାତର ଖେଳ ମୁଁ ଜନ୍ମ ହେବା ଆଗରୁ ଏ କଳାରେ ସିଦ୍ଧହସ୍ତ ହେଲେ ପୂର୍ଣ୍ଣବାବୁ ସେ ଦିଆସିଲି ତିଆରି କାମଟା ମୋତେ ଠିକ୍ରେ ଜଣାନାହିଁ
0: ଶ୍ରୀଶ ବାବୁ ତମେ କୁମାର ସଭାରେ ସନ୍ନ୍ୟାସୀ ସମ୍ପ୍ରଦାୟ ଗଠନ କରିବାକୁ ଚାହୁଁଛ ନା କ'ଣ କିନ୍ତୁ ସନ୍ନ୍ୟାସ ଧର୍ମ ବିଷୟରେ ତମର କିଛି ବିଶେଷ ଜ୍ଞାନ ଅଛି
1: ବେପାର ବଣିଜଠୁ ବି ଅଧିକ ଜାଣିଛି
0: ଆଚ୍ଛା
1: ସନ୍ନ୍ୟାସ ଧର୍ମ ବିଷୟରେ ତମର ମତ କ'ଣ
0: ଯୋଉ ଧର୍ମରେ କୌଣସି ପ୍ରକାର ଲୋକର ସାହାଯ୍ୟ ଦରକାର ପଡ଼େନି ସାବୁନ ସାମ୍ପୁ କି କ୍ରିମ୍ର ବିଜ୍ଞାପନ ଉପରେ ନଜର ସୁଦ୍ଧା ନଥାଏ
1: ଦେଖ ସେ ଚିନ୍ତାଧାରା ବୁଢା ହେଇ କୋଉ କାଳରୁ ମରିଗଲାଣି ଏବେ ଆମକୁ ନୂତନ ସନ୍ନ୍ୟାସୀ ସମ୍ପ୍ରଦାୟ ଗଠନ କରିବାକୁ ପଡିବ ଏଠି ଆମେ ଗୋଟିଏ ପକ୍ଷରେ କଠିନ ଆତ୍ମତ୍ୟାଗର ମାର୍ଗ ଗ୍ରହଣ କରିବୁ ଆଉ ଅନ୍ୟ ପକ୍ଷରେ ମାନବିକତାର କୌଣସି ଉପକରଣରୁ ନିଜକୁ ବଞ୍ଚିତ କରିବାନି ଆମେ କଠିନ ସୌର୍ଯ୍ୟ ଆଉ ଲଳିତ ସୌନ୍ଦର୍ଯ୍ୟ ଏ ଦୁଇଟାକୁ ସମାନ ରୂପରେ ଦେଖିବା
0: ବୁଝିଗଲି ବୁଝିଗଲି ଶେଷ ବାବୁ ମାନବିକତାର ମୁଖ୍ୟ ଉପକରଣ ମଧ୍ୟରେ ନାରୀର ସ୍ଥାନ ନାହିଁ ଏଇଆ ତ
1: ଆହୁରି ଶୁଣନ୍ତୁ ପୂର୍ଣ୍ଣ ବାବୁ ନାରୀ ଜାତିର ଗୋଟିଏ ଅଭ୍ୟାସ ଅଛି ସେ ନର ଜାତିକୁ ଲତା ପରି ଆବରି ନିଏ ଯଦି ଆବରି ନବାର ଆଶଙ୍କା ନଥାନ୍ତା ତାହେଲେ କିଛି ଅସୁବିଧା ନଥିଲା
0: ସେ ଯାହା ହଉ ଯଦି ସନ୍ନ୍ୟାସ ହବାକୁ ଠିକ କରିଛ ତାହେଲେ ମୁଁ ବି ତମ ସାଙ୍ଗରେ ଅଛି ହେଲେ ଆଗ ସଭାକୁ ବଞ୍ଚେଇବାକୁ ପଡିବ
1: କାହିଁକି କଣ ହେଲା କି
0: ଅକ୍ଷୟ ବାବୁ ସଭାର ସ୍ଥାନ ପରିବର୍ତ୍ତନ ଯୋଉ ବ୍ୟବସ୍ଥା କରୁଛନ୍ତି ତା ମତେ ଉଚିତ ମନେ ହଉନି
1: ଆରେ ଭାଇ ଯାହା ହଉଛି ଠିକ ହଉଛି ଆଗ ଦି ଚାରି ଦିନ ଦେଖିବା ଯଦି କିଛି ଅସୁବିଧା ହେଲା ତେବେ ପୁଣି ଆମର ଏଇ ଅନ୍ଧାରୁଆ କୋଠରୀକୁ ଫେରି ଆସିବା ଆରେ ତମେ ପୁଣି କୁଆଡେ ଚାଲିଲ ପୂର୍ଣ୍ଣ ବାବୁ
0: ସଭାପତିଙ୍କୁ ବାଟରେ ଭେଟିବାକୁ ଯାଉଛି ହୁଏତ ବାଟରେ କେହି ପଦ କଥା ଶୁଣେଇବାକୁ ସୁଯୋଗ ମିଳିବ ହଉ ମୁଁ ଆସୁଛି ତାହେଲେ
1: ଆଜ୍ଞା ଆସନ୍ତୁ

0: ନିର୍ମଳା,
1: କଣ ହେଲା ମାମୁଁ?
0: ଆରେ ମା, ମୁଁ ସାର୍ଟ ବୋତାମ କୁଆଡେ ଗଲା ଦେଖିଲୁ ଟିକେ?
1: ଏଇଠି କୋଉଠି ଥିବ ମାମୁଁ?
0: ଟିକେ ଦେଖିଲୁ ଦେଖିଲୁ ମା କୋଉଠି ଅଛି?
1: ନିଜେ ଏଠି ସେଠି ରଖିଦବ ଆଉ ମତେ କହିବ ଖୋଜିବାକୁ, ଏଲେ କୋଉଠି ଖୋଜିବି କହିଲ?
0: ତୁ କେବଳ ଖୋଜିପାରିବୁନି।

0: ମୋ ଦୋଷ ଦୁର୍ବଳତା ପ୍ରତି ସେତିକି ସଚେତନତା ଆଉ କାହାର ଅଛି କହିଲୁ ମା? ଆଜି ନିର୍ମଳ ଆକାଶରେ କାହିଁକି ଫିକା ଜହ୍ନ ହୋଇଛି? ଘଟଣା କଣ କି ମା?
1: କହିଲୁ ମାମୁଁ, ଏତେ ଦିନ ପରେ ମତେ ଏବେ ଚିରକୁମାର ସଭାରୁ କାହିଁକି ବିଦା କରୁଛ?
0: ତା ସହିତ ତୋର କି ସମ୍ପର୍କ ଅଛି?
1: ଘରର ଚାରିକାନ୍ଥ ଭିତରେ ରହିଥିଲେ ସମ୍ପର୍କଟା ହେଇନଥାନ୍ତା। ସେ ଯାହା ହଉ, ଯାହା ଟିକେ ସମ୍ପର୍କ ଅଛି ତାହା ଯେମିତି ତୁଟି ନ ଯାଉ।
0: ହେଲେ ମା, ତୁ ତ ଆଉ ଏ ସଭାର କାମ କରିପାରିବୁନି।
1: କାହିଁକି କରିପାରିବିନି?
0: ତାର କାରଣ ହେଲା ମା, ତୋତେ ତ ବା ହେଇ ପର ଘରକୁ ଯିବାକୁ ପଡିବ ନା, ତାପରେ କୁବାର ସଭାର କାମ ଅନ୍ୟ କେହି କରିବେ।
1: ମାମୁଁ, ମୁଁ ବାହା ହେବିନି।
0: ତାହେଲେ କଣ କରିବୁ?
1: ଦେଶ ମଙ୍ଗଳ କାର୍ଯ୍ୟରେ ତମକୁ ସାହାଯ୍ୟ କରିବି।
0: ହେଲେ ଆମେ ତ ସନ୍ନ୍ୟାସ ବ୍ରତ ଗ୍ରହଣ କରିବାକୁ ଯାଉଛୁ।
1: ଆମ ଭାରତରେ କେହି କଣ କେବେ ସନ୍ନ୍ୟାସିନୀ ହେଇନାହାନ୍ତି କି ମାମୁଁ? ରାଷ୍ଟ୍ର କଲ୍ୟାଣ ପାଇଁ ଯେଉଁମାନେ ବ୍ରତୀ ହେଉଛନ୍ତି ସେମାନେ କଣ ନାରୀକୁ ନିଜ ଦଳରେ ସାମିଲ କରିପାରିବେନି? ମୁଁ ତମ ଚିରକୁମାର ସଭାର ସଭ୍ୟା ହେବି ମାମୁଁ।
0: ଆରେ, ଇଏ ତୁ କଣ କହୁଛୁ ନିର୍ମଳା?
1: ମୁଁ ଠିକ କହୁଛି ମାମୁଁ। ମୁଁ ନିଷ୍ପତ୍ତି କରିଛି, ନିଶ୍ଚୟ ଚିରକୁମାର ସଭାର ସଭ୍ୟା ହେବି।
0: ନିର୍ମଳା, ଆରେ ମା, ମୋ କଥା ଟିକେ ଶୁଣୁ। ଦେଖୁଛ, ରାଇଗିରି ଚାଲିଗଲା।
2: ନମସ୍କାର ଚନ୍ଦ୍ରବାବୁ।
0: ନମସ୍କାର।
2: ଖୁବ ଚିନ୍ତିତ ମନେ ହେଉଛନ୍ତି।
0: ଆଶପୂର୍ଣ୍ଣ, ତମେ ଠିକ ସମୟରେ ଆସିଛ। ତମ ସାଙ୍ଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଥିଲା।
2: ମୋ ସାଙ୍ଗରେ?
0: ହଁ, ତମେ ଜାଣିଥିବ ମୋର ଗୋଟିଏ ଭାଣିଜୀ ଅଛି, ତା ନାଁ ହେଉଛି ନିର୍ମଳା।
2: ଆପଣଙ୍କ ଭାଣିଜୀ?
0: ହଁ, ସିଏ ଆମ ଚିରକୁମାର ସଭା ପ୍ରତି ଖୁବ ଆକର୍ଷିତ ହୋଇପଡ଼ିଛି।
2: ସତରେ?
0: ହଁ,
2: ଏଇଟା ତ ଭଲ କଥା। ନାରୀ ହେଇ ବି ସେ ସଭ୍ୟ ହେବାକୁ ଚାହୁଁଛନ୍ତି।
0: ମୁଁ ବି ସେଇ କଥା ଭାବୁଛି ପୂର୍ଣ୍ଣ। ନାରୀର ଉତ୍ସାହ ପୁରୁଷ ମନର ଉତ୍ସାହକୁ ଅନେକ ଗୁଣ ବଢ଼େଇ ଦିଏ। ତମର ମତ କଣ?
2: ହଁ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଚନ୍ଦ୍ରବାବୁ। ସ୍ତ୍ରୀର ଉତ୍ସାହ ନବଜାତ ଶିଶୁ ପରି ପୁରୁଷ ଉତ୍ସାହର ଯତ୍ନ ନେଇପାରିବ।
3: ହଁ ହଁ, ନିଶ୍ଚୟ ଯତ୍ନ ନେଇପାରିବ। ଆଜି ସଭାକୁ ଯିବାକୁ ଡେରି ହେଉଛି?
0: ନାଇଁ ନାଇଁ, ଆଦୌ ଡେରି ହେଇନି। ଆରେ ଶିଶ ଆଉ ବିପିନ, ତମେ ଟିକେ ବସୁନା, ତମ ସାଙ୍ଗରେ ଗୋଟେ କଥା ଥିଲା।
4: କହୁନାହାନ୍ତି କି କଥା ଚନ୍ଦ୍ରବାବୁ?
0: ମୋ ଭାଣିଜୀ ନିର୍ମଳା କୁମାର ସଭାର ସଭ୍ୟ ପଦ ପାଇଁ ପ୍ରାର୍ଥୀନି, ଆମେ କଣ ତାକୁ ସଭ୍ୟ ଭାବରେ ଗ୍ରହଣ କରିପାରିବାନି?
2: କି କଥା କହୁଛନ୍ତି?
3: କୌଣସି ମହିଳା ଆମ ସଭାର ସଭ୍ୟ ପଦ ପାଇଁ ଇଚ୍ଛା ପ୍ରକାଶ କରିବ ସେ କଥା ଆମେ କେବେ ବି କଳ୍ପନା ବି କରିନଥିଲୁ। ଏହାର ବିପକ୍ଷରେ ଆମ ନିୟମାବଳୀରେ କିଛି ତ ଉଲ୍ଲେଖ ନାହିଁ।
5: ବାଧା କି ବାରଣ ବି ନାହିଁ।
3: ସ୍ପଷ୍ଟ ବାରଣ ନଥିଲେ ବି ଆମ ସଭାର ଯୋଉ ଉଦ୍ଦେଶ୍ୟ ଗୁଡାକ ରହିଛି ତାହା ନାରୀ ଦ୍ୱାରା ମୋଟେ ସମ୍ଭବ ନୁହେଁ। ବିପିନ ବାବୁ,
4: ଦେଖ ଶିରିଶ ବାବୁ, ଦେଶ ହିତକର କାର୍ଯ୍ୟ ଯେମିତି ତମେ କରିପାରିବ ହୁଏତ ଜଣେ ନାରୀ କରିପାରିବ ନାହିଁ, କିନ୍ତୁ ଜଣେ ନାରୀ ସେ କାର୍ଯ୍ୟଟି ଯେମିତି ଭାବରେ ସମ୍ପାଦନ କରିବ ସେମିତି ତମେ କେବେ ପାରିବ ନାହିଁ। ସୁତରାଂ ସଭାର ଉଦ୍ଦେଶ୍ୟ ପୂରଣ ପାଇଁ ପୁରୁଷ ସଭ୍ୟ ଯେମିତି ଆବଶ୍ୟକ, ନାରୀ ସଭ୍ୟ ମଧ୍ୟ ସେମିତି ଆବଶ୍ୟକ।
2: ବିପିନ ବାବୁ, ଏ ସମ୍ପର୍କରେ ମୋର ମତ ହେଲା, ଆମ ସଭାର କାର୍ଯ୍ୟଗୁଡ଼ା ଭିନ୍ନ ଧରଣର, ଏଥିରେ ନାରୀର ଉପସ୍ଥିତିଟା ଗ୍ରହଣଯୋଗ୍ୟ ନୁହେଁ।
0: କୌଣସି ମହତ କାର୍ଯ୍ୟ କରିବାରେ ନାରୀ ଆଉ ପୁରୁଷଙ୍କ ଭୂମିକା ନିହାତି ଗ୍ରହଣଯୋଗ୍ୟ।
3: ନାଇଁ ଚନ୍ଦ୍ରବାବୁ, ଏ କଥାରେ ମୁଁ ଏକମତ ହୋଇପାରୁନାହିଁ, କାରଣ ନାରୀ ସୁଲଭ ଦୁର୍ବଳତା ଯୋଗୁଁ ଆମର ଲକ୍ଷ୍ୟ ବିଚ୍ୟୁତ ହେବାର ସମ୍ଭାବନା ଅଛି। ସେମାନଙ୍କୁ ସାଙ୍ଗରେ ନେଇ ଆମେ ଆମର ସବୁକିଛି ହରେଇ ବସିବା।
1: କୁମାର ସଭାର ସମସ୍ତ ସଭ୍ୟଙ୍କୁ ମୋର ନମସ୍କାର।
6: ନମସ୍କାର, ନମସ୍କାର।
0: ଆ ମା ନିର୍ମଳା, ତୋରି କଥା ପଡିଥିଲା।
1: ମୁଁ ଆପଣମାନଙ୍କୁ ପଚାରିବାକୁ ଚାହୁଁଛି ଯେ ଯଦି ମୁଁ ମାମୁଙ୍କ ପ୍ରଦର୍ଶିତ ମାର୍ଗରେ ତାଙ୍କୁ ଅନୁସରଣ କରିବାକୁ ଚାହୁଁଛି ତାହେଲେ ଆପଣମାନେ ନିଜ ନିଜର ଯୁକ୍ତି ବାଢ଼ି କାହିଁକି ମୋତେ ଅଯୋଗ୍ୟ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି? ଆପଣମାନେ ମୋତେ କେତେ ଜାଣିଛନ୍ତି କହିପାରିବେ?
3: କ୍ଷମା କରିବେ ଆଜ୍ଞା, ମୁଁ ମୋ ଛଡ଼ା ଆଉ କାହାରିକୁ ଜାଣି ନାହିଁ।
1: ଆପଣମାନଙ୍କର ଉଦ୍ଦେଶ୍ୟ କ'ଣ ଆଉ ଦେଶହିତ କାର୍ଯ୍ୟରେ ଆପଣମାନେ କେତେ ଦୂର ସଫଳ ହେବେ ସେ କଥା ମୁଁ କହିପାରୁନି, କିନ୍ତୁ ମୋ ମାମୁଙ୍କୁ ମୁଁ ଭଲ ଭାବେ ଜାଣିଛି। ସେ ଯଦି କୁମାର ସଭା ମାଧ୍ୟମରେ ନିଜର ସମସ୍ତ ଲକ୍ଷ୍ୟ ପୂରଣ କରିବାକୁ ଆଶା ରଖିଛନ୍ତି ତାହେଲେ ଆପଣମାନେ ମୋତେ ବି ଏଥିରୁ ବିରତ କରିପାରିବେନି, ନା କ'ଣ କହୁଛନ୍ତି?
2: ଦେବୀ, ସଭାରେ ମହିଳା ସଭ୍ୟ ପଦ ରଖିବା ପାଇଁ ଆମେ ପ୍ରସ୍ତାବ ରଖିବୁ ଆଉ ତାର ନିଷ୍ପତ୍ତି ଆପଣଙ୍କୁ ଶୀଘ୍ର ଜଣେଇଦେବୁ।
1: ଧନ୍ୟବାଦ।
0: ଆରେ ମା ନିର୍ମଳା, ତୁ କଣ ଯାଉଛୁ?
1: ହଁ ମାମୁଁ।
0: ଆରେ ସାର୍, ମୋର ସେ କୁର୍ତ୍ତା ବୋତାମଟା ମିଳିଲା।

0: ତମ ସାର୍ଟରେ ପୁରା ଲାଗିଛି ମାମୁ, ଦେଖୁନ।
1: ଯାହା କୁହ ଭାଇ ଶ୍ରୀଶ, ମତେ ତ ଏଇ ରୁମ୍ଟା କୁମାର ସଭା ପାଇଁ ଠିକ ମନେ ହଉଛି।
2: କିନ୍ତୁ କାହିଁକି?
1: ଦେଖୁନ, ରୁମ୍ର ସାଜସଜ୍ଜା, କାନ୍ଥରେ ଲାଗିଥିବା ଚିତ୍ରପଟ ଆଉ ସେ ଥାକରେ ରଖାଯାଇଥିବା ବହିଗୁଡ଼ିକରୁ ନାରୀ ଜାତିର ଅନେକ ପରିଚୟ ମିଳୁଛି।
2: ଆରେ ବିପିନ, ସଂସାରରେ ନାରୀ ଜାତିର ପରିଚୟ ତ ସବୁଠି ମିଳେ। ଏଇ ସେଠି ଦେଖୁନ, ଖୋସାରେ ଲାଗିଥିବା ପିନ୍।
1: ମୁଁ କିନ୍ତୁ ଆଗରୁ କହିଦେଇଛି, ଏ ଜାଗାଟି କୁମାର ସଭା ପାଇଁ ଉପଯୁକ୍ତ ନୁହେଁ।
2: ଫୁଲ ବି ଅଛି ଆଉ କଣ୍ଟା ବି ଅଛି,
1: ବିଚରା ଅଳ୍ପ କେତେକ ଚିର କୁମାରଙ୍କ ସଭା ପାଇଁ ଜାଗାଟିଏ ମିଳିବା ବି କେତେ କଷ୍ଟ।
2: ଏଇ ଫଟୋରେ ଥିବା ସ୍ତ୍ରୀମାନେ ଯଦି କୁମାର ସଭାକୁ ଚାଲି ଆସନ୍ତି, ତେବେ ତାକୁ ଅଟକାଇବାର ତାକତ ଆମ ଭିତରେ କାହାର ନାହିଁ।
1: ଆରେ ପୂର୍ଣ୍ଣ ତ ମାତ୍ର ଗୋଟାଏ ଚୋଟରେ ପୁରା ଘାଇଲା ହେଇଗଲା, ବଞ୍ଚିବ କି ନାହିଁ କିଏ ଜାଣେ।
2: ଆରେ ଏ ରୋଗର କଣ କିଛି ଔଷଧ ନାହିଁ?
1: ନା ରେ ଭାଇ, ଏ ବ୍ୟାଧି ପାଇଁ ମେଡିକାଲ କଲେଜରେ ବି କୌଣସି ପରାମର୍ଶ ମିଳେ ନାହିଁ। ଏ ତ ଚନ୍ଦ୍ରବାବୁ ଆସିଲେଣି,
2: ଆସନ୍ତୁ ଆସନ୍ତୁ। ଚନ୍ଦ୍ରବାବୁ, କଣ ହେଇଛି? ଖୁବ ଚିନ୍ତିତ ଜଣାପଡୁଛନ୍ତି।
3: ହଁ ଭାଇ, ପୂର୍ଣ୍ଣ ଦେହଟା ହଠାତ୍ ଖରାପ ହେଇଗଲା, ତାକୁ ଘରେ ଛାଡ଼ିକିରି ଆସୁଛି।
4: କ୍ଷମା କରିବେ, ମୁଁ ବିନା ନିମନ୍ତ୍ରଣରେ ସଭାଗୃହକୁ ପଶି ଆସିଛି, ଏ ନୂଆ ଅତିଥିମାନଙ୍କୁ ଏ ସଭାରେ ପରିଚିତ କରାଇବା ପାଇଁ ଆଣିଛି। ଇଏ ହେଲେ ସାର୍ଥକ ନାମଧାରୀ ରସିକ ଚକ୍ରବର୍ତ୍ତୀ।
5: ନମସ୍କାର ନମସ୍କାର
2: ନମସ୍କାର ନମସ୍କାର ନମସ୍କାର।
5: ଆଉ ଇଏ ଆପଣଙ୍କ ସଭାର ଜଣେ ନୂଆ ସଭ୍ୟ, ଅବଳାକାନ୍ତ ଚଟ୍ଟୋପାଧ୍ୟାୟ, ସମ୍ପର୍କରେ ମୋର ନାତି ହେବେ।
6: ନମସ୍କାର, ଆପଣମାନଙ୍କ ପାଇଁ ଟିକେ ଜଳଖିଆ ଆଣିଥିଲି।
2: ଆପଣ ଏସବୁ ଆୟୋଜନ କାହିଁକି କଲେ? ମିଷ୍ଟାନ୍ନ ଗ୍ରହଣର ଔପଚାରିକତା ଆମ ସଭାର ସମ୍ବିଧାନରେ ନାହିଁ।
6: ଏଇଥିପାଇଁ ତ ମୁଁ କ୍ଷମା ଚାହୁଁଛି, ହେଲେ କୁମାର ସଭାର ସ୍ଥାନ ପରିବର୍ତ୍ତନ ଖୁସିରେ ମିଠା ତ ନିଶ୍ଚୟ ଖାଇବେ ନା।
3: ଆଚ୍ଛା ଶିଶ ବାବୁ, ମହିଳା ସଭ୍ୟା ଗ୍ରହଣ କରିବା ସମ୍ବନ୍ଧରେ ଆପଣ କିଛି ଚିନ୍ତା କଲେ?
2: ଭାବି ଦେଖିଲି ଏଥିରେ କୌଣସି ଅସୁବିଧା ଥିବାର ମନେ ହଉନି, ମୁଁ ତ କେବଳ ସମାଜ କଥା ଚିନ୍ତା କରୁଛି।
1: ନାଇଁ ଭାଇ, ସମାଜର ଚିନ୍ତାଧାରା ବାଳକ ସୁଲଭ ଚପଳତା ଭଳି, ଯଦି ବାଳକଟିର ପ୍ରତ୍ୟେକ ଆପତ୍ତିକୁ ଗ୍ରହଣ କରି ନିଆଯାଏ ତେବେ ତାର ଉନ୍ନତି ହୁଏନି, ସମାଜ କ୍ଷେତ୍ରରେ ବି ସେ ଏକା କଥା।
3: ମୁଁ ବି ଏକଥା ସହିତ ଏକମତ, ଯେଉଁ ଲୋକ ପୁରୁଷମାନଙ୍କ ଦ୍ୱାରା ସମାଜରେ ହିତ ସାଧନ ଚାହୁଁଛନ୍ତି, ସେମାନେ ଜାଣିବ ଗୋଟାଏ ଗୋଡ଼ରେ ଚାଲିବାକୁ ଚାହୁଁଛନ୍ତି। ଆମେ ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ନାରୀମାନଙ୍କୁ ଦୂରେଇ ରଖିଛୁ, ସେଇଥିପାଇଁ ଆମ ଦେଶ ସେବା କାର୍ଯ୍ୟରେ ପ୍ରାଣ ସଞ୍ଚାରର ଅଭାବ ଦେଖାଯାଏ। ବୁଝିଲ ଅବଳା ବାବୁ, ତମର ତ ବୟସ କମ୍, ତେଣୁ ଗୋଟାଏ କଥା ସବୁବେଳେ ମନେ ରଖିବ, ନାରୀ ଜାତିକୁ କେବେ ନ୍ୟୁନ ମଣିବନି, ନାରୀ ଜାତି ପ୍ରତି ବି କେବେ ଅବହେଳା କରିବନି।
6: ହଁ, ମୁଁ ବି ଚାହୁଁଛି ମୁଁ ଯେମିତି ଆପଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିବି।
3: ଆଚ୍ଛା, ମୋ ଭାଣିଜୀକୁ କୁମାର ସଭାର ସଭ୍ୟ ପଦ ଦେବାରେ ଆପଣମାନଙ୍କର କିଛି ଆପତ୍ତି ନାହିଁ ତ?
6: ମୋର କିଛି ଆପତ୍ତି ନାହିଁ,
5: ମୋର ମଧ୍ୟ କିଛି ଆପତ୍ତି ନାହିଁ।
3: ଠିକ୍ ଅଛି, ଶ୍ରୀଶ, ବିପିନ ଆଉ ପୂର୍ଣ୍ଣ ଆଗରୁ ଅସ୍ପଷ୍ଟ ସହମତି ପ୍ରଦାନ କରି ସାରିଛନ୍ତି,
6: ଆଉ ସେଇ ଖୁସିରେ ମିଠାର ସଦ୍ବ୍ୟବହାର କରାଯାଉ, ଦେଖନ୍ତୁ ଆପଣମାନେ ମନା କରିବେନି।
5: ଆଶା କରୁଛି ସଭା କାର୍ଯ୍ୟରେ କୌଣସି ବାଧା ଉପୁଜି ନଥିବ।
2: ନା ନା, ମୋଟେ ନୁହେଁ,
1: ଆଜି ଆମର ଶ୍ରମ ସାର୍ଥକ ହେଲା, ଆଉ ଅଧିକ କୌଣସି ଚର୍ଚ୍ଚା କରିବା ଆବଶ୍ୟକ ନାହିଁ।
2: ଚାଲନ୍ତୁ ବିପିନ ବାବୁ, ଆଜିର ସଭାରେ ଆଗରୁ ଡେରି ହେଇସାରିଛି, ଉଠନ୍ତୁ ଉଠନ୍ତୁ ଯିବା।
3: ଡେରି ହଉ ପଛେ କେତେଗୁଡ଼ିଏ ସମସ୍ୟାର ସମାଧାନ ହେଲା ତ, ଏଥର ଯିବାରେ କିଛି ଅସୁବିଧା ନାହିଁ।
2: ଚାଲନ୍ତୁ ଚାଲନ୍ତୁ ଚାଲନ୍ତୁ।

0: ନମସ୍କାର ଅକ୍ଷୟ ବାବୁ, ଅବଳାକାନ୍ତ ବାବୁ ଅଛନ୍ତି?
1: ଆସନ୍ତୁ ଶ୍ରୀଶ ବାବୁ, ଆସନ୍ତୁ।
0: କ୍ଷମା କରିବେ।
1: କ୍ଷମା? କୋଉ ଅପରାଧ ପାଇଁ?
0: ଖବର ନ ଦେଇ ଆସିଲି।
1: ଆରେ, ତମ ସ୍ୱାଗତ ପାଇଁ ମ୍ୟୁନିସିପାଲିଟିରୁ ବଜେଟ୍ ମଞ୍ଜୁର କରିବାକୁ ପଡିଥାନ୍ତା ନା କ'ଣ? ଖବର ନ ଦେଇ ଆସିବାରେ କ'ଣଟା ଭାସିଗଲା? ବସ, ମୁଁ ଅବଳାକାନ୍ତକୁ ଡାକି ଦେଉଛି।
2: ଆରେ ଶ୍ରୀଶ ବାବୁ ନମସ୍କାର।
0: ହଁ ନମସ୍କାର।
2: ଅବଳା ବାବୁ ଆସୁଥିବେ?
0: ସେ ହୁଏତ କିଛି କାମରେ ବ୍ୟସ୍ତ ଥାଇପାରନ୍ତି। ଆ ମୁଁ ହେଲି ଜଣେ ବେକାର ଲୋକ, ତେଣୁ ସବୁବେଳେ ବେକାର ମାନଙ୍କୁ ଖୋଜି ବୁଲୁଥାଏ।
2: ବୁଝିଲେ, ସଂସାରରେ ବଡ଼ ଲୋକମାନଙ୍କୁ ବେକାର କୁହାଯାଏ, ଆଉ ସେମାନେ ଧନ୍ୟ। ଏଭଳି ଫାଲତୁ ଲୋକଙ୍କର ମିଳନ ପାଇଁ ତ

0: ସନ୍ଧ୍ୟା ସମୟର ସୃଷ୍ଟି ସତ କହୁଛି ସେସବୁ ପ୍ରଭୁ ବ୍ରହ୍ମା କେବେ ସନ୍ଧ୍ୟା ସମୟଟିକୁ ଚିରକୁମାର ସଭା ପାଇଁ ସୃଷ୍ଟି କରିନାହାନ୍ତି
1: ଅବଶ୍ୟ ସେ କଥା ମାନିବାକୁ ପଡିବ ଆରେ ରୁମାଲଟା କାହାର
0: ଦେଖେ ଦେଖେ ଦେଖେ ସତରେ ଗୋଟିଏ ଦୁର୍ଲଭ ଜିନିଷ ପାଇଛନ୍ତି ଆପଣ କି ବାସ୍ନା ଆରେ ଇଆର କୋଣରେ ଛୋଟ ଅକ୍ଷରଟି ଲେଖା ହେଇଛି ନ
1: ପୁରା ନାଁଟା ତେବେ କଣ ହେଇପାରେ ଟିକେ ଭାବି ଦେଖନ୍ତୁ ତ
0: ନା ଭାବିପାରୁନି ମୋ ମନରେ ବର୍ତ୍ତମାନ ଭାବନାର ଢେଉ ମଥା ପିଟୁଛି ମନ କହୁଛି ନ ଅକ୍ଷରେ ଥିବା ସବୁ ନାଁର ଗୋଟିଏ ମାଳା ଗୁନ୍ଥି କୌଣସି ନୀଳନୟନକୁ ପିନ୍ଧାଇ ଦେବି ହେଲେ ଶେଷବାବୁ ଏ ବୁଢା ଲୋକଟାକୁ ଚକମା ଦେଖେଇ ସେ ରୁମାଲଟାକୁ ପକେଟ ରଖନ୍ତୁନି
1: ବୁଝିଲେ ରସିକ ବାବୁ ପାଇଥିବା ଲୋକର ଅଧିକାର ସବୁବେଳେ ଅଧିକ ହେଇଥାଏ
0: କିନ୍ତୁ ମୋର ଆବଶ୍ୟକତା ବେଶୀ କାରଣ ଏଥିରେ ଭରି ରହିଛି ଅପରୂପ ସୌନ୍ଦର୍ଯ୍ୟ
1: ସେଇ ସୌନ୍ଦର୍ଯ୍ୟକୁ ଦେଖିବାର ସୁଯୋଗ ମିଳିଛି କି
0: ନିଶ୍ଚୟ ନହେଲେ ରୁମାଲ ପାଇଁ ଏମିତି ଝଗଡ଼ା କରିଥାନ୍ତି କି
2: କ୍ଷମା କରିବେ ଶ୍ରୀଶ ବାବୁ ମୋର ଟିକେ ଆସିବାକୁ ଡେରି ହେଇଗଲା
1: ମୋତେ ବି କ୍ଷମା କରନ୍ତୁ ସନ୍ଧ୍ୟା ସମୟରେ ଆସି ଆପଣଙ୍କୁ ହଇରାଣ କଲି
2: ଯଦି ସବୁଦିନେ ଏମିତି ହଇରାଣ କରନ୍ତେ ତେବେ କ୍ଷମା କରିପାରେ କିନ୍ତୁ ଏ କଣ ରସିକ ବାବା ତମେ ଶ୍ରୀଶ ବାବୁଙ୍କ ପକେଟ ଆଡକୁ କାହିଁକି ହାତ ବଢ଼ଉଛ
0: ମାନେ କଥା କଣ କି ଗୋଟେ ରୁମାଲକୁ ନେଇ ଆମ ଦୁହିଁଙ୍କ ଭିତରେ ଟଣାଓଟରା ଆରମ୍ଭ ହେଇଛି ତମକୁ ଏହାର ସମାଧାନ କରିବାକୁ ପଡିବ
1: ଦୁଇ ପକ୍ଷର ବୟାନ ଶୁଣି ଫଇସଲା ନ ହେବା ଯାଏ ଆପଣ ରୁମାଲକୁ ନିଜ ପାଖରେ ଟିକେ ରଖନ୍ତୁ
2: ଶ୍ରୀଶ ବାବୁ ଏ ରୁମାଲଟା ଯାହାର ତାକୁ ତ ଆପଣ ଦେଖିନାହାନ୍ତି ତୁଚ୍ଛାଟାରେ କଳ୍ପନା କରି ରୁମାଲ ପାଇଁ କାହିଁକି ଦାବି କରୁଛନ୍ତି କହିଲେ
1: କିଏ କହୁଛି ମୁଁ ଦେଖିନି
2: ଦେଖିଛନ୍ତି ନ ଅକ୍ଷରରେ ନାଁ ଥିବା ଦୁଇ ଜଣ କାହାକୁ ଦେଖିଛନ୍ତି କହିଲେ
1: ଦୁଇଙ୍କି ଦେଖିଛି ରୁମାଲଟା ଯାହାର ହେଇଥାଉ ପଛେ ମୁଁ ମୋ ଦାବି ଛାଡ଼ିବିନି
0: ଶୁଣନ୍ତୁ ଶୁଣନ୍ତୁ ଏ ବୁଢା କଥା ମାନନ୍ତୁ ଆଉ ନିଜର ମନ ଆକାଶରେ ଗୋଟିଏ ଜହ୍ନକୁ ସ୍ଥାନ ଦିଅନ୍ତୁ
3: ଶ୍ରୀଶବାବୁ ଜଣେ ଲୋକ ଚନ୍ଦ୍ରବାବୁଙ୍କ ଚିଠି ଆଣିଛନ୍ତି
1: ହଉ ଆଣ ଆଣ ଆଜ୍ଞା ମାନେ ମୁଁ ଯାଉଛି ମୋତେ ତୁରନ୍ତ ଚନ୍ଦ୍ରବାବୁଙ୍କୁ ଦେଖା କରିବାକୁ ପଡିବ
0: ହଉ ରହିଲି ପୁଣି ଆସିବେ
1: ନିଶ୍ଚୟ ଆସିବି ନା ମୋ ରୁମାଲଟା ପରା ବନ୍ଧା ରହିଛି ଆସିବିନି
4: ହ

0: ଆରେ ବିପିନ ବାବୁ, ଏତେ ମନ ଦେଇ କଣ ପଢୁଛନ୍ତି?
1: କେହି ଜଣେ ଅପରିଚିତା ପ୍ରତି ଅପରାଧ କରୁଛି, ଏ ଖାତାଟା କାହାର ଜାଣିନି। ହେଲେ ଏଥିରେ ଲେଖା ହେଇଥିବା ଗୀତ ଗୁଡ଼ିକ ଗୋଟିଏ ଗୋଟିଏ ମାଣିକ, ଆଉ ଅକ୍ଷର ଗୁଡ଼ିକ ମୋତି। ଲୋଭ ଲାଗୁଛି, ଇଚ୍ଛା ହଉଛି ଏଇଟାକୁ ଚୋରେଇ ନେବାକୁ। ଭଗବାନ ମୋତେ କ୍ଷମା କରନ୍ତୁ।
0: ଭଗବାନ ବି ଏତେ କ୍ଷମା କରିପାରନ୍ତି, ହେଲେ ମୁଁ କରିପାରିବିନି। କାରଣ ଏ ଖାତାଟା ଦେଖି ମୋର ବି ଲୋଭ ହେଉଛି ବିପିନ ବାବୁ।
2: ଆଉ ମୁଁ ସମସ୍ତ ଲୋଭମୋହକୁ ଜିତି ସାରିଛି। ତୁମର ଚଞ୍ଚଳା ନିରବଳା ଦେବୀ ଆନନ୍ଦର ଝରଣା ଠେପରି ରାତି ଦିନ ଝରୁଛନ୍ତି, ତାକୁ ତ ବାନ୍ଧି ହେବନି। ଏ ଖାତାର ଗୀତ ଗୁଡ଼ିକରେ ତାରି ମାଦକତା ଭରି ରହିଛି, ତାକୁ ଛାଡ଼ିବିନି ଭାଇ।
1: ଆପଣମାନେ ତ ତାଙ୍କୁ ଜାଣିଛନ୍ତି, ଆଉ ଆପଣଙ୍କର ଖାତା କ'ଣ ଦରକାର? ଏଇ ଖାତା ମାଧ୍ୟମରେ କିଛିଟା ମୁଁ ପରିଚିତ ହେବାକୁ ଆଶା କରିଥିଲି, ତା ଉପରେ ଆପଣମାନେ କାହିଁକି ଆଖି ପକାଉଛନ୍ତି? ଆସୁଛି, ଏଇ ଗୀତ ଗୁଡ଼ିକ ରାତି ସାରା ପଢ଼ିବି।
2: ପଢ଼ିସାରିଲେ ଖାତାଟା ଫେରେଇବେ ତ?
1: ଆରେ ଆଗ ପଢ଼ା ସରୁ, ତାପରେ ସେ କଥା ଉଠିବ, ବର୍ତ୍ତମାନ ସେ କଥା ଉଠାନ୍ତୁନି।
2: ବୁଝିଲ ଶୈଳ ଦିଦି, ଚିରକୁମାର ସଭ୍ୟମାନଙ୍କୁ ମୁଁ ଯେତିକି ଦୃଢ଼ ବୋଲି ଭାବୁଥିଲି ସେମିତି କିଛି ନୁହଁ। ଏମାନଙ୍କର ତପସ୍ୟା ଭଙ୍ଗ କରିବାକୁ ରମ୍ଭାମାନଙ୍କର ଆବଶ୍ୟକତା ନାହିଁ, ଏହି ବୁଢ଼ା ରସିକ ହିଁ ଯଥେଷ୍ଟ।
0: ମୁଁ ବି ସେଇଆ ଭାବୁଛି।
2: ଅସଲ କଥାଟି ହେଲା, ଏମାନେ ଆଜି ଯା ଚନ୍ଦ୍ରବାବୁଙ୍କ ଘରେ ଖୁବ୍ ସ୍ୱାସ୍ଥ୍ୟକର ଜାଗାରେ ଥିଲେ ତ, ହେଲେ ଏ ଘରଟା ରୋଗ ଜୀବାଣୁର ଭରା, ଏଠି ଯେକୌଣସି ଜିନିଷକୁ ଛୁଇଁଲେ ରୋଗଗ୍ରସ୍ତ ହେବାର ସମ୍ଭାବନା ଅଛି। ବାପରେ ବାପ, ଶ୍ରୀଶ ଆଉ ବିପିନ ତ ତିନି ପାଞ୍ଜିରୁ ଗଲେ।
0: ଆଉ ରସିକ ବାବା, ତମେ ବୋଧହୁଏ ରୋଗ ଜୀବାଣୁ ସହିତ ପୁରା ଅଭ୍ୟସ୍ତ ହୋଇଯାଇଛ ନୁହେଁ?
2: ମୋ କଥା ଛାଡ଼, ମତେ ଯାହା ହବାର ଥିଲା ହେଲା, ଅନ୍ତତଃ ଏବେ ଏ ରୋଗମାନଙ୍କ ପାଇଁ।

0: ଶେଷବାବୁ ଶେଷବାବୁ ଯାହା ହଉ ଭଲ ହେଲା, ବିପିନ ବାବୁ ବି ଏଠି ଅଛନ୍ତି। ଆପଣଙ୍କ ସାଙ୍ଗରେ ଖୁବ ଖୁବ ଜରୁରୀ କଥା ଅଛି।
1: ହଁ ହଁ କୁହନ୍ତୁ, କିନ୍ତୁ ଆଗ ଟିକେ ବସି ପଡ଼ନ୍ତୁ, ଟିକେ ବିଶ୍ରାମ ନିଅନ୍ତୁ, ଆଉ ଟିକେ ଜଳଖିଆ ବି ଖାଆନ୍ତୁ।
0: ହଁ ଆଜି ଆଜି ଥାଉ ଆଜ୍ଞା, ଆପଣ ନିଶ୍ଚୟ ନୀରବାଳା ଆଉ ନୃପବାଳାଙ୍କ ବିଷୟରେ ମୋଠୁ ବହୁତ ଆଗରୁ ଶୁଣିସାରିଛନ୍ତି।
1: ଆଜ୍ଞା ହଁ, ଯଦି ନୃପବାଳାଙ୍କ ବିଷୟରେ କିଛି କୁହନ୍ତେ।
2: ନୀରବାଳାଙ୍କ ସମ୍ପର୍କରେ କିଛି ବିଶେଷ କଥା ଅଛି କି?
0: ଏବେ ତ ଦୁଇ ଜଣଙ୍କ ବିଷୟରେ ବିଶେଷ କଥା ନୁହେଁ, ବିଶେଷ ଚିନ୍ତା।
1: ସେମାନେ
0: ସେ ଦୁହେଁ ବାହା ହେଇଯିବେ।
1: କଣ କହୁଛନ୍ତି ରସିକ ବାବୁ?
0: ହଁ ଖବରଟା ଏକଦମ ସତ, ତାଙ୍କ ମା କାଶୀରୁ ଫେରି ଦୁଇ ଝିଅଙ୍କ ବାହାଘର ଠିକ କରିଦେଇଛନ୍ତି।
2: ଏମିତି କଥା?
0: ହଁ ପରା, ଏଇ ଶୁକ୍ରବାର ଦିନ ବରପାତ୍ର ଦୁଇ ଜଣ କନିଆ ଦେଖିବାକୁ ଆସିବେ।
1: ମାନେ ପହରଦିନ? ଏବେ ଉପାୟ,
3: ଯଦି ସେ ବରପାତ୍ର ଦୁଇଟାକୁ

0: ରାସ୍ତାରେ ହିଁ ଅଟକାଇ ଦିଆଯାଏ।
1: ବୁଝିଗଲି, ସେଇଟା ତ ମୋ ବାଁ ହାତର କରାମତି, ହେଲେ ଆପଣ ଦୁହିଁଙ୍କୁ ମତେ ସାହାଯ୍ୟ କରିବାକୁ ହବ।
0: ସେଥିଲାଗି ଆପଣ ବ୍ୟସ୍ତ ହୁଅନ୍ତୁନି,
2: ଆମେ ପ୍ରସ୍ତୁତ ହିଁ ଅଛୁ।
1: ଆପଣ ପ୍ରକୃତରେ ମହାନ, ଏତେ ବଡ ତ୍ୟାଗ।
2: ଏଥିରେ ତ୍ୟାଗ କୋଉଠି ରହିଲା?
0: ଇଏ ତ ଖୁସିର କଥା ରସିକ ବାବୁ, ଆପଣ ଆଉ କାହା ପାଖକୁ ନ ଯାଇ ଆମ ପାଖକୁ ଆସିଲେ, ସେଥିପାଇଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ।
1: ସେସବୁ କଥା ଠିକ ଯେ, ହେଲେ ମୋର ଭୟ ହଉଛି ଆପଣମାନେ ଯେମିତି ନିଜ ଜାଲରେ ନିଜେ ଛନ୍ଦି ହେଇ ନ ପଡନ୍ତି।
0: ଆମେ ସେଥିରେ ବି ଖୁସି ହବୁ। ଆରେ ଶ୍ରୀଷ, ଜଳଖିଆ ମଗା।
1: ଆରେ ନା ନା ନା, ମୋର କିଛି ଦରକାର ନାହିଁ। ଏଠୁ ତୁରନ୍ତ ବାହାରି ପଡ଼ିବାକୁ ହବ, ସେ ବରପତ୍ର ମାନଙ୍କୁ ଭୁଲ ଠିକଣା ଦେବାର ଅଛି।
0: ଶୀଘ୍ର ଯାଆନ୍ତୁ ରସିକ ବାବୁ, ଶୀଘ୍ର ଶୀଘ୍ର ଶୀଘ୍ର।
3: ନିର୍ମଳା।
4: ଓ ମାମୁ, କଣ ହେଲା?
3: କଣ ଭାବୁଛୁ?
4: ସେମିତି କିଛି ନୁହଁ, ମୁଁ ଭାବୁଥିଲି ମୋର ପ୍ରବନ୍ଧ ଲେଖିବା ଆରମ୍ଭ କରିଦେବା ଉଚିତ ଥିଲା, ହେଲେ କଣ କରିବି, ଗରମ ଯୋଗୁଁ କୌଣସି କାମ କରିବାକୁ ଇଚ୍ଛା ହଉନି।
3: ମୁଁ ଭାବୁଛି ନିର୍ମଳା, ଘରେ କି ସାହାଯ୍ୟ କରିବା ପାଇଁ ନଥିବା ଯୋଗୁଁ କାମ କରି କରି ତୁ ଥକି ପଡୁଛୁ। ଆରେ ମୁଁ ଗୋଟେ କଥା କହିବାକୁ ଭୁଲି ଯାଇଛି, ପୂର୍ଣ୍ଣ ବାବୁ ମୋ ନାଁରେ ଗୋଟେ ଚିଠି ପଠେଇଛନ୍ତି।
4: କଣ ଲେଖିଛନ୍ତି?
3: ଆରେ ମୁଁ କଣ ଏ ଯାଏଁ ଚିଠି ଖୋଲେଇଲିଣି, ଖୋଲୁଛି ଖୋଲୁଛି। ହଁ, ଲେଖିଛନ୍ତି, ଗୁରୁଦେବ ଆପଣଙ୍କ ଚରିତ୍ର ମହାନ, ଆଉ ଆପଣଙ୍କ ମନୋବଳ ଅସାଧାରଣ, ଆପଣଙ୍କ ପରି ବ୍ୟକ୍ତି ମଣିଷର ଦୋଷ ଦୁର୍ବଳତାକୁ କ୍ଷମା ଦୃଷ୍ଟିରେ ଦେଖିପାରନ୍ତି, ଏଇ କଥା ଭାବି ଆପଣଙ୍କୁ ଚିଠି ଲେଖିବାର ସାହସ କରୁଛି।
4: କଥା କଣ, ପୂର୍ଣ୍ଣବାବୁ ବୋଧହୁଏ ଚିରକୁମାର ସଭା ଛାଡ଼ିବାକୁ ଚାହୁଁଛନ୍ତି, ସେଇଥିପାଇଁ ସୁନ୍ଦର ଉପକ୍ରମଣିକା ଲେଖିଛନ୍ତି। ହଁ ମାମୁ, ଆଗକୁ ପଢ଼ିଲେ।
3: ହଁ ପଢୁଛି। ମୋ ଧୃଷ୍ଟତା ପାଇଁ କ୍ଷମା କରିବେ ଗୁରୁଦେବ, ମୁଁ ଭଲ ଭାବେ ବୁଝିପାରିଛି ଯେ ଅବିବାହିତ ରହିବାର ବ୍ରତ ସାଧାରଣ ମଣିଷ ପାଇଁ ନୁହେଁ, ସ୍ତ୍ରୀ ପୁରୁଷ ପରସ୍ପରର ପରିପୂରକ, ଦୁହେଁ ମିଶିକରି ସମ୍ପୂର୍ଣ୍ଣ ରୂପରେ ସାଂସାରିକ କାର୍ଯ୍ୟ ସମ୍ପାଦନ ପାଇଁ ଉପଯୁକ୍ତ ହୋଇପାରିବେ। ଆଚ୍ଛା ତୁ କଣ କହୁଛୁ ନିର୍ମଳା?
4: ମୋ ମତରେ ଏକଥାରେ ଅନେକଟା ସତ୍ୟତା ଅଛି।
3: ହଁ, ମୁଁ ବି କିଛି ଦିନ ଆଣି ଭାବୁଛି ଏଇ ଚିରକୁମାର ସଭାରୁ ସଭ୍ୟପଦ ପାଇଁ ଅବିବାହିତ ହୋଇଥିବାର ସର୍ତ୍ତ ହଟେଇଦେବି।
4: ହଟେଇଦେଲେ ମନ୍ଦ ହୁଅନ୍ତାନି ମାମୁ, ତଥାପି ଅନ୍ୟମାନଙ୍କ ମତାମତ ମଧ୍ୟ ନିଅନ୍ତୁ।
3: ହଁ ତୁ ଠିକ କହୁଛୁ ନିର୍ମଳା, ବଡ଼ ଆଶ୍ଚର୍ଯ୍ୟର କଥା, ଏ କଥାଟା ଆଜି ଯାଇ କେମିତି ମୋ ମୁଣ୍ଡରେ ପଶିନଥିଲା। ସତରେ ମୋ ମୁଣ୍ଡଟା କେମିତି ବିଗିଡ଼ି ଗଲାଣି। ଆଚ୍ଛା ନିର୍ମଳା,
4: ମାମୁ
3: ପୂର୍ଣ୍ଣବାବୁଙ୍କ ବ୍ୟବହାର ତତେ କେମିତି ଲାଗେ?
4: ଭାରି ସରଳ ଜଣାପଡ଼ନ୍ତି, କିନ୍ତୁ ତାଙ୍କ ବୁଦ୍ଧିକୁ ତାରିଫ କରିବାକୁ ପଡ଼ିବ।
3: ହଁ, ସିଏ ବିବାହ ପ୍ରସ୍ତାବ ମଧ୍ୟ ପଠେଇଛନ୍ତି।
4: କିନ୍ତୁ ମାମୁ, ତମେ ତ ତାଙ୍କ ତରଫରୁ କହିପାରିବନି।
3: ହେଲେ ତୋ ତରଫରୁ ତ କହିପାରିବି, ଏଇ ନେ ନିଜେ ତୁ ପଢ଼।
4: ଦିଅ। କଣ ଲେଖିଛନ୍ତି?
3: ଆରେ କଣ ହେଲା?
4: ନା ନା ନା, ଇଏ ସମ୍ଭବ ନୁହଁ।
3: ତୁ ପରା ନିଜେ କହିଲୁ ଚିରକୁମାର ସଭାର ସଭ୍ୟମାନଙ୍କ ପାଇଁ ଆଜୀବନ ଅବିବାହିତ ରହିବାର ଯୋଉ ସର୍ତ୍ତ ଅଛି ତାକୁ ଉଠେଇଦେଲେ ତୋର କୌଣସି ଆପତ୍ତି ନାହିଁ?
4: ତା ମାନେ ଏଇଆ ନୁହଁ ଯେ ଯିଏ ବି ପ୍ରସ୍ତାବ ଦେଲା ତା ସାଥିରେ?
3: ପୂର୍ଣ୍ଣବାବୁ ଏମିତି ସେମିତି ଲୋକ ନୁହେଁ ରେ ମା, ଏମିତି ଭଲ ପାତ୍ର ଖୋଜିଲେ ବି ମିଳିବନି।
4: ମାମୁ ଏସବୁ କଥା ତମେ ମୋଟେ ବୁଝିପାରିବନି କି ମୁଁ ବି ତମକୁ ବୁଝେଇ ପାରିବିନି। ତମେ ତମର ପ୍ରବନ୍ଧ ଲେଖାଟା ସମ୍ପୂର୍ଣ୍ଣ କର, ମୁଁ ଯାଏ, ମୋର ତେଣେ କେତେ କାମ ଅଛି।
5: ଯୁଦ୍ଧର ପ୍ରସ୍ତୁତି କଣ ଶେଷ ହୋଇଗଲା ଭୀଷ୍ମ ପିତାମହ?
6: ଦୁଇଜଣ ଯୋଦ୍ଧା ବି ଆସିଗଲେଣି,
5: ଆମର ଦୁଇ ଦିବ୍ୟାସ୍ତ୍ର ବି ପ୍ରସ୍ତୁତି ପଥେ। ଏବେ ତମେ ସେନାପତି ଦାୟିତ୍ୱ ଗ୍ରହଣ କର, ମୁଁ ଟିକେ ପରଦାର ଅନ୍ତରାଳରେ ରହିବାକୁ ଚାହୁଁଛି।
6: ତମେ ଜମା ବ୍ୟସ୍ତ ହଉନି ଅକ୍ଷୟ ବାବୁ, ମୁଁ ସବୁ ସମ୍ଭାଳି ନେବି।
7: ଆରେ ଶିଶ ବାବୁ, ଆପଣ ବିପିନ ଏକା ବସିଛନ୍ତି, ଖରାପ ଭାବିବେନି।
2: ଆଉ ଆପଣଙ୍କର କିଛି କହିବା ଦରକାର ନାହିଁ, ଏଇ କୋଠରୀଟା ଆମର ଅତିଥି ସତ୍କାର କରିଦେଇଛି।
7: ମୁଁ ଆପଣମାନଙ୍କୁ ଅନେକ କଷ୍ଟ ଦେଲି।
0: ଇଏ କି କଷ୍ଟ ରସିକ ବାବୁ, ଯଦି ସତରେ କଷ୍ଟ ସହିବାକୁ ପଡ଼ିଥାନ୍ତା ତେବେ ଆମେ ଧନ୍ୟ ହେଇ

0: ଯାଇଥାନ୍ତୁ।
1: ସତରେ ବିପିନ ବାବୁ, ଆପଣ ଯାହା କିଛି କରୁଛନ୍ତି ସେଥିରେ ଆପଣ ଏ ଦୁଇ ନାରୀଙ୍କୁ ଚିର କୃତଜ୍ଞତାରେ ବାନ୍ଧି ଦେଉଛନ୍ତି, କିନ୍ତୁ ନିଜେ କୌଣସି ବନ୍ଧନରେ ବାନ୍ଧି ହେଉନାହାନ୍ତି।
2: ଓହୋ ନେପ, କଣ ଏମିତି ଛୁଆଙ୍କ ପରି ହଉଛ? ଶୀଘ୍ର ଲୁହ ପୋଛ ଆଉ ସେ ରୁମ୍କୁ ଯା, ମୋ ସୁନା ଝିଅଟା ପରା। ନୀର, ତୁ ମତେ ବିରକ୍ତ କରିସାରିଲୁଣି, ଏମିତି କନ୍ଦାକଟା କରି ଆଖି ଲାଲ ହେଇଗଲେ ଚେହେରାଟା ଅସୁନ୍ଦର ଦେଖାଯିବ ପରା। ଚାଲମା ଚାଲ। ସାବାସ, ଭଦ୍ରଲୋକମାନଙ୍କୁ ବେଶୀ ବେଳେ ବସେଇ ରଖିବା କଣ ଠିକ ହବ?
3: ଶୁଣୁଛ ଶୁଣୁଛ ରସିକ ବାବୁ, ଆଉ ସହି ହବନି। ତାଙ୍କୁ ଏଇ ସଙ୍କଟରୁ ଉଦ୍ଧାର କରିବା ପାଇଁ ଯାହା ବି କରିବାକୁ ପଡିବ ଆମେ ରାଜି।
4: ନମସ୍କାର।
1: ଆସ ନୃପବଳା ଆଉ ନୀରବଳା, ଆସ।
4: ନମସ୍କାର।
3: ନମସ୍କାର। ଆପଣମାନେ ବସନ୍ତୁ ନା ରସିକ ବାବୁ। ଏମାନଙ୍କୁ କୁହନ୍ତୁ ଯଦି ଆମର ଭୁଲ ଥାଏ ଆମକୁ କ୍ଷମା କରିଦେବେ।
0: ହଁ ରସିକ ବାବୁ, ସେୟା କୁହନ୍ତୁ।
4: ରସିକ ବାବା, ଏମାନଙ୍କୁ କୁହନ୍ତୁ ଜଳଖିଆ ଖାଇବେ।
3: ଆମେ କଣ ଭୋକିଲା ପେଟରେ ଆସିଛୁ କି? ଜଳଖିଆ ପାଇଁ ଏତେ ତରତର କାହିଁକି?
1: ସମାପ୍ତି ମିଷ୍ଟାନ୍ନରେ ହେବା ବାଞ୍ଛନୀୟ। ରୂପବଳା, ମିଠା ପ୍ଲେଟ୍ ଟି ଆଗକୁ ବଢେଇ ଦିଅ।
4: ଆଜ୍ଞା।

0: ଅକ୍ଷୟ, ପୁଅମାନଙ୍କୁ ଠିକ କରି ଦେଖିଦେଲ ତ?
1: ହଁ ମା, ତମ ପସନ୍ଦ ଖୁବ୍ ଭଲ। ଆଶୀର୍ବାଦ ଦେବାକୁ ତମକୁ ନିଜେ ଯିବାକୁ ପଡ଼ିବ।
0: ସେମାନେ କଣ ତାଙ୍କ ମନ କଥା କହିଲେଣି?
1: ହଁ ହଁ, ସ୍ପଷ୍ଟ ଭାବେ କହିଛନ୍ତି ଯେ ସେମାନଙ୍କର ଝିଅ ପସନ୍ଦ ହୋଇଛି।
0: ତେବେ ତ ଖୁବ୍ ଭଲ କଥା, ମୁଁ ତାଙ୍କୁ ଆଶୀର୍ବାଦ ଦେବାକୁ ନିଶ୍ଚୟ ଯିବି। ଆରେ, ମୁଁ ପରା ତାଙ୍କ ମା ପରି।
1: ତାହେଲେ ଚାଲ ମା।

0: ଆରେ ଆପଣମାନେ ସମସ୍ତେ ଏଠି ବସିଛନ୍ତି, ଯାହା ହଉ ଖୁବ୍ ଭଲ ହେଲା। ମୋର ସବୁ ସଭ୍ୟମାନଙ୍କ ସହିତ ଟିକେ ଜରୁରୀ କଥା ଅଛି।
1: ପୂର୍ଣ୍ଣବାବୁଙ୍କ ଅନୁପସ୍ଥିତି କେମିତି କେମିତି ଲାଗୁଥିଲା, କିନ୍ତୁ ସିଏ ବି ଆସିଗଲେଣି।
2: ସମସ୍ତଙ୍କୁ ନମସ୍କାର।
0: ନମସ୍କାର, ଆସନ୍ତୁ ଆସନ୍ତୁ ପୂର୍ଣ୍ଣବାବୁ। ଆପଣଙ୍କ ପ୍ରସ୍ତାବ ଅନୁସାରେ ଚିର କୁମାର ସଭାର ସଦସ୍ୟଙ୍କ ପାଇଁ ଅବିବାହିତ ହୋଇଥିବାର ସର୍ତ୍ତକୁ ଆଜିଠାରୁ ହଟେଇ ଦେବାକୁ ଚାହୁଁଛି, କିନ୍ତୁ ଶ୍ରୀଶ ଆଉ ବିପିନ ସେମାନଙ୍କ ନିଷ୍ପତ୍ତିରେ ଦୃଢ଼ ରହିଛନ୍ତି, ସେମାନଙ୍କୁ ଯଦି ଟିକେ ବୁଝେଇ ପାରନ୍ତେ।
1: ସେମାନଙ୍କୁ ବୁଝିଲା ପରେ ଯେଉଁ ସଫଳତା ମିଳିଛି ତାର ପ୍ରତ୍ୟକ୍ଷ ପ୍ରମାଣ ମୁଁ ଦେଉଛି। ଅକ୍ଷୟ ବାବୁ, ଆପଣ ମୋତେ ଟିକେ ସାହାଯ୍ୟ କରନ୍ତୁ।
3: ନିଶ୍ଚୟ ନିଶ୍ଚୟ।
4: କେମିତି ଅଛନ୍ତି ପୂର୍ଣ୍ଣ ବାବୁ?
2: ଭଲ ଅଛି।
4: ଟିକେ ଦୁଃଖୀ ଜଣା ପଡୁଛନ୍ତି ବୋଧେ। ଚିନ୍ତା କରନ୍ତୁନି, ପରୀକ୍ଷାର ବେଳ ପାଖେଇ ଆସିଲାଣି।
5: ନମସ୍କାର ଚନ୍ଦ୍ରବାବୁ। ନମସ୍କାର।
0: ନମସ୍କାର
3: ଚନ୍ଦ୍ରବାବୁ। ନୂଆ ନିୟମ ଅନୁସାରେ କୁମାର ସଭାରେ ଇଏ ଦୁଇ ନୂଆ ସଭ୍ୟା ଯୋଗ ଦେଲେ।
0: ଏମାନଙ୍କୁ ଦେଖି ବହୁତ ଖୁସି ଲାଗିଲା, ବହୁତ ଖୁସି ଲାଗିଲା ଅକ୍ଷୟ ବାବୁ। ଦୟାକରି ଏମାନଙ୍କର ପରିଚୟ।
3: ମୋ ସହିତ ଏମାନଙ୍କର ଘନିଷ୍ଠ ସମ୍ପର୍କ ରହିଛି। ଏମାନେ ମୋର ଶାଳୀରତ୍ନ, ରୂପବାଳା ଆଉ ନୀରବାଳା। ଶୁଭବେଳାରେ ଶ୍ରୀଶ ଆଉ ବିପିନଙ୍କ ସହିତ ଏମାନଙ୍କର ମଧୁର ସମ୍ପର୍କ ଆହୁରି ଘନିଷ୍ଠ ହୋଇଯିବ।
0: ଇଏ ତ ନିଶ୍ଚୟ ଗୋଟେ ଶୁଭ ସମ୍ବାଦ।
2: ଶ୍ରୀଶ ବାବୁ, ମୁଁ ବହୁତ ଖୁସି। ଆପଣମାନେ ବଡ଼ ଭାଗ୍ୟବାନ। ଆଶା କରୁଛି ଅବଳାକାନ୍ତ ବାବୁ ବି ବଞ୍ଚିତ ରହିବେନି।
0: ଆ ନିର୍ମଳା, ତତେ ଗୋଟାଏ ଖୁସି ଖବର ଦଉଛି।
6: ଖୁସି ଖବର କଣ ମାମୁ?
0: ଶ୍ରୀଶ ଆଉ ବିପିନୀ ସାଙ୍ଗରେ ଏ ଦୁଇ ଝିଅଙ୍କର ବାହାଘର ଠିକ ହେଇଛି, ତେଣୁ ଏବେ ଆଉ ଅବିବାହିତ ରହିବାର ସର୍ତ୍ତକୁ ଉଠେଇ ଦେବାରେ କିଛି ଅସୁବିଧା ନାହିଁ।
6: କିନ୍ତୁ ଏ ଯାଇ ଅବଳାକାନ୍ତ ବାବୁଙ୍କ ମତ ତ ନିଆଯାଇନି, ସେ କାହିଁକି ଏଠିକି ଆସିନାହାନ୍ତି?
3: ସେ ବର୍ତ୍ତମାନ ବାସର ଘରେ ପୂର୍ବତନ କୁମାର ସଭାକୁ ପିଣ୍ଡଦାନ କରୁଛନ୍ତି। ତାଙ୍କ କାମ ସରିଲା ବେଳକୁ ଚିରକୁମାର ସଭାର ଯବନିକା ପତନ ହୋଇସାରିଥିବ।
2: ନିର୍ମଳା ଦେବୀ, ମୁଁ ଆପଣଙ୍କ ପାଖରେ କ୍ଷମା ଭିକ୍ଷା କରୁଛି। ମୁଁ ଚନ୍ଦ୍ରବାବୁଙ୍କୁ ଚିଠି ଲେଖି ଯେଉଁ କାମନା ପ୍ରକାଶ କରିଥିଲି ତା ଅବଶ୍ୟ ଅନ୍ୟାୟ।
1: ଆଉ ଭୟ ନାହିଁ ପୂର୍ଣ୍ଣବାବୁ, ଆପଣଙ୍କ ଆବେଦନ ମଞ୍ଜୁର ହୋଇଯାଇଛି, ପ୍ରଜାପତିଙ୍କ ନ୍ୟାୟାଳୟରେ ଡିଗ୍ରୀ ମିଳିଯାଇଛି। ଅକ୍ଷୟ ବାବୁ, ମୋର ମତ ହେଲା ସବୁ ଚୋରଙ୍କୁ ପୋଲିସ ଜିମାରେ ଦେଇ ଦିଆଯାଉ।
3: ନିଶ୍ଚୟ ନିଶ୍ଚୟ, ଶୁଭବେଳା ଉପନୀତ ହେବା ଯାଏ ଏମାନଙ୍କୁ

0: ଚନ୍ଦ୍ରବାବୁଙ୍କ ତତ୍ତ୍ୱାବଧାନରେ ଚିରକୁମାର ସଭାର ସଭାଗୃହରେ ନଜରବନ୍ଦୀ ଭାବେ ରଖାଯାଉ।
1: ଯାହା ଜଣାପଡ଼ୁଛି ଚିରକୁମାର ସଭା ସବୁଦିନ ପାଇଁ ଲୋପ ପାଇଯିବ।
0: ଲୋପ ପାଇଯିବ କଣ? ଲୋପ ପାଇ ସାରିଲାଣି।
2: ତାହେଲେ ନାଟକଟି ଏଇଠି ସମାପ୍ତ ହେଲା।

ପ୍ରଚାର କଲୁ ନାଟକ ଚିର କୁମାର ସଭା। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଦୀପେନ ଘୋଷ, ପ୍ରିୟଦର୍ଶନ ମହାନ୍ତି, ଘନଶ୍ୟାମ ସାହୁ, ରଞ୍ଜନ କୁମାର ଚୌଧୁରୀ, ଛବିଲତା ସେଠୀ, କମଳାକାନ୍ତ ସ୍ୱାଇଁ, ବନମାଳୀ ରଣା, ଗଣେଶ୍ୱର ନାୟକ, ଦୀପ୍ତି ଦାସ, ବାସନ୍ତୀ ଦେବୀ।

ପ୍ରଚାର କଲୁ ନାଟକ ଚିର କୁମାର ସଭା। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଦୀପେନ ଘୋଷ, ପ୍ରିୟଦର୍ଶନ ମହାନ୍ତି, ଘନଶ୍ୟାମ ସାହୁ, ରଞ୍ଜନ କୁମାର ଚୌଧୁରୀ, ଛବିଲତା ସେଠୀ, କମଳାକାନ୍ତ ସ୍ୱାଇଁ, ବନମାଳୀ ରଣା, ଗଣେଶ୍ୱର ନାୟକ, ଦୀପ୍ତି ଦାସ, ବାସନ୍ତୀ ଦେବୀ, ଶ୍ରଦ୍ଧାଞ୍ଜଳି ମହାନ୍ତି, ଭାରତୀ ଦାସ ଏବଂ କ୍ରିଷ୍ଣ ମହାନ୍ତି। ମୂଳ ବଙ୍ଗଳା ରଚନା ରବୀନ୍ଦ୍ରନାଥ ଟାଗୋର, ହିନ୍ଦୀ ବେତାର ରୂପାନ୍ତର ଭାରତ ଭୂଷଣ ଅଗ୍ରୱାଲ, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ରବୀନ୍ଦ୍ରନାଥ ଦାସ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। ଗାଇଛନ୍ତି ପ୍ରଥମେ ଲିପିକା ମହାନ୍ତି, ଶିଳ୍ପୀଙ୍କ କଣ୍ଠରେ ମନୋଜ ମହାନ୍ତିଙ୍କ ରଚନା।

0: हलचल राति 17:25 रे पल्ली मंच राति 7:30 रे एथरे सुनबे प्राणी पालन पई सरकारंक विभिन्न योजना इस संपर्क रे डॉक्टर जीवन ज्योति नायकंक सह आलोचना हिंदी कथा चित्रर गीत राति 8:02 रे इंग्रजी कार्यक्रम राति 8:30 रे एथरे सुनबे टैगोर्स ऑफरिंग ऑफ सॉन्ग आलोचना करिसंती डॉक्टर संघमित्रा द्विवेदी साम्प्रति घटनावली संबंधी कार्यक्रम राति 9:30 रे रिले करि प्रचार करिवु आकाशवाणी दिल्ली रो नाटक आशा प्रत्याशा प्रचार करिवु राति 10:02 रे रचना पंचानन दास प्रयोजना दुर्गा माझी आरके सूर्यनारायण परिवेशित गायत्री वीणा वादन शुणवे राति 10:30 रे श्रोता बंधुमानको एठि पुनि थरे कहि रखुछु आम गीतरे शुणवे आरती मिश्र एवं स्वागतिका महापात्रको कण्ठरे आधुनिक गीत दिन 11:10 श्रोताको एसएमएस जरियारे हिन्दी एवं ओडिया कथाचित्रर गीतर कार्यक्रम मञ्जुळ मध्याह्न प्रचार करिबु दिन 12:00 ଡାକ୍ତରଙ୍କୁ ପଚାରି ବୁଝିବା ଶୁଣିବେ ଦିନ 12:30 ଏଥିରେ ଶୁଣିବେ ଖରାଦିନରେ ସ୍ୱାସ୍ଥ୍ୟର ଯତ୍ନ ବିଶେଷଜ୍ଞ ଡାକ୍ତର ଦୀପକ ରଞ୍ଜନ ଦାସ ନାରୀମହଲ ପ୍ରଚାର କରିବୁ ଦିନ 1:20 ଏଥିରେ ଶୁଣିବେ କଳକାରଖାନାରେ କାମ କରୁଥିବା ମହିଳାଙ୍କ ପାଇଁ ଆଇନ କହିବେ ଆଇନଜୀବୀ ସଂଯୁକ୍ତା ପାତ୍ର ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00 ଯୁବବାଣୀ ଅପରାହ୍ନ 5:30 ପଲ୍ଲୀ ମଞ୍ଚ ରାତି 7:30 ଏଥିରେ ଶୁଣିବେ ପ୍ରାଣୀ ପାଳନ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଏ ସମ୍ପର୍କରେ ଡକ୍ଟର ଜୀବନଜ୍ୟୋତି ନାୟକଙ୍କ ସହ ଆଲୋଚନା ଇଂରାଜୀରେ ଆଲୋଚନା ରାତି 8:30 ବିଷୟ ରହିଛି ଟାଗୋର ସଫରିଂ ଅଫ୍ ସଙ୍ଗ୍ ଆଲୋଚନା କରିଛନ୍ତି ଡକ୍ଟର ସଂଘମିତ୍ରା ଦ୍ୱିବେଦୀ ନାଟକ ଆଶା ପ୍ରତ୍ୟାଶା ପ୍ରଚାର କରିବୁ ରାତି 10:02 ରଚନା ପଞ୍ଚାନନ ଦାସ ପ୍ରଯୋଜନା ଦୁର୍ଗା ମାଝୀ ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା ଏଥର ଶୁଣନ୍ତୁ ପାଣିପାଗର ସୂଚନା ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି ଏହି ସମୟ ମଧ୍ୟରେ ଏସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 37 ଡିଗ୍ରୀ ଏବଂ 26 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି ଗତ 24 ଘଣ୍ଟା ମଧ୍ୟରେ ଏସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 36.7 ଡିଗ୍ରୀ ସେଲ୍ସିୟସ୍ ଏବଂ 26.4 ଡିଗ୍ରୀ ସେଲ୍ସିୟସ୍ ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆମ ଗୀତ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍

ଆମୋହିତ କାର୍ଯ୍ୟକ୍ରମରେ ଶୁଣୁଥିଲେ ସ୍ୱାଗତିକା ମହାପାତ୍ର ଏବଂ ଆରତୀ ମିଶ୍ରଙ୍କ କଣ୍ଠରେ ଆଧୁନିକ ଗୀତ ଆକାଶବାଣୀ କଟକ।

0: ଭାଇ ଜଗତର ବିଦ୍ୟାର ଅଧିକାରିଣୀ ହେଲେ ଯେ କି ମା ସରସ୍ୱତୀ,
1: ଆଚ୍ଛା ଆଚ୍ଛା,
0: ତାଙ୍କୁ ପଦେ ନିବେଦନ କରି ଆମର ଗନ୍ତବ୍ୟ ପଥର ପଥିକ ହେବା।
1: ଆଚ୍ଛା ଆଚ୍ଛା,
0: ଭକ୍ତ ଆଜି କିପରି ମାଙ୍କୁ ଡାକୁଛି,
1: କେମିତି

0: ଭାଇ ବିଦ୍ୟାର ଅଧିକାରୀଙ୍କୁ କିମ୍ବା ବାକ୍ୟ ଦେବୀ ସରସ୍ୱତୀ ତାଙ୍କୁ ପଦେ ନିବେଦନ କଲେ ଜଗତର ପିତା ହେଉଛନ୍ତି ଯେ କି ଜଗନ୍ନାଥ, ତାଙ୍କୁ ପଦେ ନିବେଦନ କରିବା
1: କେମିତି
0: ବ୍ରଜ

0: ଭାଇ
1: ହଁ ହଁ
0: ଆଜି ଆମର ବିଷୟବସ୍ତୁଟି ଆରମ୍ଭ କରିବା ଶିବ ପୁରାଣ ମଧ୍ୟରୁ।
1: ହଁ ହଁ
0: ଯେ କି ଦିନଙ୍କର ଘଟଣା
1: ହେଇଛି କଣ
0: ଶିବଙ୍କର ଗର୍ଭଗଞ୍ଜନ ବିଷୟରେ।
1: ହଁ ହଁ
0: ଶିବ ଆଜି ପାର୍ବତୀଙ୍କ ଆଗରେ କହୁଛନ୍ତି, ହେ ପାର୍ବତୀ
1: ହଁ
0: ମୁଁ ହେଉଛି ଏକା ସଂସାରରେ ବଡ।
1: ହଁ ହଁ
0: କିପରି
1: କେମିତି।

0: ଆରେ କଣ ବୁଝିଲୁ?
1: କଣ?
0: କୈଳାସ କନ୍ଦର ଦିନେ ଶିବ ଆଉ ପାର୍ବତୀ ବସିଥିବା ସମୟରେ
1: ଆଚ୍ଛା
0: ସ୍ୱାମୀ ସ୍ତ୍ରୀଙ୍କ ଦାମ୍ପତି ଜୀବନ ଭିତରେ
1: ଆଚ୍ଛା ଆଚ୍ଛା
0: ହସ କୌତୁକ ହବା ସମୟରେ ଶିବାଜି କଲେ ପାର୍ବତୀ
1: ଓ
0: ଏ ସଂସାର ଭିତରେ ମୁଁ ହେଉଛି ଏକା ବଡ଼
1: ବଡ଼
0: ଆଜ୍ଞା ଏଇ ସମୟରେ ବା ପାର୍ବତୀ କହିଲେ ଶିବ କଣ ହଉଛନ୍ତି ବଡ଼?
1: ନା ନା
0: ଆରେ ଜଗତର କର୍ତ୍ତା ହଉଛନ୍ତି ଯଦି ସଦାଶିବ
1: ଆଚ୍ଛା
0: ଜଗତର ମାତା ହେଉଛି ମୁଁ ପାର୍ବତୀ
1: ପାର୍ବତୀ ମୁଁ ବଡ଼
0: ତେଣୁ କରି ଆଜି ଶିବ ଆହୁରି କଣ କହିଲେ
1: କଣ
0: ସୃଷ୍ଟି ସିର୍ଜନ

0: ସକାଳୁ ସଞ୍ଜ ବୁଡ଼ିଲା।
1: ଆରେ ଶିବଙ୍କ ହସ୍ତରେ ନେଇ ପାର୍ବତୀ ସେ ମାଟି ପେଦୁଆ ଟିକେ ଦେଲେ।
0: ଆଚ୍ଛା ଆଚ୍ଛା,
1: ତେଜ କୁଞ୍ଜ ବିରାଜୁଛି ଯେ କି ଜଳୁଥିଲା ପରି।
0: ହଁ,
1: ଶିବ ଦେଖିଲେ ଇଏ ଅପୂର୍ବ ଦ୍ରବ୍ୟ କଣ
0: କଣ,
1: ପୁଣି ଦେଖିବେ ବୋଲି ନେଇଗଲେ ଶିବ।
0: ଆଚ୍ଛା ଆଚ୍ଛା,
1: ହସ୍ତରେ ଧରନ୍ତେ ସେଇ ନିରେଖି ଚାହିଁଲେ
0: ଚାହିଁଲେ
1: ଶିବ ଯୋଉ ଯୋଉ ଚାହୁଁଥାନ୍ତି।
0: ଆଚ୍ଛା, ସେତେ
1: ଯୋଉ ତାଙ୍କ ମନଟି ଆଜ୍ଞା ମୁଗ୍ଧ ହେଇଯାଉଥାଏ,
0: ଆହା ମୋହିତ ହେଇଯାଉଥାଏ।
1: ଶିବ ଦେଖିଲେ ସେ ଦ୍ଵାର ଏସେ ପିତୁଆ ମଧ୍ୟରେ ଗୋଟେ କବାଟ ଲାଗିଛି।
0: ଆଚ୍ଛା ଆଚ୍ଛା,
1: ଏସ ଶିବ କଲେ କଣ
0: କଲେ
1: ଏକ ପାରୁ ସରେ।

0: ଶିବଦତ୍ତ ସେ କବାଟରେ କରଟି ମାରି ଦେଇଛନ୍ତି।
1: ଆଚ୍ଛା ଆଚ୍ଛା,
0: କବାଟି ଖୋଲା ହୋଇଗଲା।
1: ଖୋଲିଗଲା
0: ଏଇ ସମୟରେ ହେଇଛି କଣ?
1: ଶିବ ଭିତରକୁ ଗଲେ
0: ଦେଖିଲେ କଣ?
1: କଣ ଦେଖିଲେ?
0: କବାଟ ହୋଇଗଲା ଖୋଲା।

0: ଶିବ ଯେତେବେଳେ ଦ୍ୱାରଟି ଖୋଲି ଦେଖିଦେଲେ ଦେଖିଲେ ଗୋଟେ ବିରାଟ ପଡିଆ ଅଛି,
1: ପଡିଆ ଅଛି,
0: ତା ମଧ୍ୟରେ ଶିବ ଭିତରକୁ ଗଲେ ଦେଖିଲେ ଆଉ ଗୋଟେ ଉପବନ ଅଛି,
1: ଉପବନ ବି ଅଛି,
0: ସେଠି ଶୁଆ ସାରି ଯେତେ ପକ୍ଷୀ ଜନ୍ତୁ ସମସ୍ତେ ଅଛନ୍ତି
1: ଅଛନ୍ତି ଅଛନ୍ତି,
0: ସିଂହ ଭାଲୁ ବାଘ ସମସ୍ତେ ମଧ୍ୟ,
1: ଗଣ୍ଡା ଗୟଳ ସବୁ ଅଛି ଆଉ,
0: ହେଲେ କାହାର କାହା ସହିତ ହିଂସା ଭାବ ନାହିଁ,
1: ନାହିଁ ନା ନା,
0: ଅବସନ୍ତରେ ବସନ୍ତ ବହୁଛି,
1: ଆଚ୍ଛା ଆଚ୍ଛା,
0: ପୁଷ୍ପମାଳ ଧରିକରି ବସନ୍ତ ରାଣୀ ଆଜି ବୁଲୁଛି
1: ବୁଲୁଛନ୍ତି,
0: ମଧୁ

0: ଆରେ ଶିବ ବୋଲି ଦେଖୁଛନ୍ତି
1: ଆଚ୍ଛା ଆଚ୍ଛା
0: ଦେଖି ଦେଖି ଦେଖିଲେ ଗୋଟେ ଠାବେ ଠାବେ ମଣ୍ଡପ ହୋଇଛି
1: ହଁ ହଁ
0: କିନ୍ତୁ ସମସ୍ତେ ବସିଛନ୍ତି
1: ଆଚ୍ଛା ଆଚ୍ଛା
0: ମଦନ ରାଜା ତାର ବସନ୍ତକୁ ସଙ୍ଗତରେ ଘେନି ବୁଲୁଛି
1: ଆଚ୍ଛା ଆଚ୍ଛା
0: ଏସବୁ ଦେଖି ଦେଖି ଚକିତ ହୋଇ ଭାବୁଛନ୍ତି କଣ
1: କଣ ଭାବିଲେ
0: ପାଦପ ମାନଙ୍କୁ ଦେଖି ଆଜି ଶିବ ମନରେ ବିଚାର କହନ୍ତି

0: ଆରେ ଶିବ ଏମିତି ଦ୍ଵାର ଖୋଲି ଖୋଲି ଯିବା ସମୟରେ ଗୋଟେ ଗୋଟେ ଦ୍ଵାର
1: ଖୋଲି ଯାଉଛନ୍ତି, ଗୋଟେ ଗୋଟେ ଶିବ ଦେଖୁଛନ୍ତି,
0: ଯେତେବେଳେ ଶିବ ଆଉ ଗୋଟେ ଦ୍ଵାରକୁ ଖୋଲି ଦେଲେ
1: ଆଚ୍ଛା ଆଚ୍ଛା
0: ଦେଖିଲେ ମୁଁ ଗୋଟିଏ ଶିବ,
1: ହଁ
0: ଆରେ ଇଏ ଗୋଟିଏ ଶିବ କଣ,
1: ଇଏ କଣ ଆଉ ଗୋଟେ ଶିବ,
0: ଆଜ୍ଞା ଏଇ ଶିବ ଟିକେ ଦେଖିବା ଆଜି ସଦା ଶିବ ବିଚାର କରୁଛନ୍ତି
1: କଣ
0: ସେ ଶିବ କିପରି ହେଇଛି, ଦଶ ଗୋଟି ମୁଖକୁ ସେ କନ୍ଧେ।

0: କଣ ଶିବ ଦେଖି ଦେଖି ଯାଉଛନ୍ତି?
1: କଣ
0: ଦେଖିଲେ? ମୁଁ ଗୋଟିଏ ଶିବ,
1: ଆଉ ଗୋଟେ ଶିବ ସେପଟେ
0: ଶିବ ବସିଛି।
1: ଆଚ୍ଛା ଆଚ୍ଛା,
0: ତାର ଦଶଟି ମୁଣ୍ଡ, ତିନି ତିନି ନେତ୍ର,
1: ଆଚ୍ଛା
0: ଜଟା ମଧ୍ୟ ଅଛି, ଗଙ୍ଗା ବୋହୁଛନ୍ତି। ସବୁ ଦେଖି ଶିବ ମନରେ ଚିନ୍ତା କଲେ, ଇଏ କି ଅଦ୍ଭୁତ କଥା। ଶେଷକୁ ଯାଇ ଦେଖିଲେ ଶିବ କଣ, ପ୍ରକୃତି ଦେବୀଙ୍କୁ ସେହି ଦେଖିଲେ ମୁଖରେ, ଦେଖିଲେ ମୁଖରେ ତାହାଙ୍କ ସମୀପେ ହର ହୁଅନ୍ତେ ପ୍ରବେଶ। ସେ ଶିବ ତାହାଙ୍କୁ ଦେଖି

0: ନବୀନ ସୁନ୍ଦର ଘନବର ନଚାମ
1: ଶିବ ଦେଖୁଛନ୍ତି
0: ହଁ
1: କେତେ କେତେ ବ୍ରହ୍ମା କେତେ କେତେ ଶିବ
0: ଆଚ୍ଛା
1: ଆଜ୍ଞା କେତେ କେତେ ଶିବ ଅଛନ୍ତି କେତେ କେତେ ନାରାୟଣ ଅଛନ୍ତି କେତେ ଯମ ଅଛନ୍ତି ସମସ୍ତେ ସେଇ ପ୍ରକୃତି ଦେବୀଙ୍କୁ ପୂଜା କରୁଛନ୍ତି
0: ପୂଜା ଅର୍ଚ୍ଚନା କରୁଛନ୍ତି
1: ଯେତେ ପ୍ରକୃତି ଦେଇକି ସମସ୍ତେ ପୂଜା କରୁଛନ୍ତି ଶିବ ଦେଖିଲେ ପୁଣି କଣ
0: କଣ
1: କାହାର

0: କେଉଁଠାରେ ଶିବ ତାଣ୍ଡବ ନୃତ୍ୟ କରୁଛନ୍ତି, କେଉଁଠାରେ ବିଦ୍ୟା ବ୍ରହ୍ମା ପାଠ କରୁଛନ୍ତି, କେଉଁଠାରେ ଗନ୍ଧର୍ବ ସହିତ ଯୁଦ୍ଧ ହେଉଛି, ନୃତ୍ୟକାରୀମାନେ ନୃତ୍ୟ
1: କରୁଛନ୍ତି।
0: ଏଇ କଥା ଶିବ ଦେଖି ମନେ ଚିନ୍ତା କଲେ, ଆରେ ମୁଁ ଗୋଟିଏ ହେଉଛି ଶିବ, ଆଉ ଗୋଟିଏ ଶିବ କିଏ
1: କିଏ ଇଏ।
0: ଏଇ ସମୟରେ ବ୍ରହ୍ମା ଆଜି କହୁଛନ୍ତି ଯେ ପ୍ରକୃତି ପୁରୁଷ ହିଁ କହୁଛନ୍ତି ଯେ କେଉଁ ସ୍ଥାନରେ କେଉଁ କାର୍ଯ୍ୟ ହେବ,
1: କେଉଁଠି
0: ଏଇ କଥା ଚିନ୍ତା କରୁଛନ୍ତି ପ୍ରକୃତି ରୂପିଣୀ ମା ପାର୍ବତୀଙ୍କ ସମସ୍ତେ।
1: ଆଚ୍ଛା ଆଚ୍ଛା,
0: ଏଇ ସମୟରେ କଲେ କଣ
1: କଣ କଲେ
0: ଯେତେବେଳେ ଜାଣି ନ ପାରିଲେ।
1: ଆଚ୍ଛା,
0: ଏଇ ସମୟ ଚିନ୍ତା କଲେ ସେ ଅପର୍ଣ୍ଣା ପାର୍ବତୀ ମା ଦୁର୍ଗାଙ୍କୁ କିପରି ଭାବରେ ଶିବ ପ୍ରାର୍ଥନା କରୁଛନ୍ତି,
1: ଏମିତି

ଆକାଶବାଣୀ କଟକ ଶ୍ରୋତାବନ୍ଧୁ ନମସ୍କାର, ଆପଣଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କୋଉଠୁ ଆସିଛି ଏବଂ କିଏ ପଠାଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ଜାଗେଶ୍ୱରପୁର ନିମାପଡ଼ା ପୁରୀରୁ। ପଠାଇଛନ୍ତି ପ୍ରଭାକର ସାହୁ, ଭାନୁଲତା ସାହୁ, ପପୁ ଲିପୁ ଖତୁଆ, ପବି ଏବଂ ବଟିଆ। ପ୍ରଭାକର ସାର୍, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ପୂଜା ଚନ୍ଦନ କଥାଚିତ୍ରରେ ଅକ୍ଷୟ ମହାନ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟି ହେଲା

ପରବର୍ତ୍ତୀ ଏସଏମଏସଟିକୁ ପଠାଇଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓଖାଲି ଶଙ୍କତରାସ କଟକରୁ। ସେ ଲେଖିଛନ୍ତି, ନମସ୍କାର, ଶୁଭ ମଧ୍ୟାହ୍ନ, ଆଶା କରେ ଆପଣ ଭଲରେ ଥିବେ। ସୁନୀଲ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆମେ ତ ବହୁତ ଭଲରେ ଅଛୁ, ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଅନୁରୋଧ କରିଛନ୍ତି ଝିଅଟି ସୀତାପରି କଥାଚିତ୍ରରେ ପ୍ରଣବ କିଶୋର ପଟ୍ଟନାୟକ ଏବଂ ହେମଲତା ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣେଇ ଦେଉଛୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ ଆସିଛି। ପଠାଇଛନ୍ତି ବାଙ୍କିରୁ ଟୁକୁ ଏବଂ ଲିଜା। ଶ୍ରୋତାବନ୍ଧୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଟୁକୁ ବାବୁ, ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା। ଆପଣ ଅନୁରୋଧ କରିଛନ୍ତି ମେରିଜଙ୍ଗ କଥାଚିତ୍ରରେ ଲତା ମଙ୍ଗେସ୍କର ଏବଂ ନିତିନ ମୁକେଶ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

0: ପରେ ପରେ ଏସଏମଏସଟି ଆସିଛି ପୁରୀ ଜିଲ୍ଲା ଟେଲାଙ୍ଗୁରୁ।
1: ପଠେଇଛନ୍ତି ସୋନାଲିକା ମିତାଲି। ଆପଣ ଦୁଇଜଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର, ଗୁଡ୍ ଆଫ୍ଟରନୁନ୍। ଆପଣ ଅନୁରୋଧ କରିଛନ୍ତି ରାଜା ହିନ୍ଦୁସ୍ତାନୀ କଥାଚିତ୍ରରେ କୁମାର ସାନୁ ଏବଂ ଅଲକା ୟାଗ୍ନିକ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତାବନ୍ଧୁ, ଶୁଣାଇ ଦେଉଛୁ ଆପଣଙ୍କର ମନପସନ୍ଦ ଗୀତଟି ପୁଚ୍ଛ ଚରା ପୁଚ୍ଛ।

ପରେ ପରେ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ ଆସି ପହଞ୍ଚିଛି, ପଠାଇଛନ୍ତି ପ୍ରୀତିବନ୍ୟା ପର୍ମାନିକ, ସଞ୍ଜୟ ପର୍ମାନିକ, ତିତି ପ୍ରଜ୍ଞା, ପ୍ରିୟଙ୍କା, ଭୂମିକା, ଅଙ୍କିତା ଏବଂ ଦେବିକା। ଆପଣମାନେ ପଠାଇଛନ୍ତି ଜୁନାଗଡ଼ି ଗଦା ବିଷ୍ଣୁପୁର ଏରସମା ଜଗତସିଂହପୁରକୁ। ଶ୍ରଦ୍ଧାବନ୍ଧୁ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ଏକ୍ ଥା ଟାଇଗର କଥାଚିତ୍ରରେ ମୋହିତ ଚୌହାନ ଏବଂ ତରନ୍ନମ ମଲ୍ଲିକ ଗାଇଥିବା ଗୀତଟି ଶୁଣିବା ପାଇଁ। ଶ୍ରଦ୍ଧାବନ୍ଧୁ, ଶୁଣାଇ ଦେଉଛୁ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପରେ ଏସ୍ଏମ୍ଏସ୍ଟି ଆସିଛି କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ ପଠାଇଛନ୍ତି ମଞ୍ଜୁ ନାନୀ ପୁଅ ମୃତ୍ୟୁଞ୍ଜୟ ଝିଅ ଯାଜ୍ଞସେନୀ ଲେଖିଛନ୍ତି ଆପଣଙ୍କୁ ନମସ୍କାର ଆପଣଙ୍କର ସମସ୍ତ ଷ୍ଟାଫ୍ମାନଙ୍କୁ ନମସ୍କାର ଜୟ ଜଗନ୍ନାଥ ଗୁଡ୍ ଆଫ୍ଟରନୁନ୍ ମଞ୍ଜୁ ନାନୀ ଆପଣଙ୍କୁ ମଧ୍ୟ ନମସ୍କାର ଶୁଭ ମଧ୍ୟାହ୍ନ ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା ଆପଣ ଆମକୁ ଅନେକ ସମୟରେ ଅନେକ ଏସ୍ଏମ୍ଏସ୍ ଦେଉଛନ୍ତି ଆପଣ ଆଜି ଅନୁରୋଧ କରିଛନ୍ତି ଜୟ ମା ମଙ୍ଗଳା କଥାଚିତ୍ରରେ ଭୁବନେଶ୍ୱରୀ ମିଶ୍ର ଗାଇଥିବା ଗୀତଟି ଶୁଣିବା ପାଇଁ ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି

କାର୍ଯ୍ୟକ୍ରମ ଶେଷରେ ଗୀତଟି ଶୁଣିବାକୁ ଅନୁରୋଧ ଆସିଛି। କାନ୍ତୁଲ ଆଠଗଡ଼ରୁ ପଠାଇଛନ୍ତି ମୁନି, ରାନୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଏବଂ ମାମାଲି। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଯାହାକୁ ରଖିବେ ଅନନ୍ତ କଥା ଚିତ୍ରରେ ଦେବାଶିଷ ମହାପାତ୍ର ଗୀତଟି ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

0: ଶ୍ରୋତା ବନ୍ଧୁ ନମସ୍କାର, ସ୍ୱାଗତ ଆପଣମାନଙ୍କୁ ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ। ଋତୁ ପରିବର୍ତ୍ତନ ସୃଷ୍ଟିର ନିୟମ। ଋତୁ ପରିବର୍ତ୍ତନ ସହିତ ବାୟୁମଣ୍ଡଳର ଉତ୍ତାପ, ଆର୍ଦ୍ରତା ସବୁକିଛିରେ ପରିବର୍ତ୍ତନ ଘଟିଥାଏ, ଯାହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଏବେ ତ ଗ୍ରୀଷ୍ମ ଋତୁ, ବାୟୁମଣ୍ଡଳର ଉତ୍ତାପ ଯଥେଷ୍ଟ ଅଧିକ ରହୁଛି, ଯାହାର ପ୍ରଭାବ ବୃକ୍ଷଲତା, ପଶୁପକ୍ଷୀ ସମସ୍ତଙ୍କ ଉପରେ ପଡ଼ୁଛି। ତେଣୁ ଏହି ସମୟରେ ସମସ୍ତଙ୍କର ଯତ୍ନ ନେବାର ଆବଶ୍ୟକତା ଯଥେଷ୍ଟ ରହିଛି। ତେବେ ଆସନ୍ତୁ ଏହି କ୍ରମରେ ଶୁଣିବା ଆଲୋଚନା, ଖରାଦିନେ ସ୍ୱାସ୍ଥ୍ୟର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ଦୀପକ ରଞ୍ଜନ ଦାସ, ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ସ୍ୱାଗତିକା ସ୍ୱାଇଁ।
1: ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
2: ନମସ୍କାର,
1: ଆମର ଆଜିର ବିଷୟ ରହିଛି ଖରାଦିନରେ ସ୍ୱାସ୍ଥ୍ୟର ଯତ୍ନ। ଏହି ସମ୍ପର୍କରେ ଆମ ଶ୍ରୋତାଙ୍କୁ ପ୍ରଥମେ ଟିକେ ଧାରଣା ଦିଅନ୍ତୁ।
2: ସାଧାରଣତଃ ଆମେ ଦେଖିଛେ 6 ପ୍ରକାର ଋତୁ, କିନ୍ତୁ ପାଶ୍ଚାତ୍ୟ ଦେଶମାନଙ୍କ ସଂସ୍ପର୍ଶରେ ଆସିଲା ପରେ ଆମେ ମୁଖ୍ୟ ଭାବେ ଦେଖୁଛୁ

0: ଯେ ଆମ ଭାରତରେ ଏବଂ ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ମୁଖ୍ୟତଃ ଚାରି ପ୍ରକାର ଋତୁ ସଂସ୍ପର୍ଶରେ ହିଁ ଆମେ ଆସୁଛୁ, ମାନେ ଖରାଦିନ, ବର୍ଷା ଦିନ ଆଉ ଶୀତ ଦିନ, ଏବଂ କିଛି ସମୟ ଯେଉଁଟାକୁ ଆମେ କହୁଛେ ବସନ୍ତ ଋତୁର ଅନୁଭୂତ ହେଉଛି। ତ ତା ଭିତରେ ଯଦି ଦେଖାଯାଏ ସବୁଠୁ ଜନସାଧାରଣଙ୍କୁ ବାହାରରେ ଘରୁ ବାହାରକୁ ଯାଇ କୌଣସି ପ୍ରକାର କାମ କରିବା ପାଇଁ ସବୁଠୁ ଯେଉଁଟା ଶରୀରରେ ଅଧିକ ଆଭ୍ୟନ୍ତରୀଣ ସ୍ତରରେ ପରିବର୍ତ୍ତନର ସମ୍ମୁଖୀନ ହେବାକୁ ପଡ଼େ ସେଟା ହେଉଛି ଗ୍ରୀଷ୍ମ ଋତୁ ବା ଖରାଦିନେ। ଏବଂ ସେହି ସମୟରେ ଯେଉଁମାନଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥାଏ ସେମାନେ ଅଧିକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି, ଏବଂ ସେହି ପରିପ୍ରେକ୍ଷୀରେ ହିଁ ଆଜିର ଏ ଆଲୋଚନାର ଯଥାର୍ଥତା ଆମେ ସାବ୍ୟସ୍ତ କରିପାରିବା।
1: ଆଜ୍ଞା, ଖରାଦିନର ସାଧାରଣତଃ ଆମ ଶରୀର ଉପରେ କି ପ୍ରକାର ପ୍ରଭାବ ପକାଇଥାଏ ବୋଲି ଆପଣ କହିବେ?
0: ଆମେ ଯଦି ଆମ ଓଡ଼ିଶା କଥା ବିଚାରକୁ ନେବା, ଖରାଦିନର ପ୍ରଭାବଟା ମୁଖ୍ୟତଃ ଭାବେ ଦୁଇ ପ୍ରକାରର ପ୍ରଭାବ ଦୃଷ୍ଟିରୁ ଆମକୁ ବିଚାର କରିବା ପାଇଁ ପଡ଼ିବ। ଗୋଟେ ହେଉଛି ଡ୍ରାଏ ହିଟ୍, ଆଉ ଗୋଟେ ହେଉଛି ମଏଷ୍ଟ ହିଟ୍। ଆମର ଉପକୂଳବର୍ତ୍ତୀ ଯେଉଁ ଜିଲ୍ଲାମାନଙ୍କରେ ରହିଛି ସେଠାରେ ଯେତେବେଳେ ବାହାର ବାୟୁମଣ୍ଡଳ ତାପମାତ୍ରା ଅତ୍ୟଧିକ ଭାବେ ବୃଦ୍ଧି ପାଏ, ଯେମିତି 40 ଡିଗ୍ରୀ 42 ଡିଗ୍ରୀ 44 ଡିଗ୍ରୀ, ଏବେ ତ କ୍ରମେ କ୍ରମେ ବାହାରର ବାୟୁମଣ୍ଡଳ ତାପମାତ୍ରା ବର୍ଷକୁ ବର୍ଷ ବଢ଼ି ବଢ଼ି ଚାଲିଛି, ସେ ସମୟରେ ଆମେ ଦେଖୁ ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ଦେହରୁ ଗମ ଗମ ହୋଇ ଝାଳ ବୋହିଯାଉଛି ଏବଂ ଆପଣଙ୍କୁ ଅସ୍ୱାଭାବିକ ଲାଗୁଛି, ଏଇଟାକୁ ଆମେ ମଏଷ୍ଟ ହିଟ୍ କହୁ। କିନ୍ତୁ ପଶ୍ଚିମ ଓଡ଼ିଶାରେ ଯେଉଁମାନେ ମୁଖ୍ୟତଃ ପାହାଡ଼ିଆ ଅଞ୍ଚଳରେ ରହୁଛନ୍ତି, ସେଠି ଯଦି ବାହାରର ବାୟୁମଣ୍ଡଳର ତାପମାତ୍ରା 44 ଡିଗ୍ରୀ 45 ଡିଗ୍ରୀ 46 ଡିଗ୍ରୀ ହେଲେ ମଧ୍ୟ ଆପଣଙ୍କ ଶରୀରରୁ ଝାଳ ବାହାରେ ନାହିଁ, କାହିଁକିନା ସେଠି ବାହାରର ବାୟୁମଣ୍ଡଳର ଆର୍ଦ୍ରତା ବହୁତ କମ୍। ଏବଂ ସେଥିରେ କ'ଣ ହୁଏ ନା ସେ ଡ୍ରାଏ ହିଟ୍ରେ ଆପଣଙ୍କ ବାହାରର ଚମ ଗୁଡ଼ାକ ପୋଡ଼ି ହେଇଗଲା ବା ସେକି ହେଇଗଲା ଭଳିଆ ଲାଗେ। ତ ଏ ଦୁଇଟା ଭିତରେ ଫରକ ଆମକୁ ଜାଣିବା ପାଇଁ ପଡ଼ିବ। ସାଧାରଣରେ ଆମେ ଜାଣୁ ଯେତେବେଳେ ଆପଣ ଖରାଦିନେ ବାହାରକୁ ଯାଉଛନ୍ତି ଆପଣଙ୍କ ଦେହରୁ ଜଳୀୟ ଅଂଶ ସେଟା ସ୍ୱେଦ ବା ଆମର ଝାଳ ଆକାରରେ ନିର୍ଗତ ହେଉଛି, ତେଣୁ ଲୋକ ଜାଣିପାରୁଛି ଯେ ମୋ ଦେହରୁ ଝାଳ ବା ଜଳୀୟ ଅଂଶ ବାହାରିଗଲା, ଏବଂ ସେଥିପାଇଁ ସେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣି ଆଗରୁ ଯେତିକି ପରିମାଣରେ ପାଣି ପିଉଥିଲା ସେ ଅଧିକ ପରିମାଣରେ ପାଣି ପିଇବ। କିନ୍ତୁ ଆମେ ଦେଖିଲେ ଯୋଉଠି ଏଟା ଡ୍ରାଏ ହିଟ୍ ରହିଛି ସେଠି ଲୋକ ନିଜେ ସ୍ପଷ୍ଟ ଭାବେ ଜାଣିପାରିବ ନାହିଁ ଯେ ତା ଦେହରୁ କେତେ ପରିମାଣରେ ଜଳୀୟ ଅଂଶ ବାହାରିଲା। ତ ସେଠାରେ କ'ଣ ହୁଏ, ଯୋଉମାନେ ସେଇ ଅଞ୍ଚଳରେ ଜନ୍ମ ହୋଇଛନ୍ତି ଏବଂ ଦୀର୍ଘ ଦିନ ଧରି ସେ ଅଞ୍ଚଳରେ ବଢ଼ି ଆସିଛନ୍ତି ସେମାନେ ସେହି ପ୍ରକାର ତାପମାତ୍ରା ସହିତ କିଭଳି ଭାବରେ ନିଜର ଖାଦ୍ୟପେୟକୁ ଖାପ ଖୁଆଇକି ଚଳିବାର ଆବଶ୍ୟକତା ରହିଛି ସେ ସହିତ ଅଭ୍ୟସ୍ତ। କିନ୍ତୁ ଯୋଉମାନେ ସେ ଅଞ୍ଚଳର ଲୋକ ନୁହନ୍ତି ସେମାନେ ଯେତେବେଳେ କୌଣସି କାର୍ଯ୍ୟବଶତଃ ହଉ କିମ୍ବା ଚାକିରି ହଉ କିମ୍ବା ଅନ୍ୟ କୌଣସି କାରଣ ହଉ ଯାଆନ୍ତି, ସେମାନେ ଅନୁଭବ କରିପାରନ୍ତି ନାହିଁ ଯେ ସେମାନେ ଭାବନ୍ତି ଦେହରୁ ତ ଝାଳ ବୋହୁନି ତେଣୁ ମୋର ହୁଏତ ପାଣି ଅଧିକା ପିଇବାର ଆବଶ୍ୟକତା ପଡ଼ି ନ ପାରେ, ଏବଂ ସେଥିରେ ଦେହରୁ ଆମର ଯୋଉ ଡିହାଇଡ୍ରେସନ ବା ଜଳୀୟ ଅଂଶ କମିଯାଇକି ଯୋଉ ପ୍ରକାରର ସବୁ ଅସ୍ୱାଭାବିକ ଲକ୍ଷଣ ଗୁଡ଼ିକ ପ୍ରକାଶ ପାଏ ସେଗୁଡ଼ିକ ଅଧିକା ହେବାର ସମ୍ଭାବନା ରହିଥାଏ। ତ ସେ ଲକ୍ଷଣ ଗୁଡ଼ିକ କ'ଣ ମୁଖ୍ୟତଃ ହେଉଛି, ଆପଣଙ୍କୁ କୌଣସି କାମ କରିବା ପାଇଁ ମାନସିକ ଧୈର୍ଯ୍ୟଚ୍ୟୁତି, ତାମାନେ ଆପଣ ଅଳ୍ପ କିଛି କାମ କଲେ ଆପଣଙ୍କୁ ବିରକ୍ତ ଲାଗିବ ଏବଂ କୌଣସି କାମରେ ଦୀର୍ଘ ସମୟ ଧରି ଆପଣ ମେଣ୍ଟାଲ କନସେନ୍ଟ୍ରେସନର ସହିତ କାମ କରିପାରିବେ ନାହିଁ। ଏଇଟା ହେଉଛି ବହୁତ ଆର୍ଲି ସିମ୍ପଟମ୍ ବା ପ୍ରାରମ୍ଭିକ ଅବସ୍ଥାରେ ଏଭଳିଆ ଲକ୍ଷଣ ହୁଏ। ପରବର୍ତ୍ତୀ ସମୟରେ ଯୋଉଟା ଗୁରୁତର ସିମ୍ପଟମ୍ ସେଟା ହେଉଛି ଧରନ୍ତୁ ମୁଣ୍ଡ ବୁଲେଇ ଦେବା, କୌଣସି ଲୋକ ପଡ଼ିଯାଇପାରନ୍ତି ଏବଂ ବାନ୍ତି ହେଇପାରେ, କୌଣସି ପ୍ରକାର ଖାଦ୍ୟ ଖାଇବା ପାଇଁ ଆଗ୍ରହ କମିଯାଇପାରେ ଏବଂ ଆମର ମାଂସପେଶୀ ଗୁଡ଼ିକରେ ଯୋଉ କାଲୁଆ ପଶିଯାଏ ବା ଯାହାକୁ ଆମେ ମସଲ କ୍ରାମ୍ପସ୍ ବୋଲି କହୁ ସେଗୁଡ଼ିକ ହେଇପାରେ, ଅଣ୍ଟା ବିନ୍ଧିପାରେ, ଏସବୁ ଅନେକ ଗୁଡ଼ିଏ ଲକ୍ଷଣ ପ୍ରକାଶ ପାଇପାରେ ଯୋଉଗୁଡ଼ିକର କି ମୁଖ୍ୟ କାରଣ ହେଉଛି ଆମ ଶରୀରରେ ଜଳୀୟ ଅଂଶ ଏବଂ ଲବଣ ଅଂଶ କମିଯାଏ, ଯୋଉଟାକି କେବଳ ଖରାଦିନେ ହିଁ ଅଧିକ ପରିମାଣରେ
1: ଦେଖିବାକୁ ମିଳେ। ଆଜ୍ଞା, ସନ୍ଷ୍ଟ୍ରୋକ୍ ବା ଅଂଶୁଘାତ ଏଇଟା ଗୋଟେ ଆମେ ସାଧାରଣତଃ ଖରାଦିନରେ ଅଧିକରୁ ଅଧିକ ଦେଖିବାକୁ ପାଇଥାଉ, ଏହାର ଲକ୍ଷଣ ଆଉ ତାର ନିରାକରଣ ସମ୍ପର୍କରେ ଟିକେ ଆମକୁ ଧାରଣା ଦିଅନ୍ତୁ।
0: ପ୍ରତ୍ୟେକ ଲୋକ ଏଇ ଯୋଉ ଆପଣ କହିଲେ ଅଂଶୁଘାତ, ଏହା ବିଷୟରେ ଗୋଟେ ତାଙ୍କର ସମ୍ପୂର୍ଣ୍ଣ ସଚେତନ ରହିବା ନିହାତି ଜରୁରୀ, କାହିଁକିନା ଆମେ ଜାଣିଛେ যে আগরু যেতবে লোক মানে সম্পূর্ণ ভাবে সচেতন নথিলে অনেক লোক অংশুঘাতের মৃত্যুবরণ করুথিলে কিন্তু সময়ক্রমে সরকার মধ্যে বহুত পদক্ষেপ নেইছন্তি তা ছড়া আমার প্রিন্ট মিডিয়া ইলেকট্রোনিক মিডিয়া বা অডিও ভিজুয়াল মিডিয়া সমস্তে এ দিগরে বহুত গোটে প্রচেষ্টা করিবা ফলরে লোক

0: ମାନଙ୍କ ଭିତରେ ସଚେତନତାର ସ୍ତର ନିଶ୍ଚିତ ଭାବେ ବୃଦ୍ଧି ପାଇଛି। ତଥାପି କେତେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି ଯେଉଁଟାକି ଲୋକମାନଙ୍କ ଭିତରେ ଠିକ୍ ଭାବରେ ଆମେ ପହଞ୍ଚାଇ ପାରିନାହୁଁ ତଥ୍ୟଗୁଡ଼ିକ, ସେଥିରୁ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମୁଁ କହିବା ପାଇଁ ଚାହିଁବି। ଅଂଶୁଘାତ ହେବାର ସମ୍ଭାବନା ଯେଉଁ ବଢ଼ିଯାଏ ସେଇଟା ଆମର ବାହାର ବାୟୁମଣ୍ଡଳର ତାପମାତ୍ରା ସହିତ ସମ୍ପୂର୍ଣ୍ଣ ଭାବେ ସେଇଟା ସମ୍ପର୍କିତ। ଅନେକ ସମୟରେ ଲୋକମାନେ ଭାବନ୍ତି ଯେ ମୁଁ ତ ଘରୁ ବାହାରକୁ ଯାଇନି, ବାହାରେ ତାପମାତ୍ରା 45 ଡିଗ୍ରୀ ଥାଇପାରେ କିନ୍ତୁ ମୁଁ ଘରେ ଅଛି, ତେଣୁ ମୋତେ ଅଂଶୁଘାତ ହେବାର ସମ୍ଭାବନା ନାହିଁ। ତ ଏଇଟା ଗୋଟେ ଭ୍ରାନ୍ତ ଧାରଣା। କାହିଁକି ନା ଯେତେବେଳେ ଆମର ବାହାରର ବାୟୁମଣ୍ଡଳ ତାପମାତ୍ରା ବଢ଼ିଯାଏ ତା ସହିତ ତାଳ ଦେଇ ଆମର ଘର ଭିତରର ତାପମାତ୍ରା ମଧ୍ୟ ବୃଦ୍ଧି ପାଏ, ଯଦି ଆମର ଘରଟି ମାନେ ବାତାନୁକୂଳ ନିୟନ୍ତ୍ରିତ ହୋଇନଥାଏ ବା ଏସି ଯଦି ଲାଗିନଥାଏ ତାହେଲେ ଆମ ଘର ଭିତରର ତାପମାତ୍ରା ମଧ୍ୟ ବୃଦ୍ଧି ପାଏ। ତ ଯୋଉଟା ତାର ସବୁଠୁ ବଡ଼ କୁପ୍ରଭାବ ସେଟା ହେଉଛି ଆମ ଶରୀରରୁ ଜଳୀୟ ଅଂଶ ଆଉ ଲବଣ ଅଂଶ ସ୍ୱେଦ ବା ଝାଳ ଆକାରରେ ବାହାରି ସେଇଟା ଆମ ଶରୀର ଭିତରେ ଜଳୀୟ ଅଂଶ ଆଉ ଲବଣ ଅଂଶକୁ ହ୍ରାସ କରେ। ଯଦି ଆମେ ପଙ୍ଖା ପାଖରେ ବସି ରହିଥାଉ ତାହେଲେ ହୁଏତ ସେଇ ଯୋଉ ଆମର ଦେହରୁ ଝାଳ ବାହାରିବାକୁ ଆମେ ଅନୁଭବ କରିପାରୁ ନାହୁଁ, କିନ୍ତୁ ଆବଶ୍ୟକତାଠୁ ଅଧିକା ପରିମାଣରେ ଆମ ଶରୀରରୁ ଝାଳ ବାହାରୁଛି ଏବଂ ଯାହାଫଳରେ ଆମର ଲବଣ ଅଂଶ ଆଉ ଜଳୀୟ ଅଂଶର ହ୍ରାସ ପାଉଛି ବୋଲି ଆମର ଗୋଟେ ମାନସିକ ସଚେତନତା ଆବଶ୍ୟକ। ଯଦି ଆମେ ମାନସିକ ସଚେତନ ହେବୁ ତାହେଲେ ଆମେ ମଝିରେ ମଝିରେ କ'ଣ କରିବୁ ନା ଅଧିକା ପରିମାଣର ପାଣି ନିୟମିତ ଭାବେ ପାଣି ହଉ ବା ପାଣି ସହିତ ଲେମ୍ବୁ ଲୁଣ ଚିନି ଯୋଉଟା ଆମେ କହୁଛୁ ସେଇଟା ପିଇବୁ, ଯାହାଫଳରେ କି ଆମକୁ ସେଭଳିଆ ଗୋଟେ ଅବସ୍ଥା ଆସିବାର ପରିସ୍ଥିତି ଉପୁଜିବ ନାହିଁ ଯେତେବେଳେ କି ଗୋଟେ କ୍ରିଟିକାଲ ସ୍ତରରେ ଆମର ଲବଣ ଜଳୀୟ ଅଂଶ କମିଯିବ। ଯେତେବେଳେ କମିଯିବ ସେତେବେଳେ ସେଟା ଅଂଶୁଘାତ ହେଇକି ପ୍ରକାଶ ପାଇବ। ସେଟା ଆପଣ ଘର ଭିତରେ ଥାଇକି ମଧ୍ୟ ହେଇପାରେ ଏବଂ ସାଧାରଣରେ ଲୋକମାନେ ଯେତେବେଳେ ବାହାରେ ଚଲାବୁଲା କରୁଥାନ୍ତି ବା କାମ କରୁଥାନ୍ତି ସେମାନେ ପଡ଼ିଯାନ୍ତି, ସମସ୍ତେ ଜାଣନ୍ତି ଯେ ହଉ ତାର ହିଟ୍ ଷ୍ଟ୍ରୋକ୍ ହେଇଗଲା, କିନ୍ତୁ ଘର ଭିତରେ ଥିବା ଅବସ୍ଥାରେ ମଧ୍ୟ ସେଭଳି ପରିସ୍ଥିତି ଉପୁଜିପାରେ। ଆଉ ଯୋଉଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଜାଣିବା କଥା ଯେ ଅଂଶୁଘାତକୁ ଯୋଉଭଳିଆ ଭାବରେ ଲୋକମାନଙ୍କ ପାଖରେ ଚିତ୍ରିତ କରାଯାଇଛି ସେଇଟା ବାସ୍ତବିକ ଭାବେ ସବୁ ଅଂଶୁଘାତ ରୋଗୀଙ୍କର ସେଇଭଳିଆ ଗୁରୁତର ଲକ୍ଷଣ ପ୍ରକାଶ ପାଏ ନାହିଁ। ଅଂଶୁଘାତଟା ଗୋଟେ ସ୍ପେକ୍ଟ୍ରମ ଅଫ୍ ଡିଜର୍ଡର ବୋଲି ଆମର କୁହାଯାଏ। ସ୍ପେକ୍ଟ୍ରମ ଅଫ୍ ଡିଜର୍ଡର ମାନେ କେତେ ଲୋକଙ୍କର ଅଂଶୁଘାତଟା କମ୍ ଗୁରୁତର ଭାବରେ ପରିଲକ୍ଷିତ ହୋଇପାରେ, କେତେ ଜଣଙ୍କର ଅତି ଗୁରୁତର ଭାବେ ପରିଲକ୍ଷିତ ହୋଇପାରେ। ଯେଉଁମାନଙ୍କର ଅତି ଗୁରୁତର ଭାବେ ପରିଲକ୍ଷିତ ହୋଇପାରେ ସେମାନେ ଚେତା ବୁଡ଼ି ଯାଇପାରେ, କୋଉଠି ଯାଉଥିଲେ ବାହାରେ ପଡ଼ିଯାଇପାରନ୍ତି, ସେମାନଙ୍କୁ ବାତ ହୋଇପାରେ, ସେମାନଙ୍କ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ପରିଲକ୍ଷିତ ହୋଇପାରେ, ଅନେକ ଗୁଡ଼ିଏ ତାର ସମସ୍ୟା ଅଛି। ସେଗୁଡ଼ା ହେଉଛି ଅତି ଗୁରୁତର ଏବଂ ଆମେ ସମସ୍ତେ ଭାବିବା କଥା ନୁହେଁ ଯେ ଯାହାର ହିଟ୍ ଷ୍ଟ୍ରୋକ୍ ହେଲା ସେ ସେଇଭଳିଆ ଆକାରରେ ଆମ ସାମ୍ନାରେ ଦେଖାଯିବ। ତ ବାସ୍ତବିକ ଭାବେ ତାର ଆଉ ଗୋଟେ ଟର୍ମ ଅଛି ଯୋଉଟାକି ଆମ ମେଡିକାଲ ସାଇନ୍ସରେ ତାକୁ ହିଟ୍ ଏକ୍ଜସନ୍ ବୋଲି କୁହାଯାଏ। ତ ହିଟ୍ ଏକ୍ଜସନ୍ ବି ସେ ହିଟ୍ ଷ୍ଟ୍ରୋକ୍ର ଗୋଟେ କମ୍ ସିରିୟସ୍ ମାନିଫେଷ୍ଟେସନ୍, ଯୋଉଥିରେ କି ଯୋଉ ବିଷୟ ଗୁଡାକ ଆମେ ଆଗରୁ ଆଲୋଚନା କରିଛେ ଯେମିତି ଆପଣଙ୍କୁ କୌଣସି କାମରେ ଫୋକସ୍ ରହିବ ନାହିଁ, ଖାଦ୍ୟ ଖାଇବା ପାଇଁ ଆଗ୍ରହ ହେବନି, ବାନ୍ତି ଲାଗିବ, ମୁଣ୍ଡ ବୁଲେଇ ଦେଲା ଭଳିଆ ଲାଗିବ, ଏସବୁ ଗୁଡ଼ିକ ମଧ୍ୟ ହିଟ୍ ଷ୍ଟ୍ରୋକ୍ର ଗୋଟେ ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ତ ଏଥିପ୍ରତି ଯଦି ଆମେ ସଚେତନ ରହିବା ତାହେଲେ ଆମେ ଲକ୍ଷ୍ୟ କରିବା ଯେ ଆମ ଶରୀରରେ ଏଇ ଯୋଉ ଜଳୀୟ ଅଂଶ ବା ଲବଣ ଅଂଶ କମିଯାଇଛି କି। ତ ସେଥିପାଇଁ ପ୍ରତ୍ୟେକ ଲୋକ ଏ ବିଷୟରେ ଗୋଟେ ସଚେତନତା ରଖିବାର ନିହାତି ଆବଶ୍ୟକ ରହିଛି।
1: ଏ ଯୋଉ ସଚେତନତା କଥା କହିଲେ, ଯେମିତି ଏ ଗୋଟେ ନୂଆ କଥା ଆମେ ଭାବୁଛୁ ଯେ ଅନେକଙ୍କ ନଜରରେ ନଥିବ ବା ସେମାନେ ଜାଣିନଥିବେ ଯେ ଘରେ ରହିକି ବି ଜଣଙ୍କୁ ହିଟ୍ ଷ୍ଟ୍ରୋକ୍ ହେଇପାରେ, ତେବେ ଏ ଯୋଉ ଘରେ ରହିକିରି ଆମକୁ କେମିତି ସନ୍ଷ୍ଟ୍ରୋକ୍ ନ ହବ ସେଥିପାଇଁ ଆମେ କ'ଣ ସତର୍କତା ଅବଲମ୍ବନ କରିବା ଦରକାର?
0: ଆମେ ଦେଖୁଛେ ଯେ ଲୋକମାନଙ୍କୁ ଅଂଶୁଘାତରୁ ନିବର୍ତ୍ତିବା ପାଇଁ ଯୋଉ ଯୋଉ ଗୁଡ଼ିକ ସାଧାରଣରେ ଲୋକମାନଙ୍କୁ ଇନ୍ଫର୍ମେସନ୍ ଦିଆଯାଇଛି ଯେ ଆପଣ ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି ଛତା ନିଅନ୍ତୁ, ସାଙ୍ଗରେ ପାଣି ବୋତଲ ନିଅନ୍ତୁ, ମୁଣ୍ଡରେ ଓଦା କପଡ଼ା ଦିଅନ୍ତୁ, ଏ ସବୁ ଯୋଉ ଉପଦେଶ ଗୁଡ଼ିକ ଦିଆହେଇଛି ମୁଖ୍ୟତଃ ଲୋକମାନେ ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି ସେଇ ପରିପ୍ରେକ୍ଷୀରେ ଏଗୁଡ଼ିକ ପ୍ରଯୁଜ୍ୟ। କିନ୍ତୁ ଲୋକମାନେ ତା ଫଳରେ ଭାବନ୍ତି ଯଦି ବହୁତ ଗରମ ହେଲା ଏବଂ ମୁଁ ଘରେ ଅଛି ଏବଂ ମୋ ଘରେ ଏସି ଲାଗିନି ତାହେଲେ ବି ବୋଧେ ଏସବୁ ଗୁଡିକ ପ୍ରଯୁଜ୍ୟ ନା। ଯଦି ଆପଣ ଏସି ରୁମ୍ ରେ ରହୁ

0: ଥାନ୍ତି, ନନ୍ ଏସି ଯେକୌଣସି ପରିସ୍ଥିତିରେ ମଧ୍ୟ ରହୁଛନ୍ତି, ଏବଂ ଆପଣ ଯଦି ଜାଣିଛନ୍ତି ଯେ ବାହାରର ବାୟୁମଣ୍ଡଳ ତାପମାତ୍ରା 40 ଡିଗ୍ରୀରୁ ଅଧିକା, ତାହେଲେ ଆପଣଙ୍କର ନିଜ ଭିତରେ ଗୋଟେ ସଚେତନତା ରହିବା ଦରକାର ଯେ ମୋତେ ମଧ୍ୟ ହିଟ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା ଅଛି, ଏବଂ ହିଟ୍ ଷ୍ଟ୍ରୋକ୍ ହେବାର ସମ୍ଭାବନାକୁ ଦୂରେଇ ରଖିବା ପାଇଁ ଅତି ସହଜ ତଥା ସରଳ ଉପାୟ ହେଉଛି, ଯେତେବେଳେ ବାହାର ବାୟୁମଣ୍ଡଳ ତାପମାତ୍ରା 40 ଡିଗ୍ରୀରୁ ଅଧିକା ହୋଇଯାଉଛି, ଆପଣ ନିଜ ଘରେ ଯୋଉ ପାଣି ବୋତଲ ରଖିଛନ୍ତି ତା ଦେହରେ କିଛି ଲୁଣ, ଅଳ୍ପ କିଛି ଯୋଉ ଟେବୁଲ ସଲ୍ଟ ଗୋଳେଇକରି ତାକୁ ରଖନ୍ତୁ, ଏବଂ ମଝିରେ ମଝିରେ ଆପଣ ତାକୁ ପିଅନ୍ତୁ। ଆପଣଙ୍କୁ ଶୋଷ ଲାଗୁ କିମ୍ବା ନ ଲାଗୁ, ଖାଲି ପାଣିରେ ଲୁଣ ପକେଇକରି ପିଇବା ହୁଏତ ପାଟିକୁ ସୁସ୍ୱାଦୁ ଲାଗି ନପାରେ, ସେଥିପାଇଁ ଆମର ଯୋଉ ଟ୍ରାଡିସନାଲ ନଲେଜ ଅଛି ସେଥିରେ ଆମେ କହୁଛୁ ଯେ ଲେମ୍ବୁ ଲୁଣ ଟିକେ ପକେଇଲେ ପାଟିକୁ ସ୍ୱାଦୁ ଲାଗିପାରେ। ତା ଛଡ଼ା ଆମର ଅନ୍ୟ ଜାଗାରେ ଯୋଉ ଆମେ ଦକ୍ଷିଣ ଭାରତରେ ଦେଖିଛୁ ଯୋଉଟା ଟ୍ରପିକ ବା ବିଷୁବରେଖାର ବହୁତ ନିକଟବର୍ତ୍ତୀ, ସେ ଜାଗାରେ ଲୋକମାନଙ୍କର ଟ୍ରାଡିସନାଲ ରହିଛି ଯେ ସେମାନେ ସାଉଥରେ ଯୋଉ ସାଧାରଣ ଲୋକମାନେ ଦହି, ଯାହାକୁ ଆମେ ଘୋଳ ଦହି ପାଣି ବୋଲି କହୁ, ତାକୁ ଦେଖିବେ। ତା ଦେହରେ ମୁଖ୍ୟତଃ ଆପଣଙ୍କର ଜଳୀୟ ଅଂଶ ଏବଂ ତା ଦେହରେ ଟିକେ ଲୁଣ ମିଶିଥାଏ, ତେଣୁ ଲବଣ ଅଂଶ ରହିଥାଏ। ଲୋକମାନେ ଏମିତି ଆମର ସଂସ୍କୃତିଗତ ଅଭ୍ୟାସ ହେତୁ ସେଟାକୁ ପିଇଥାନ୍ତି, କିନ୍ତୁ ତା ମାଧ୍ୟମରେ ସେମାନେ ଏଇ ଯୋଉ ଅଂଶୁଘାତ ହେବାର ଯୋଉ ସମ୍ଭାବନାକୁ ଦୂର କରିପାରନ୍ତି।
1: ତେଣୁ ଆମେ କହିପାରିବା ଯେ ମୋଟାମୋଟି ଭାବରେ ଯଦି ବି ଆପଣ ଘରେ ରହୁଛନ୍ତି ଆଉ ସନ୍ଷ୍ଟ୍ରୋକ୍ ବା ହିଟ୍ ଷ୍ଟ୍ରୋକ୍ ଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି, ସବୁବେଳେ ନିଜକୁ ହାଇଡ୍ରେଟେଡ୍ କରି ରଖିବା ଦରକାର ବା ପାଣି ଯଥେଷ୍ଟ ମାତ୍ରାରେ,
0: ପାଣି ହଉ ବା କୌଣସି ତରଳ ପଦାର୍ଥ ଯଦି ଆପଣ ପିଇବା ପାଇଁ ପାଉଛନ୍ତି, ଯେମିତି ଯଦି ଆପଣଙ୍କ ଘରେ ପଇଡ଼ ନଡ଼ିଆ ଗଛ ଅଛି ଆପଣ ପଇଡ଼ ପାଣି ପିଉଛନ୍ତି, ତରଭୁଜ ଯଦି ଖାଉଛନ୍ତି ବା କୌଣସି ଫଳରସ ଖାଉଛନ୍ତି, କୌଣସି ପ୍ରକାର ତରଳ ଜିନିଷ ଆଉ କିଛି ଲବଣ ଅଂଶ ଯଦି ପିଉଛନ୍ତି, ତାହେଲେ ଆପଣ ଡିହାଇଡ୍ରେସନର ଯୋଉ ରିସ୍କଟାକୁ ଆପଣ
1: ଦୂର କରିପାରିବା। ଆଜ୍ଞା, ଆଉ ଗୋଟେ କଥା ଡାକ୍ତର ବାବୁ, ଆମେ ଯେମିତି ଦେଖୁଛୁ ଆଜିକାଲି ପ୍ରତି ଘରେ ଉଚ୍ଚ ରକ୍ତଚାପ, ମଧୁମେହ ପରି ସ୍ୱାସ୍ଥ୍ୟ ସମସ୍ୟା କ୍ରମେ ବହୁଳ ଭାବରେ ବୃଦ୍ଧି ପାଇଛି, ଏଇ ଯୋଉ ଉଚ୍ଚ ରକ୍ତଚାପ ସମସ୍ୟା ଭୋଗୁଥିବା ବ୍ୟକ୍ତିମାନେ କେମିତି ଏଇ ଖରା ଦିନରେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ?
0: ଉଚ୍ଚ ରକ୍ତଚାପ ରୋଗୀମାନଙ୍କୁ ସାଧାରଣ ଭାବେ ଆମର ଯୋଉ ପ୍ରଥମ ଉପଦେଶ ରହିଥାଏ ସେଟା ହେଉଛି ଯେ ଲୁଣ ସେମାନେ କମ୍ ଖାଇବା ପାଇଁ ତାଙ୍କୁ ଆଡଭାଇସ୍ ଦିଆଯାଇଥାଏ। କିନ୍ତୁ ସବୁ ଉଚ୍ଚ ରକ୍ତଚାପ ରୋଗୀମାନେ ଗୋଟେ ଘର ଭିତରେ ଯେ କାମ କରିବାର ସୁଯୋଗ ମିଳିବ ତାଙ୍କୁ ସେଟା ତ ସମ୍ଭବ ନୁହେଁ। ତାଙ୍କ ଭିତରୁ ଅନେକ ଲୋକ ଆଉଟଡୋର ଆକ୍ଟିଭିଟି କରିପାରିଥାନ୍ତି ଏବଂ ନିଜର ଜୀବିକା ଉପାର୍ଜନ କରିବା ପାଇଁ ସେମାନେ କରିବା ପାଇଁ ବାଧ୍ୟ, ଏବଂ ସେମାନଙ୍କ ପାଇଁ ଖରାଦିନେ ସାଧାରଣ ଭାବେ ଆମେ ସେ ଯୋଉ ସଲ୍ଟ ରେଷ୍ଟ୍ରିକ୍ସନ୍ ବା କମ୍ ପରିମାଣରେ ଲୁଣ ଖାଇବା ବା ସମ୍ପୂର୍ଣ୍ଣ ଭାବେ ଅଲଣା ଖାଦ୍ୟ ଖାଇବାର ଯୋଉ ଉପଦେଶଟା ରହିଥାଏ ତାକୁ ଆମେ ଅସ୍ଥାୟୀ ଭାବେ ଲାଗୁ ନ କରିବା ପାଇଁ ଉପଦେଶ ଦଉ। ଏବଂ ଯଦିଓ ସେମାନେ ଅଧିକା ପରିମାଣରେ ଲୁଣ ନ ଖାଇପାରନ୍ତି, କିନ୍ତୁ କିଛି ଆବଶ୍ୟକ ପରିମାଣର ଲୁଣ ପାଣି ସହିତ ନିୟମିତ ଭାବେ ସେମାନେ ଯଦି ବାହାରେ ତାଙ୍କର ଜୀବିକା ଉପାର୍ଜନ କରିବା ପାଇଁ ଖରାରେ ଯାଉଛନ୍ତି, ସେମାନେ ନିଶ୍ଚିତ ଭାବେ ସେଟାକୁ ସାଙ୍ଗରେ ନେବେ ଏବଂ ସମୟ ସମୟ ଭିତରେ ସେଟାକୁ ପିଇବେ। ତା ଛଡ଼ା ଆଉ ଯୋଉ ସାଧାରଣରେ ଆମେ ସତର୍କତା ଦେଇଛୁ, ଯେମିତି ଖରାରେ ଗଲେ ଆପଣ ମୁଣ୍ଡ ବା ଶରୀର ଅଂଶକୁ ଠିକ୍ ଭାବରେ କପଡ଼ାରେ ଗୋଡ଼େଇକି ରଖନ୍ତୁ, ଓଦା କପଡ଼ା ମୁଣ୍ଡରେ ଦିଅନ୍ତୁ, ଯଦି ଖରାରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିବା ପାଇଁ ଆପଣ ଆବଶ୍ୟକତା ହେଉଛି ଛତାଟିଏ ନେଇଥାନ୍ତୁ, ଏସବୁ ଯୋଉ ଉପଦେଶ ଦିଆହେଉଛି ସେସବୁ ଉପଦେଶ ମଧ୍ୟ ତାଙ୍କ ପାଇଁ ପ୍ରଯୁଜ୍ୟ। ତା ଛଡ଼ା ଯୋଉଟା ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କ ପାଇଁ ଆମେ ଆପ୍ଲିକେବୁଲ ବୋଲି କହିବୁ ସେଟା ହେଉଛି ଅନ୍ୟ ସମୟରେ, ଧରନ୍ତୁ ଶୀତ ଦିନ ହେଲା, ବର୍ଷା ଦିନ ହେଲା, ତାଙ୍କୁ ସଲ୍ଟ ରେଷ୍ଟ୍ରିକ୍ସନ୍ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ତାଙ୍କର ଆଡଭାଇସ୍ ଥାଏ, ସେଇ ଆଡଭାଇସ୍ଟା ଖରାଦିନ ପାଇଁ ସାମୟିକ ଭାବେ ଜାଣିବେ ଯେ ସେମାନେ ଏଇଟା ଲାଗୁ ନୁହେଁ।
1: ଆଜ୍ଞା, ମଧୁମେହ ରୋଗୀଙ୍କ ପାଇଁ,
0: ମଧୁମେହ ରୋଗୀଙ୍କ ପାଇଁ ଜାଣିବାର ଆବଶ୍ୟକତା କ'ଣ ରହିଛି ଯେ ଯଦି ଆପଣ ଖରାରେ ବହୁତ ସମୟ ଧରି କୌଣସି କାମରେ ରହିଲେ ସେଇ ଯୋଉ ବାହାରର ତାପମାତ୍ରା ଆଉ ଆମ ଶରୀରରେ ଯୋଉ ଡିହାଇଡ୍ରେସନର ପ୍ରଭାବଟା ସେଟା ଗୋଟେ ଷ୍ଟ୍ରେସ୍ ଫ୍ୟାକ୍ଟର ଭଳି କାମ କରେ। ଯେତେବେଳେ ସେଟା ଷ୍ଟ୍ରେସ୍ ଫ୍ୟାକ୍ଟର ଭଳି କାମ କରେ ଆମର ଆଣ୍ଟି ଇନ୍ସୁଲିନ୍ ହରମୋନ୍ସ ଗୁଡ଼ିକ ଅଧିକ ପରିମାଣରେ କ୍ଷରଣ ହୁଏ, ତା ମାନେ ଆମ ଶରୀରରେ କର୍ଟିସୋଲ ଗୋଟେ ହରମୋନ୍ ଅଛି, ସେ ହରମୋନର କ୍ଷରଣଟା ଅଧିକା ହୁଏ। ତାର କାମ ହେଉଛି ଆମର ରକ୍ତରେ ବ୍ଲଡ୍ ଗ୍ଲୁକୋଜ୍ ବା ଶର୍କରାର ମାତ୍ରାକୁ ବଢ଼େଇବା। ତେଣୁ ଅନେକ ସମୟରେ ଦେଖାଯାଇଥାଏ ଯୋଉ ମଧୁମେହ ରୋଗୀମାନେ

0: ଆଗରୁ ଔଷଧ ଖାଇକରି ତାଙ୍କର ରକ୍ତ ଶର୍କରା ନିୟନ୍ତ୍ରିତ ଭାବରେ ଥାଏ। ସେମାନେ ଖରାଦିନେ ଯଦି ବାହାରେ ଖରାରେ ବେଶୀ କାମଦାମ କଲେ କିମ୍ବା କୌଣସି ଜାଗାକୁ ଦୂର ଜାଗାକୁ ଗଲେ ବେଶୀ ଖରାରେ ଏକ୍ସପୋଜ୍ ହେଲେ ହଠାତ୍ ଦେଖାଯାଏ ଯେ ସେମାନଙ୍କର ରକ୍ତ ଶର୍କରାର ମାତ୍ରାଟା ବୃଦ୍ଧି ପାଇଥାଏ। ତେଣୁ ଯଦି ଆପଣ ମଧୁମେହ ରୋଗୀ ଏବଂ ଆପଣଙ୍କ ରକ୍ତ ଶର୍କରା ଭଲ ଭାବେ ନିୟନ୍ତ୍ରିତ ଥିଲା, ଏବେ ଯଦି ଆପଣଙ୍କର କୌଣସି ଆବଶ୍ୟକତା ହେତୁ ଆପଣ ବାହାରେ ଅଧିକା ତାପଯୁକ୍ତ ବାୟୁମଣ୍ଡଳ ସହିତ ସଂସ୍ପର୍ଶରେ ଆସୁଛନ୍ତି ଏବଂ ଦୀର୍ଘ ସମୟ ପାଇଁ ଯଦି ବାହାରେ ରହିବାର ଆପଣ ଆବଶ୍ୟକତା ପଡୁଛି, ଦୟାକରି ଆପଣଙ୍କର ରକ୍ତ ଶର୍କରା ଫ୍ରିକ୍ୱେଣ୍ଟଲି ବା ଆଗରୁ ଧରନ୍ତୁ ଆପଣ ମାସରେ ଥରେ ଚେକଅପ୍ କରୁଥିଲେ, ଏବେ ଆପଣ 10 ଦିନରେ ବା 15 ଦିନରେ ଚେକଅପ୍ କରନ୍ତୁ। ତାଫଳରେ ଆପଣ ଜାଣିପାରିବେ ଯେ ଆପଣଙ୍କର ରକ୍ତ ଶର୍କରା ବୃଦ୍ଧି ପାଉଛି। ତାଫଳରେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ଯେଉଁ ଔଷଧ ଖାଉଥିବେ ସେ ଔଷଧର ମାତ୍ରାରେ ଟିକେ ବଢ଼େଇବା ଦରକାର ପଡ଼ିପାରେ, ବା ଯଦି ଇନ୍ସୁଲିନ୍ ନଉଥାନ୍ତି ଇନ୍ସୁଲିନ୍ର ଡୋଜ୍ ଆଡଜଷ୍ଟ କରିବା ଦରକାର ପଡ଼ିପାରେ। ଏବଂ ଭାବନ୍ତୁ ନାହିଁ ଯେ ଏଇ ଯେଉଁ ଔଷଧ ବଢ଼େଇବାର ଆବଶ୍ୟକତା ପଡ଼ିଲା ଏଇଟା ଚିରକାଳ ଆପଣଙ୍କର ରହିବ, କାହିଁକିନା ଖରାଦିନ ପରେ ପୁଣି ଯେତେବେଳେ ବର୍ଷା ଦିନ ଆସିଗଲା ଏବଂ ଆପଣଙ୍କର ବାହାର ବାୟୁମଣ୍ଡଳ ତାପମାତ୍ରା କମି ଆସିଲା, ସେତେବେଳେ ହୁଏତ ଆପଣ ପୁରୁଣା ଡୋଜ୍କୁ ପୁଣି ଥରେ ଫେରିଆସି ପାରନ୍ତି।
1: ଆଜ୍ଞା, ଆଉ ଗୋଟେ କଥା, ହୃଦରୋଗୀ ଆମର ସାଧାରଣରେ ଗୋଟେ ଭାବନା ରହିଛି ଯେ ହୃଦଘାତ ରୋଗୀଙ୍କ ପାଇଁ ଖରାଦିନ ଗୋଟେ ବଡ଼ ସମସ୍ୟା ଭିତ୍ତିକ ସମୟ, ସେମାନେ ଟିକେ ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଦରକାର, ତ ସେମାନଙ୍କ ପାଇଁ ଆପଣଙ୍କର କ'ଣ ପରାମର୍ଶ ରହିବ?
0: ସାଧାରଣତଃ ସେମାନେ 3-4ଟିରୁ ଅଧିକା ଔଷଧ ନିୟମିତ ଭାବେ ତାଙ୍କର ଖାଇବା ଦରକାର ହୋଇଥାଏ। ସେ କ୍ଷେତ୍ରରେ ଆମେ ସମସ୍ତଙ୍କୁ ଯେଉଁ ଉପଦେଶ ଦେଇଥାଉ ଯେ ଯେତେବେଳେ ବି ଆପଣ ବାହାରକୁ ଯାଉଛନ୍ତି ଏବଂ ଖରାରେ ଦୀର୍ଘ ସମୟ ଧରି ଏକ୍ସପୋଜ୍ ହେବାରେ ଆବଶ୍ୟକତା ରହୁଛି, ବା କୌଣସି ଜନବହୁଳ ସ୍ଥାନ ଯେମିତି ଖରାଦିନେ କୌଣସି ବାହାଘର ପାର୍ଟିକୁ ଆପଣ ଯାଉଛନ୍ତି ବା ରିସେପ୍ସନ୍ ପାର୍ଟିକୁ ଯାଉଛନ୍ତି ଯୋଉଠି ବହୁତ ଲୋକ ଅଛନ୍ତି ଏବଂ ଆପଣଙ୍କର ଶରୀରରୁ ଝାଳ ଅଧିକା ବୋହିକରି ଡିହାଇଡ୍ରେସନ୍ ହେବାର ସମ୍ଭାବନା ଅଛି, ଏହି ପ୍ରକାର ପରିସ୍ଥିତିକୁ ଯଥାସମ୍ଭବ ଆପଣ ଦୂରରେ ରହିବା ପାଇଁ ଚେଷ୍ଟା କରନ୍ତୁ। ତଥାପି ଅନେକ ସମୟରେ ଆମେ ଚେଷ୍ଟା କରି ମଧ୍ୟ ଏ ପରିସ୍ଥିତିକୁ ଦୂରେଇ ପାରିବା ଆମ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ। ତ ସେ କ୍ଷେତ୍ରରେ ଆମର କ'ଣ କରାଯାଏ ନା, ସେମାନଙ୍କୁ କୁହାଯାଏ ଯେ ସେମାନେ ଯଦି ଏଭଳିଆ ଯୋଉଠି ଗୋଟେ ପରିବେଶରେ ରହୁଛନ୍ତି ଯୋଉଠି ଅଧିକା ଦେହରୁ ଝାଳ ଯାଉଛି ଯୋଉଥିରେ କି ତରଳ ଅଂଶ ଆଉ ଜଳୀୟ ଅଂଶ ଦେହରୁ କମିଯିବାର ସମ୍ଭାବନା ଅଛି, ସେ ଜାଗାରେ ସେମାନେ ଆବଶ୍ୟକ ପରିମାଣରେ ଯୋଉ ଲେମ୍ବୁ ଲୁଣ ପାଣି ପିଇବେ। କିନ୍ତୁ ତାଙ୍କ ଭିତରୁ ଅନେକ ଲୋକମାନଙ୍କୁ ଆମେ ଗୋଟେ ଡାଇରେଟିକ ଗୋଟିଏ ମେଡିସିନ ଦେଇଥାଉ, ସେଇ ମେଡିସିନର ଡୋଜ୍ରେ ଆମକୁ ପରିବର୍ତ୍ତନ କରିବା ଆବଶ୍ୟକ ହେଇପାରେ। ମାନେ ଯଦି ଆପଣ ବାରମ୍ବାର ସେଭଳିଆ ପରିବେଶରେ ଯାଉଛନ୍ତି ଯୋଉଠିକି ଆପଣଙ୍କ ଡିହାଇଡ୍ରେସନ୍ ହେଉଛି ଏବଂ ଆପଣ ସେଥିପାଇଁ ବାଧ୍ୟ ହେଇକରି ଲେମ୍ବୁ ଲୁଣ ଚିନି ବା ORS ହଉ ଅଧିକା ପରିମାଣରେ ପିଇବା ଦରକାର ହେଉଛି, ଆମେ ଆପଣଙ୍କର ଯୋଉ ଡାଇରେଟିକ ଡୋଜ୍ ନଉଥାନ୍ତି ସେ ଡାଇରେଟିକ ଡୋଜ୍ଟାକୁ ବଢ଼େଇ ଦେଉ। ଯେମିତି ଜଣେ ଆଗରୁ ଗୋଟେ ବଟିକା ଖାଉଥିଲେ ଆମେ ତାଙ୍କୁ 1.5ଟା ବଟିକା କରିଦେଉ। ତାଫଳରେ କ'ଣ ହେବ ନା, ଯୋଉ ବଳକା ଲବଣ ଅଂଶ ଯୋଉଟା ଆମ ଶରୀରରେ ରହିଯାଇକରି ଆମର ହୃଦଘାତ ରୋଗୀଙ୍କ ପ୍ରତି ବିପଦ ସୃଷ୍ଟି କରିଥାନ୍ତା ତାକୁ ସେଟା କମେଇ ଦେବ। ତେଣୁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିକି ଆପଣ ଚିକିତ୍ସାରେ ପରିବର୍ତ୍ତନ କରିବାର ଆବଶ୍ୟକ ହୋଇପାରେ।
1: ଆମର ଶ୍ରୋତା ବନ୍ଧୁମାନେ ଯେଉଁମାନେ ଆପଣଙ୍କର ଏଇ କଥାଟିକୁ ଶୁଣୁଥିବେ, ଯଦି ସେମାନଙ୍କର ହୃଦଜନିତ କିଛି ସମସ୍ୟା ରହିଛି ସେମାନେ ନିଜର ଡାକ୍ତରଙ୍କ ସହିତ ପରାମର୍ଶ କରି ବିଶେଷ ଭାବରେ ଏହି ଖରା ଦିନରେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି। ଡାକ୍ତରବାବୁ, ଆଉ ଗୋଟେ କଥା, ସାନ ପିଲାମାନେ ସେମାନଙ୍କର ତ ଖରାଦିନରେ ଛୁଟି ହେଇଯାଏ କିନ୍ତୁ କେତେକ ସ୍ଥାନରେ ସକାଳୁଆ ସ୍କୁଲ ହୁଏ, ଫଳରେ ସେମାନେ 11:30 ବା 12 ବେଳକୁ ସେମାନଙ୍କୁ ଘରକୁ ଫେରିବାକୁ ପଡ଼ୁଥାଏ, ସେତେବେଳକୁ ଖରା ମଧ୍ୟ ଅଧିକ ଅନୁଭବ ହେଉଥାଏ। ସେହି ପରିସ୍ଥିତିରେ ସାନ ପିଲାମାନଙ୍କ ପାଇଁ କ'ଣ ଆମେ ସତର୍କତା ଗ୍ରହଣ କରିବା ଦରକାର?
0: ଦେଖାଯାଇଛି ଯେ ଏଇଟା କେବଳ ଭାରତରେ ନୁହେଁ, ସମଗ୍ର ପୃଥିବୀରେ ମଧ୍ୟ ଏଇଟା ଦେଖାଯାଇଛି ଯେ ଏଇଟା ଗୋଟେ ଈଶ୍ୱରଙ୍କ ବିଚିତ୍ର ନିୟମ ଯେ ଛୋଟ ପିଲାମାନଙ୍କ ଶରୀରରେ ଅପେକ୍ଷାକୃତ ଜଳୀୟ ଅଂଶ ଅଧିକା ଥାଏ। ତେଣୁ ଯଦି ଆପଣମାନେ ଦେଖିଥିବେ ଛୋଟ ପିଲାମାନେ ଖରାଦିନେ ଘଣ୍ଟା ଘଣ୍ଟା ଧରିକରି ବାହାରେ ଖେଳୁଛନ୍ତି କିନ୍ତୁ ତା ସତ୍ତ୍ୱେ ସେମାନଙ୍କ ଭିତରୁ ଡିହାଇଡ୍ରେସନ୍ ହେବା ବା ଅଂଶୁଘାତରେ ଆକ୍ରାନ୍ତ ହେବା ସଂଖ୍ୟା ଯଥେଷ୍ଟ କମ୍ ବୟସ୍କ ଲୋକଙ୍କ କ୍ଷେତ୍ରରେ। ତେଣୁ ଛୋଟ ପିଲାମାନେ ଯଦି ଏହି ସମୟରେ ସକାଳୁ ସ୍କୁଲରୁ ଆସିବା ପରେ ଖେଳିବା ପାଇଁ ଚାହାନ୍ତି, କାରଣ ଏଇଟା ଏହି ସମୟରେ ପିଲାମାନଙ୍କୁ ଆମେ ଖେଳିବା ପାଇଁ ସୁଯୋଗ ଦେବା କଥା, ସେମାନଙ୍କୁ ଘର ଭିତରେ ଆବଦ୍ଧ କରିବାଟା ଠିକ୍ ନୁହେଁ, ସେମାନଙ୍କର ମାନସିକ ଅଭିବୃଦ୍ଧି ସଠିକ୍ ଭାବେ ହୋଇପାରିବ ନାହିଁ ସେମାନେ ଯଦି ଆଉଟଡୋର ଗେମ୍ସ ବା ଆକ୍ଟିଭିଟିଜ୍ ନ କରନ୍ତି। ଏବଂ ବାପା ମାମାନେ ଭାବିବା

କଥା ନୁହେଁ ଯେ ଖରା ବଢିଗଲା ବୋଲି ପିଲାମାନେ ଖେଳିବା ପାଇଁ ଯିବେ ନାହିଁ। ପିଲାମାନେ ନିଶ୍ଚିତ ଭାବେ ଖେଳିବା ପାଇଁ ଯିବେ ଏବଂ ସେମାନେ କେତେ ପରିମାଣର ଶାରୀରିକ ପରିଶ୍ରମ ଆବଶ୍ୟକ ହେଉଥିବା ଖେଳରେ ନିଜକୁ ନିୟୋଜିତ ରଖୁଛନ୍ତି ସେହି ହିସାବରେ ସେମାନଙ୍କର ଆଡିକ୍ୱେଟ୍ ହାଇଡ୍ରେସନ୍ କରିବାର ଆବଶ୍ୟକ। ଯେମିତି ଜଣେ ଯଦି ଯାଇକି ବ୍ୟାଡମିଣ୍ଟନ ଖେଳୁଛି ଆଉ ଜଣେ ହକି ଖେଳୁଛି, ତେଣୁ ଯିଏ ହକି ଖେଳିବା ପାଇଁ ଯେଉଁ ପିଲାଟି ଗଲା ସିଏ ହୁଏତ ସେଇ 2 ଘଣ୍ଟା ଭିତରେ ତାକୁ 2 ବୋତଲ ପାଣି ପିଇବାର ଆବଶ୍ୟକ ହୋଇପାରେ, କିନ୍ତୁ ଯେଉଁ ପିଲାଟି ବ୍ୟାଡମିଣ୍ଟନ ଖେଳିବା ପାଇଁ ଯାଇଛି ସେ ହୁଏତ 1 ବୋତଲ ପାଣିରେ ତାର ଏଇଟା ହେଇଯାଇପାରେ। ଏବଂ ଆମେ ଦେଖୁଛୁ ଖରାଦିନେ ମଧ୍ୟ ଅନେକ ଜାଗାରେ ଯେଉଁ ମାରାଥନ ଦୌଡ଼ ଅବସ୍ଥାପିତ ହେଉଛି ସେଠି ଅନ୍ୟ ସମୟରେ ଯେଉଁଟା ପ୍ରତି 10 କିଲୋମିଟରରେ ତାଙ୍କ ହାଇଡ୍ରେସନ ପାଇଁ ପଏଣ୍ଟ ରଖାହେଇଥାଏ ସେଠି ପ୍ରତି 5 କିଲୋମିଟରରେ ହାଇଡ୍ରେସନ ପାଇଁ ଦିଆହୁଏ। ମାନେ ସେ ଦେଖିଥିବେ ଆପଣମାନେ ଟିଭିରେ ଦେଖିଥିବେ ଯେ ସେମାନେ ଖେଳାଳି ଏଇ ଯେଉଁ ଦୌଡ଼ାଳି ମାନେ ଦୌଡ଼ି ଦୌଡ଼ି ଯାଉଥିବେ ରାସ୍ତା କଡ଼ରେ ଗୋଟେ ଜାଗାରେ ସବୁ ପାଣି ରଖାହେଇଥିବ, ସେ ପାଣି ବୋତଲଟି ସେମାନେ ଉଠେଇକି ନେଇଯାଉଛନ୍ତି ଏବଂ ପିଇ ପିଇକିରି ଯାଉଛନ୍ତି, ମୁଣ୍ଡରେ ଢାଳି ଦେଉଛନ୍ତି ପାଣି ଏବଂ ଦୌଡ଼ି ଚାଲିଛନ୍ତି।

0: ଦେଖିଥିବେ ଆପଣମାନେ ଟିଭିରେ ଦେଖିଥିବେ ଯେ ସେମାନେ ଖେଳାଳି ଏଇ ଯୋଉ ଦୌଡ଼ାଳି ମାନେ ଦୌଡ଼ି ଦୌଡ଼ି ଯାଉଥିବେ, ରାସ୍ତା କଡ଼ରେ ଗୋଟେ ଜାଗାରେ ସବୁ ପାଣି ରଖା ହେଇଥିବ, ସେ ପାଣି ବୋତଲଟି ସେମାନେ ଉଠେଇକି ନେଇଯାଉଛନ୍ତି ଏବଂ ପିଇ ପିଇକିରି ଯାଉଛନ୍ତି, ମୁଣ୍ଡରେ ଢାଳି ଦେଉଛନ୍ତି ପାଣି ଏବଂ ଦୌଡ଼ି ଚାଲିଛନ୍ତି। ତେଣୁ ଖରା ଦିନେ ଯେ ପିଲାମାନଙ୍କୁ ଆମେ କେବଳ ଘରେ ଆବଦ୍ଧ କରିକି ରଖିବା ସେଇଟା ଠିକ୍ ନୁହେଁ। ବୟସ୍କ ଲୋକ, ବୃଦ୍ଧ ଲୋକ, ରୋଗିଣା ଲୋକ ସେମାନଙ୍କୁ ଘର ଭିତରେ ଆମେ ଅପେକ୍ଷାକୃତ ଅଧିକା ସମୟ ରହିବା ପାଇଁ କହିବା, କିନ୍ତୁ ପିଲାମାନଙ୍କୁ ଖେଳିବା ପାଇଁ ଆମେ ଆଲାଉ କରିବା। କିନ୍ତୁ ସେମାନେ ଖେଳିବା ସହିତ ଆଡିକୁଏଟ୍ ହାଇଡ୍ରେସନ୍ ପାଇଁ ଯେମିତି ସେମାନେ ଧ୍ୟାନ ଦେବା ଦରକାର, ଆଉ ଯୋଉଠି ସେମାନେ ଖେଳିବା ପାଇଁ ଯାଉଛନ୍ତି ସେ ପାଖରେ ଆମେ ପିଇବା ପାଣିର ସୁବିଧା ରଖିବାଟା ନିହାତି ଜରୁରୀ।
1: ଆଜ୍ଞା, ଗର୍ଭବତୀ ମହିଳା ବା ଯୋଉ ମହିଳାମାନଙ୍କର ସନ୍ତାନ ପ୍ରସବ ପରେ ଅସ୍ତ୍ରୋପଚାର ହେଇଛି ବା ଅନ୍ୟ ଯେକୌଣସି କାରଣରୁ କୌଣସି ବ୍ୟକ୍ତିଙ୍କର ଅସ୍ତ୍ରୋପଚାର ହେଇଛି, ସେଇମାନଙ୍କ ପାଇଁ କିଛି ବିଶେଷ ନିୟମ ପାଳନ କରିବା ଦରକାର କି ଏଇ ଖରା ଦିନରେ?
0: ଗର୍ଭବତୀ ମହିଳା ମୁଖ୍ୟତଃ ଭାବେ ଯେଉଁମାନେ ଥାର୍ଡ ଟ୍ରାଇମେଷ୍ଟରରେ ଅଛନ୍ତି ସେମାନଙ୍କୁ ସାଧାରଣ ଭାବେ ଆମେ କହିଥାଉ ଯେ ସେମାନେ ବେଶୀ ଖରାକୁ ଏକ୍ସପୋଜ୍ ହୁଅନ୍ତୁ ନାହିଁ। ତାର ଗୋଟେ ମୁଖ୍ୟ ସମସ୍ୟା କ'ଣ ନା, ସେମାନଙ୍କୁ ଆମେ ଅଧିକା ପରିମାଣର ହାଇଡ୍ରେସନ୍ ମଧ୍ୟ କରିପାରିବୁ ନାହିଁ। କାରଣ ଯେତେବେଳେ ଗର୍ଭସ୍ଥ ଶିଶୁଟିର ଆକାର ବୃଦ୍ଧି ପାଏ ସେତେବେଳେ ସେ କ'ଣ କରେ ନା, ଆମର ପେଟ ଭିତରେ ଯେଉଁ ପାକସ୍ଥଳୀ ଅଛି ସେ ପାକସ୍ଥଳୀରେ ଚାପ ଦେଇଥାଏ, ଯାହାଫଳରେ କି ପାକସ୍ଥଳୀର ସାଧାରଣ ଭାବେ ତାର କ୍ଷମତା ଯେତିକି ସେଟା କମିଯାଇଥାଏ। ତେଣୁ ସିଏ ଅଧିକା ପରିମାଣରେ ଆମେ ତାଙ୍କୁ ଯଦି ସେ ବାହାରେ ଯାଇକି ତାଙ୍କର ଡିହାଇଡ୍ରେସନ୍ ଅଧିକା ହେବ, ଆମେ ତାଙ୍କୁ ଅଧିକା ପାଣି ପିଇବା ପାଇଁ ମଧ୍ୟ କହିପାରିବୁ ନାହିଁ। କାରଣ ସେ ପାଣି ପିଇଲେ ହୁଏତ ତାଙ୍କର ବାନ୍ତି ହେଇଯାଇଥାଏ। ତେଣୁ ଯେଉଁମାନେ ଆଡଭାନ୍ସଡ୍ ପ୍ରେଗନାନ୍ସିରେ ଅଛନ୍ତି ବା 7 ମାସ, 8 ମାସ, 9 ମାସ ଏଭଳି ଯେଉଁମାନଙ୍କର ଗର୍ଭାବସ୍ଥାରେ ଅଛି, ସେମାନେ ଯେତେ ଦୂର ସମ୍ଭବ ବାହାରର ଯେଉଁ ବାୟୁମଣ୍ଡଳର ତାପମାତ୍ରା ଯେତେବେଳେ 40 ଡିଗ୍ରୀରୁ ଅଧିକା ହେଇଯାଉଛି ସେମାନେ ବାହାରକୁ ଯିବା ଆଭଏଡ୍ କରିବା କଥା। ଯାହା ତାଙ୍କର ଯିବାର ଆବଶ୍ୟକତା ରହିଛି ସକାଳ 7ଟା ପୂର୍ବରୁ ବା ସନ୍ଧ୍ୟା 6ଟା ପରେ ସେମାନେ ଯାଇପାରିବେ। ଆଉ ଯେଉଁ କହିଲେ ଅସ୍ତ୍ରୋପଚାର ହେଇଥିବା ରୋଗୀମାନେ ଯେଉଁମାନଙ୍କର ସଦ୍ୟ ଅସ୍ତ୍ରୋପଚାର ହେଇଛି ଅଳ୍ପ ଦିନ ଭିତରେ, ଯେମିତି ମାସେ 2 ମାସ ବା 3 ମାସ ଭିତରେ ଯେଉଁମାନଙ୍କର ହେଇଛି, ସେମାନଙ୍କୁ ସାଧାରଣରେ ସେମାନଙ୍କର ଖାଇବା ପିଇବାଟା ନର୍ମାଲ ସ୍ତରକୁ ଯେତେବେଳେ ଆସିନଥିବ ସେମାନେ ମଧ୍ୟ ଅତ୍ୟଧିକ ଭାବେ ଯେଉଁ ବାହାରର ବାୟୁମଣ୍ଡଳ ତାପମାତ୍ରା ଅଧିକା ଥିବା ବେଳେ ଆଉଟଡୋର ଆକ୍ଟିଭିଟିସରୁ ନିଜକୁ ଦୂରେଇ ରଖିବା ଉଚିତ।
1: ତେବେ ଏଇ ଆଲୋଚନାକୁ ଶେଷ କରିବା ପୂର୍ବରୁ ଗୋଟେ ପ୍ରଶ୍ନ ଆମେ ଆପଣଙ୍କୁ ପଚାରିବାକୁ ଚାହିଁବୁ ଯେ ଖରା ଦିନରେ ସ୍ୱାସ୍ଥ୍ୟର ଯତ୍ନ, ଏଥିପାଇଁ ଏଇ ସ୍ୱାସ୍ଥ୍ୟ ମନ୍ତ୍ରଟି କ'ଣ ଆପଣଙ୍କ ପରାମର୍ଶ କ୍ରମେ, ଯାହାକୁ ଆମେ ଯଦି ପାଳନ କରିବା ବା ଆମ ଶ୍ରୋତା ବନ୍ଧୁମାନେ ଯଦି ପାଳନ କରିବେ ତାହେଲେ ସେମାନେ ସବୁ ପ୍ରକାର ଅସୁବିଧାରୁ ନିଜକୁ ସୁରକ୍ଷିତ ରଖିପାରିବେ?
0: ଆମେ ଯଦି ଗୋଟିଏ ବାକ୍ୟରେ ଖରାଦିନରେ ସତର୍କତାର ଯେଉଁ ମୂଳ ମନ୍ତ୍ର ବୋଲି କହିବା ସେଟା ହେଉଛି ଯେ ଯେକୌଣସି ପରିସ୍ଥିତିରେ ଥାଏ, ଆମେ ଘରେ ଥାଏ ବା ଘରୁ ବାହାରକୁ ଯାଇଥାଏ, ଯେତେବେଳେ ବାହାରର ତାପମାତ୍ରା ବାୟୁମଣ୍ଡଳର ତାପମାତ୍ରା 40 ଡିଗ୍ରୀରୁ ଅଧିକା ହେଇଯାଉଛି, ଆମେ ସମସ୍ତେ ଯେମିତି ଡିହାଇଡ୍ରେସନ୍ ନ ହଉ ସେଥିପ୍ରତି ସତର୍କ ହେବା। ତାମାନେ ଆମ ଶରୀରରେ ଜଳୀୟ ଅଂଶ ଏବଂ ଲବଣ ଅଂଶର ମାତ୍ରା ଗୁରୁତର ଭାବେ ଯେମିତି ହ୍ରାସ ନ ପାଉ ସେଥିପ୍ରତି ସତର୍କ ହେବା, ଏବଂ ଯଦି ପ୍ରତ୍ୟେକ ଲୋକ ଏ ଦିଗରେ ସତର୍କତା ନେବେ ନିଶ୍ଚିତ ଭାବେ ଆମେ ଯେଉଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ହିଟ୍ ଷ୍ଟ୍ରୋକ୍ ଘଡିକା ରହିଛି ସେଥିରୁ ନିଜକୁ ଦୂରେଇ ରଖିପାରିବା।
1: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଏବଂ ଖରାଦିନରେ ସ୍ୱାସ୍ଥ୍ୟର ଯତ୍ନ ଏ ସମ୍ପର୍କରେ ଖୁବ୍ ଉପାଦେୟ ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଆଲୋଚନା ଖରାଦିନେ ସ୍ୱାସ୍ଥ୍ୟର ଯତ୍ନ, ଆଲୋଚନା କରିଥିଲେ ଡାକ୍ତର ଦୀପକ ରଞ୍ଜନ ଦାସ, ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ସ୍ୱାଗତିକା ସ୍ୱାଇଁ। ତେବେ ଆଜି ତ ସମୟ ହୋଇଯାଇଛି, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ। ଆଜିର କାର୍ଯ୍ୟକ୍ରମରୁ ସୌଦାମିନୀ ପ୍ରଧାନଙ୍କୁ ଏଇଠି ବିଦାୟ ଦିଅନ୍ତୁ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ଉପସ୍ଥାପନାରେ ଥିଲେ ସୌଦାମିନୀ ପ୍ରଧାନ ଏବଂ ପ୍ରଯୋଜନା ଦୁର୍ଗା ମାଝୀ।

ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣୁଥିଲେ ଏକତାରା ଭଜନ, ପରିବେଷଣ କଲେ ରବି ନାରାୟଣ ଦାସ, ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ନମସ୍କାର ଭଉଣୀ।
1: ମୋର ମଧ୍ୟ ନମସ୍କାର।
0: ଆପଣମାନଙ୍କୁ ସ୍ୱାଗତ କରୁଛୁ
1: ଆଜିର ନାରୀ ମହଲ ପରିସରକୁ।
0: ନିର୍ମାଲ୍ୟ,
1: ହଁ,
0: ଆଜିକାଲି ଆମେ ସମସ୍ତେ ଚାହୁଁଛୁ କେମିତି ଭଲରେ ରହିବୁ, ଭଲରେ ଚଳିବୁ, ପୁଣି ଆରାମଦାୟକ ଜୀବନ ବିତେଇବୁ।
1: ହଁ, କାହିଁକି ନ ହବ କହୁନ। ଆଜିକାଲି ପୁରୁଷ ହୁଅନ୍ତୁ ବା ମହିଳା, ସମସ୍ତେ କାମ କଲେଣି, ଦି ପଇସା ରୋଜଗାର କଲେଣି, ତେଣୁ ଯେତେବେଳେ ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରି ଗଲାଣି, ସମସ୍ତେ ତ ଚାହିଁବେ ଟିକେ ଖୁସିରେ ଟିକେ ଆରାମରେ ରହିବା ପାଇଁ ନା।
0: କିନ୍ତୁ ଦେଖ, ବିଜ୍ଞାନର ଅଗ୍ରଗତି ଫଳରେ ବଜାରକୁ ଅନେକ ପ୍ରକାର ଜିନିଷ ଆସିଲାଣି, ଯାହା ମାଧ୍ୟମରେ ଆମେ ଖୁବ୍ କମ୍ ସମୟରେ ସବୁ କାମକୁ ସମ୍ପାଦନ କରିପାରୁଛୁ।
1: ତେବେ ଜାଣିଛ, ମୋର ଏଇଠି ଗୋଟେ ମନରେ ପ୍ରଶ୍ନ ଆସୁଛି।
0: କୋଉ ପ୍ରଶ୍ନ?
1: ଏଇ ଯୋଉ ଜିନିଷ ଗୁଡିକ ଯୋଉ କଳକାରଖାନାରେ ତିଆରି ହେଉଛି, ସେଠି ଯୋଉ ମହିଳାମାନେ ପୁରୁଷମାନେ କାମ କରୁଛନ୍ତି, ସେମାନେ ଯୋଉ ପରିବେଶରେ କାମ କରୁଛନ୍ତି, ସେ ପରିବେଶଟି କେମିତି, ସେମାନଙ୍କର ସୁରକ୍ଷା ପାଇଁ, ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କିଛି ପଦକ୍ଷେପ ନିଆଯାଉଛି କି ନାହିଁ, ସେ ବିଷୟରେ ତ ଆମେ କିଛି ଜାଣିନାହାନ୍ତି ନା।
0: ଆରେ ଆରେ, ତମେ ଆଜି ଗୋଟେ ଭଲ ପ୍ରଶ୍ନ ଉଠେଇଲ। ସେ ଯୋଉ କଳକାରଖାନାରେ ମହିଳାମାନେ କାମ କରୁଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟଗତ ସୁରକ୍ଷା ପାଇଁ ଆଉ ସେମାନେ

0: ମହିଳାମାନଙ୍କର ନିଜର ସୁରକ୍ଷା ପାଇଁ ମଧ୍ୟ ଆମର ସମ୍ବିଧାନରେ ଏଥିପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଛି। ସେମାନେ କେମିତି ସମାନ କାମ ପାଇଁ ସମାନ ମଜୁରୀ ପାଇବେ, ଯଦି କିଛି ଦୁର୍ଘଟଣା ଘଟେ ସେଥିପାଇଁ ତାଙ୍କୁ କ'ଣ ସବୁ ସୁରକ୍ଷା ଦିଆଯାଇଛି, ତା ଛଡ଼ା ତାଙ୍କର ଯେଉଁ ପିଲାମାନେ ସେମାନେ କୋଉଠି ରହିବେ ସେ ବ୍ୟବସ୍ଥା ସବୁ କରାଯାଇଛି।
1: ଆରେ ଆମ ସମ୍ବିଧାନରେ ଏତେ ଗୁଡ଼ିଏ ବ୍ୟବସ୍ଥା ରହିଛି, ତେବେ ଆମେ ଯଦି ଏ ସମ୍ପର୍କରେ ଆଉ ଟିକେ ଅଧିକା ଜାଣନ୍ତେ, ଆମ ଭଉଣୀମାନେ ଜାଣନ୍ତେ, ତେବେ ଟିକେ ଭଲ ହୁଅନ୍ତା ନାହିଁ?
0: ହଁ, ନିଶ୍ଚୟ ଭଲ ହୁଅନ୍ତା। ଆଜି ଏ ବିଷୟରେ ଆମର ଗୋଟିଏ ଆଲୋଚନା ରହିଛି, କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ଆଇନ। ଆଉ ଏ ବିଷୟରେ ଆଲୋଚନା କରିବା ନିମନ୍ତେ ଆମ ଷ୍ଟୁଡିଓରେ ଆଜି ଉପସ୍ଥିତ ଅଛନ୍ତି ଆଇନଜୀବୀ ସଂଯୁକ୍ତା ପାତ୍ର। ଚାଲ ତାଙ୍କଠାରୁ ଏ ବିଷୟରେ ପଚାରି ବୁଝିବା। ଆଜ୍ଞା ନମସ୍କାର।
2: ନମସ୍କାର।
0: ଭାରତରେ କଳକାରଖାନାରେ କାର୍ଯ୍ୟରତ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଆମ ସରକାର କ'ଣ ସବୁ ଯୋଜନା ବା ଆଇନ କରିଛନ୍ତି ସେଇ ମହିଳାମାନଙ୍କ ପାଇଁ?
2: ସୁରକ୍ଷା କଥା ଯେତେବେଳେ ଆସୁଛି, ସର୍ବପ୍ରଥମେ ଭାରତ ବର୍ଷରେ ସ୍ୱାଧୀନତା ପୂର୍ବରୁ 1934 କଳକାରଖାନାରେ ଆମର କାର୍ଯ୍ୟ କରୁଥିବା ଶ୍ରମିକ ଭାଇ ହୁଅନ୍ତୁ ଭଉଣୀ ହୁଅନ୍ତୁ, ସେମାନଙ୍କୁ ଆଇନତ ନିୟନ୍ତ୍ରଣ କରିବା ପାଇଁ ଆଇନର ପ୍ରବର୍ତ୍ତନ କରାଯାଇଥିଲା। ସେଇଟା ଫ୍ୟାକ୍ଟ୍ରି ଆକ୍ଟ 1934 ଭାବରେ ପରିଚିତ ହୋଇଥିଲା।
0: ଆଚ୍ଛା,
2: ତାପରେ କଣ ହେଲା ନା, ଯେତେବେଳେ 34 ପରେ ଯେତେବେଳେ ଆମେ ସ୍ୱାଧୀନତାର ପରବର୍ତ୍ତୀ ସମୟକୁ ଆସିବା, ଦେଖିବା ଯେ ସେହି ସବୁ ଶ୍ରମିକମାନଙ୍କର ନିରାପତ୍ତା, ସୁରକ୍ଷା ଏବଂ ଉନ୍ନତି ନିମିତ୍ତ ସେ ଯେ ପୂର୍ବର ଯେଉଁ ଆକ୍ଟ ଥିଲା 34 ସେଥିରେ ପର୍ଯ୍ୟାପ୍ତ ପରିମାଣରେ କୌଣସି ବିଧି ବ୍ୟବସ୍ଥା ନଥିଲା,
0: ସେଥିପାଇଁ ସେ ସଂଶୋଧନ କରାଗଲା।
2: ସେଥିପାଇଁ ଆଉ ଗୋଟେ ଆକ୍ଟ ଆସିଲା, ଏବଂ ଆକ୍ଟ ଆସିବାର ମଧ୍ୟ ଗୋଟେ ଆବଶ୍ୟକତା ଥିଲା, କାରଣ ସେତେବେଳକୁ ଭାରତ ଗୋଟେ ଶିଳ୍ପାଭିମୁଖୀ ଦେଶ ଭାବରେ ଅଗ୍ରଗତି କରୁଥିଲା, ଏବଂ ଏହି ଶିଳ୍ପ ଭିତ୍ତିକ କାର୍ଯ୍ୟଧାରାକୁ ଆଗେଇ ନେବା ପାଇଁ କାରଖାନା ନିର୍ମାଣର ଅତ୍ୟନ୍ତ ଜରୁରୀ ଥିଲା, ଏବଂ ସମୃଦ୍ଧ କାରଖାନାର ପରିଚାଳନାରେ ଶ୍ରମିକମାନଙ୍କର ଅବଦାନ ନିଶ୍ଚିତ ଭାବରେ କ'ଣ ଏହା ଆମ ସମସ୍ତଙ୍କୁ ଜଣା। ତେଣୁ ଏହିସବୁ ବ୍ୟବସ୍ଥାକୁ ଆଖି ଆଗରେ ରଖି ନୂତନ ଫ୍ୟାକ୍ଟ୍ରି ଆକ୍ଟ 1948 ପ୍ରଣୟନ କରାଗଲା।
0: ତେବେ ଏଇ ଯୋଉ ନୂତନ ଆକ୍ଟ ଟି ହେଲା, ଏଥିରେ କ'ଣ ସବୁ ମହିଳାମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି?
2: ନିଶ୍ଚିତ ଭାବରେ ତ ଏ ତ କେବଳ ତ ସୁରକ୍ଷାକୁ ଆଖି ଆଗରେ ରଖିକି ଏଇ ଆକ୍ଟ ଟି ଆମର ପ୍ରଣୟନ କରାଯାଇଥିଲା। ଯେତେବେଳେ ସୁରକ୍ଷା ବ୍ୟବସ୍ଥାର ଭିତ୍ତିଭୂମିରେ ସେମାନଙ୍କର ସ୍ୱାସ୍ଥ୍ୟ, ସେମାନଙ୍କର ନିରାପତ୍ତା ଏବଂ ସେମାନଙ୍କର ଯୋଉ ମଙ୍ଗଳ ମୋଟାମୋଟି ଭାବେ କହିବାକୁ ଗଲେ ସେଇ ତିନୋଟିକୁ ଆଖି ଆଗରେ ରଖିକି 1948 ଫ୍ୟାକ୍ଟ୍ରି ଆକ୍ଟଟା ଅଣାଗଲା।
0: ଆଜ୍ଞା, ଆପଣ ପ୍ରଥମେ କହିଲେ ଯେ ସେମାନଙ୍କର ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏଥିରେ ଅନେକ ଗୁଡ଼ିଏ ସୁରକ୍ଷା ବ୍ୟବସ୍ଥା ରହିଛି, ସେସବୁ କ'ଣ ଆମର ଭଉଣୀମାନଙ୍କର ଜାଣିବାକୁ ନିଶ୍ଚୟ ଇଚ୍ଛା ଥିବ, ତାହେଲେ ଟିକେ କୁହନ୍ତୁ। ତ
2: ପ୍ରଥମେ ଆସନ୍ତୁ ଦେଖିବା ଆମର ଯୋଉ କାରଖାନା ଅଧିନିୟମ 1948 ପରିଷ୍କାର ପରିଚ୍ଛନ୍ନତାକୁ ବେଶ ପ୍ରାଧାନ୍ୟ ଦିଆଯାଇଥିଲା। ସେଥିରେ ଧାରା 11 ଯଦି ଆମେ ତର୍ଜମା କରିବା ଦେଖିବା, ସେଥିରେ କାରଖାନାରେ ଯୋଉ ଶ୍ରମିକ ଭାଇ ବା ଭଉଣୀ ବା ଅନ୍ୟ ସବୁ କର୍ମଚାରୀ ସେମାନଙ୍କୁ ଅଳିଆ ଆବର୍ଜନାରୁ ମୁକ୍ତ କରିବା, ସେଇ ଯୋଉ ଅଳିଆ ଆବର୍ଜନାକୁ ଝାଡୁ ମାରିବା, ତାଙ୍କର ରୁମ୍ ତାଙ୍କର ଯୋଉ କାର୍ଯ୍ୟାଳୟଟାର ଯେମିତି ସଂକ୍ରମଣ ପ୍ରତିରୋଧକ ଜିନିଷ ସବୁ ବ୍ୟବହାର କରିକି ସବୁ ପରିଷ୍କାର ପରିଚ୍ଛନ୍ନତାରେ ଧୋଇକି ତାକୁ ସଫା କରିବା,
0: ମାନେ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ ଏସବୁ
2: ବହୁତ ପ୍ରାଧାନ୍ୟ ଦିଆଯାଇଥିଲା।
0: ଏଥିସହିତ ଦେଖିବେ ସେଇ କଳକାରଖାନା ମାନଙ୍କରେ ଅନେକ ଧୂଆଁ ବାହାରିଥାଏ ବା ଅନ୍ୟାନ୍ୟ ଜିନିଷରୁ ମଧ୍ୟ ଦୁର୍ଗନ୍ଧ ବାହାରିଥାଏ, ତା ଯୋଗୁଁ ମଧ୍ୟ ଅନେକ ପ୍ରକାର ରୋଗ ସଂକ୍ରମଣ ସେମାନେ ହେଇଥାନ୍ତି। ଏହିସବୁକୁ ଆଖି ଆଗରେ ରଖି ସେମାନଙ୍କର ସେଇ ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ କ'ଣ ସବୁ ଦୃଷ୍ଟି ଦିଆଯାଇଛି?
2: ସେଇଥିରୁ କହିଲେ ତାକୁ ଯୋଉ ତିନୋଟି ଭାଗରେ ବିଭକ୍ତ କରିଦେଲେ ସେଥିରେ ସବୁ ଧାରାରେ ରଖିଦେଲେ, ଏଇ ଯୋଉ ଧରନ୍ତୁ ଧାରା 11 ଯେମିତି କହିଲି ଆପଣଙ୍କର ଅଳିଆ ଆବର୍ଜନା ସବୁ ସଫା କରିବାର ନିୟମଟି ରହିଲା, ସେମିତି ଧାରା 12 ଦେଖିଲେ ଯୋଉ କଳକାରଖାନାରେ ଯଦି କାମ କରିବେ ଯେଉଁ କୌଣସି ଆପଣ ଉତ୍ପାଦିତ ସାମଗ୍ରୀ ଯାହା କିଛି ନିଶ୍ଚିତ କିଛିଟା ବର୍ଜ୍ୟବସ୍ତୁ ବାହାରିବା, କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଧୂଳି ମଧ୍ୟ ବାହାରେ, କିମ୍ବା କୌଣସି ମୁହୂର୍ତ୍ତରେ ସେମାନଙ୍କର ଦୁର୍ଘଟଣାର ଶିକାର ମଧ୍ୟ ହୋଇଯାଆନ୍ତି। ସେଥିପାଇଁ ସେମାନଙ୍କୁ ମୁଣ୍ଡରେ ପିନ୍ଧିବା ପାଇଁ ହେଲମେଟ, ନାକରେ ମୁଖା ବା ମାସ୍କ ତାଙ୍କୁ ଦିଆଯାଇଥାଏ, ଯେମିତି ସେମାନେ କୌଣସି ଶ୍ୱାସରୁଦ୍ଧ ନ ହୋଇଯାଆନ୍ତି,
0: ସ୍ୱାସ୍ଥ୍ୟଗତ ସମସ୍ୟା ନ
2: ଉପୁଜେ ତାଙ୍କ ପାଇଁ। ସେଇଭଳି ଭାବରେ ସେମାନଙ୍କୁ ପ୍ରୋଟେକ୍ସନ ବା ରକ୍ଷା କରିବା ପାଇଁ ଏସବୁ ବାଧ୍ୟତାମୂଳକ କରାଯାଇଛି।
0: ସେମାନେ ହାତରେ ଗ୍ଲୋଭ୍ସ ପିନ୍ଧିବେ, ଗୋଡ଼ରେ ଜୋତା ପିନ୍ଧିବେ,
2: ଜୋତା ଏତକ ତ ନିହାତି ସ୍ୱାସ୍ଥ୍ୟଗତ କାରଣରୁ ନିଶ୍ଚିତ ଭାବରେ ଏଇଟା ଗୋଟେ ନିହାତି ଦରକାରୀ ଜିନିଷ, ଏବଂ ତାକୁ ସେମାନେ ସମସ୍ତ କଳକାରଖାନାର ଯିଏ ମାଲିକ ବା ଅକୁପାୟରୁ ସେମାନେ ତାଙ୍କୁ ଯୋଗାଇ ଦେଇଥାନ୍ତି।
0: ଆଉ ସେମାନଙ୍କର ନିରାପତ୍ତା ପାଇଁ କ'ଣ ସବୁ ବ୍ୟବସ୍ଥା ରହିଛି?
2: ବଡ଼ ବଡ଼ ମେସିନ୍ ଲାଗିଛି। ବଡ଼ ମେସିନ୍ରେ କ'ଣ ହଉଛି ନା, ସପୋଜ୍ ଗୋଟେ ଉଦାହରଣ ମୁଁ ଦେଉଛି, ଇଲେକ୍ଟ୍ରିକ୍ ଜେନେରେଟର ହେଲା, ଏ ତ ଛୋଟିଆ ଜିନିଷଟିଏ ନୁହଁ, ବଡ଼ ବଡ଼ ହେଭି ଭାରି ମେସିନ୍ ଗୁଡ଼ିକୁ ତାକୁ ଗୋଟେ ଆବଦ୍ଧ କ୍ଷେତ୍ର ଭିତରେ ରଖିବାକୁ ପଡେ। ତାପରେ ଡେଞ୍ଜରସ୍ ପାର୍ଟ ଅଫ୍

0: ମେସିନ କହିଲେ ଯୋଉଗୁଡାକ ଆମକୁ ଭାବୁଛନ୍ତି ଯେ ସେଟା ବିପଦପୂର୍ଣ୍ଣ, ଧର ମେସିନଟା ଚାଲୁଛି ଆପଣଙ୍କର ଅଜାଣତରେ ଆପଣ କେତେବେଳେ ଆପଣଙ୍କର ହାତଟେ ବାଜି ଯାଇପାରେ, ଗୋଡଟା ବାଜି ଯାଇପାରେ, ତେଣୁ ଏସବୁକୁ ରକ୍ଷା କରିବା ପାଇଁ ସେଥିପାଇଁ ତାକୁ ଆପଣ ଗୋଟେ ଆବଦ୍ଧ କ୍ଷେତ୍ର ବିଶେଷ କରି ତାର ବାଡ ଦେଇକି ତାକୁ ସେସବୁ ଜିନିଷ ରଖାଯାଇଥାଏ। ଫ୍ୟାକ୍ଟ୍ରି ଆକ୍ଟରେ ସ୍ପେସିଫିକ୍ ସେଟାକୁ ଆପଣଙ୍କର ଗୋଟେ ଧାରା 21 ଅନୁସାରେ ସେଟାକୁ ଆପଣଙ୍କର ଆବଦ୍ଧ କ୍ଷେତ୍ର ଭିତରେ ରଖିବାକୁ ପଡେ। ଏଟା ହେଲା ପ୍ରଥମ ନିରାପତ୍ତା। ମହିଳା କର୍ମଚାରୀମାନଙ୍କୁ ମଧ୍ୟ ମନା କରାଯାଇଛି ଯେ କୌଣସି ଭାରି କଳ କବ୍ଜାକୁ ସେମାନେ ସଫା କରିପାରିବେ ନାହିଁ, କିମ୍ବା ସେଥିରେ ସେମାନେ ଯୋଉ ତେଲ ଯୋଉ ପ୍ରତିଦିନ ସେମାନଙ୍କୁ ତାଙ୍କୁ ଅନୁମତି ଦିଆଯାଇ ନାହିଁ ଏସବୁ ଜିନିଷ କରିବା ପାଇଁ, ଯେଉଁଥିରେ ସେମାନଙ୍କର ସୁରକ୍ଷା ନିରାପତ୍ତା ବିପନ୍ନ ହେବାର ଆଶଙ୍କା ରହିଛି। ତାପରେ ଆସିବା ଅତ୍ୟଧିକ ଓଜନ ସେମାନେ ଉଠେଇବେନି,
1: ବିଶେଷ ଭାରି ଜିନିଷ ସେମାନେ
0: ଯୋଉଟାକି ତାଙ୍କର ସ୍ୱାସ୍ଥ୍ୟ ପ୍ରତି ସୁରକ୍ଷା ପ୍ରତି ନିଶ୍ଚିତ ଭାବରେ ବିପଦ ରହିଛି, ସେମାନଙ୍କୁ ସେଇଟା ତାଙ୍କୁ କରିବାକୁ ମନା। ତାପରେ ଆସିବା କୌଣସି ବିସ୍ଫୋରକ ସାମଗ୍ରୀ, ଗ୍ୟାସ ସମ୍ବନ୍ଧୀୟ ଜିନିଷ ନେବା ଆଣିବା କରିବାକୁ ମଧ୍ୟ ଅନୁମତି ଦିଆଯିବନି, ଯାହାଫଳରେ ତାଙ୍କର ଆଖିର ନିରାପତ୍ତା ପ୍ରତି ବିପଦ ରହିବ। ଏ ଆଇନରେ ଏଇ ଧାରା 35 ଅନୁସାରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି। ତାଙ୍କ କାର୍ଯ୍ୟଧାରାରେ ଉନ୍ନତି ଆଣିବା ପାଇଁ ସେମାନେ କଣ୍ଟିନ୍ୟୁଅସ୍ ଛିଡ଼ା ହେଇକି କାମ କରିପାରିବେ, ନିରନ୍ତର ଭାବେ ଛିଡ଼ା ହେଇକି କାମ କରିପାରିବା ପାଇଁ ସେମାନଙ୍କୁ ବସିବା ପାଇଁ ମଧ୍ୟ ସୁଯୋଗ ଦିଆଯାଇଛି,
1: ମାନେ କିଛି ସମୟ ସେମାନେ ବିଶ୍ରାମ ନେଇପାରିବେ
0: ତାପରେ ହେଲା ଆଉ ଗୋଟେ ହେଲା ଫାଷ୍ଟ ଏଡ୍, ଏମିତି କାମ କରୁ କରୁ କେତେବେଳେ କଣ ଅସାବଧାନ ବଶତଃ
1: କେତେ ଦୁର୍ଘଟଣା ଘଟିଥାଏ
0: ହେଉଛି, ଫାଷ୍ଟ ଏଡ୍ ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଇଛି। ତାପରେ ହେଲା କ୍ୟାଣ୍ଟିନ
1: ଖାଦ୍ୟ ଗ୍ରହଣ,
0: ଯୋଉ କାରଖାନାରେ 100 ଉର୍ଦ୍ଧ ଲୋକ କାମ କରୁଛନ୍ତି ସେଠି ସେମାନଙ୍କୁ କ୍ୟାଣ୍ଟିନ ଯୋଗାଇ ଦିଆଯାଇଛି, ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ମହିଳାଙ୍କ ପାଇଁ ଆଉ ଗୋଟେ ସବୁ ହେଲା ଯୋଉଠି 30 ଉର୍ଦ୍ଧ ସ୍ତ୍ରୀ ଲୋକ ବା ମହିଳା କର୍ମଚାରୀ ରହୁଛନ୍ତି ସେଠି କଣ ହଉଛି ନା, ଯାହାର ଛୋଟ ପିଲା ଅଛନ୍ତି ଯାହାର ବୟସ କି 6 ବର୍ଷରୁ କମ୍ ହେଇଥିବ ସେଠି କ୍ରେଚ୍ର ବ୍ୟବସ୍ଥା ରହୁଛି।
1: ଖୁବ୍ ସୁନ୍ଦର କଥା,
0: ସେଠି ସେମାନେ କ୍ରେଚ୍, ଆଉ ସେ କ୍ରେଚ୍ ମଧ୍ୟ ଘର ହେଇଥାଇପାରେ କିମ୍ବା ତାର ଗୋଟେରୁ ମଧ୍ୟ ଅନେକ ଘର ବି ହେଇଥାଇପାରେ, ସେ ଯୋଉ କ୍ରେଚ୍ରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ସେଟା ସ୍ୱାସ୍ଥ୍ୟକର ପରିବେଶ ଭିତରେ ତିଆରି ହେଇଯିବ।
1: ଆଜ୍ଞା, ସେମାନଙ୍କୁ ଦେଖାଶୁଣା କିଏ କରନ୍ତି?
0: କ୍ରେଚ୍ର ରକ୍ଷଣାବେକ୍ଷଣ ବା ଦେଖାଶୁଣା କରିବା ପାଇଁ ସେଠି ଏମ୍ପ୍ଲୟି ରହିଛନ୍ତି, ଛୁଆମାନଙ୍କର ଯତ୍ନ ନେବେ। ଖାଲି କ୍ରେଚ୍ଟା ମଧ୍ୟ ସଠିକ, ଖାଲି ସେମିତି ଗୋଟେ ଘର କରିଦେଲେ ହବନି, ସେ କ୍ରେଚ୍ଟା ମଧ୍ୟ ସଠିକ ପରିମାଣରେ ଆଲୋକ ଚଳାଚଳର ବ୍ୟବସ୍ଥା ଥିବ, ସଫା ସୁତୁରା ରହିଥିବ, ଏଇଭଳି ଭାବରେ ନିଶ୍ଚିତ ଭାବରେ ସେ କ୍ରେଚ୍ରେ ରହିଛି। ତ ଏକ ମହିଳା କର୍ମଚାରୀଙ୍କ ପାଇଁ ଏଇଟା ଗୋଟେ ସୁବିଧା।
1: ତାହେଲେ ଆପଣ କହିଲେ ଯେ କଳକାରଖାନାରେ ଯୋଉ ମହିଳାମାନେ କାମ କରୁଛନ୍ତି ସେମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ଏହିସବୁ ବ୍ୟବସ୍ଥା ରହିଛି, ଖୁବ୍ ସୁନ୍ଦର କଥା। ତେବେ ଆମେ ଜାଣୁ ଯେ ସମାନ କାମ ପାଇଁ ସମାନ ମଜୁରୀ, ତେବେ ଏଇ ଯୋଉ କଳକାରଖାନାରେ ମହିଳାମାନେ କାମ କରୁଛନ୍ତି ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେଇଛି କି?
0: ଆପଣ ଯୋଉ କହିଲେ ସମାନ କାମ ପାଇଁ ସମାନ ପାରିଶ୍ରମିକ, ସମାନ ମଜୁରୀ, ସେ ବ୍ୟବସ୍ଥା ରହିଛି। ତାର ପାଇଁ ମଧ୍ୟ ଗୋଟେ ଇକ୍ୱାଲ ରେମୁନେରେସନ ଆକ୍ଟ ଅଛି।
1: ଆଜ୍ଞା,
0: ସେଇ ଆକ୍ଟରେ ଯୋଉ ବ୍ୟବସ୍ଥା ରହିଛି ସେଥିରେ ଯେକୌଣସି ନିଯୁକ୍ତିଦାତା ବାଛ ବିଚାରଣୀ ମହିଳା ହଉ ପୁରୁଷ ହଉ ସେମାନଙ୍କୁ ନିଯୁକ୍ତି ଦେବେ, ନିଯୁକ୍ତି ଦେଲା ମାନେ ସମାନ ଭାବରେ ଆଙ୍କୁ ଯେତିକି ପଇସା ଦେବେ ତାଙ୍କୁ ମଧ୍ୟ ସେତିକି ମଜୁରୀ ଦେବେ,
1: ମାନେ ପୁରୁଷ ହୁଅନ୍ତୁ ବା ମହିଳା ହୁଅନ୍ତୁ ସମାନ କାମ ପାଇଁ ସମାନ ମଜୁରୀ। ଆଜ୍ଞା, ଧରନ୍ତୁ ଯଦି ସେମାନେ କୋଉଠି ଠକାମିର ଶିକାର ହୁଅନ୍ତି ବା ଯଦି କମ୍ ମଜୁରୀ ପ୍ରଦାନ କରାଯାଏ ତ ସେମାନେ କୋଉଠି
0: ବିଚାର କରାଯାଉଛି?
1: ଆଜ୍ଞା, ସେମାନେ କୋଉଠି ଅଭିଯୋଗ କରିବେ?
0: ସେଥିପାଇଁ ଆପଣ ଶ୍ରମ ଅଧିକାରୀ ଅଛନ୍ତି, ତାଙ୍କ ପାଖରେ ଯାଇକି ଅଭିଯୋଗ କରିବେ।
1: ସେମାନେ ଏଥିପାଇଁ ସ୍ୱତନ୍ତ୍ର ଦରଖାସ୍ତ ଆକାରରେ ଅଭିଯୋଗ କରିବେ କି?
0: ଆଜ୍ଞା, ଲିଖିତ ଦରଖାସ୍ତ ମାଧ୍ୟମରେ ସମ୍ପୃକ୍ତ ଅଧିକାରୀଙ୍କୁ ଦେଇ ପ୍ରତି ଜିଲ୍ଲାର ଯିଏ ଶ୍ରମ ଅଧିକାରୀ ତାଙ୍କୁ ଆଗରେ ଯାଇକି ଦରଖାସ୍ତ ମାଧ୍ୟମରେ ଜଣାଇବେ ତାଙ୍କର ଯାହା କିଛି ଅଭାବ ଅସୁବିଧା ହେଇଛି ବା ତାଙ୍କୁ ଯେଉଁ ଅନ୍ୟାୟ କରାଯାଇଛି ସେ ଅନ୍ୟାୟର ପ୍ରତିକାର ପାଇଁ ସେ ତାଙ୍କ ଆଗରେ ଅଭିଯୋଗ କରିବେ ଲିଖିତ ଦରଖାସ୍ତ ମାଧ୍ୟମରେ।
1: ଆଜ୍ଞା, ଏଇ ଯୋଉ ମହିଳାମାନେ କଳକାରଖାନାରେ କାମ କରୁଛନ୍ତି ସେମାନଙ୍କ ପାଇଁ କାମ କରିବାର ସୀମା ବା ସମୟ ନିର୍ଘଣ୍ଟ ସେମିତି କିଛି କରାଯାଇଛି କି?
0: ସମୟ ନିର୍ଘଣ୍ଟ ନିଶ୍ଚିତ ଭାବରେ କରାଯାଇଛି, ଆଉ ସେଇ ଯୋଉ କଥାଟି କହିଲେ ସେଥିପାଇଁ ସେ ତାଙ୍କର ଗୋଟେ ନୋଟିସ୍ ବୋର୍ଡ ଅଛି, ସେ ନୋଟିସ୍ ବୋର୍ଡ ମାଧ୍ୟମରେ ସେହିଦିନ ସେ କେତେ ଘଣ୍ଟା ତାଙ୍କ ପାଇଁ
1: ସେମାନେ ସେଦିନ କେତେ ଘଣ୍ଟା
0: କାମ କରିବେ ସେଇଦିନ ତାଙ୍କୁ ନୋଟିସ୍ ବୋର୍ଡରେ ଜଣାଇ ଦିଆଯାଇଥାଏ।
1: ଆଜ୍ଞା, ଆଉ ସବୁ ଏଇ କଳକାରଖାନାରେ କଣ ସବୁ ବ୍ୟବସ୍ଥା ରହିଛି?
0: ଯୋଉ ସମାନ କାମ ପାଇଁ ବାଛ ବିଚାର ଯେତେବେଳେ ହେଲା ବୋଲି ଯଦି ପ୍ରମାଣିତ ହେଇଗଲା ସେଥିପାଇଁ ମଧ୍ୟ ଦଣ୍ଡବିଧାନ ରହିଛି, ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବ ବୋଲି ପ୍ରମାଣିତ ହେଇଯାଏ ତାହେଲେ ସେଇ ଯୋଉ ଯିଏ ନିଯୁକ୍ତିଦାତା ତାଙ୍କୁ ଅତି କମ୍ରେ 10,000 ଟଙ୍କାରୁ 20,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି ଏବଂ 3 ମାସରୁ 1 ବର୍ଷ ପର୍ଯ୍ୟନ୍ତ ତାଙ୍କ ପାଇଁ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି
1: ଯଦି ସେମାନେ ମାନେ କମ୍ ମଜୁରୀ ଦିଅନ୍ତି।
0: ଆଉ ବ୍ୟବସ୍ଥା ରହିଛି ଯେତେବେଳେ ଆପଣଙ୍କର କୌଣସି ଦୁର୍ଘଟଣାରେ ସେମାନେ

0: ଶିକାର ହେଇଯାଉଛନ୍ତି। ସେତେବେଳେ କଣ ହୁଏ ନା, ଯେ ତାଙ୍କର ଯିଏ ଇନ୍ସପେକ୍ଟର ଥାନ୍ତି, ସିଏ ଗୋଟେ ଯୋଉ ଫ୍ୟାକ୍ଟ୍ରିର ଯିଏ ମାଲିକ, ତାଙ୍କୁ ଗୋଟେ ରିପୋର୍ଟ ସେ ପ୍ରଦାନ କରନ୍ତି। ସେଇ ରିପୋର୍ଟଟା ପ୍ରଦାନ କରିସାରିଲା ପରେ ଯାହା ତାଙ୍କର କ୍ଷତିପୂରଣ ବାବଦକୁ, କ୍ଷତିପୂରଣ ସିଏ ଦିଅନ୍ତି। କ୍ଷତିପୂରଣରେ ଯଦି ସମ୍ପୃକ୍ତ ବ୍ୟକ୍ତି ଯଦି ସନ୍ତୁଷ୍ଟ ବି ନହେଲେ ବା ତାଙ୍କୁ ଭାବିଲେ ଯେ ସିଏ ଏଥିରେ ଏଇଟା ତାଙ୍କ ପ୍ରତି ଅନ୍ୟାୟ କରାଗଲା, ଯାହା କିଛି ମତେ ସିଏ ନ୍ୟାୟ ମତେ ପ୍ରକୃତ ନ୍ୟାୟଟା ମିଳିଲାନି, ତାହେଲେ ସିଏ ଆ ଉପରେ ମଧ୍ୟ ସେଇ ଯୋଉ ଅର୍ଡର ଉପରେ ହାଇକୋର୍ଟରେ ସିଏ ଅପିଲ କରିପାରିବେ।
1: ଏଇସବୁ ବ୍ୟବସ୍ଥା ଆମର ଆଇନରେ ରହିଛି। ଆପଣ ତ କହିଲେ ଯେ କଳକାରଖାନାରେ କାମ କରୁଥିବା ମହିଳାମାନଙ୍କର ସୁରକ୍ଷା ପାଇଁ ଏହିସବୁ ଆଇନ ରହିଛି ଏବଂ ବ୍ୟବସ୍ଥା ମଧ୍ୟ ରହିଛି। ଆପଣ ତ ଜଣେ ଆଇନଜୀବୀ, ଦୀର୍ଘ ବର୍ଷର ଅଭିଜ୍ଞତା ଆପଣଙ୍କ ପାଖରେ ରହିଛି, ତେବେ ଏଠି ଆପଣ କୁହନ୍ତୁ ଏମିତି କିଛି ସମସ୍ୟା ଆପଣଙ୍କ ପାଖକୁ ଆସିଛି କି ଏବଂ ତାର ସମସ୍ୟାର ସମାଧାନ ଆପଣ କରିଛନ୍ତି?
0: ଆମ ତ ଏଭଳି ସମସ୍ୟା ତ ଆମେ ପ୍ରଫେସନରେ ବା ଆମର ଏଇ ଯୋଉ ବୃତ୍ତିଗତ ପେସାରେ ଆମେ ଏଇଟା ପ୍ରାୟ ଭେଟୁଛୁ ଏଇଭଳି ମହିଳାଙ୍କୁ, ଏବଂ ଆମେ ଏ ଯୋଉ ଯାହା ଏଠି ଆମେ ଆଲୋଚନା କଲେ ଆଇନର ପରିସର ଭିତରେ ଆମେ ସେମାନଙ୍କୁ ସାହାଯ୍ୟ କରିଛୁ।
1: ଆପଣଙ୍କର ତ ଅନେକ ସମୟ ଏଇ ଆଇନ ସେବାରେ କାଟୁଥିବ, ତେବେ ଅବସର ସମୟ ଆପଣଙ୍କୁ କେବେ ମିଳେନି?
0: ମୋର ଅବସର ସମୟରେ ମୁଁ ବହୁତ ପ୍ଲାଣ୍ଟେସନ ବା ଗଛ ଲଗେଇବାକୁ ଭଲ ପାଏ, ବହି ମଧ୍ୟ ପଢିବାକୁ ମତେ ଭଲ ଲାଗେ, ଆଉ କିଛି ସମୟ ମିଳିଲେ ଗୀତ ଶୁଣେ।
1: ଏଇ ଯୋଉ ଆପଣ କହିଲେ ଯେ ଆପଣଙ୍କୁ ବୃକ୍ଷରୋପଣ କରିବାକୁ ଭଲ ଲାଗେ, ଏମିତି କିଛି କୋଉଠି କାର୍ଯ୍ୟକ୍ରମ କରିଛନ୍ତି?
0: ପ୍ରାୟ ପ୍ରତିବର୍ଷ ଆମର ମୁଁ ଗୋଟେ ଅନୁଷ୍ଠାନ ସହିତ ମଧ୍ୟ ଜଡିତ, ଏ ଅନୁଷ୍ଠାନ ମାଧ୍ୟମରେ ଆମେ ବିଭିନ୍ନ ସ୍କୁଲ କଲେଜରେ ଆମେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରତିବର୍ଷ କରିଥାଉ। ଏଇଟା ଗୋଟେ ସାମାଜିକ କାର୍ଯ୍ୟକ୍ରମ ଆମେ ସାମିଲ ହେଇଥାଉ, ଭଲ ଲାଗେ ଆଉ ଏସବୁ କରିବା ଦ୍ୱାରା। ଆଉ
1: ତ ଆପଣ କହିଲେ ବହି ପଢାପଢି କରିବାକୁ ଭଲ ଲାଗେ ଆଉ ଗୀତ ମଧ୍ୟ ଶୁଣନ୍ତି, ଆଜି କୋଉ ଗୀତ ଶୁଣିବେ?
0: ସେବାରାଣୀ ମହାପାତ୍ରଙ୍କର ଯଦି ଗୋଟିଏ ଗୀତ ଶୁଣେଇ ଦେବେ ତାହେଲେ ଭଲ ଲାଗିବ।
1: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଏଇ ଗୀତଟିକୁ।

0: ଆଜି ଆମର ଆଲୋଚନା ଥିଲା କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ଆଇନ। ଏ ବିଷୟରେ ତ ଆମର ଅନେକ ଗୁଡ଼ିଏ ତଥ୍ୟ ଭଉଣୀମାନଙ୍କୁ ଦେଲେ, ତେବେ ଶେଷରେ ଆପଣଙ୍କୁ ଶୁଣୁଥିବା ଭଉଣୀମାନଙ୍କୁ ଆପଣ କଣ କହିବେ?
1: ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ଏତିକି କହିବାକୁ ଚାହେଁ ଯେ ପ୍ରତିଦିନ ଏଇଭଳି ଭାବରେ ଯଦି ଆମର କୌଣସି ମହିଳା ବାଛ ବିଚାର ଶିକାର ହେଉଛନ୍ତି ବା ତାଙ୍କୁ ଏଇଭଳି କାର୍ଯ୍ୟକ୍ରମ କ୍ଷେତ୍ରରେ ହଇରାଣ ହରକତ କରାଯାଉଛି, ସଂଘବଦ୍ଧ ଭାବରେ ଏହାର ମୁକାବିଲା କରନ୍ତୁ, ଆଗେଇ ଆସନ୍ତୁ, ଆଇନର ସହାୟତା ନିଅନ୍ତୁ।
0: ଯାହା ହେଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ବା ସେମାନଙ୍କର ସୁରକ୍ଷା ପାଇଁ କ'ଣ ସବୁ ବ୍ୟବସ୍ଥା ରହିଛି ସେ ବିଷୟରେ ଅନେକ ଗୁଡ଼ିଏ ମୂଲ୍ୟବାନ କଥା ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ନମସ୍କାର।
2: ଆଚ୍ଛା ସୁପର୍ଣ୍ଣା, କଳକାରଖାନାରେ କାମ କରୁଥିବା ମହିଳାମାନଙ୍କ ପାଇଁ ଏତେ ସୁନ୍ଦର ଆଇନ ବ୍ୟବସ୍ଥା ରହିଛି, ଏ ସମ୍ପର୍କରେ ତ ଆଇନଜୀବୀ ସଂଯୁକ୍ତା ପାତ୍ର ଖୁବ୍ ସୁନ୍ଦର ଭାବରେ ବୁଝେଇ କହିଲେ, ତେବେ ଭଉଣୀ ଆପଣମାନେ ଯଦି ଏମିତି କିଛି କଳକାରଖାନାରେ କାମ କରୁଥାନ୍ତି, ଆପଣଙ୍କ ପ୍ରତି କୌଣସି ଅନ୍ୟାୟ ବା ଅବିଚାର ହେଉଥାଏ, ତେବେ ଆପଣ ଚାହିଁଲେ ଏହି ଆଇନର ଆଶ୍ରୟ ନେଇପାରିବେ ଆଉ ଆପଣ ନ୍ୟାୟ ପାଇପାରିବେ। ଭଉଣୀ, ଆଖି ହେଉଛି ମଣିଷ ଶରୀରର ଏକ ଅମୂଲ୍ୟ ଅଙ୍ଗ, କାହିଁକି ନା ଏହି ଦୁନିଆର ସୁନ୍ଦରତା ରଙ୍ଗକୁ ଦେଖିବା ଅନୁଭବ କରିବା ସମ୍ଭବ କେବଳ ଏହି ଆଖି ପାଇଁ। ତେବେ ଏହି ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ କି ଏସବୁ ଦେଖିବାରୁ ବଞ୍ଚିତ, କାହିଁକି ନା ସେମାନେ ଦୃଷ୍ଟିଶକ୍ତିହୀନ। ଏହି ଦୃଷ୍ଟିବାଧିତ ମଣିଷଙ୍କ ଜୀବନ ଯେ କେତେ ସଂଘର୍ଷମୟ ତାହା ହୁଏତ ଆଖି ଥିବା ମଣିଷ ସହଜରେ ବୁଝିପାରିବ ନାହିଁ, ତେବେ ସେମାନେ ଅନ୍ୟ ସାଧାରଣ ବ୍ୟକ୍ତିଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ଯଦି ସେମାନଙ୍କୁ ଉପଯୁକ୍ତ ତାଲିମ ଯୋଗାଇ ଦିଆଯାଏ, ତେବେ ସେମାନେ ମଧ୍ୟ ନିଜ କାମକୁ ସହଜରେ କରିବା ସହିତ ଦାୟିତ୍ୱପୂର୍ଣ୍ଣ କାମକୁ ମଧ୍ୟ ସୁଚାରୁ ରୂପେ କରିପାରିବେ। ଏଥିପାଇଁ ଦରକାର ସହାୟତା ଏବଂ ସମ୍ବେଦନଶୀଳ ମନୋଭାବ। ତେବେ ଗୋଟିଏ କଥା, ଅନେକ ବ୍ୟକ୍ତି ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥାନ୍ତି, କିଛି ବ୍ୟକ୍ତି କୌଣସି ସ୍ୱାସ୍ଥ୍ୟଗତ କାରଣରୁ ହେଉ ଅବା ଦୁର୍ଘଟଣା ପାଇଁ ମଧ୍ୟ ଦୃଷ୍ଟିଶକ୍ତି ହରାଇବାର ଅନେକ ନଜିର ରହିଛି। ଦୃଷ୍ଟିବାଧିତ ଲୋକମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ସେମାନଙ୍କ ସମସ୍ତ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଗୁରୁତ୍ୱ ଦିଆଯାଉଛି। ଏହାଛଡ଼ା ଦେଶର ପ୍ରତ୍ୟେକ ନାଗରିକ ଯେପରି ନିଜର ଆଖିର ଯତ୍ନ ନେବେ ଏବଂ ଯେଉଁ ସବୁ ସ୍ୱାସ୍ଥ୍ୟଗତ ଅସୁବିଧାରୁ ଆଖି ଉପରେ କୁପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ସେଥିପାଇଁ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି। ଏହାଛଡ଼ା ଚକ୍ଷୁଦାନର ମହତ୍ତ୍ୱ ତଥା ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଧ୍ୟାନ ଦିଆଯାଉଛି।

ନିଜର ଗାଡ଼ି ଚଲାଇ ଯିବା ଆସିବା କରୁଛନ୍ତି। ଆଉ ଗାଡ଼ି ଚଲାଇଲା ବେଳେ କିଛିଟା ସତର୍କତା ଅବଲମ୍ବନ କରିବା ନିହାତି ଦରକାର, କାହିଁକି ନା ଏହା ଆମର ସୁରକ୍ଷାର କଥା। ଆମେ ଯଦି ସେହିସବୁକୁ ଅଣଦେଖା କରିବା ତେବେ ଅନେକ ସମୟରେ ବିପଦର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଦୁଇଚକିଆ ଗାଡ଼ି ଚଲାଉଥିଲେ ସୁରକ୍ଷା ଦୃଷ୍ଟିରୁ ସର୍ବପ୍ରଥମେ ହେଲମେଟ୍ ପିନ୍ଧିବାକୁ ଆଦୌ ଭୁଲନ୍ତୁ ନାହିଁ, କାରଣ ହଠାତ୍ ଯଦି କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ତେବେ ଏହା ମୁଣ୍ଡକୁ ସୁରକ୍ଷିତ ରଖିଥାଏ। ଅନେକ ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହୋଇଥାନ୍ତି, ତେବେ ଏପରି କରିବା ଆଦୌ ଉଚିତ ନୁହେଁ। ଏହାଦ୍ୱାରା ରାସ୍ତା ଉପରୁ ଧ୍ୟାନ ଭଙ୍ଗ ହେବାର ସମ୍ଭାବନା ରହିଥାଏ, ଯାହାଦ୍ୱାରା କି ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ରହିଥାଏ। ତେଣୁ ଆପଣ ଗାଡ଼ି ଚଳାଉଥିଲା ବେଳେ ମୋବାଇଲ ଆଦୌ ବ୍ୟବହାର କରନ୍ତୁ ନାହିଁ। ଯଦି ନିହାତି ଦରକାର ହୁଏ ତେବେ ଗାଡ଼ିକୁ ଗୋଟିଏ ସ୍ଥାନରେ ଅଟକାଇ ମୋବାଇଲରେ କଥାବାର୍ତ୍ତା ହୁଅନ୍ତୁ। ଗାଡ଼ିର ସମସ୍ତ ଆବଶ୍ୟକୀୟ କାଗଜପତ୍ର ଗାଡ଼ି ଡିକିରେ ରଖିବାକୁ ଭୁଲନ୍ତୁ ନାହିଁ। ଆଉ ନିଜ ପାଖରେ ସବୁବେଳେ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ରଖନ୍ତୁ। ରାସ୍ତାରେ ସବୁବେଳେ ଟ୍ରାଫିକ୍ ନିୟମକୁ ମାନି ଚଳନ୍ତୁ। ଗାଡ଼ି ଚଲାଇଲା ବେଳେ ଯଦି ଶାଢ଼ୀ, ଚୁଡ଼ିଦାର, ସାଲୱାର କିମ୍ବା ପଞ୍ଜାବୀ ଭଳି ପୋଷାକ ପିନ୍ଧୁଛନ୍ତି ତେବେ ଏହାର ପଣତ ଏବଂ ଓଢ଼ଣୀ ଆଦିକୁ ଭଲ ଭାବରେ ସଜାଡ଼ି ରଖନ୍ତୁ, କାହିଁକି ନା ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ହେଉଥିବାର ନଜିର ରହିଛି। ଦ୍ରୁତଗତିରେ ଗାଡ଼ି ଚଲାନ୍ତୁ ନାହିଁ। ଗାଡ଼ି ପଛରେ ଜଣେ ବ୍ୟକ୍ତିଙ୍କଠାରୁ ଅଧିକ ବ୍ୟକ୍ତିଙ୍କୁ ବସାନ୍ତୁ ନାହିଁ। ରାତିରେ ଗାଡ଼ି ଚଲାଉଥିଲା ବେଳେ ଅଧିକ ସାବଧାନତା ଅବଲମ୍ବନ କରନ୍ତୁ। ଏମିତି କିଛି ଛୋଟ ଛୋଟ ଦିଗ ପ୍ରତି ଆମେ ଯଦି ଧ୍ୟାନ ରଖିବା ତେବେ ଆମେ ନିଜକୁ ସୁରକ୍ଷିତ ରଖିପାରିବା। ଭଉଣୀ, ସମୟ ତ ବଦଳି ଯାଉଛି, ଆଉ ତା ସହିତ ତାଳ ଦେଇ ଆମକୁ ବି ବଦଳିବାକୁ ହେବ। ଶିକ୍ଷା ପାଇଁ ହେଉ ଅବା କର୍ମସଂସ୍ଥାନ ପାଇଁ ହେଉ, ଆମକୁ ବାହାରକୁ ଗୋଡ଼ କାଢ଼ିବାକୁ ପଡ଼ିବ। ତେବେ ବାହାରକୁ ଯିବା ସମୟରେ ଆମକୁ ଅଧିକ ସାବଧାନତା ଅବଲମ୍ବନ କରିବା ଦରକାର। ବାଟରେ ଯାଉଥିବା ସମୟରେ ଆମେ ଅନ୍ୟମନସ୍କ ନ ରହି ଆମ ଚାରିପାଖ ପ୍ରତି ସଜାଗ ରହିବା ସହିତ ଏଥିପ୍ରତି ଧ୍ୟାନ ଦେବା ମଧ୍ୟ ଜରୁରୀ। ଆଜିକାଲି ମହିଳାମାନଙ୍କ ସହାୟତା ପାଇଁ ତ ଅନେକ ହେଲ୍ପ ଲାଇନ୍ ନମ୍ବର ଏବଂ ଆପ୍ ଆସିଗଲାଣି, ଦରକାର ସମୟରେ ସେହି ସବୁର ସହାୟତା ମଧ୍ୟ ନେଇପାରିବା। ଏହାଛଡ଼ା ଆପଣ ଚାହିଁଲେ ପାଖରେ ପିପର ସ୍ପ୍ରେ ମଧ୍ୟ ରଖିପାରିବେ। ଯଦି ଆପଣ ରାତିରେ ଏକୁଟିଆ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି ତେବେ ସେହି ଗାଡ଼ିର ନମ୍ବର ଏବଂ ଅନ୍ୟ ବିବରଣୀ ନିଜର ନିକଟ ସମ୍ପର୍କୀୟଙ୍କୁ ଅବା ବନ୍ଧୁମାନଙ୍କୁ ଜଣାଇ ଦିଅନ୍ତୁ। ମଝିରେ ମଝିରେ ସେମାନଙ୍କୁ ଫୋନ୍ ମାଧ୍ୟମରେ ଆପଣ କେଉଁଠି ପହଞ୍ଚିଲେ ସେ ସ୍ଥାନ ବିଷୟରେ ମଧ୍ୟ ଜଣାନ୍ତୁ। ଯଦି ଆପଣଙ୍କ ପାଇଁ ସେ ସ୍ଥାନଟି ନୂଆ ହୋଇଥାଏ ତେବେ ଆପଣ ମୋବାଇଲରେ GPS ମାଧ୍ୟମରେ ଆପଣ ଠିକ୍ ରାସ୍ତାରେ ଯାଉଛନ୍ତି କି ନାହିଁ ତାହା ମଧ୍ୟ ଜାଣିପାରିବେ। ତେବେ ଏମିତି କିଛି ଛୋଟ ଛୋଟ କଥା ପ୍ରତି ଆମେ ଯଦି ଧ୍ୟାନ ଦେବା, ସେଥିପ୍ରତି ସଜାଗ ରହିବା, ତେବେ ଆମେ ଅନେକ ପ୍ରତିକୂଳ ପରିସ୍ଥିତିକୁ ଏଡେଇ ଯାଇପାରିବା।

0: ଆଜି ତ କାର୍ଯ୍ୟକ୍ରମରେ ଆପଣମାନେ ଗୋଟିଏ ସୁନ୍ଦର ଆଲୋଚନା ଶୁଣିଲେ, ମନଛୁଆଁ ଗୀତଟିଏ ବି ଶୁଣିଲେ। ତେବେ ସୁପର୍ଣ୍ଣା, କାର୍ଯ୍ୟକ୍ରମକୁ ଏଇଠି ରଖିବା ନା ଆଗକୁ ବଢ଼ିବା?
1: ସମୟ ତ ଆମକୁ ଅନୁମତି ଦେଉନି କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବା ପାଇଁ। ତାହେଲେ ଭଉଣୀ, ଆମର କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା,
0: ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍କୋଡ଼ 753001।
1: ଆଜିର କାର୍ଯ୍ୟକ୍ରମରୁ ମୁଁ ସୁପର୍ଣ୍ଣା
0: ଆଉ ମୁଁ ନିର୍ମାଲ୍ୟ ବିଦାୟ ନେଇ ଏଇଠି ରହୁଛୁ। ନମସ୍କାର।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ। ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ, ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ। ଇରାନ ପରମାଣୁ ଅସ୍ତ୍ର ହାସଲ ନ କରିବା ଲକ୍ଷ୍ୟ ନେଇ ଏକାଠି ହୋଇଛନ୍ତି ଆମେରିକା ଓ ୟୁରୋପୀୟ ସଂଘ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ଗୁଜରାଟର ସୋମନାଥ ମନ୍ଦିର ପରିଦର୍ଶନ କରିବେ। 1951 ମସିହାରେ ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପୁନରୁଦ୍ଧାରିତ ଏହି ମନ୍ଦିର ଉଦ୍ଘାଟନର 75ତମ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଦୈନିକ ଖବରକାଗଜରେ ଆଲେଖ୍ୟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଭାରତର ସଭ୍ୟତା, ଶକ୍ତି ଏବଂ ସ୍ଥିରତାର ପ୍ରତୀକ। ବାରମ୍ଭାର ପ୍ରତିବନ୍ଧକ ତଥା କ୍ଷତି ସହିବା ପରେ ବିଶ୍ୱାସ ଏବଂ ସଂସ୍କୃତି ଯେ ବଞ୍ଚି ରହିପାରିବ ସୋମନାଥ ମନ୍ଦିର ଏହାକୁ ଦର୍ଶାଉଛି ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। କିଛି ମାସ ମଧ୍ୟରେ ସୋମନାଥ ମନ୍ଦିର ସହିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଏକ ସୌଭାଗ୍ୟର ବିଷୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ମନ୍ଦିର ଉପରେ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ପାଳନ ଅବସରରେ ଶ୍ରୀ ମୋଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଶ୍ୱାସ କରିଥିଲେ ଯେ ସୋମନାଥ ମନ୍ଦିର ପୁନଃନିର୍ମାଣ ଏକ ଜାତୀୟ କର୍ତ୍ତବ୍ୟ। ପଶ୍ଚିମବଙ୍ଗରେ ବିଧାୟକ ଦଳ ନେତା ନିର୍ବାଚନ ନେଇ ଆଜି ବିଜେପି ନବନିର୍ବାଚିତ ସଦସ୍ୟଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ବଙ୍ଗଳା କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଯୋଗଦେବା ପାଇଁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଭିନ୍ନ ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶ୍ୱକବିଙ୍କ ଜୟନ୍ତୀ ଅବସରରେ ସମାରୋହରେ ସାଂସ୍କୃତିକ ପ୍ରଦର୍ଶନୀ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜଣାପଡ଼ିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ୍ ଯେପରି କେବେ ବି ପରମାଣୁ ଅସ୍ତ୍ର ହାସଲ କରି ନ ପାରେ ତାହା ସୁନିଶ୍ଚିତ କରିବା ପାଇଁ ଆମେରିକା ଏବଂ ୟୁରୋପୀୟ ୟୁନିୟନ୍ ଏକଜୁଟ୍ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ କହିଛନ୍ତି ଯେ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେନ୍ଙ୍କ ସହ ସେ ଟେଲିଫୋନ୍ ମାଧ୍ୟମରେ କଥା ହୋଇ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ନିଜ ଲୋକଙ୍କୁ ହତ୍ୟା କରୁଥିବା ଶାସକକୁ ପରମାଣୁ ଭଳି ସକ୍ଷମ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ସହମତ।

0: ଙ୍କୁ ହତ୍ୟା କରୁଥିବା ଶାସକକୁ ପରମାଣୁ ଭଳି ସକ୍ଷମ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ବାର୍ତ୍ତାଳାପ ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ ଥିଲା। ସ୍କଟଲ୍ୟାଣ୍ଡର ଟର୍ନବେରୀରେ ହୋଇଥିବା ବାଣିଜ୍ୟ ବୁଝାମଣା ଅନୁଯାୟୀ ଶୁଳ୍କ ହ୍ରାସ ଉପରେ ପ୍ରତିଶ୍ରତି ପୂରଣ କରିବାକୁ ସେ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ୟୁରୋପୀୟ ସଂଘକୁ ଆମେରିକାର 250ତମ ସ୍ୱାଧୀନତା ବାର୍ଷିକୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ବିଫଳ ହେଲେ ଅଧିକ ଶୁଳ୍କ ଲାଗୁ କରାଯାଇପାରେ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି। ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ମଧ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବାର୍ତ୍ତାଳାପକୁ ସ୍ୱୀକାର କରି କହିଛନ୍ତି, ଉଭୟ ନେତା ପଶ୍ଚିମ ଏସିଆର ବିକାଶ ଏବଂ ଆଞ୍ଚଳିକ ଅଂଶୀଦାରଙ୍କ ସହ ସମନ୍ୱୟ ବିଷୟରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଓ ଭାରତୀୟ ବାୟୁସେନା ଗତକାଲି ଓଡ଼ିଶା ଉପକୂଳରେ ଟାକ୍ଟିକାଲ ଆଡ୍ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହା ହେଉଛି ଯୁଦ୍ଧାସ୍ତ୍ରକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତାରେ ଖୁସିବ୍ୟକ୍ତ କରିବା ସହ ଡିଆର୍ଡିଓ, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀକୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ ଓ ବିକଶିତ କରିବ ବୋଲି ଶ୍ରୀ ସିଂ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ରେଳବାଇ ପ୍ରାୟ 362 କୋଟି ଟଙ୍କା ବ୍ୟୟରେ ଉତ୍ତର ରେଳବାଇର ପ୍ରମୁଖ ରୁଟ୍ଗୁଡ଼ିକରେ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକୁ ମଞ୍ଜୁର କରିଛି। ଏହା ରେଳ ସୁରକ୍ଷା ଏବଂ ଆଧୁନିକରଣକୁ ପ୍ରୋହାହିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକଳ୍ପ ଅଧୀନରେ ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟରେ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ୍ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଂକଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
1: ବ୍ରୋଡକାଷ୍ଟର ହୋଇ ନାତେ ଯୋଉ ଇସ୍ତର କାର୍ଯ୍ୟକ୍ରମ କରତେ ଇସ୍କା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ପହଞ୍ଚତା ହେ ଔର ୟେ ବହୁତ ବଡ଼ା ଉଦାହରଣ ହୋଗା।
2: ଦେଶଭର ମେ ଯୋ ହମାରେ 232 ମୁଖ୍ୟ କେନ୍ଦ୍ର ହେ ଉନ ପର ୟେ ଆୟୋଜନ ଇସ୍ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହେ ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହେ ଉସ ଯୋଗଦାନ କୋ ସେଲିବ୍ରେଟ କର ରହେ ହେ।
0: ଚୀନ୍ର ହୁନାନ୍ ପ୍ରଦେଶରେ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରାଦେଶିକ ରାଜଧାନୀ ଚାଙ୍ଗସା ନିକଟସ୍ଥ ଲିଉ ୟୁଆନ୍ ସହରରେ ସୋମବାର ଦିନ ଏହି ବିସ୍ଫୋରଣ ଘଟିଥିଲା। ଚୀନ୍ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣରେ 51 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। केंद्र स्वास्थ्य मंत्री जेपी नड्डा स्वास्थ्य सेवा क्षेत्र

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେଉଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ହେଉଥିବା ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ

ଡକ୍ଟର ସମ୍ବିତ ପାତ୍ର, ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ ଓ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଏଥିରେ ନିୟମିତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ପାଇଁ ଅନ୍ଲାଇନ୍ରେ ପଞ୍ଜିକରଣ କରିପାରିବେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବୋର୍ଡ ୱେବ୍ସାଇଟ୍ରେ ପଞ୍ଜିକରଣ ପ୍ରକ୍ରିୟା କରିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବ୍ଜେକ୍ଟିଭ୍ ଓ ଅବ୍ଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡର ୱେବ୍ସାଇଟ୍ bscodisha.ac.in ଉପଲବ୍ଧ ହେଉଛି। ପଶ୍ଚିମବଙ୍ଗରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇଲିସିସ୍ ୟୁନିଟ୍, ଜରୁରୀକାଳୀନ ଓ ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଥିଲେ। ଜିଲ୍ଲାରେ ଏକ ନର୍ସିଂ ଓ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଓଡ଼ିଶା ଉପକୂଳରେ ଟାପ୍ଟିକାଲ ଆଡ୍ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଦ୍ଧାସ୍ତ୍ର ତାରାକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଏହା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଡ୍କ୍ରସ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମଇ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ରେଡ୍କ୍ରସ ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି ମାନବତାର ସେବାରେ ନିୟୋଜିତ ସ୍ୱୟଂସେବକଙ୍କର ନିଷ୍କାମ ପ୍ରୟାସ ଓ ଅତୁଟ ପ୍ରତିବଦ୍ଧତାକୁ ରେଡ୍କ୍ରସ ଦିବସରେ ପ୍ରଶଂସା କରିଛନ୍ତି। ଆବଶ୍ୟକତାରେ ଥିବା ଲୋକଙ୍କୁ ଆଶ୍ୱସ୍ତ ସେବା ଓ ସହଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ ରେଡ୍କ୍ରସ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ ଦିବସରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ ଏବଂ କରୁଣାମୟ ସମାଜ ଗଠନ ପାଇଁ ଦୟା, ଏକତା ଏବଂ ମାନବିକ ସେବା ପ୍ରତି ସାମୁହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମାନବ ସେବା ଓ ଜନକଲ୍ୟାଣରେ ସମର୍ପିତ ଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ରେଡ୍କ୍ରସ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାକୁ ଆଧାର କରି ଛାତ୍ର ଜୀବନରୁ ଦେଶସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଥାଲାସେମିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତ ରୋଗୀଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଓ ସମର୍ଥନ ଦେବା। ଥାଲାସେମିଆ ଏକ ରକ୍ତ ବିକାର ସମସ୍ୟା। ଦେଶରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ

0: ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମାଜିକ ସଚେତନତା ଓ ସାମୁହିକ ପ୍ରୟାସ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରିହେବ। ସମୟୋପଯୋଗୀ ପରୀକ୍ଷା ଓ ପରାମର୍ଶ ଏହି ରୋଗ ପ୍ରତିରୋଧରେ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଥାଲାସେମିଆ ରୋଗ ସମ୍ପର୍କରେ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଥାଲାସେମିଆ ଗୋଟେ ହିମୋଲାଇଟିକ୍ ଏନିମିଆ, ଯୋଉଠି ଆମର ହିମୋଗ୍ଲୋବିନ୍ ଡିଫେକ୍ଟିଭ୍ ଥାଏ। ଏହି ରୋଗ ବିଷୟରେ ସଚେତନତା ଆଉ ପ୍ରି ମ୍ୟାରାଇଟାଲ୍ କାଉନ୍ସେଲିଂ ଆଉ ଜେନେଟିକ୍ ଷ୍ଟଡି, ତାଦ୍ୱାରା ଆମେ ଏହାକୁ ପ୍ରିଭେଣ୍ଟ କରିପାରିବା। ଯଦି ସମସ୍ତେ ଏହାର କାରଣ ବୁଝିବେ ଆଉ ଜାତକ ମିଳିଲା ଭଳି ଯଦି ନିଜର ପରୀକ୍ଷା କରିକି ନିଜ ଜୀବନସାଥୀ ବାଛିବେ, ହୁଏତ ଛୋଟ ଛୋଟ ଶିଶୁମାନେ ଏହି ରୋଗରୁ ରକ୍ଷା ପାଇବେ। ଆଉ ଯୋଉମାନଙ୍କର ରୋଗ ଅଛି ତାଙ୍କର ରକ୍ତ ଦେବା ସହ ଜିନ୍ ଥେରାପି ମଧ୍ୟ ଅଭ୍ୟାସ କରାଯାଉଛି, ପାଇଁ ଆମର ବିଭିନ୍ନ ଆସୋସିଏସନ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ କାମ କରୁଛି।
0: ଡକ୍ଟର ମୁକେଶ ମହାଲିଙ୍ଗ ଥାଲାସେମିଆ ଦିବସ ଅବସରରେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଦିନରେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ସମସ୍ତଙ୍କୁ ଶପଥ ନେବା ଲାଗି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ବିଶ୍ୱ ଥାଲାସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ରକ୍ତଦାନର ଆବଶ୍ୟକତା ଓ ଏହାର ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଏମ୍କେସିଜି ମେଡିକାଲ କଲେଜ ଓ ହସ୍କିଟାଲର ରକ୍ତ ଭଣ୍ଡାରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ପାଞ୍ଚ ବର୍ଷ ମଧ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। 2021ରେ ଜିଲ୍ଲାରେ 30 ଜଣ ଥାଲାସେମିଆ ରୋଗୀ ପଞ୍ଜିକୃତ ହୋଇଥିବାବେଳେ ଚଳିତ ବର୍ଷ ମାତ୍ର 6 ଜଣ ରୋଗୀ ପଞ୍ଜିକୃତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜ ପଟ୍ଟା, ଘରବାଡ଼ି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ 23ଟି ସଂଶୋଧନ ମାମଲା ଏବଂ ବିଭିନ୍ନ କର ଆଦାୟ ସମ୍ପର୍କରେ ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ସୁଭଦ୍ରା ଶକ୍ତିକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣି ଗୃହକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକରେ ଯୋଗଦେଇ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଓ ଖୁରିଙ୍ଗା ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ 33% ସଂରକ୍ଷଣ ପ୍ରସଙ୍ଗରେ ଶୋଭାଯାତ୍ରାରେ ସଚେତନ କରାଯାଇଥିଲା। ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ 55.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା। ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ। ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ।

0: ଶ୍ରୋତା ବନ୍ଧୁ, ଜାତିର ଜନକ ମହାତ୍ମା ଗାନ୍ଧି ଆଉ ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ମଧ୍ୟରେ ଅନେକ ମତ ପାର୍ଥକ୍ୟ ଥିଲା ସତ, ହେଲେ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଥିଲା ଅତି ନିବିଡ଼। ଆପଣମାନେ ଜାଣନ୍ତି ଶ୍ରୋତା ବନ୍ଧୁ, ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ସର୍ବପ୍ରଥମେ ରବୀନ୍ଦ୍ରନାଥ ହିଁ ମହାତ୍ମା ବୋଲି ସମ୍ବୋଧନ କରିଥିଲେ, ଆଉ ଗାନ୍ଧିଜୀ ମଧ୍ୟ ବିଶ୍ୱକବିଙ୍କୁ ଗୁରୁଦେବ ବୋଲି ସମ୍ବୋଧନ କରିଥିଲେ। ଉଭୟଙ୍କ କାର୍ଯ୍ୟଶୈଳୀ ଆଉ ଚିନ୍ତନ ଥିଲା ଭିନ୍ନ ଭିନ୍ନ, କିନ୍ତୁ ଲକ୍ଷ୍ୟ ଥିଲା ଗୋଟିଏ, ଆମ ଦେଶ ଆଉ ଜାତିର ଉନ୍ନତି। ଏହି ଦୁଇ ମହାପୁରୁଷ ଗ୍ରାମ୍ୟ ଜୀବନକୁ ଦେଉଥିଲେ ପ୍ରାଧାନ୍ୟ। ଉଭୟଙ୍କର ଦୃଢ଼ ମତ ଥିଲା ଗାଁର ଉନ୍ନତିରେ ଦେଶର ଉନ୍ନତି, ଏବଂ ସେମାନେ ସେ କ୍ଷେତ୍ରରେ କାର୍ଯ୍ୟ ମଧ୍ୟ କରୁଥିଲେ। ଟାଗୋରଙ୍କ ରଚିତ ଯଦି ତୋର ଡାକ ଶୁଣେ କେଉଁ ନ ଆସେ ତେବେ ଏକଲା ଚାଲରେ, ଏହି ସଙ୍ଗୀତଟି ଗାନ୍ଧିଜୀଙ୍କୁ ବେଶ୍ ପ୍ରଭାବିତ କରିଥିଲା, ଆଉ ସେହି ନୀତିରେ ସେ ମଧ୍ୟ କାମ କରୁଥିଲେ। ତେବେ ଶ୍ରୋତାବନ୍ଧୁ, ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସମ୍ପର୍କ କିଭଳି ଥିଲା ସେ ବିଷୟରେ ଆଜି ରହିଛି ଆଲୋଚନା। ରବୀନ୍ଦ୍ରନାଥ ଟାଗୋର ଓ ଗାନ୍ଧିଜୀ, ଆଲୋଚନା କରିଛନ୍ତି ଅସୀମା ସାହୁ।
1: ମହାତ୍ମା ଓ ଗୁରୁଦେବ, ଜଣେ ଆମ ଜାତିର ପିତା ଓ ଆଉ ଜଣେ ଭାରତୀୟ ବୌଦ୍ଧିକ ଚେତନାର ଆଦ୍ୟ ଉଦ୍ଗାତା, ଜଣେ ଭାରତୀୟ ରାଜନୀତିର ସର୍ବମାନ୍ୟ ରାଜର୍ଷୀ ତ ଆଉ ଜଣେ ଭାରତରେ ସାଂସ୍କୃତିକ ନବଜାଗରଣର ସର୍ବସ୍ୱୀକୃତ ପୁରୋଧା। ଏହି ଦୁଇ ଜଣଙ୍କୁ ବାଦ ଦେଇ ଆଧୁନିକ ଭାରତର ପରିକଳ୍ପନା ମଧ୍ୟ କରିହେବ ନାହିଁ। ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କର ଜନ୍ମ 1861 ମସିହାରେ କଲିକତାରେ। ମହାତ୍ମା ଗାନ୍ଧୀଙ୍କର ଜନ୍ମ ତା'ର 8 ବର୍ଷ ପରେ 1869 ଗୁଜରାଟର ପୋର ବନ୍ଦରରେ। ପୂର୍ବରେ ରବି ଉଦୟର 8 ବର୍ଷ ପରେ ପଶ୍ଚିମରେ ମୋହନଙ୍କ ରୂପରେ ନୂତନ ସୂର୍ଯ୍ୟର ପ୍ରତିଭାତ ହେଲା, ଯାହାଙ୍କ କିରଣରେ ସମଗ୍ର ବିଶ୍ୱ ଉଦ୍ଭାସିତ ହେଲା। ମହାତ୍ମା ଗାନ୍ଧୀଙ୍କ ପରମ ବନ୍ଧୁ ଦୀନବନ୍ଧୁ ନାମରେ ଖ୍ୟାତ ସିଏଫ୍ ଆଣ୍ଡ୍ରୁଜ୍ ହିଁ ମହାତ୍ମା ଗୁରୁଦେବଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥିଲେ। 1915 ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଫେରିବା

ପରେ ଆଣ୍ଡ୍ରୁଜ୍ ଟାଗୋରଙ୍କ ହାତଗଢ଼ା ତପଭୂମି ଓ ଅନବିଦ୍ୟ ବିଦ୍ୟାମନ୍ଦିର ଶାନ୍ତି ନିକେତନରେ ତାଙ୍କର ସପ୍ତାହେକାଳ ରହଣି ପାଇଁ ବ୍ୟବସ୍ଥା କରିଥିଲେ। ଯଦିଓ ଟାଗୋର ସେ ସମୟରେ ଶାନ୍ତି ନିକେତନରେ ଉପସ୍ଥିତ ନଥିଲେ, ଗାନ୍ଧିଜୀ ସେଠାରେ ସପ୍ତାହେକାଳ ରହି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମତ ବିନିମୟ କରିଥିଲେ। ଶାନ୍ତି ନିକେତନରେ ରହଣି ଗାନ୍ଧିଜୀଙ୍କ ଚିନ୍ତା ଓ ଚେତନା ଉପରେ ଗଭୀର ପ୍ରଭାବ ପକାଇଥିଲା। ସେଠାରେ ତାଙ୍କ ଅବସ୍ଥାନକୁ ସ୍ମରଣୀୟ ରଖିବା ପାଇଁ ଆଜି ପର୍ଯ୍ୟନ୍ତ ଶାନ୍ତି ନିକେତନରେ ମାର୍ଚ୍ଚ 10 ତାରିଖକୁ ଗାନ୍ଧି ଦିବସ ଭାବରେ ପାଳନ କରାଯାଉଛି। 1915 ମାର୍ଚ୍ଚ 6 ତାରିଖରେ ଶାନ୍ତି ନିକେତନରେ ଗାନ୍ଧିଜୀ ପ୍ରଥମ ଥର ପାଇଁ ଗୁରୁଦେବଙ୍କୁ ଭେଟିଲେ ଏବଂ ପ୍ରଥମ ସାକ୍ଷାତରୁ ହିଁ ଉଭୟ ପରସ୍କରର ପରମ ବନ୍ଧୁ ପାଲଟିଗଲେ। ଗୁରୁଦେବଙ୍କ ମହାପ୍ରଣୟ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା, ଚିଠିପତ୍ର ଓ ଟେଲିଗ୍ରାମ ଜରିଆରେ ସମ୍ପର୍କ ଅବ୍ୟାହତ ରହିଥିଲା। ସତ୍ୟ, ଅହିଂସା, ଗଣତନ୍ତ୍ର, ବ୍ୟକ୍ତି ସ୍ୱାଧୀନତା, ବିଶ୍ୱ ରାଜନୀତି ଭଳି ବିବିଧ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଚିଠି ଜରିଆରେ ବିଚାର ବିନିମୟ ହେଉଥିଲା। ଏହିସବୁ ଚିଠି ଆମ ଜାତୀୟ ଜୀବନର ଅମୂଲ୍ୟ ସମ୍ପଦ। ଏ ଚିଠିମାନଙ୍କରେ ବ୍ୟକ୍ତିଗତ ସ୍ୱାର୍ଥ ସମ୍ବଳିତ କୌଣସି ପ୍ରସଙ୍ଗ ସ୍ଥାନ ପାଉନଥିଲା, ବରଂ ଜାତୀୟ ଜୀବନକୁ ପରିପୁଷ୍ଟ ଓ ସମୃଦ୍ଧ କରିବା ପାଇଁ ଉଭୟ ସ୍ୱଚ୍ଛନ୍ଦରେ ମତବ୍ୟକ୍ତ କରୁଥିଲେ। ଗାନ୍ଧିଜୀ ଓ ଗୁରୁଦେବଙ୍କ ମଧ୍ୟରେ ମିତ୍ରଭାବ ଯେତିକି ଥିଲା, ମତଭେଦ ମଧ୍ୟ ସେତିକି ଥିଲା। 1919ରେ ଜାଲିଆନାୱାଲାବାଗ ଗଣସଂହାର ପରେ ଗାନ୍ଧିଜୀ ବ୍ରିଟିଶ ଶାସନ ବିରୋଧରେ 1920ରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ ଏବଂ 1924ରେ ଜେଲ୍ରୁ ଖଲାସ ହେବା ପରେ ଚରଖାକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରି ସ୍ୱଦେଶୀ ଆନ୍ଦୋଳନର ସୂତ୍ରପାତ କରିଥିଲେ। ଗାନ୍ଧିଜୀଙ୍କ ଆହ୍ୱାନରେ ଭାରତର କୋଣ ଅନୁକୋଣରେ ଅଭୂତପୂର୍ବ ଜନଜାଗରଣ ସୃଷ୍ଟି ହୋଇଥିଲା। ହେଲେ ରବୀନ୍ଦ୍ରନାଥ କଲିକତାରୁ ବାହାରୁଥିବା ମଡର୍ଣ୍ଣ ରିଭ୍ୟୁ ନାମକ ପତ୍ରିକାରେ ଚରଖା ସଂସ୍କୃତି ଶୀର୍ଷକରେ ସ୍ୱଦେଶୀ ଆନ୍ଦୋଳନ ସମ୍ପର୍କରେ ଏକ କଡ଼ା ସମାଲୋଚନାମୂଳକ ପ୍ରବନ୍ଧ ଲେଖିଥିଲେ। ତାଙ୍କ ମତରେ ସ୍ୱରାଜ୍ୟ କିଛି ନୁହେଁ, ଏକ ପ୍ରହେଳିକା ମାତ୍ର। ମଣିଷର ଲଢ଼େଇ ଆଧ୍ୟାତ୍ମିକତା ଭିତ୍ତିକ ହେବା ଜରୁରୀ। ଜାତୀୟ ଅହଙ୍କାରକୁ ପୁଞ୍ଜି କରି କଳହଧର୍ମ ରାଷ୍ଟ୍ରବାଦ ଭିତ୍ତିକ ନୁହେଁ। ଉତ୍ତରରେ ଗାନ୍ଧିଜୀ କହିଥିଲେ, ଦେଶ ବନ୍ଧନମୁକ୍ତ ହେବାକୁ ଚାହେଁ, ଲୋକମାନେ ସ୍ୱେଚ୍ଛାରେ ସ୍ୱାଧୀନ ଜୀବନଯାପନ କରିବାକୁ ଚାହାନ୍ତି। ଗୁରୁଦେବଙ୍କ ସ୍ୱପ୍ନ ସ୍ୱରାଜ୍ୟ କେବଳ ଅହିଂସାତ୍ମକ ଅସହଯୋଗ ଆନ୍ଦୋଳନ ଜରିଆରେ ହିଁ ହାସଲ କରାଯାଇପାରିବ। ବିଶ୍ୱକବି ଭାରତକୁ ବୃହତ୍ତର ବିଶ୍ୱର ଏକ ପ୍ରମୁଖ ଅଂଶ ଭାବେ ଦେଖିବାକୁ ଚାହୁଁଥିବା ବେଳେ ଗାନ୍ଧିଜୀଙ୍କର ଯୁକ୍ତି ଥିଲା, ବ୍ରିଟିଶ ଦାସତ୍ୱରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ଭାରତ କେବେ ହେଲେ ବିଶ୍ୱ ସମୁଦାୟରେ ନିଜକୁ ସାମିଲ କରିପାରିବ ନାହିଁ କିମ୍ବା ନିଜର ଅସ୍ତିତ୍ୱ ଜାହିର କରିପାରିବ ନାହିଁ। ଭାରତୀୟ ଜାତୀୟତାବାଦ ଧ୍ୱଂସାତ୍ମକ ନୁହେଁ କି ଉଗ୍ରବାଦ ନୁହେଁ, ବରଂ ଏହା ବିଶ୍ୱପ୍ରେମ ଆଧାରିତ ମାନବବାଦ ଉପରେ ପର୍ଯ୍ୟବେସିତ। ସେହିପରି ଗାନ୍ଧିଜୀ ଇଂରାଜୀ ଶିକ୍ଷା ଓ ପାଶ୍ଚାତ୍ୟ ସଭ୍ୟତାର ଘୋର ବିରୋଧୀ ଥିଲେ। କେବଳ ଇଂରାଜୀ ଶିକ୍ଷା ମାଧ୍ୟମରେ ଯେ ସମତା ଓ ସ୍ୱାଧୀନତା ଭଳି ଆଦର୍ଶକୁ ବୁଝିହେବ ଏବଂ ଚେତନାର ବିକାଶ ଘଟିବ ବୋଲି ଧାରଣା ସତ୍ୟର ଅପଳାପ ଭିନ୍ନ କିଛି ନୁହେଁ ବୋଲି ସେ ବିଶ୍ୱାସ କରୁଥିଲେ। ଅନ୍ୟପକ୍ଷରେ ଟାଗୋରଙ୍କ ଦୃଢ଼ ମତ ଥିଲା ଯେ ପାଶ୍ଚାତ୍ୟ ସଭ୍ୟତାରୁ ଆମକୁ ବହୁତ କିଛି ଆହରଣ କରିବାର ଅଛି ଏବଂ ଇଂରାଜୀ ଭାଷାରେ ଆଧୁନିକ ଶିକ୍ଷା ଆମ ଚେତନାକୁ ସମୃଦ୍ଧ କରିବ। ବିଭିନ୍ନ ଭାଷା ଶିଖିବା ଫଳରେ ଏବଂ ବିଭିନ୍ନ ସଂସ୍କୃତିରୁ ଆହରଣ କରିବା ଦ୍ୱାରା ହିଁ ଭାରତୀୟ ଚେତନା ବିକଶିତ ଓ ପରିବ୍ୟାପ୍ତ ହୋଇପାରିବ। 1934ରେ ପ୍ରଳୟଙ୍କରୀ ଭୂମିକମ୍ପରେ ବିହାର ଓ ନେପାଳରେ ବହୁ ଧନଜୀବନ ନଷ୍ଟ ହୋଇଥିଲା। ଏହାପରେ ଗାନ୍ଧିଜୀ ବିବୃତ୍ତି ଦେଇଥିଲେ ଯେ ହରିଜନଙ୍କ ପ୍ରତି ଆମେ କରୁଥିବା ଅନ୍ୟାୟରେ କ୍ଷୁବ୍ଧ ହୋଇ ଈଶ୍ୱର ଆମକୁ ଏଭଳି ଅଭିଶାପ ଦେଇଛନ୍ତି। ଗାନ୍ଧିଜୀଙ୍କ ଏଭଳି ବିବୃତ୍ତିରେ ଗଭୀର ମର୍ମାହତ ହୋଇ ଟାଗୋର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗାନ୍ଧିଜୀ ଓ ଟାଗୋରଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତୀବ୍ର ମତାନ୍ତର ଥିଲେ ମଧ୍ୟ ତାହା କେବେ ମନାନ୍ତର ସ୍ତରକୁ ଯାଇନଥିଲା। ଉଭୟଙ୍କର ପରସ୍କର ପ୍ରତି ଶ୍ରଦ୍ଧା, ସଦିଚ୍ଛା ଓ ସଦ୍ଭାବ ସବୁବେଳେ ଅତୁଟ ରହିଥିଲା।
1932 ମସିହା ମେ ମାସରେ ହରିଜନମାନଙ୍କ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥାକୁ

ବିରୋଧ କରି ଗାନ୍ଧୀ ଯେତେବେଳେ ପୁନାର ଏରୱାଡା ଜେଲ୍ରେ ଆମରଣ ଅନଶନ ଆରମ୍ଭ କଲେ ଟାଗୋର ତାଙ୍କ ସହ ନିୟମିତ ସମ୍ପର୍କରେ ଥିଲେ। ଏପରିକି ଟାଗୋର ତାଙ୍କୁ ଭେଟିବାକୁ ନିଜେ ଏରୱାଡା ଜେଲ୍ ଯାଇଥିଲେ। ପରବର୍ତ୍ତୀ ସମୟରେ ଏହି ସଂକ୍ରାନ୍ତରେ ଗାନ୍ଧୀ ଓ ଆମ୍ବେଦକରଙ୍କ ମଧ୍ୟରେ ପୁନା ରାଜିନାମା ସ୍ୱାକ୍ଷରିତ ହେବା ସମୟରେ ମଧ୍ୟ ଟାଗୋର ଗାନ୍ଧିଜୀଙ୍କ ସହ ଉପସ୍ଥିତ ଥିଲେ ଏବଂ ସ୍ୱରଚିତ ସଙ୍ଗୀତ ଗାନ କରିଥିଲେ। 1938 ମସିହାରେ ଚୀନ୍ର ଚାଙ୍ଗ୍ କାଇ ସେଙ୍ଗ୍ଙ୍କ ପାଖକୁ ଲିଖିତ ଏକ ପତ୍ରରେ ଟାଗୋର ଉଲ୍ଲେଖ କରିଥିଲେ ଯେ ବୁଦ୍ଧ ଓ ଯୀଶୁଖ୍ରୀଷ୍ଟଙ୍କ ପରେ ଗାନ୍ଧୀ ହିଁ ଅନନ୍ତ ସମ୍ଭାବନାର ପ୍ରତୀକ ଭାବେ ପ୍ରତିଭାତ ହୋଇଛନ୍ତି। ଜୀବନର ଅନ୍ତିମ ପର୍ଯ୍ୟାୟରେ ଅସୁସ୍ଥତା ଭୋଗୁଥିବା ସମୟରେ ରବୀନ୍ଦ୍ରନାଥ ଗାନ୍ଧିଜୀଙ୍କ ପାଖକୁ ଚିଠିରେ ଲେଖିଛନ୍ତି, ଆପଣଙ୍କ କ୍ରମାଗତ ଶୁଭେଚ୍ଛାଇଁ ମୋତେ ଅନ୍ଧାରୀ ମୂଲକରୁ ବାହାର କରିଆଣି ଆଲୋକ ଦେଖାଇଛି, ଆଉ ସେଥିପାଇଁ ମୋର ଆନ୍ତରିକ କୃତଜ୍ଞତା।

0: ଭୋଗୁଥିବା ସମୟରେ ରବୀନ୍ଦ୍ରନାଥ ଗାନ୍ଧିଜୀଙ୍କ ପାଖକୁ ଚିଠିରେ ଲେଖିଛନ୍ତି, ଆପଣଙ୍କ କ୍ରମାଗତ ଶୁଭେଚ୍ଛାଇଁ ମୋତେ ଅନ୍ଧାରୀ ମୂଲକରୁ ବାହାର କରିଆଣି ଆଲୋକ ଦେଖାଇଛି, ଆଉ ସେଥିପାଇଁ ମୋର ଆନ୍ତରିକ କୃତଜ୍ଞତା ଗ୍ରହଣ କରନ୍ତୁ। 1940 ଗାନ୍ଧିଜୀ ଓ କସ୍ତୁରବା ଶାନ୍ତିନିକେତନ ପରିଦର୍ଶନରେ ଯାଇଥିଲେ। ଏହା ଥିଲା ମହାତ୍ମା ଓ ବିଶ୍ୱକବିଙ୍କ ମଧ୍ୟରେ ଶେଷ ସାକ୍ଷାତ। ଟାଗୋର ଗାନ୍ଧିଙ୍କୁ ଶାନ୍ତିନିକେତନର ଦାୟିତ୍ୱ ତୁଲେଇବାକୁ ଅନୁରୋଧ କଲେ। ଗାନ୍ଧିଙ୍କ ଉତ୍ତର ଥିଲା, ଜଣେ ମହାନ ଆତ୍ମାର ମହାନ ପରିକଳ୍ପନାରୁ ସୃଷ୍ଟ ଏ ଅନୁଷ୍ଠାନର ଦାୟିତ୍ୱ ସ୍ୱୟଂ ଈଶ୍ୱରଙ୍କ ଉପରେ ନ୍ୟସ୍ତ, ମୁଁ ବା ଛାର କିଏ। ହେଲେ ଟାଗୋରଙ୍କ ମହାପ୍ରାଣ ପରେ ଗାନ୍ଧିଜୀ ସତସତିକା ଶାନ୍ତିନିକେତନର ଦାୟିତ୍ୱ ମୁଣ୍ଡାଇଥିଲେ। 1945 ବନ୍ଦୀଶାଳରୁ ମୁକୁଳିବା ପରେ ଗାନ୍ଧିଜୀ ଶାନ୍ତିନିକେତନକୁ ଆସିଥିଲେ ଓ ସେଠାରେ ଏକାଧିକ ଦିନ ଅବସ୍ଥାନ କରିଥିଲେ। ତାଙ୍କରି ନିର୍ଦ୍ଦେଶର ହିଁ ଇନ୍ଦିରା ଶାନ୍ତିନିକେତନରେ ପାଠ ପଢ଼ିବା ପାଇଁ ଯୋଗ ଦେଇଥିଲେ। ଭାରତ ସ୍ୱାଧୀନତା ପାଇଲା ପରେ ଗାନ୍ଧିଜୀଙ୍କ ଆଗ୍ରହ କ୍ରମେ ଶାନ୍ତିନିକେତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲା। ଟାଗୋର ହିଁ ସର୍ବପ୍ରଥମେ ଗାନ୍ଧିଙ୍କୁ ମହାତ୍ମା ବୋଲି ସମ୍ବୋଧନ କରିଥିଲେ ଓ ଗାନ୍ଧିଜୀ ଟାଗୋରଙ୍କୁ ଗୁରୁଦେବର ଆଖ୍ୟା ଦେଇଥିଲେ। ଉଭୟଙ୍କର ବ୍ୟକ୍ତିତ୍ୱ, ଆଦର୍ଶ ଓ ବିଚାର ପରସ୍ପରଠୁ ଭିନ୍ନ ଥିଲେ ମଧ୍ୟ ଦେଶ ପ୍ରତି ଅନୁରକ୍ତି, ମଣିଷ ପ୍ରତି ଭଲ ପାଇବା ଓ ଜାତୀୟ ଉତ୍କର୍ଷ ଦିଗରେ ପ୍ରଚେଷ୍ଟା ଦୃଷ୍ଟିରୁ ଉଭୟ ଥିଲେ ପରିପୂରକ, ଏକ ଓ ଅଭିନ୍ନ। ଆଧୁନିକ ଭାରତର ନିର୍ମାଣରେ ଉଭୟଙ୍କର ଅବଦାନ କେବଳ ଅନବଦ୍ୟ ନୁହେଁ, ଅତୁଳନୀୟ ମଧ୍ୟ।
1: ଶୁଣୁଥିଲେ ଆଲୋଚନା ରବୀନ୍ଦ୍ରନାଥ ଟାଗୋର ଓ ଗାନ୍ଧିଜୀ। ଆଲୋଚନା କରିଥିଲେ ଅସୀମା ସାହୁ। ହସତ ବନ୍ଧୁ, ଆମେ ସମସ୍ତେ ଚାହୁଁ ଏକ ସୁସ୍ଥ ତଥା ସୁନ୍ଦର ସମାଜରେ ବସବାସ କରିବା ପାଇଁ, କିନ୍ତୁ ଏଭଳି ଏକ ସମାଜ ଗଢ଼ିବାର ଦାୟିତ୍ୱ ଯେ ଆମ ଉପରେ ରହିଛି, ସେ କଥାକୁ ଆମେ ଭୁଲି ଯାଉଛୁ। ଏହି ସମାଜରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ନିଜକୁ ହିଁ ପରିବର୍ତ୍ତନ କରିବାକୁ ପଡ଼ିବ। ତେବେ ଶ୍ରୋତାବନ୍ଧୁ, ଆଉ ଡେରି କାହିଁକି? ଆସନ୍ତୁ ନା ଆମେ ସମସ୍ତେ ସତ୍ପଥରେ ଯାଇ ସମାଜର ସକଳ ଉନ୍ନତି ପାଇଁ କିଛି ନା କିଛି ଭଲ କାମ କରିବା, ଆଉ ଆମର ଏହି ଦେଶକୁ ବିକାଶର ପଥରେ ଆଉ ପାଦେ ଆଗକୁ ନେବା। ଗାନ୍ଧି ଜଣେ ବ୍ୟକ୍ତି ନଥିଲେ, ସେ ଏକ ବିଚାର, ଏକ ଦର୍ଶନ। ତାଙ୍କର ଜୀବନଚର୍ଯ୍ୟା ସମୟାନୁବର୍ତ୍ତିତାକୁ ଆଜି ଆମେ ଅନୁଧ୍ୟାନ କରୁନାହୁଁ। ପ୍ରତିଟି ମଣିଷ ପାଇଁ ଜୀବନର ଏକମାତ୍ର ରାସ୍ତା ହେଉଛି ସତ୍ୟ। ଦୁନିଆର ପରିବର୍ତ୍ତନ କେବଳ ଅହିଂସା ଓ ସତ୍ୟ ମାର୍ଗରେ ହିଁ ସମ୍ଭବ, ଏଭଳି ମତ ରଖନ୍ତି ଗବେଷକ ତଥା ସଂଗଠକ ପ୍ରବୀର ମହାନ୍ତି।
2: ଆମେ ଯୋଉ କଥା କହୁ ସେଥିରେ ସବୁ କଥାଟି କରୁ ନାହିଁ, ଗାନ୍ଧି ଯୋଉ କଥା କହୁଥିଲେ ସେଇ କଥା କରୁ। ତେଣୁ ସତ୍ୟ ଅହିଂସାରେ ଚାଲିବା ନିମନ୍ତେ ସେ ଯୋଉ ଯୋଜନାବଦ୍ଧ ଭାବରେ ଲୋକମାନଙ୍କ ନିକଟରେ ନିଜର ଜୀବନକୁ ଗୋଟିଏ ପରୀକ୍ଷାଗାର ଭାବରେ ଉପସ୍ଥାପନ କଲେ ତାହା ଆଜି ଗୋଟେ ଦର୍ଶନ ଭାବେ ଠିଆ ହେ। ବିଶ୍ୱର କୋଣ ଅନୁକୋଣରେ ଆଜି ଗାନ୍ଧି ପୂଜା ପାଉଛନ୍ତି। ତାର ଗୋଟିଏ କାରଣ ହେଲା ଯେ ଗାନ୍ଧି ସତ୍ୟ ଅହିଂସା ଖାଲି କହୁନଥିଲେ, ନିଜେ କରିକି ଦେଖାଉଥିଲେ। ତାଙ୍କ ଜୀବନଚର୍ଯ୍ୟା, ତାଙ୍କ ସମୟାନୁବର୍ତ୍ତିତା, ତାଙ୍କର ଜୀବନଶୈଳୀ କିଏ ଅନୁଧ୍ୟାନ କରିବ ଆଜି ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ? ଏବେ ଏବେ ଭାବୁଛନ୍ତି ଯେ ସତରେ କଣ ଏପରି ଗୋଟିଏ ଲୋକ ଏଇ ଧୂଳିମାଟିର ସଂସାର ଉପରେ ଜନ୍ମଗ୍ରହଣ କରିଛି, ଏହା କଣ ସମ୍ଭବ? ଏବଂ ଏହା ସମ୍ଭବ ହୋଇ ଦେଖାଯାଇଛି ଏବଂ ଆଜି ସମାଜ, ଆଜି ସଂସାର, ଆଜି ବିଶ୍ୱ ତାକୁ ଗ୍ରହଣ କରେ। ଗାନ୍ଧିଜୀ କହୁଥିଲେ ସେଇମାନେ ସବୁଠାରୁ ଶକ୍ତିଶାଳୀ ଯେଉଁମାନେ ସତ୍ୟ ବାଟରେ ଚାଲିଛନ୍ତି, ସେଇମାନେ ସବୁଠାରୁ ଶକ୍ତିଶାଳୀ ଯେଉଁମାନେ ଅହିଂସା ବାଟରେ ଚାଲିଛନ୍ତି। ବୋଲେ କ୍ରାନ୍ତି ହବ ଅହିଂସାଙ୍କ ବାଟରେ, ଅହିଂସା ବାଟରେ କ୍ରାନ୍ତି ହବ, ଦୁନିଆର ପରିବର୍ତ୍ତନ ଅହିଂସା ବାଟରେ ଘଟିବ, ଶାନ୍ତି ବାଟରେ ଘଟିବ। ଏଠି ଯୁଦ୍ଧ, ରକ୍ତପାତ, ହିଂସାର କୌଣସି ସ୍ଥାନ ନାହିଁ। ଯୁବକମାନଙ୍କୁ ଜୀବନଚର୍ଯ୍ୟା, ଜୀବନଶୈଳୀ ଗଢ଼ିବାକୁ ପଡିବ ଏବଂ ସେଇ ବାଟରେ ଗଢ଼ିଲେ ହିଁ ସମାଜ ତିଆରି ହୋଇପାରିବ, ନୂତନ ସମାଜର ସମ୍ଭାବନା ଘଟିପାରିବ। ଏଥିପାଇଁ ଗାନ୍ଧି ଯୁବକମାନଙ୍କୁ ସବୁବେଳେ ତାଙ୍କ ଜୀବଦଶାରେ ଯେତେ ଯୁବକ ତାଙ୍କ ପାଖକୁ ଆସିଛନ୍ତି ସେହି କ୍ରମରେ ସେମାନଙ୍କୁ ଉଦ୍ବୋଧନ ଦେଇଛନ୍ତି, ଉଦ୍ବୁଦ୍ଧ କରିଛନ୍ତି ଏବଂ ଜାତୀୟ ଜୀବନରେ ସାମିଲ କରିଛନ୍ତି।
1: ତେବେ ଆସନ୍ତୁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ଆଗେଇ ନେବାର ସଂକଳ୍ପ ରଖିବା, ସାରା ଦୁନିଆକୁ ନିଜର ପରିବାର ଭାବିବା। ହିଂସା

0: ଦେଶକୁ ତ୍ୟାଗ କରି ଆମେ ଗଢ଼ିବା ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ। କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ? ନିଶ୍ଚୟ ଲେଖିବେ ଆମର ଠିକଣା ଗାନ୍ଧି ଚର୍ଚ୍ଚା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ଗାନ୍ଧି ଚର୍ଚ୍ଚା। ପ୍ରଯୋଜନାରେ ଥିଲେ ପ୍ରଜ୍ଞାପାରମିତା ସାହୁ, ଉପସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ। ଆକାଶବାଣୀ କଟକ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ଟ୍ରାନ୍ସମିଟର ଯୋଗେ ପ୍ରସାରଣ ବନ୍ଦ ରହିବ, କିନ୍ତୁ ନ୍ୟୁଜ୍ ଅନ୍ ଏୟାର ଆପ୍ ଏବଂ ଷ୍ଟ୍ରିମିଂ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ।

0: ଦୋରେ ଓ ଦୋରେ
1: କଣ ହେଲା?
0: ଆରେ ଆଜି ସନ୍ଧ୍ୟାରେ କଣ କରୁଛ?
1: କାଇଁ କାମ ଥିଲା କି?
0: ଆଜି ମହାତ୍ମା ଗାନ୍ଧୀ ଭାଷଣ ଦେବେ ତିଲକ ପାର୍କରେ, କଂଗ୍ରେସ ଆୟୋଜନ କରିଛି, ଯିବ ମୋ ସାଙ୍ଗେ?
1: ନାଇଁ ତମେ ଯା, ମୁଁ କଲେଜ ଯିବି।
0: କଲେଜ? ଆରେ କଲେଜ କଣ ପାଇଁ?
1: ପ୍ରଫେସର ନାଟକର୍ଣ୍ଣୀ ଟ୍ୟୁଟୋରିଆଲ ଗ୍ରୁପର ମିଟିଂ ଡାକିଛନ୍ତି।
0: ଆରେ ମିଟିଂକୁ ନଗଲେ ଚଳିବନି?
1: କଣ ତମ ଗାନ୍ଧୀଙ୍କ ଭାଷଣ ପାଇଁ?
0: ଗାନ୍ଧୀଙ୍କ ଉପରେ ତମେ ବୋଧେ ରାଗିଛ କି? ନାଇଁ
1: ଭାଇ ସେ କଥା ନୁହଁ, ନିଜ ନିଜ ଚିନ୍ତାଧାରାର କଥା।
0: ଚିନ୍ତାଧାରା?
1: ହଁ, ଆରେ ଜଣେ ସେଇ କାମ ହାତକୁ ନବା ଦରକାର ଯାହା ସେ କରିପାରିବ। କେହି କଣ ଆକାଶରୁ ଜହ୍ନକୁ ତଳି ଆଣିପାରିବ?
0: ଆରେ ତୁ କଣ କହିବାକୁ ଚାହୁଁଛୁ ମୁଁ କିଛି ବୁଝିପାରୁନି।
1: ଦେହରେ ହାଡ଼ ଦି ଖଣ୍ଡ, ଆଉ ସେ ଗାନ୍ଧୀ ଭାବୁଛି ଯେଉଁ ସାମ୍ରାଜ୍ୟର ସୂର୍ଯ୍ୟ କେବେ ଅସ୍ତ ହୁଏନି ତାକୁ ଭାରତରୁ ଅସ୍ତ କରିଦବ।
0: ଏ ଦୋରେ ତିଲକ ମହାରାଜ କଣ କହିଛନ୍ତି? ସ୍ୱରାଜ୍ୟ ଆମର ଜନ୍ମଗତ ଅଧିକାର, ଏଇ କଥା କହିଛନ୍ତି ନା?
1: ହଁ, ତାହେଲେ
0: ତା ପାଇଁ ମନପ୍ରାଣ ଦେଇ ଚେଷ୍ଟା କରିବା ଆମର କର୍ତ୍ତବ୍ୟ ନୁହେଁ କି? ସଂଗ୍ରାମ ବିନା ବିଦେଶୀ

0: ତକକୁ ଆମେ କଣ ଦେଶରୁ ହଟେଇ ଦେଇପାରିବା?
1: ହଟଉନ, ତମକୁ କଣ କିଏ ମନା କରୁଛି? ତିଲକ ପାର୍କ ଯାଅ, ଆଉ ତାକୁ ହଟାଅ। ଦିଆସିଲି ପ୍ୟାକେଟରେ ସାଙ୍ଗରେ ଅଛି ନା ନାହିଁ?
0: ମଲା, ସିଗାରେଟ୍ ତମେ ଖାଇବ, ଆଉ ଦିଆସିଲି ମୁଁ ରଖିବି ନାହିଁ।
1: ହଉ, ମୁଁ ଯାଇ ଦୋକାନରୁ ନେଇ ଆସୁଛି।

0: ନମସ୍କାର ଅଚକା ଖୁଡ଼ି। ନମସ୍କାର ରଙ୍ଗମା ଖୁଡ଼ି।
1: ବୁଢ଼ାଟା ଏଇଟା ପୁଅ
2: ବଡ଼ ଆୟୁଷ ତୋର ପୁଅ, ଆମେ ତୋରି କଥା ହଉଥିଲୁ।
0: ମୋ କଥା ମୁଁ ଏମିତି କି ବଡ଼ କାମ।

0: କରିଦେଲି ଯେ।
1: ଆରେ ତୁ ଯଦି ଗାଁରେ ଶିବ ମନ୍ଦିରଟା ତିଆରି ନ କରିଥାନ୍ତୁ ତାହେଲେ ମାସ ଯାକ ଏତେ ଧୁମଧାମରେ ହରି କଥା କେମିତି ହେଇଥାନ୍ତା?
2: ଗାଁ ସାରା ପରିବେଶ ଭକ୍ତିମୟ ହେଇଗଲା ରେ।
0: ଆରେ ଖୁଡ଼ି, ମୁଁ ଗାଁରେ ଏମିତି ହରି କଥା କରେଇ ପାରେ ଯାହା ଏଠି ଆଗରୁ କେବେ ବି ହେଇନି, ତମମାନେ ଦେଖିବ।
1: କରଉନୁ କାହିଁକି?
2: ହଁ ହଁ କର।
0: ତା ପାଇଁ ଟିକେ ଟଙ୍କା ଦରକାର ନା?
1: କଦଳୀ ଫଗଟା କରିବା ମୋ ଦାୟିତ୍ୱ ହେଲା।
0: ହେଲେ ଖୁଡ଼ି, ମୁଁ ଯୋଉ ହରି କଥା ବିଷୟରେ କହୁଛି ତା ପାଇଁ ବହୁତ ଟଙ୍କା ଦରକାର।
2: ଏମିତି କି ଖର୍ଚ୍ଚ ଅଛି କି? କେତେ ଖର୍ଚ୍ଚ ହବ? ଧୂପ, ଦୀପ, କର୍ପୂର, ନଡ଼ିଆ ଆଉ ଭୋଗ ଦାୟିତ୍ୱ ମୁଁ ନଉଛି ହେଲା।
0: ନାଇଁ ଖୁଡ଼ି, ଏସବୁ ତ ହେଇଯିବ, ମୁଁ ଆଉ କିଛି କହିବାକୁ ଚାହୁଁଛି।
1: କଣ କରିବାକୁ ଚାହୁଁଛୁ କିରେ?
0: ମୁଁ ଯେତେବେଳେ କାରବାର ସହରରେ ରହୁଥିଲି ସେତେବେଳେ ଆମେ କିଛି ସାଙ୍ଗ ମିଶି ରାମନବମୀ, ଜନ୍ମାଷ୍ଟମୀ, ଗଣେଶ ପୂଜା ଏସବୁ ଉତ୍ସବ ପାଳନ କରୁଥିଲୁ। ପ୍ରତି ସନ୍ଧ୍ୟାରେ ଭଜନ କୀର୍ତ୍ତନ ହଉଥିଲା, ହରି କଥା ହଉଥିଲା, ଆଉ ତାପରେ ଗ୍ୟାସ ଲାଇଟ୍ ଆଲୁଅରେ ବାହାରୁଥିଲା ଶୋଭାଯାତ୍ରା।
1: ଏତେ କଥା କରିବାକୁ ପଇସା କୋଉଠୁ ଆସୁଥିଲା?
0: ସମସ୍ତେ ଚାରଣା ଲେଖେ ଦଉଥିଲେ, ଆଉ ପୁଳାଏ ଟଙ୍କା ଜମା ହେଇଯାଉଥିଲା। ଆଉ ସେଇ ଟଙ୍କାରେ ଆମେ ପ୍ରବଚକ ବେଲୁର ନରହରି ଶାସ୍ତ୍ରୀ, ଭଜନ ଗାୟକ ଚନ୍ଦ୍ରଶେଖରିଆଙ୍କ ଭଳି ପ୍ରସିଦ୍ଧ ଲୋକଙ୍କୁ ଡାକୁଥିଲୁ।
2: ଏତେ ବଡ ବଡ ଲୋକ କଣ ଆମର ଏଇ ଛୋଟିଆ ଗାଁକୁ ଆସିବେ?
0: ଆସିବେନି କାହିଁକି? ଆମେ ତାକୁ ଯିବା ଆସିବା ପାଇଁ ବାଟ ଖର୍ଚ୍ଚ ଦେବା, ଆଉ ହାତରେ ନଗଦ 10 ଟଙ୍କା, ବାସ ହେଇଗଲା କାମ।
1: ସତେ?
0: ଆଉ କଣ ହାତୀ ଗୋଡା ନେଇଥାନ୍ତେ ନା କଣ ବା?
2: ଆଚ୍ଛା ହଉ, ମୁଁ କେତେ ଟଙ୍କା ଦେବି କହିଲୁ?
0: ମାତ୍ର ଟଙ୍କାଟେ?
1: ଟଙ୍କାଟିଏ ହେଇଯିବ?
0: ଆରେ ଯଦି ସମସ୍ତେ ଟଙ୍କାଏ ଲେଖେ ଦିଅନ୍ତି ତାହେଲେ ସବୁ ଖର୍ଚ୍ଚ ଯାଇ ଆହୁରି କିଛି ବଳିବ, ତାକୁ ଆଗକୁ ପୁଣି ଧର୍ମ କାମରେ ଲଗେଇବା।
2: ପୁଅ, ଟଙ୍କା ଟିକେ ଅଧିକା ହେଇଯାଉଛି, ହେଲେ ହଁ ଧର୍ମ କାମ ନେ ଟଙ୍କାଟେ।
0: ଅଚକା କୁଡ଼ି, ତମ ହାତରେ ବହି ନିଲା, ଆଉ ଚିନ୍ତା କରିବାର କିଛି ନାହିଁ।
2: ଠାକୁରଙ୍କ ନା ତୁଣ୍ଡରେ ଧରି କାମ ଆରମ୍ଭ କର।
0: ହଁ କୁଡ଼ି,
2: ସବୁ ସଫଳ କରିବେ।
0: ଆଗେ ତମେ ଦେଇଥିବା ଏଇ ଟଙ୍କାଟିକୁ ଆମ ମହାଦେବଙ୍କ ଆଗରେ ରଖିଦଉଛି, ତାପରେ ଅନ୍ୟମାନଙ୍କୁ ଦେବି।
2: ହଉ ହଉ, ତୁ ଯା କାମ ଆରମ୍ଭ କର।
0: ମୁଁ ଆସୁଛି ଖୁଡ଼ି।
1: ହଁ ହଁ
2: ହଁ ହଁ।

0: ଖୁଡ଼ି ଭୋଲା ବାବାଙ୍କ ନାଁ ଧରି ବାହାରୁଛି ହରି କଥା ପାଇଁ ଚାନ୍ଦା ଆଦାୟ କରିବାକୁ ଦିଅ ଟଙ୍କାଟେ ଦିଅ।
1: ଆରେ ଟଙ୍କା ଲେଖିଆ ଆଦାୟ କରି ଯଦି ଦରକାର ମୁତାବକ ଟଙ୍କା ନ ହେଲା ତାହେଲେ କଣ କରିବୁ?
0: ସେ କଥା ଏବେଠୁ କାହିଁକି ଚିନ୍ତା କରିବି, ଆଗେ ଆଦାୟ ହେଇସାରୁ ଆଦାୟ ପରେ ହିଁ ଜଣାପଡିବ ସେତକ ଯଥେଷ୍ଟ ହବ କି ନାହିଁ। ତମେ ଆଗ ତମ ଚାନ୍ଦାଟା ଦେଇଦେଲ।
1: ହଁ ଆରେ ମୂର୍ତ୍ତି ତୁ ମୋ କଥା ଶୁଣୁ।
0: କଣ ଖୁଡ଼ି?
1: ମୁଁ ଭାବୁଛି ତତେ 10 ଟଙ୍କା ଦେଇଦେବି। ହଁ ଆରେ ମତେ ଦେଖି ହୁଏତ କିଛି ଲୋକ ତତେ ଅଧିକା ଚାନ୍ଦା ଦେବେ।
0: ଖୁଡ଼ି କଣ କହୁଛ ମ, 10 ଟଙ୍କାଟା ତ ବହୁତ ବଡ କଥା।
1: ହଁ ଆରେ ଜାଣିଲୁ ମୋ ପାଖରେ କିଛି ଟଙ୍କା ଅଛି। ରାମେୟା କି ଚେନେୟା ଜମି ବନ୍ଧା ପକେଇ ଥାର ଆଣିଥିଲା, ଗଲା ବର୍ଷ କରଜଟା ସୁଝି ଦେଇଛି, ଆହୁରି କିଛି ବଳିଛି। ଆଉ ମୁଁ ଭାବୁଛି ଏତେ ଟଙ୍କା ରଖି ମୁଁ କଣ କରିବି। 100 ଟଙ୍କା କାରବାର ସହରର ବ୍ରାହ୍ମଣ ଅନାଥାଶ୍ରମକୁ ପଠେଇଦେଲି। ଏକା କଥା, ଟଙ୍କା ଧର୍ମ କାମରେ ଲାଗିବା କଥା, ଗାଁରେ ହଉ କି ସହରରେ ହଉ।
0: ହଉ ଖୁଡ଼ି ତମ ଇଚ୍ଛା, ଦିଅ 10 ଟଙ୍କା ଦିଅ।
1: ହଁ ଏଇ ନେ,
0: ଦିଅ ଦିଅ ଖୁଡ଼ି। ହଁ
1: 1, 2, 3, 4 କେତେ ହେଲା?
0: ଇଏ 4 ହେଲା ପରା ଖୁଡ଼ି।
1: ହଁ ହଉ, ଇଏ 5, 6, 7, 8, 9 ଆଉ ଇଏ ହେଲା 10।
0: ହେଇଗଲା ହେଇଗଲା ଖୁଡ଼ି, ଗଣି ସାରିଛୁ ଖୁଡ଼ି। ଠିକ ଅଛି, ହଉ ମୁଁ ତାହେଲେ ଆସୁଛି, ଅନ୍ୟମାନଙ୍କଠୁ ବି ଆଦାୟ କରିବାକୁ ପଡିବ।
1: ହଁ ଆଉ କଣ ହେଲା ଆସି ଖବର ଦବୁ।
0: ହଁ ଖୁଡ଼ି ମୁଁ ଆସିକି କହୁଛି। ପ୍ରଣାମ।
1: ହଁ ଯା ଯା ରେ ପୁଅ, ଯା ରେ ପୁଅ।

0: ଆପଣମାନେ ନିଜ ନିଜ ଆସନରେ ବସିଯାଆନ୍ତୁ। ପଣ୍ଡିତ ମହାଶୟ ଆଜି ତାଙ୍କ କଥା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଉପରେ ଆଧାରିତ, ସେ ବର୍ତ୍ତମାନ ଭାଷଣ ଦେବେ।
1: ମହାତ୍ମା ଗାନ୍ଧୀଙ୍କ ଜନ୍ମ ଉପରେ କଣ ଶାସ୍ତ୍ର ପୁରାଣ କଥା କିଛି ହବନି କି?
2: ବା ଗାନ୍ଧୀଙ୍କୁ ନେଇ ପ୍ରବଚନ ଆରମ୍ଭ ହେଇଗଲା।
0: ଆପଣମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରନ୍ତୁ, ଶାନ୍ତିରେ ବସି ପ୍ରବଚନ ଶୁଣନ୍ତୁ।
3: ଭକ୍ତବୃନ୍ଦ, ଗଲାକାଲି ଆମ ପ୍ରବଚନର ବିଷୟବସ୍ତୁ ଥିଲା ଶିବ ପାର୍ବତୀ ବିବାହ। ସେଥିରେ ଦୁଃଖିନୀ ଭାରତ ପାର୍ବତୀ ରୂପେ ଥିଲେ, ଆଉ ତାଙ୍କୁ ଉଦ୍ଧାର କରିଥିବା ଶିବ ଥିଲେ ସ୍ୱରାଜ। ଶିବ କିପରି ହେଲେ ତାହା ଆପଣମାନଙ୍କୁ ମୁଁ କହିଥିଲି। ଭଗବାନ ଶିବଙ୍କର ଯେମିତି ତିନି ପ୍ରକାର ନେତ୍ର ଅଛି, ସ୍ୱରାଜର ମଧ୍ୟ ସେହିପରି ତିନୋଟି ନେତ୍ର ଅଛି। କ'ଣ କ'ଣ ସେହି ତିନୋଟି ନେତ୍ର ମନେ ଅଛି ତ? ପ୍ରଥମଟି ହେଲା ଆତ୍ମାଶୁଦ୍ଧି, ଆଉ ଦ୍ୱିତୀୟଟି ହେଲା ହିନ୍ଦୁ ମୁସଲମାନ ଏକତା, ଆଉ ତୃତୀୟଟି ହେଉଛି ଖଦି। ତାହେଲେ ଭକ୍ତବୃନ୍ଦ, ସ୍ୱରାଜ ଦ୍ୱାରା ହିଁ ଭାରତ ମାତାର ଉଦ୍ଧାର ହେବ, ସେଥିରେ କୌଣସି ସନ୍ଦେହ ନାହିଁ। ସମସ୍ତେ ଏକ ସ୍ୱରରେ କୁହ, ଭାରତ ମାତା କି
4: ଜୟ,
3: ଭାରତ ମାତା କି
4: ଜୟ,
3: ଭାରତ ମାତା କି
4: ଜୟ।
3: ସ୍ୱରାଜ ହେଉଛି ଆମର ଦାବି,
4: ଆମର ଦାବି, ଆମର ଦାବି।
3: ଶୁଦ୍ଧିବୃନ୍ଦ, ଏଥର ଆଜିର ପ୍ରବଚନ ଆରମ୍ଭ କରୁଛି। ଆଜିର ବିଷୟ ହେଉଛି ପୃଥିବୀ ପୃଷ୍ଠରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ। ଆପଣମାନେ ମନଧ୍ୟାନ ଦେଇ ଶୁଣନ୍ତୁ। ସାରା ବିଶ୍ୱକୁ ରଚନା କରିଥିବା ବ୍ରହ୍ମା ବ୍ରହ୍ମଲୋକରେ ବିଶ୍ରାମ କରୁଥିଲେ। ସେତେବେଳେ ଦ୍ୱାରପାଳ ଆସି ସୂଚନା ଦେଲା ଯେ କିଛି ଦୁଃଖୀ ଏବଂ ପୀଡ଼ିତ ଋଷି ମୁନି ତାଙ୍କୁ କିଛି ନିବେଦନ କରିବା ପାଇଁ ପଦାର୍ପଣ କରିଛନ୍ତି। ସେମାନଙ୍କୁ ଅବିଳମ୍ବେ ତାଙ୍କ ନିକଟକୁ ପହଞ୍ଚାଇବାକୁ ବ୍ରହ୍ମା ଦ୍ୱାରପାଳଙ୍କୁ ନିର୍ଦ୍ଦେଶ ଦେଲେ। ଆଉ ସେହି ପୃଥିବୀବାସୀ ମୁନିଗଣ ବ୍ରହ୍ମାଙ୍କୁ କ'ଣ କହିଲେ ଜାଣନ୍ତି କି? ଶୁଣନ୍ତୁ।
5: ଭଗବାନଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରଣାମ।
6: ମୋର ପ୍ରଣାମ ମଧ୍ୟ ଗ୍ରହଣ କରନ୍ତୁ ଭଗବାନ।
7: ଆପଣମାନଙ୍କୁ ଏଠାରେ ସ୍ୱାଗତ ଜଣାଉଛି। ଆପଣମାନେ ଭଲରେ ଅଛନ୍ତି ତ
6: ଭଗବାନ? ଶରୀର ଦୃଷ୍ଟିରୁ ଭଲରେ ଅଛୁ, କିନ୍ତୁ ମନ ସର୍ବଦା ଉଦ୍ବେଗୀନ ରହୁଛି।
7: କଣ ସେହି ଉଦ୍ବେଗର କାରଣ?
5: ଧରାପୃଷ୍ଠରେ ଆପଣଙ୍କ ପ୍ରିୟ ପୁତ୍ରୀ ଭାରତୀ, ଯାହାକୁ ଆମେ ଭାରତ ମାତା କହୁଛୁ, ସେ ଆଜି ଦାସତ୍ୱର ଘୋର ସଙ୍କଟ ଘେରରେ କବଳିତ।
7: ଟିକେ ବୁଝାଇ କୁହନ୍ତୁ ମୁନି ଶ୍ରେଷ୍ଠ, ତାହା କି ସଙ୍କଟ?
6: ସାତ ଦରିଆ ପାରିରୁ କିଛି ବିଦେଶୀ ବଣିକ ଏଠାକୁ ଆସି ଶାସକ ହେଇଗଲେଣି। ଦେଶବାସୀଙ୍କ ବୁଦ୍ଧି ମଳିନ ପଡ଼ିଯାଇଛି। ଚତୁର୍ଦ୍ଦିଗରେ ଘୋର ଅନାଚାର, ଦୁରାଚାର ଏବଂ ଦୁର୍ନୀତି ବ୍ୟାପି ଯାଇଛି। ଆପଣଙ୍କ ପୁତ୍ରୀ ବିଦେଶୀ ଶାସକଙ୍କ ଦାସୀ ହୋଇଯାଇଛି ଭଗବାନ।
7: ଓ, ଏକଥା ଶୁଣି ମୁଁ ମର୍ମାହତ ହେଲି ଋଷିବର।
5: ଭଗବାନ, ଆପଣ ଜଣେ ଦିବ୍ୟ ପୁରୁଷଙ୍କୁ ଧରାପୃଷ୍ଠକୁ ପ୍ରେରଣ କରନ୍ତୁ, ଯିଏ ଭାରତ ମାତାଙ୍କୁ ବିଦେଶୀମାନଙ୍କ କବଳରୁ ମୁକ୍ତ କରିପାରିବ, ଦେଶରେ ପୁଣି ଥରେ ଅଜ୍ଞାନର ଅନ୍ଧକାରକୁ ଦୂର କରି ଜ୍ଞାନଲୋକ ବିତରଣ କରିପାରିବ, ଦେଶକୁ ସୁଖ ସମୃଦ୍ଧିରେ ଭରି ଦେଇପାରିବ।
7: ଆପଣ ଚିନ୍ତା କରନ୍ତୁନି ଋଷିବର, ମୁଁ ତତ୍କ୍ଷଣାତ୍ ଏହାର ବ୍ୟବସ୍ଥା କରିଦେଉଛି। ଅତିଶୀଘ୍ର ମୋର ପୁତ୍ରୀ ଦାସତ୍ୱରୁ ମୁକ୍ତ ହୋଇଯିବ। ଏବେ ଆପଣ ନିଶ୍ଚିନ୍ତ ହୋଇ ଏଠାରେ କିଛି ସମୟ ବିଶ୍ରାମ କରନ୍ତୁ।
3: ସୁଧୀ ଭକ୍ତବୃନ୍ଦ, ଯେତେବେଳେ ଋଷି ବ୍ରହ୍ମଲୋକରେ ବିଶ୍ରାମ କରୁଥିଲେ, ସେତେବେଳେ ଗୁଜରାଟ ରାଜ୍ୟରେ ଜଣେ ଅଲୌକିକ ବାଳକର ଜନ୍ମ ହେଲା। କୋଠରୀଟି ଦିବ୍ୟ ଆଲୋକରେ ଝଲସି ଉଠିଲା, ଆଉ ଏହି ବାଳକର ନାମ ରଖାଗଲା ମୋହନ ଦାସ। ଇଏ ସେହି ଦିବ୍ୟ ପୁରୁଷ ଯାହାକୁ ସୃଷ୍ଟିକର୍ତ୍ତା ବ୍ରହ୍ମା ସ୍ୱୟଂ ଧରଣୀ ପୃଷ୍ଠକୁ ପ୍ରେରିତ କରିଥିଲେ। ବୋଲୋ ମୋହନ ଦାସଙ୍କର, ବୋଲୋ ମୋହନ ଦାସଙ୍କର, ବୋଲୋ ମୋହନ ଦାସଙ୍କର। ଶୁଦ୍ଧିବୃନ୍ଦ, ଏହି ପୃଥିବୀ ପୃଷ୍ଠରେ ଜନ୍ମିତ ଏହି ମୋହନ ଦାସ ଗାନ୍ଧୀ ହିଁ ଭାରତ ମାତାଙ୍କୁ ସ୍ୱାଧୀନ କରିବା ପାଇଁ ଅସହଯୋଗ ଏବଂ ସତ୍ୟାଗ୍ରହ ଆନ୍ଦୋଳନ ଚଳାଇଛନ୍ତି, ଦେଶବାସୀଙ୍କୁ ସତ୍ୟ ଏବଂ ଅହିଂସାର ମାର୍ଗ ଦେଖାଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ସ୍ନେହଭରା କୋମଳବାଣୀ ସମସ୍ତ ଦେଶବାସୀଙ୍କ ହୃଦୟ ଜିଣିପାରିଛି। ଆଜିକାଲି ସେ ଦେଶରେ ସ୍ୱରାଜ୍ୟର ଜ୍ୟୋତି ପ୍ରଜ୍ୱଳିତ କରି ଗାଁକୁ ଗାଁ ଯାତ୍ରା କରୁଛନ୍ତି, ଗାନ୍ଧୀ ଜନ୍ମିଲେ ଭାରତବାସୀଙ୍କ ଦୁଃଖ ଦୂର କରିବାକୁ। ଧରଣୀ ବୁକେ ଆସିଛନ୍ତି ସେ ଦୁଃଖୀଙ୍କ କଷ୍ଟ ହରିବାକୁ। ସମସ୍ତେ ମିଶି ଏକ ସ୍ୱରରେ କୁହ, ମହାତ୍ମା ଗାନ୍ଧୀଙ୍କର, ମହାତ୍ମା ଗାନ୍ଧୀଙ୍କର, ମହାତ୍ମା ଗାନ୍ଧୀଙ୍କର। ସୁଧୀ ଭକ୍ତବୃନ୍ଦ, ମହାତ୍ମା ଗାନ୍ଧୀ କହନ୍ତି, ନିଜ ଅଧିକାର ପାଇଁ ଲଢ଼େଇ କର, କିନ୍ତୁ କାହା ସହିତ ଦ୍ୱେଷ ଭାବ ରଖନି, ଶତ୍ରୁତା ମଧ୍ୟ କରନି। ସେ କହନ୍ତି ସମସ୍ତଙ୍କ ସହ

0: ପ୍ରେମପୂର୍ଣ୍ଣ ବ୍ୟବହାର କର, କାରଣ ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟିଆନ ଈଶ୍ୱରଙ୍କ ଆଗରେ ସଭିଏ ସମାନ। ସେ ଆଉ ଗୋଟେ କଥା କହନ୍ତି ମଧ୍ୟ, ସୂତା କାଟ, ନିତିଦିନ ସୂତା କାଟ, କାରଣ ଆମ ଭାରତ ମାତାର ବସ୍ତ୍ର ବିଦାରିତ। ଶୁଣୁଛନ୍ତି ତ ଆପଣମାନେ, ତାର ଶରୀରର କ୍ଷତଗୁଡ଼ିକୁ ଆଚ୍ଛାଦିତ କରିବା ପାଇଁ ବସ୍ତ୍ରର ଆବଶ୍ୟକତା ରହିଛି। ଗୋଟିଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାମ କରୁଛନ୍ତି ମହାତ୍ମା ଗାନ୍ଧୀ, କଣ ତାହା ଆପଣମାନେ ଜାଣନ୍ତି? ତାହା ହେଲା ଅନଶନ, ଉପବାସ। ଉପବାସ କାହିଁକି କରୁଛନ୍ତି? ଆତ୍ମାନୁଶାସନ ପାଇଁ, ଆତ୍ମାର ଶୁଦ୍ଧି ପାଇଁ। ବାସ୍ତବରେ ମୋହନ ଦାସ ଜଣେ ସନ୍ଥ, ଜଣେ ମହାତ୍ମା।
1: ମହାତ୍ମା ଗାନ୍ଧୀଙ୍କର
2: ଜୟ,
1: ମହାତ୍ମା ଗାନ୍ଧୀଙ୍କର
2: ଜୟ,
1: ଭାରତ ମାତାଙ୍କର
2: ଜୟ,
1: ଭାରତ ମାତାଙ୍କର
2: ଜୟ,
0: ଭାରତ ମାତା କି
2: ଜୟ।
0: ଭକ୍ତ ବୃନ୍ଦ, ବର୍ତ୍ତମାନ ଦୟାକରି ଭଜନରେ ମନ ଦିଅନ୍ତୁ। ଓହୋ ଭକ୍ତବୃନ୍ଦ, ଆରେ ଭକ୍ତବୃନ୍ଦ ଦୟାକରି ଟିକେ ଭଜନରେ ମନ ଦିଅନ୍ତୁ। କଣ ହେଲା? ଆରେ କଣ ହେଲା? ଏ କାହିଁକି ପାଟିତୁଣ୍ଡ? କଣ ହେଲା? କଣ
3: ପଣ୍ଡିତ ମହାଶୟ, ପୋଲିସ ବାବୁ ମାନେ ଆସିଛନ୍ତି, ଆପଣଙ୍କ ସହିତ ମିନିଟ ପାଇଁ ସାକ୍ଷାତ କରିବାକୁ ଚାହୁଁଛନ୍ତି।
0: ଆଚ୍ଛା, ହଉ ହଉ ହଉ ହଉ ହଉ, ଠିକ ଅଛି ଠିକ ଅଛି, ମୁଁ ଯାଇ ଦେଖି ଆସୁଛି, କଥା କଣ?
3: ଆରେ ଆରେ ଭାଇ, କଥା କଣ? ଜୟରାମାଚାର ପୋଲିସ ବାବୁଙ୍କ ସାଙ୍ଗରେ?
4: ଆରେ ସେ କଥା କହୁନୁ, ପୋଲିସ ତାଙ୍କୁ ଧରି ନେଇଯାଉଛି।
3: ହେଲେ ହେଲେ ତାଙ୍କ ଅପରାଧ କଣ? ଆରେ ଭାଇ, ଏଇ ଇଂରେଜୀ ଶାସନରେ ଗାନ୍ଧୀଙ୍କ ପ୍ରଶଂସା କରିବା କଣ ଗୋଟେ ଛୋଟ ଅପରାଧ ବୋଲି ଭାବୁଛୁ କି?
4: ଏଇଟା ତ ପୁରାପୁରି ଅନ୍ୟାୟ।
3: ହଁ, ଘୋର ଅନ୍ୟାୟ। ଆରେ ଘୋର ଅନ୍ୟାୟ।
5: ଭାରତ ମାତା କି
2: ଜୟ,
5: ଭାରତ ମାତା କି
2: ଜୟ,
5: ଭାରତ ମାତା କି
2: ଜୟ,
3: ବନ୍ଦେ
2: ମାତରମ୍,
3: ବନ୍ଦେ
2: ମାତରମ୍,
3: ବନ୍ଦେ
6: ମାତରମ୍। ମୂର୍ତ୍ତି ଭାଇ,
7: କୁହ ସିନୁ।
6: ଜୟରାମାଚାରୀଜୀଙ୍କର ଗିରଫ ହେବାର ତିନି ଦିନ ବିତିଗଲାଣି, କିଛି ଖବର ପାଇଛୁ କି?
7: ଆରେ କିଏ ସିନା ସହରକୁ ଗଲେ ଯାଇ ଜଣା ପଡିବ,
8: କି ନହେଲେ ସହରରୁ କିଏ ଆସିଲେ।
7: ତାଙ୍କ ଗିରଫଦାରୀକୁ ନେଇ ସମସ୍ତେ ଅସନ୍ତୁଷ୍ଟ, ସେ ବ୍ରାହ୍ମଣ ହୁଅନ୍ତୁ କି ନିଚ ଜାତିର ଲୋକ ହୁଅନ୍ତୁ।
6: ପୁଲିସ ଯଦି ଜଣ ଜଣଙ୍କୁ ଏମିତି ବାନ୍ଧି ନବ, ତାହେଲେ ଆମ କାମ କେମିତି ଆଗକୁ ବଢିବ କହିଲ?
7: ଦେଖ ସିନୁ, ପୁଲିସ ଜଣଙ୍କୁ ନେଇଗଲେ ତା ଜାଗାରେ ଦଶ ଜଣ ଆସିଯିବେ।
8: କିନ୍ତୁ ସେ ଦଶ ଜଣ ଆସିବେ କୋଉଠୁ?
7: ନାଞ୍ଜାମାଖୁଡ଼ି, ଟିକେ ଚିନ୍ତା କର, ସ୍ତ୍ରୀ ଲୋକମାନେ ଆଗେ ଏମିତି କାମରେ ପଶୁଥିଲେ କି?
8: ହଁ, ରାଣୀ ଅହଲ୍ୟାବାଇ, ରାଣୀ ଲକ୍ଷ୍ମୀବାଇ, ଏମାନେ କିଏ ଥିଲେ କି?
7: ହଁ ଯେ, କିନ୍ତୁ ଏମାନଙ୍କ ସଂଖ୍ୟା ଖୁବ୍ କମ୍ ଥିଲା। କିନ୍ତୁ ଗାନ୍ଧିଜୀଙ୍କ ଗାଁ ଗାଁ ବୁଲିବା ଯୋଗୁଁ ପରିସ୍ଥିତି ଆଜି ବଦଳି ଯାଇଛି। ଏଇ ଆମ ଗାଁ କଥା ଦେଖୁନ, ତୁମେ ସ୍ତ୍ରୀ ଲୋକମାନେ ମିଶି ଗୋଟେ ମହିଳା କମିଟି କରିଛ ନା ନାହିଁ?
8: ହଁ, ତା ତ ଠିକ, ଦିନରେ ଟିକେ ସମୟ ବାହାର କରି ଏଠି ବୁଲି ଦେଇ ଯାଉଛି।
7: ଜାଣ, ଏ ଘରଟା ମହିଳା କଂଗ୍ରେସର ହେଇଗଲା।
8: ଆରେ ଖାଲି ମହିଳା କାହିଁକି, ପୁରୁଷ ହୁଅନ୍ତୁ କି ମହିଳା, ଏଇ ଅଫିସ ସମସ୍ତଙ୍କର।
7: ଦେଖିଲ, ଏଇ ହଉଛି ମହାତ୍ମା ଗାନ୍ଧୀଙ୍କ ନାଁର ଯାଦୁ।
6: ଜାଣିଛ, ସେ ସହର ତଳି ବସ୍ତିର ଲୋକମାନେ ବି ପଟେଲ ଆଉ ରଙ୍ଗେଗୌଡ଼ାଙ୍କ ନେତୃତ୍ୱରେ ଏକ ହେଇଯାଇଛନ୍ତି।
7: କିଏ? ଓହୋ, ସୁରପା ଭାଇ, ଆସ ଆସ ଆସ ଆସ। ଆରେ ସୁରପା ଭାଇ, ବହୁତ ଦିନ ପରେ ଆଜି ଇଆଡ଼େ କେମିତି ମାଡ଼ି ଆସିଲ?
9: ଆରେ କଥା କଣ କି, ରେଜିଷ୍ଟ୍ରି ଚିଠି ଥିଲେ ସିନା ଏ ଗାଁକୁ ଆସିବି। ଏ ମୂର୍ତ୍ତି ଭାଇ, ତମେ ତ ଜାଣିଛ, ଏଇଠୁ ଛଅ କୋଶ ଇଲାକାରେ ଚିଠି ବାଣ୍ଟିବାକୁ ମୁଁ ଜଣେ ଲୋକ।
7: ଆଚ୍ଛା ଆଚ୍ଛା,
9: ଏଇ ନିଅ ନିଅ ନିଅ, ତମ ନାଁରେ ଗୋଟେ ଚିଠି ଆସିଛି।
7: ମୋ ନାଁରେ?
9: ହଁ, ଆଗ ମୁଁ ତମ ଘରକୁ ଯାଇଥିଲି, ସେଇଠୁ ଜାଣିଲି ଯେ ତମେ ଏଠି ରଙ୍ଗମାଖୁଡ଼ିଙ୍କ ଘରେ ଦେଶ ସେବା କାର୍ଯ୍ୟରେ ଲାଗିଛ।
7: ଆଚ୍ଛା ଆଚ୍ଛା,
9: ବଡ ବିପଦପୂର୍ଣ୍ଣ କାମ କରୁଛ କିନ୍ତୁ।
7: ବିପଦ? ଆରେ ବିପଦ କଣ?
9: ତମେ କନ୍ଥାପୁରା ଗାଁରେ ପୋଲିସ ମୁତୟନ କରିଦିଆଯାଇଛି।
7: ପୋଲିସ କେରେ କୋଉଠି କାହିଁକି?
9: କନ୍ଥାପୁରା ଗାଁ ମୁଣ୍ଡକୁ ଲାଗି ଯୋଉ ସ୍କେପିଂଟନ ସାହେବଙ୍କ ଫାର୍ମ ଅଛି,
7: ହଁ ଅଛି,
9: ସେଠିକି ଯାଇଥିଲି ଚିଠି ଦବାକୁ। ଏଠିକା ପୋଲିସ ସିପାହୀ ସେଇଠି ରହୁଛି।
8: ଆରେ ବାବା,
9: ସେ ହିଁ କହୁଥିଲା ଏ ଗାଁର ଲୋକେ ଇଂରେଜ ଶାସନ ବିରୁଦ୍ଧରେ ମୁଣ୍ଡ ଟେକିଲେଣି, ଆମେ ଏମାନଙ୍କୁ ଦଳି ଚକଟି ଦବୁ।
7: ଆଚ୍ଛା, ବେଳ ଆସୁ, ଆମେ ବି ଦେଖିବୁ କିଏ କାହାକୁ ଦଳୁଛି।
9: ହଉ ହଉ, ମୁଁ ଚାଲିଲି ମୂର୍ତ୍ତି ଭାଇ। ହଁ, ନମସ୍କାର
7: ନମସ୍କାର ନମସ୍କାର ନମସ୍କାର।
8: କୋଉଠୁ ଆସିଛି ଚିଠି?
7: ଖୁଡ଼ି, କାରବାରରୁ, ସେଠିକା କଂଗ୍ରେସ ଅଫିସରୁ ଆସିଛି।
8: ପଢିଲୁ ପଢିଲୁ ବାପା, ଟିକେ ପଢିଲୁ।
7: ମହାଶୟ, ଏହା ଆନନ୍ଦର ବିଷୟ ଯେ କନ୍ଥାପୁରରେ କଂଗ୍ରେସରେ ଆପଣ ଜଣେ ବ୍ୟକ୍ତିଗତ ଭାବେ କାର୍ଯ୍ୟ କରୁଛନ୍ତି। କଂଗ୍ରେସର ସମସ୍ତ ଏବଂ ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ପାଇଁ ଦୟାକରି ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ। ପ୍ରବଚକ ଜୟରାମଚାରୀଜୀଙ୍କ ମୁକ୍ତି ପାଇଁ ପ୍ରଚେଷ୍ଟା ଚାଲିଛି। ଇତି ଆପଣଙ୍କର ସ୍ନେହାଧୀନ ସଚିବ, ଅଖିଳ ଭାରତୀୟ କଂଗ୍ରେସ, କାରବାର।
8: ଆରେ ପୁଅ, ଏମାନେ ତୋ ବିଷୟରେ କେମିତି ଜାଣିଲେ?
7: ଜୟରାମାଚାର୍ଯ୍ୟଙ୍କ ଗିରଫ ପରେ ସମ୍ବାଦପତ୍ରରେ ସବୁ

0: ହାରି ସାରିଛି।
1: ହଁ,
0: ଏଠିକାର ବାକି ଖବର ବି ସେମାନଙ୍କୁ ସାମ୍ବାଦିକଙ୍କୁ ମିଳିଥିବ।
1: ଆରେ ତୁ କାରବାର କେବେ ଯିବୁ କିରେ?
0: ଏଇ ସାଙ୍ଗେ ସାଙ୍ଗେ ବାହାରୁଛି ଖୁଡ଼ି, ବସ୍ରେ ଘଣ୍ଟାକର ବାଟ, ସଞ୍ଜବେଳେ ଫେରି ଆସିବି।
1: ଆଉ ଶୁଣୁ, ଆମ ସମସ୍ତଙ୍କ କଂଗ୍ରେସ ସଭ୍ୟ ପଦ ପାଇଁ କଥା ହେଇଯିବୁ।
0: ହଁ ଖୁଡ଼ି, ମୁଁ କଥା ହେଇଯିବି। ଆସୁଛି ଖୁଡ଼ି।
2: ଦେଖିଲା ରଙ୍ଗବା ଖୁଡ଼ି, ସେ ଯିଏ ଆସୁଛି ମୂର୍ତ୍ତି ନା?
1: ହଁ ତ, ମୂର୍ତ୍ତି ଭଳିଆ ଜଣା ପଡୁଛି। ଆରେ ଏଇ ପରା ମୂର୍ତ୍ତି।
0: ଖୁଡ଼ି ନମସ୍କାର।
1: ଆରେ ତୁ ଏତେ ଗୁଡ଼େ ଅରଟକୁ ନେଇ କଣ କରିବୁ
0: ଖୁଡ଼ି? ଏଇଟା ବି ମହାତ୍ମା ଗାନ୍ଧୀଙ୍କ କାମ।
1: ହଁ
0: ବୁଝିଲ ନଞ୍ଜମା ଖୁଡ଼ି, ଏଥିରୁ ଗୋଟିଏ ତମର ଆଉ ଗୋଟିଏ ରଙ୍ଗମା ଖୁଡ଼ିଙ୍କର, ବାକି ଦିଟା ଯାକ ସେ ସାମ୍ନା ଘରବାଲାଙ୍କୁ ଦେବି। ଆହୁରି ଗୁଡ଼ାଏ ଘରେ ଥୁଆ ହେଇଛି, ଘର ଘର ବୋଲି ସମସ୍ତଙ୍କୁ ଦେବାକୁ ପଡିବ ନା। ବ୍ରାହ୍ମଣ ସାହିରେ, ତଳ ବସ୍ତିରେ କିଛି ବହି ଆଉ କିଛି ଛପା କାଗଜ ବି ଦେଇଛନ୍ତି କାରବାର କଂଗ୍ରେସ ବାଲା ବାଣ୍ଟିବା ପାଇଁ।
2: କଣ ମାଗଣା?
0: ହଁ, ମହାତ୍ମା ଗାନ୍ଧୀଙ୍କ ନାଁରେ ଏ ଚରଖା ତମକୁ ଉପହାର ଦିଆଗଲା। ନଞ୍ଜମା ଖୁଡ଼ି, କଂଗ୍ରେସ ବିନା ମୂଲ୍ୟରେ ଚରଖା ବାଣ୍ଟୁଛି। କାହିଁକି ମୋ କଣ, ତମର ଦିନ ସାରା କିଛି ଟାଇମ ନାହିଁ? ବାସନ ମଜା ଲୁଗା ସଫା ପରେ ତମର ଆଉ କଣ କାମ? ଦିନକୁ ମାତ୍ର ଘଣ୍ଟାଏ ଏଥିରେ ସୂତା କାଟିଲେ ତମ ନିଜ ପାଇଁ ଲୁଗାପଟା ଆଉ କନାର ଅଭାବ ରହିବନି।
1: କଣ କହିଲୁ, ଏଥିରୁ ଏମିତି କେତେ କନା ବାହାରିଯିବ ଯେ?
0: ଖୁଡ଼ି, ମାସକୁ ଗୋଟେ ଜମ୍ପର, ପ୍ରତି ଛଅ ମାସରେ ଗୋଟିଏ ଧୋତି ମିଳିଯିବ।
1: କଣ, ପ୍ରତି ମାସ ଗୋଟାଏ ଜମ୍ପର?
0: ହଁ,
1: ଆଉ ଛଅ ମାସକୁ ଗୋଟାଏ ଧୋତି?
0: ହଁ, ଆଉ ପ୍ରଥମ ମାସରେ ସୂତା କାଟିବା ପାଇଁ ତୁଳା ବି ମାଗଣାରେ ଦିଆଯିବ।
2: ଆରେ ଏତେ ସବୁ ମାଗଣା ଦେଇ କଂଗ୍ରେସର କି ଲାଭ ହବ?
0: ଜାଣିଛ ଖୁଡ଼ି, ପ୍ରତିବର୍ଷ ଲକ୍ଷ ଲକ୍ଷ ଗଜ ବିଦେଶୀ କନା ଆମ ଦେଶକୁ ଆସୁଛି।
2: କଣ ହେଲା ସେଇଠୁ?
0: ଆରେ ଏଇ କନା ବଦଳରେ ଆମ ଦେଶରୁ କୋଟି କୋଟି ଟଙ୍କା ବିଦେଶକୁ ଚାଲିଯାଉଛି, ଆଉ ଆମେ ଗରିବରୁ ବେଶୀ ଗରିବ ହେଇଯାଉଛୁ। ଆମ ଟଙ୍କା ଆମ ଦେଶରେ ସିନା ରହିବା ଉଚିତ।
1: ଚରଖାରେ କଣ ଆମେ ସେତେ ଭଲ କନା ତିଆରି କରିପାରିବା?
0: ହଁ, ମହାତ୍ମା ଗାନ୍ଧୀ କହନ୍ତି ଭଗବାନ ଦେଇଥିବା ନିଜ ହାତରେ ସୂତା କାଟି ଯୋଉ କନା ବୁଣାଯାଏ ତାହା ପବିତ୍ର, ଆଉ ସେଥିରେ ଲାଭ ବି ହୁଏ।
1: ଲାଭ କି ଲାଭ?
0: ଏଥିରେ ବେରୋଜଗାର ମାନଙ୍କୁ କାମ ମିଳେ, ଅଳସୁଆ ଲୋକ କର୍ମଠ ହୁଏ, ଆଉ ଆମ ଦେଶର ତୁଳା ଆମରି ଦେଶରେ ରହିଯାଏ।
2: ଆମ ଟଙ୍କା ଆମରି ଦେଶରେ ରହିବା ଦରକାର, ତୁଳା ଦେଶରେ ହିଁ ରହିବା ଦରକାର। ଏସବୁ କଥା ତମେ ପାଠ ପଢୁଆ ପିଲା ତ ଠିକ ବୁଝିପାରିବ, ଆମ ମାନଙ୍କୁ ବୁଝେଇ ଦେଇପାରିବ। ଆଚ୍ଛା ଏ କଥା କହିଲ, କଣ ଗାନ୍ଧୀ ମହାତ୍ମା ନିଜେ ବି ସୂତା କାଟନ୍ତି?
0: ଖୁଡ଼ି, ପ୍ରତିଦିନ ଭୋରରୁ ଉଠି ନିତ୍ୟକର୍ମ ପୂଜାପାଠ ଆଦି ସାରି ବସି ପଡନ୍ତି ଚରଖା ଧରି ସୂତା କାଟିବାକୁ। ଆଉ ନହେଲେ କଣ, ଦିନକୁ 2 ଘଣ୍ଟା ମହାତ୍ମା ଗାନ୍ଧୀ କହନ୍ତି ଜପ ତପ ଭଜନ କୀର୍ତ୍ତନରେ ମନ ଯେତିକି ଶୁଦ୍ଧ ହୁଏ, ହାତରେ ସୂତା କାଟିଲେ ବି ସେତିକି ଶୁଦ୍ଧି ହୁଏ।
2: ତାହେଲେ ମୁଁ ବି ସୂତା କାଟିବି, କିନ୍ତୁ ଘର କାମରୁ ଯଦି ନିତି ସମୟ ନ ମିଳେ?
0: କିଛି ବ୍ୟସ୍ତ ହେବା ଦରକାର ନାହିଁ, କେତେ ସୂତା କାଟିଛ ସେ କଥା ମୁଁ ପ୍ରତି ମାସରେ ତମ ପାଖକୁ ଆସି ପଚାରିଦେବି, ହେଲା? ଯେତିକି ହେଇଥିବ ତାକୁ ମୁଁ ସହରକୁ ପଠେଇଦେବି। ଆଉ ଏଇ ନିଅ ତମ ଚରଖା ସମ୍ଭାଳ, ଆଉ ଇଏ ସେରେ ତୁଳା ପୁରା ମାଗେଣା, ମୁଁ ଚାଲିଲି, ପୋଷ୍ଟମାଷ୍ଟର ସୂର୍ଯ୍ୟନାରାୟଣ ସାରଙ୍କୁ ବି 2 ଚରଖା ଦେବାକୁ ଅଛି, ବୁଝିଲ?
1: ଆରେ ହଁ, ସିଏ ତ ଗାନ୍ଧିଜୀଙ୍କ ପୁରୁଣା ଭକ୍ତ।
0: ହଁ, ସହରରୁ 2 ଚରଖା ଆଣିବାକୁ ମତେ କହିଥିଲେ। ହଉ ମୁଁ ଆସୁଛି ଖୁଡ଼ି, ପ୍ରଣାମ।
1: ହଉ ଯା ପୁଅ, ଭଗବାନ ତତେ ସୁଖରେ ରଖନ୍ତୁ।
3: ଆରେ ମଦନା, ସମୟ କେତେ ଲାଗିଲେ?
4: 4:45।
3: ମୂର୍ତ୍ତି ଆସିଲାଣି?
4: 5 ବେଳେ ଆମର ମିଟିଂ ଅଛି, ସେ ଠିକ ସମୟରେ ଆସି ପହଞ୍ଚିବେ।
5: ଆରେ ଦୂରରୁ ଦେଖିଲେ ତାକୁ ଚିହ୍ନି ହେଇଯିବ।
3: ଆରେ ପିଲେଇ, ଆରେ ପିଲେ ଏତେ ପାଟି କାଇଁ କରୁଛୁ?
4: ହଉ ଏଥର କୁହ କଣ କରିବା,
3: ଚାଲୁନ ସମସ୍ତେ ମିଶି ମହାତ୍ମା ଗାନ୍ଧୀଙ୍କର ଗୀତ ଗାଇବା।
6: ସମସ୍ତେ ମିଶି ଗାଇବା
3: ହେଲା,
4: ଆପଣ ଆରମ୍ଭ କରନ୍ତୁ ନା।
3: ହଉ ହଉ ହଉ ହଉ ହଉ। ଆରେ ଗାନ୍ଧୀ ଭାରତ ବର୍ଷକୁ ଚେତେଇ ଦେଲେ, ଚେତେଇ ଦେଲେ,
7: ଚେତେଇ ଦେଲେ, ଚେତେଇ ଦେଲେ,
3: ଚରଖାର ସେଇ ପବିତ୍ର ମନ୍ତ୍ର ଶିଖେଇ ଦେଲେ,
7: ଶିଖେଇ ଦେଲେ, ଶିଖେଇ ଦେଲେ,
3: ଚରଖାର ସେଇ ପବିତ୍ର ମନ୍ତ୍ର ଶିଖେଇ ଦେଲେ,
7: ଶିଖେଇ ଦେଲେ, ଶିଖେଇ ଦେଲେ,
3: ଆରେ ଗାନ୍ଧୀ ଭାରତ ବର୍ଷକୁ ଚେତେଇ ଦେଲେ,
7: ଚେତେଇ ଦେଲେ, ଚେତେଇ ଦେଲେ,
3: ଆରେ ଗାନ୍ଧୀ ଭାରତ ବର୍ଷକୁ ଚେତେଇ ଦେଲେ,
7: ଚେତେଇ ଦେଲେ, ଚେତେଇ ଦେଲେ।
8: ବନ୍ଦ କର, ବନ୍ଦ କର ପାଟିତୁଣ୍ଡ, ସ୍କେପିଂଟନ ସାହେବଙ୍କ ଫାର୍ମରେ ତମେ ଗାନ୍ଧୀଙ୍କ ଗୀତ ଗାଇପାରିବୁ?
9: ଆମ କ୍ୱାର୍ଟର ଆମେ ଯାହା ଇଚ୍ଛା ଗାଇବୁ।
8: ହଁ ଆମେ ଗାଇବୁ, ପାଟି ବନ୍ଦ କର।
4: ମୂର୍ତ୍ତି ଭାଇ ଆସିଲେଣି?
8: ହଁ, ସେଇଠି ଅଟକି ଯାଅ, ଭିତରକୁ ଆସିବନି।
0: ମତେ ଅଟକେଇବାକୁ ତମେ କିଏ?
8: ସ୍କେପିଂଟନ ସାହେବଙ୍କ ଆଦେଶ,
0: ମତେ ତମେ ଅଟକେଇ ପାରିବନି।
8: ସ୍କେପିଂଟନ ସାହେବଙ୍କ ଅନୁମତି ବିନା ତମେ ଫାର୍ମରେ ପ୍ରବେଶ କରିପାରିବନି, ନା ଏମାନଙ୍କ ସାଙ୍ଗରେ କଥା ହେଇପାରିବନି, ବୁଝିଲ? ତମ ହାତ ଗୋଡ ଭାଙ୍ଗିଦେବି।
0: ଶୁଣନ୍ତୁ, ଏମାନେ ସ୍କେପିଂଟନ ସାହେବଙ୍କ ଶ୍ରମିକ।

0: କି ଗୋଲାମ ନୁହେଁ ଆଉ ଆଇନ କ୍ୟାପିଟେନ୍ ଅନୁସାରଙ୍କ ଆଇନ ନେବି କେହି କାହାକୁ ଗୋଲାମ କରି ରଖିପାରିବେନି
1: ଆଗକୁ ବଢ଼ନି
0: ଶୁଣ ଫାଟକ ଭିତରକୁ ଯିବାର ସମ୍ପୂର୍ଣ୍ଣ ଅଧିକାର ମୋର ଅଛି ଆଉ ଏମାନେ ସମସ୍ତେ ମୋ ସହିତ ଫାଟକ ଭିତରକୁ ଯିବାକୁ ସମ୍ପୂର୍ଣ୍ଣ ଅଧିକାର ରହିଛି ମୁଁ ପ୍ରବେଶ କରିବି ଦେଖୁଛି କିଏ ମୋତେ ଅଟକେଇବ ସମସ୍ତେ ଶୁଣ ମାରପିଟ ଯେମିତି ମୋଟେ ନ ହଉ ମୋଟେ ନୁହେଁ ଗାନ୍ଧିଜୀ ଏହାର ଅନୁମତି ଦିଅନ୍ତିନି ଶାନ୍ତି ଶୃଙ୍ଖଳା ରକ୍ଷାର କର
2: ସିପାହୀ ତିନି ଜଣ ଦୌଡିକି ପଳାଉଛନ୍ତି
1: ତମ ସମସ୍ତଙ୍କୁ ଜେଲ୍ ପଠେଇଦେବି ଯଦି ତମମାନଙ୍କୁ ଭିତରେ ନ ପୁରୁଛି ତାହେଲେ ମୁଁ ବି ପୁଲିସ ବାଲା ନୁହେଁ
0: ଭାଇମାନେ ଶାନ୍ତ ହେଇଯାଅ ଶାନ୍ତ
2: ହେଇଯାଅ କଣ ମୂର୍ତ୍ତି ଭାଇଙ୍କ ମୁଣ୍ଡ ରକ୍ତ ବାହାରୁଛି ମୁଁ ବି ଫୁଲିଗଲାଣି
3: ମୂର୍ତ୍ତି ଭାଇ ଭିତରୁ ଯାଅ ତମ କ୍ଷତ ହଳଦୀ ଆଉ ଚୁନ ମିଶେଇକି ଲଗେଇ ଦଉଛୁ ମଗନା ତମେ ଏପଟକୁ ଆସିକି ଭାଇଙ୍କୁ ଧର ରଚନା ତମେ ସେପଟ ଧର
2: ହଁ ଦାଦା ମୁଁ ଧରିଛି
0: ରଙ୍ଗମା ଖୁଡି
4: ଆରେ ପୁଅ ତୋ ଦେହ କେମିତି ଅଛି
0: ପ୍ରଣାମ ଏକଦମ ଠିକ ଅଛି ଖୁଡି
4: କଣ ଠିକ ଅଛି ମୁହଁର ଫୁଲା ତ ଏଯାଏ କମିନି
0: କିଛି ଦିନ ତ ରହିବ ଖୁଡି
4: ହଁ ହଁ ଧୀରେ ଧୀରେ ମନକୁ ଠିକ ହେଇଯିବ ହଉ ବାପା ରହ ମୁଁ ତୋ ପାଇଁ ଟିକେ ଜଳଖିଆ ଆଣୁଛି
0: ନାଇଁ ଖୁଡି ଖୁଡି ମୁଁ କଣ କହୁଥିଲି କି ମୁଁ ତିନି ଦିନ ଧରି ମନ୍ଦିରରେ ଅନଶନ କରିବି
4: ଅନଶନ
0: ହଁ
4: କଣ ପାଇଁ
0: ସ୍କେପିଂଟନ ସାହେବଙ୍କ ଫାର୍ମରେ କାଲି ଯୋଉ ହିଂସାକାଣ୍ଡ ହେଲା ତାହା ମୋରି ଯୋଗୁଁ ହେଲା ନା
4: ଆରେ ନା ତୋ ଯୋଗୁଁ ନୁହଁ ସେ ପୁଲିସ ଯୋଗୁଁ ହେଲା ମୁଁ ସବୁ ଶୁଣିଛି
0: ନାଇଁ ଖୁଡି ମୋ ମନରେ ଯଦି ଅହିଂସାର ଗଭୀର ପ୍ରଭାବ ଥାନ୍ତା ତାହେଲେ ସେ ସିପାହୀମାନେ କେବେ ହେଲେ ହିଂସା କରିନଥାନ୍ତେ
4: ତୁ ପୁଣି ସେଇ ବଡ଼ ବଡ଼ କଥା ଆରମ୍ଭ କରିଦେଲୁ ଦେଖ ତିନି ଦିନ ଉପାସ ରହିଲେ ତୁ ଦୁର୍ବଳ ହେଇଯିବୁ
0: ଖୁଡି ତିନି ଦିନ ଅନଶନ ପରେ ମୋ ମନୋବଳ ଆହୁରି ବଢ଼ିଯିବ ଏଇଟା ମୋର ଦୃଢ଼ ବିଶ୍ୱାସ
4: ଆରେ ଗାନ୍ଧିଜୀଙ୍କ ପାଇଁ ହୁଏତ ସେଇଟା ଠିକ ବାଟ ହେଇପାରେ ତୋ ଭଳିଆଙ୍କ ପାଇଁ ନୁହେଁ
0: ହଉ ମୁଁ ଆଗେ କରିକି ଦେଖେ ତିନି ଦିନ ନ ଖାଇଲେ କଣ ମୁଁ ମରିଯିବି
4: ହଉ ତୋ ଇଚ୍ଛା କାହା କଥା ତୁ ଶୁଣୁଛୁ ଯେ ମୋ କଥା ଶୁଣିବୁ
0: ଭାଇ ଓ ଭଉଣୀମାନେ ଶାନ୍ତ ହେଇଯାଆନ୍ତୁ ଭାଇ ଓ ଭଉଣୀମାନେ ଆପଣମାନେ ସମସ୍ତେ ଏଠି ମନ୍ଦିରରେ ଦେଶର କାର୍ଯ୍ୟ କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି କିନ୍ତୁ ଆପଣମାନେ କଣ ବୁଝିଛନ୍ତି ସେ କାମଟି କଣ
5: କଣ
0: ମୁଁ ଆପଣମାନଙ୍କୁ ଆଉ ଥରେ କହିଦେଉଛି ପ୍ରଥମଟି ହେଲା ଖଦି ମାନେ ଚରଖାରେ ସୂତା କାଟିବା ଆଉ ସେଥିରୁ ଲୁଗା ବୁଣିବା ଖଦିକୁ ନିଜର ପରିଚୟ କରିବା ଦ୍ୱିତୀୟଟି ହେଲା ଓରି ଯୋଗୁଁ ହେଲା ନା
4: ଆରେ ନା ତୋ ଯୋଗୁଁ ନୁହଁ ସେ ପୁଲିସ ଯୋଗୁଁ ହେଲା ମୁଁ ସବୁ ଶୁଣିଛି
0: ନାଇଁ ଖୁଡି ମୋ ମନରେ ଯଦି ଅହିଂସାର ଗଭୀର ପ୍ରଭାବ ଥାନ୍ତା ତାହେଲେ ସେ ସିପାହୀମାନେ କେବେ ହେଲେ ହିଂସା କରିନଥାନ୍ତେ
4: ତୁ ପୁଣି ସେଇ ବଡ଼ ବଡ଼ କଥା ଆରମ୍ଭ କରିଦେଲୁ ଦେଖ ତିନି ଦିନ ଉପାସ ରହିଲେ ତୁ ଦୁର୍ବଳ ହେଇଯିବୁ
0: ଖୁଡି ତିନି ଦିନ ଅନଶନ ପରେ ମୋ ମନୋବଳ ଆହୁରି ବଢ଼ିଯିବ ଏଇଟା ମୋର ଦୃଢ଼ ବିଶ୍ୱାସ
4: ଆରେ ଗାନ୍ଧିଜୀଙ୍କ ପାଇଁ ହୁଏତ ସେଇଟା ଠିକ ବାଟ ହେଇପାରେ ତୋ ଭଳିଆଙ୍କ ପାଇଁ ନୁହେଁ
0: ହଉ ମୁଁ ଆଗେ କରିକି ଦେଖେ ତିନି ଦିନ ନ ଖାଇଲେ କଣ ମୁଁ ମରିଯିବି
4: ହଉ ତୋ ଇଚ୍ଛା କାହା କଥା ତୁ ଶୁଣୁଛୁ ଯେ ମୋ କଥା ଶୁଣିବୁ
0: ଭାଇ ଓ ଭଉଣୀମାନେ
2: ଡାଏର୍ଜି ହେବେ
6: ପଟେଲ ଜୀ ଆଉ ରଙ୍ଗେ ଗୌଡା ଜୀ ହେବେ ଆମ ପଞ୍ଚାୟତର ସବୁଠାରୁ ବଡ଼ ମୁଖିଆ
2: ଠିକ ଅଛି ପଟେଲ ପଞ୍ଚାୟତ
6: ସେମାନେ ମୁଖିଆ ଆଉ ରକ୍ଷକ
2: ଠିକ ଅଛି
3: ପଟେଲ ଜୀଙ୍କ ବିନା ଇଏ ପଞ୍ଚାୟତ

0: ପଞ୍ଚାୟତ ରେ ରଙ୍ଗ ମାଖୁଡି ବି ରହିବେ।
1: ଆମେ ସମସ୍ତେ ୟାକୁ ସମର୍ଥନ କରୁଛୁ ନା କଣ ଭାଇ ମାନେ?
2: ସମସ୍ତେ ରଚନା ଚୌଧୁରୀ ହୁଅନ୍ତୁ।
1: ହଁ ଠିକ ଠିକ,
3: ଯାହା ଆପଣ ମାନଙ୍କ ଇଚ୍ଛା।
4: ଟିକେ ଶାନ୍ତ ହେଇଯାନ୍ତୁ।
1: ଆଜ୍ଞା ଆଜ୍ଞା ଆଜ୍ଞା।
4: ଆଉ ପଞ୍ଚମ ବ୍ୟକ୍ତି ମୁଁ ଭାବୁଛି ସିନୁ।
3: ହଁ ସିନୁ ହିଁ ଠିକ। ଆପଣ ମାନେ ପଚାରିବେ କାହିଁକି ଠିକ? ଆରେ ଭାଇ, ରାମଙ୍କ ସେବା ପାଇଁ ହନୁମାନ ହିଁ ଦରକାର ନା।
4: ଭାଇ ଓ ଭଉଣୀ ମାନେ, ପଞ୍ଚାୟତ ଆଜିଠୁ ତାର କାମ ଆରମ୍ଭ କରିଦେବ। ଆପଣମାନେ ବି ଆଜିଠୁ ମହାତ୍ମା ଗାନ୍ଧୀ କହିଥିବା କାମରେ ଲାଗି ପଡ଼ନ୍ତୁ। ସେ କହିଥିବା କିଛି କାମ ଆମ ସମସ୍ତଙ୍କୁ ମିଳିମିଶି କରିବାକୁ ହେବ। ଯେମିତିକି ତାଡି ଦେଶୀ ମଦ ସେଇ ଦୋକାନ ଆଗରେ ଧାରଣା ଦେବା, ବିଦେଶୀ ବସ୍ତ୍ର ବର୍ଜନ କରିବା, ଦେଶଭକ୍ତି ବିରୋଧୀ ଆଇନ ଭଙ୍ଗ କରିବା, ଏମିତି ଅନେକ କିଛି। ଏହିସବୁ କାମରେ ଆପଣ ଭାଇ ଓ ଭଉଣୀମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଦରକାର। ଏଥିରେ ଜୀବନ ପ୍ରତି ବିପଦ ବି ଆସିପାରେ, ଜେଲ୍ ବି ଯିବାକୁ ପଡ଼ିପାରେ। ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ ପାଇଁ ଏହିସବୁ କରିବାକୁ ପଡିବ। ଆପଣ ମାନେ ସମସ୍ତେ ଏଥିରେ ରାଜି ତ?
3: ଆମେ ସମସ୍ତେ ରାଜି,
5: ସ୍ୱାଧୀନତା
4: ଭାରତ ମାତା କି ଭାରତ ମାତା।

0: ଭାଇ ଓ ଭଉଣୀମାନେ, ସହରର କଂଗ୍ରେସ କମିଟିରୁ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଆସିଛି, ସମସ୍ତ ପୁରୁଷ ଓ ମହିଳାମାନଙ୍କୁ ସରକାରଙ୍କ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ହେବ।
1: କ'ଣ କରିବାକୁ ପଡିବ ଆମକୁ?
0: ସେଇ କଥା କହୁଛି ରଚନା ଭାଇ। ପ୍ରଥମ କାମ ହେଲା, ଆମେ ଇଂରେଜ ସରକାରଙ୍କୁ ଖଜଣା ଦବାନି।
1: ନା,
0: ସେ ପଛେ ଆମକୁ ଜମିରୁ ବେଦଖଲ କରିଦିଅନ୍ତୁ।
1: ହଁ ହଁ, ଦବାନି। ଏମିତି ବି କୋଉ ଠିକ ସମୟରେ ଦେଇଦେଉଛୁ ଯେ? ଭଗବାନ ମଙ୍ଗଳ କରନ୍ତୁ ସେ ପଟେଲଙ୍କର, ସେ ସବୁ କଥା ସମ୍ଭାଳି ନଉଛନ୍ତି।
2: ଆରେ ତମେ ଜାଣିନ ଭାଇ, ପଟେଲକୁ ତାଙ୍କ ପଦବୀରୁ ହଟେଇ ଦିଆଯାଇଛି।
3: ଆରେ ହଁ ହଁ, ଜାଣିଛି ଜାଣିଛି, ଆଉ କିଏ ହଟେଇଛି ତାହା ବି ଜାଣିଛି।
0: ଭାଇମାନେ, ତାହେଲେ ଆମର ପ୍ରଥମ କାମ ହେଲା ସରକାରଙ୍କୁ ଖଜଣା ଦବାନି, ଆଉ ଦ୍ୱିତୀୟ କାମ ହେଲା ବିଦେଶୀ ମଦ ପିଇବା ଫଳରେ ଗରିବ ଆଉ ଦୁଃଖୀ ଲୋକଙ୍କର ଶୋଷଣ ହଉଛି। ଭାଇମାନେ, ଏଥର ଆଉ ଇଂରେଜ ସରକାରଙ୍କର ଆଦେଶ ଚଳିବନି, ଏବେ ଆମର ନିଜର ସରକାର ହବ। ଆମ ସରକାରଙ୍କର ପ୍ରଥମ କାମ ହବ ରଙ୍ଗେ ଗୌଡ଼ାଜୀଙ୍କୁ ପଟେଲ ପଦ ଉପରେ ପୁନଃସ୍ଥାପିତ କରିବା। ଭାଇମାନେ, ଖଜଣା ସମସ୍ତେ ରଙ୍ଗେ ଗୌଡ଼ାଜୀଙ୍କୁ ଦେବେ।
1: ସରକାର ଯୋଉ ନୂଆ ଲୋକଙ୍କୁ ପଟେଲ ପଦ ଦେଇଛନ୍ତି, ସେ ଯଦି ଖଜଣା ନେବାକୁ ଆସେ ତାହେଲେ କଣ କରିବା?
0: ତାକୁ କହିବ, ଆମେ ତମକୁ ପଟେଲ ଭାବେ ସ୍ୱୀକାର କରୁନୁ, ତମକୁ ଆମେ ଖଜଣା ଦବୁନି। ଭାଇମାନେ, ମୁଁ ଆଉ ଗୋଟେ କଥା ସ୍ପଷ୍ଟ କରିଦେବାକୁ ଚାହୁଁଛି, ଏ ଅସହଯୋଗ ଆନ୍ଦୋଳନରେ ଯଦି ଆମ ତରଫରୁ କିଛି ହିଂସାକାଣ୍ଡ ହୁଏ ତାହେଲେ ତୁରନ୍ତ ଏହାକୁ ବନ୍ଦ କରିଦିଆଯିବ। କାରଣ ଆମର ରାସ୍ତା ହେଉଛି ଅହିଂସାର ରାସ୍ତା। ସତ୍ୟ, ଅହିଂସା, ପ୍ରେମ ଦ୍ୱାରା ହିଁ ଆମେ ଦୁନିଆର ଭାତୃତ୍ୱଭାବ ଆଉ ସୁଖ ଶାନ୍ତି ପ୍ରତିଷ୍ଠା କରିପାରିବା। ଏ କାମରେ ଆପଣମାନେ ମୋ ସାଙ୍ଗରେ ଅଛନ୍ତି ତ? ଭାଇମାନେ, ଆମ ଭିତରେ ନା କେହି ବ୍ରାହ୍ମଣ, ନା କେହି ଅସ୍ପୃଶ୍ୟ, ନା କେହି ବଢେଇ, ନା କେହି କମାର, ନା କେହି ଉଚ୍ଚ, ନା କେହି ନୀଚ। ଭାଇ ଓ ଭଉଣୀମାନେ, ଆସନ୍ତା 17 ତାରିଖ ଶୁକ୍ରବାର ଦିନ ଠାରୁ ସତ୍ୟାଗ୍ରହ ଆରମ୍ଭ କରାଯିବ ବୋଲି ପଞ୍ଚାୟତ ସ୍ଥିର କରିଛି, ଶାନ୍ତିରେ ବିନା ହିଂସାରେ। 3 ଦିନ ଯାଏ ଆପଣମାନେ ସମସ୍ତେ ଈଶ୍ୱରଙ୍କ ନାମ ଜପ କରିବେ, ଭଜନ କୀର୍ତ୍ତନ କରିବେ, କାରଣ ଏହା ମନକୁ ପବିତ୍ର କରିବ, ଯାହାଫଳରେ ଆପଣମାନେ ଆପଣମାନଙ୍କ ଆତ୍ମବଳ ବୃଦ୍ଧି ପାଇବ ଆଉ ଆପଣମାନଙ୍କୁ ଆପଣଙ୍କ କାମରେ ସଫଳତା ମିଳିବ। ବୋଲ ମହାତ୍ମା ଗାନ୍ଧୀ କି ଜୟ, ଭାରତ ମାତା କି ଜୟ, ଭାରତ ମାତା କି ଜୟ।

0: ଗାଁ ସାରା ଲୋକଙ୍କୁ ନଷ୍ଟ କରିଦେଲା।
1: ମୂର୍ତ୍ତି ଆଉ ରଙ୍ଗମା ବିଚରା ଦି ଜଣ ଯାକ ଜେଲ ଦଣ୍ଡ ଭୋଗୁଛନ୍ତି, ସେମାନଙ୍କୁ କିଛି କହିଲେ କଣ ଲାଭ। ଚାଲ ରତ୍ନା ପାଖକୁ ଯିବା, ସେଠି ଜଣାପଡ଼ିବ ପ୍ରକୃତ ଘଟଣା କଣ। ଏବେ ରତ୍ନା ହିଁ ଆମର ମୁଖିଆ।
0: ହଁ ସେଇଠିକି ଚାଲ, ସେଇଠିକି ଚାଲ, ଚାଲ ଚାଲ
1: ଚାଲ ଆସ।
2: କିଏ
1: ଆମେ? ବନ୍ଦେ ମାତରମ।

0: ମୁଁ ଧରିଲାଣି ଲୁଚ ବି ପଳେଇଯିବା, ରୁଚିଚ ବି ପଳେଇଯିବା, ଚାଲ
1: ଆମ ଏଇ ଫସଲ ଆଉ ଘରର ନିଆଁ ଲଗେଇଦେବା, ଅନ୍ୟ ଲୋକ ହାତକୁ କାହିଁକି ଯିବ,
0: କଣ୍ଟା ପୁରାରେ ଗୋଟିଏ ବି ଘର ରହିବନି,
2: ମତେ ଟିକେ ସାଙ୍ଗରେ ନିଅରେ, ହେ ମତେ ନେଇଯାଅ ସାଙ୍ଗରେ, ମୁଁ ବୁଢା ଲୋକ ଚାଲିପାରୁନି, ଆରେ ନେଇଚାଲ ମତେ ଟିକେ, ମତେ ଟିକେ ନେଇଚାଲ, ମୁଁ ଯାଇପାରୁନି।

0: ଆଉ କେତେ ଦିନ ଏମିତି ମନ ମାରି ବସି ରହିଥିବ କେଶ ଭାଇ? ତିନି ଦିନ ହେଇଗଲା, ତଥା ପାଣି ବି ପାଟିରୁ ଦଉନା। ତମେ ଏମିତି ହେଲେ ରତନ ମଉସା କ'ଣ ଫେରି ଆସିବେ? ଓଲଟି ସେପୁରରେ ତାଙ୍କର ଆତ୍ମା ଶାନ୍ତି ପାଇବନି। ପଖାଳ ଆଣିଛି, କଣ୍ଟା ଖାଇଦିଅ।
1: ନା, ତୁ କାହିଁକି ମୋ ପଛେ ଲାଗିଛୁ କହିଲୁ? ମୋର ମନ ଭଲ ନାହିଁ, ତୁ ମୋତେ ବିରକ୍ତ କରନା, ମୋତେ ଟିକେ ଶାନ୍ତିରେ ରହିବାକୁ ଦେ।
0: ତମେ ଆଗ ଦିଟା ଖାଇଦିଅ, ମୁଁ ଚାଲିଯିବି, ଆଉ କେବେ ବିରକ୍ତ କରିବାକୁ ଆସିବି।
1: ମୋତେ ଭୋକ ଲାଗୁନି ଫୁଲବନି, କାହିଁକି କେଜାଣି ମୁଁ ଯେମିତି ମୁକ ପାଲଟି ଯାଇଛି। ପାଟି ଖୋଲି ବୋଉ ଡାକିବା ଆଗରୁ ମୁଁ ଥିଲି ମାଛ ଅଣ୍ଡ, ହେଲେ ଆଜି ଆଜି ମୁଁ ବାପା ଛଅଣ୍ଡ ହେଇଗଲି। ଫୁଲମଣି, ମୋର ମୋର ନିଜର ବୋଲି କେହି ନାହାନ୍ତି। ଏତେ ବଡ ଦୁନିଆରେ ମୁଁ ଆଜି ଏକା, ନିହାତି ଏକା।
0: ଏମିତି କଥା କଣ ତୁଣ୍ଡରେ ଧରନ୍ତି? ଏଇ ତ ମୁଁ ତୁମ ପାଖାପାଖି ଅଛି, ତମେ ଆଉ ଏକା ହେଲ କେମିତି? କେଶ ଭାଇ, ଗଲା କଥା ଗଲାଣି ରେ, ପଛ କଥା ଭାବି ନିଜ ଉପରେ ଏମିତି ଦାଉ ସାଜୁଛ କାହିଁକି କହିଲ?
1: ବାପାଙ୍କର ଇଚ୍ଛା ଥିଲା ମୁଁ ବହୁତ ପାଠ ପଢ଼ିବି, ହାକିମ ହେବି, ଆମ ଗରୁଡ଼ିଆ କେଳା ଜାତିର ଲୋକଙ୍କୁ ଆଗେଇ ନେବି, ସେମାନେ ଶିକ୍ଷିତ ହେବେ, ଦୁନିଆକୁ ଚିହ୍ନି ଶିଖିବେ। ହେଲେ କିଛି ନ ହଉ, ସେ ଏମିତି ଚାଲିଛି ବୋଲି ମୋର କେବେ ବିଶ୍ୱାସ ନଥିଲା। ଭଗବାନଙ୍କୁ ଏତେ ନିଷ୍ଠୁର ହେଇପାରନ୍ତି?
0: ଭଗବାନଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ କେଶ ଭାଇ, ତୁମ ଭାଗ୍ୟରେ ଯାହା ଲେଖା ଅଛି ସେଇଆ ହବ, ସେ ବିଷୟରେ ଅଯଥା କାହିଁକି ଚିନ୍ତା କରୁଛ ଯେ?
1: ହଜାର ଚେଷ୍ଟା କଲେ ବି ମୁଁ କିଛି ଭୁଲିପାରୁନି ଫୁଲମଣି, ରୋଗ ବୈରାଗ କିଛି ନାହିଁ, ଚଢ଼େଇ ଧରୁ ଧରୁ ହଠାତ୍ ଗଛରୁ ଖସି ପଡ଼ିଲେ ତାପରେ ସବୁ ଶେଷ। ଭାଗ୍ୟହୀନ ଫୁଲମଣି, ଶେଷରେ ତାଙ୍କ ପାଟିରେ ପାଣି ବୁନ୍ଦେ ବି ଦେଇପାରିଲି।
0: ଏଇଠି କେଶ ଭାଇ, ତମେ ଯଦି ଏମିତି ହବ ତେବେ ସତ କହୁଛି, ଏ ଦୁଆର ବନ୍ଧରେ ମୁଁ ମୁଣ୍ଡ ପିଟିଦେବି। ହଁ, ମୁଁ ସୁନାଟା ପରା ନ ଖାଇ ନ ପିଇ ତମ ଦେହ କଣ ହେଲାଣି ଦେଖିଲ? ତମେ ଆଗେ ଦିଟା ଖାଇଦିଅ, ପରେ ସେସବୁ କଥା ଭାବିବ।
1: ଆଜି ଖାଇବାକୁ ମୋତେ ଇଚ୍ଛା ନାହିଁ।
0: ଇଚ୍ଛା ଥାଉ କି ନ ଥାଉ ତମକୁ ଖାଇବାକୁ ପଡିବ, ତମେ ସେଇଠି ବସ, ମୁଁ ତମକୁ ଖୁଇଦେବି।
1: ଫୁଲମଣି,
0: ନାଇଁ ନାଇଁ, ମୁଁ ଆଉ କିଛି ଶୁଣିବିନି। କେଶ ଭାଇ, ତମେ ମୋ ଉପରେ ରାଗିବ ତ ରାଗ, ହେଲେ ତମକୁ ଖାଇବାକୁ ହବ
1: ମୋ ପାଇଁ। ହେଲେ
0: ଓହୋ, ତମେ ଆଗ ଆ କର ତ,
1: ମତେ ତ ବସି ଉଠେଇ ଦେବୁନି ଦେଖୁଛି। ଆଚ୍ଛା ଆଚ୍ଛା, ମୋ ହାତ ଧୋଇ ଆସେ।
0: ନାଇଁ ନାଇଁ ନାଇଁ, ଆଗେ ମୋ ହାତରୁ ଗୁଣ୍ଡେ ଖାଇସାର, ତାପରେ ନିଜେ ଖାଇବ। ଆ କର
1: ଫୁଲମଣି,
0: କହୁଛି ପରା ଆ କର।
1: ଆଚ୍ଛା ଝିଅ, ଇଏ ହଉ ଆ କଲି
0: ଶୁଖୁଆ ଚଟଣି ଟିକେ ନୁ
1: ହାତ। ଫୁଲମଣି, ତୋ ହାତ ଏଇ ପଖାଳ ଭାତ ଆଉ ଶୁଖୁଆ ଚଟଣି ମୋ ପାଇଁ ସରକାର ଅମୃତ। ତୁ ତୁମର ଅତି ଆପଣାର ଫୁଲମଣି। ତତେ ସତ କଥା କହିଲେ ତୁ ଏମିତି ତଳୁ କାହିଁକି ମୋ ପ୍ରତି ଦଉଛୁ କହିଲୁ?
0: କେଶ ଭାଇ, ସେମିତି ଚିଡ଼େଇଲେ ନା ମୁଁ ଆସିବିନି କହିଦଉଛି।
1: ତୁ ପୁଣି ଆସିବୁନି? ତୁ ନ ଆସିଲେ ସୂରୁଜ ପଶ୍ଚିମରେ ହିଁ ବୁଝିଲୁ।
0: ହଉ, ତମେ ଆଗେ ଖାଇଦେଲ, ମୁଁ ଟିକେ ଘରୁ ଆସେ, ବା ସିଆଡେ ଖୋଜୁଥିବ, ତମେ ଖାଇସାରି ମୁଁ ହାତ ଧୋଇ ନବ, ମୁଁ ପରେ ଆସି ସଙ୍କୁଡ଼ି ଉଠେଇ ନେଇଯିବି।
1: ଫୁଲମଣି, ଶୁଣିଯା ଶୁଣିଯା ଫୁଲମଣି,
0: ମୁଁ ପରେ ଆସିବି, ତମେ ପଛରେ ଡାକୁନି।

0: ଆଙ୍ଗୁଠି ଦେଖିଲେ ତମମାନେ ତ ବାହାଗିରି ପକେଇବ ଦେଖୁଛି। ଏ ଯୁଗ ପରା ଖରାପ,
1: ଅଠାଟା କିଛି ନ କହି
0: ଆରେ କହିବା ଯାଏ କଥା ଆଉ ରହିଲା କୋଉଠୁ? ମୁଁ ତ ମୂଳରୁ ଭୁଲ କରିଛି, ଦୋଷ ଆଉ ଦେବି ବି କାହାକୁ। ଆମ ଜାତିର ଝିଅମାନେ ପୁଅମାନଙ୍କ ସାଙ୍ଗରେ ମିଶି ପାଠ ପଢ଼ିବା ମନା। ତୁ ତ ଝିଅକୁ ତ ପାଠ ପଢ଼େଇଲୁ,
1: ହେଲେ ତମେ ତ କହିଥିଲ।
0: ମୁଁ କଣ ମନରୁ କହିଥିଲି? ଏଇରେ
1: ଫୁଲମଲ୍ଲୀ କଣ କିଛି ଭୁଲ କରୁଛି ମଲ୍ଲିକା?
0: ନାଇଁ, ତାର ଆଉ ଭୁଲ ରହିଲା କୋଉଠି? ଭୁଲ ତୋର
1: ମୋର
0: ତୋର ନୁହଁ କାହାର। ଏ ସୁନା, ଏଠି
1: କଣ କହ,
0: ଫୁଲମଲ୍ଲୀ କୁଆଡେ ଘର ଜଗିଆ ହେଲାଣି?
1: ହଁ
0: ଛି ଛି ଛି ଛି ଛି ଛି, କହିବାକୁ ତତେ ଟିକେ ଲାଜ ଲାଗୁନି? ଆରେ କେଳା ଘରର ଝିଅ, ବଡ ହବା ପରେ ବାହା ନ ହୋଇ ସେ ଏକୁଟିଆ କୁଟି ପଦାକୁ ବାହାରେ। ତୁ ବାପ ହେଇ ତାକୁ ପୁଣି ସ୍କୁଲକୁ ପଠାଉଛୁ, ମାଇନର ପାସ୍ କଲାଣି, ବହୁତ ହେଇଗଲା, ପଢା ବନ୍ଦ କରି ତାକୁ ହାତକୁ ଦି ହାତ କରିଦେ,
1: ହେଲେ
0: କିଛି କଥା ଆଉ ଶୁଣାଯିବନି। ଯାହା ହେଇଛି ବହୁତ ହେଇଛି, ତାକୁ ଯଦି ଆଜିଠାରୁ ସ୍କୁଲକୁ ପଠାଉ ତେବେ ପଦ୍ମକେଶରୀପୁରରେ ତୋର ଆଉ ଠାବ ନାହିଁ, ବୁଝିଲୁ?
1: ମଲ୍ଲିକା,
0: ଆରେ ସୋନା, ତୋ ଝିଅ କଣ ପାଠ ପଢି ହାକିମ ହବ? ବହୁତ ପାଠ ହେଇଗଲା, ଏବେ ଘର କରଣା ଶିଖୁ, ଚିତା କଟେଇ ଶିଖୁ, ତାହେଲେ ସିନା ଯାଇ ଆମ କେଳା ଘର ସୁନ୍ଦର ହବ।
1: ମଲ୍ଲିକା, ତମେ ତ ଆମ ଜାତିର ମୁଖିଆ, ତମେ ଯାହା କହିବ ସେଟା କଣ ଅନ୍ୟାୟ କହିବ? ତମରି କଥା ମାନିନେଲି, ଆଜିଠାରୁ ଫୁଲର ପାଠପଢା ବନ୍ଦ।
0: ଆରେ ତୁ ସିନା ମାନୁଛୁ, ହେଲେ ରତନ ଦାସର ପୁଅ କେଶବା ସିଏ କଣ ମୋ କଥା ମାନୁଛି? ଏକାଦଶ କ୍ଲାସରେ ପଢିଲାଣି, ସିଏ ବୋମକୋଷ ବାବୁଙ୍କ ସାଙ୍ଗରେ କଣ ଫୁସୁରୁ ଫୁସୁରୁ ହଉଛି? ସବୁ ଯେମିତି ଓଲଟେଇ ପକେଇବେ ଆଉ କୁଳାଙ୍ଗାର। ଆରେ ଆମ ଜାତିର ତ ପାଠ ନାହିଁ, ତମେ କାହିଁ ସେଗୁଡ଼ା ପଢିବାକୁ ଯିବ? ତା ବାପ ରତନା ମୋ କଥା ମାନିଲାନି, ସେମିତି ଅପନ୍ତରରେ ପଡ଼ିମଲା। ଆମେ ତ ମୂଳରୁ ତାକୁ ଚେତେଇ ଦେଇଥିଲୁ, ଦେଖିଲୁ ତ ଫଳ ସାଙ୍ଗେ ସାଙ୍ଗେ ପାଇଗଲା।
1: କେଶବକୁ ମୋର ଜୟୀ କରିବି ମନେଇତା,
0: ଚାହିଁତା ଉପରକୁ ଚାହିଁତା ପୁଅ, ଅମୃତ ବର୍ଷିବ ପିଇକିରି ଅମର ହବୁ।
1: କାହିଁକି ମନେଇତା?
0: ଆରେ ମୂର୍ଖ, ଏତିକି ବୁଝିପାରିଲୁ ନାହିଁ? କେଶବା ଅଧିକା ପାଠ ପଢିବ, ବିଦେଶରେ ଯାଇକିରି ରହିବ, ବଡ଼ ଘର ଦେଖି ବାହା ବି ହବ। ହଁ, ଆଜିକାଲି ଆଉ ଜାତି ଗୋତ୍ର ଖୋଜୁଛି କିଏ? ଶେଷକୁ ପୁଅ ତୁ ସପନକୁ କୁଣ୍ଢେଇ ବସିଥବୁ ଆଉ କଣ।
1: ମୁଁ କଣ କରିବି ମଲ୍ଲିକା, ମତେ ବୁଦ୍ଧି ବତେଇ ଦିଅ।
0: ଏତେବେଳକୁ ପୁଅ ଠିକ ବାଟକୁ ଆଇଲା। ଆଉ ଶୁଣ ଶୁଣ, ଫୁଲମଲ୍ଲୀକି କହ ସେ ଯାଇ କେଶବକୁ କହୁ ସେ ପାଠ ପଢା ଛାଡ଼ୁ। ଆରେ କେଳା ଘରେ ପାଠ କଣ ହବ, ଖାଲି ସାପ ଧରି ଜାଣିଲେ କି ସାପ ଖେଳି ଜାଣିଲେ ଏଇଆ ହେଲା। କହିଲୁ ଦେଖି ଭଣ୍ଡିକିରି ଏ ସଂସାରରେ କିଏ ନ ଖାଉଛି? କିଏ କଲମରେ ଭଣ୍ଡୁଛି, କିଏ ଜିନିଷରେ ଭଣ୍ଡୁଛି, କିଏ ବା ବୁଦ୍ଧି ଜ୍ଞାନରେ ଭଣ୍ଡୁଛି, ଆମେ ଏବେ କଥାରେ ଭଣ୍ଡିକିରି ବଞ୍ଚୁଛୁ।
1: ଏସବୁ ଯଦି ଫୁଲମଲ୍ଲୀ କଥାକୁ ନ ମାନେ?
0: କଣ କହିଲୁ, ନ ମାନେ ମାନିବନି? ମାନିବନି କୁଆଡେ ଯିବ? ଆରେ ହେ, ଇଏ ପରା ମନେଇ ଦାସର ଗଦ କହିଲା ମାନିବ ନେଇ। ଆଜି ସେ ସ୍କୁଲରୁ ଫେରିଲା ପରେ ଫୁଲମଲ୍ଲୀ କେଶବ ପାଖକୁ ପଠେଇବୁ, ବୁଝିଲୁ? ଆମ ନାଥ ପଞ୍ଚୁ ଗରିବ ସାମା ଏସବୁ ଯାଉଛନ୍ତି ଶିମିଳି ପାହାଡ଼ ସାପ ଧରିବା ପାଇଁ, ତାଙ୍କରି ସାଙ୍ଗରେ କେଶବାକୁ ସାପ ଧରିବା ପାଇଁ ପଠେଇଦବା। ଆରେ ହେ, ଇଏ କଥା ହଉ, ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲାଣି, ମୁଁ ଯାଉଛି, ତେଣେ ମୋର ବହୁତ କାମ ଅଛି। ହଁ
2: ଲଙ୍ଗଳ ଯାର ଜମି ତାର ଭୂମିହୀନକୁ ଭୂମି ଦିଅ, ଲଙ୍ଗଳ ଯାର ଜମି ତାର ଭୂମିହୀନକୁ ଭୂମି ଦିଅ, ଗୃହହୀନକୁ ଗୃହ ଦିଅ, ଲଙ୍ଗଳ ଯାର ଜମି ତାର, ଲଙ୍ଗଳ ଯାର ଜମି ତାର, ଲଙ୍ଗଳ କିଏ? ହୋ ଫୁଲମଲ୍ଲୀ, ମୁଁ ଭାବିଲି ଆଉ କିଏ,
3: କଣ ଡରିଗଲ?
2: ସେମିତି କଥା କହିବୁନୁ, କହିଦଉଛି। ହଁ
3: ଓ ହେଲା ବାବା, ତମେ ଖୁବ ସାହସୀ। ଆଚ୍ଛା କହିଲ ଆଗେ, ଆଜି ଏତେ ରାତି ଯାଏ କୋଉଠି ଥିଲ? ସଞ୍ଜ ପହରୁ ମୁଁ ତୁମକୁ ଏଇଠି ଅନେଇ ବସିଛି, କୁଆଡେ ଯାଇଥିଲ?
4: ଜାଣୁ, ମୁଁ ଜମି ଆଉ ଘର ପାଇଁ ଯାଇଥିଲି, ଦେଖିବୁ ତୋ ପାଇଁ ଏ ଗାଁରେ ଜମି ଖଞ୍ଜି ଦେବି, ଭଲ କୋଠା ଘର ତୋଳି ଦେବି, ତୁ ତୁ ସେଇ ଘରେ ବସି ଖାଲି ହୁକୁମ ଦବୁ।
3: କୋଠାବାଡି, ତମେ କଣ କହୁଛ କେଶ ଭାଇ, ପାଗଳ ହେଇଗଲ ନା କଣ?
4: ହଁ ଫୁଲମଲ୍ଲୀ, ମୁଁ ପାଗଳ।

0: ହେଇଯାଇଛି, କିନ୍ତୁ ମୋ ସାଙ୍ଗରେ ମୁଁ ତତେ ବି ପାଗଳି କରିଦେବି, ବୁଝିଲୁ?
1: ସତରେ କେଶ ଭାଇ, ପାଠ ପଢି ପଢି ତମର ମୁଣ୍ଡ ଖରାପ ହେଇଗଲାଣି, ସେଇ କଥା କହିବି ବୋଲି ଆଜି ମୁଁ ପୁରା ତମକୁ ଜଗି ବସିଛି। କେଶ ଭାଇ ଗୋଟେ କଥା କହିବି, ମାନିବ?
0: କଣ କହ?
1: ଯାହା କହିବି ରଖିବ।
0: ଓ କଥାଟା କଣ ନ କହିକିରି ଖାଲି ଇଆଡୁ ସିଆଡୁ କଥା କହୁଛୁ, କହ କଣ କହିବୁ?
1: ତମ ପାଠ ପଢା ସେତିକି ଥାଉ, ଆମେ କିଳା ଜାତିର ଲୋକ, ଆମର କଣ ହୁଏ ତା ପାଠ ପଢିବା?
0: ତୁ ଇଏ କଣ କହୁଛୁ ଫୁଲମଣି? ମୁଁ ବ୍ୟୋମକେଶ ବାବୁଙ୍କ ଉପରେ ପାଠ ପଢିବି, ବଡ ମଣିଷ ହେବି, ସ୍ଲୋଗାନ ଦେବି, ଲଙ୍ଗଳ ଯାର ଜମି ତାର, ଭୂମିହୀନକୁ ଭୂମି ଦିଅ, ଗୃହହୀନକୁ ଗୃହ ଦିଅ।
1: କେଶ ଭାଇ, କେଶ ଭାଇ, ମୋ ରାଣ ମୋ ମୁଣ୍ଡ ଖାଟି, ଆମର ପାଠ ଲୋଡ଼ା ନାହିଁ, ବଡ ମଣିଷ ହବା ଦରକାର ନାହିଁ। ତମେ ସାପ ଧର, ସାପ ଖେଳେଇ ଶିଖ, ତାପରେ ମତେ ବାହା ହୁଅ।
0: ଫୁଲମଣି, ହେଲେ
1: ମୁଁ ତମ ଗୋଡ ଧରି ନେହରା ହଉଛି କେଶ
0: ଭାଇ। ଇଏ କଣ କରୁଛୁ? ଗୋଡ ଛାଡ, ଗୋଡ ଛାଡ, ଆରେ ଗୋଡ ଛାଡ଼ିଦେ। ଓହୋ,
1: ନାଇଁ ନାଇଁ, ତମେ ଆଗେ କୁହ କେଶ ଭାଇ, ତମେ ଆଉ ପାଠ ପଢି ଯିବନି, ଏଇ ଗାଁରେ ପୋଷା ସାପ ମାନଙ୍କୁ ଧରି ଶିଖିବ, ତାପରେ ଚନ୍ଦକା ଜଙ୍ଗଲରୁ ଛୋଟ ବଡ ସାପ ଧରିବ, ଶେଷରେ ବଡ ବଡ ଜାତୀୟ ସାପ ଧରିବାକୁ ଜଙ୍ଗଲକୁ ଯିବ, ଜଙ୍ଗଲରୁ ଫେରି ବିଦେଶ ଯିବ, ସାପ ଖେଳେଇବ, ଆଣିବ ଚାଉଳ ପଇସା, ତାପରେ ତାପରେ ଏଇ ସନ ଆମର ବାହାଘର ହବ, ହବ ନା? କୁହ, ମତେ କଥା ଦିଅ।
0: ହେଲେ ଫୁଲମଣି, ମୋର ବାପାଙ୍କ ସ୍ୱପ୍ନ, ମୋର ଶପଥ, ମୋର
1: ସେସବୁ ମିଛ କେଶ ଭାଇ, ସ୍ୱପ୍ନ ପରି ଅବାସ୍ତବ। କୁହ, ଜବାବ ଦିଅ କେଶ ଭାଇ, ଯଦି ତମେ ପାଠ ନ ଛାଡ଼ିବ ତେବେ ଧରି ନିଅ ତମ ଫୁଲମଣି ମରିଯାଇଛି। ହଁ,
0: ତୁ ମତେ ଆଉ ଦୁର୍ବଳ କରୁଛ ନା ଫୁଲମଣି, ମୋ ସ୍ୱପ୍ନ ଆଉ ଶପଥ ତୋ ଲୁହ ଢଳ ଢଳ ଆଖି ଆଖିରେ କେମିତି ଲିଭିଲିପି ଯାଉଛି।
1: ମତେ କଥା ଦିଅ କେଶ ଭାଇ, ତମେ ପାଠ ଛାଡ଼ିଦବ, କେଳା ଘରର ପୁଅ ସାପ ନ ଧରି ପାଠ ପଢିଲେ ଅମଙ୍ଗଳ, ମୋ ସାନ କୁହା ମାନିବନି।
0: ହଁ, ତୋ କଥା, ତୋ କଥା ମୁଁ ମାନିବି ଫୁଲମଣି। ହଁ, ମୁଁ କେଳା ଘରର ପୁଅ, ମୁଁ କାହିଁକି ବାମୁନ ହେଇ ସ୍ୱର୍ଗକୁ ହାତ ବଢ଼େଇବି? ମୁଁ ସାପ ଧରିବି, ସାପ ଖେଳିବି, ସାପ ଧରିବି, ସାପ ଖେଳିବି, ସାପ ଧରିବି, ସାପ ଖେଳିବି, ସାପ ଧରିବି, ସାପ ଖେଳିବି, ସାପ ଧରିବି, ସାପ ଖେଳିବି। ହଁ, ତୋ କଥାକୁ ମୁଁ ମାନିନେବି ଫୁଲମଣି।

0: ये श्रावणे बरसा झुमु झुमु नाचे भोदुए भोदे खराय असिणे कसण जमी चर छिणे कार्तिके बा उतरा कि गोविंद हरे भाला भाला ये लखे भारत धरी दे कन्हाई चलिबो आजि मथुरा कि गोविंद हरे ये भाला भाला भाला गद अछि बच्चा जर मौरा अछि आ मारि पारिबु नि बच्चा मारि पारिबु
1: ফুলমণি আেরি করে কিছু লাভ নেই তেমনি নাথ দাদি পঞ্চভাই সামরিক সমস্ত মতো অপেক্ষা করে রয়েছে
2: তুমি যাও কেশব সিমিলিকার জঙ্গল সাপুত্রী ভাল ভাবে ফিরে আস না শিখর তোমার ভরসা
1: এই ফুলমণি এই দেখ দেখ সেমতি হলে মু জম্মা সাপ ধরবাক যাবি না হ্যাঁ
2: ମୁଁ ଠିକ ଅଛି କେଶ ଭାଇ ହେଲେ ଆଜି କାହିଁକି ତମକୁ ପାଖରୁ ଛାଡ଼ିବାକୁ ମୋତେ ଇଚ୍ଛା ହଉନି
1: ଦେଖ ତୋ କଥାକୁ ମାନି ପାଠପଢା ଛାଡ଼ିଲି ବ୍ୟୋମକେଶ ବାବୁଙ୍କ ସାଙ୍ଗ ଛାଡ଼ିଲି ସାପ ଥରେ ଶିଖିଲି ଆଜି ଅନୁକୂଳରେ ବାହାରିଲା ବେଳକୁ କହୁଛୁ କଣ ନା ଛାଡ଼ିବାକୁ ମୋତେ ଇଚ୍ଛା ହଉନି
2: ତମେ ଖାଲି ପରକୁ ଦୋଷ ଦେଇ ଜାଣ କେଶ ଭାଇ ମୋ ମନ କଥା କେବେ ବୁଝିଛ କାହିଁକି ମୁଁ ସବୁବେଳେ ତୁମର ମଙ୍ଗଳ କାମନା କରେ କେବେ ଜାଣିବାକୁ ଚେଷ୍ଟା କରିଛ
1: ଗେଲରେ କଣ ଟିକେ କହିଦେଲି ବୋଲି ସାଙ୍ଗେ ସାଙ୍ଗେ ଧରି ବସିଲୁ ନାଇଁ ଠିକ ଅଛି ଆଜି ମୋର ଯିବା ବନ୍ଦ
2: ନାଇଁ ତମକୁ ଯିବାକୁ ହବ କେଶ ଭାଇ ନହେଲେ ସେମାନେ କହିବେ ଫୁଲମଣିର କଥାରେ ପଡି ତମେ ସାପ ଧରିବାକୁ ଗଲନି ଆମ ଗାଁ ମୁଖିଆ ମନେ ମଉସାଙ୍କ କଥା ତ ତମେ ଜାଣ କଥାରେ ବାର କଥା ମିଶାଇ କହିବେ
1: କୁହନ୍ତୁ କଣ ହେଇଗଲା ସେତୁ ଦେଖ ତୋ ଆଖିର ଲୁହ ଦେଖି ମୁଁ କେମିତି ତରଳି ଯାଉଛି ଲୋ ତୋର ମନ ଭଲ ନାହିଁ ତତେ ଛାଡି ଯିବା ପାଇଁ ମୋର ମୋଟେ ମନ ବଳୁନି
2: କେଶ ଭାଇ ତମେ ପୁରୁଷ ପୁଅ ତମେ ଏମିତି

0: କ'ଣ ଚଳିବ? ଏ ଦେଖ ମୁଁ କେମିତି ଖୁସି ଅଛି, ମା ଶିଖର ଚଣ୍ଡୀଙ୍କୁ ଡାକୁଛି, ତମର କିଛି ଅସୁବିଧା ହବନି।
1: ବେଳେବେଳେ ତୋ କଥାକୁ ମୁଁ ଠିକ ବୁଝିପାରୁନି ଫୁଲବୁନି, କେତେବେଳେ କହୁଛୁ ଯା, କେତେବେଳେ କହୁଛୁ ଯା ନାଇଁ।
2: କେଶବ, ହେ କେଶବ, ବେଳ ହେଇଗଲାଣି, ଶୀଘ୍ର ଆ, ସମସ୍ତେ ଗାଉଁଲେ ତୋତେ ଅନେଇଛନ୍ତି।
1: ଦେଖିଲୁ ପଞ୍ଚୁ ଭାଇ ଡାକିଲେଣି, ମୁଁ ଯାଉଛି।
0: କେଶବ ଭାଇ, ତମେ ନୂଆ ହେଇ ଜଙ୍ଗଲକୁ ଯାଉଛ, ନାଥ ଦାଦୀଙ୍କ କଥା ମାନି ଚଳିବ? ହଁ, ସେ ପୁରୁଣା ଲୋକ, ତାଙ୍କ କଥା ମାନିବ। ନିଅ, ଏ ଗାମୁଛାରେ ଚୁଡା ବନ୍ଧା ହେଇଛି, ପୋକ ହେଲେ ଖାଇବ।
1: ଆଲୋ, କାଲିଠୁ ତ ତୁ ସେଇ କଥାକୁ ସୁହାଙ୍ଗୁ ଭଳି ଘୋଷି ହଉଛୁ, କିଛି ନୂଆ କଥା କହ।
0: ତମେ ଫେରିଲେ କେତେ ନୂଆ କଥା କହିବି କେଶ ଭାଇ।
1: କଣ, ତମେ ବର ମୁଁ କନିଆ, ତମେ ପରା ରାଜା ପୁଅ, ମୁଁ ତମ ସୁନା ପାନିଆ।
0: ଆରେ
1: ଦେଖ ଦେଖ, ମୁଁଟାକୁ ହାଣ୍ଡି ପରି କରିଦେଲାଣି। ମୋ କଥା ବି ଶୁଣି ରଖ, ମୁଁ କହିଦଉଛି, ତୁ ନ ଆସିଲେ ମୁଁ ଏ ଘର ଛାଡି କୁଆଡକୁ ଯାଉନି। ହଁ,
2: କାହିଁ ଏତେ ଡେରି କରୁଛୁ? ଖରା ଟାଣ ହେଲେ ଆମେ କଣ ଆଉ ଏତେ ବାଟ ଚାଲିପାରିବା? ଛଅଟା
1: ଡେରି ହଉଛି ଫୁଲମୁନି, ତୁ ଯଦି ନ ହସିବୁ ନା, ତେବେ ପଞ୍ଚୁଭାଇକୁ ସଫା ସଫା ମନା କରିଦେବି, ମୁଁ ଜମା ଯିବିନି। ଏ ଫୁଲମୁନି, ଫୁଲମୁନି ଟିକେ ହସିଦେ ନା। ମୁଁ ଯାଉଛି ଫୁଲମୁନି, ଶୁଣୁ, ଘର ଆଡ଼େ ଟିକେ ଅନିଶ ରଖିଥିବୁ, କେତେବେଳେ କୋଉ କଥା, ମୁଁ ଯାଉଛି।
0: ହେ ମା ଶିଖର ଚଣ୍ଡୀ, ମୁଁ ତୋ ପାଖରେ କୁକୁଡ଼ା ବଳି ଦେବି, ଭୋଗ ଲଗେଇବି, ତୁ ମୋ କେଶ ଭାଇକୁ ଭଲରେ ଭଲରେ ଫେରେଇ ଆଣ, ମୋର ଧନ ଜନ ସମ୍ପତ୍ତି କିଛି ଲୋଡ଼ା ନାହିଁ, ମୋ କେଶ ଭାଇ ଭଲରେ ରହୁ, ମା କେଶ ଭାଇ ଭଲରେ ରହୁ। ଯାଉଁ ଯାଉଁ ସାତ ଦିନ ହେଇଗଲା, କାହିଁ ଏ ଯାଏ କେହି ତ ଫେରିଲେ ନାହିଁ, କେବେ ତ ସାପ ଧରାଳିଙ୍କର ଏତେ ଡେରି ହୁଏ ନାହିଁ, ଏଥର କଣ କିଛି ଅଘଟଣ ଘଟିଲା? ହେ ମା ଶିଖର ଚଣ୍ଡୀ, ମୁଁ କେଶ ଭାଇକୁ ଘଣ୍ଟ ଘୋଡ଼େ ରଖିଥା ମା।
3: ଫୁଲମଣି, ହଁ, ଏ ଫୁଲମଣି
0: କିଏ? ଆରେ ପଞ୍ଚୁ ଭାଇ, ଭିତରକୁ ଆ, ଏଥର କାହିଁକି ଏତେ ଡେରି ହେଲା? କେଶ ଭାଇ କେତେ ସାପ ଧରି ଫେରିଛି ପଞ୍ଚୁ ଭାଇ? ଆରେ ତମେ କିଛି କହୁନୁ କାହିଁକି, କଣ ହେଇଛି ପଞ୍ଚୁ ଭାଇ?
3: ଏଥର ଅଘଟଣ ଘଟି ଯାଇଥିଲୁ ଫୁଲ, କେଶବ ଫେରିନି, ସେ କୁଆଡେ ଗଲା, କୋଉଠି ରହିଲା, ଆମେ କିଛି ଜାଣିପାରିଲୁ ନାହିଁ।
0: ପଞ୍ଚୁ ଭାଇ ତମେ ମିଛ କହୁଛ, ତୋର କହିଦିଅ ନା ପଞ୍ଚୁ ଭାଇ, ତମେ ମିଛ କହୁଛ।
3: ନା ଫୁଲବନି, ମୁଁ ସତ କହୁଛି, ଆମେ ଜୋରଣ୍ଡା ଜଳପ୍ରପାତ ପାଖରେ ଚାରିଦିନକୁ ଅଲଗା ଅଲଗା ହୋଇ ସାପ ଧରିବା ପାଇଁ ଗଲୁ, କଥା ହେଲା ସଞ୍ଜବେଳକୁ ଗୋଟେ ଜାଗାକୁ ଫେରିବୁ, କଥା ଅନୁସାରେ ସମସ୍ତେ ଫେରିଲୁ, ହେଲେ ଏକା ଫେରିଲା ନାହିଁ କେଶବ, କଣ କରିବୁ, ଅପେକ୍ଷା କଲୁ, ଏଣେ ରାତି ମାଡ଼ି ଆସିଲା, ସେଦିନ ଅସନ ଗଛରେ ଚଢ଼ି ରାତି କାଟିଲୁ, ପରଦିନ ସକାଳୁ ବଣ ସାରା ଖୋଜିଲୁ, ମାତ୍ର କେଶବର ଖୋଜ ଖବର କିଛି ପାଇଲୁ ନାହିଁ, ସେଦିନଟା ତାକୁ ସେମିତି ଖୋଜି ଖୋଜି କଟିଲା, ପରଦିନ ମଧ୍ୟ ଖୋଜା ହେଲା, ହେଲେ କିଛି ଫଳ ହେଲା ନାହିଁ, ଶେଷରେ ଭୋକ ଉପାସରେ ବାଧ୍ୟ ହୋଇ ଆମେ ଫେରି ଆସିଲୁ। ସେ କଥା କିଏ କହିବ, ଏତେ ବଡ ଜଙ୍ଗଲ, ସେଥିରେ ପୁଣି ହାତୀ ବାଘ ଭାଲୁମାନେ ଭର୍ତ୍ତି ହେଇଛନ୍ତି, କିଏ ଜାଣି କଣ ହେଇଥିବ।
0: କେଶ ଭାଇର ମୋର କିଛି ହବନି ପଞ୍ଚୁ ଭାଇ, ତମେ ଅଶୁଭ କଥା ଥୁଣ୍ଡରେ ଧରନି।
3: ଜନ୍ମ ହେଲା ବେଳୁ ମାକୁ ଖାଇଥିଲା, ଯବାନ ବେଳେ ବାପ ଗଲା, ଏବେ ତୋ କଥାରେ ପଡି ସାପ ଧରି ଗଲା ଯେ ଆଉ ତାର ଠିକଣା ମିଳୁନାହିଁ।
0: କେଶ ଭାଇ ଜଙ୍ଗଲ ଭିତରେ କୋଉଠି ଅସୁବିଧାରେ ପଡିଯାଇଛି? ଦେଖ ତମେ ମୋର ଅତି ଆପଣାର ଲୋକ ପଞ୍ଚୁ ଭାଇ, ଏ ବିପଦ ବେଳେ ତମେ ମତେ ଟିକେ ସାହାଯ୍ୟ କର।
3: କି ଉପକାର କରିବି କହିଲୁ, ତୁ ଉପକାର କରିବି ନାହିଁ ତ ଆଉ କରିବି କାହାର?
0: ମୁଁ ରାସ୍ତା ଖର୍ଚ୍ଚ ଦେବି ପଞ୍ଚୁ ଭାଇ, ତମେ ଶିମିଳିପାଳ ଯାଅ, ମୁଁ କେଶ ଭାଇକୁ ଖୋଜି ଆଣ, ଆଉ ଅଧିକା ମୋର କିଛି ଲୋଡ଼ା ନାହିଁ।
3: ତୁ ପାଗଳି ହେଲୁଥିଲୁ ଫୁଲମଣି, ଶିମିଳିପାଳ କଣ ଏମିତି ସେମିତି ଜଙ୍ଗଲ, ଅଗନି ଅଗନି ବନସ୍ତ, କିଡ଼ି କିଡ଼ି ପାହାଡ, କେତେ ମୁଣ୍ଡିଆ, କେତେ ଝରଣା, କେତେ ଜୀବଜନ୍ତୁ, ମୁଁ ଏକୁଟିଆ ଯିବି କେମିତି? ଯଦି ସେ ବଞ୍ଚିଥିବ ତେବେ ନିଶ୍ଚୟ ଫେରିବ, ତୁ ଶିଖର ଚଣ୍ଡୀଙ୍କ ପାଖରେ ମୁଣ୍ଡିଆ ମାର, ମୁଁ ଆସେ ତେଣି ବୋଉ ଅନେଇ ବସିଥିବ।
0: କେଶ ଭାଇ ତମେ କୋଉଠି ରହିଲ? କେଶ ଭାଇ ଆଉ ତମକୁ ମୁଁ ସାପ ଧରିବାକୁ ପଠେଇବିନି, କେଶ ଭାଇ ତମେ ଫେରି ଆସ।

0: ଆଲୋକାପୁରା, ତୁ ତ ଗୁଡୁଗୁଡ଼ିଆ ଆଶ୍ରମ ସ୍କୁଲରେ ପାଠ ପଢୁଥିଲୁ, ପୁଣି ମହୁଲ କେନ୍ଦୁ ଚାରଖୋଳି ତୋଳିବାକୁ ଗାଁକୁ ଫେରିଛୁ କାହିଁକି?
1: ଆଉ କଣ କରିଥାନ୍ତି କହିଲୁ, ଘରେ ତ ମୋ ଛଡ଼ା ଆଉ କେହି ନାହାନ୍ତି। ବାପା ଯେତେବେଳେ ବରେଇ ପାଣି ପାହାଡ଼ରୁ ମହୁ ଝୁଣା ଗୋଟେଇ ଚଢ଼େଇ ଧରୁ ଧରୁ ବାଘ ମୁହଁରେ ଗଲା, ବୋଉ ପାଇଁ ବାଧ୍ୟ ହୋଇ ପାଠ ଛାଡ଼ିବାକୁ ପଡ଼ିଲା। ତୁ ତ ଜାଣୁ ବୋଉ ମୋର ରୋଗିଣା, ଏକା ଏକା କେମିତି ଚଳିଥାନ୍ତା କହିଲୁ?
0: ତୋରି ପରି ମୋର ବି ଇଚ୍ଛା ଥିଲା ପାଠ ପଢିବା ପାଇଁ, ହେଲେ ବାପା ମୋତେ ଛାଡ଼ିଲାନି, କହିଲା ସାନ୍ତାଳୀ ଝିଅର ପାଠ ପଢିବା କଣ ଦରକାର ଅଛି।
1: ଛାଡ଼, ସିଏ ଆମର ଭାଗ୍ୟ। ହେଇ ଦେଖିଲୁ ଦେଖିଲୁ ଏ ଗଛରେ କେତେ କେନ୍ଦୁ ପାଚିଛି।
0: ତୁ ଖାଲି ଉପରକୁ ଅନେଇଛୁ, ତଳେ ଦେଖିଲୁ କେତେ ପାଚିଲା କେନ୍ଦୁ ଛଡ଼ି ପଡ଼ିଛି।
1: ହଁ ତ, ଆ କି ମିଠା, ତୁ ବି ଗୋଟେ ଚା ଛିନ୍ଗା।
0: ମତେ ଭୋକ ନାହିଁ କାପୁରା, ଟୋକେଇରେ ନେଇଯିବା, ଘରେ ବସି ମନ ଇଚ୍ଛା ଖାଇବା।
1: ଏ ସିମ୍ଗା, ମତେ ଭାରି ଶୋଷ ହେଲାଣି, ଚାଲ ନ ଝରଣାରୁ ଟିକେ ପାଣି ପିଇ ଆସିବା।
0: ହଁ ତତେ ଶୋଷ ହବନି, କେନ୍ଦୁ ଗୁଡା ଖାଉଛୁ, ହଉ ଚାଲ ଚାଲ।
1: ସିମ୍ଗା, ଖରା ତାତିରେ ଝରଣା ପାଣି ବି ଗରମ ହେଇଗଲାଣି, ପିଇବା କଣ କହିଲୁ?
0: ଏଇ ଚାଲ ଗଛ ଗଣ୍ଡ ପକଡ଼କୁ ଚାଲ, ପାଣି ଥଣ୍ଡା ଥିବ, ସେଇଠୁ ପିଟି ପିଟି ପାଣି ପିଇବା।
1: ହେ ମା, ଦେଖିଲୁଣି ସିନ୍ଦା ମଣିଷଟାଏ।
0: ମଣିଷଟାଏ?
1: ହଁ ଲୋ, ମଣିଷଟାଏ, ବୋଧେ ପାହାଡ଼ ଉପରୁ ଖସି ପଡ଼ିଛି, ଆଇଲୁ ଦେଖିବା?
0: ନାଇଁ ନାଇଁ ନାଇଁ ନାଇଁ, ଚାଲ ପଳେଇବା, ମତେ ଡର ଲାଗୁଛି।
1: ଡରୁଛୁ କଣ ଲୋ, ସିଏ କଣ କରି ପକେଇବ ଆମର, ଯଦି କିଛି କରେ ନା ସେ ଝରଣା ଭିତରୁ ପଥର ଉଠେଇ ତା ମୁଣ୍ଡ ଫଟେଇ ଦବା। ତୁ ଆସିଲୁ ମୋ ସାଙ୍ଗରେ, ଦେଖିବା ସେ କିଏ।
0: ହଉ ଚାଲ।
1: ଏ ଦେଖ ସିନ୍ଦା, ମଣିଷଟା ପାହାଡ଼ ଉପରୁ ଖସି ପଡ଼ିଛି, ପଥରରେ ପିଟି ହେଇ ମୁଣ୍ଡ ଫାଟି ରକ୍ତ ବାହାରି ଶୁଖିଯାଇଛି ମୁଣ୍ଡ ଉପରେ, ପୁଳାଏ ବାଲି ଉପରେ ମୁଣ୍ଡଟା କେମିତି ରହିଯାଇଛି, ଦେହଟା ପଡ଼ିଛି ପାଣି ଭିତରେ, ଗୋଡ଼ ହାତ କ'ଣ ହେଇଛି କି ଜାଣି।
0: କାପୁରା, ଏ କାପୁରା, ମଣିଷଟା ମରିଯାଇଛି ନା କ'ଣ, ତା ପାଖକୁ କାହିଁ ଯାଉଛୁ?
1: ରହମ, ମୁଁ ଟିକେ ଦେଖେ ବଞ୍ଚିଛି ନା ନାହିଁ।
0: ତୁ ତୋର କ'ଣ କରୁଛୁ କର, ମୁଁ ଏଇଠି ଠିଆ ହେଇଛି।
1: ହଉ ସିନ୍ଦା, ମଣିଷଟା ବଞ୍ଚିଛି, ନିଶ୍ୱାସ ଯାଉଛି, ଟିକେ ଚେଷ୍ଟା କଲେ ବଞ୍ଚିଯିବ, ତୁ ଆସିଲୁ। ହଁ ଗୋଡ଼ ଦୁଇଟା ଟିକେ ଉଠେଇ ଧର, ମୁଁ ତା ମୁହଁରେ ପାଣି ଛାଟେ।
0: କାପୁରା କାପୁରା, ଏ ଲୋକଟାର ଗୋଟାଏ ଗୋଡ଼ ଭାଙ୍ଗି ନଡ଼ ନଡ଼ ହେଉଛି, ଆଉ ବୋଧେ ବଞ୍ଚିବନି।
1: ତୁ ସେମିତି କଥା କହନା ସିନ୍ଦା, ଏମିତି ଜିଅନ୍ତା ମଣିଷଟାକୁ ଆମେ କ'ଣ ଛାଡ଼ିଦେଇ ଚାଲିଯିବା? ନାଇଁ ସିନ୍ଦା, ମହୁଲ ଚାରକୋଳି କେନ୍ଦୁ ଟୋକେଇ ଏଇଠି ଝରଣା ପାଖରେ ଥାଉ, ଆଉ କେବେ ଆସିଲେ ନବା, ଏ ବଣ ଭିତରୁ ଆମ ଟୋକେଇ ନବ କିଏ? ତୁ ଟିକେ ସାହାଯ୍ୟ କର, ତାକୁ ଆମ ଘରକୁ ନେଇଯିବା, ବୈଦ ଡାକି ଆଣିବା, ଲୋକଟା କାଳେ ବଞ୍ଚିଯିବ, ଆଉ ଯଦି ନ ବଞ୍ଚେ ତାହେଲେ ପୁଣି ଏ ଝରଣା ପାଣିରେ ଆଣି ଫୋପାଡ଼ି ଦେବା। ହଁ ଟିକେ ଧର, ହଁ ଆଉ ଆଉ ଟିକେ ଉପରକୁ, ଆଉ ଟିକେ ଉପରକୁ ଧର, ହଁ ଚାଲ ଏଥର ଚାଲ, ଆଉ ଟିକେ ଟିକେ ଧର ସିନ୍ଦା, ପଥର ଘସି ଲୋକଟାର ଗୋଡ଼ ଖଣ୍ଡିଆ ହେଇଯାଉଛି।
0: ଓଃ ତୁ ଟିକେ ରହ ମୋ କାପୁରା, ମୋ ଅଣ୍ଟାଟା କ'ଣ ହେଇଯାଉଛି, ଆ ଟିକେ ଠିଆ ହଉ, ମୁଁ ଟିକେ ବିଶ୍ରାମ ନିଏ।
1: ନା ଲୋ ସିନ୍ଦା, ଟିକେ କଷ୍ଟ ନକଲେ ଏଠି ବିଶ୍ରାମ ନେଲେ ଯଦି ଲୋକଟା ମରିଯାଏ ତାହେଲେ ଏତେ ପରିଶ୍ରମ କରି ଆମର ଲାଭ କ'ଣ ହେଲା କହିଲୁ? ଆଉ ଟିକେ ଆଣ୍ଟ କରି ଧର, ତତେ ନେହୁରା ହେଉଛି ସିନ୍ଦା, ଟିକେ ବେଗି ବେଗି ଚାଲେ।
2: ଲୋକଟା କେମିତି ଅଛି ଲୋ କାପୁରା?
1: ଭଲ ଅଛି, ଆଜି ସକାଳୁ ଆଖି ଖୋଲି ଚାହିଁଥିଲା, ମୁଁ ନା ଭାତ ମୁଣ୍ଡ କରି ତା ପାଟିରେ ଦେଇଦେଲି, ଢକ ଢକ କିରି ପିଇଦେଲା, ଏବେ ନିଘୋର ନିଦରେ ଶୋଇପଡ଼ିଛି।
0: ଯା ହଉ ତୋ ପାଇଁ।

0: ଲୋକଟା ବଞ୍ଚିଗଲା।
1: ତୁ ନଥିଲୁ ମୁଁ କଣ କରିଥାନ୍ତି ଯେ ତୋ ପାଇଁ ଲୋକଟା ବଞ୍ଚିଗଲା କହ।
0: ହଉ ହଉ ବହୁତ କହିଲୁଣି, ସାବିତ୍ରୀଙ୍କ ପରି ସତ୍ୟବାନଙ୍କୁ ଯମ ଦେବତାଙ୍କ ଠାରୁ ଛଡେଇ ଆଣିଲୁ, କଣ ଆଉ ଡେରି କାହିଁକି?
1: ଚୁପ, ଏମିତି କଥା କଣ କହନ୍ତି?
0: ରହିଥା ମ, ଆଜିଠାରୁ କାନିରେ ଗଣ୍ଠି ପଇଲା, ଆହା ଲୋ ମୋ ମୌନ ମୁହିଁ।
1: ଯାଉଛି ନା ପୁଣି ଦେଖିବୁ?
0: ଯାଉଛି ଲୋ ଯାଉଛି, ଏଣିକି ନୂଆ ବାବୁ ତ ତୋର, ମୁଁ କାହିଁକି ରହିବି?
1: ତୁ କିଏ ନୂଆ ବାବୁ? ତୋ ପାଇଁ ମୋ ମନରେ କାହିଁକି ଏତେ ସ୍ନେହ, କାହିଁକି ଏତେ ପ୍ରେମ? ତୋ ସାଥିରେ ବା ମୋର ଦେଖା ହେଲା କାହିଁକି? ତତେ ଦେଖି ମୁଁ ନିଜକୁ ଭୁଲି ଯାଇଛି ନୂଆ ବାବୁ, ମୁଁ ଆଉ ମୋର ହେଇନାହିଁ, ମୁଁ ଆଉ କାହାର ହେଇଯାଇଛି। ସିଏ ଆଉ କେହି ନୁହେଁ ନୂଆ ବାବୁ, ସିଏ ତୁ, ସିଏ ତୁ ନୂଆ ବାବୁ, ସିଏ ତୁ।
2: ଆଉ କେତେବେଳେ ମିଟିଂ ଆରମ୍ଭ ହବ? କାହିଁ ପ୍ରେମକେ ସବୁ ଏପର୍ଯ୍ୟନ୍ତ ଦେଖା ନାହାନ୍ତି?
3: ମିଟିଂ ହିଁ କରିବେ। ଆରେ କାହିଁ ମିଟିଂ କରିବେ?
4: ଆମକୁ ପୁରା ମାଗଣାରେ ଘର ମିଳିବ।
3: ଘର ମିଳିବ ନା ହେଙ୍ଗୁ ମିଳିବ, ସବୁ ଖାଲି ଧୂଆ ବାଣ, ହାତୀ ନେ ଘୋଡା ନେ ମୋ ପାଇଁ କାଳି ବଜେଇ ଦେ, କିଛି ତ କାମ ନାହିଁ।
4: ନାଇଁ ମନି ମଉସା, ଅନେକ ଜାଗାରେ ପୁରା ଘର ଦିଆଗଲାଣି, ଜମି ଦିଆଗଲାଣି, ଆମେ କାହିଁକି ନ ପାଇବା?
3: ଆରେ ଛାଡ଼ ଛାଡ଼, ଆରେ ଆମେ ତ ହେଲୁ କେଳା ଯାଯାବର, ଘର ଦୁଆର ଗୋଟେ ଆମର କଣ ହବ? ଆମର ଜୀବିକା ହେଲା ସାପ ଖେଳା, ଚିତା କୁଟା, ଚଢେଇ ମରା, ମୂଷା ଖେଳ, ଗାଁ ମୁଣ୍ଡ ବରମୂଳେ ପୋଖରୀ ହୁଡ଼ାରେ ଆମର ରହଣି, ଘର ଆମେ କରିବୁ କଣ?
4: ସବୁଦିନ ଆମେ କଣ ସେମିତି ରହିଥିବ ମନି ମଉସା?
3: ନାଇଁ ସେମିତି କାହିଁ ରହିବ, ଜାତି ଗୋତ୍ର ଛାଡି ବ୍ରାହ୍ମଣ କରଣଙ୍କ ସାଙ୍ଗରେ ଯାଇ ରହିବ ଆଉ?
2: ଏଇ ବେମକ ସବୁ ଆସିଲେଣି, କଣ କହୁଛନ୍ତି ଶୁଣ। ଆରେ
5: ବନ୍ଧୁଗଣ, ଆପଣ ମାନେ ଯାଯାବର ହୋଇ ଆଉ କେତେ ଦିନ ରହିବେ? ମୁଁ ସରକାରଙ୍କ ଠାରେ ଅନୁରୋଧ କରୁଛି, ଏଇ ପଦ୍ମ ପୋଖରୀ ହୁଡ଼ାରେ ଗୋଟିଏ କଲୋନୀରେ ଆପଣ ମାନେ ରହିବେ, ମାଗଣାରେ ଜମି ଏବଂ ଗୃହପାଳିତ ଜୀବଜନ୍ତୁ ଯୋଗାଇ ଦିଆଯିବ, ଆପଣ ମାନେ ମଣିଷ ପରି ମଣିଷ ହୋଇ ରହିବେ। ବନ୍ଧୁଗଣ, ଆମେ ଠିକ କରିଛୁ, ଯାହା ଲୋକଙ୍କର ହିତ କରିବ ସେପରି କାମରେ ଆମେ ସରକାରଙ୍କୁ ସାହାଯ୍ୟ କରିବୁ ଏବଂ ଲୋକଙ୍କ ମଙ୍ଗଳ ପାଇଁ ନୂଆ ନୂଆ କାମ ହାତକୁ ନେବୁ। ସେଥିପାଇଁ ମନ୍ତ୍ରୀ ମହୋଦୟ ଆସି ଏଠାରେ ନବନିର୍ମିତ ଗୃହ ଏବଂ ଜମି ପଟ୍ଟା ଦେବା ଦିନ ଏକ ସମବାୟ ସମିତି ଗଠନ କରାଯିବ, ଲୋକଙ୍କୁ ଋଣ ଯୋଗାଇ ଦିଆଯିବ, ସେହି ସମୟରେ ସମିତିର ସଦସ୍ୟ ଏବଂ ପରିଚାଳକ ହେବେ ଆପଣମାନେ। ପୁଅ ଭାଇମାନେ, ଗୃହହୀନକୁ ଭୂମିହୀନକୁ ଭୂମିହୀନକୁ ଭୂମିହୀନକୁ

0: ମୂଳ ଗଦ ଡେଉଁରିଆ ବିକିବି, ଚିତା କୁଟେଇବି, ପକା ପିଣ୍ଡା ଦେଖି ଡାକିବି, ଚିତା କୁଟେଇବ ଚିତା, ଏ ପୁଅ ମା ଚିତା କୁଟେଇବ ଗୋ ଚିତା, ମାଧୋଇ ଲତା ଗୋ କୁଞ୍ଜ ଲତା, ଅଶୋକ ବନର ଲବଙ୍ଗ ଲତା, ଜଗମୋହନ ଗୋ ଗୋଲାପ ଫୁଲ, ମଲ୍ଲି ମାଳତୀ ଚମ୍ପା ଫୁଲ, ସୁକି ଦୋଳି କୃଷ୍ଣ ରାଧା, ନା ଲେଖିଦେବି ନ ଦେଇ ବାଧା, ହାତରେ ଲେଖିବି ମାଳେଇ ହାର, ଗୋଡରେ ଲେଖିବି ମୁକୁତା ଝର, ମୁଣ୍ଡରେ ଲେଖିବି ଟିପା, ଆସ ଗୋ ଏଣିକି ଅପା, ଏ ଡାକ ଶୁଣି ଗାଁ ଝିଅ ବୋହୁ ମାନେ କିଏ କୁଡ଼ୁଥିବେ ଧାଇଁ ଆସିବେ, କିଏ କହିବ ମୋ ବାହୁରେ ଚିତା କୁଟେଇ ଦିଅ, କିଏ କହିବ ମୋ ଗୋଡରେ, କିଏ କହିବ ମୋ ମୁଣ୍ଡରେ, ଗୋଡ ପାରି ବସି ସଢେଇ କଳାରେ ଚିତା ଲେଖୁ ଲେଖୁ ମୁଁ କହିବି।
1: ବହୁତ ହେଇଗଲା। ଏ ଦେଖିଲୁ ପଶ୍ଚିମ ଆକାଶକୁ ଚାହିଁଲୁ, ସେ ପାହାଡ ତଳେ ସୂର୍ଯ୍ୟ ଡୁବି ଗଲେଣି। ଚାଲ ଚାଲ ଘରକୁ ଯିବା, ଚାଲ।
0: ନାଇଁ ଆଉ ଟିକେ ବସ।
1: ଆଲୋ, ତୋ ପାଖରେ ଏମିତି ଯୁଗ ଯୁଗ ଧରି ବସି ରହିବାକୁ ମୋର ଭାରି ଇଚ୍ଛା ଅଛି, ହେଲେ ବାହାଘର ସରୁ, ନହେଲେ ଲୋକ କଣ କହିବେ କହିଲୁ। ତୁ ଆଗେ ଉଠିଲୁ, ଆ ଧର ମୋ ହାତ ଧର, ଚାଲ ଆ।
0: ହଉ ଚାଲ। ତମେ ଫେରି ଆସ କେଶ ଭାଇ, ଦେଖିଯାଅ।

0: ಮತ್ತೆ ಮೊಗ್ಗದಲ್ಲಿ ಬಾಳಿದಲ್ಲಿ ನಾಲ್ಕು ತೋರಿ ಆಗರೆ ಮುಂದ ಪಿಟ್ಟಿತ್ತು ಮಾಡಿದ್ದೆ
1: ಮಾಲೋ
2: ಕುಡೆ ಆಯ್ತು ಲೋಕಿ ಕಣ ಎಕುಟಿ ಆಯ್ತು
0: ಹಾಂ ಮೋ ಸರ್ ಏಕುಟಿಯಾ ಠಾಕುರಾಣಿ ಪಾಖಕ್ಕೆ ಆಸಿದ್ದೆ
2: ವಾಲ್ಕಲು ವಾಲ್ಕಲು କଣ କେତେ ଦେବା ପାଇଁ ଠାକୁରାଣୀକି ଡାକିବାକୁ ଆଇଥିଲୁ କିଲ ନିଚରେ କାହିଁକି ଠାକୁରାଣୀକି ଡାକୁଛୁ ଫୁଲ କେଶବକୁ ପୁରା ଶିମିଳିପାଳ ଜଙ୍ଗଲରେ ବାଘ ନେଇଗଲା
0: ନାଇଁ ମଉସା ନାଇଁ ତମେ ଏମିତି କଥା କୁହନି ମୁଁ ମନ କହୁଛି ସେ ବଞ୍ଚିଛନ୍ତି ମୁଁ ଠାକୁରାଣୀକୁ ଡାକିବି ଫେରି ଆସିବେ
2: ଆଲୋ ଆଲୋ ମହଲା ଲୋକ ବଞ୍ଚିବ କେମିତି ବଞ୍ଚିବା ଲୋକକୁ ଗେରସ୍ତ କର ବାହାଘର ପାଇଁ ମୁଁ ଟଙ୍କା ପଇସା ଯୋଗେଇ ଦେବି ତୁ ଖାଲି ମୋ କଥା ମନେ ରହିଲା
0: ମନେ ନିଶା ତମେ ମୋ ହାତ ଧରି ଟାଣୁଛ କାହିଁକି ଛାଡ଼
2: ଆଲୋ ଫୁଲ ଆମ ଗୌଡ଼ିଆ କେଳା ଘରେ ମଉସା ପିଇସା ଭିଣୀ ଛାଡ଼ି କିଛି ଭେଦ ନାହିଁ ବୁଢ଼ା ଟୋକାରେ ବି କିଛି ବାରଣ ନାହିଁ ଆଜି ବୁଢ଼ା ଗେରସ୍ତ କରିଥିଲେ କାଲି ଟୋକା ଗେରସ୍ତ କରିହବ ତୁ ଦୌଡ଼ୁଛୁ କାହିଁକି ଅମନା ହଉଛୁ କାହିଁକି ତା ଛଡ଼ା ମୁଁ ତ ଗାଁ ମୁଖିଆ ଯାହା କହିଦେବି କେହି ମନା କରିବେନି ଫୁଲ ଏକୁଟିଆ ଜଙ୍ଗଲ ଭିତରେ କେହି କିଛି ଜାଣିବେନି କେଡ଼େ ଶକ୍ତି ପଣିଆ ଦେଖେଇ ହଉଛୁ ମୁଁ କଣ ତୋ କଥା ଜାଣିନେ କି କେଶବାକୁ ତୁ ପରା ମନ ଦେଇଥିଲୁ ସେ ତ ମଲା ଆଉ କଣ ତୁ ଜୀବନ ସାରା ବାହା ନ ହୋଇ ରହିବୁ କଣ ମିଳିବ ଜୀବନ କରି ଦହଗଞ୍ଜ କରି ଅମନା ହ ନା ଲୋ ଫୁଲ ମୁଁ ତତେ କେତେ ଦରବ ଦେବି
0: ମନେ ମଉସା
2: ରାଗୁଛୁ କିଲୋ ଫୁଲମଣି ଏ ବୁଢ଼ା ଠେଇ ମନ ନ ମାରିଲେ ମୁଁ ତତେ ନାଥିଆ ପୁଅ ପଦିଆ ସାଙ୍ଗରେ ବାହା କରିଦେବି ହାତରୁ ପଇସା ଖର୍ଚ୍ଚ କରିବି ଆଉ ଭାବୁଛୁ କଣ
0: ମନେ ମଉସା
2: ହାତଟା ଭାଙ୍ଗ
0: କେଳା ଝିଅ ଫୁଲମଣି ହାତରେ ବି କମ୍ ବଳ ନାହିଁ ମୋ ମନେ ମଉସା ଆଉ ଆଗକୁ ବଢିବୁ ତ ଏଇ ମୁଣ୍ଡିଆ ପଥରରେ ତମ ମୁଣ୍ଡକୁ ଛେଚି ଦେବି ନହେଲେ ଶିଖର ଛନ୍ତି ଆଗରେ ତମକୁ ବଳି ଦେଇଦେବି
2: ଫୁଲ ଫୁଲ ଫୁଲ ଫୁଲୁନି ଆଲୋ ଆଚ୍ଛା ଚାଲିଗଲା କେଳା ସାହିର ମୁଖିଆ ମନେଇ ଦାସକୁ ମୁହଁ ସାମ୍ନାରେ ଅପମାନ ଦେଇ ଟୋକିଟା ଚାଲିଗଲା ଠିକ ଅଛି ମୋ ନାଁ ବି ମନେଇ ଦାସ ତତେ ଯଦି ପାନେ ନ ଦେଇଛି ମୋ ନାଁ ମନେଇ ଦାସ ନୁହଁ ସନାତନ
3: କଣ ହେଲା ମନେଇଦା
2: ହବ ଆଉ କଣ ତୁ କଣ ଜାଣିନୁ ଯେ କେଳା ଝିଅ ଘର ଯୋଗ୍ୟ ହେଲା ପରେ ଏକୁଟିଆ ଗାଁ ବାହାରକୁ ଯାଏ ନାହିଁ ବଡ ପୁରୁଷ ସାଙ୍ଗରେ ମିଶେ ନାହିଁ
3: କଣ ହେଲା କୁହ
2: ତୋ ଝିଅକୁ ଏକୁଟିଆ ବଣ ଭିତରକୁ ଛାଡ଼ୁଛୁ କାହିଁକି ସେ ଯାଇକି ଶିଖର ଚଣ୍ଡୀ ମନ୍ଦିର ପାଖରେ ଘଟଣା ଅଘଟଣ କାମ କରୁଛି

0: ଲୋକ ମୋ ଆଖିରେ ପଡ଼ିଗଲା ବୋଲି ଶୁଣ ସୁନା, ଆଜି ଥାଉ ତତେ ଗାଁରେ ନିଆଁ ପାଣି ସବୁ ବନ୍ଦ, ତତେ ଘରକିଆ କରାଗଲା, ଝିଅକୁ ବାହା ଦବା ପରେ ତୁ ଯାଇକିରି ପୁଣି ଗାଁରେ ମିଶିବୁ।
1: ରାଗ ନାହିଁ ମଲ୍ଲିଦା, ତମେ ରାଗ ନାହିଁ, ୟାରି ଭିତରେ ମୁଁ ଝିଅଟାକୁ ବାହା କରିଦେବି, ଖାଲି ପାତ୍ର ଯିଏ ପାଇଲେ ହେଲା।
0: ପାତ୍ର ପାତ୍ର ମୁଁ ଠିକ କରିଦଉଛି, ତୁ ବାହାଘର ଯୋଗାଡ଼ କର। ନାଥ ଦାସ ପୁଅ ପଦିଆ ସିଏ ତ କିଛି ଅଜଗା ନୁହଁ, ତାକୁ ଝିଅ ଦେଇଦେ କାମ ଛିଣ୍ଡିଯିବ।
1: ହେଲେ ପଦିଆ ହୁଣ୍ଡାଟା ଗୋଟେ ଆସିନାହିଁ, ତାକୁ କେମିତି ଜାଣି ଜାଣି ଝିଅଟାକୁ ଦେବି ମଲ୍ଲିଦା?
0: ଆଉ କଣ ତୋ ପାଇଁ କୋଉଠୁ ସରଗ ଛିଣ୍ଡା ବର ମିଳିବ?
1: ହଉ ତୁ ବହି କଥା ରଖିବେ ମଲ୍ଲିଦା, ଦୁଇ ଚାରି ଦିନ ଭିତରେ ମୁଁ ସବୁ ଠିକ କରିଦେବି। ଫୁଲମଲି ଫୁଲମଲି,
2: କଣ କହିବ ବାପା?
1: ତୁ ଏକୁଟିଆକୁ ଆଣିଯାଇଥିଲୁ
2: ଶିଖର ଚଣ୍ଡୀଙ୍କ ପାଖକୁ?
1: ଏଳା ଘର ଝିଅ ତୁ, ତତେ କିଏ କହିଥିଲା ଏକୁଟିଆ ବରକୁ ଯିବା ପାଇଁ? ମତେ ନ କହି ଗଲୁ କାହିଁକି?
2: ଠାକୁରାଣୀଙ୍କ ମନ୍ଦିରକୁ ଏକୁଟିଆ ଯିବା କଣ ମନା?
1: ଜଙ୍ଗଲ ଭିତରକୁ ଠାକୁରାଣୀଙ୍କ ନିକଟକୁ ଏକୁଟିଆ ଗଲୁ କାହିଁକି? କାହା ସହିତ ମିଶିଥିଲୁ ସେଠି?
2: ମୁଁ କାହା ସହିତ ମିଶିନି ବାପା, ମନେ ମୂଷା ମିଛ କହୁଛନ୍ତି।
1: ମନେ ମୂଷା ମିଛ କହୁଛି? ମନେ ମୂଷା ଗାଁର ମୁଖିଆ, ସେ ମିଛ କହିଲେ ବି ସତ ହବ ମା। ମୁଁ ଛାତିକି ପଥର କରି କଣା ପଦିଆ ସହିତ ତୋ ବାହାଘର ପାଇଁ ରାଜି ହେଇଯାଇଛି। ସେଳା ଘର ଝିଅ, ତୋ ନାଁରେ ଥରେ ବଦନାମ ରଟିଲେ ବାଛ ହେଲେ ଆଉ କେହି ବାହା ହବାକୁ ରାଜି ହେବେନି। ଶେଷରେ ଫୁଲ ଫୁଲ ଚାଲେ ନା ଲୋ ମା, ଆମେ ପରା ଗରିବ, ଗରିବର ପୁଣି ଗୋଟାଏ ମନ କଣ, ଯାହା ମିଳିବ ସେଇ ଆମର ସବୁ। ତୋ ଭାଗ୍ୟରେ ଯାହା ଅଛି ଭାଗ୍ୟ ଫଳକୁ କିଏ ବଦଳେଇ ଦମା କହିଲୁ।

0: ପାଣି ପାଇଁ ଯାଇଥିଲି ରୋଷେଇ କରିବା ଲାଗି, ତୁମେ ଏମିତି ତରବର ହେଇଥିଲୁ ଫୁଙ୍କିବାର ଲାଗି ତ କାହିଁକି
1: ମଲା ପେନ୍ ଖାଇଲଣି କି? ମୁଁ ଖାଉଥିଲି, ତମର ଡେରି ହବ, ତମେ ନୂଆ ହେଇ ପାହା ହେଇଛ, ତମେ କଣ ରୋଷେଇ ଆସୁଥିବ? ମୁଁ ଭାତ ରାନ୍ଧି ଦଉଛି, ତମେ ବସ, ତୁମ ହାତରେ କଳା ଲାଗିଯିବ।
0: ତମେ ଉଠିଲ ଆଜ୍ଞା, ତମେ ମରଦ ଲୋକ, ରୋଷେଇ କଣ କରିବ?
1: ହଉ ତମେ ରୋଷେଇ କର, ହେଲେ ମୁଁ ତ ବାପାଙ୍କୁ ରୋଷେଇ କରିଦିଏ।
0: ବୋଉ ମରିବା ପରେ ସିନା ତମେ କେତେ ଦିନ ବାପାଙ୍କୁ ରୋଷେଇ କରି ଦେଇଥିଲ, ଏବେ ତ ମୁଁ ଆସିଲିଣି, ମୁଁ ଏଣିକି ରୋଷେଇ କରିବି। କିନ୍ତୁ ତମେ ଖାଲି ବସି ପାରିବନି ତ, ତମେ କେଳା ଘର ପୁଅ, ସାପ ଧରା ସାପ ଖେଳା ଶିଖ, ତାପରେ ଆମେ ବିଦେଶ ଯିବା। ତମେ ସାପ ଖେଳିବ ଆଉ ମୁଁ ମନୋହରୀ ଜିନିଷ ବିକିବି, ଡେଉଁରିଆ ବିକିବି, ସୀତା ଫୁଟେଇବି, ଆମେ ଘରକୁ ଟଙ୍କା ଆଣିବା, ପଦ୍ମ ପୋଖରୀ ହୁଡ଼ାରେ ତିଆରି ହେଉଥିବା ନୂଆ ଘରେ ରହିବା।
1: ଫୁଲ ଲୋ, ମତେ କଣ ସାପ ଖେଳାଇ ଆସିବ?
0: ତମେ ପୁରା ପୁରୁଷ ପିଲା, ତମେ ଚେଷ୍ଟା କଲେ ସବୁ ଶିଖିପାରିବ। ତମେ ସାପ ଖେଳେ ନ ଶିଖିଲେ ଆମେ ବାପାଙ୍କ ପରେ ଚଳିବ କେମିତି?
1: ମନେ ମୋ ପୁରା କହିଛନ୍ତି, ସେ ଟଙ୍କା ଦେବେ, ଆମ ଘରକୁ ଆସି ବୁଝା ସୁଝା କରିବେ।
0: କାହିଁକି ମନେ ମୋ ଆମର କିଏ, ସେ କାହିଁକି ଆମକୁ ପଇସା ଦେବେ? ଆମେ ଟିକେ ରୋଜଗାର କରିବା, ଆମ ଘର ଆମେ ଚଳେଇବା। ମୋ ଦେହ ଠିକ ନିୟମ କରି କୁହ, ତମେ ସାପ ଖେଳି ଶିଖିବ, ସାପ ଧରି ଶିଖିବ, ଆଉ କେବେ ମନେ ମୂଷା ପାଖକୁ ଯିବ?
1: ନା ଫୁଲ, ମୁଁ ଯିବି ନାହିଁ। ହେଲେ ଫୁଲ, ମନେ ମୂଷା ଯଦି ମତେ ପୋଖର ଉଡ଼ାରେ ମାରେ?
0: ନାଇଁ ସେ କିଛି କରିପାରେ, ମୁଁ ପୁରା ତମ ପାଖରେ ଅଛି।
1: ହଁ ହଁ, ମୁଁ ସାପ ଧରା ସାପ ଖେଳା ସବୁ ଶିଖିବି, ଭାରି ଭଲ ହବ। ହଁ ଭାରି ଭଲ ହବ।
0: ବାପା ନୂଆ ସାପ ଶିମିଳିପାଳ ଜଙ୍ଗଲରୁ ଯୋଉ ଗତ ବର୍ଷ ଧରିଥିଲେ, ସେଇ ସାପକୁ ନେଇ ଖେଳେଇ ଶିଖ, ଖୁବ୍ ବଡ ଅହିରାଜ ସାପ।

0: ଦେଖୁଛ, ତାର ତ ବିଷ ଦାନ୍ତ ଭଙ୍ଗା ଯାଇଛି, ଆଉ କଣ କରିବ ସେ?
1: ତୁମେ ମନରେ ସାହସ ବାନ୍ଧ, ସବୁ ଠିକ ହେଇଯିବ।
2: ମୁଁ ପଦ୍ମ ପୋଖରୀକୁ ଯାଉଛି, ସେଠି ଘର ତିଆରି ହଉଛି, ଦେଖିବି।
0: ହଉ ଯା, ଶୁଣ ମୋ କଥା ମନେ ରହିବ।
2: ହଁ ହଁ ମୁଁ ଯାଉଛି।
0: ହେ ଭଗବାନ।

0: ଚାଲ ଆଜି ଆମେ ଉପରଓଳି ବିଦେଶ ବାହାରି ଯିବା, ପଇସା ରୋଜଗାର କରିବା, ନହେଲେ ଆମ ଘରକୁ ସଜାଡ଼ିବା କେମିତି କହିଲ? ତୁମେ ବାପାଙ୍କ ସାପ ତୋଳି ଗୁଡାକ ସଜବାସଜୁଡ଼ି କର, ଝଡ଼ରେ ତ କାନ୍ଥ ତଳେ ଦୁଇଟା ତମ୍ପ ସାପ ମରିଯାଇଛନ୍ତି, ଅଛନ୍ତି ଆଉ ଦୁଇଟା ଗୋଖର ଆଉ ଗୋଟାଏ ଅଜଗର, ସେଗୁଡାକ ସଜାଡ଼ି ତୁମେ ଭାର କର। ମୁଁ ପଞ୍ଚୁ ଭାଇ ଘରୁ ଗୋବିନ୍ଦ ମୂଷାଟିଏ ମାଗି ଆଣିଛି।
1: ମୋତେ କଣ ସାପ କରି ନାଚିବ?
0: ଏମିତି କଣ ଅବାଧ୍ୟ ହୁଅନ୍ତି? ଚେଷ୍ଟା କଲେ ତୁମେ ସବୁ କରିପାରିବ। ତାପରେ କିଛି ଯଦି ଅସୁବିଧା ହୁଏ ମୁଁ ତ ତମ ସାଙ୍ଗରେ ଅଛି, ଆଉ ଅସୁବିଧା ପୁଣି କଣ?
1: ଫୁଲ ଆମେ କୁଆଡ଼େ ଯିବା?
0: ଆମେ ଚାଲି ଚାଲି ନନ୍ଦନକାନନ ବାଟେ ନଈ ପାରି ହିଁ କଟକ ଯିବା, ତାପରେ ସେଠୁ ଯାଜପୁର କିମ୍ବା ବାଲେଶ୍ୱର ଆଡ଼େ ବାହାରିଯିବା।
1: ଡର ଲାଗୁଛି ଫୁଲ, ଏତେ ବାଟ ଭାବିଲା ବେଳକୁ ମୁଁ ହୁଁସା ଉଡି ଯାଉଛି।
0: ହୁଁସ ପୁଅ ହେଇ ଏମିତି ଡରିଲେ ହବ? ତମେ ଏମିତି ପିଲାଙ୍କ ପରି ହେଲେ ମୁଁ କାହାକୁ ଭରସା କରି ବଞ୍ଚିବି କହିଲ?
1: ମତେ କେମିତି ଲାଗୁଛି ହେଲେ ମୁଁ ଯେମିତି ଆଉ ଫେରି ଆସିନି, ନା ମୁଁ ଆଉ ଫେରି ଆସିନି, ମୁଁ ମରିଯିବି ଫୁଲ, ମୁଁ ମରିଯିବି, ମତେ ଭାରି ଡର ଲାଗୁଛି।
0: ନାଇଁ ତମକୁ ମୋ ସାଙ୍ଗରେ ଯିବାକୁ ହବ, ମୁଁ କିଛି ଶୁଣିବିନି। ଚାଲ ତୁମେ ସାପ ପଡ଼ି ସଜାଡ଼ିବ, ମୁଁ ମୋ ପଚରା ସଜାଡ଼ିବି।
1: ଉଠ ନାଲ ଫୁଲ, ହେଲେ ତୋ ଛଡ଼ା ମୋର କିଏ ଆଉ ଅଛି କହିଲୁ? ମୁଁ ତୋତେ ଆଉ କିଛି କହିବି ନାହିଁ, ତୁ ଯାହା କହିବି ସେଇଆ କରିବି।
2: ଏଥର ଧର୍ମ କରୁଥା ରେ ପୁଅ, ଧର୍ମ କରୁଥା। ଝାଟି ମାଟି ପୋଲା ଛାଡ଼ି କୋଠା ଘରେ ରହିବା ପାଇଁ ମନ କଲ, ସେଇଥିପାଇଁ ଅକାଳ ପବନ ଆଇଲା, ତମର ଭିଟା ମାଟି ଉଛନ ହେଇଗଲା। ଏବେ ଯାଉନା ସେ କୋଠା ଘରେ ରହିବ, ତାପରେ ଭୂମିକମ୍ପ ହେଇ ତମ ସହିତ ପାତାଳକୁ ଏ ମାଟି ଖସି ପଡ଼ିବ। ଆମ 14 ପୁରୁଷ ତ ରାସ୍ତା କଡ଼ରେ ପୋଲା ଭିତରେ ରହିଲେ, ଆମେ କୋଠା ଘରେ ରହିବାକୁ ଚାହିଁଲେ ଭଗବାନ ସହିବେ କେମିତି?
3: ହେଲେ ମନେଇ ମଉସା, ଏ ଝଡ଼ କଣ କେବଳ ପଦ୍ମକେଶରୀପୁରରେ ହେଲା, ଆମ ଓଡ଼ିଶା ରାଇଜଟା ସାରା ପ୍ରାୟ ଏମିତି ହେଇଛି ବୋଲି
2: ବ୍ୟୋମକେଶ୍ୱରବାବୁ
3: ସେ ତ କିଛି ନାକରା କଥା କହୁନାହାନ୍ତି ମନେଇ ମଉସା।
2: ବୁଝିଲ ପଞ୍ଚୁ, ଏ ମୁଣ୍ଡରେ ଯେତିକିଟା ବାଳ ପାଚିଛି ସେତିକି ଦିନ ମୁଁ ଭଗତମାନ କଲିଣି, ଗୋଟି ଗୋଟି ମୁଁ ସମସ୍ତଙ୍କୁ ଚିହ୍ନେ। ଏ ନାଥ ଦାସ କଥା କଣ ହେଲା? କାନ୍ଥ ପଡ଼ି ମଲା, ଫୁଲମଣି ମାଇକିଆ ପଦିଆକୁ ନେଇ କୁଆଡ଼େ ଯାଇଛି, କଣ ନା ବିଦେଶ କରିବ।
3: ସେମାନେ ଭଲରେ ରହିଲେ ଆମେ କଣ ଖୁସି ହେବାନି ମନେଇ ମଉସା?
2: ଖୁସିରେ ରହନ୍ତୁ, ଇଏ ମନା କରୁଛି। ହେଲେ ତମେମାନେ ଏ ଝାଟି ମାଟି ପୋଲା ଛାଡ଼ି ଯାଇ କୋଠା ଘରେ ରହିବ, ଇଏ କଥାଟା କାହିଁକି ମତେ ସୁନ୍ଦର ଦିଶୁନାହିଁ?
3: ଯୁଗ ବଦଳି ଯାଇଛି ମନେଇ ମଉସା, ତା ସହିତ ନିଜକୁ ବଦଳିବାକୁ ପଡ଼ିବ।
2: କଣ କହିଲା?
3: କହୁଛି

0: ଯିବି ନୂଆ ବାବୁ, ମୁଁ ମାଳି ପକେଇଲେ ସମସ୍ତେ ମତେ ଅନେଇବେ, ହସିବେ ଆଉ ଆଖି ଧରିବେ।
1: ମତେ ବି ସେମିତି ଅନ୍ୟମାନେ ଚାହିଁବେ, ହସିବେ, ଆଖି ଧରିବେ।
0: ତୁ ବେଶରେ ମାଳି ପକେଇଲେ ମୁଁ ଚାହିଁବି, ମୁଁ ହସିବି ଆଉ ମୁଁ ଆଖି ଧରିବି, ଆଉ କିଏ କାହିଁକି ଏଠିକି ଆସିବ। ନୂଆ ବାବୁ କଣ ଭାବୁଛୁ?
1: ନା ମୁଁ ଭାବୁଥିଲି ତୋ କଥା।
0: ମୋ କଥା?
1: ତୋ କଥା।
0: ମୋ କଥା କଣ ଭାବୁଥିଲି ନୂଆ ବାବୁ?
1: ନାଇଁ ପରେ କହିବି।
0: ଏବେ କହ ନା।
1: ଓହୋ, କହିବି ପରା, ପରେ କହିବି।
0: ଏ ନୂଆ ବାବୁ, ଅନେକ ଦିନ ହେଲା ତତେ ଗୋଟେ କଥା ପଚାରିବି ପଚାରିବି ବୋଲି ପଚାରି ପାରିନି, ଆଜି ପଚାରିବି, ସତ କହିବୁ?
1: କଣ ପଚାର।
0: ନୂଆ ବାବୁ, ତୁ ଶିମିଳିପାଳକୁ କାହିଁକି ଆସିଥିଲୁ, କେମିତି ଝରଣା ଭିତରେ ପଡ଼ିଲୁ, କେବେ ତ କହିଲୁନି।
1: ନାଇଁ କାକୁର, ସେ କଥା ମନେ ପଡ଼ିଲେ ମୋତେ ଉଠାଇ ଉଠୁଛି। ମନେ ହଉଛି ସତ ବା ମାଇ ହାତିଟି ଗୋଡ଼ିଛି ମୋ ପଛେ ପଛେ।
0: କାହିଁକି ନୂଆ ବାବୁ, ଝରଣାରେ ଖସି ପଡ଼ିବା ପୂର୍ବରୁ ତତେ କଣ ବଣୁ ହାତୀ ଗୋଡ଼ାଇଥିଲା?
1: ହଁ, ହଳଦୀ ଗଣତି ଗୋଖୋଳ ସାପଟାକୁ ଧରି ମୁଁ ଫେରିଲା ବେଳକୁ ଆଗରେ ଦେଖିଲି ଗୋଟେ ହାତୀ ଛୁଆ। ହାତୀ ଛୁଆଟା ମୋତେ ଦେଖି ଭାବିଲା ମୁଁ ତାକୁ ଧରିବାକୁ ଗୋଡ଼ାଇଛି।
0: ସେଇଠୁ
1: ସେଇଠୁ ସେ

0: କହିବା ଦରକାର ନୁହେଁ ନୂଆ ବାବୁ, କେତେ ଜନ୍ମର ଧର୍ମ ଫଳରେ ମୁଁ ତତେ ପାଇଲି, ହେଲେ ଦିନକୁ ଦିନ ତୁ ଏମିତି ଚୁପଚାପ କାହିଁକି ହେଇଯାଉଛୁ କହିଲୁ? କଣ ଘର କଥା ମନେ ପଡୁଛି? କଣ ହେଇଛି ତୋର? ଦେହରେ ଖଇଫୁଟା ଚାଟି ମୁଁ ଏବେ କଣ କରିବି?
1: କାହିଁକି ସେମିତି ହଉଛୁ କହିଲୁ? ମୋ ଜ୍ୱର ଆସ୍ତେ ଆସ୍ତେ ଛାଡ଼ିଯିବ, ଯାହାକୁ ମୋତେ ବିରକ୍ତ କରନା।
0: ମୋ ଉପରେ ରାଗିଲୁ ନୂଆ ବାବୁ, ତୋର କିଛି ହେଲେ ନା ମୁଁ ମୋଟେ ସହିପାରେନି ନୂଆ ବାବୁ, ମୋତେ ଯେମିତି ଲାଗେ ମୁଁ କଲିଜାଟା କିଏ ମୋଠୁ ଛଡ଼େଇ ନେଉଛି।

0: ମୁଁ କାପୁରା। ଏ ବଣ କଣ ତତେ ଭଲ ଲାଗୁନି ନୂଆ ବାବୁ?
1: କାପୁରା
0: ସତ କହ ନୂଆ ବାବୁ, ତୁ କଣ ମୋ ଉପରେ ରାଗିଛୁ?
1: ସେ କଣ କହୁଛୁ ତୁ? ଆଜି ତୋର କଣ ହେଇଛି? ଏମିତି ଖାପ ଛଡ଼ା କଥା କହୁଛୁ କାହିଁକି?
0: ତୁ ମତେ ଭଲ ପାଉନି ନୂଆ ବାବୁ।
1: ସେ କାପୁରା, ଏମିତି ପ୍ରଶ୍ନ ପଚାରି ମତେ ଦୁଃଖ ଦେନି। ତୋ ଛଡ଼ା ମୁଁ ଆଉ କାହାକୁ ଭଲ ପାଇପାରିବି? ତୁ ମତେ ଜୀବନ ଦେଇଛୁ।
0: ତୁ ଯଦି ମତେ ଭଲ ପାଉ ତାହେଲେ ମତେ ବାହା ନୂଆ ବାବୁ।
1: ବାହା ହେବି?
2: ମୁଁ ବି କଣ ସପନ ଦେଖିନାହିଁ କି ସବାଇ, ଗୋଟିଏ ସୁନ୍ଦର ଘର, ତା ଭିତରେ ତମେ ଆଉ ମୁଁ, ତାପରେ ଆମର ଛୋଟ ପୁଅଟିଏ, ତମେ ସାପ ଖେଳେଇବ, ମୁଁ ପସରା ଧରି କେତେ କେତେ ମନୋହରୀ ଦରବ, ଚେର, ମୂଳ, ଗଦ, ଡେଉଁରିଆ ବିକିବି, ଚିତା କୁଟେଇବି, ପକ୍କା ପିଣ୍ଡା ଦେଖି ଡାକିବି, ଚିତା କୁଟେଇବ ଚିତା, ଏ ପୁଅ ମା, ଚିତା କୁଟେଇବ ଗୋ ଚିତା।
1: ହେଲେ କାପୁରା, ମୁଁ ଜଣକୁ କଥା ଦେଇଛି, ତୋର ଏଭଳି ସେଓ ତ ନେଇ ବସିଥିବ ମୋ ପେରିବା ବାଟକୁ।
0: ନୂଆ ବାବୁ ମୋରାଣ କହସି କି?
1: ସେ ଆମ ଜାତିର ଝିଅ ଫୁଲମଣି।
0: ତୁ ତୁ ତାହେଲେ ମତେ ବାହା ହବୁନି ନୂଆ ବାବୁ, ଆଉ ମୁଁ ବଞ୍ଚିବି କାହିଁକି? ତତେ ମନ ଦେଇସାରିଛି, ଆଉ ମନ ଫେରେଇଲେ ଠାକୁର ଦଣ୍ଡ ଦେବେ, ତା ଅପେକ୍ଷା ବରଂ

0: ଆରେ ଗରିବ ହାଡୁ ହଗୁ ସାମା, ତମେ ସବୁ ଟୋକା ଲୋକ, ଆମ ଛାପୁଆ କେଳା ସମାଜର ପିଲା ତମେ, ତମେ ମାନେ କହ ଆମ ସାତ ପୁରୁଷର ବ୍ୟବସାୟ ନେଇ ବଞ୍ଚିବା କି ନାହିଁ, ଆମେ ସାପୁଆ କେଳା ହେଇ ସବୁଦିନ ରହିବା କି ନାହିଁ।
1: ଠିକ କଥା କହୁଛ ମଉସା, ଆମେ ସାପୁଆ କେଳା କେଳା ହେଇ ନ ରହି ଆଉ କଣ ବାମୁଣ ହେଇଯିବୁ।
0: ଯଦି ସମସ୍ତେ ଯାହା କୋଠା ଘରେ ରହିବ, ସମସ୍ତଙ୍କ ସାଙ୍ଗରେ ଚଳିବ, ନିଜ ଚଉଦ ପୁରୁଷ ଜୀବିକା ଛାଡି ପାଠ ପଢି ହାକିମ ହବ, ତେବେ ହୁଅ, ମୁଁ ମନା କରିବି କାହିଁକି। କିନ୍ତୁ ହେଇଟି କାଲି ତମେ ନୂଆ ଘରେ ରହିବା ଆଗରୁ ମୁଁ ଏ ଗାଁ ଛାଡି ଚାଲିଯିବି, ମୁଖିଆ ହେଇ ଏକଥା ମୁଁ ଜମା ଦେଖିପାରିବି ନାହିଁ।
1: ଆମେ ତୁମ ଆଗରେ ଜବାବ ଦଉଛୁ ମନେ ମୂଷା, ଆମେ ନୂଆ ଘରକୁ ଯିବୁ ନାହିଁ, ଦାନ ଜମି ନେବୁ ନାହିଁ, ଆମ ଗାଁର ପିଲାମାନଙ୍କୁ ପାଠ ପଢିବାକୁ ଆମେ ଛାଡିବୁ ନାହିଁ। ଯଦି କିଏ ଏ କଥାରୁ ବାହାରିଯାଏ ତେବେ ତାକୁ ଏ ଗାଁରୁ ତଳିଦେବୁ।
0: ଶୁଣ, ଏଗୁଡା ସବୁ ଖାଲି ମୁହଁ ଭୁରୁଡି।

0: ଦାନ ଜମି ନେବୁ ନାହିଁ, ଆମ ଗାଁର ପିଲାମାନଙ୍କୁ ପାଠ ପଢିବାକୁ ଆମେ ଛାଡ଼ିବୁ ନାହିଁ। ଯଦି କିଏ ଏ କଥାରୁ ବାହାରି ଯାଏ ତେବେ ତାକୁ ଏ ଗାଁରୁ ତଡ଼ିଦେବୁ।
1: ଏଇଠି ଶୁଣ, ଏଗୁଡ଼ା ସବୁ ଖାଲି ମୁହଁ ଭୁରୁଡ଼ି, ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ?
0: ଆମେ ଆମେ ସମସ୍ତଙ୍କୁ ଘରେ ଘରେ ଯାଇ ମନା କରିବୁ। ଆମେ ସିନା ବନ୍ଦ ହେଇ ରହିବା, କିନ୍ତୁ କେଶବ ଆଉ ଫୁଲମଣିକୁ ବନ୍ଦ କରିବ କିଏ?
1: ହଁ, କେଶବ ଅମନା ପିଲା ନୁହେଁ ଯେ, ସିଏ ଆମ କଥା ମାନନ୍ତା, ହେଲେ ତାକୁ ତ ବିଗାଡ଼ି ଦଉଛି ସେ ଆଦିବାସୀ ଟୋକି କାପୁରା। କାପୁରାକୁ କୌଣସି ମତେ ସେ କରିଦେଲେ
0: କାପୁରା କାପୁରା
2: କିଏ?
0: ମୁଁ ଶ୍ୟାମ କାପୁରା, ତୁ ଶୀଘ୍ର ମୋ ସହିତ ଚାଲିଆ।
2: କଣ ହେଲା?
0: ଶିଖର ଚଣ୍ଡୀ ମନ୍ଦିର ପାଖ ଶାଳ ଗଛରେ ଚଢି କେଶବ ଜାଳେଣୀ କାଠି କାଟୁଥିଲା।
2: କୁହ ଶ୍ୟାମ ଭାଇ, କଣ ହେଲା? କଣ ହେଲା ମୁଁ ନୂଆ ବାବୁର?
0: ଗଛରୁ ପଡିଯାଇ କେଶବର ମୁଣ୍ଡ ଫାଟି ଯାଇଛି।
2: ନୂଆ ବାବୁ ଗଛରୁ ପଡିଯାଇଛି? ନୂଆ ବାବୁ,
0: ଆରେ ଆରେ ରହ, ଆରେ ରହ, ଯା ହଉ, ଔଷଧ ଠିକ କାମ କରିଛି।

0: ମୋର ନୂଆ ବୋହୂ
1: କିଏ କାପୁର ଆସିଲ କାହାକୁ କେଶବକୁ ଖୋଜୁଛୁ
0: ହଁ ମଉସା କାଇଁ ମୋ ନୂଆ ବାବୁ କଣ ହେଇଛି ତାର
1: ହଁ ହଁ ହେଇ ସେ ପାଖ ଢାଲୁ ଉପରେ ଗଛରୁ ପଡି ଯାଇଛି କେଶବ ଚେତା ଯାଏ ଫେରିନି ମୋ ସାଙ୍ଗରେ ମୁଁ ଦେଖେଇ ଦଉଛି
0: ମତେ କୁଆଡେ ନେଇଯାଉଛ ମନେ ମଉସା
1: ତୁ ଆମ ସାହିରୁ କେଶବକୁ ଅଲଗା କରି ନେଇଛୁ ଆଉ ଆମେ ତତେ କେଶବ ଠାରୁ ଅଲଗା କରି ଆଣିଛୁ ନୂଆ କରି ଏ ଚନ୍ଦଖା ଜଙ୍ଗଲ ଦେଖେଇବୁ ତତେ ଏ ଜଙ୍ଗଲ ଭିତରେ ଖେଳେଇବୁ
0: ତମେ ମୋ ପାଖ ଏମିତି

0: କପୁର ବହୁତ ଡେରି ହେଇଗଲାଣି, କୁଆଡେ ଗଲୁ?
1: 10ଟା ବେଳକୁ ପରେ ମନ୍ତ୍ରୀ ଆସିବେ, ନୂଆ ଘର ପାଇଁ ପଟା ବଟା ହବ।
0: କପୁରା କପୁରା କପୁରା କପୁରା
2: ଆଉ କପୁରା ଭାଉଜ କେଉଁ ଡାକୁଛୁ କେଶ ଭାଇ? ମନେ ମୂଷାକୁ ତୋ ପାରସାରେ ଦି ଘର କରି ହାଣି ଦେଇ କୁଆଡେ ଚାଲି ଯାଇଛି, ଗାଁ ସାରା ଲୋକେ ମନେ ମୂଷା ଘରେ ଜମା ହେଇଛନ୍ତି।
0: କଣ କହୁଛୁ ପୁରୀ ମାନେ?
1: କପୁରା ମନେ ମୂଷାକୁ ହାଣି ପଳେଇ ଯାଇଛି।
3: ମୁଁ ସକାଳୁ ସକାଳୁ ସବୁ ଖବର ଶୁଣିସାରି ଆସିଛି କେଶବ। ମନେ ଦାସ କୌଶଳ କରି ଗତକାଲି ରାତିରେ କପୁରା ଉପରେ ଅତ୍ୟାଚାର କରିଥିଲା। ଆସନ୍ତାକାଲି ନବନିର୍ମିତ ଗୃହ ଗୁଡିକୁ ଭାଙ୍ଗିରୁ ମାଟିରେ ମିଶାଇ ଦେବାକୁ ଯୋଜନା କରିଥିଲା। ତାହାରି ପ୍ରତିବାଦ କରି ମନେ ଦାସକୁ ହତ୍ୟା କରିଛି କପୁରା, ଏବଂ ନିଜେ ପ୍ରାଣ ବିସର୍ଜନ କରିଛି ଅତ୍ୟାଚାର ବିନାଶ
2: ପାଇଁ।
3: ଆଉ ଦୁଃଖ କରି ଲାଭ କଣ କେଶବ? ମୁଁ ନିଜେ ଦେଖିଆସି, ଟ୍ରେନ୍ ଚକ ତଳେ କପୁରାର ମୁଣ୍ଡ ପେଶି ହେଇଯାଇଛି, କିଛି ଦୂରରେ ପଡିଛି ରକ୍ତାକ୍ତ ପାର୍ଶ୍ୱ। ସେ ଦୃଶ୍ୟ ଦେଖିଲେ ତୁ ସହ୍ୟ କରିପାରିବୁନି, ମନକୁ ବୁଝାଇ ମୋ ସହିତ କପୁରାର ସ୍ମୃତିରେ ନୂତନ ସମାଜ ସୃଷ୍ଟି।
0: ମୁକେଶ ବାବୁ

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜି ସନ୍ଧ୍ୟାରେ ଫୋନ୍ ଇନ୍ ମହାରର ଏକ ନୂତନ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କର ସାଥୀ ପ୍ରୀତି
1: ଆଉ ମୁଁ ତେଜସ୍ୱିନୀ।
0: ଶ୍ରୋତା ବନ୍ଧୁ, ଆପଣ ତ ଜାଣନ୍ତି ଯେ ସେବା ହିଁ ପରମ ଧର୍ମ ଏବଂ ମାନବ ସେବା ପୁଣି ମାଧବଙ୍କ ସେବା ସହିତ ସମକକ୍ଷ।
1: ଆଜ୍ଞା ହଁ ବନ୍ଧୁ, ଏହି ପୃଥିବୀରେ ଜନ୍ମ ନେଇ ଜଣେ ପ୍ରାଣୀ ଅନ୍ୟ ପ୍ରାଣୀଟିର କେବେ ଯଦି କାମରେ ନ ଆସେ, କେବେ କାହାର ସେବା ଯଦି ନ କରିପାରେ, ତେବେ ସେପରି ଜୀବନରେ ସାର୍ଥକତା ନାହିଁ।
0: ଶ୍ରବଣ କୁମାରଙ୍କ ପିତୃମାତୃ ସେବା ହେଉ ବା ରାମଚନ୍ଦ୍ରଙ୍କ ଅନୁପସ୍ଥିତିରେ ତାଙ୍କ ଭ୍ରାତା ଭରତଙ୍କ ପାଦୁକା ପୂଜା କରିବା ହେଉ, ମହାଦେବଙ୍କ ନୀଳକଣ୍ଠ ହୋଇଯିବାର କାହାଣୀ ହେଉ ବା ଦେବୀ ଲକ୍ଷ୍ମୀ ବିଷ୍ଣୁ ଭଗବାନଙ୍କ ପଦସେବା କରିବା କଥା ହେଉ,
1: ଆରୁଣି ନିଜ ଗୁରୁଙ୍କ ବିଲ ଭିଡ଼ରେ ଶୋଇ ରହି ତାଙ୍କ ଫସଲ ବଞ୍ଚାଇବାର କାହାଣୀ ହେଉ ବା

0: ଦେବାର ଆବଶ୍ୟକତା ପଡ଼ିଥାଏ ସେତେବେଳେ ହିଁ ଏହି ସଂଗଠନର ସେବକମାନେ ନିଜ ଜୀବନକୁ ତୁଚ୍ଛ କରିଦେଇ ଲୋକମାନଙ୍କର ସହାୟତା ପାଇଁ ଆଗେଇ ଆସନ୍ତି ଏବଂ ସେମାନଙ୍କର ଏହି ନିଷ୍କାମ ସେବା ଓ ମାନବତା ପ୍ରତି ସମର୍ପଣ ଆମକୁ ପ୍ରେରଣା ଯୋଗାଇଥାଏ।
1: ରେଡ୍କ୍ରସ୍ ସଂଗଠନ ଦୁର୍ବଳ ଏବଂ ଅସହାୟ ଲୋକମାନଙ୍କ ପାଇଁ ବିଭିନ୍ନ ସମୟରେ ରକ୍ତଦାନ ଶିବିର ଚିକିତ୍ସା ସହାୟତା ଏବଂ ଆପତ୍କାଳୀନ ସେବା ନିରନ୍ତର କରିଆସୁଛି। ଏହିପରି ଭାବରେ ବିଶ୍ୱରେ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି ଯେ ସେବା ସବୁବେଳେ ନିଷ୍କାମ ହେବା ଉଚିତ।
0: ଶ୍ରୋତାବନ୍ଧୁ, ଆଜିର ସମାଜରେ ଯେଉଁଠାରେ ସ୍ୱାର୍ଥ ଓ ଅନ୍ୟାୟ ବଢ଼ି ଚାଲିଛି ସେଠାରେ ରେଡ୍କ୍ରସ୍ର ଆଦର୍ଶ ଆମକୁ ଏକ ସଠିକ୍ ପଥ ଦେଖାଇଥାଏ। ଆମେ ସମସ୍ତେ ଯଦି ଛୋଟ ଛୋଟ ସେବା କାର୍ଯ୍ୟରେ ଅଂଶଗ୍ରହଣ କରିବା ତେବେ ଏହି ପୃଥିବୀକୁ ଆମେ ଏକ ସୁନ୍ଦର ଓ ମାନବିକ ସ୍ଥାନରେ ପରିଣତ କରିପାରିବା।
1: ଏକଦମ୍ ଠିକ୍ କହିଛ ତେଜସ୍ୱିନୀ। ତେବେ ଶ୍ରୋତାବନ୍ଧୁ, ଏହି ସୁନ୍ଦର ବାର୍ତ୍ତା ସହିତ ଆସନ୍ତୁ ଆଜିର ଫୋନ୍ ଇନ୍ ମହ୍ଲାର କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ନା କ'ଣ କହୁଛ?
0: ହଁ ପ୍ରୀତି, ଆଉ ଡେଇଁ ନ କରି ଆଗେଇ ନେବା ଆଜିର ଫୋନ୍ ଇନ୍ ମହ୍ଲାର କାର୍ଯ୍ୟକ୍ରମ ଆଉ ଦେଖିନେବା ଆମକୁ ପ୍ରଥମ କଲ୍ କିଏ ଆଉ କୋଉଠୁ କରୁଛନ୍ତି।
1: ହ୍ୟାଲୋ, ଫୋନ୍ ଇନ୍ ମହ୍ଲାର।
2: ଆଜ୍ଞା ନମସ୍କାର।
0: ନମସ୍କାର ଭାଇ, ଆପଣଙ୍କର ପରିଚୟ ପ୍ରଥମେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇ ଦିଅନ୍ତୁ।
2: ନିୟମିତ ଶ୍ରୋତା ନରେନ୍ଦ୍ର କୁମାର ସାହୁ ଅରକପାଟଣା ଆଠଗଡ଼ କଟକ ଜିଲ୍ଲାରୁ କହୁଛି।
1: ଆପଣଙ୍କୁ ସାଦରେ ସ୍ୱାଗତ କରୁଛୁ ଆଜିର ଫୋନ୍ ଇନ୍ ମହ୍ଲାର କାର୍ଯ୍ୟକ୍ରମକୁ।
0: ତେବେ ନରେନ୍ଦ୍ର ଭାଇ, ଆପଣ କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
2: ଭଲ ଅଛି।
0: ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା, ଆମର ଜୀବବାଣୀର ପ୍ରତିଟି କାର୍ଯ୍ୟକ୍ରମ ଶୁଣୁଛନ୍ତି ତ?
2: ହଁ, ସବୁବେଳେ ଶୁଣେ।
1: ତାହେଲେ ଆଜିର ଏହି କାର୍ଯ୍ୟକ୍ରମ ପାଇଁ କି ଆପଣଙ୍କର ଅନୁରୋଧର ଗୀତଟି କ'ଣ ରହିବ?
2: ଆଜି ଆରତୀ ଚଳଚ୍ଚିତ୍ରରେ ଆଶା ଭୋସଲେ ଗାଇଛନ୍ତି ଜହ୍ନଙ୍ଗ ତୁମେ ଝୁର ନା।
1: ବା ଭାଇ, ଏଇଟା ବହୁତ ସୁନ୍ଦର ଗୀତଟି, ଆମକୁ ମଧ୍ୟ ଏହି ଗୀତଟି ଶୁଣିବାକୁ ବହୁତ ଭଲ ଲାଗେ।
0: ଆଉ ପ୍ରୀତି, ଜାଣିଛ ଏଇ ଚଳଚ୍ଚିତ୍ରଟି ବହୁତ ପୁରୁଣା ହେଲେ ମଧ୍ୟ ଏହି ଗୀତଟି ସମସ୍ତଙ୍କ ମନରେ ବସା ବାନ୍ଧି ରହିଥାଏ। ତେବେ ନିହାତି ଭାବରେ ଭାଇ, ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କର ଏଇ ମନ ପସନ୍ଦର ଗୀତଟିକୁ।
2: ନମସ୍କାର।

0: ହ୍ୟାଲୋ, ଫୋନ୍ ଇନ୍ ମହାର।
1: ହଁ ଆପା ନମସ୍କାର, ମୁଁ ସହିଦନଗରର ବାସନ୍ତ କୋଟୁଆ କହୁଛି।
2: ଭଉଣୀ, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ଫୋନ୍ ଇନ୍ ମହାର ଅଗଣାକୁ।
0: ତେ ଭଉଣୀ, ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି?
1: ଆପଣ, ମୁଁ ତ ବହୁତ ଭଲ ଅଛି।
0: ଆପଣଙ୍କର କଲ୍ ବହୁତ ଦିନ ପରେ ଲାଗିଛି।
1: ଆଜ୍ଞା,
0: ତେବେ ଆମେ ତ ବହୁତ ଖୁସି ଅଛୁ ଆପଣଙ୍କର କଲ୍ ଲାଗିଯାଇଛି। ତେବେ କୁହନ୍ତୁ ଆଜିର ମହାର ଅଗଣାରେ ଆପଣଙ୍କର ମନପସନ୍ଦର ଗୀତ କଣ ଶୁଣିବା ପାଇଁ ଚାହିଁବେ?
1: କଥା ଦେଇଥିଲି ମାଆକୁ ତ ପ୍ରଣତ ଧରି ମୋ ବାତା ସହିତ ଯୋଉ ଚାଲି ଶିଖିଲି ସେଇ ଗୀତଟା ଦିଅନ୍ତୁ।
2: ଭଉଣୀ, ଆପଣଙ୍କର ଏହି ଅନୁରୋଧର ଗୀତଟି ଖୁବ୍ ସୁନ୍ଦର, ଆଉ ମା ପାଇଁ କି ପୁଅ ତରଫରୁ ଏତେ ସୁନ୍ଦର ଗୀତଟି ଆପଣ ଅନୁରୋଧ କରିଛନ୍ତି, ଆମେ ଶୁଣିକି ବହୁତ ଖୁସି ହେଲୁ। ଆମର ଶ୍ରୋତାବନ୍ଧୁମାନେ ମଧ୍ୟ ଏହି ଗୀତଟିକୁ ଖୁବ୍ ଉପଭୋଗ କରିବେ।
1: ଆପଣ ଗୀତଟା ମୁଁ ସବୁ ମା ମାନଙ୍କୁ ଡେଡିକେଟ୍ କରିବି।
2: ନିଶ୍ଚିନ୍ତ ନିଶ୍ଚିନ୍ତ ଭଉଣୀ, ଆଉ ତାହେଲେ ଆପଣଙ୍କର ଏହି ଅନୁରୋଧର ଗୀତଟି ଆମେ ଶୁଣେଇ ଦେଉଛୁ।
1: ଆଜ୍ଞା, ରହିଲେ ନମସ୍କାର।
0: ନମସ୍କାର ଭଉଣୀ, ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ।

0: ହ୍ୟାଲୋ, ଫୋନ୍ ଇନ୍ ମହ୍ଲାର।
1: ହ୍ୟାଲୋ, ଫୋନ୍ ଇନ୍ ମହ୍ଲାର। ମୁଁ କବିରାଜ ପରିଡ଼ା, ଲତାହରଣ, କାକଟପୁର, ପୁରୀରୁ କହୁଥିଲି ଆଜ୍ଞା।
0: ଭାଇ, ଆପଣ ତ ଆମର ଚିର ପରିଚିତ ଶ୍ରୋତା, ଆପଣଙ୍କୁ ହୃଦୟରୁ ସ୍ୱାଗତ କରୁଛି ଆଜିର ମହ୍ଲାର ଅଗଣାକୁ। ଭାଇ, ଆପଣ କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
1: ମୁଁ ତ ବହୁତ ଭଲରେ ଅଛି, ସଦାବେଳ ପାଇଁ ଭଲରେ ଅଛି, ମା ମଙ୍ଗଳଙ୍କ କୃପାରୁ, ଜୟ ଜଗନ୍ନାଥଙ୍କ କୃପାରୁ ଭଲରେ ଅଛି। ଅପା, କୁହନ୍ତୁ ଆପଣ କେମିତି ଅଛନ୍ତି?
0: ହଁ ଭାଇ, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆମେ ମଧ୍ୟ ବହୁତ ଭଲରେ ଅଛୁ। ଆପଣଙ୍କ ଭଲ ପାଇବା ଆମ ସହିତ ଏମିତି ଲାଗି ରହିଛି, ସେଥିପାଇଁ ଆମେ ବହୁତ ଖୁସି ଅଛୁ। ତେବେ ଭାଇ, ଆଜିର ମହ୍ଲାର ଅଗଣା ପାଇଁ ଆପଣଙ୍କର ଅନୁରୋଧର ଗୀତଟି କଣ ରଖିବେ?
1: ମମତା ମାଗେ ମୂଲ, ଯାହାକୁ ଗାଇଛନ୍ତି ମହମ୍ମଦ ଅଜି, ଗୀତଟି ହେଲା ଏ ଜୀବନେ ମୋ ଜୀବନେ ଅସ ନାହିଁ ଲୁହ ନାହିଁ ତେଣୁ ବଞ୍ଚିବାର ମାନେ ନାହିଁ ମାନେ ନାହିଁ।
0: ବାଃ, ଆପଣଙ୍କର ତାହେଲେ ପ୍ରିୟ ଗାୟକ ହେଉଛନ୍ତି ମହମ୍ମଦ ଅଜିଜ ନିଶ୍ଚୟ।
1: ଆଜ୍ଞା ଆଜ୍ଞା,
0: ଆପଣଙ୍କୁ ତାଙ୍କ ଗୀତ ବହୁତ ଭଲ ଲାଗୁଛି। ଆପଣ ଆପଣଙ୍କ ପ୍ରିୟ ସଙ୍ଗୀତଜ୍ଞଙ୍କର ଏତେ ସୁନ୍ଦର ଗୀତ ଆଜିର କାର୍ଯ୍ୟକ୍ରମ ପାଇଁ ଅନୁରୋଧ ରଖିଥିବାରୁ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ ଭାଇ ଆପଣଙ୍କୁ।
2: ତେବେ ନିହାତି ଭାବରେ ଭାଇ, ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କର ଏଇ ମନ ପସନ୍ଦର ଗୀତଟିକୁ।
1: ରହୁଛି, ନମସ୍କାର।
0: ନମସ୍କାର ଭାଇ, ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା।

0: କଥା ଯାହାକି ବିଶ୍ୱାସ ଭରସା ପୁରୁହେ ଏବଂ ଭଲ ପାଇବା ସେଥିରେ ରହିଛି। ତେଣୁ ଆପଣଙ୍କର ଆମ ପ୍ରତି ଭଲ ପାଇବା ବା ଆମର ଆପଣଙ୍କ ପ୍ରତି ଭଲ ପାଇବା ଏଟା ସବୁଦିନେ ରହିଛି ରହିବ। ମୁଁ ଭଗବାନ ଠାରୁ ପ୍ରାର୍ଥନା କରିବି ଯେ ସବୁ ସମୟ ପାଇଁ ଅତୁଟ ରହିଥାଉ। ଆମେ ମୁଁ ତ ସବୁଦିନ ହିଁ କାର୍ଯ୍ୟକ୍ରମ ଶୁଣୁଛି ଚିଠି ଲେଖୁଛି।
1: ତେବେ ନରେନ୍ଦ୍ର ଭାଇ ଆପଣ ଅନୁରୋଧ କରିଥିବା ଗୀତଟି ହେଉଛି ଶାଶୁଘର ଚାଲିଯିବି ଓଡ଼ିଆ ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍ଟା ଯାହାକୁ ଗାଇଛନ୍ତି ତପୁ ମିଶ୍ର। ତେବେ ନିହାତି ଭାବେ ଶୁଣେଇ ଦେଉଛୁ ଭାଇ ଆପଣଙ୍କର ମନପସନ୍ଦର ଗୀତଟିକୁ।

0: ମନହର।
1: ହଁ ହ୍ୟାଲୋ ନମସ୍କାର।
0: ନମସ୍କାର ଭାଇ, ଆପଣଙ୍କର ପରିଚୟ ପ୍ରଥମେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇ ଦିଅନ୍ତୁ।
1: ମୋ ନାଁ ହଉଛି ପ୍ରଭାସ କୁମାର ସାହୁ, ମୁଁ ଭୁବନେଶ୍ୱର କଳ୍ପନାରେ କହୁଛି।
0: ଆପଣଙ୍କୁ ସାଦରେ ସ୍ୱାଗତ କରୁଛି ଆଜିର ମଲ୍ହାର କାର୍ଯ୍ୟକ୍ରମକୁ।
2: ପ୍ରୀତି, ପ୍ରଭାସ ଭାଇ ଆମକୁ ପ୍ରଥମ ଥର ପାଇଁ ଆମ ଯୁବବାଣୀକୁ କଲ୍ କରିଛନ୍ତି। ତେବେ ପ୍ରଭାସ ଭାଇ, ଆପଣ ଆମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣନ୍ତି?
1: ହଁ ହଁ, ମୁଁ ସବୁବେଳେ ଯୁବବାଣୀ କାର୍ଯ୍ୟକ୍ରମ ଶୁଣେ।
2: କେମିତି କଣ ଲାଗେ ଭାଇ ଆମର ଯୁବବାଣୀର ପ୍ରତିଟି କାର୍ଯ୍ୟକ୍ରମ?
1: ଯୁବବାଣୀର ମୁଁ ଗୋଟେ ନିୟମିତ ଶ୍ରୋତା, ଯେହେତୁ ଏଇଟା ସତେଜି ମୁଁ ଆଜି ପ୍ରଥମ ଥର ପାଇଁ କଲ୍ କରୁଛି, କିନ୍ତୁ ଯୁବବାଣୀ କାର୍ଯ୍ୟକ୍ରମ ମୁଁ ସବୁବେଳେ ଶୁଣି ଆସିଛି। ଏଥିରେ ଆମର ଯିଏ ପ୍ରୀତିଅପ ଅଛନ୍ତି, ତାଙ୍କର କହିବା ଶୈଳୀ ମତେ ବହୁତ ଭଲ ଲାଗେ। ତେଜସ୍ୱିନୀ ଅପା ଆଉ ପ୍ରତୀକ୍ଷା ଅପା ଅଛନ୍ତି, ପ୍ରତୀକ୍ଷା ଅପା ଦୁଇ ଜଣ ଅଛନ୍ତି ମୁଁ ଜାଣିଛି, ଆଉ ଦୁଇ ଜଣଙ୍କ କଥା ମତେ ବହୁତ ଭଲ ଲାଗେ ଶୁଣିବାକୁ।
2: ଯାହା ହଉ ଭାଇ, ଆପଣ ଆମର ଯୁବବାଣୀର ପ୍ରତିଟି କାର୍ଯ୍ୟକ୍ରମ ଟିକିନିକି ଶୁଣୁଛନ୍ତି, ଆମର ସବୁ ଅପା ଭାଇ ମାନଙ୍କର ନାଁ ମଧ୍ୟ ସୁନ୍ଦର ଭାବରେ ମନେ ରଖିଛନ୍ତି ଏବେ ମଧ୍ୟ କହିଲେ। ତେବେ ଆପଣ ସବୁବେଳେ ଶୁଣନ୍ତି କିନ୍ତୁ ଆମକୁ କେବେ ବି କଲ୍ କରିନଥିଲେ, କଣ ପାଇଁ ଭାଇ?
1: ଆକ୍ଚୁଆଲି ମୁଁ ତ ପ୍ରୋଗ୍ରାମ ସବୁବେଳେ ଶୁଣେ, କିନ୍ତୁ କାର୍ଯ୍ୟବ୍ୟସ୍ତତା ଭିତରେ ଆଉ ଫୋନ ଇନ୍ ମଲ୍ଲାର ଯେହେତୁ ଏକ ପର୍ଟିକୁଲାର ଟାଇମ୍ ପିରିୟଡ ରହିଥାଏ, ସେଇ ଭିତରେ ମୁଁ ଟିକେ କଲ୍ କରିପାରେ ନାହିଁ। ଆଜି ସମୟ ମିଳିଥିବାରୁ ଫାଇନାଲି ଭାବିଲି ନାହିଁ, ଆଜି ଯାହା ହେଲେ ବି ମୁଁ ସମୟଟା ବି କଲ୍ କରିବି।
2: ନାଇଁ ଭାଇ, ବହୁତ ଖୁସି ଲାଗିଲା, ଯାହା ବି ହଉ ଭାଇ ଆପଣ କାର୍ଯ୍ୟବ୍ୟସ୍ତରେ ଥାଇ ମଧ୍ୟ ଆମର ଯୁବବାଣୀକୁ ଫୋନ ଇନ୍ ମଲ୍ଲାର ଆପଣଙ୍କୁ କଲ୍ କରିଛନ୍ତି ଜାଣି ଆମେ ତ ବହୁତ ଖୁସି ହେଲୁ। ତେବେ ଆଶା ରଖିବୁ ଭାଇ ଆମର କାର୍ଯ୍ୟକ୍ରମକୁ ଆପଣ ଫୋନ କରିବେ, ଆମ ସହିତ ଯୋଡ଼ିବେ। ତେବେ ଆଜିର ଫୋନ ଇନ୍ ମଲ୍ଲାର ଅଗଣାରେ ଆପଣଙ୍କର ମନ ପସନ୍ଦର ଗୀତ କଣ ଶୁଣିବା ପାଇଁ ଚାହିଁବେ?
1: ଆଜି ମୁଁ ଶୁଣିବାକୁ ଚାହୁଁଛି ପ୍ରାଣ ପଟ୍ଟନାୟକଙ୍କର ଗାଇଥିବା ଏକ ଗୀତ, ଯାହାକୁ କି ରାଧାକୃଷ୍ଣ ଭଞ୍ଜ ମ୍ୟୁଜିକ ଡାଇରେକ୍ଟର ଗୀତର, ଆଉ ସେ ଗୀତଟା ହଉଛି ପୁଣି ସେଇ ଶ୍ରାବଣରେ।
0: ବହୁତ ସୁନ୍ଦର ଆପଣଙ୍କର ଏଇ ପସନ୍ଦର ଗୀତଟି, ନିଶ୍ଚିତ ଭାବରେ ଆମେ ଆଶା କରୁଛୁ ଆମର ଶ୍ରୋତାବନ୍ଧୁମାନେ ମଧ୍ୟ ଏଇ ଗୀତଟି ଶୁଣି ବହୁତ ଉପଭୋଗ କରିବେ, ଆଉ ଆପଣ ମଧ୍ୟ ଉପଭୋଗ କରିବେ। ତାହେଲେ ଶୁଣେଇ ଦଉଛୁ ଆପଣଙ୍କର ପସନ୍ଦର ଏଇ ଗୀତଟି।
1: ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଭାଇ, ନମସ୍କାର।
1: ନମସ୍କାର।

0: ହ୍ୟାଲୋ, ଫୋନ୍ ଇନ୍ ମହାର।
1: ନମସ୍କାର।
2: ନମସ୍କାର ଭଉଣୀ, ଆପଣଙ୍କର ପରିଚୟ ପ୍ରଥମେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇ ଦିଅନ୍ତୁ।
1: ମୁଁ ଶୁଭଶ୍ରୀ ବିଶ୍ୱାଳ କହୁଥିଲି, ଧବଳେଶ୍ୱର କଟକରୁ।
2: ଶୁଭଶ୍ରୀ ଭଉଣୀ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର ମହାର ଅଗଣାକୁ। ତେବେ ଶୁଭଶ୍ରୀ ଭଉଣୀ, ଆପଣ କୁହନ୍ତୁ ପ୍ରଥମେ କେମିତି ଅଛନ୍ତି?
1: ମୁଁ ଭଲ ଅଛି, ଆପଣମାନେ ଭଲ ଅଛନ୍ତି ତ?
2: ଆମେ ବି ଆପଣମାନଙ୍କର ଭଲ ପାଇବା ପାଇଁ ବହୁତ ଭଲରେ ଅଛୁ। ତେବେ ଆପଣ ଆମକୁ ପ୍ରଥମ ଥର ପାଇଁ ଆମ ଯୁବବାଣୀକୁ କଲ୍ କରିଛନ୍ତି।
1: ଆଜ୍ଞା।
2: ତେବେ ଆପଣ ଆମର ଯୁବବାଣୀର କାର୍ଯ୍ୟକ୍ରମ ପ୍ରତିଦିନ ଶୁଣନ୍ତି?
1: ହଁ, ମାନେ ସବୁବେଳେ ତ ସମୟ ହୁଏ ନା, କିନ୍ତୁ ଯେତେବେଳେ ସମୟ ହୁଏ ମୁଁ ନିହାତି ଶୁଣେ।
0: ଆମର କାର୍ଯ୍ୟକ୍ରମ ଗୁଡିକୁ ଭଉଣୀ ଆପଣ ଶୁଣୁଛନ୍ତି, ଆମକୁ କଲ୍ କରିଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଆଜିର ଫୋନ୍ ଇନ୍ ମହାର କାର୍ଯ୍ୟକ୍ରମ ପାଇଁ ଆପଣଙ୍କର ଅନୁରୋଧର ଗୀତଟି କ'ଣ ରହିବ?
1: ମଧୋସ ଦିଲ କି ଧଡ଼କନ ଗୀତଟା, ଜବ ପ୍ୟାର କିସି ସେ ହୋତା ହେ ମୁଭିର, ତାକୁ ଗାଇଛନ୍ତି କୁମାର ସାନୁ ଆଉ ଲତା ମଙ୍ଗେସକର।
0: ବହୁତ ସୁନ୍ଦର ଗୀତଟି ଭଉଣୀ ଆପଣ ଅନୁରୋଧ କରିଛନ୍ତି। ଏହି ଗୀତଟି ଲେଖିଛନ୍ତି ଆନନ୍ଦ ବକ୍ସି, ଯାହାର ସଙ୍ଗୀତ ସଂଯୋଜନା କରିଛନ୍ତି ଯତୀନ ଲଲିତ। ଲତା ମଙ୍ଗେସକର ଏବଂ କୁମାର ସାନୁଙ୍କର ସୁଲଳିତ କଣ୍ଠରେ ଏହି ଗୀତଟି ସଜା ହୋଇଛି। ଆମେ ଆଶା କରୁଛୁ ଭଉଣୀ ଆପଣ ଏହି ଗୀତଟି ଶୁଣି ବହୁତ ଖୁସି ହେବେ, ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ଏହି ଗୀତଟି ବହୁତ ଭଲ ଲାଗିବ।
2: ତେବେ ଶୁଣିଦେଉଛୁ ଭଉଣୀ ଆପଣଙ୍କୁ ଆପଣଙ୍କର ଏହି ମନ ପସନ୍ଦର ଗୀତଟିକୁ।
1: ଆଜ୍ଞା, ଧନ୍ୟବାଦ।
2: ଧନ୍ୟବାଦ ଭଉଣୀ, ନମସ୍କାର।
1: ନମସ୍କାର।

0: ହ୍ୟାଲୋ, ଫୋନ୍ ଇନ୍ ମହ୍ଲାର।
1: ହ୍ୟାଲୋ, ନମସ୍କାର।
0: ନମସ୍କାର ଭଉଣୀ, ଆପଣଙ୍କର ପରିଚୟ ପ୍ରଥମେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଦେଇ ଦିଅନ୍ତୁ।
1: ଆଜ୍ଞା ନମସ୍କାର, ମୁଁ ପୂଜା ବିଶ୍ୱାଳ, ମୋ ଘର ମାଲକାନଗିରି।

0: ପୂଜା ଭଉଣୀ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର ମହ୍ଲାର ଅଗଣାକୁ। ତେବେ ପୂଜା ଭଉଣୀ ଆପଣ ଆମ ପାଖକୁ ପ୍ରଥମ ଥର ପାଇଁ କଲ୍ କରିଛନ୍ତି।
1: ହଁ ହଁ, ମୁଁ ବହୁତ ଫ୍ରିକ୍ୱେଣ୍ଟଲି ଶୁଣେ ସବୁବେଳେ, ମତେ ମହ୍ଲାର ପ୍ରୋଗ୍ରାମଟା ବହୁତ ଭଲ ଲାଗେ, କିନ୍ତୁ ମୁଁ କଲ୍ କେବେ କରିନଥିଲି, ଆଜି ପ୍ରଥମ ଥର ପାଇଁ କଲ୍ ଲାଗିଛି।
0: ଆପଣ ଆମର କାର୍ଯ୍ୟକ୍ରମ ତାହେଲେ ସବୁବେଳେ ଶୁଣନ୍ତି କିନ୍ତୁ ଆମକୁ କଲ୍ କରନ୍ତିନି, କାହିଁକି?
1: ମୁଁ ଆଜ୍ଞା ସବୁବେଳେ କାର୍ଯ୍ୟବ୍ୟସ୍ତ ରୁହେ, କାର୍ଯ୍ୟବ୍ୟସ୍ତ ତ ବେଳେ ମୁଁ ସବୁବେଳେ ଶୁଣେ, କିନ୍ତୁ ଆଜି ପ୍ରଥମ ଥର ପାଇଁ ମୋର ଫୋନ ଲାଗିଲା। ଆଉ ଯାହା ହଉ, ଆଜି ପ୍ରଥମ ଥର ପାଇଁ ଫୋନ ଆପଣଙ୍କ ସହିତ କଥା ହଉଛି।
0: ବହୁତ ବହୁତ ଧନ୍ୟବାଦ ଭଉଣୀ ଆପଣ ଆମକୁ କଲ୍ କରିଥିବାରୁ। ତେବେ ଆପଣଙ୍କର ଆଜିର କାର୍ଯ୍ୟକ୍ରମ ପାଇଁ ନିଜର ମନପସନ୍ଦ ଗୀତଟି କଣ ରହିବ?
1: ଆଜ୍ଞା, ଯୋଉ ଆମର ଓଡିଆ ମୁଭି ଅଛି ବନ୍ଧୁ ମହାନ୍ତି ଫିଲ୍ମ, ତାର ଗୋଟେ ଗୀତ ଅଛି ଚିତ୍ତରଞ୍ଜନ ଜେନାଙ୍କର, କାହିଁ ଗଲେ କାମ ଘନ ଘନ କାଳରେ, ବହୁତ ଫେଭରେଟ, ମୋ ମାଙ୍କର ବି ଏ ଗୀତ ବହୁତ ପସନ୍ଦ।
0: ପୂଜା ଭଉଣୀ ଆପଣଙ୍କର ଏଇ ଅନୁରୋଧ ଗୀତଟି ଖୁବ ସୁନ୍ଦର ଗୀତଟି। ବନ୍ଧୁବାନ୍ଧି ଚଳଚ୍ଚିତ୍ର ଯେମିତି ସମୟରେ ଟିପା ଖାତାରେ ଅମର ହେଇକି ରହିଛି, ସେମିତି ସେଇ ଚଳଚ୍ଚିତ୍ରର ଆପଣଙ୍କର ଏଇ ଅନୁରୋଧର ଗୀତଟି କାହିଁ ଗଲେ ଶ୍ୟାମ ଘନ, ଯାହାକୁ ଚିତ୍ତ ଜେନା ନିଜ ସ୍ୱରରେ ସଜାଇଥିଲେ, ସେ ଗୀତଟି ବହୁତ ସୁନ୍ଦର ଭାବରେ ସମସ୍ତେ ମନେ ରଖିଛନ୍ତି। ଆମେ ଆଶା କରୁଛୁ ଆମର ଶ୍ରୋତାବନ୍ଧୁମାନେ ମଧ୍ୟ ଏହି ଗୀତଟି ଶୁଣି ବହୁତ ଖୁସି ହେବେ। ବହୁତ ବହୁତ ଧନ୍ୟବାଦ ଆମକୁ କଲ୍ କରିଥିବାରୁ।
2: ତେବେ ଶୁଣି ଦେଉଛୁ ଭଉଣୀ ଆପଣଙ୍କର ମନପସନ୍ଦର ଗୀତଟିକୁ।
1: ନମସ୍କାର।
2: ନମସ୍କାର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ନମସ୍କାର, ସନ୍ଧ୍ୟା 6 ମୁଖ୍ୟ ସମ୍ବାଦ ସହିତ ମୁଁ ସ୍ମୃତି ରେଖା ତାରିଣିଆ। ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁନରୁଦ୍ଧାର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ଶୁଭେନ୍ଦୁ ଅଧିକାରୀ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ। ପଶ୍ଚିମବଙ୍ଗରେ ଅନୁଷ୍ଠିତ ବୈଠକ ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନାମ ଘୋଷଣା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆସନ୍ତାକାଲି ଦିନ 11:00 ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ରାଞ୍ଚଳ

ରାଜସ୍ୱ ଆୟୁକ୍ତଙ୍କ ବୈଠକ, ରଥ ନିର୍ମାଣ ସମେତ ବଡ଼ଦାଣ୍ଡ ସଫେଇ, ରଥଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ ଆଦି ପ୍ରସଙ୍ଗରେ ହୋଇଛି ଆଲୋଚନା। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସିମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କ ପରାମର୍ଶ। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 7:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଏକାଦଶ ଭାଗ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30, ଓଡ଼ିଆ କଥାଚିତ୍ର ଗୀତ ରାତି 17:02। ଜିଲ୍ଲା ହାଲଚାଲ୍ରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ରାତି 17:25।

ପଲ୍ଲୀମଞ୍ଚ ରାତି 7:30ରେ ଏଥିରେ ଶୁଣିବେ ପ୍ରାଣୀ ପାଳନ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଡକ୍ଟର ଜୀବନଜ୍ୟୋତି ନାୟକଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02, ଇଂରାଜୀରେ କାର୍ଯ୍ୟକ୍ରମ ରାତି 8:30, ଏଥିରେ ଶୁଣିବେ ଟାଗୋର୍ସ ଅଫରିଂ ଅଫ୍ ସଙ୍ଗ। ଆଲୋଚନା କରିବେ ଡକ୍ଟର ସଂଘମିତ୍ରା ଦ୍ୱିବେଦୀ। ସାମ୍ପ୍ରତିକ ଘଟଣାବଳୀ ସମ୍ବନ୍ଧିତ କାର୍ଯ୍ୟକ୍ରମ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ନାଟକ ଆଶା ପ୍ରତ୍ୟାଶା ପ୍ରଚାର କରିବୁ ରାତି 10:02, ରଚନା ପଞ୍ଚାନନ ଦାସ, ପ୍ରଯୋଜନା ଦୁର୍ଗା ମାଝୀ। ଆର୍କେ ସୂର୍ଯ୍ୟନାରାୟଣଙ୍କର ଗାୟତ୍ରୀ ବୀଣାବାଦନ ରାତି 10:30। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05, ସକାଳ 6:35 ଅନୁଚିନ୍ତା, ଉପସ୍ଥାପନା ଗୁରୁପ୍ରସାଦ ମହାପାତ୍ର। ଶ୍ରୀମଦ୍ ଭାଗବତର 30ତମ ଭାଗ 6:40, ଆମର ସ୍ୱାସ୍ଥ୍ୟ 6:17, ଏଥିରେ ଶୁଣିବେ ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ। ଆଲୋଚନା କରିବେ ଡାକ୍ତର ମଦନ ମୋହନ ପାଢ଼ୀ। ପ୍ରଭାତ ପରିକ୍ରମା 6:25, 6:35 ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ, ଏଥିରେ ଶୁଣିବେ ଶୁଦ୍ଧ ଓ ମାର୍ଜିତ ଲିଖନ। ଆଲୋଚନା କରିବେ ଡକ୍ଟର ସନ୍ତୋଷ କୁମାର ମହାନ୍ତି। ଚିରସବୁଜ 6:40, କଣ୍ଠଶିଳ୍ପୀ ଦିବାକର ମହାନ୍ତି। ବୈଦେହିଷ ବିଳାସର 18ତମ ଭାଗ 6:45, ନାଟକ ଆର୍ ଏ ଲେଉଟିଆ ପ୍ରଚାର କରିବୁ ଦିନ 10:00, ରଚନା ଫକୀର ସିଂ, ପ୍ରଯୋଜନା ରଣଦୀପ ପ୍ରଧାନ। ଅଭୁଲା ଗୀତ ଦିନ 11:10, କଣ୍ଠଶିଳ୍ପୀ ଲୋପିତା ମିଶ୍ର ଏବଂ ମମତା ପରିଚା। ଦଣ୍ଡନାଚ ଗୀତ ଦିନ 11:30 ପରିବେଷଣ କରିବେ ଶ୍ରୀନିବାସ ପରିଡ଼ା ଏବଂ ସାଥୀ। ସ୍ୱର ନିର୍ଝରରେ ଶୁଣିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀଙ୍କର ଜୀବନୀ ଏବଂ କାର୍ଯ୍ୟଶୈଳୀ ସମ୍ପର୍କରେ ଦିନ 12:30। ମୁଣ୍ଡାରୀ ଗୀତ ଦିନ 1:10 ପରିବେଷଣ କରିବେ ପୁରେନ୍ଦ୍ର ନାଥ ସିଂ ଏବଂ ସାଥୀ। ଦିନ 1:20 ନାରୀ ମହଲରେ ଆଳାପରେ ଶୁଣିବେ ସମାଜସେବୀ ଡିଜି ଶତପଥୀଙ୍କ ସହିତ ସାକ୍ଷାତକାର। ଦିନ 2:45 ଆମ ଆଇନରେ ଶୁଣିବେ ହିନ୍ଦୁ ଉତ୍ତରାଧିକାରୀ ଆଇନ, ଆଲୋଚକ ଆଇନଜୀବୀ ବିଶ୍ୱରଞ୍ଜନ ଦାସ। ପିପୁଲ୍ସ ପଦ୍ମ ଆକାଶବାଣୀ ଅପରାହ୍ନ 3:10, ପ୍ରଣବ କିଶୋର ପଟ୍ଟନାୟକ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55, କିଶୋର ଚକ୍ର ଅପରାହ୍ନ 5:00, ଏଥିରେ ଶୁଭଲକ୍ଷ୍ମୀ ମହାନ୍ତିଙ୍କ କଣ୍ଠରେ ଭଜନ ଏବଂ ଦେଶବନ୍ଦନା। ରବୀନ୍ଦ୍ରନାଥ ଟାଗୋରଙ୍କ ସମ୍ପର୍କରେ କହିବେ ରବୀନ୍ଦ୍ର କୁମାର ବେହେରା। କିଶୋର ସାଥୀ ସାଇ ଶୁଭମ ପୁରୀଙ୍କ ସହ ସାକ୍ଷାତକାର ଏବଂ ଗିଟାର ବାଦନ। ଯୁବବାଣୀ ନେକ୍ସଟ ଅପରାହ୍ନ 5:30, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 2ଦଶ ଭାଗ 6:10, ସମ୍ବଲପୁର ଅଞ୍ଚଳର ଗୀତ 6:30, କଣ୍ଠଶିଳ୍ପୀ ପଦ୍ମିନୀ ବାଗ ଏବଂ ଦିଲୀପ ବାଗ। ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ ରାତି 7:25, ବନାନୀ ରାତି 7:30, ଏଥିରେ ଶୁଣିବେ ପକ୍ଷୀମାନଙ୍କ ପାଇଁ ନଳବଣର ସୁରକ୍ଷା ସମ୍ପର୍କରେ ପ୍ରଣବ କୁମାର ମହାନ୍ତିଙ୍କ ସହିତ ଆଲୋଚନା। ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାରର ପ୍ରଥମ ଭାଗ ପ୍ରଚାର କରିବୁ ରାତି 8:30, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ରାତି 9:30 ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକା ଏବଂ ରାତି 10:00 ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 1ଦଶ ଭାଗ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା। ଏବଂ ଦକ୍ଷିଣ ଆଣ୍ଡାମାନ

0: ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ନାମ ଘୋଷଣା କରିଛନ୍ତି। ସହ ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ହେଉଛି ଦ୍ୱିତୀୟ ଘର ସଦୃଶ, ପଶ୍ଚିମବଙ୍ଗରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ଓ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ଭି ନହିଁ ହେ। ହମାରା ଲୋକ କୋଲକାତା କୁ ଅପନା ଦୁସରା ଘର ମାନତେ ହେଁ। ହମ ଦୋନୋ ରାଜ୍ୟ କି ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀ କୁ ସିର୍ଫ ଭକ୍ତି ନହିଁ କରତେ ହେଁ, ଦିଲ ସେ ପ୍ୟାର କରତେ ହେଁ। ଅଗଲେ ଚଲକେ ମହାପ୍ରଭୁ କେ ଆଶୀର୍ବାଦ ସେ ହମ ଦୋନୋ ରାଜ୍ୟ ମେ ଓର ଭି ପ୍ୟାର ନିଶ୍ଚିତ ରୂପ ସେ ବଢ଼େଗା। ଏ ବିଜୟ ଯାତ୍ରା ମେ ହର ଏକ କାର୍ଯ୍ୟକର୍ତ୍ତା ସାମିଲ ହେ।
0: ଶ୍ରୀ ଅଧିକାରୀ ଆସନ୍ତାକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅଙ୍ଗନୱାଡ଼ି କେନ୍ଦ୍ର, ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ବିଧାୟକମାନଙ୍କୁ ଚିଠି ଲେଖି ଶ୍ରୀମତୀ ପରିଡ଼ା ଅବଗତ କରିବା ସହ ଅଙ୍ଗନୱାଡ଼ି ଗୃହର ନିର୍ମାଣ ଓ ବିକାଶ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ଶେଷ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ଭାଗିଦାରୀ କରାଇବା ପାଇଁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ମାର୍ଚ୍ଚ 2025ରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି। ଏହା ସମସ୍ତଙ୍କ ପାଇଁ ଆବାସ ସଂକଳ୍ପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଯୋଜନା ଅଧୀନରେ ରାଜ୍ୟରେ ମୋଟ 24,625 ଘର ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ 23,464 ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ 5 ତାରିଖ ସୁଦ୍ଧା 3,134 ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ 2,008 ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ ସମସ୍ତ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ଶ୍ରୀ ବଶିଷ୍ଠ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ସମୟରେ ସହାୟତା ପ୍ରଦାନ କରିବା ସହ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସଚେତନତା ଶିବିର ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଶ୍ରୀ ବଶିଷ୍ଠ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ବର୍ଷା ଋତୁ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟ ପରିଚାଳନା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଖଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ। ସ୍ୱଚ୍ଛ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ଓ କଟକସ୍ଥିତ ଖପୁରିଆ କରତକଳକୁ ଆବଶ୍ୟକ କାଠ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟସେବା, ଔଷଧ ଯୋଗାଣ ଓ ଡାକ୍ତରଙ୍କ ଅଭାବକୁ ନେଇ

0: ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସମୟ ସରଣୀ, ବୁକିଂ କାଉଣ୍ଟର ଓ ସ୍ୱୟଂଚାଳିତ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଯୋଉ ମିଟିଂ ହେଲା ସେଥିରେ ଆମର ବିଭିନ୍ନ ଷ୍ଟେକ୍ ହୋଲ୍ଡର ମାନେ ଥିଲେ, ସେମାନଙ୍କର ସମସ୍ତଙ୍କର ଆମେ ମତାମତ ନେଇଛୁ। ବିଭିନ୍ନ ଯୋଉ ସମସ୍ୟା ଅଛି ସେମାନେ ସେମାନଙ୍କର ମତାମତ ଦେଇଛନ୍ତି, ଏବଂ ଏ ମତାମତ ନେବା ମଧ୍ୟ ବହୁତ ଜରୁରୀ ଥିଲା ଏଥିପାଇଁ ଯେ ଯାହା ଯାହା ସମସ୍ୟା ଅଛି ତାକୁ ଏବେଠୁ ଆମେ ଯଦି ପ୍ରିପାରେସନ କରିବା ତଦ୍ୱାରା ଆମର ଏହି ରଥଯାତ୍ରା ଅତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ ହେବ, ଏବଂ ଆମେ ଆଶା ରଖିବା ଆମେ ଏ ବର୍ଷ ରଥଯାତ୍ରାକୁ ଅତି ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ କରିପାରିବା।
0: ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆସନ୍ତାକାଲି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ ଏକୋଇଶ ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଆର୍ଥିକ ବର୍ଷରେ ମୋଟ 227 ଜଣଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କୌଶଳ ଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିଶୋର ଅବସ୍ଥାରେ ବିଭିନ୍ନ ପ୍ରକାର ସାଇବର ଅପରାଧିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ପିଲାମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର 16 ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର 16 ଥାନାରେ ଶିଶୁ ମଙ୍ଗଳ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ କିଶୋରମାନଙ୍କୁ ସାଇବର ଅପରାଧ ସୁରକ୍ଷା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ବିଭିନ୍ନ ବ୍ଲକରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁରଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟବଲ ଓ ବ୍ୟାଡମିଣ୍ଟନ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ର ପତନଠାରୁ ଏହା 1.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଟିଟିଲାଗଡ଼ରେ ଆଜି ଅପରାହ୍ନ 2:30 ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରେଡ୍କ୍ରସ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ ଓ ରେଡ୍ କ୍ରେସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାନ୍ଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୁନାଙ୍ଗା ଯୋଗଦେଇ ସମାଜର ମଙ୍ଗଳ ପାଇଁ ରେଡ୍କ୍ରସ ସହ ଯୋଡ଼ିହେବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆଜିର ଆଜିର ପ୍ରସଙ୍ଗ।

ମାନବିକତା ପାଇଁ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସରିତା ସାହୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡୁନାଣ୍ଡଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଏବଂ ଆଦର୍ଶ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ମାନବିକତା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ସ୍କରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ହେନେରି ଡୁନାଣ୍ଡ ଆନ୍ତର୍ଜାତିକ କମିଟି ଗଠନ କରିଥିଲେ। କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିଥିଲା। ସଶସ୍ତ୍ର ହିଂସା, ଯୁଦ୍ଧ ପୀଡ଼ିତ ଏବଂ ଯୁଦ୍ଧବନ୍ଦୀଙ୍କ କଲ୍ୟାଣ ପାଇଁ ଏହି କମିଟି ନିରନ୍ତର ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଦିବସ ପାଳନର ବାର୍ତ୍ତା ରହିଛି ମାନବିକତା।

0: ସୁରକ୍ଷା ପ୍ରଦାନ କରିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିଥିଲା। ସଶସ୍ତ୍ର ହିଂସା, ଯୁଦ୍ଧ ପୀଡ଼ିତ ଏବଂ ଯୁଦ୍ଧବନ୍ଦୀଙ୍କ କଲ୍ୟାଣ ପାଇଁ ଏହି କମିଟି ନିରନ୍ତର ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଦିବସ ପାଳନର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। 1863 ମସିହାରେ ଆନ୍ତର୍ଜାତିକ ରେଡ୍କ୍ରସ କମିଟି ଗଠନ କରାଯାଇଥିଲା। ସାଲଫାରିନ ଯୁଦ୍ଧରେ ଆହତ ହଜାର ହଜାର ସୈନିକଙ୍କୁ ହେନେରି ଡୁନାଣ୍ଟ ଏବଂ କିଛି ନିକଟସ୍ଥ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ବହୁ ଜୀବନ ରକ୍ଷା ପାଇଥିଲା। ହେନେରି ଡୁନାଣ୍ଟ ମେମୋରି ଅଫ୍ ସାଲଫାରିନୋ ନାମକ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ ବିଶ୍ୱରେ ମାନବବାଦୀ ସ୍ୱେଚ୍ଛାସେବୀ ରହିବା ଆବଶ୍ୟକତା ଏବଂ ପ୍ରତ୍ୟେକ ଦେଶ ସେମାନଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ପ୍ରସ୍ତାବ ଆଗତ ହୋଇଥିଲା। ବହୁ ଦେଶକୁ ଏହି ପ୍ରସ୍ତାବ ପ୍ରଭାବିତ କରିଥିଲା ଏବଂ ସମୟକ୍ରମେ ଏହା ସ୍ୱୀକୃତି ଲାଭ କରିଥିଲା। ହେନେରି ଡୁନାଣ୍ଟ ପିଲାଦିନରୁ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ, ଏପରିକି ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଏଥିପାଇଁ ସେ ଉତ୍ସର୍ଗ କରିଦେଇଥିଲେ। 1901 ମସିହାରେ ଡୁନାଣ୍ଟଙ୍କୁ ବିଶ୍ୱର ପ୍ରଥମ ଶାନ୍ତି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ରେଡ୍କ୍ରସ ସୋସାଇଟି ମାନବବାଦୀ କାର୍ଯ୍ୟ ପାଇଁ 1917, 1944 ଏବଂ 1963 ନୋବେଲ ପୁରସ୍କାର ପାଇଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। 1948 ମସିହାରୁ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1936 ମସିହାରେ ଓଡ଼ିଶା ରେଡ୍କ୍ରସ ସ୍ଥାପିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟର ଯତ୍ନ, ପରିବାର ସଂଯୋଗୀକରଣ, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଶାନ୍ତି ଏବଂ ମୈତ୍ରୀଭାବ ବଜାୟ ରଖିବାରେ ରେଡ୍କ୍ରସ ସୋସାଇଟି କାର୍ଯ୍ୟ କରିଥାଏ। 5C ଦୃଷ୍ଟିକୋଣ ଆଧାରରେ ରେଡ୍କ୍ରସ ସୋସାଇଟି ଏହାର କାର୍ଯ୍ୟଶୈଳୀ ସମ୍ପାଦନ କରିଥାଏ। ସେଗୁଡ଼ିକ ହେଉଛି ଦୟାଳୁ ମନୋଭାବ, ସହଯୋଗୀ, ସୃଜନଶୀଳ, ବିଶ୍ୱସନୀୟତା ଏବଂ ଅଙ୍ଗୀକାରବଦ୍ଧତା, ଅନ୍ୟକୁ ଯତ୍ନ ଏବଂ ସମ୍ମାନର ସହ ସେବା ପ୍ରଦାନ କରିବା, ମିଳିମିଶି କାର୍ଯ୍ୟ କରିବା, ବିବିଧତା ଏବଂ ସହଭାଗିତାକୁ ଗ୍ରହଣ କରିବା, ନୂତନ ଚିନ୍ତାଧାରାରେ ଲୋକଙ୍କୁ ସେବା ପ୍ରଦାନ କରିବା, ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ ନିଜକୁ ଉତ୍ସର୍ଗ କରିବା ଆଦି ହେଉଛି ରେଡ୍କ୍ରସ ସୋସାଇଟି ସଦସ୍ୟଙ୍କର କାର୍ଯ୍ୟପ୍ରଣାଳୀ। ଛାତ୍ରଛାତ୍ରୀଙ୍କୁ ରେଡ୍କ୍ରସର ଆଦର୍ଶ ଏବଂ କାର୍ଯ୍ୟକାରିତାରେ ସଂଶ୍ଲିଷ୍ଟ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଥାଏ। ଏଥିପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ ଏବଂ ବିଦ୍ୟାଳୟମାନଙ୍କରେ ଜୁନିୟର ରେଡ୍କ୍ରସ ବିଭାଗକୁ କାର୍ଯ୍ୟକ୍ଷମ କରାଯାଇଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ପ୍ରଦାନ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଏହି ବିଭାଗଗୁଡ଼ିକ ଦ୍ୱାରା ନିଶା ନିବାରଣ, ଚାରା ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଏବଂ ଏଚ୍ଆଇଭି ସମ୍ବନ୍ଧରେ ସଚେତନତା ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବାରେ ରେଡ୍କ୍ରସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସିମିଆ ଏକ ରକ୍ତ ବିକାରଜନିତ ଶାରୀରିକ ସମସ୍ୟା। ଦେଶରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଥାଲାସିମିଆ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଉଛି। ଆକଳନ ଅନୁଯାୟୀ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ 2500 ଶିଶୁ ଥାଲାସିମିଆ ରୋଗ ସହ ଜନ୍ମଗ୍ରହଣ କରୁଛନ୍ତି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳୁଛି। ସଚେତନତା ବୃଦ୍ଧି ଦ୍ୱାରା ଏଭଳି ଯନ୍ତ୍ରଣାଦାୟକ ଜୀବନରୁ ସୁରକ୍ଷିତ ରହିବା ସମ୍ଭବ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମାନବିକତା ପାଇଁ ଏକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ସନ୍ଧ୍ୟା 7:00 ମୁଖ୍ୟ ସମ୍ବାଦ ସହିତ ମୁଁ ସ୍ମୃତି ରେଖା ତାରିଣୀ। ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁନରୁଦ୍ଧାର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ, କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ

କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ କରାଯାଇଛି ଆଲୋଚନା। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଇଛି ବିଶ୍ୱ ରେଡ୍କ୍ରସ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍କ ପରାମର୍ଶ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ, ଆସନ୍ତା 4-5 ଦିନ ମଧ୍ୟରେ ଘନୀଭୂତ ହୋଇ ଏହା ଲଘୁଚାପର ରୂପ ନେବା ନେଇ ପାଣିପାଗ ବିଭାଗର ଅନୁମାନ। ଟିଟିଲାଗଡ଼ରେ ଆଜି ମଧ୍ୟାହ୍ନ 2:30 ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 8:00।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ତୃପ୍ତି ଦାସ କଥାଚିତ୍ର 'ଯାଯାବର'।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା, କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଦେଶର ସୁରକ୍ଷା ବ୍ୟବସ୍ଥା ସୀମାରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ପଶ୍ଚିମବଙ୍ଗରେ ବିଜେପି ସଂସଦୀୟ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀ ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ନେବାର କାର୍ଯ୍ୟସୂଚୀ ରହିଛି। ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ବିଜେପି ଆସନ୍ତାକାଲି ପ୍ରଥମ ଥର ଲାଗି ସରକାର ଗଠନ କରିବ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ତଥା ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ

0: ମଧ୍ୟ ଯୋଗଦେବେ। ଆଜି କୋଲକାତାଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ବିଧାୟକମାନେ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳର ନେତା ଭାବେ ମନୋନୀତ କରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି,
1: लगभग 8 प्रस्ताव और समर्थन प्राप्त हुए हैं और सभी प्रस्ताव और समर्थन एक ही नाम के मिले हैं। उसके बाद दूसरे नाम के लिए भी सबको समय दिया गया, पर्याप्त समय दिया गया, मगर कोई दूसरा नाम नहीं आया है। इसलिए केंद्रीय पर्यवेक्षक के रूप में मैं श्री शुभेंदु अधिकारी जी को पश्चिम बंगाल विधानमंडल दल के नेता के रूप में निर्वाचित घोषित करता हूं।
0: ଆଜିର ଏହି ସଂସଦୀୟ ଦଳ ବୈଠକରେ ବିଜେପି ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି,
2: 2011 में 3 सीट से आज की 200 पार हमारे लिए एक अविस्मरणीय यात्रा है। मुझे बहुत खुशी है, पश्चिम बंगाल के लोग अन्याय, अत्याचार और दुर्नीति का विरोध करके प्रधानमंत्री नरेंद्र मोदी जी के नेतृत्व में विकास के रास्ता को चुने। ये बंगाल के लिए एक बहुत बड़ी परिवर्तन है।
0: ପଶ୍ଚିମବଙ୍ଗର ସୀମା ଏଣିକି ସୁରକ୍ଷିତ ରହିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଆଜି କୋଲକାତାଠାରେ ବିଜେପି ସଂସଦୀୟ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀ ନେତା ଭାବେ ନିର୍ବାଚିତ ହେବା ପରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଯାତ୍ରା ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଆନନ୍ଦଦାୟକ। ପଶ୍ଚିମବଙ୍ଗରେ ଆଜିର ବିଜୟ ବିଭିନ୍ନ ଦିଗରୁ ଉଲ୍ଲେଖନୀୟ ବୋଲି ଅଭିହିତ କରି ଶ୍ରୀ ଶାହା କହିଛନ୍ତି, 1950 ମସିହାରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆଦର୍ଶଗତ ଯାତ୍ରାର ଅନେକ ବର୍ଷ ସଂଘର୍ଷ ପରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଗଙ୍ଗୋତ୍ରୀରୁ ଗଙ୍ଗାସାଗର ପର୍ଯ୍ୟନ୍ତ ନିଜ ସରକାର ଗଠନ କରିବାରେ ସଫଳ ହୋଇଛି। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ଶାହା ସୁନର ବାଙ୍ଗଲା ଗଠନ ବିଜେପିର ଲକ୍ଷ୍ୟ ଓ ସଂକଳ୍ପ ବୋଲି କହିବା ସହିତ ଏହାର ସଂସ୍କୃତି ଓ ପରମ୍ପରା ଏବେ ବିଦେଶୀ ପ୍ରଭାବରୁ ମୁକ୍ତ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କର ମୂଳମନ୍ତ୍ର 'ସବ୍କା ସାଥ ସବ୍କା ବିକାଶ ଓ ସବ୍କା କଲ୍ୟାଣ' ଆଧାରରେ ବିଜେପି ରାଜ୍ୟରେ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିବ। ରାଜ୍ୟରେ ବିଜେପିର ଏହି ସଫଳ ଯାତ୍ରା ଲାଗି ବଳିଦାନ ଦେଇଥିବା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ତାମିଲନାଡୁର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଏକକ ସର୍ବବୃହତ୍ ଦଳ ଭାବେ ଟିଭିକେ ରାଜ୍ୟରେ ସରକାର ଗଠନ ଲାଗି ସିପିଆଇ, ସିପିଏମ୍ ଏବଂ ଭିସିକେ ଦଳ ନିକଟରୁ ସମର୍ଥନ ଲୋଡ଼ିଛି। ସିପିଆଇ ଏବଂ ସିପିଏମ୍ ପ୍ରତ୍ୟେକଙ୍କ ନିକଟରେ 2 ଜଣ ଲେଖାଏଁ ବିଧାୟକ ଅଛନ୍ତି। ଆଜି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଏହି 2 ଦଳ ରାଜ୍ୟରେ ସରକାର ଗଠନ କରିବା ଲାଗି ଟିଭିକେକୁ ନିଃସର୍ତ୍ତ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ 5 ଜଣ ବିଧାୟକଙ୍କ ସହିତ ଟିଭିକେକୁ ସମର୍ଥନ ଦେବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ଭିସିକେ ଆଜି କିମ୍ବା ଆସନ୍ତାକାଲି ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶକୁ ବିଜେପି ଆନନ୍ଦର ସହ ଗ୍ରହଣ କରିଛି ବୋଲି ରାଜ୍ୟ ସଭାପତି ନାଇନା ନଗେନ୍ଦ୍ରନ୍ ସ୍ୱଷ୍ଟ କରିଛନ୍ତି। ସରକାର ଗଠନ ଲାଗି ବିଜେପି ଟିଭିକେ ସହିତ କୌଣସି ଗଠବନ୍ଧନ କରିବ ନାହିଁ ବୋଲି ଶ୍ରୀ ନଗେନ୍ଦ୍ରନ୍ ଗଣମାଧ୍ୟମକୁ ସ୍ୱଷ୍ଟ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମା ରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ, ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ୱର୍ଶକାତର ଅଞ୍ଚଳରେ ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଜାରି ରହିଥିବା ଗ୍ରୀଷ୍ମଲହରୀ ସ୍ଥିତିର ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ରବିବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ। ନାଗରିକ କୈନ୍ଦ୍ରିକ ବିପର୍ଯ୍ୟୟ ପରିଚାଳନା ଏବଂ ଏହାକୁ ସଫଳତାର ସହ ମୁକାବିଲା କରିବା ବ୍ୟବସ୍ଥାକୁ ସଶକ୍ତ କରିବା ସହିତ ସୁଶାସନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାଧ୍ୟମରେ ପ୍ରତିଫଳିତ ହେଉଛି। ଶ୍ରୀ ଶାହା ଅଗ୍ରିମ ସତର୍କ ସୂଚନା, ବିଭିନ୍ନ କେନ୍ଦ୍ରୀୟ ସରକାରୀ ସଂସ୍ଥାଗୁଡ଼ିକର ଏ ଦିଗରେ ପ୍ରସ୍ତୁତି, ସମ୍ଭଳ ମୁତୟନ উন্নয়ন তথা

0: ସଂସ୍ଥା ସମନ୍ୱୟ, ଶୂନ୍ୟ ମୃତାହତ ଏବଂ ସର୍ବନିମ୍ନ ସମ୍ପତ୍ତି କ୍ଷତି ଆଦି ଉପରେ କରାଯାଇଥିବା ପ୍ରସ୍ତୁତିର ଏହି ବୈଠକରେ ସମୀକ୍ଷା କରିବେ। ଏତଦ୍ବ୍ୟତୀତ ଦେଶବ୍ୟାପୀ ବନ୍ୟା ପ୍ରତିହତ ଦିଗରେ ନିଆଯାଇଥିବା ଦୀର୍ଘସୂତ୍ରୀ ବ୍ୟବସ୍ଥା, ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦେବାର ବ୍ୟବସ୍ଥା ସମେତ ବିଭିନ୍ନ ଭିଭିଭୂମି ପ୍ରକଳ୍ପର ସୁରକ୍ଷା ସମ୍ପର୍କରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ସମୀକ୍ଷା କରିବେ। ଜମି ସମ୍ପର୍କିତ ସମସ୍ତ ସେବା ଯୋଗାଇଦେବା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବଜାୟ ରଖିବା ଉପରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଜମି ସମ୍ବଳ ବିଭାଗର କାର୍ଯ୍ୟକାରିତାର ସମୀକ୍ଷା କରି ସେ ଏହା କହିଛନ୍ତି। ଏହି ଅବସରରେ ଡିଜିଟାଲ ଭାରତ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ 3.0ର ଶ୍ରୀ ଚୌହାନ ସମୀକ୍ଷା କରି କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜମିର ପ୍ରକୃତ ମୂଲ୍ୟ ନିରୂପଣ କରାଯାଇପାରିବ, ତେଣୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଋଣ ଯୋଗାଇଦେବା ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ। ଏହି ବୈଠକରେ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା 2.0 ଅଧୀନରେ ଜଳଛୟା ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଗୁଜରାଟର ସୋମନାଥ ମନ୍ଦିରର ପୁନରୁଦ୍ଧାରର 75ତମ ବର୍ଷ ପୂର୍ତ୍ତିକୁ ସୋମନାଥ ଅମୃତ ପର୍ବ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖ ଦିନ ଏହି ପର୍ବରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୁଜରାଟର କ୍ୟାବିନେଟ୍ ମନ୍ତ୍ରୀ ଜିତୁଭାଇ ଭାଗ୍ନି କହିଛନ୍ତି, ଏହି ପର୍ବର ଅଂଶସ୍ୱରୂପ ବିଭିନ୍ନ ସ୍ଥାନରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପରମ୍ପରାର ପ୍ରଦର୍ଶନ କରାଯିବ। ଏତଦ୍ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିବେଣୀ ହେଲିପ୍ୟାଡ୍ରୁ ବୀର ହମ୍ରିଜ୍ ଗୋହିଲି ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 1.5 କିଲୋମିଟର ଦୀର୍ଘ ରାସ୍ତାରେ ମେଗା ରୋଡ୍ ଶୋ କରିବାର କାର୍ଯ୍ୟସୂଚୀ ରହିଛି। ଏହି ରୋଡ୍ ଶୋରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭାଗାନୀ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ କୁମ୍ଭାଭିଷେକ, ଧ୍ୱଜ ପୂଜା ଓ ମହାପୂଜା ସମ୍ପନ୍ନ କରିବେ। ଏହି ପରିପ୍ରେକ୍ଷୀରେ ସଦ୍ଭାବନା ପଡ଼ିଆଠାରେ ଆୟୋଜିତ ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରୁମେନ୍ ରାଡେଭ୍ ବୁଲ୍ଗେରିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ବୁଲ୍ଗେରିଆର ସଂସଦ ଆଜି ଏହି 62 ବର୍ଷ ବୟସ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏହି ପଦବୀ ପାଇଁ ନିର୍ବାଚନ କରିଛି। ସଂସଦରେ ଏଥିଲାଗି ଅନୁଷ୍ଠିତ ମତଦାନରେ 124ଟି ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିବାବେଳେ 70ଟି ବିପକ୍ଷରେ ଯାଇଛି। 36 ଜଣ ସଦସ୍ୟ ଭୋଟ୍ଦାନରୁ ବିରତ ରହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଛି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା, କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷକ ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନ ଗମ୍ଭାରୀମୁଣ୍ଡା ପଞ୍ଚାୟତସ୍ଥିତ ଜାଗର ପଡ଼ିଆରେ ପାରମ୍ପରିକ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କର ଉନ୍ନତି ଓ ସମୃଦ୍ଧି କାମନା କରିଥିଲେ। ପାରମ୍ପରିକ ଭାବେ ହଳ ବଳଦ ସାହାଯ୍ୟରେ ଅତିଥିଗଣ ଚାଷ ଜମିରେ ଧାନ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାବେଶ କାର୍ଯ୍ୟକ୍ରମରେ ଅତିଥିଗଣ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରି କହିଥିଲେ।

0: କୃଷି ରଥର ଶୁଭାରମ୍ଭ କରିଥିଲେ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ,
1: ସେମାନଙ୍କ ପାଇଁ ଆଜିର ଦିନ ହେଉଛି ଏକ ପ୍ରମୁଖ ଦିନ। ଏ ବର୍ଷର ଚାଷ ଆରମ୍ଭ କରିବେ, ପୃଥିବୀ ମାଙ୍କୁ ପୂଜା କରିବେ, ଇନ୍ଦ୍ର ଦେବତାଙ୍କଠୁ ଆରମ୍ଭ କରିକି ସମସ୍ତ ଦିଗପାଳଙ୍କୁ ନମସ୍କାର କରି କହିବେ ଯେ ଭଗବାନ ଏ ବର୍ଷ ମାଟିକୁ ଶସ୍ୟ ଶ୍ୟାମଳା କର, ଏ ବର୍ଷ ମୋର ଉତ୍ପାଦନ ବଢ଼ାଅ।
0: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଯାତ୍ରୀବାହୀ ଡଙ୍ଗାର ଲାଇସେନ୍ସ ରହିଥିବା ବାଧ୍ୟତାମୂଳକ ହୋଇଥିବାବେଳେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପରିଧାନ, ଲାଇଫ୍ ବୟ ଆଦି ସୁରକ୍ଷା ସାମଗ୍ରୀ ସାଙ୍ଗରେ ନେଇ ଚିଲିକା ଭିତରକୁ ଡଙ୍ଗାରେ ଯାତ୍ରା କରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳ ବୈଶାଖୀ ଓ ଘୂର୍ଣ୍ଣିବାତ୍ୟା ଘଟୁଥିବାରୁ ଚିଲିକା ହ୍ରଦରେ ଯାତ୍ରୀବାହୀ ଡଙ୍ଗା ଓ ବୋଟ୍ ଚଳାଚଳ ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ଆଗକୁ ଆସୁଥିବା ମୌସୁମୀ ବର୍ଷାର ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ଅଧିକ ରହିଛି। ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ପରିସରରେ ଗତ 24 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ କରାଟେ ପ୍ରତିଯୋଗିତା ସମାପନ ହୋଇଛି। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ 650 ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଆୟୋଜିତ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ସମୁଦାୟ 16 ପଦକ ହାସଲ କରିଥିବାବେଳେ ତନ୍ମଧ୍ୟରୁ 4 ସ୍ୱର୍ଣ୍ଣ, 3 ରୌପ୍ୟ ଓ 9 କାଂସ୍ୟ ପଦକ ହାସଲ କରିବାରେ ସଫଳତା ଅର୍ଜନ କରିପାରିଛି। ବାଲୁଗାଁ ମହାବିଦ୍ୟାଳୟ ପରିସର ସ୍ଥିତ ପଡ଼ିଆରେ ଗତ 24 ତାରିଖଠାରୁ ଆରମ୍ଭ ହୋଇ ଦୀର୍ଘ 5 ଦିନ ଧରି ଚାଲିଥିବା ଚିଲିକା ପୁସ୍ତକ ମେଳା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ତଟଦେଶରେ ଆୟୋଜିତ ଏହି ପୁସ୍ତକ ମେଳା ପାଠକ, ଲେଖକ, ପ୍ରକାଶକ ଓ ସାହିତ୍ୟପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବା ସହିତ ସାହିତ୍ୟ ସାଧନା ମାନବକୁ ଉଚ୍ଚ ମୂଲ୍ୟବୋଧ ଦେଇଥାଏ ବୋଲି କହିଛନ୍ତି।
1: ଭିନ୍ନ ଶ୍ରଦ୍ଧା ପ୍ରେମ ଅଛି, ସିଏ କୋଉଠି ନା କୋଉଠି ଆମ ସମସ୍ତଙ୍କୁ ଭିଡ଼ି ଆଣୁଛି ଏହି ପୁସ୍ତକ ମେଳାକୁ। ଆସିବା ବିଭିନ୍ନ ବର୍ଗର ବହିକୁ ଦେଖିବା, ଖଣ୍ଡିଏ ବହି ତ ନେଇକି ଘରକୁ ଯିବା, ସେ ବହିଟିରେ କ'ଣ ଅଛି ତାକୁ ଥରେ ପଢ଼ିବା।
0: ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ବାଣପୁର ଓ ଚିଲିକା ମାଟିରେ ବହୁ ସାରସ୍ୱତ ସାଧକ ଜନ୍ମ ନେଇ ଏହି ମାଟିକୁ ମହିମା ମଣ୍ଡିତ କରିଛନ୍ତି ବୋଲି କହିଥିଲେ। ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି। ସ୍ଥାନୀୟ ମା ବରୁଣେଇ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫୋରମ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ 49 ଯୋଡ଼ିଙ୍କ ସାମୁହିକ ବିବାହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଅମ୍ରିତ ରୁତୁରାଜଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ 49 ଯୋଡ଼ି ବରକନ୍ୟାଙ୍କୁ ରୂପାର ମଙ୍ଗଳସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, କୁହାଯାଏ ଚାଷ ଅଛି ଯାହାର କି ଆନନ୍ଦ ତାହାର। ସତରେ ଚାଷର ମହତ୍ତ୍ୱକୁ ଯିଏ ଭଲ ଭାବରେ ବୁଝିପାରିଛି ତାକୁ ଯେତେ କଷ୍ଟ ପଡିଲେ ବି ସେ ଚାଷ କାର୍ଯ୍ୟରୁ କେବେ ଓହରି ଯିବନି, ତାକୁ ଆନନ୍ଦର ସହିତ କରିବ। ଚାଷୀ ଭାଇ ଖରା ବର୍ଷା ଶୀତ କାକରକୁ ଖାତିର ନ କରି ବିଲରେ ମାଟି କାଦୁଅରେ ଘାଣ୍ଟି ହେଇ କାମ କରେ ଆଉ ସୁନାର ଫସଲ ଫଳାଏ। ନିଜର ଜୀବିକା ନିର୍ବାହ କରିବା ସହିତ ଆମ ମାନଙ୍କର ମୁହଁରେ ବି ଆହାର ଦେଇଥାଏ। ଚାଷୀ ଭାଇ ବିଲରେ ଫସଲ ନ କଲେ ଆମେ କଣ ବଞ୍ଚିପାରିବା? ଆମ ଜୀବନ ପରା ବନ୍ଧା ହେଇଛି ଚାଷୀ ଭାଇଙ୍କ ହାତରେ। ତେଣୁ ଚାଷୀ ଭାଇଙ୍କୁ ସମ୍ମାନ ଦବା ନିହାତି ଜରୁରୀ। ଚାଷୀ ଭାଇ ସମ୍ମାନର ସହିତ ବଞ୍ଚିଲେ ଆମେ ବି ଖୁସିରେ ରହିପାରିବା। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଏକ ଖଞ୍ଜଣି ଭଜନ, ଯାହାକୁ ଗାଇଛନ୍ତି ପ୍ରସନ୍ନ ଗୋଚ୍ଛେତ ଆଉ ଲେଖିଛନ୍ତି ଯଶୋବନ୍ତ ଦାସ।

ଖଞ୍ଜଣି ଭଜନ ଶୁଣିଲେ ମନ କନ ପବିତ୍ର ହେଇଗଲା। ଏବେ ଆମ ପେଟ ପାଟଣା କଥା। ଆଜି ପେଟ ପାଟଣା କଥାରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ପ୍ରାଣୀ ପାଳନ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ତେଣ୍ଡାକୁଡ଼ା ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସକ ଡାକ୍ତର ଜୀବନ ଜ୍ୟୋତି ନାୟକ।

0: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ।
1: ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମକୁ।
2: ନମସ୍କାର, ପ୍ରଥମତଃ ଓଡ଼ିଶାର ସମସ୍ତ ଚାଷୀ ବନ୍ଧୁମାନଙ୍କୁ ମୋର ନମସ୍କାର।
1: ସାର୍ ଆଜି ତ ଆମର ଆଲୋଚନାର ବିଷୟ ରହିଛି ପ୍ରାଣୀ ପାଳନ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା, ସେ ସମ୍ପର୍କରେ ଆମେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ କେଉଁ ସବୁ ପ୍ରାଣୀ ସରକାରଙ୍କର ଏଇ ଯେଉଁ ସବୁ ବିଭିନ୍ନ ଯୋଜନା ରହିଛି ତାର ଅନ୍ତର୍ଭୁକ୍ତ ରହିଛନ୍ତି।
2: ଆମର ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ ଯଦି କୌଣସି ଚାଷୀ ପ୍ରାଣୀ ପାଳନ କରିବା ପାଇଁ ଇଚ୍ଛୁକ ଅଛନ୍ତି ତାହେଲେ ସେ ଗାଈ ପାଳନ, ମଇଁଷି ପାଳନ, ମାଈ ବାଛୁରୀ ପାଳନ, କୁକୁଡ଼ା ପାଳନ, ତା ସହିତ ଛେଳି ମେଣ୍ଢା ପାଳନ କରିବା, ବତକ ପାଳନ କରିବା ଆଦି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ।
1: ତାହେଲେ କୌଣସି ଚାଷୀ ଭାଇ ସରକାରଙ୍କର ଏଇ ଯେଉଁ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଯୋଜନାରେ ଅଂଶୀଦାର ହେବା ପାଇଁ ଚାହିଁବ, ତେବେ ସେ ଚାଷୀ ଭାଇ କେମିତି କୋଉ ପ୍ରକାରରେ ଏଇ ଯୋଜନାରେ ନିଜର ନାଁକୁ ପଞ୍ଜୀକୃତ କରିପାରିବ ଆଉ ସେଥିରେ ଭାଗିଦାର ହୋଇପାରିବ, ସେ ସମ୍ପର୍କରେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ।
2: ଯଦି କୌଣସି ଚାଷୀ ଆମର ପ୍ରାଣୀ ସମ୍ପଦ ବିକାଶ ବିଭାଗର ଯୋଜନାରେ ଭାଗିଦାରୀ ହେବା ପାଇଁ ଚାହୁଁଛନ୍ତି ତାହେଲେ ସେମାନେ gosugam.odisha.gov.in ପୋର୍ଟାଲକୁ ଯାଇ ଆମ ଡିପାର୍ଟମେଣ୍ଟର ଯାହା ବି ସବୁ ସ୍କିମ୍ ଅଛି ସେ ବିଷୟରେ ବିସ୍ତୃତ ବିବରଣୀ ପାଇପାରିବେ। ତେବେ ସେହି ପୋର୍ଟାଲକୁ ଗଲା ପରେ ଚାଷୀଙ୍କୁ ପ୍ରଥମେ ନିଜର ରେଜିଷ୍ଟ୍ରେସନ ବା ପଞ୍ଜୀକରଣ କରାଇବା ପାଇଁ ପଡ଼ିବ। ପଞ୍ଜୀକରଣ କଲା ପରେ ଆନିମଲ୍ ହଜବେଣ୍ଡ୍ରି ସେକ୍ସନରେ ଯାହା ବି ସବୁ ସ୍କିମ୍ ଅଛି ସେଗୁଡ଼ା ଆପଣ ଦେଖିପାରିବେ।
1: ଆଜ୍ଞା, ତାହେଲେ ପଞ୍ଜୀକରଣ କରିବା ସମୟରେ ଚାଷୀ ଭାଇମାନଙ୍କର କେଉଁ ସବୁ ପ୍ରମାଣପତ୍ରର ଆବଶ୍ୟକତା ପଡ଼ିଥାଏ?
2: ପ୍ରଥମେ ଚାଷୀ ଯେତେବେଳେ ନିଜକୁ ଫାର୍ଷ୍ଟ ସେଲ୍ଫ ରେଜିଷ୍ଟ୍ରେସନ କରେଇବେ ପୋର୍ଟାଲରେ, ସେ ସମୟରେ ତାଙ୍କୁ ତାଙ୍କର ଆଧାର ନମ୍ବର ଆଉ ଆଧାର ନମ୍ବର ସହିତ ଯେଉଁ ମୋବାଇଲଟି ଲିଙ୍କ ଅଛି ସେ ମୋବାଇଲଟି ଥିବା ଦରକାର, କାରଣ ସେ ମୋବାଇଲକୁ ଓଟିପି ଯିବ। ଓଟିପି ଭେରିଫିକେସନ କଲା ପରେ ଯାଇକି ଚାଷୀ ନିଜକୁ ସେଥିରେ ରେଜିଷ୍ଟ୍ରେସନ କରାଇ ପାରିବେ।
1: ଆଚ୍ଛା, ଯୋଉ ଚାଷୀ ଭାଇମାନଙ୍କ ପାଖରେ ସେମିତି ସ୍ମାର୍ଟ ମୋବାଇଲ ଫୋନ ନଥିବ କି ସେ ଜାଣିନଥିବେ ମୋବାଇଲକୁ କେମିତି ପରିଚାଳନା କରାଯିବ, ସେ କ୍ଷେତ୍ରରେ କେମିତି ପଞ୍ଜୀକୃତ ଜଣେ କରିପାରିବ?
2: ରେଜିଷ୍ଟ୍ରେସନ କରିବାକୁ ହେଲେ ସ୍ମାର୍ଟଫୋନର କୌଣସି ଆବଶ୍ୟକତା ନାହିଁ। ଆପଣ ପାଖରେ ଯଦି ନର୍ମାଲ କି ବାଲା ଫୋନ ବି ଥିବ ସେଥିରେ ଆପଣଙ୍କୁ ଓଟିପି ଆସିବ। ଆଉ ଆପଣ ଏଇ ଯେଉଁ ରେଜିଷ୍ଟ୍ରେସନ କରୁଛନ୍ତି, ଆପଣ ସହଜ ଜନସେବା କେନ୍ଦ୍ର ଆମର ଯେଉଁ ଅଛି ଆପଣ ସେଠିକି ଗଲେ ସେ ଆପଣଙ୍କୁ ଡିଟେଲ୍ସରେ ବତେଇ ଦେଇପାରିବେ। ସେଠି ଚାଷୀ ପ୍ରଥମେ ସେଲ୍ଫ ରେଜିଷ୍ଟ୍ରେସନ କରିବେ, ତାପରେ ଚାଷୀ ଜଣେ ଗୋଟେ ଯୋଜନାରେ ସେଥିରେ ପାର୍ଟିସିପେଟ୍ କରିବା ପାଇଁ ଚାହିଁବେ, ତାପରେ ତାଙ୍କୁ ଯାହା ଡକ୍ୟୁମେଣ୍ଟ ଦରକାର ହେବ, ତାଙ୍କର ଗୋଟେ ପାସପୋର୍ଟ ସାଇଜ୍ ଫଟୋ ଦରକାର ହେବ। ତା ସହିତ ଯଦି ଗୋଟେ ଚାଷୀ ଗୁହାଳ କରିବା ପାଇଁ ଚାହୁଁଛନ୍ତି, ଗାଈ ଗୁହାଳ ହେଉ କି କୁକୁଡ଼ା ଘର ହେଉ କି ଛେଳି ଗୁହାଳ ହେଉ, ତାହେଲେ ଯୋଉ ଜମିରେ ସେ ଗୁହାଳଟେ କରିବେ ସେ ଜମିର ପଟ୍ଟା ଥିବା ଦରକାର। ଯଦି ଜମିଟି ଚାଷୀଙ୍କ ନିଜ ନାଁରେ ନାହିଁ ଆଉ କାହା ନାଁରେ ଅଛି ତାହେଲେ ତାଙ୍କୁ ଲିଜ୍ ଏଗ୍ରିମେଣ୍ଟ କରିବା ପାଇଁ ପଡ଼ିବ। ଯଦି ସେ ଚାଷୀର ମାଲିକାନା ଖାଲି ତାଙ୍କ ନାଁରେ ନଥିବ, ତାଙ୍କର ଭାଇ ହୁଅନ୍ତୁ କି ତାଙ୍କର ବାପା ହୁଅନ୍ତୁ, ଯଦି ଜଏଣ୍ଟ ପ୍ଲଟ୍ଟେ ଥିବ ତାହେଲେ ଅନ୍ୟ ଯେଉଁମାନେ ସବୁ ଅଂଶୀଦାର ଅଛନ୍ତି ତାଙ୍କଠାରୁ ଗୋଟେ ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ଆଣିବା ପାଇଁ ପଡ଼ିବ। ତା ସହିତ ବ୍ୟାଙ୍କ ପାସ୍ବୁକ୍ର ଫ୍ରଣ୍ଟ ପେଜ୍ ଜେରକ୍ସ, ଆଉ ସେମାନେ ଯଦି ଏସ୍ସି ହେଲେ କି ଏସ୍ଟି ବର୍ଗର ହୋଇଥିବେ ତାହେଲେ ତାଙ୍କୁ କାଷ୍ଟ ସାର୍ଟିଫିକେଟ୍ ଦେବା ପାଇଁ,
1: ମାନେ ଜାତିଗତ ପ୍ରମାଣପତ୍ର।
2: ଆଜ୍ଞା, ଯଦି ଟ୍ରାନ୍ସଜେଣ୍ଡର ହୋଇଥିବେ ତାହେଲେ ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ୍ ଦେବା ପାଇଁ ପଡ଼ିବ। ଯଦି ଭିନ୍ନକ୍ଷମ ହୋଇଥିବେ PWD ସାର୍ଟିଫିକେଟ୍ ସେଠି ସବମିଟ୍ କରିବା ପାଇଁ ପଡ଼ିବ।
1: ଯେଉଁମାନେ ଚାହୁଁଛନ୍ତି ଗୋପାଳନ କରିବା ପାଇଁ, ତେବେ ସରକାରଙ୍କ ତରଫରୁ କ'ଣ ସବୁ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି?
2: ଗୋପାଳନ କରିବା ପାଇଁ ଆମର ଓଡ଼ିଶା ସରକାରଙ୍କର ଗୋଟେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଛି, ଯେଉଁଥିରେ କି ଆମର ଗୋପାଳନ ଯୋଜନାଟା ଅନ୍ତର୍ଭୁକ୍ତ ହୋଇକି ଅଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଏବଂ ସୀମାନ୍ତ ଚାଷୀଙ୍କର ଜୀବିକା ଉନ୍ନତ କରିବା, ସାମୁଦାୟିକ ପୁଷ୍ଟିସାର ଏବଂ ଖାଦ୍ୟ ସୁରକ୍ଷାରେ ଯୋଗଦାନ ଦେବା ପାଇଁ ସ୍ଥାୟୀ ଓ ଲାଭଦାୟକ କ୍ଷୁଦ୍ର ଦୁଗ୍ଧ ୟୁନିଟ୍ ପ୍ରତିଷ୍ଠା କରିବା। ଜଣେ ଚାଷୀ ଏହି ଯୋଜନାରେ ଭାଗିଦାରୀ ହେବା ପାଇଁ ଚାହୁଁଛନ୍ତି ତାହେଲେ ଚାଷୀଙ୍କୁ 2 ଗାଈ କିଣିବା ପାଇଁ ପଡ଼ିବ। ଗୋଟେ ଉନ୍ନତମାନର ଗାଈ ଚାଷୀଟିକୁ ଓଡ଼ିଶା ବାହାରୁ ଯାଇ କିଣିବା ପାଇଁ ପଡ଼ିବ। ଏତେ ଓଡ଼ିଶା ବାହାରୁ କାହିଁକି କିଣିବେ ନା, ବାହାର ରାଜ୍ୟରୁ ଉନ୍ନତ ଭେରାଇଟିର ଗାଈ ସବୁ ଏଠିକି ଆସିଲେ ଆମ ରାଜ୍ୟରେ ବି ଆମର ଯୋଉ ସବୁ ବ୍ରିଡ୍ ଅଛନ୍ତି ତାର ବ୍ରିଡ୍ର ଅପଗ୍ରେଡେସନ୍ ବି
1: ହୋଇପାରିବ।
2: ଯଦି ଜଣେ ଚାଷୀ ଚାହିଁବେ କି ନାଇଁ ମୁଁ ବାହାରକୁ ଯାଇକି ଗାଈ କିଣିବା ପାଇଁ ସମର୍ଥ ନୁହେଁ, ତାହେଲେ ଆମର ଓଡ଼ିଶା ସରକାର ଏବେ କ'ଣ କରୁଛନ୍ତି ନା, NDDB ଗୋଟେ ଆମର ଅଛି ସଂସ୍ଥା, ନ୍ୟାସନାଲ୍ ଡାଇରୀ ଡେଭଲପମେଣ୍ଟ ବୋର୍ଡ କର୍ଣ୍ଣେଲ ହରିୟାଣାରେ ଅଛି, ସେଠୁ ବି ଗାଈ ସେମାନେ କିଣିକି ଆଣିକି ଓଡ଼ିଶାରେ 4 ଷ୍ଟେସନ ଅଛି ସେଠି ଆପଣଙ୍କ ପାଖାପାଖି ଏରିଆରେ ଆପଣଙ୍କୁ ଯୋଗାଇ ଦେବେ। ଆପଣ ଯାଇକି ନିଜ ଚଏସ୍ରେ 2 ଗାଈ ସେଠୁ ନେଇକି ଆସିପାରିବେ। ଆମର ଗୁହାଳ ମିନିମମ୍ ଗୋଟେ 120 ସ୍କୋୟାର ଫୁଟ୍ର ଆପଣଙ୍କୁ ଗୁହାଳ କରିବା ପାଇଁ ପଡ଼ିବ, ଯେଉଁଥିରେ 2 ଗାଈ ଆଉ 2 ବାଛୁରୀ ରହିପାରିବେ। 120 ସ୍କୋୟାର ଫୁଟ୍ର ଗୁହାଳ ଆଉ 2 ଗାଈର ଯଦି ୟୁନିଟ୍ କଷ୍ଟ ଆମେ ଦେଖିବା ତାହେଲେ ସେଥିରେ 2,30,000 ପାଖାପାଖି ଆସିଯିବ। ତ ଚାଷୀଟି ଯେଉଁ ଗାଈ

0: ଥିବ ସେ ଗାଈଟି ଆମର ସିବି ଏଚ୍ଏଫ୍ ହଲଷ୍ଟିନ୍ ଫ୍ରିଜିଆନ୍ ଗାଈ ହେଇଥିବା ଦରକାର, ନହେଲେ ସିବି ଜର୍ସି ଗାଈ ହେଇଥିବା ଦରକାର, ନହେଲେ ଯଦି ଆମର ଦେଶୀ ଗାଈ କିଣିବା ପାଇଁ ଚାହିଁବେ ତାହେଲେ ସେ ଗିର୍ କିମ୍ବା ସାହିୱାଲ ଗାଈ କିଣିପାରିବେ। ଏଥିପାଇଁ ଚାଷୀଙ୍କୁ ଫାଷ୍ଟ କ'ଣ କରିବାକୁ ପଡିବ ନା, ଗୋସଗମ ପୋର୍ଟାଲକୁ ଯିବେ, ସେଠି ଯାଇ ଆପ୍ଲାଏ କରିବେ। ଆପ୍ଲାଏ କଲା ପରେ କ'ଣ ହବ ନା, ଆପଣଙ୍କର ଯିଏ ବ୍ଲକ ଭେଟନାରୀ ଅଫିସର ଅଛନ୍ତି ସେମାନେ ଆପଣଙ୍କ ସହିତ ଯୋଗାଯୋଗ କରିବେ। ଯୋଗାଯୋଗ କଲା ପରେ ଆପଣଙ୍କର ବିଭିଓ ହେଲେ, ତାପରେ ଆପଣଙ୍କର ଲୋକାଲ ଯିଏ ଭିଏସ୍ ଥିବେ ଭେଟନାରୀ ଆସିଷ୍ଟାଣ୍ଟ ସର୍ଜନ, ଆଉ ଲୋକାଲ ଯିଏ ଲାଇଫ ଷ୍ଟକ୍ ଇନ୍ସପେକ୍ଟର ଥିବେ, ସେମାନେ ଆସି ଆପଣଙ୍କର ଇନିସିଆଲ ଫିଲ୍ଡ ଭେରିଫିକେସନ କରିବେ। ତାପରେ ଆପଣଙ୍କର ଯାହା ଡକ୍ୟୁମେଣ୍ଟ ଥିବ, ଡକ୍ୟୁମେଣ୍ଟ ସବୁ ଯାଞ୍ଚ ହେବ। ଯାଞ୍ଚ ହେଲା ପରେ ବିଭିଓ ସେଟାକୁ କ'ଣ କରିବେ ନା, ଆପଣଙ୍କ ସିଡିପିଓ ଜିଲ୍ଲା ଅଫିସକୁ ପଠାଇବେ। ତାପରେ ସେ କଲେକ୍ଟରଙ୍କର ଅଧ୍ୟକ୍ଷତାରେ ଆପଣଙ୍କୁ ଗୋଟେ ଗୋ ଆହେଡ୍ ଲେଟର ମିଳିବ। ଗୋ ଆହେଡ୍ ଲେଟର ମିଳିଲା ପରେ ଚାଷୀ କ'ଣ କରିବେ ନା, ତାଙ୍କର ପ୍ରୋଜେକ୍ଟ କାମଟା ଆରମ୍ଭ କରିବେ। ଗୁହାଳ କଲେ, ଗାଈ କିଣିଲେ, ଗାଈ କିଣିଲା ପରେ ଆପଣଙ୍କୁ ଦୁଇଟା ଫେଜ୍ରେ ସବସିଡି ମିଳିବ। ପ୍ରଥମେ କ'ଣ ହବ ନା, ଗୁହାଳ କମ୍ପ୍ଲିଟ୍ କରିଦେଲେ ଗୋଟେ ଗାଈର ସବସିଡି ଆପଣଙ୍କୁ ମିଳିଗଲା। ତାପରେ ସେକେଣ୍ଡ ଗାଈର ସବସିଡି ଆପଣଙ୍କୁ ସେକେଣ୍ଡ ଫେଜ୍ରେ ମିଳିବ। ଆଉ ଆମର ଏ ଯୋଉ ସବସିଡିଟା ରହୁଛି, ଆମର ଏସ୍ସି ଏସ୍ଟି ହେଲେ କି ଫିମେଲ ହେଲେ କି ଟ୍ରାନ୍ସଜେଣ୍ଡର ହେଲେ, ଭିନ୍ନକ୍ଷମ ଯଦି ହୋଇଥିବେ ତାହେଲେ ଆପଣଙ୍କୁ ଏଥିରେ 60% ସବସିଡି ମିଳିବ। ଆଉ ଯଦି ଆପଣ ଜେନେରାଲ ମେଲ୍ ହେଇଥିବେ ତାହେଲେ ଆପଣଙ୍କୁ 50% ସବସିଡି ମିଳିବ।
1: ଏଇଟା ତ ଆପଣ କହିଲେ ଯେ ଗୋ ପାଳନ ପାଇଁ, ଯୋଉ ବାଛୁରୀ ପାଳନ ପାଇଁ ସେମିତି କିଛି ସୁବିଧା ରହିଛି କି?
0: ଆଜ୍ଞା, ଏଇ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ'ଣ ନା, ଗୋଟେ କଥା ଅଛି ଯେ ଭଲ ଗାଈ କେବେ କିଣାଯାଏନି, ଭଲ ଗାଈ ସବୁବେଳେ ତିଆରି କରାଯାଏ। ଯେତେବେଳେ ଗୋଟେ ବାଛୁରୀଟା ଯେତେବେଳେ ତାର ୟଙ୍ଗ ଅବସ୍ଥାରେ ଥିବ, ସେ ସମୟରେ ଆପଣ ଯେତେବେଳେ ତାକୁ ଭଲ ଖାଦ୍ୟ ଦେବେ, ସେହି ସମୟରେ ହିଁ ତାର ପ୍ରପର ଗ୍ରୋଥ ହେଲେ ହିଁ ସେ ବଡ଼ ହେଇକି ଗୋଟେ ଭଲ ଗାଈ ହେଇପାରିବ। ତେଣୁ ଆମର ଗୋଟେ ଫିମେଲ୍ କାଫ୍ ରିୟରିଙ୍ଗ ସ୍କିମ୍ ଅଛି, ଏଫ୍ସିଆର୍ଏସ୍। ଆପଣ ଯେତେବେଳେ ଗୋସୁଗମ ପୋର୍ଟାଲକୁ ଯିବେ ସେଥିରେ ଆପଣ ଏହି ସ୍କିମ୍ ବିଷୟରେ ବିସ୍ତୃତ ଭାବରେ ଜାଣିପାରିବେ। ତ ଏହି ସ୍କିମ୍ର ଉଦ୍ଦେଶ୍ୟ ହେଉଛି ମାଈ ବାଛୁରୀ ମାନଙ୍କୁ ପୁଷ୍ଟିକର ଦାନା ଯୋଗାଇ ଉନ୍ନତ ମାନର ଛଡ଼ା ଗାଈ ପ୍ରସ୍ତୁତ କରିବା। ତ ଏହି ସ୍କିମ୍ରେ ଓମ୍ଫେଡ୍ ମାଧ୍ୟମରେ ବାଛୁରୀ ଦାନା ଆପଣଙ୍କୁ 50% ରିହାତିରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି, ଯେଉଁଠିକି ଗୋଟେ କ୍ୱିଣ୍ଟାଲ ଦାନାର ଦାମ ଯଦି ଆପଣଙ୍କର 2800 ହେଲା ତାହେଲେ ଆପଣଙ୍କୁ 1400 ସେ ଦାନାଟା ଯୋଗାଇ ଦିଆଯିବ। ଏଥିରେ ମୋଟ 1400 କେଜି ଦାନା 8ଟି ଫେଜ୍ରେ ଚାଷୀମାନଙ୍କୁ ଯୋଗାଇ ଦିଆଯିବ। ଏହା ସହ 2 ବର୍ଷ ପାଇଁ 15,000 ବାଛୁରୀ ଜୀବନ ବୀମା ସମ୍ପୂର୍ଣ୍ଣ ମାଗଣାରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ହେଲ୍ଥ ଇନ୍ସୁରାନ୍ସ ଆପଣଙ୍କର ହେଇଗଲା, ଫ୍ରିରେ ହେଇଗଲା। ଏଥିରେ ବାଛୁରୀମାନଙ୍କୁ କୃମିନାଶକ ଔଷଧ ଓ ଟିକାକରଣ ମାଗଣାରେ କରାଯାଉଛି। ଯେଉଁ ମାଈ ବାଛୁରୀ କୃତ୍ରିମ ଗର୍ଭଧାରଣରୁ ଜନ୍ମ ହୋଇଥିବେ ସେମାନେ ହିଁ କେବଳ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ତେଣୁ ଆପଣଙ୍କର ଯେତେବେଳେ ଗାଈକୁ ଗର୍ଭ ଇଞ୍ଜେକ୍ସନ ଦିଆଯାଉଛି, ଆପଣ ସବୁବେଳେ ନିକଟସ୍ଥ ଭେଟନାରୀ ହସ୍ପିଟାଲ ହେଲା କି ଏଲ୍ଏସି ଲାଇଫ ଷ୍ଟକ୍ ଏଡ୍ ସେଣ୍ଟର ହେଲା, ସେଠି ଏଲ୍ଆଇ ମାନଙ୍କ ସହ କଣ୍ଟାକ୍ଟ କରି ଆପଣ ଗର୍ଭ ପଞ୍ଜୀକରଣ ସବୁବେଳେ କରାଇ ଦେଉଥିବେ।
1: ଆଚ୍ଛା, ମଇଁଷି ପାଳନ ପାଇଁ ସେମିତି ସରକାରଙ୍କ ତରଫରୁ ବା ପ୍ରାଣୀ ପାଳନ ତରଫରୁ କିଛି ସୁବିଧା ସୁଯୋଗ ରହିଛି? ଯେଉଁମାନେ ମଇଁଷି ପାଳନ କରିବାକୁ ଚାହୁଁଛନ୍ତି, ତାକୁ ନିଜର ଜୀବିକା ଭାବରେ ଗ୍ରହଣ କରିବାକୁ ଚାହୁଁଛନ୍ତି?
0: ଆଜ୍ଞା, ଯେମିତି ଗୋ ପାଳନ ଅଛି ସେହିଭଳି ମଇଁଷି ପାଳନ ବି ଅଛି। 2 ସ୍କିମ୍ର ପ୍ରୋଜେକ୍ଟ କଷ୍ଟ ହେଲା, ତାର ସବସିଡି ଏମାଉଣ୍ଟ ହେଲା, ସବୁ ସମାନ ସେଥିରେ ରହିବ। ଆଉ ସେଥିରେ ମୁଁ ଗୋ ପାଳନ ସମୟରେ କହିବା ପାଇଁ ଭୁଲି ଯାଇଥିଲି, ଯଦି ଜଣେ ଚାଷୀଙ୍କର ଆଗରୁ ଗୁହାଳ ଅଛି ଆଉ ସେ ଗୁହାଳ କରିବା ପାଇଁ ଚାହୁଁନାହାନ୍ତି, ଖାଲି ଗାଈ କିଣିବା ପାଇଁ ଚାହୁଁଛନ୍ତି କି ଖାଲି ମଇଁଷି କିଣିବା ପାଇଁ ଚାହୁଁଛନ୍ତି, ତ ସେଥିରେ ବି ସେମାନେ କରିପାରିବେ, ଖାଲି ଆନିମଲ୍ ବି ପରଚେଜ କରିପାରିବେ। ମଇଁଷି ପାଳନରେ ଚାଷୀଙ୍କୁ ସେମିତି ଓଡ଼ିଶା ବାହାରକୁ ଯାଇକି ମୁରା ପ୍ରଜାତିର ମଇଁଷି 2 କିଣିବା ପାଇଁ ପଡିବ। ଆଉ ଯଦି ସେମାନେ ବାହାରକୁ ଯାଇ ମଇଁଷି କିଣିପାରୁନାହାନ୍ତି ତାହେଲେ ସେମାନେ ଏନ୍ଡିଏସ୍, ଆମର ଯୋଉଟା ଯୋଉ ସ୍କିମ୍ ଅଛି ତା ଥ୍ରୁରେ
1: ଏନ୍ଡିଏସ୍ ସ୍କିମ୍ କ'ଣ
0: ମାନେ ଗଭର୍ଣ୍ଣମେଣ୍ଟ ସେଥିରେ କ'ଣ କରିବ ନା, ଏନ୍ଡିଡିବିରୁ ପଞ୍ଜାବରୁ ଗାଈ କିଣିକି ଆଣି କି ମଇଁଷି କିଣିକି ଆଣିକି ଆଣିକି ଚାଷୀଙ୍କ ଏଠି ତାଙ୍କ ଘର ପାଖରେ ଯୋଗାଇ ଦେଇଯିବେ।
1: ଆପଣ ବି କହିଥିଲେ କୁକୁଡ଼ା ପାଳନ ପାଇଁ ସରକାରଙ୍କର ବି ସୁବିଧା ସୁଯୋଗ ଯୋଜନା ରହିଛି, ତାହେଲେ ଏଇଠି କୁହନ୍ତୁ, ଯଦି ଜଣେ ଚାଷୀ ଭାଇ ବା ଭଉଣୀ ମାଂସ ଉତ୍ପାଦନ ପାଇଁ ବ୍ରଏଲର କୁକୁଡ଼ା ପାଳନ କରିବାକୁ ଇଚ୍ଛା ପ୍ରକାଶ କରିବେ ବା ଚାହିଁବେ, ସରକାରଙ୍କ ତରଫରୁ କ'ଣ ସବୁ ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଇପାରିବ?
0: ଜଣେ ଯଦି ବ୍ରଏଲର ଫାର୍ମ କରିବା ପାଇଁ ଚାହୁଁଛନ୍ତି, ଜଣେ ଚାଷୀ ଚାହିଁବେ କି କୁକୁଡ଼ା ଘର କରିକି ତାପରେ କୁକୁଡ଼ା ଚିଆଁ ପକେଇବେ, ତାହେଲେ ତା ପାଇଁ ସବସିଡି ଏମାଉଣ୍ଟ ଅଲଗା ରହିବ। କି ଜଣେ ଯଦି ଚାଷୀ କହିବେ କି ନାହିଁ, ମୋର ଆଗରୁ ବ୍ୟବସାୟ କରୁଥିଲି, କୌଣସି କାରଣରୁ ମୋର ବ୍ୟବସାୟ ବନ୍ଦ ହେଇଯାଇଛି, ମୋ ପାଖରେ କୁକୁଡ଼ା ଘର ଅଲରେଡି ଅଛି, ମୁଁ ଖାଲି ଚିଆଁ ପକେଇବା ପାଇଁ ଚାହୁଁଛି, ତା ପାଇଁ ବି ସବସିଡି ଏମାଉଣ୍ଟ ଅଲଗା ରହିବ। ଏଥିରେ କ'ଣ ହବ ନା, ପ୍ରଥମେ ଗୋସୁଗମ ପୋର୍ଟାଲକୁ ଯାଇକି आप्लाय करिवे आप्लाय कला परे ब्लॉक लेवल इंस्पेक्शन टीम आसीबे आपनकर वेरिफिकेशन हबो जदी जणे चासी कुकुडा घर करिया पई चाहू जंती ताहेले तांकर जहां भी टोटल सब्सिडी अमाउंट थिबो सेटा तांकु दीटा फेज रे मिलिवो
1: अच्छा
0: प्रथमे कोन हबो ना सेमाने कुकुडा घर कंप्लीट कर देले कुकुडा घर कंप्लीट कला परे एप्लीकेशन देबे हमर ब्लॉक वेटनरी ऑफिसर को तांकर टीम आसीबे वेरिफिकेशन

0: କରିବେ ଭେରିଫିକେସନ କଲା ପରେ ତାଙ୍କୁ ଫାଷ୍ଟ ଫେଜ୍ ସବସିଡ୍ଟା ମିଳିଯିବ। ତାପରେ କ'ଣ ହବ ନା ତାଙ୍କୁ ଚିଆଁ ପକାଇବା ପାଇଁ କୁହାଯିବ। କୁକୁଡ଼ା ଚିଆଁ ପକାଇଲା ପରେ ପୁଣି ତାଙ୍କର ବ୍ଲକ ଲେବଲ ଇନ୍ସପେକ୍ସନ ଟିମ୍ ଆସିବ, ଭେରିଫିକେସନ କଲା ପରେ ତାଙ୍କୁ ବାକି ସବସିଡି ଆମାଉଣ୍ଟ ସେକେଣ୍ଡ ଫେଜ୍ ସବସିଡି ଆମାଉଣ୍ଟଟା ମିଳିଯିବ। ତ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଷୀଙ୍କୁ ମିନିମମ 2000 ହଉ 2500 ହଉ କିମ୍ବା 3000 କ୍ଷମତା ବିଶିଷ୍ଟ କୁକୁଡ଼ା ଫାର୍ମ କରିବା ପାଇଁ
1: 2000 ରୁ କମ୍ ହେଲେ ହବନି।
0: 2000 କ୍ଷମତା ବିଶିଷ୍ଟ କୁକୁଡ଼ା ଘରର ସାଇଜ 2000 ସ୍କୋୟାର ଫିଟ୍ ଏବଂ ଏଥିରେ 2000 କୁକୁଡ଼ା ଚିଆଁ ଛାଡ଼ି ହେବ। କୁକୁଡ଼ା ଘର ସହିତ ଆପଣଙ୍କୁ ଡିସ୍ପୋଜାଲ ପିଟ୍ ଗୋଟେ କରିବା ପାଇଁ ପଡିବ। ଆପଣ ଯାହାବି ସେଥିରେ ଅଳିଆ ଆବର୍ଜନା ହେଲା କି କୁକୁଡ଼ାମାନଙ୍କର ଡେଥ୍ ହେଲା, ଆପଣ ସେଟାକୁ ବାହାରେ କୁଆଡ଼େ ଫୋପାଡ଼ି ପାରିବେନି, ପାଣି ପାଣିରେ ପକାଇ ପାରିବେନି, ଗାତ ଖୋଳିକି ପୋତିବେ, ଯାହାକୁ କୁହାଯାଏ ଗୋଟେ ଡିସ୍ପୋଜାଲ ପିଟ୍। ଆପଣ ସବୁବେଳେ କୁକୁଡ଼ା ଫାର୍ମ କଲାବେଳେ ଧ୍ୟାନ ଦେବେ ଯେମିତି କୁକୁଡ଼ା ଫାର୍ମଟେ କୌଣସି ଲୋକର ଘର ପାଖରେ ରହୁନଥିବ କି ସ୍କୁଲ ପାଖରେ ରହୁନଥିବ କି ମେନ୍ ରୋଡ୍ ପାଖରେ ରହୁନଥିବ, କାହିଁକିନା ଗନ୍ଧ ହବ, ପୁଣି କମ୍ପ୍ଲେନ୍ ହବ, କମ୍ପ୍ଲେନ୍ ହେଲେ ଆପଣ ପୁଣି ଆଗକୁ କୁକୁଡ଼ା ଫାର୍ମ ଚଲାଇବା ପାଇଁ ଅସୁବିଧା,
1: ସ୍ଥାନାନ୍ତରିତ କରିବା ପାଇଁ ପଡିବ ଗୋଟେ କୋଉ ଜାଗାକୁ ବି।
0: ଆଜ୍ଞା, ଯେହେତୁ ଆପଣ ଘରଟା କରିଦେଇଛନ୍ତି, ଘର କରିଦେଲେ ଆଉ ଘରଟାକୁ ତ ସ୍ଥାନାନ୍ତରଣ କରିହବନି ନା, ତେଣୁ ସବୁବେଳେ ଆପଣ କୁକୁଡ଼ା ଘର କରିବା ପୂର୍ବରୁ ଏଇ ଜିନିଷଟାକୁ ଧ୍ୟାନରେ ରଖିବେ। ଦୁଇଟା ଜିନିଷକୁ ଧ୍ୟାନରେ ରଖିବେ, ଯେହେତୁ କୁକୁଡ଼ା ଫାର୍ମ ଚଲାଇବା ପାଇଁ ଆପଣଙ୍କୁ ଇଲେକ୍ଟ୍ରିସିଟି କନେକ୍ସନ ନିହାତି ଦରକାର, ତେଣୁ ପାଖରେ ଯେମିତି ଇଲେକ୍ଟ୍ରିସିଟି କନେକ୍ସନ ଥିବା ଦରକାର, କନେକ୍ଟିଭିଟି ରୋଡ୍ ଥିବା ଦରକାର, କାହିଁକିନା ଆପଣଙ୍କର ଗାଡ଼ି ଆସିବ, ଆପଣଙ୍କ କୁକୁଡ଼ା ଚିଆଁ ଆସୁ କି ଦାନା ଆସୁ କି ଆପଣ ଯେତେବେଳେ କୁକୁଡ଼ା ସେଲିଂ କରିବେ, ରୋଡ୍ ନଥିବ ତାହେଲେ ଆପଣ ପୁଣି ଟ୍ରାନ୍ସପୋର୍ଟେସନ ବେଳେ ଅସୁବିଧା ହେବ। କୁକୁଡ଼ା ଘର କଲାବେଳେ ସବୁବେଳେ ମନେ ରଖିବେ ଘରର ଯୋଉଟା ଲଙ୍ଗ ଆକ୍ସେସ ମାନେ ଲମ୍ବା ଯୋଉଟା ଅଛି ସେଇଟା ସବୁବେଳେ ପୂର୍ବରୁ ପଶ୍ଚିମ ହୋଇଥିବା ଦରକାର। ପୂର୍ବ ପଶ୍ଚିମ ହେଲେ କ'ଣ ଡାଇରେକ୍ଟ ସନ୍ଲାଇଟ୍ କୁକୁଡ଼ା ଘର ଭିତରେ ପଡିବ ନାହିଁ। ଝରକା ଗୁଡ଼ା ଉତ୍ତର ଦକ୍ଷିଣ ଦିଗରେ ରହିଲା ତାହେଲେ ଆମର ଯଦି ଉତ୍ତର ଦକ୍ଷିଣ ପବନ ଯେତେବେଳେ ଦବ ତାହେଲେ କ୍ରସ୍ ଭେଣ୍ଟିଲେସନରେ ବି ସେଇଟା ବହୁତ ସାହାଯ୍ୟ କରିବ। ତେଣୁ କୁକୁଡ଼ା ଘର କଲାବେଳେ, କାରଣ ଯେହେତୁ ଏଇଟା ଗୋଟେ ପରମାନେଣ୍ଟ ଷ୍ଟ୍ରକ୍ଚର, ଥରେ ହେଇଗଲେ ଆପଣ ଆଉ ତାକୁ ଚେଞ୍ଜ କରିପାରିବେ ନାହିଁ, ତେଣୁ ଘର କରିବା ପୂର୍ବରୁ ଏଇଟାକୁ ପ୍ରପରଲି ପ୍ଲାନିଂ କରିବେ। 2000 ସ୍କୋୟାର ଫିଟ୍ର କୁକୁଡ଼ା ଘର ସହ 2000 ଚିଆଁ ଛାଡିବା ପାଇଁ ସେଥିରେ ପ୍ରୋଜେକ୍ଟ କଷ୍ଟ ଆପଣଙ୍କର ରହୁଛି କେତେ ନା 720,000 ଟଙ୍କା। ଯେଉଁ ଚାଷୀମାନେ 60% ସବସିଡି ଅଣ୍ଡରରେ ଆସୁଛନ୍ତି, ଆମର ଯେମିତି SC/ST ହେଲେ, ଓମେନ୍ ହେଲେ, ଟ୍ରାନ୍ସଜେଣ୍ଡର ହେଲେ କି ଭିନ୍ନକ୍ଷମ ମାନେ ହେଲେ, ସେମାନଙ୍କୁ 432,000 ଟଙ୍କା ଏବଂ ଯେଉଁମାନେ 50% ସବସିଡି ଅଣ୍ଡରରେ ଆସୁଛନ୍ତି ସେମାନଙ୍କୁ 360,000 ଟଙ୍କା DBT ମାଧ୍ୟମରେ ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ଟ୍ରାନ୍ସଫର କରାଯାଏ। ଟୋଟାଲ ସବସିଡି ଆମାଉଣ୍ଟର 50% କୁକୁଡ଼ା ଘର ସରିଲା ପରେ, ବାକି 50% କୁକୁଡ଼ା ଚିଆଁ ପକାଇଲା ପରେ ମିଳିଥାଏ। ଯଦି ଜଣେ ଚାଷୀଙ୍କ ଆଗରୁ କୁକୁଡ଼ା ଘର ଅଛି, କେବଳ ଚିଆଁ ପକାଇବା ପାଇଁ ଇଚ୍ଛୁକ ଅଛନ୍ତି, ତେବେ 500 କୁକୁଡ଼ା ଚିଆଁ ହିସାବରେ 60% ସବସିଡି ହିତାଧିକାରୀମାନଙ୍କୁ 48,000 ଟଙ୍କା ଏବଂ 50% ସବସିଡି ହିତାଧିକାରୀମାନଙ୍କୁ 40,000 ଟଙ୍କା DBT ମାଧ୍ୟମରେ ପ୍ରଦାନ କରାଯାଏ।
1: ଆଚ୍ଛା, ଯିଏ ଧର ଅଣ୍ଡା ପାଇଁ କୁକୁଡ଼ା ପାଳନ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ କିଛି ସେମିତି ସୁବିଧା ଅଛି?
0: ଆଜ୍ଞା, ଯଦି ଜଣେ ଚାଷୀ ଲେୟର ଫାର୍ମିଂ କରିବା ପାଇଁ ଚାହୁଁଛନ୍ତି କି ଅଣ୍ଡା ଦିଆ କୁକୁଡ଼ା ପାଳନ କରିବା ପାଇଁ ଚାହୁଁଛନ୍ତି, ତ ସେ ଉଭୟ କେଜ୍ ଆଉ ଡିପ୍ ଲିଟର ସିଷ୍ଟମରେ କରିପାରିବେ। କେଜ୍ ସିଷ୍ଟମ ହେଲେ କ'ଣ ନା, ଆପଣ ଯୋଉ କେଜ୍ ଭଳିଆ ହେଇଥିବ ତା ଭିତରେ ଆପଣ କୁକୁଡ଼ା ଛାଡ଼ିବେ, ଆଉ ଡିପ୍ ଲିଟର ସିଷ୍ଟମ ହେଇଥିଲେ ତଳେ ଯୋଉ ତନ୍ତୁ ପକାନ୍ତି ତା ଉପରେ ହିଁ ଆପଣ ଚିଆଁ ଛାଡ଼ିବେ। ପ୍ରୋଜେକ୍ଟର କାପାସିଟି 1000 ରୁ 5000 ଯାଏଁ ହେଇପାରିବ, ମାନେ ଆପଣ ମିନିମମ 1000 ରୁ ଷ୍ଟାର୍ଟ କରି 5000 କାପାସିଟି ଯାଏଁ ଯାଇପାରିବେ। ଯଦି ଜଣେ ଚାଷୀ 1000 କାପାସିଟିର ଅଣ୍ଡା ଦିଆ କୁକୁଡ଼ା ପାଳନ କରିବା ପାଇଁ ଚାହିଁଥାନ୍ତି, ତେବେ କେଜ୍ ସିଷ୍ଟମରେ କୁକୁଡ଼ା ଘରର ଆକାର ହବ କେତେ ନା 990 ସ୍କୋୟାର ଫିଟ୍। ଯଦି ସେ ଡିପ୍ ଲିଟର ସିଷ୍ଟମରେ କୁକୁଡ଼ା ଘର କରିବେ ତାହେଲେ ଘରର ଆକାର କେତେ ହବ ନା 1770 ସ୍କୋୟାର ଫିଟ୍।
1: ଆଚ୍ଛା,
0: ଯେତେବେଳେ ଆପଣ ମାଂସ ପାଇଁ କୁକୁଡ଼ା ପାଳନ କରୁଥିଲେ ସେତେବେଳେ ଚିଆଁ ଆପଣ ଡେ ଓଲ୍ଡ ଚିକ୍ ଛାଡ଼ନ୍ତି, ମାନେ ଦିନିକିଆ ଚିଆଁ ଛଡ଼ାଯାଏ, କିନ୍ତୁ ଯଦି ଆପଣ ଅଣ୍ଡା ପାଇଁ କୁକୁଡ଼ା ଚିଆଁ ଛାଡ଼ିବେ ତାହେଲେ ସେ ଚିଆଁର ବୟସ ହବା କେତେ ନା 14 ସପ୍ତାହ।
1: ଆଚ୍ଛା,
0: କାରଣ ଚିଆଁ ମାନେ ପ୍ରାୟ 16 ସପ୍ତାହ ପରେ ଅଣ୍ଡା ଦେବା ଆରମ୍ଭ କରିଥାନ୍ତି। ଆପଣ ଯଦି କମ୍ ବୟସର ଚିଆଁ ସବୁ କାଢିବେ ଅଯଥାରେ ସେମାନେ ଦାନା ଖାଇବେ, ଅଣ୍ଡା ତ ଦେବେନି, ତେଣୁ ଆପଣ ସବୁବେଳେ 14 ସପ୍ତାହର ଚିଆଁ କିଣିବେ। 1000 ଟିକିଆ ପ୍ରୋଜେକ୍ଟର କଷ୍ଟ ଆମର କେତେ ରହୁଛି 8,22,000 ଟଙ୍କା। ଆଉ ଯେଉଁମାନେ 60% ସବସିଡି ବର୍ଗ ଯୋଉ ଚାଷୀମାନେ ଆସୁଛନ୍ତି ତାଙ୍କୁ ସବସିଡି ମିଳୁଛି କେତେ 4,93,000 ଟଙ୍କା ମିଳୁଛି। ଆଉ 50% ସବସିଡି ବର୍ଗର ଚାଷୀମାନଙ୍କୁ 4.1 ଲକ୍ଷ ସବସିଡି ମିଳୁଛି। ଏଇଟା ଆପଣଙ୍କୁ ସେମିତି ଦୁଇଟା ଫେଜ୍ରେ ହିଁ ମିଳିବ। ଯଦି ଜଣେ ଚାଷୀଙ୍କ ଆଗରୁ କେଜ୍ ସିଷ୍ଟମର କୁକୁଡ଼ା ଘର ଥିବ ଆଉ ସେ କେବଳ ଚିଆଁ ଛାଡିବା ପାଇଁ ଚାହିଁବେ ତାହେଲେ 1000 ଟିକିଆ ପ୍ରୋଜେକ୍ଟର କଷ୍ଟ ହେଇଯିବ ଆପଣଙ୍କୁ କେତେ ନା 6.2 ଲକ୍ଷ। ଆଉ 60% ସବସିଡି ଯେଉଁମାନେ ବର୍ଗରେ ଆସୁଛନ୍ତି ତାଙ୍କୁ ଟୋଟାଲ ସବସିଡି ମିଳିବ ଆମର 3.7 ଲକ୍ଷ। ଆଉ 50% ସବସିଡି ବର୍ଗର ଯୋଉ ଚାଷୀମାନେ ଆସୁଛନ୍ତି ତାଙ୍କୁ ମିଳିବ 3.1 ଲକ୍ଷ ସବସିଡି ମିଳିବ। ଆଉ ଆଉ ଯୋଉମାନେ କେବଳ ଚିଆଁ ଛାଡୁଛନ୍ତି ତାଙ୍କୁ କେବଳ ଗୋଟେ ଫେଜ୍ରେ ହିଁ ଦିଆଯିବ।
1: ତାହେଲେ ବତକ ପାଳନ ପାଇଁ କିଛି ସୁବିଧା ସୁଯୋଗ ରହିଛି କି?

0: ସରକାରଙ୍କର
1: ଆଜ୍ଞା ବତକ ପାଳନ ହେଲେ ସେମାନେ ଡିପ୍ ଲିଟର ସିଷ୍ଟମରେ ବତକ ପାଳନ କରିପାରିବେ, ଏଥିରେ ଆପଣଙ୍କର କାପାସିଟି ରହିବ ହଜାର କାପାସିଟିରେ ଆପଣ ବତକ ପାଳନ କରିବେ। ପ୍ରୋଜେକ୍ଟର କଷ୍ଟ ରହିବ 440,000 ଟଙ୍କା। 60% ସବସିଡି ବର୍ଗର ଚାଷୀମାନଙ୍କୁ ଏଥିରେ 260,000 ଟଙ୍କା ସବସିଡି ମିଳୁଛି, ଆଉ 50% ବର୍ଗର ଚାଷୀମାନଙ୍କୁ 220,000 ଟଙ୍କା ସବସିଡି ପ୍ରଦାନ କରାଯାଉଛି। ଆଉ ଯଦି ଜଣେ ବିନା ବତକ ଘରରେ ଖାଲି ହଜାର ଟିକେ ଚିଆଁ ଛାଡ଼ିବା ପାଇଁ ଚାହିଁବେ ତାହେଲେ ଆପଣଙ୍କର ସେଥିରେ ପ୍ରୋଜେକ୍ଟ କଷ୍ଟ ରହିବ 240,000 ଟଙ୍କା, ଆଉ 60% ସବସିଡି ବର୍ଗର ଚାଷୀମାନଙ୍କୁ ସବସିଡି ମିଳୁଛି 140,000 ଟଙ୍କା, ଆଉ 50% ବର୍ଗର ଚାଷୀମାନଙ୍କୁ ମିଳୁଛି 120,000 ଟଙ୍କା।
0: ଯଦି ଜଣେ କ୍ଷୁଦ୍ର ବା ନାମମାତ୍ର ଚାଷୀ କୁକୁଡ଼ା ଦାନା ଉତ୍ପାଦନ କରି ତାକୁ ବ୍ୟବସାୟ କରିକି ନିଜର ଜୀବିକା ଭାବରେ କରିବା ପାଇଁ ଚାହିଁବ, ସେଥିପାଇଁ କିଛି ସୁବିଧା ସୁଯୋଗ ରହିଛି କି ସରକାରଙ୍କ ତରଫରୁ?
1: ଆଜ୍ଞା, ଏଥିପାଇଁ ଆପଣଙ୍କର ମିନି ପୋଲଟ୍ରି ଫିଡ୍ ମିଲ୍ ଏଷ୍ଟାବ୍ଲିଶମେଣ୍ଟ ସ୍କିମ୍ଟେ ରହିଛି। ଏହି ଯୋଜନାରେ ଛୋଟ କୁକୁଡ଼ା ଦାନା ପ୍ରସ୍ତୁତ କରିବା ଫିଡ୍ ମିଲ୍ଟେ ଆପଣ ଏଷ୍ଟାବ୍ଲିଶ କରିପାରିବେ, ଯେଉଁଥିରେ ଗୋଟେ ଘଣ୍ଟାକୁ 50 kg ଦାନା ଉତ୍ପାଦନ ହୋଇପାରିବ। ଏଥିଲାଗି ଆପଣଙ୍କୁ 250 square feetର ଘରଟେ କରିବା ପାଇଁ ପଡିବ, ଏବଂ ତା ସହିତ ଆପଣଙ୍କର ଯାହା ବି ଇନ୍ଷ୍ଟ୍ରୁମେଣ୍ଟ ପକେଇଲେ ତାର କଷ୍ଟ ଆପଣଙ୍କୁ 280,000 ଟଙ୍କା ଆସିଯିବ।
0: ସବସିଡି
1: 60% ସବସିଡି ବର୍ଗର ଚାଷୀମାନଙ୍କୁ 160,000 ଟଙ୍କା ମିଳୁଛି ସବସିଡି, ଆଉ ଯେଉଁମାନେ 50% ସବସିଡି ବର୍ଗରେ ଆସୁଛନ୍ତି ତାଙ୍କୁ 140,000 ଟଙ୍କା ସବସିଡି ପ୍ରଦାନ କରାଯାଉଛି।
0: ଆମର ଅନେକ ଚାଷୀ ଭାଇ ଭଉଣୀ ମାନେ ବି ଘୁଷୁରୀ ପାଳନ କରୁଛନ୍ତି, ସେଇ ଘୁଷୁରୀ ପାଳନ କରିବା ପାଇଁ ଆଉ ସରକାରଙ୍କର କିଛି ଯୋଜନା ଅଛି କି?
1: ଘୁଷୁରୀ ପାଳନ ଯଦି ଜଣେ ଚାଷୀ କରିବା ପାଇଁ ଚାହିଁବେ ତାହେଲେ ସେ ସେମି କମର୍ସିଆଲ ପିଗ୍ ଫାର୍ମିଂ 10+1 କାପାସିଟିରେ କରିପାରିବେ। 10+1 କାପାସିଟି ମାନେ 10 ଫିମେଲ ପିଗ୍ ରଖିବା ପାଇଁ ପଡିବ, ଆଉ ଗୋଟେ ମେଲ୍ ପିଗ୍ ରଖିବା ପାଇଁ ପଡିବ। ପିଗ୍ ସବୁବେଳେ ହ୍ୱାଇଟ୍ କଲର୍, ଆମର ଯୋଉ ଲାର୍ଜ ହ୍ୱାଇଟ୍ ୟର୍କଶାୟାର ସେଇ ବ୍ରିଡ୍ରେ ରଖିବେ, କାରଣ ସେଇ ବ୍ରିଡ୍ରେ ଆପଣଙ୍କୁ ପ୍ରଫିଟ୍ଟା ଟିକେ ଅଧିକା ହୁଏ। ତ ଏହି ସ୍କିମ୍ର ଉଦ୍ଦେଶ୍ୟ ହେଉଛି କ'ଣ ନା ଆନିମଲ୍ ପ୍ରୋଟିନ୍ ମାଧ୍ୟମରେ ଲୋକମାନଙ୍କର ନ୍ୟୁଟ୍ରିସନାଲ ରିକ୍ୱାରମେଣ୍ଟ ଫୁଲଫିଲ୍ କରିବା। ଏଥିରେ 10 ଫିମେଲ୍ ଘୁଷୁରୀ ଛୁଆ ଛାଡ଼ିବେ, ଆଉ ଗୋଟିଏ ମେଲ୍ ଘୁଷୁରୀ ରଖାଯାଇଥାଏ। ଏହି ପ୍ରୋଜେକ୍ଟରେ ଘୁଷୁରୀ ଘରର ଏରିଆ ରହିଥାଏ 700 square feet, ଆଉ ପ୍ରୋଜେକ୍ଟର ଟୋଟାଲ କଷ୍ଟ ହେଉଛି 4,00,000 ଟଙ୍କା। ଏଥିରେ 60% ସବସିଡି ବର୍ଗର ଚାଷୀମାନଙ୍କୁ 240,000 ଟଙ୍କା ସବସିଡି ଦିଆଯାଏ, ଏବଂ 50% ବର୍ଗର ଚାଷୀମାନଙ୍କୁ 2,00,000 ଟଙ୍କା ସବସିଡି ଆମାଉଣ୍ଟ ପ୍ରଦାନ କରାଯାଏ।
0: ଛେଳି ମେଣ୍ଢା ଯେଉଁମାନେ ପାଳନ କରିବା ପାଇଁ ଚାହିଁବେ ତାଙ୍କ ପାଇଁ କ'ଣ ସବୁ ସୁବିଧା ରହିଛି?
1: ଆମର ଛେଳି ମେଣ୍ଢା ପାଇଁ 2 ଆମର ସ୍କିମ୍ ରହିଛି, ଗୋଟେ ହେଉଛି 30+2, ଆଉ ଗୋଟେ ହେଉଛି 10+1। 30+2 ଆପଣଙ୍କୁ 30 ଛେଳି କିମ୍ବା ମେଣ୍ଢା ଫିମେଲ
0: ମାଇ ଛେଳି ସହିତ 2 ଅଣ୍ଡିରା ଛେଳି ରଖିବା ପାଇଁ
1: ପଡିବ, ଛେଳି ହୁଅନ୍ତୁ କି ଆମର ମେଣ୍ଢା ହୁଅନ୍ତୁ। ତାପରେ ଛୁଆ କିଣିଲା ପରେ ତାର ଗୋଟେ ବର୍ଷ ପାଇଁ ବୀମାକରଣ କରିବା ପାଇଁ ମଧ୍ୟ ଆବଶ୍ୟକ, ଯେହେତୁ ସେମାନଙ୍କର ମୋର୍ଟାଲିଟି ହୁଏ, ମାସ୍ ମୋର୍ଟାଲିଟି ବେଳେବେଳେ ହେଇଯାଏ। ଯଦି ଚାଷୀମାନେ ତାର ଇନ୍ସୁରାନ୍ସ କରୁନାହାନ୍ତି ତାହେଲେ ଅସୁବିଧାରେ ପଡିବେ। 32 ଛେଳି କିମ୍ବା ମେଣ୍ଢା ପାଳନ ପାଇଁ ଆପଣଙ୍କୁ 450 square feetର ଗୁହାଳ ଘରଟେ ଆବଶ୍ୟକ ରହିଥାଏ। ଘର ନିର୍ମାଣ ଛେଳି କିମ୍ବା ମେଣ୍ଢା କିଣିବା ପାଇଁ ମୋଟ ଆମର ଯୋଉ ପ୍ରୋଜେକ୍ଟର କଷ୍ଟ ଅଛି ସେଟା ହେଉଛି 230,000 ଟଙ୍କା। ଏଥିରେ 60% ସବସିଡି ବର୍ଗର ଚାଷୀମାନଙ୍କୁ 138,000 ଟଙ୍କା ସବସିଡି ଦିଆଯାଏ, ଆଉ 50% ବର�ର ଚାଷୀମାନଙ୍କୁ 1,15,000 ଟଙ୍କା ସବସିଡି ଆମାଉଣ୍ଟ ପ୍ରଦାନ କରାଯାଏ। ତାପରେ ଆମର ଯୋଉଟା ରହୁଛି 10+1 ଫାର୍ମିଂରେ, ସେଥିରେ ଆପଣଙ୍କୁ 10 ଫିମେଲ ଛେଳି କିମ୍ବା ମେଣ୍ଢା ଛୁଆ ସହିତ ଗୋଟିଏ ମେଲ୍ ଛୁଆ ରଖିବା ପାଇଁ ପଡିଥାଏ। ଛୁଆ କିଣିଲା ପରେ ତାର ଗୋଟେ ବର୍ଷ ପାଇଁ ବୀମାକରଣ ମଧ୍ୟ କରିବାକୁ ପଡିଥାଏ। 11 ଛେଳି କିମ୍ବା ମେଣ୍ଢା ପାଳନ ପାଇଁ ଆପଣଙ୍କୁ 120 square feetର ଘର ରହିବା ଆବଶ୍ୟକ। ଘର ନିର୍ମାଣ ଓ ଛେଳି ଓ ମେଣ୍ଢା ଛୁଆ କିଣିବା ପାଇଁ ମୋଟ ପ୍ରୋଜେକ୍ଟର କଷ୍ଟ ଯୋଉଟା ଥାଏ ସେଟା ହେଉଛି 1,02,000 ଟଙ୍କା। ଏଥିରେ ଆପଣଙ୍କର ଯେଉଁମାନେ 60% ସବସିଡି ବର୍ଗର ଚାଷୀମାନଙ୍କୁ 61,200 ଟଙ୍କା ସବସିଡି ଦିଆଯାଏ, ଆଉ 50% ବର୍ଗର ଚାଷୀମାନଙ୍କୁ 51,000 ଟଙ୍କା ସବସିଡି ଆମାଉଣ୍ଟ ପ୍ରଦାନ କରାଯାଏ। ଯେଉଁ ଚାଷୀ ଘର କରିବା ପାଇଁ ଚାହୁଁନାହାନ୍ତି ଏଥିରେ 60% ସବସିଡି ବର୍ଗର ଚାଷୀମାନଙ୍କୁ 39,600 ଟଙ୍କା, 50% ବର୍ଗର ଚାଷୀମାନଙ୍କୁ 33,000 ଟଙ୍କାର ସବସିଡି ଆମାଉଣ୍ଟ ପ୍ରଦାନ କରାଯାଏ।
0: ଏଇଠି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଯେଉଁମାନେ ଆମର ଓଡ଼ିଶାରେ ରହିଛନ୍ତି ବଡ଼ ବଡ଼ ଉଦ୍ୟୋଗପତି, ସେମାନେ ଯଦି ଚାହୁଁଛନ୍ତି ପ୍ରାଣୀ ପାଳନକୁ ନେଇକରି ବ୍ୟବସାୟ କରିବା ପାଇଁ ସେମାନଙ୍କ ପାଇଁ କ'ଣ କିଛି ସରକାରଙ୍କ ତରଫରୁ ସେମିତି ସୁବିଧା ସୁଯୋଗ ଅଛି କି?
1: ଆଜ୍ଞା, ଓଡ଼ିଶାର ଉଦ୍ୟୋଗପତି ଚାଷୀମାନଙ୍କୁ ସହାୟତା କରିବା ପାଇଁ ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏହି ଯୋଜନାରେ ଜଣେ ଚାଷୀ ଚାହିଁଲେ ବ୍ୟାଙ୍କରୁ ଲୋନ୍ ମଧ୍ୟ ନେଇପାରିବେ, ଲୋନ୍ର ସୁବିଧା ଏଥିରେ ଯୋଗାଇ ଦିଆଯାଏ। ଯଦି ଜଣେ ଚାଷୀ ଏହି ଯୋଜନାରେ କୁକୁଡ଼ା ପାଳନ କରିବା ପାଇଁ ଚାହୁଁଥାନ୍ତି ତେବେ ତାଙ୍କୁ ମିନିମମ୍ 2000 ବ୍ରଏଲର ଫାର୍ମ କରିବା ପାଇଁ ପଡିବ।
0: ଆଚ୍ଛା,
1: ଏଥିରେ ଆନୁମାନିକ ପ୍ରୋଜେକ୍ଟ।

0: କଷ୍ଟ ହେଉଛି 10,50,000 ଟଙ୍କା ଏବଂ ଏହି ବାବଦରେ ଚାଷୀଙ୍କୁ 4.6 ଲକ୍ଷ ମାନେ 4,60,000 ଟଙ୍କା ସବସିଡି ମିଳିବ।
1: ଆଚ୍ଛା,
0: କୁକୁଡ଼ା ଘରଟା ମିନିମମ ଆପଣଙ୍କର 2150 ସ୍କୋୟାର ଫୁଟ ହେବା ଆବଶ୍ୟକ। କୁକୁଡ଼ା ଘରର ସ୍ଥାନଟା ଆମର ଯୋଉଟା ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଗାଇଡଲାଇନ ହିସାବରେ ହେବା ଆବଶ୍ୟକ। ଯଦି ଆପଣଙ୍କର ପ୍ରୋଜେକ୍ଟର କାପାସିଟି 25,000 ଅଧିକା ହେଉଛି, 25,000 ଯଦି ଅଧିକା ହେଉଛି ତାହେଲେ ଆପଣଙ୍କୁ ସିପିସିବି ର ଗାଇଡଲାଇନ ହିସାବରେ ସେ କୁକୁଡ଼ା ଘର କରିବା ପାଇଁ ପଡିବ।
1: ସିପିସିବି କହିଲେ ସେ କ'ଣ?
0: ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ। ତ ଏ ବିଷୟରେ ଆପଣ ଡିଟେଲ୍ସ, ଆପଣ ଯେ ବ୍ଲକ ଭେଟନାରି ଅଫିସର ଅଛନ୍ତି ସେ ଆପଣଙ୍କୁ ଏ ବିଷୟରେ ପୁରା ଭଲଭାବେ ବୁଝେଇ ଦେଇପାରିବେ। ତାପରେ ଛେଳି ଆଉ ମେଣ୍ଢା ପାଳନ ଯଦି ଜଣେ କରିବା ପାଇଁ ଚାହୁଁଛନ୍ତି ତାହେଲେ ତାଙ୍କୁ ମିନିମମ 50+3 ମାନେ 50 ମାଈ ଛେଳି କିମ୍ବା ମେଣ୍ଢା ଆଉ 30 ଆମର ଅଣ୍ଡିରା ଛେଳି କି ମେଣ୍ଢା ରଖିକି ଆପଣ ଫାର୍ମଟେ କରିବା ପାଇଁ ପଡିବ। ଏହାର ଆନୁମାନିକ ଖର୍ଚ୍ଚ ରହୁଛି 9,00,000 ଟଙ୍କା ଏବଂ ଏହି ଯୋଜନାରେ ପ୍ରାୟ 4,20,000 ଟଙ୍କା ସବସିଡି ମିଳିଥାଏ। ଏଥିରେ କ'ଣ ହେଉଛି ନା ଆମର ଯେଉଁମାନେ ଜେନେରାଲ କାଷ୍ଟର ମେଲ୍

0: ସିପିସିବିର ଗାଇଡଲାଇନ୍ ହିସାବରେ ସେ କୁକୁଡ଼ା ଘର କରିବା ପାଇଁ ପଡିବ।
1: ସିପିସିବି କହିଲେ ସେ କଣ?
0: ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ। ତ ଏ ବିଷୟରେ ଆପଣ ଡିଟେଲ୍ସ, ଆପଣ ଯେ ବ୍ଲକ ଭେଟନାରି ଅଫିସର ଅଛନ୍ତି ସେ ଆପଣଙ୍କୁ ଏ ବିଷୟରେ ପୁରା ଭଲ ଭାବରେ ବୁଝାଇ ଦେଇପାରିବେ। ତାପରେ ଛେଳି ଆଉ ମେଣ୍ଢା ପାଳନ ଯଦି ଜଣେ କରିବା ପାଇଁ ଚାହୁଁଛନ୍ତି ତାହେଲେ ତାଙ୍କୁ ମିନିମମ 50+3 ମାନେ 50 ମାଈ ଛେଳି କିମ୍ବା ମେଣ୍ଢା ଆଉ
1: 30
0: ଆମର ଅଣ୍ଡିରା ଛେଳି କି ମେଣ୍ଢା ରଖିକି ଆପଣ ଫାର୍ମଟେ କରିବା ପାଇଁ ପଡିବ। ଏହାର ଆନୁମାନିକ ଖର୍ଚ୍ଚ ରହୁଛି 9 ଲକ୍ଷ ଟଙ୍କା ଏବଂ ଏହି ଯୋଜନାରେ ପ୍ରାୟ 420,000 ଟଙ୍କା ସବସିଡି ମିଳିଥାଏ। ଏଥିରେ କ'ଣ ହେଉଛି ନା ଆମର ଯେଉଁମାନେ ଜେନେରାଲ କାଷ୍ଟର ମେଲ୍ ରହୁଛନ୍ତି ତାଙ୍କୁ 40% ସବସିଡି ଦିଆହେଉଛି, ବାକି ଫିମେଲ୍ ହେଲେ ଏସ୍ସି ଏସ୍ଟି ଭିନ୍ନକ୍ଷମ ରହିଲେ କି ଟ୍ରାନ୍ସଜେଣ୍ଡର ରହିଲେ ତାହେଲେ ସେମାନଙ୍କୁ 50% ସବସିଡି ଦିଆଯାଉଛି। ଆଉ ଛେଳି ମେଣ୍ଢା ପାଇଁ ଆପଣଙ୍କୁ ଗୁହାଳ କରିବା ପାଇଁ ପଡିବ, 1200 square footର ଗୁହାଳ କରିବା ପାଇଁ ପଡିବ ଏବଂ ଏଥିରେ ଘାସ ଚାଷ ମଧ୍ୟ କରିବା ପାଇଁ ପଡିବ,
1: ବାଧ୍ୟତାମୂଳକ
0: ଘାସ ଚାଷ। କାରଣ ଆପଣ ଯଦି ଘାସ ନ କରିବେ ତାହେଲେ ଆପଣଙ୍କର ଏଇ ଯୋଉ ସେଇଟା କେବେ ଲାଭଦାୟକ ହେଇପାରିବ ନାହିଁ, ସେଥିଲାଗି ଘାସ ଚାଷଟା ମାଣ୍ଡାଟୋରୀ କରାଯାଇଛି। ଆଉ ଆପଣ ଯଦି 50+3 କାପାସିଟିର କରୁଛନ୍ତି ତାହେଲେ ଗୋଟେ ଏକରରେ ହିଁ ଘାସ ଚାଷ କରିବା ପାଇଁ ପଡିବ। ଆଉ ଯଦି ଗୋପାଳନ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିରେ ଆପଣ ମିନିମମ 8 ଗାଈର ଫାର୍ମ କରିବା ପାଇଁ ପଡିବ, ଯାହାର ଆନୁମାନିକ ଖର୍ଚ୍ଚ ରହୁଛି 11,50,000 ଟଙ୍କା ଏବଂ ଏହି ଯୋଜନାରେ ପ୍ରାୟ 5,50,000 ଟଙ୍କା ଆପଣଙ୍କୁ ସବସିଡି ମିଳେ। ଆଉ 8 ଗାଈ ସହିତ 450 square footର ଗୁହାଳ ମଧ୍ୟ କରିବା ପାଇଁ ପଡିବ ଏବଂ ତା ସହିତ 50 decimal ଜମିରେ ଘାସ ଚାଷ ମଧ୍ୟ କରିବା ପାଇଁ ପଡିବ।
1: ଶେଷରେ ଆମ ଶ୍ରୋତାବନ୍ଧୁ ମାନଙ୍କୁ କୁହନ୍ତୁ ଯେ ସେମାନେ କେମିତି ଏହି ଯୋଜନାର ସୁବିଧା ନେଇପାରିବେ, ସେମାନେ କେମିତି ଆଉ ଅସୁବିଧାର ସମ୍ମୁଖୀନ ହେବେନି?
0: ଦେଖନ୍ତୁ, ପ୍ରଥମେ ଏହି ଯୋଜନା ବିଷୟରେ ଆପଣ ଯଦି ଡିଟେଲ୍ସ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କର ବ୍ଲକ ଭେଟନାରୀ ଅଫିସରଙ୍କୁ ଯାଇକି ଡାଇରେକ୍ଟ ଯୋଗାଯୋଗ କରନ୍ତୁ, ତାଙ୍କଠାରୁ ପୁଙ୍ଖାନୁପୁଙ୍ଖ ଭାବରେ ଯୋଜନା ଗୁଡ଼ିକ ବିଷୟରେ ଭଲ ଭାବରେ ବୁଝନ୍ତୁ। ପ୍ରାଣୀ ପାଳନରେ ଯୋଉ ସ୍କିମ୍ ଗୁଡ଼ା ରହିଛି ଏଥିରେ ଆପଣଙ୍କୁ ବହୁତ ଏମାଉଣ୍ଟର ସବସିଡି ବି ପ୍ରଦାନ କରାଯାଉଛି ଏବଂ ପ୍ରାଣୀ ପାଳନ ଆପଣ ଯଦି ଭଲ ଭାବରେ ବୁଝିକି କରିବେ ତାହେଲେ ଏଇଟା ଗୋଟେ ଆପଣଙ୍କ ପାଇଁ ବହୁତ ଲାଭଦାୟକ ବ୍ୟବସାୟ
1: ହୋଇପାରିବ। ଡକ୍ଟର ନାୟକ, ଆଜି ଆପଣ ଆମର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମକୁ ଆସିଲେ, ଯାହା ବିଷୟ ଥିଲା ପ୍ରାଣୀ ପାଳନ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା, ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ, ଆମ ଶ୍ରୋତାବନ୍ଧୁମାନଙ୍କୁ ବୁଝେଇକି କହିଲେ। ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ପ୍ରଥମଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ହେବ ଶପଥ ଗ୍ରହଣ ଉତ୍ସବ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ତାମିଲନାଡୁରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଭିକେ ମୁଖ୍ୟ ବିଜୟ, ଦଳ ପକ୍ଷରୁ ସୂଚନା। ଦେଶର ସୁରକ୍ଷା ବ୍ୟବସ୍ଥା ସୀମାରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ କହିଲେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା

ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଅନୁଷ୍ଠିତ ହେବ ଚକ ଅଖ ଡେରା ନୀତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଜାରି। ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରୁଛି କେକେଆର୍। ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ଚଳଚ୍ଚିତ୍ର 'ରାଜ'।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ଭାଦ ସହ ମୁଁ ଲହରିକା ପଟ୍ଟନାୟକ। ପ୍ରଥମଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆରେ ହେବ ଶପଥ ଗ୍ରହଣ ଉତ୍ସବ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଜାରି ରହିଥିବା ଗ୍ରୀଷ୍ମ ଲହରୀ ସ୍ଥିତିର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ରବିବାର ଦିନ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଗୁଜରାଟ ସୋମନାଥ ମନ୍ଦିର ପୁନରୁଦ୍ଧାରର 75ତମ ବର୍ଷପୂର୍ତ୍ତି ଅବସରରେ ପାଳିତ ହେଉଛି ସୋମନାଥ ଅମୃତ ପର୍ବ। ଆସନ୍ତା 11 ତାରିଖ ଦିନ ଏହି ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବାର ସୂଚନା। 1951 ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପୁନରୁଦ୍ଧାର ହୋଇଥିବା ଏହି ମନ୍ଦିରକୁ କରିଥିଲେ ଉଦ୍ଘାଟନ। ଭୁବନେଶ୍ୱରସ୍ଥିତ ପୁଲିସ୍ ସେବା ଭବନଠାରେ ଓଡ଼ିଶା ପୁଲିସ୍ର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍ର ମିଳିତ ପ୍ରୟାସରେ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସହ ପୁଲିସ୍ର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ। 555 ପୁଲିସ୍ ଥାନାରେ ଅଂଶଗ୍ରହଣ କଲେ 15,000ରୁ ଅଧିକ କିଶୋର କିଶୋରୀ। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥ ଖଳାରେ ଅନୁଷ୍ଠିତ ହେବ ଚକ ଅଖ ଡେରା ନୀତି। ଆସନ୍ତାକାଲି ଶେଷ ହେବ ବାହାର ଚନ୍ଦନ ଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ କରିବା ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା। ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଜାରି। ନିର୍ଦ୍ଧାରିତ ଓଭର୍ରେ 8 ୱିକେଟ୍ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ 142 ରନ୍ ହାସଲ କରିଥିବାବେଳେ କେକେଆର୍ ସମ୍ମୁଖରେ 143 ରନ୍ର ବିଜୟ ଲକ୍ଷ୍ୟ। ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କରାଯାଇଛି ଆକଳନ। ଆସନ୍ତା 4-5 ଦିନ ମଧ୍ୟରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଆଶା ପ୍ରତ୍ୟାଶା, ରଚନା ପଞ୍ଚାନନ ଦାସ, ପ୍ରଯୋଜନା ଦୁର୍ଗା ମାଝୀ।

0: ସେ ନିଷ୍ଠୁର ବିଚାର ଈଶ୍ୱରଙ୍କର ମନେ ପଡ଼ୁଛି। ଏମିତି ସକାଳେ ମୁଁ ଖବରକାଗଜ ହାତରେ ଧରିବା କ୍ଷଣି ତିଳତମା ଗରମ ଚା କପ୍ଟେ ଆଣି ମୋର ଟିପୟ ଉପରେ ଥୋଇ ଦିଅନ୍ତି। ସରୋଜର ସ୍ତ୍ରୀ ଇନ୍ଦୁମତୀଙ୍କ ହାତ ତିଆରି ଚା ବି ବଡ଼ ସ୍ୱାଦ। ଅତି ସ୍ନେହୀ ଦରଦୀ ସ୍ତ୍ରୀଟିଏ ସେ। ସତେ ଯେମିତି ମୋର ଠିକ ରୂପେ ଦେଖାଶୁଣା କରିବାକୁ ତିଳତମା ତାଙ୍କୁ ମରିବା ପୂର୍ବରୁ କହିଯାଇଛନ୍ତି। ସରୋଜକୁ କେତେଥର କହିଲେଣି, ତୁମେ ଦୁଇ ଜଣ ଭଡ଼ା ଘରେ ନ ରହି ମୋ ଘରେ ଆସି ରୁହ, ଗୋଟିଏ ରୋଷେଇରେ ଆମେ ଖାଇବା, ସବୁ ଖର୍ଚ୍ଚ ମୁଁ ବହନ କରିବି। ତାର ସ୍ତ୍ରୀର ଇଚ୍ଛା ଥିଲେ ବି ସେ ରାଜ୍ୟ ନୁହଁ। ସେ ଓଲଟି ମୋତେ ଉପଦେଶ ଦେଉଛି, ଘର ଭଡ଼ା ଲଗେଇ ପୁଅ ଝିଅଙ୍କ ପାଖକୁ କାନାଡ଼ା ବା ୟୁଏସ୍ ଚାଲିଯାଅ। ହେଲେ ସେ କ'ଣ ଜାଣିନି ମୁଁ ପୁଅ ଝିଅଙ୍କ ପାଖରେ ରହିଲେ କେମିତି ଅଣନିଶ୍ୱାସ ହୋଇପଡ଼ିବି, ଆଉ ସେମାନଙ୍କର ନିର୍ଦ୍ଦେଶ ଘର ଭଡ଼ା ଦିଆଯିବନି, ଘର ସବୁବେଳେ ଚକାଚକ ରହିବ। ମୁଁ ସେମାନଙ୍କ ପାଇଁ ଏହି ସୁରମ୍ୟ ଅଟ୍ଟାଳିକାର ଏକମାତ୍ର ବିଶ୍ୱସ୍ତ ନିର୍ଭରଶୀଳ ତତ୍ତ୍ୱାବଧାରକ। ମୁଁ ଆଜି ଅନୁଭବ କରୁଛି ପୁରୁଷର ଅନ୍ତିମ ଜୀବନର ସୁଖ ଶାନ୍ତି ସ୍ୱଚ୍ଛନ୍ଦ ପାଇଁ ତା ପାଖରେ ସ୍ତ୍ରୀଟି ଥିବା ଦରକାର। ନାରୀର ସେବା ଯତ୍ନ ଭାଷାରେ ଅଛି ଯାଦୁ, ଜୀବନୀ ଶକ୍ତି। ମୁଁ ଏମିତି ପାଗଳଙ୍କ ପରି ନିଜକୁ ନିଜେ କହିଚାଲିଛି, ନା ନା ମୋତେ ପ୍ରାକ୍ଟିକାଲ ହେବାକୁ ପଡ଼ିବ। ଅମରେଶ ଦାସ, ତତେ ଏ ବୟସରେ ବି ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଚା ଚା ଉଠ, ଚା କର। ସେ କଷା ଲୁଣିଆ ପାଣିଚିଆ ଯେମିତି ଚା ହଉ। ସରୋଜ ମୋ ମନର ଅବସ୍ଥା ଜାଣିପାରି ବୋଧେ ଇନ୍ଦୁମତୀଙ୍କୁ ଧରି ଆସିଗଲା ନା କ'ଣ।
1: ସରୋଜ ସରୋଜ
0: ନା, ସରୋଜ ନୁହେଁ ତ, କିଏ ଦୁଇ ଜଣ ଅଚିହ୍ନା ଯୁବକ ଯୁବତୀ ପରି ମନେ ହେଉଛନ୍ତି।
2: ଆଜ୍ଞା, ଘର ଖାଲି ଅଛି କି?
0: ହଁ, ମୋର ପୁରା ବିଲ୍ଡିଂଟା ଖାଲି ଅଛି।
2: ଭଡ଼ା ଦେବେ?
0: ନା ନା।
3: ଆରେ, ଘର ଖାଲି ଅଛି ଯଦି ଭଡ଼ା ଦେଉନାହାନ୍ତି ଅଙ୍କଲ, କ'ଣ ଅସୁବିଧା ଅଛି କହିଲେ?
0: ନାଇଁ, ଅସୁବିଧା କ'ଣ ହବ,
2: ଆମେ ଦୁହେଁ ଘର ଖୋଜି ଖୋଜି ନିରାଶ ହେଇଗଲୁଣୁ ଅଙ୍କଲ।
0: ଆଚ୍ଛା ହଉ, ଉପରକୁ ଆସ।
3: ନମସ୍କାର ଅଙ୍କଲ।
2: ନମସ୍କାର ଅଙ୍କଲ।
0: ନମସ୍କାର ନମସ୍କାର, ଆସ। ବସ ବସ।
2: ଥ୍ୟାଙ୍କ ୟୁ ଅଙ୍କଲ।
0: ସକାଳେ ମୁଁ ଟିକେ ଚା ନ ପିଲେ ମୋର ମୁଡ଼ଟା ଠିକ ରହେନି। ମୁଁ ଜଷ୍ଟ ଚାଟା ବସାଇବାକୁ ଯାଉଥିଲି, ତମର କଲିଂ ବେଲ୍ ବାଜିଲା।
2: ସେଥିପାଇଁ କିଛି ବ୍ୟସ୍ତ ହେବାର ନାହିଁ, ଆପଣ ଚା କରି ପିଅନ୍ତୁ, ଆମେ ଅପେକ୍ଷା କରୁଛୁ।
3: ଆଚ୍ଛା ଅଙ୍କଲ, ମୁଁ ଆପଣଙ୍କ ପାଇଁ ଚା ତିଆରି କରି ଆଣିଲେ କିଛି ଅସୁବିଧା ଅଛି କି?
0: ତମେ? ନା ନା ନା ନା ନା ମା,
3: ଏଇ ତ ଆପଣଙ୍କ କିଚେନ, ଆପଣ ବସନ୍ତୁ ନା, ମୁଁ କରି ଆଣିଛି।
0: ହଉ ଠିକ ଅଛି ତାହେଲେ। ହଁ, ଟିକେ ପାଣି ଦବ ଅଧିକା।
3: ହଁ ହଁ।
0: ତମେ ଦି ଜଣ ପିଇବ ନା?
3: ନାଇଁ ନାଇଁ, ସେ ଜଷ୍ଟ ପିଇକି ଆସିଛନ୍ତି ଚା, ଆଉ ମୁଁ ଚା ପିଏନି।
0: ମୁଁ ତମକୁ ଟିକେ ହେଲ୍ପ କରିବି କି ଝିଅ?
3: ନାଇଁ ନାଇଁ।
0: ନା ନା, କାହିଁକି ନା କୋଉଠି କୋଉ ଜିନିଷ ଅଛି ପାଇବ ତ?
3: ପାଇ ସାରିଲିଣି ଅଙ୍କଲ, ଆମେ ପରା ଝିଅ ପିଲା। ଲାଇଟ ସୁଗର ନିଶ୍ଚୟ, ଅଦା ବି ଟିକେ ଛେଚା ହେଇ ପଡିବ।
0: ଆରେ ଏମିତିକା ଚା ମୁଁ ପିଏ ବୋଲି ତମେ କେମିତି ଜାଣିଲ ମା?
3: ମୋ ବାପା ପରା ଏମିତି ଚା ପିଅନ୍ତି।
0: ମୋ ଝିଅ ବି ଏମିତି ଚା କରେ ବାବୁ, ତମେ କିଛି ମାଇଣ୍ଡ କରିବନି। ସେ ଝିଅ ତମର କ'ଣ ହେବେ?

ସକାଳର ଚା କପ୍ଟା ମୋ ପାଇଁ କେତେ ଦୁର୍ଲଭ ସତେ। ମୋର ବନ୍ଧୁ ସରୋଜ ୟା ଭିତରେ ଦି କପ୍ ଚା ପିଇସାରିବଣି। ବଡ଼ ଭାଗ୍ୟବାନ ସେ, ମୋ ପରି କୋଠାବାଡ଼ି ଧନ ସମ୍ପତ୍ତି ସେ କମେଇ ନଥିଲେ ବି ପାଖରେ ତାର ସ୍ତ୍ରୀ ଅଛି। ମୁଁ ରିଟାୟାର କରିବାର ଗୋଟିଏ ଦିନ ପୂର୍ବରୁ ବିପତ୍ରିକ ହୋଇଗଲି।

0: ଆମେ ହଜବ୍ୟାଣ୍ଡ ୱାଇଫ।
1: ସତରେ?
0: ହଁ ଆଜ୍ଞା।
1: ମାନେ କଣ ଲିଭ୍ ଇନ୍ ରିଲେସନ ନା କଣ?
0: ନା ନା ଅଙ୍କଲ।
1: ଆରେ ସେ ଝିଅ ମ୍ୟାରେଜ କଲା ପରେ ଜଣାପଡ଼ୁନି ତ?
0: ଡ୍ରେସ୍ ପିନ୍ଧିଛନ୍ତି ତ, ଆପଣ ଭଲକି ଦେଖିଲେ ଜାଣିପାରିବେ। ଦେଖୁନାହାନ୍ତି ତାଙ୍କ ସନ୍ତାନରେ କେମିତି ସିନ୍ଦୁର ଲାଗିଛି।
1: ଓ ତାହେଲେ କଣ ଦୁହେଁ ବେଦିରେ ବସି ବାହା ହେଇଛନ୍ତି?
0: ନା, ଆମେ କୋର୍ଟ ମ୍ୟାରେଜ କରିଛୁ, ଆମ ପାଖରେ ଡକ୍ୟୁମେଣ୍ଟ ଅଛି।
1: ମାନେ ବାପା ମାଙ୍କ ଇଚ୍ଛା ବିରୋଧରେ? ନିଶ୍ଚୟ।
0: ତାଙ୍କ ବାପା ରାଜି ନଥିଲେ ତ?
1: କିଡନାପ କେସ୍ ହେଇଥିଲେ କିନ୍ତୁ ଅସୁବିଧା?
2: ନା ନା, କିଡନାପ କିଏ କାହିଁକି କରିବ, ଆମର ବା ଲଭ୍ ମ୍ୟାରେଜ। ମୁଁ ଗୋଟାଏ 24 ବର୍ଷର ଝିଅ ଆଉ ଗ୍ରାଜୁଏଟ, ମୋ ବିବାହ ପାଇଁ ନିଷ୍ପତ୍ତି ନେବାର ମୋର କଣ ଅଧିକାର ନାହିଁ?
0: ଦାଟ ଇଜ ଓକେ। ଆରେ ସେ ଯେତେବେଳେ ଆମକୁ ଘର ଭଡ଼ା ଦେବେ, ଆମର ଟିକିନିକି ତାଙ୍କୁ କୋରି କରିବାକୁ ପଡିବ ନା?
2: ନିଶ୍ଚୟ। ଅଙ୍କଲ ଆଗ ଚା ପିଇଲେ, ଚା ଥଣ୍ଡା ହେଇଗଲେ ତାର ମଜା ରହିବନି ଯେ।
1: ମୋ ଝିଅ ପରି ଆର କଥା, କାଜୁ ବିସ୍କୁଟ କୁଆଡେ ଆକୁ ସବୁ ଧୁନ୍ଦାଳିକି ପାଇଗଲରେ ଝିଅ। ପାଣି ଗ୍ଲାସଟା ତ ନିହାତି ଜରୁରୀ।
2: ଏଇ ନିଅନ୍ତୁ ଅଙ୍କଲ।
1: ବା
0: ଆପଣ ଆଗ ଚା ଟା ଟେଷ୍ଟ କରନ୍ତୁ ଅଙ୍କଲ।
1: ଦିଅ ଦିଅ ଦିଅ। ଓହ କିଏ ସୁନ୍ଦର ଚା। ଆରେ ତମେ ତ ମୋ ଝିଅକୁ ଟୋପିଗଲ।
2: ମୁଁ କଣ ଆପଣଙ୍କ ଝିଅ ନୁହେଁ କି?
1: ଆରେ ଝିଅ ତ ସମସ୍ତଙ୍କର। ବସ ବସ ମା, ଚାହା ନ ପିଇଲେ ବି ଏ କାଜୁ ବିସ୍କୁଟରୁ ଖଣ୍ଡେ ଖଣ୍ଡେ ପାଟିରେ ପକାଏ ତମେ ଦିନେ।
0: ଠିକ ଅଛି ଅଙ୍କଲ, ଥ୍ୟାଙ୍କ ୟୁ।
2: ଶୁଣ, ତମେ ଅଙ୍କଲକୁ ଆମର ଭୋଟର ଆଇ କାର୍ଡ ଆଧାର କାର୍ଡ ଦେଖେଇଲ କି ନାହିଁ?
1: ଆରେ ସେସବୁ ପରେ। ଆଚ୍ଛା ବାବୁ ଆମର କଣ କରନ୍ତି?
0: ମୁଁ ଗୋଟାଏ ପ୍ରାଇଭେଟ କମ୍ପାନୀରେ ସର୍ଭିସ କରୁଛି।
1: ଆଚ୍ଛା ଝିଅ ତମେ?
2: ଅଙ୍କଲ ମୁଁ ଟିଚରସିପ୍ କରୁଥିଲି, ଏବେ ଛାଡି ଦେଇଛି।
1: ଗୁଡ ଗୁଡ ଭେରି ଗୁଡ।
0: ଆମେ ଟିକେ ସେଟିଲ ହେଇଗଲା ପରେ ସେ ଜବ ପାଇଁ ଏଠି ଟ୍ରାଏ କରିବେ।
1: କାହିଁକି ତମେ କଣ ତାକୁ ପୋଷି ପାରିବନି ଯେ ସେ ଚାକିରିଟା କରି ତା ପେଟ ପୋଷିବ? ଆରେ ମୁଁ ଏପର୍ଯ୍ୟନ୍ତ ତମର ନାଁଟା ଫେରିବାକୁ ଭୁଲି ଯାଇଛି।
0: ସୁଦୀପ୍ତ, ସୁଦୀପ୍ତ ଦାସ, ଡାକନାମ ଦୀପୁ।
2: ମୋ ନାଁ ମାଧୁରୀ ମହାପାତ୍ର, ମତେ ସମସ୍ତେ ମିନୁ ବୋଲି ଡାକନ୍ତି।
1: ଆରେ ମୋ ଜ୍ୱାଇନା ସୁଦୀପ୍ତ ଆଉ ମୋ ବୋହୂର ଡାକନାଟା ବି ମିନୁ।
2: ଥ୍ୟାଙ୍କସ ଅଙ୍କଲ।
1: କିନ୍ତୁ ଗୋଟିଏ କଥା ମୁଁ ତମକୁ ସୂଚାଇ ଦେବାକୁ ଚାହେଁ।
2: କହୁନାହାନ୍ତି।
1: ଏଠି ତମେ କାହାକୁ ସେ ଲଭ୍ ମ୍ୟାରେଜ ଫର୍ମ ମ୍ୟାରେଜ ଏସା ତେସା କିଛି କହିବନି ଝିଅ?
2: ନାଇଁ ନାଇଁ।
1: ତମେ ନୂଆ ବାହା ହେଇଥିବା ଝିଅ ବୋହୂଙ୍କ ପରି ଶାଢ଼ୀ ଚୁଡ଼ି ପିନ୍ଧାପିନ୍ଧି କର, ବୁଝିଲ?
2: ଠିକ ଅଛି।
1: ମୁଣ୍ଡରେ ଭଲ ରୂପେ ବଡ଼ ସିନ୍ଦୁର ଟୋପାଟିଏ ଲଗାଅ। ଇମିଟେସନ ହେଲେ ବି ଗହଣା ଗାଣ୍ଠି ଦିଖଣ୍ଡ ବ୍ୟବହାର କର, ବୁଝିଲ?
2: ହଁ ଅଙ୍କଲ, ସେଥିରେ ଆଦୌ ଭୁଲ ହବନି।
0: ଆଚ୍ଛା କୋଉ ଘରଟି ଆପଣ ଆମକୁ ଦେବେ, ମାସକୁ ଭଡ଼ା କେତେ, ସେ ବିଷୟରେ ତ ଆମକୁ କିଛି କହିଲେନି ଅଙ୍କଲ।
1: ମୋ ବ୍ୟାଙ୍କର ଜଣେ ରିଟାୟାର୍ଡ ସିନିୟର ମ୍ୟାନେଜର, ପଇସାରେ ମୋର ଅଭାବ ନାହିଁ। ଆଉ ମୁଁ ଗୋଟିଏ ପୋର୍ସନରେ ରହି ଉପର ତଳ ଘର ସବୁକୁ ଯଦି ଭଡ଼ାରେ ଲଗେଇଦେବି, ମାସକୁ 50,000ରୁ କମ୍ ଭଡ଼ା ଆସିବନି। ତେବେ ଆମ ପିଲାମାନଙ୍କର ଇଚ୍ଛା, ଘର ଆମର ଭଡ଼ାରେ ଲାଗିବନି।
2: ଅଙ୍କଲ ଘର ଭଡ଼ା ଦେବେନି, ଆମେ ଯିବୁ କୁଆଡେ?
1: କିନ୍ତୁ ତମମାନଙ୍କ ପରିସ୍ଥିତିକୁ ବୁଝିପାରି ଏବଂ ମୋର ପିଲାମାନଙ୍କର ଅନିଚ୍ଛା ସତ୍ତ୍ୱେ ମୋର ଏଇ ଘରର ଗେଷ୍ଟ ରୁମ୍ଟିକୁ ମୁଁ ତୁମମାନଙ୍କୁ ରହିବା ପାଇଁ ଦେଇପାରେ। ସେ ରୁମ୍ଟି ବହୁତ ବଡ଼ ଆଉ ସମ୍ପୂର୍ଣ୍ଣ ଅଲଗା, ଆଉ ତମର ପ୍ରାଇଭେସି ପାଇଁ କୌଣସି ଅସୁବିଧା ହେବନି। ଆଟାଚ ଲାଟ୍ରିନ୍ ବାଥରୁମ୍, ପ୍ରଶସ୍ତ ବାଲକୋନିଟିଏ ବି ଅଛି, ଡବଲ ବେଡ୍, ଡ୍ରେସିଂ ଟେବୁଲ ସବୁ ରହିଛି। ହେଲେ ଗୋଟେ କଥା, କିଚେନ୍ଟି ନାହିଁ। ତମର ରୋଷେଇବାସ ପାଇଁ ବିକଳ୍ପ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ତମେମାନେ ମୋର ଏଇ କିଚେନ୍ଟିକୁ ବିନା ଦ୍ୱିଧାରେ ବ୍ୟବହାର କରିପାର। ଆରେ ମୋ ଛଡ଼ା ଆଉ କିଏ ତ ନାହାନ୍ତି ଏ ଘରେ, ସମସ୍ତେ ବାହାରେ ମାନେ ଫରେନ୍ କଣ୍ଟ୍ରିରେ।
2: ତେବେ ଠିକ ଅଛି, ମୁଁ ଏଇଠୁ ରନ୍ଧାରନ୍ଧି କରି ନେଇଯିବି, ଆମର କିଛି ବି ଅସୁବିଧା ହେବନି।
1: ହଁ ମୋର ବି କିଛି ଅସୁବିଧା ନାହିଁ, ଆଉ ମୁଁ ବରଂ ଖୁସି ହେବି।
0: ତେବେ ଅଙ୍କଲ ଆମକୁ କେତେ ଭଡ଼ା ଦେବାକୁ ପଡିବ, ଆଉ ଆଡଭାନ୍ସ?
1: ଆରେ ମୁଁ ଜମା ଭଡ଼ା ଫଡ଼ା ନେବିନି।
0: ନା ନା ଅଙ୍କଲ, କିଛି ଭଡ଼ା ଯଦି ନ ନେବେ ଆମକୁ କଣ ଭଲ ଲାଗିବ?
1: କିନ୍ତୁ ତମଠାରୁ ଯେତେ କମ୍ ଭଡ଼ା ନେଲେ ବି ମତେ ଭଲ ଲାଗିବନି ଯେ।
2: ଅଙ୍କଲ ଆପଣଙ୍କ ପାଖରେ ଆମେ ଚିର କୃତଜ୍ଞ, ଆମେ ବାପା ମା ଘର ଦ୍ୱାର ସବୁ ଛାଡିକି ଆସିଛୁ, ଆପଣ ହିଁ ଆମର ସବୁକିଛି।
1: ଆରେ ଆରେ ତମେ ଯେ ମୋର ପାଦ ଧରି କାହିଁକି ମୁଣ୍ଡିଆ ମାରୁଛ? ହେଲା ହେଲା ହେଲା ହେଲା। ଆରେ ମୁଁ ବି ମୋର ଝିଅ ଜ୍ୱାଇଁ ପୁଅ ବୋହୂ ସମସ୍ତଙ୍କୁ ଛାଡ଼ି

0: ଏଠି ଏକୁଟିଆ ଏବେ ତମେ ମାନେ ପରେ ମୋର ସବୁକିଛି ଆଚ୍ଛା ମା ମାଧୁରୀ
1: ଆଜ୍ଞା
0: ତମର ସେ ଗୋଟିଏ ରୁମ୍ରେ ସବୁ ଆଡଜଷ୍ଟ ହେଇଯାଉଛି ତ
1: ହଁ ହଁ ଆମ ପାଇଁ ଚିନ୍ତା କରନ୍ତୁନି ଅଙ୍କଲ
2: ଆମେ ତ ଲଜରେ ରହୁଥିଲୁ ଆମର ବା କଣ ଜିନିଷ ଅଛି
0: ଶୁଣ ହେଇଟା କେବଳ ତମର ବେଡ୍ରୁମ୍ ଆଉ ସବୁ ଚଳପ୍ରଚଳ ପାଇଁ ଏଇ ପୁରା ମହଲଟା ହଉଛି ତମର
2: ଠିକ ଅଛି ଅଙ୍କଲ
1: ଆଚ୍ଛା ଲଞ୍ଚ ପାଇଁ ରୋଷେଇ କେତେବେଳେ ଆରମ୍ଭ କରିବା କହିଲେ
0: ସିଏ ଡେରି ଅଛି
1: କାହିଁକି
0: ରୋଷେଇ ଆଣି ପରା ଆସିବ
1: ନାଇଁ ନାଇଁ ତାକୁ ମନା କଲେ ମୁଁ ରାନ୍ଧିବି
0: ଆରେ ନା ନା ତମ ହାତରେ କଣ ମୁଁ ଏତେ କାମ କରେଇବି
1: କାହିଁକି
0: ଏଇ ଚା ଜଳଖିଆ ଟିକେ କରିଦେଲ ବାସ୍ ସେତିକି ଥାଉ
1: ମୁଁ ଥାଉ ଥାଉ ରୋଷେଇ ଆଣି ଆସି କାମ କରିବ କାମବାଲି ଆସୁ ଠିକ ଅଛି ଘରଟା ମେଣ୍ଟେନ୍ ହିଁ ରହିବ
0: ହଉ ଆଜି ତାହେଲେ ଆସୁ ସେ ତା ଦରମା ଦେଇକି ବିଦା କରିଦେବା
1: ହଁ ଠିକ
0: ସୁଦୀପ୍ତ ବାବୁ କୁଆଡେ ବ୍ୟାଗ ଧରିକି ବାହାରିଲେଣି
2: ପନିପରିବା ଆଉ ସଉଦାପତ୍ର କିଣିବାକୁ ଯାଉଛି ଅଙ୍କଲ
1: ଆମର ପୁଣି ରୋଷେଇ ହବ ନା
0: ଆରେ ଘରେ ପରା ସବୁ ଅଛି ଆଉ ମାଛ ଫାଛ ଯଦି ଆଣିବ ତାହେଲେ ଯା ଆଉ ପର୍ସ ସେଠି ଥୁଆ ହେଇଛି ପଇସା ନେଇକି ଯା
2: ନା ନା ଅଙ୍କଲ ମୋ ପାଖରେ ପଇସା ଅଛି
1: ହଉ ସେ ଆଣନ୍ତୁ ଆପଣ ପରେ ଦେଇଦେଲେ ହବନି
0: କିନ୍ତୁ ରୋଷେଇ ପରା ଗୋଟିଏ ତମର ଅଲଗା ନାହିଁ କି ମୋର ଅଲଗା ନାହିଁ ବୁଝିଲ
1: ଆପଣଙ୍କ କଥା କଣ ଆମେ ଅବଜ୍ଞା କରିବୁ କହିଲେ
2: ଆରେ ଗୋଟେ ବଡ ମାଛ ନେଇକି ଆସିବି
1: ହଁ ମାଛ କଟେଇକି ଆଣିବ ଆଉ ଫ୍ରେଶ ବି ଆଣିବ ବୁଝିଲ
0: ପୁଅ ଠିକ ଦେଖିକିରି ଆଣିବ ଆସ ଏଠି ବସ ମା ବସ
1: ହଁ ଦେଖିଲେ ଅଙ୍କଲ ମୁଁ କେମିତି ଶାଢୀ ପିନ୍ଧିଛି ନୂଆ ବୋହୁଟିଏ ପରିବେଶ ହୋଇଛି କେମିତି ଦିଶୁଛି କହିଲେ
0: ଆରେ ଏବେ ତ ଲୋକେ ମୋତେ ପଚାରିବା ଆରମ୍ଭ କରିଦେବେ
1: କଣ
0: କଣ ଅମରେଶ ବାବୁ ଆପଣଙ୍କର ଝିଅ ନା ବୋହୂ ଆସିଛନ୍ତି
1: ହଁ ଠିକ ଅଛି ଆପଣ କହିଦେବେ ମୋ ଝିଅ ଆସିଛି ଝିଅ
0: ତମେ ତ ମୋର ଝିଅ ବୋହୂ ସବୁ ଯାହା ତମେ ନିଜକୁ ଭାବିପାର
1: ତେବେ ମୁଁ ଆପଣଙ୍କୁ ଅଙ୍କଲ ନା ଡାକି ବାପା ଡାକିବି
0: ଆରେ ଏହା ହିଁ ତ ଈଶ୍ୱରଙ୍କର ଇଚ୍ଛା ମୋ ମନ ଭିତରେ କିଏ କହୁଛି ତୋର ଝିଅ ବହୁ ଦୂରରେ ଥାନ୍ତୁ ଏଠି ତୋ ପାଖକୁ ପରା ଆଉ ଗୋଟିଏ ଝିଅ ଆଉ ଗୋଟିଏ ବୋହୂ ଆସିଲେଣି
1: ଭୁଲି ଯାଇଛି ବାପା ସକାଳୁ ଗାଧୋଇ ସାରି ମମିଙ୍କ ଫଟୋରେ ଫୁଲ ଚଢେଇ ଧୂପ ଦେଇ ସାରିଲିଣି ଅଥଚ ଏଯାଏ ମୁଁ ଆପଣଙ୍କୁ ପ୍ରଣାମ ବି କରିନି
0: ଓ ହେଲା ହେଲା ହେଲା ଅୟସୁଲକ୍ଷଣୀ ଓ ମା ଏ ଶାଢୀଟି ବୋଧେ ତମେ ବାହା ହେଲା ବେଳେ ପିନ୍ଧିଥିଲ
1: ହଁ ବାପା
0: ତମର ବୋଧେ ଆଉ ଶାଢୀ ନାହିଁ
1: ନାଇଁ ଶାଢୀ ଆଜି ମୋର କିଣା ହବ
0: ଆମ ଘରେ ଏତେ ଶାଢୀ ଥାଉ ଥାଉ ତମେ ଶାଢୀ ଗୋଟେ ପୁଣି କାହିଁ କିଣିବ
1: ହେଲେ ବାପା
0: ହେଇ ଦେଖ ମା ହେ ଗୋଟେ ଆଲମିରା କେମିତି ଝିଅର ନୂଆ ଶାଢୀ ଡ୍ରେସ୍ରେ ଭର୍ତ୍ତି ହେଇଛି
1: ବାପା
0: ଏପଟୁ କା ହେଇ ଏ ଆଲମିରା ଭିତରେ ଦେଖ ଆମେ ଆମ ବୋହୂକୁ ଦେଇଥିବା ସୁନାହାର ରୁଲି କାନଫୁଲକୁ ସେ କେମିତି ଏଠି ସେଠି ତା ଶାଢୀ ଥାକ ତଳେ ଗେଞ୍ଜି ଦେଇ ଚାଲିଯାଇଛି
1: ହେଲେ ବାପା ଏଇ ଅର୍ଣ୍ଣାମେଣ୍ଟକୁ ଆପଣ ଲକର ଭିତରେ ଠିକଠାକ ଚାବି ପକେଇ ରଖନ୍ତୁ ବାପା
0: ତା ତ ଅବଶ୍ୟ କରିବା କଥା କିନ୍ତୁ ମା ତୋର ଯେତେବେଳେ ଇଚ୍ଛା ଏ ଅଳଙ୍କାର ତୁ ବ୍ୟବହାର କରିପାରିବୁ
1: ହେଲେ ବାପା
0: ଆରେ ମୁଁ ଯାହା ପାଇଁ ଏତେ ଶ୍ରଦ୍ଧାରେ ଏସବୁ ଗଢି ଦେଇଥିଲି ସେ ଯଦି ନ ପିନ୍ଧିଲା ଆଉ ଜଣେ ନୂଆ ବୋହୂ ପିନ୍ଧୁ
1: ହଉ ବାପା ଯେତେବେଳେ ମୋର ଆବଶ୍ୟକ ପଡିବ ମୁଁ ଆପଣଙ୍କୁ ମାଗିନେବି ହେଲା
0: ହଁ ଏପଟର ମଡୁଲାର କବୋର୍ଡ ଗୁଡାକ ଖାଲି ପଡିଛି ତମେ ଆକୁ ବ୍ୟବହାର କରିବ ହଁ ଟିଭି ଫ୍ରିଜ୍ ଗ୍ରାଇଣ୍ଡର ଓଭନ୍ ସବୁ ଅଛି ତମେ କିଛି କିଣିବନି ବୁଝିଲ ଏଇ ଯୋଉ ଡାଇନିଂ ଟେବୁଲ ପଡିଛି ଏଇ ଟେବୁଲରେ ବସି ତମମାନେ ଖାଇବ
1: ନା ବାପା ନା
0: ଆରେ ଲଜ୍ଜା ସଙ୍କୋଚ କରିବାର କିଛି ନାହିଁ ଆମେ ପରସ୍ପରକୁ ବିଶ୍ୱାସ କରିବା ଭଲ ପାଇବା ମିଳିମିଶି ଚଳିବା
1: କିନ୍ତୁ
0: ଆରେ କିନ୍ତୁ କଣ ମା
1: ଆପଣଙ୍କ ପାଖରେ ଆମେ ସବୁଦିନ ପାଇଁ ଋଣୀ ହେଇଯିବୁ ବାପା ସାତ ଜନ୍ମରେ ବି ଆମେ ତାର କାଣିଚାଏ ପରିଶୋଧ କରିପାରିବୁନି
0: ଆରେ ପିଲାମାନେ କେବେ ବାପା ମାଙ୍କର ଋଣ ପରିଶୋଧ କରନ୍ତିନି ସେମାନଙ୍କ ପ୍ରତି ଥିବା ଆଶା ଟିକକୁ ପୂରଣ କରନ୍ତି ମାତ୍ର
1: ହଁ ଈଶ୍ୱର ଆମକୁ ସେତିକି ସକ୍ଷମ କରନ୍ତୁ
0: ଆଚ୍ଛା ମୁଁ ମୋବାଇଲରେ ଏ ସିନ୍ଟିକୁ ଟିକେ ସୁଟିଂ କର ତ
2: ନା ବାପା ଆପଣଙ୍କ ମୁଣ୍ଡ ବିନ୍ଧୁଥିଲା ମାଧୁରୀ ଆପଣଙ୍କ ମଥାଟା ଟିକେ ଚିପି ଦେଉଛି ସେଇଟାକୁ ମୁଁ ସୁଟିଂ କରିବି
1: ଆରେ ବାପାଙ୍କୁ ଯଦି ଖୁସି ଲାଗୁଛି ତମର ଫଟୋ ଉଠେଇବାରେ ଅସୁବିଧା କଣ
2: ଅସୁବିଧା କିଛି ନାହିଁ ଯେ
1: ଆଉ କଣ

0: ଆମେ ତାଙ୍କର କି ବଡ଼ ଉପକାରଟିଏ କରିପକେଇଛେ ଯେ ବାପା ଏହାର ସୁଟିଂ କରି ତାଙ୍କ ମୋବାଇଲରେ ସାଇତି ରଖିବେ।
1: ହଉ ଛାଡ଼।
0: ନା ନା ବାପା, ମୁଁ ସେମିତି କହୁଥିଲି ନା, ଆପଣଙ୍କ ଖୁସି ପାଇଁ ଆମେ ସବୁ କରିବାକୁ ପ୍ରସ୍ତୁତ। ଏଇ ଦେଖନ୍ତୁ ଦେଖନ୍ତୁ, ମୁଁ କ୍ୟାମେରା ଅନ୍ କରିସାରିଲିଣି।
2: ଆରେ ରୁହ ରୁହ, ମୋ ବାପାଙ୍କର ଆଉ ଟିକେ କ୍ଲୋଜ ହେଇଯାଏ।
0: ହଁ ରେଡି?
2: ୟେସ୍।
0: ହଁ ଶୁଣ, ଆମେ ସେମିତି ମଥାକୁ ଘସ୍ତା।
2: ହଁ ହଁ।
0: ଆରେ କ୍ୟାମେରା ଆଡ଼କୁ ଅନାଅନି ମ। ଓକେ ଓକେ ଡନ୍।
1: ସୁଦୀପ୍ତ
0: ଆଜ୍ଞା,
1: ଫଟୋଟା ମୋତେ ଟିକେ ଦେଖେଇଲ।
0: ଏଇ ଦେଖନ୍ତୁ,
1: ଓହ ପୁରା ନେଚୁରାଲ ହେଇଛି।
2: ନିଅ ନିଅ, କ୍ୟାମେରାଟା ପୁଣି ଅନ୍ କଲ।
0: ପୁଣି କାହିଁକି?
2: ଆଉ ଏଠି ପୁରା ଗିନାରେ ଉଷୁମ ସୋରିଷ ତେଲ ଥୁଆ ହେଇଛି, ବାପାଙ୍କ ତଳିପାରେ ମାଲିସ କରାଯିବ, ତାଙ୍କ ପା ଥଣ୍ଡା ଧରିଛି।
0: ହଉ ହଉ କର।
2: ବାପା ଆପଣ ପୁରା ସିଧା ଚିତ ହେଇ ଶୋଇଲେ, ଶୁଅନ୍ତୁ।
1: ଶୋଇଲି।
2: ମୁଁ ବି ଠାକୁରଙ୍କ ଆଗରେ ଆଣ୍ଠୁ ମାଡି ପ୍ରାର୍ଥନା କଲା ପରି ଖଟ ପାଖରେ ତାଙ୍କ ପାଦ ତଳେ ବସୁଛି। ବାପା ଆପଣଙ୍କ ପାଦ ଦୁଇଟାକୁ ଟିକେ ଆଗକୁ ଆଣିଲେ।
0: ହଁ ହଁ ହଁ, ହେଲା ହେଲା। ହଁ ଏଥର ମାଲିସ କର। ହଁ ୟେସ୍ କଣ୍ଟିନ୍ୟୁ। ହଁ ଓକେ ଓକେ ଓକେ ଓଭର।
1: ବାଃ କି ଆରାମ ଲାଗିଲା ମତେ।
2: ଏଇ ଫଟୋଟା ବାପାଙ୍କୁ ଦେଖେଇଲ?
0: ହଁ।
1: ଓହ ଫାଣ୍ଟାଷ୍ଟିକ।
0: ଆଉ ତେବେ ସୁଟିଂ ଶେଷ?
1: ହଁ ଶେଷ। ଥ୍ୟାଙ୍କ୍ସ ଥ୍ୟାଙ୍କ୍ସ।
2: ଆରେ ରୁହ ରୁହ,
0: ପୁଣି କଣ ହେଲା?
2: ବାପା ଏବେ ତାଙ୍କର ବିପି ମେଡିସିନଟା ଖାଇବେ, ଟିକେ ସୁଟିଂ କରିଦିଅ ନା।
1: ଏଥର କିନ୍ତୁ ସୁଦୀପ ତ ମତେ ମେଡିସିନଟା ଖାଇବାକୁ ଦେବେ, ପିଇବା ଲାଗି ପାଣି ଗ୍ଲାସଟାଏ ବି ମୋ ଆରକୁ ବଢେଇ ଦେବେ, ଆଉ ତାର ସୁଟିଂ କରିବ ମାଧୁରୀ।
0: ବଡ଼ ଭାଗ୍ୟ ମୋର। କାଇଁ ମେଡିସିନ କାଇଁ? ଆରେ ପାଣି ଗ୍ଲାସ କାଇଁ?
2: ନିଅ ନିଅ, ମେଡିସିନ ନିଅ, ପାଣି ନିଅ।
0: ହଁ ନାଓ ଆଇ ଆମ ରେଡି।
2: କ୍ୟାମେରା ବି ରେଡି, ଆରମ୍ଭ କର।
0: ରୁହ ମୁଁ ଟିକେ କ୍ଲୋଜ ହେଇଯାଏ। ବାପା ଏ ମେଡିସିନଟା ଟିକେ ପାଟିରେ ପକାଇଲେ, ଏ ପାଣି ଗ୍ଲାସଟା ବି ନିଅନ୍ତୁ।
2: ୱିଥ୍ ସ୍ମାଇଲିଂ ଫେସ୍। ଏଇ ତାଙ୍କ ପାଖକୁ ଟିକେ ଘୁଞ୍ଚି ଯାଅ।
0: ଆରେ ଶୁଣ, ବାପାଙ୍କ ମୁଣ୍ଡକୁ ମୁଁ ଟିକେ ଆଉଁସି ଦେବାରେ ଅସୁବିଧା ଅଛି କି?
2: ଆରେ ସେଇଟା ତ ତମର କର୍ତ୍ତବ୍ୟ। ଓକେ ପରଫେକ୍ଟ, ଦେଖନ୍ତୁ ବାପା।
1: ନାଇସ୍। ମୁଁ ଟିକେ ବୋଧେ ଇମୋସନାଲ ହେଇଯାଇଛି,
2: ସେଇଥିପାଇଁ ତ ଫଟୋ ବେଶୀ ଭଲ ଲାଗୁଛି, ବୁଝିଲେ।
1: ଆଚ୍ଛା କାଲି ମାଧୁରୀ ଯୋଉ ସଜନା ଛୁଇଁ ବଡ଼ି ବାଇଗଣ ତରକାରୀ ଆଉ ଛତୁ ବେସର କରିଥିଲା, ତାର ଫଟୋ ସବୁ ଏଥିରେ ଅଛି ତ?
0: ସବୁ ଅଛି। ତା ଛଡ଼ା ଆପଣ ଟମାଟୋ ଚଟଣି ଭଲ ପାଆନ୍ତି ବୋଲି ଆପଣ ଖାଇଲା ବେଳେ ଆପଣଙ୍କ ପାଖରେ ଛିଡ଼ା ହେଇ ମାଧୁରୀ କେମିତି ଥାଳି କଡ଼ରେ ପୋଡ଼ା ଟମାଟୋ ଟିକେ ଚକୁଡ଼ୁଥିଲେ, ସେ ପଟଟା ବି ଅଛି।
1: ଗୋଟେ କାମ କର, କାଲି ଆଉ ଆଜିର ଫଟୋ ସବୁକୁ ମୋ ଝିଅ ଲତିକା ଆଉ ପୁଅ ଅବିନାଶର ହ୍ୱାଟ୍ସଆପ୍କୁ ଟିକେ ପଠେଇଦେଲ।
0: ଏ ଫଟୋ ଗୁଡ଼ା ତାଙ୍କ ପାଖକୁ କାହିଁ ପଠେଇବେ ବାପା?
1: ଆରେ ତମେମାନେ ବୁଝିପାରିବନି। ଆଚ୍ଛା ତମମାନଙ୍କର ପରା ମନ୍ଦିର ଯିବାର ଥିଲା, ହଉ ଯା, ମୁଁ ସେମାନଙ୍କ ପାଖକୁ ଫରୱାର୍ଡ କରିଦେବି।
2: ଆଚ୍ଛା ବାପା,
1: ଶୀଘ୍ର ଫେରି ଆସିବ।
2: ମୁଁ ଆସିଲି ଆପଣଙ୍କ ପାଇଁ ହର୍ଲିକ୍ସ ବନେଇଦେବି ବାପା।
1: ଆଚ୍ଛା ଆଚ୍ଛା। ହଁ ଲତିକା କହ।
3: ବାପା ପ୍ରଣାମ।
1: ପ୍ରଣାମ, ସୌଭାଗ୍ୟବତୀ ଭବ।
3: ମତେ ଆଶୀର୍ବାଦ ନକରି ତମର ସେଇ ଗେଲି ଝିଅଟି ଉପରେ ସବୁ ଆଶୀର୍ବାଦ ବର୍ଷଣ କର।
1: ଲତିକା।
3: ହଁ ସେଇଥିପାଇଁ ତ ତମର ଫୋନ ଆସିବା ପୁରା ବନ୍ଦ ହେଇଯାଇଛି ନା।
1: ଆରେ ତମକୁ ଫୋନ କଲେ ମତେ ରିପ୍ଲାଇ ପାଇବା ପାଇଁ ତିନି ଦିନ ଚାତକ ପରି ଅପେକ୍ଷା କରିବାକୁ ପଡେ, ନୁହେଁ କି?
3: ହଁ ବାପା, ହେଲେ ଆମେ କ୍ଲାଏଣ୍ଟଙ୍କ କଲ୍ରେ ଥିବୁ, ମିଟିଂ ଚାଲିଥିବ କି ଆମର ପ୍ରୋଜେକ୍ଟରେ ଲାଗିଥିବୁ, ଆମେ ଆଇଟି ଚାକିରି କରୁଛୁ ନା ବାପା।
1: ଆଉ ସଟରଡେ ସଣ୍ଡେ?
3: ଆଉ ହୋ ବାପା, ୱିକେଣ୍ଡରେ ଆମେ କଣ ମାର୍କେଟିଂ କରିବୁନି କି? କୁଆଡେ ଟିକେ ବୁଲାବୁଲି କରିବାକୁ ଯିବୁନି କି?
1: ଆରେ ସେଇଥିପାଇଁ ତ ମୁଁ ତମ ଭାଇ ଭଉଣୀ ଦି ଜଣଙ୍କୁ ଆଦୌ ଡିଷ୍ଟର୍ବ ନ କରିବା ପାଇଁ ଉଚିତ ମନେ କଲି।
3: ହଁ ଯେ ବାପା, ଆମକୁ ଯେତେବେଳେ ସମୟ ମିଳୁଥିଲା ଅନ୍ତତ ପ୍ରତି ସପ୍ତାହରେ ଥରେ ତମ ସହ ଆମେ କଥା ହଉଥିଲୁ, ତମେ ପିଲାଙ୍କ ପରି ଚାହିଁବ ପ୍ରତିଦିନ ମୋ ସହିତ କଥା ହୁଅନ୍ତୁ, ଭିଡିଓ କଲ୍ କରନ୍ତୁ, ଏଇଟା କଣ ସମ୍ଭବ?
1: ଆରେ ସମ୍ଭବ ନୁହେଁ ବୋଲି ବହୁ ବିଳମ୍ବରେ ମୁଁ ହୃଦୟଙ୍ଗମ କରିପାରିଲି।
3: ତେଣୁ ସେ ଦିଟା ମାରାତ୍ମକ ଜୀବଙ୍କୁ ଆଣିକି ଘରେ ପାଳିଛ?
1: ଆରେ ସେମାନେ ମାରାତ୍ମକ ନୁହନ୍ତି, ଅତି ବିଶ୍ୱସ୍ତ ଉପକାରୀ ଯୁବ ଦମ୍ପତି ଦୁହେଁ। ଆରେ ସେମାନଙ୍କୁ ଯଦି ମୁଁ ଅବିଶ୍ୱାସ କରେ, ତେବେ ମୋ ନିଜ ପୁଅ ଝିଅଙ୍କୁ ମୁଁ ଅବିଶ୍ୱାସ କରୁଛି ବୋଲି ବୁଝିନେବାକୁ ପଡିବ।

0: ଦିଅ ଯେମିତି ତଣ୍ଟିରେ ନ ଲାଗେ।
1: ମୁଁ ଠିକ ଦଉଛି। ବାପା ସନ୍ତୁଳା ଭଲ ହେଇଛି। ଦେଖିଲ କିଏ ବେଲ୍ ବଜାଉଛନ୍ତି?
0: ହଁ ଦେଖୁଛି ଦେଖୁଛି।
1: କାମବାରେ ତ ଏତେ ଶୀଘ୍ର ଆସିବନି।
2: ଓ ତମେ ବୋଧେ ଏ ଘରର ଜ୍ୱାଇଁ ପୁଅ?
0: ନା ନା, ତାଙ୍କ ଜ୍ୱାଇଁ ତ ୟୁଏସ୍ଏରେ ରହୁଛନ୍ତି।
2: ସେ ଝିଅଟା କାହିଁ, କୁଆଡେ ଗଲା ସେ? ହଁ, ଆଉ ତମର ଅତି ଆଦରର ବାପା
1: ଲତିକା ନାନୀ? ନିଶ୍ଚୟ।
2: ତୋର ତ କମ୍ ସାହସ ନୁହଁ ଦେଖୁଛି। କୋଉ ଅଧିକାରରେ ତୁମ ବାପାଙ୍କୁ ନିଜ ହାତରେ ଖୁଆଇ ଦଉଛୁ? ହଁ, ସେ କଣ ତାଙ୍କ ନିଜ ହାତରେ ଖାଇପାରିବେନି? ବେଶୀ ଝିଅ ନା ବହୁ ସୁହାଗ ଦେଖାଉଛୁ? ହଁ, ନିଜ ସୀମା ଭିତରେ ରହ। ଆରେ ବାପା, ଏସବୁ କଣ ହଉଛି? ହଁ, ମତେ ଏମିତି ଜୁଳୁ ଜୁଳୁ କରି ଚାହିଁଛ କଣ? ଜବାବ ଦିଅ ବାପା। ବାପାଙ୍କର କଣ ହେଲା? ମୋ ବାପା ଏମିତି କାହିଁ ହଉଛନ୍ତି? ଆରେ ତମେ ମାନେ କହୁନ କାହିଁକି କିଛି? ମୋ ବାପାଙ୍କ ଡାହାଣ ହାତଟା ଏମିତି ନିର୍ଜୀବ ଭାବରେ ତଳକୁ ଝୁଲି ପଡିଛି କାହିଁକି? ଆରେ କଣ ହେଇଛି ମୋ ବାପାଙ୍କର କୁହ।
1: ବାପାଙ୍କ ପାରାଲିସିସ ନାନୀ।
2: କଣ?
1: ଗୋଟାଏ ପଟୁ ପୁରା ଅଚଳ ହେଇପଡିଛି ନାନୀ। ବାପା
0: ଏଇ ଦେଖନ୍ତୁ ଦିଦି, ଡକ୍ଟରଙ୍କର ପ୍ରେସ୍କ୍ରିପ୍ସନ୍, ଇସିଜି ଆଉ ସ୍କାନିଂ ରିପୋର୍ଟ, ଆମେ ତାଙ୍କର ସବୁ କ୍ଲିନିକାଲ ଟେଷ୍ଟ କରିଦେଇଛୁ। ସେ ଇମ୍ପ୍ରୁଭ କରୁଛନ୍ତି, ଭଲ ହେଇଯିବେ ନିଶ୍ଚୟ।
2: ଥ୍ୟାଙ୍କ ୟୁ ସୋ ମଚ୍। କୋଉ ଭାଷାରେ ମୁଁ ତମମାନଙ୍କୁ ଧନ୍ୟବାଦ ଦେବି ଜାଣିପାରୁନି। ତମେମାନେ ପାଖରେ ନଥିଲେ ମୋ ବାପାଙ୍କର କଣ ଯେ ଅବସ୍ଥା ହେଇଥାନ୍ତା ଆଜି। ତମର ନିଷ୍ଠା, ସେବା, ଅନୁକତ୍ୟା କରେ ମୁଁ ନିଜକୁ ବହୁତ ଛୋଟ ମନେ କରୁଛି। ତମେ ଦି ଜଣ ମତେ କ୍ଷମା କରିଦିଅ।
1: ନାଇଁ ନାଇଁ ନାଇଁ ନାଇଁ,
2: ମୁଁ ତମମାନଙ୍କୁ ବହୁତ ଅପମାନିତ କରିଛି, ମତେ କ୍ଷମା କରିଦିଅ।
1: ନାଇଁ ନାଇଁ ନାନୀ, ସେମିତି ଜମା ବି କୁହନି, ଜମା ବି କୁହନି। ଆମର ବଡ ନାନୀ ଆମକୁ ଯଦି ଦୁଇପଦ ଗାଳି ଦବନି ଆଉ କିଏ ଦବ କହିଲ?
2: ମୁଁ ଆଜି ଅନୁଭବ କରିପାରୁଛି ମଣିଷର ଆଶା, ପ୍ରତ୍ୟାଶା କେବଳ ତାର ରକ୍ତର ସମ୍ପର୍କ କି ସମ୍ପର୍କୀୟଙ୍କ ଦ୍ୱାରା ପରିପୂର୍ଣ୍ଣ ହୁଏନି। ତାର ସାକାର ପାଇଁ ଏ ସୀମିତ ସମ୍ପର୍କ ବାହାରେ ସେମାନଙ୍କ ପରି ହୃଦୟବାନ ସନ୍ତାନ ମାନେ ବି ଅଛନ୍ତି। ବାପାଙ୍କର ଜୀବନର ଏ ଘଡ଼ିସନ୍ଧି ମୁହୂର୍ତ୍ତ ପୂର୍ବରୁ ଈଶ୍ୱର କେମିତି ତମ ଦୁଇ ଜଣଙ୍କୁ ଆଣି ତାଙ୍କ ପାଖରେ ଜୁଟାଇ ଦେଇଛନ୍ତି, ନହେଲେ ଆଜି ବାପାଙ୍କ ଅବସ୍ଥା।
1: ଦେଖିଲ ନାନୀ, ଦେଖ ଦେଖ, ତମ କଥା ଶୁଣି ବାପାଙ୍କ ମୁହଁରେ କେମିତି ହସ ଫୁଟି ଉଠୁଛି, ଦେଖିଲ ଦେଖିଲ?
2: ବାପା
1: ବାପା
2: ବାପା, ମତେ କ୍ଷମା କରିଦିଅନ୍ତୁ ବାପା, ମୋର ଭୁଲ ହେଇଯାଇଛି।

ଶୁଣିଲେ ନାଟକ ଆଶା ପ୍ରତ୍ୟାଶା। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଅମରେଶ, ରମେଶ ଚନ୍ଦ୍ର ପଣ୍ଡା, ସୁଦୀପ୍ତ, ବ୍ରଜମୋହନ ସାହୁ, ମାଧୁରୀ, ସୋନାଲି ମାଦେଳି ଓ ଲତିକା ମଧୁସ୍ମିତା ଓଝା। ରଚନା ପଞ୍ଚାନନ ଦାସ, ପ୍ରଯୋଜନା ଦୁର୍ଗା ମାଝୀ, ସହଯୋଗିତା ସତ୍ୟସ୍ମିତା ବେହେରା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ।

0: ଆକାଶବାଣୀ କଟକ ସମୟ ରାତି 11:07। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05। ସକାଳ 6:35 ଅନୁଚିନ୍ତା, ଉପସ୍ଥାପନା ଗୁରୁପ୍ରସାଦ ମହାପାତ୍ର। ଶ୍ରୀମଦ୍ ଭାଗବତର 30ତମ ଭାଗ ସକାଳ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55। କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ଦିବାକର ମହାନ୍ତି, ସୁକାନ୍ତି ମହାନ୍ତିଙ୍କ ରଚନା। ବିଷ୍ଣୁ ପାଟରାଣୀ ନମସ୍ତେ ମାଗୋ ସାଗର ତୋଳଣୀ, ନମସ୍ତେ ମା ମହାଲକ୍ଷ୍ମୀ ବିଷ୍ଣୁ ପାଟରାଣୀ।

ଗୀତା ପଟ୍ଟନାୟକ ଏଥର ଗାଇଛନ୍ତି ପ୍ରଫୁଲ୍ଲ କୁମାର ସାହୁଙ୍କ ରଚନା ଜୀବନ ପଥରେ ଅଜ୍ଞାନ ଅନ୍ଧାରେ ଜ୍ଞାନର ପ୍ରଦୀପ ତୁମେ ନିରାଶା ମରୁରେ ଆଶାର ସଲିଳ ତୁମେ ସବୁରି ଜୀବନେ।

ପରବର୍ତ୍ତୀ ଭକ୍ତି ଗୀତ ପୁରାତନ ରଚନାରୁ ଗାଇଛନ୍ତି ମାର୍କଣ୍ଡେୟ ମହାପାତ୍ର। ମେଘ ମାଳାକୁ ନେନ୍ଦି କଳାକୁ ଚାହାଁ ବାରେ ମନ ଚକାଟଳାକୁ।

କେଶବଚନ୍ଦ୍ର ରାଉତ ଗାଇଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା। ଚରଣ ତଳେ ମୋ ଜଣାଣ ଗୀତିକା ଅଜାଡ଼ି ଦେଇଛି ପ୍ରଭୁ ହେ, ଘେନ ବା ନଘେନ ମୋର ନିବେଦନ ଆଗରୁ ଦେଇଛି ସବୁ ହେ।

କାର୍ଯ୍ୟକ୍ରମର ଶେଷରେ ମଞ୍ଜୁଶ୍ରୀ ତ୍ରିପାଠୀ ଗାଇଛନ୍ତି ଭୀମଭୋଇଙ୍କ ରଚନା ବହୁଚି ଅବନା ବାଇ ଦିବାନୀ ସି ଏକ ହୋଇ କେପାଇଛ ଆଦ୍ୟ ଅନ୍ତ ଚିହ୍ନି ରଖିଅଛ କାହିଁ।

ତପଶ୍ଚର୍ଯ୍ୟା ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ତପଶ୍ଚର୍ଯ୍ୟା କ'ଣ ଏ ସମ୍ବନ୍ଧରେ ଚିନ୍ତନ କରିବା। ଧର୍ମାଚରଣ ସମୟରେ ଶୀତ ଉଷ୍ଣ, ସୁଖ ଦୁଃଖ, ମାନ ଅପମାନ, ହାନିଲାଭ ଆଦି ଏହି ଦ୍ୱନ୍ଦ୍ୱଗୁଡ଼ିକୁ ସହନ କରିବାକୁ ହୁଏ। ଏହାକୁ ଯୋଗଶାସ୍ତ୍ରରେ ତପଶ୍ଚରଣ ବା ତପସାଧନା ବୋଲି କୁହାଯାଏ। ଯେତେବେଳେ ଆମେ ଜୀବନରେ କୌଣସି ଉତ୍ତମ କାର୍ଯ୍ୟ କରୁ ସେତେବେଳେ ଅନେକ ପ୍ରକାରର ବାଧା ବିରୋଧର ସମ୍ମୁଖୀନ ହୋଇଥାଉ। ତେଣୁ ନିଜ ଲକ୍ଷ୍ୟରେ ଅବିଚଳିତ ରହି ଆନନ୍ଦ ମନରେ ସେସବୁକୁ ଶୃଙ୍ଖଳାବୋଧ, ସହନଶୀଳତା ଏବଂ ଆତ୍ମଜ୍ଞାନ ବଳରେ ଅତିକ୍ରମୀ ଯିବାର ନାମ ହେଉଛି ତପଶ୍ଚରଣ। ଜୀବନର ଲକ୍ଷ୍ୟ ପଥରେ ଅଗ୍ରସର

ହେବା ବେଳେ ଆମ ଆଗକୁ ଆନନ୍ଦ, ଯନ୍ତ୍ରଣା, କ୍ଷୁଧା, ତୃଷା, ଉଷ୍ଣ, ଶୀତଳ ଆଦି ବହୁ ଅନୁଭବ ଆମ ଆଖି ଆଗକୁ ଆସେ। ଆନନ୍ଦ ମନରେ ସୁସ୍ଥ ଶରୀରରେ ସନ୍ତୁଳନ ନ ହରାଇ ଏସବୁ କଠିନ ପରିସ୍ଥିତିର ସାମ୍ନା କରିବା ହେଉଛି ତପସାଧନା। ସତ୍ୟ କହିବା, ଯଥାର୍ଥ କାର୍ଯ୍ୟ କରିବା, ଆର୍ଷଗ୍ରନ୍ଥନ ପଠନ ପାଠନ, ନିଜ ମନ ଇନ୍ଦ୍ରିୟମାନଙ୍କର ସଂଯମତା, ସମାଜସେବା ପ୍ରଭୃତି ମଧ୍ୟ ଧର୍ମାଚରଣ ଓ ଯୁଗ ଶୃଙ୍ଖଳାର ଗୋଟିଏ ଗୋଟିଏ ଅଂଶ ଅଟନ୍ତି। ସେହି ଧର୍ମର ପରିପାଳନ ପଥରେ ଆସୁଥିବା ସମସ୍ତ ଝଡ଼ଝଞ୍ଜାକୁ ସାମ୍ନା କରିବା ହେଉଛି ତପ। ତପସାଧନାର ଅନେକ ଭେଦ ଅଛି। ସାଧାରଣତଃ ତପସାଧନା ଶରୀର, ମନ ଓ ବାଣୀ ସାହାଯ୍ୟରେ ଆଚରିତ ହୋଇଥାଏ। ତେଣୁ ଏହି ଭେଦରେ ତପଶ୍ଚରଣକୁ ତିନି ପ୍ରକାର କୁହାଯାଏ, ଶାରୀରିକ ତପ, ମାନସିକ ତପ ଓ ବାଚିକ ତପ। ଶରୀର ଦ୍ୱାରା ଶୀତୋଷ୍ଣ ଆଦିକୁ ସହନ କରି ଚୋରି ଆଦି ଅଶୁଭ କର୍ମକୁ ଛାଡ଼ି ଶୁଭକର୍ମରେ ବ୍ରତୀ ହେବା ଶାରୀରିକ ତପ। କିନ୍ତୁ ଏହି ତପ ଯେତିକି କରାଯିବା ଉଚିତ ସେତିକି କରିବା ଉଚିତ, ଏହାଦ୍ୱାରା ମାନସିକ ଶାନ୍ତି ବଜାୟ ରହେ। ତପ ନାମରେ କିଛି ଲୋକ ଉପବାସରେ ରହନ୍ତି, ଆଉ କେତେକ ନିଜ ଶରୀରରେ ଅଗ୍ନି ସଂଯୋଗ କରନ୍ତି, କିମ୍ବା ଗୋଟିଏ ପାଦରେ ଦିନ ଦିନ ପ୍ରଖର ସୂର୍ଯ୍ୟ କିରଣରେ ଠିଆ ହୋଇ ରହନ୍ତି। ଏଗୁଡ଼ିକ ପ୍ରକୃତରେ ତପ ନୁହେଁ, ଏହାଦ୍ୱାରା ଶରୀର ଅସୁସ୍ଥ ହୁଏ ଓ ମାନସିକ ଅଶାନ୍ତି ଉତ୍ପନ୍ନ ହୁଏ। ଏହି ଅବସ୍ଥାରେ ବ୍ୟକ୍ତି ଈଶ୍ୱର ଉପାସନା କରିପାରେ ନାହିଁ। କିନ୍ତୁ ସତ୍ଶାସ୍ତ୍ରର ଅଧ୍ୟୟନ ଅଧ୍ୟାପନ, ମନ ଓ ଇନ୍ଦ୍ରିୟମାନଙ୍କୁ ସଂଯମିତ କରିବା, ନିଷ୍କାମ କର୍ମ କରିବା, ଯୋଗାଭ୍ୟାସ କରିବା ପାଇଁ ଦୀର୍ଘ ସମୟ ଆସନ ଉପରେ ବସି ଚିତ୍ତବୃତ୍ତି ନିରୋଧ ଜାରି ରଖିବା, ଈଶ୍ୱରଙ୍କ ସ୍ମରଣ, ପ୍ରାର୍ଥନା ଓ ଉପାସନା ଆଦି କରିବା ତପସାଧନାର ଅଙ୍ଗ ଅଟେ। ଭୋକ, ଶୋଷ, ସର୍ଦ୍ଦି, ଗରମ ଆଦି ପ୍ରତିକୂଳ ପରିସ୍ଥିତିକୁ ସହ୍ୟ କରି ନିଜ ଲକ୍ଷ୍ୟ ପଥରେ ଅବିଚଳିତ ରହିବା ମଧ୍ୟ ଶାରୀରିକ ତପସାଧନା ଅଟେ। ମାନସିକ ତପ ମନକୁ ରାଗଦ୍ୱେଷ, ଲୋଭ ଆଦିରୁ ନିବୃତ୍ତ କରି ପ୍ରୀତିପୂର୍ବକ ଯୋଗାଭ୍ୟାସରେ ଲଗାଇବା ଏବଂ ମାନ ଅପମାନ ଆଦି ପରିସ୍ଥିତିକୁ ସହନ କରିବା ମାନସିକ ତପ ଅଟେ। ଏହି ମାନସିକ ତପସାଧନା ସାଧକକୁ ଅଶାନ୍ତି ଓ ଚିତ୍ତ ବିକ୍ଷୁବ୍ଧତାରୁ ରକ୍ଷା କରିଥାଏ। ବାଚିକ ତପ ସତ୍ୟ କହିବା, ମୋକ୍ଷ ସମ୍ବନ୍ଧୀୟ ଶାସ୍ତ୍ର ଅଧ୍ୟୟନ କରିବା, ପ୍ରିୟ ମଧୁର ବଚନ କହିବା ଇତ୍ୟାଦି ବାଚିକ ତପ ବା ବାଣୀର ତପ ହୋଇଥାଏ। ହିତକାରୀ ବଚନ ଅନ୍ୟମାନଙ୍କୁ ଶୁଣାଇବେ ମଧ୍ୟ ବାଚନିକ ତପ ଅଟେ। ଏହି ବାଚନିକ ତପ ମଧ୍ୟରେ ଅନ୍ୟ କାହାକୁ କର୍କଶ କଥା କହିବା, ମିଥ୍ୟା କହିବା, ଅନ୍ୟମାନଙ୍କ ସମ୍ବନ୍ଧରେ ଚୁଗୁଲି କରିବା କିମ୍ବା ପରକୁ କଠିନ କଥା କହିବା ଏଗୁଡ଼ିକ ଦୂର କରିଦେଲେ ବାଚିକ ତପ ଆମକୁ ନିଶ୍ଚିତ ସତ୍ୟ ପଥରେ ଯିବାକୁ ସହଯୋଗ କରେ। ତପଶ୍ଚର୍ଯ୍ୟା ଆମର ଜୀବନକୁ ସମସ୍ତ ପ୍ରକାର ଦୁଃଖ ଯନ୍ତ୍ରଣାକୁ ସହ୍ୟ କରିବାର ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ ଏବଂ ଜୀବନକୁ ମୋକ୍ଷ ପଥରେ ଏବଂ ଈଶ୍ୱରୀୟ ମାର୍ଗରେ ନେବାରେ ସହାୟକ ହୁଏ। ଆସନ୍ତୁ ତପଶ୍ଚର୍ଯ୍ୟା କରିବା ଏବଂ ଜୀବନକୁ ମଧୁର ଭାବରେ ଅତିବାହିତ କରିବା।

କଳି ପ୍ରବେଶ କଥା ଶୁଣି ପରୀକ୍ଷିତ ଦିଗ୍ବିଜୟରେ ବାହାରିଲେ। ଉତ୍ତର କୁରୁଦେଶର ରାଜାମାନଙ୍କୁ ବସ କଲେ। ତାଙ୍କ ଆଗରେ କେତେଜଣ କୃଷ୍ଣଙ୍କ ଚରିତ ବର୍ଣ୍ଣନା କଲେ। ପାଣ୍ଡବମାନଙ୍କ ସର୍ବଦା ସହାୟ ଶ୍ରୀକୃଷ୍ଣଙ୍କ କଥା ଶୁଣି ମହାରାଜା କହିବା ଲୋକଙ୍କ ଉପରେ ସନ୍ତୁଷ୍ଟ ହେଲେ। ସେମାନଙ୍କୁ ଧନ ରତ୍ନ ମଣିହାର ଆଦି ପୁରସ୍କାର ଦେଲେ। ଏହି ସମୟରେ ଦିନେ ଧର୍ମ ଏକପାଦ ଥିବା ବୃଷ ରୂପରେ ଗାଈରୂପୀ ଧରଣୀକୁ ଭେଟିଲେ। ସେ ଗାଈ ବହୁତ ଦୁଃଖରେ କାନ୍ଦୁଥିଲା। ଧର୍ମ ବୃଷଭ ସହାନୁଭୂତି ଦେଖି ତାର କାନ୍ଦିବା କାରଣ ପଚାରିଲେ। ସେଇମାନଙ୍କ କଥା ଏଥର ଶୁଣିବା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 28ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବୀରେନ୍ଦ୍ର କୁମାର ଶତପଥୀ, କ୍ଷମା କରିବେ ସଞ୍ଜୟ କୁମାର ଶତପଥୀ। କଣ୍ଠଦାନ କରିଥିଲେ ତୃପ୍ତି ଦାସ, ବାଦଲ କୁମାର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ରାୟ ଏବଂ ଶୈଳଭମ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ କରିବା ସମୟରେ ରୋଗପୋକ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ଠିକ୍ ସମୟରେ ଏଗୁଡ଼ିକ ଦମନ କରିପାରିଲେ ଭଲ ଅମଳ ମିଳେ। ଡାଳୁଆ ଧାନରେ କାଣ୍ଡବିନ୍ଧା ପୋକ ଆକ୍ରମଣ କରିଥିଲେ ହେକ୍ଟର ପ୍ରତି 12.5 କିଲୋଗ୍ରାମ ଫିପ୍ରୋନିଲ, 0.3 ଦାନାଦାର ବିଷ ଅଳ୍ପ ପାଣି ରଖି ପ୍ରୟୋଗ କରନ୍ତୁ, ଅଥବା 1 ଲିଟର କ୍ଲୋରୋପାଇରିଫସ୍ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମାଟିଆ ଗୁଣ୍ଡି ପୋକ ଆକ୍ରମଣ ହେବାର ଆଶଙ୍କା ଅଛି। ଏହି ପୋକ ଲାଗିଲେ ଜଳସେଚନର ସୁବିଧା ଥିଲେ ପ୍ରଥମେ ଜମିରୁ ଜଳ ନିଷ୍କାସନ କରନ୍ତୁ। 1-2 ଦିନ ଶୁଖିଲା ରଖି ପୁଣି ବିଲରେ ପାଣି ମଡ଼ାନ୍ତୁ। ବୁଦା ପ୍ରତି 8-10 ପୋକ ଲାଗିଲେ ଫେନୋବୁକାର୍ବ 1 ଲିଟର ପାଣିରେ 1 ମିଲିଲିଟର ବା ଇଥୋଫେନୋପ୍ରକ୍ସ 1 ଲିଟର ପାଣିରେ 1 ମିଲିଲିଟର ହିସାବରେ ଗୋଳାଇ ଗଛ ମୂଳକୁ ସିଞ୍ଚନ କରନ୍ତୁ। ପ୍ରତି ବୁଦାରେ 2-3 ବୁଢ଼ିଆଣୀ ଥିଲେ ପୋକ ସଂଖ୍ୟା ବଢ଼ିବ ନାହିଁ। ପତ୍ରପଡ଼ା ରୋଗ ଦମନ ଲାଗି ହେକ୍ଟର ପ୍ରତି 50 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ଓ 1250 ଗ୍ରାମ ବ୍ଲାଇଟକ୍ସ 50 ସେଚିତ ଗୁଣ୍ଡକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମହୁ ବାକ୍ସଗୁଡ଼ିକୁ ଗଛ ତଳ ଛାଇ ଜାଗାରେ ରଖନ୍ତୁ, ନହେଲେ ବାକ୍ସଗୁଡ଼ିକ ଉପରେ ନଡ଼ା କିମ୍ବା ଅଖା ଦେଇ ଛାଇର ବ୍ୟବସ୍ଥା କରନ୍ତୁ। ଏହି ସମୟରେ ମହୁଫେଣାକୁ ବିରୁଡ଼ି, ଝିଟିପିଟି ପ୍ରଭୃତି ଆକ୍ରମଣ କରିଥାନ୍ତି, ତେଣୁ ନିୟମିତ ଯାଞ୍ଚ କରି ଆବଶ୍ୟକ

0: ସ୍ଥଳେ ବାକ୍ସଗୁଡ଼ିକୁ ପରିଷ୍କାର ରଖନ୍ତୁ। ପ୍ରତି 7-10 ଦିନରେ ବାକ୍ସର ତଳ ପଟା ସଫା କରିଦିଅନ୍ତୁ। ଗ୍ରୀଷ୍ମ ଋତୁ ମହୁମାଛିଙ୍କ ପାଇଁ ଅନୁକୂଳ ସମୟ। ଏହି ସମୟରେ ମହୁ ନିଷ୍କାସନ ଯନ୍ତ୍ର ସାହାଯ୍ୟରେ ମହୁ ଅମଳ କରନ୍ତୁ। ଦଳ ବିକିବାକୁ ଚାହୁଁଥିଲେ ଦଳ ବିଭାଜନ କରି ବିକ୍ରୟ କରନ୍ତୁ। ଡାଲି ଫସଲରେ ପତ୍ରଖିଆ ପୋକ, ଧଳାମାଛି, ଯୌ ପୋକ, ପତ୍ର ଉଙ୍କୁଣି, ଝାଉଁଳା ରୋଗ, ପତ୍ରଦାଗ ରୋଗ, ସାହେବି ରୋଗ ଆଦି ଲାଗିବାର ଆଶଙ୍କା ରହିଛି। ପୋକ ଓ ସାହେବି ରୋଗ ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 500 ମିଲିଲିଟର ପାଇରୋଫ୍ଲୋକ୍ସିଫେନ୍ 10 EC ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରୋଗ ନିୟନ୍ତ୍ରଣ ଲାଗି ହେକ୍ଟର ପ୍ରତି 1250 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫୁଲ ଆସିବା ସମୟରେ ହେକ୍ଟର ପ୍ରତି 250 ମିଲିଲିଟର ଟ୍ରାଇ କୁଣ୍ଟାନାଲ ବା 125 ମିଲିଲିଟର ଫାଣ୍ଟାକୁ 250 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଅଧିକ ସଂଖ୍ୟାରେ ଫୁଲ ହେବା ସଙ୍ଗେ ସଙ୍ଗେ ଛୁଇଁଗୁଡ଼ିକ ଲମ୍ବା ଓ ହୃଷ୍ଟପୃଷ୍ଟ ହୋଇଥାଏ। ଲିଚୁ ଓ ସପେଟା ଗଛରେ ଫଳ ଧରିଆସିବାର ଦେଖିଲେ ଜଳସେଚନ କରନ୍ତୁ ଏବଂ 1 ଲିଟର ପାଣିରେ 2 ମିଲିଲିଟର କ୍ଲୋରୋପାଇରିଫସ୍ ସିଞ୍ଚନ କରନ୍ତୁ। ଫୁଲ ବା ବଉଳ ଆସିବା ପୂର୍ବରୁ ଗଛରେ ପାଣି ଦିଅନ୍ତୁ ନାହିଁ। ସୂର୍ଯ୍ୟମୁଖୀ ଚାଷରେ ରୋଗ ଓ ପୋକ ନିରାକରଣ ପାଇଁ ସମନ୍ୱିତ ରୋଗପୋକ ପରିଚାଳନା ପଦ୍ଧତି ଅବଲମ୍ବନ କରନ୍ତୁ। 45 ଦିନ ପର୍ଯ୍ୟନ୍ତ ଜମିକୁ ଘାସମୁକ୍ତ ରଖନ୍ତୁ। ମାଟିର ବୋତଲ ଦେଖି ଜଳସେଚନ କରନ୍ତୁ। ମୁଗ ବିରି ଲାଗି ହେକ୍ଟର ପ୍ରତି 20 କିଲୋଗ୍ରାମ ଯବକ୍ଷାରଜାନ, 40 କିଲୋଗ୍ରାମ ଫସ୍ଫେଟ୍ ଓ 20 କିଲୋଗ୍ରାମ ପଟାସ ଏବଂ ମଟର ପାଇଁ 25 କିଲୋଗ୍ରାମ ଯବକ୍ଷାରଜାନ, 50 କିଲୋଗ୍ରାମ ଫସ୍ଫେଟ୍ ଓ 25 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଯୌ ପୋକ ଲାଗିଲେ ହେକ୍ଟର ପିଛା ରୋଗର 1 ଲିଟର କିମ୍ବା ଇମିଡାକ୍ଲୋପିଡ୍ 17.8% ଏସ୍ଏଲ୍ 120 ମିଲିଲିଟରକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ପାଉଁଶିଆ ରୋଗ ଦେଖାଗଲେ ହେକ୍ଟର ପିଛା 2 କିଲୋଗ୍ରାମ ସେଚିତ ଗନ୍ଧକ ବା ସଲ୍ଫେକ୍ସ ସିଞ୍ଚନ କରନ୍ତୁ। ଚିନାବାଦାମ ବୁଣିବାର 2-3 ସପ୍ତାହ ବେଳକୁ ଖୁସାଇ ଘାସ ବାଛି ଦିଅନ୍ତୁ। ଯଦି ଜିପ୍ସମ୍ ବୁଣିବା ସମୟରେ ଦିଆଯାଇ ନଥାଏ ତେବେ ଏହି ସମୟରେ ହେକ୍ଟର ପ୍ରତି 250 କିଲୋଗ୍ରାମ ଜିପ୍ସମ୍କୁ ଦୁଇ ପାଖରେ ଦେଇ ମାଟିରେ ମିଶାଇ ଦିଅନ୍ତୁ। 12-15 ଦିନ ବ୍ୟବଧାନରେ ବତର ଦେଖି ପାଣି ମଡ଼ାନ୍ତୁ। ଲାଲ ସମ୍ବାଳୁଆ ପାଇଁ ହେକ୍ଟର ପିଛା 1 ଲିଟର ଇକାଲକ୍ସ ବା ପ୍ରୋଫେନଫସ୍ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଶିଶୁଟିର ମୁଣ୍ଡ ବଡ଼ ହୋଇଥିଲେ, ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଯ୍ୟୋଧନ ସାମଲ।
4: ଶିଶୁଟିର ମୁଣ୍ଡର ଆକାର ବଡ଼ ଥିଲେ ଏହା ମୁଖ୍ୟତଃ ଏକ ରୋଗର ଲକ୍ଷଣ, କିନ୍ତୁ ଅଳ୍ପ କେତେକ କ୍ଷେତ୍ରରେ ସ୍ୱାଭାବିକଠାରୁ ବଡ଼ ମୁଣ୍ଡ ଥିବା ଶିଶୁ ବା ବ୍ୟକ୍ତିବିଶେଷ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ମଧ୍ୟ ନଜିର ରହିଛି। ମୁଣ୍ଡ ବଡ଼ ଥିଲେ ଏହି ଅବସ୍ଥାକୁ ଡାକ୍ତରୀ ଭାଷାରେ ମାକ୍ରୋକେଫାଲି ବୋଲି କୁହାଯାଏ। ଏହା ଶିଶୁଟିକୁ ଚାହିଁଲା ମାତ୍ରେ ଜଣାପଡ଼ିଯାଏ, ଅଥବା ନିୟମିତ ଡାକ୍ତରୀ ପରୀକ୍ଷା ସମୟରେ ଯେଉଁ ଶାରୀରିକ ମାପଚୁପ କରାଯାଇଥାଏ ତଦ୍ୱାରା ଜଣାପଡ଼ିଥାଏ, ଯେପରିକି ଓଜନ, ଉଚ୍ଚତା, ଛାତିର ପରିଧି, ମୁଣ୍ଡର ପରିଧି, ବାହୁର ପରିଧି ଇତ୍ୟାଦି ଡାକ୍ତରମାନେ ସାଧାରଣ ଭାବେ ଶିଶୁଟିର ପରୀକ୍ଷା ନିରୀକ୍ଷା ସମୟରେ ଦେଖିଥାନ୍ତି। ମୁଣ୍ଡର ଗୋଲେଇ ବା ପରିଧି ମାପ କରିବା ପାଇଁ ବ୍ୟବହୃତ ଫିତା ବା ମେଜରିଂ ଟେପ୍ ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ। ମୁଣ୍ଡର ପଛ ଭାଗରେ ଥିବା ଏକ ସବୁଠାରୁ ଉଚ୍ଚା ଜାଗା, ଯାହା ହାତ ଲଗାଇଲେ ଜଣାପଡ଼ିଯାଏ, ସେହିଠାରୁ ଆରମ୍ଭ କରି ସାମ୍ନା ପଟେ ଥିବା ଚକ୍ଷୁର ଠିକ୍ ଉପରିଭାଗ ପର୍ଯ୍ୟନ୍ତ ମୁଣ୍ଡର ଚାରିପଟେ ଫିତାଟିକୁ ଘୁରାଇ ଧରି ମପାଯାଇଥାଏ। ଜନ୍ମ ସମୟରେ ଶିଶୁଟିର ମୁଣ୍ଡର ପରିଧି ପ୍ରାୟ 33-35 ସେଣ୍ଟିମିଟର ରହିଥାଏ। ପ୍ରଥମ 3 ମାସରେ ଏହା ମାସକୁ 2 ସେଣ୍ଟିମିଟର ହିସାବରେ ବୃଦ୍ଧି ପାଇ 41 ସେଣ୍ଟିମିଟର ହୋଇଥାଏ। ତାପରେ ପ୍ରତି 3 ମାସରେ 2 ସେଣ୍ଟିମିଟର ବୃଦ୍ଧି ପାଇ ବର୍ଷେ ହେଲା ବେଳକୁ ପ୍ରାୟ 47 ସେଣ୍ଟିମିଟର ହୋଇଥାଏ। ଏହାପରେ ମୁଣ୍ଡ ଧୀରେ ଧୀରେ ବଢ଼ି 4-5 ବର୍ଷ ବେଳକୁ ପ୍ରାୟ 51

ସେଣ୍ଟିମିଟର ହୋଇଥାଏ। ଶିଶୁର ଛାତିର ପରିଧି ଜନ୍ମ ସମୟରେ ମୁଣ୍ଡ ପରିଧିଠାରୁ କମ୍ ଥାଏ, ଫଳରେ ନବଜାତ ଶିଶୁର ମୁଣ୍ଡଟି ବଡ଼ ଦେଖାଯାଏ। ପ୍ରାୟ 2 ବର୍ଷ ପରେ ଛାତିର ପରିଧି ମୁଣ୍ଡ ପରିଧିଠାରୁ ଅଧିକା ହୋଇ ରହେ। ଏହି ମାପଠାରୁ ଶିଶୁଟିର ମୁଣ୍ଡ ବଡ଼ ହେଲେ ତାହାକୁ ବଡ଼ ମୁଣ୍ଡ ବୋଲି ଡାକ୍ତରମାନେ କହିଥାନ୍ତି। ଏହାଛଡ଼ା ବୈଜ୍ଞାନିକ ପ୍ରଣାଳୀରେ ମୁଣ୍ଡ ମାପର ପରିସଂଖ୍ୟାନକୁ ବିଚାରକୁ ନେଇ ଯଦି ମୁଣ୍ଡର ପରିଧି ହାରାହାରି ଠାରୁ 2 ସ୍ଟାଣ୍ଡାର୍ଡ ଡେଭିଏସନ୍ ଠାରୁ ବେଶୀ ହୁଏ, ତାକୁ ମାକ୍ରୋକେଫାଲି ବା ବଡ଼ ମୁଣ୍ଡ ରୋଗ ବୋଲି ଅଭିହିତ କରାଯାଇଥାଏ। ଶିଶୁର ବଡ଼ ମୁଣ୍ଡ ହେବାର ମୁଖ୍ୟ କାରଣଗୁଡ଼ିକ ହେଲା ମୁଣ୍ଡ ଭିତରେ ଥିବା ମସ୍ତିଷ୍କ ବା ବ୍ରେନ୍ ମଧ୍ୟରେ ଜନ୍ମଗତ ଜନିତ ତ୍ରୁଟି, ଅଣୁକୋଷିକାରେ ଥିବା ଜିନ୍ରେ ତ୍ରୁଟି ବା ପରିବେଶର ପ୍ରଭାବରେ ସୃଷ୍ଟି ହେଉଥିବା ରୋଗଜନିତ ତ୍ରୁଟି। ମସ୍ତିଷ୍କରେ ମଧ୍ୟ ସଞ୍ଚାଳିତ ହେଉଥିବା ଜଳ, ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ବୋଲି କୁହାଯାଏ, ତାର ପରିମାଣ ମସ୍ତିଷ୍କ ଭିତରେ ଅତ୍ୟଧିକ ହେବା ଅଥବା ମୁଣ୍ଡର ଅସ୍ଥିର ମାତ୍ରାଧିକ ବୃଦ୍ଧି ହେତୁ ହୋଇଥାଏ। ଏହିସବୁ କାରଣରୁ ମସ୍ତିଷ୍କ ବା ବ୍ରେନ୍ର ଆକାର ବୃଦ୍ଧି ହୋଇ ମୁଣ୍ଡର ଆକାର ବଡ଼ ହୋଇଥାଏ। ଅଧିକ ଶିଶୁକୋଟି ଦେଖାଯାଉଥିବା ବଡ଼ ମୁଣ୍ଡ ମସ୍ତିଷ୍କରେ ଅଧିକ CSF ର ପରିମାଣ ହେତୁ ହୋଇଥାଏ, ଯାହାକୁ ଡାକ୍ତରୀ ଭାଷାରେ

0: ହେବା ଅଥବା ମୁଣ୍ଡର ଅସ୍ଥିର ମାତ୍ରାଧିକ ବୃଦ୍ଧି ହେତୁ ହୋଇଥାଏ। ଏହିସବୁ କାରଣରୁ ମସ୍ତିଷ୍କ ବା ବ୍ରେନ୍ର ଆକାର ବୃଦ୍ଧି ହୋଇ ମୁଣ୍ଡର ଆକାର ବଡ଼ ହୋଇଥାଏ। ଅଧିକ ଶିଶୁକୋଟି ଦେଖାଯାଉଥିବା ବଡ଼ ମୁଣ୍ଡ ମସ୍ତିଷ୍କରେ ଅଧିକ ସିଏସ୍ଏଫ୍ର ପରିମାଣ ହେତୁ ହୋଇଥାଏ, ଯାହାକୁ ଡାକ୍ତରୀ ଭାଷାରେ ହାଇଡ୍ରୋକେଫାଲସ୍ ବୋଲି କୁହାଯାଏ। ସିଏସ୍ଏଫ୍ ନାମକ ଜଳ ବ୍ରେନ୍ ବା ମସ୍ତିଷ୍କର ଭିତର ଭାଗରେ ଥିବା ଜଳାଶୟ ବା ଭେଣ୍ଟ୍ରିକଲ୍ ଓ ମସ୍ତିଷ୍କର ଚତୁଃପାର୍ଶ୍ୱରେ ଘେରି ରହିଥିବା ତିନୋଟି ଆବରଣ ମଧ୍ୟରୁ ମଝି ଥିବା ଆବରଣ ଓ ସର୍ବନିମ୍ନ ଆବରଣ ମଧ୍ୟବର୍ତ୍ତୀ ସ୍ଥାନରେ ସଞ୍ଚାଳିତ ହୋଇ ଏକ ନିରାପତ୍ତା କବଚ ବା ସକ୍ ଅବଜର୍ଭର୍ ଭଳି କାର୍ଯ୍ୟ କରିଥାଏ। ଏହା ମସ୍ତିଷ୍କ ମଧ୍ୟରେ ରକ୍ତରୁ କ୍ଷରଣ ହୋଇଥାଏ ଓ ଭିତରୁ ବାହାରକୁ ଆସେ ଏବଂ ନିମ୍ନରେ ମେରୁଦଣ୍ଡ ମଧ୍ୟରେ ଥିବା ସୁଷୁମ୍ନା କାଣ୍ଡ ବା ସ୍ପାଇନାଲ୍ କର୍ଡ ମଧ୍ୟ ଦେଇ ମଧ୍ୟ ସଞ୍ଚାଳିତ ହୋଇଥାଏ। ଏହି ଜଳର ପରିମାଣ ବୃଦ୍ଧି ଜନିତ ହାଇଡ୍ରୋକେଫାଲସ୍ ରୋଗ ମସ୍ତିଷ୍କରେ ଜନ୍ମରୁ ରହିଥିବା କୌଣସି ଗଠନମୂଳକ ତ୍ରୁଟି ହେତୁ ହୋଇପାରେ ଅଥବା ପରିବେଶ ଜନିତ ରୋଗର ପ୍ରଭାବରୁ ହୋଇପାରେ। ଜନ୍ମଗତ କାରଣରୁ ହୋଇଥିବା ହାଇଡ୍ରୋକେଫାଲସ୍ ରୋଗରେ ମସ୍ତିଷ୍କ ଭିତରେ ଓ ଭିତରୁ ବାହାରକୁ ସଞ୍ଚାଳିତ ହୋଇ ନ ପାରି ଜମି ରହେ, ଯାହାଫଳରେ ଶିଶୁଟି ମୁଣ୍ଡଟି ବଢ଼ିବାକୁ ଲାଗେ। ପରିବେଶ କାରଣଗୁଡ଼ିକ ହେଲା ନବଜାତ ଶିଶୁର ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ, ଜୀବାଣୁ ସଂକ୍ରମଣ ଜନିତ ସୃଷ୍ଟ ତରଳ ପଦାର୍ଥ ମସ୍ତିଷ୍କର ବାହ୍ୟ ଆବରଣ ମଧ୍ୟରେ ଜମି ରହିବା, କିମ୍ବା ଜୀବାଣୁ ଭୂତାଣୁ ଅଥବା ଅନ୍ୟାନ୍ୟ ଅଣୁକୋଷୀ ଜୀବ ଦ୍ୱାରା ସୃଷ୍ଟି ହେଉଥିବା ସିଏଫ୍ ସଞ୍ଚାଳନରେ ବାଧା ସୃଷ୍ଟି ହେବା। ବଡ଼ମୁଣ୍ଡ ହୋଇଥିବା ଶିଶୁଟିକୁ ଆଧୁନିକ ଏକ୍ସରେ, ଏମ୍ଆର୍ଆଇ ବା ସିଟି ସ୍କାନିଂ କରାଇବା ଦ୍ୱାରା ରୋଗ ଚିହ୍ନଟ କରାଯାଇଥାଏ। ତାଛଡ଼ା ଅଣ୍ଟା ବାଟେ ମସ୍ତିଷ୍କର ଜଳ ବା ସିଏସ୍ଏଫ୍ ସଂଗ୍ରହ କରି ପରୀକ୍ଷା କଲେ ରକ୍ତ ସଂକ୍ରମଣ ବା ବ୍ରେନ୍ରେ ସଂକ୍ରମଣ ଜନିତ ରୋଗ ଚିହ୍ନଟ ହୋଇଥାଏ। ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କର ପରାମର୍ଶରେ ଉପଯୁକ୍ତ ଚିକିତ୍ସା କରାଯାଇଥାଏ। କେତେକ କ୍ଷେତ୍ରରେ ଅପରେସନ୍ ଓ କେତେକ କ୍ଷେତ୍ରରେ କେବଳ ଔଷଧ ଦ୍ୱାରା ରୋଗର ଚିକିତ୍ସା କରାଯାଇଥାଏ। ଅଧିକାଂଶ କ୍ଷେତ୍ରରେ ସଫଳ ଚିକିତ୍ସା ସତ୍ତ୍ୱେ ଶିଶୁଟିର ପରମାୟୁ ସାଧାରଣ ଶିଶୁଠାରୁ କମ୍ ହୋଇଥାଏ ଓ ଅନେକ କ୍ଷେତ୍ରରେ ମୃତ୍ୟୁ ହୋଇଯାଏ।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଶିଶୁଟିର ମୁଣ୍ଡ ବଡ଼ ହୋଇଥିଲେ। ଆଲୋଚନା କରିଥିଲେ ଡାକ୍ତର ଦୁର୍ଯ୍ୟୋଧନ ସାମଲ।

ଶ୍ରୋତା ବନ୍ଧୁ, ଏ ଧରା ପୃଷ୍ଠରେ କୋଟି କୋଟି ଜୀବଜନ୍ତୁ ଅଛନ୍ତି। ସମସ୍ତଙ୍କର ଜୀବନ ଅଛି। ସମସ୍ତ ପ୍ରକୃତି ଉପରେ ନିର୍ଭର କରି ବଞ୍ଚିଥାନ୍ତି। ସବୁ ଜୀବଙ୍କ ମଧ୍ୟରୁ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ମଣିଷ ଧର୍ମ ଅଧର୍ମକୁ ବୁଝିପାରେ, ଭଲ ମନ୍ଦକୁ ଜାଣିପାରେ, ଉଚିତ ଅନୁଚିତର ବିଚାର ମଧ୍ୟ କରିପାରେ। ଭଗବାନ ମଣିଷକୁ ଅନେକ ଶକ୍ତି ଦେଇଛନ୍ତି। ଏ ସବୁ ସତ୍ତ୍ୱେ ମଣିଷ ହିଁ ବେଳେବେଳେ ଭୁଲ କାମ କରେ, ଅବାଟରେ ଚାଲେ, ଜାଣିଜାଣି ଅନ୍ୟାୟ କରିବସେ। ମଣିଷକୁ ଭୁଲ ବାଟରୁ ଠିକ୍ ବାଟକୁ ଆଣିବା ପାଇଁ, ତା'ର ବିଚଳିତ ମନକୁ ସ୍ଥିର କରିବା ପାଇଁ, ଭଲ ମଣିଷରେ ପରିଣତ କରିବା ପାଇଁ ଆମ ପୂର୍ବଜମାନେ ଭାରତର ମୁନି ଋଷି ସାଧୁ ସନ୍ନ୍ୟାସୀ ତଥା ଏ ମାଟିର ମହାନ ପଣ୍ଡିତମାନେ ସେମାନଙ୍କ ଦିବ୍ୟ ଜ୍ଞାନ ଓ ଅଗାଧ ପାଣ୍ଡିତ୍ୟର ଫଳସ୍ୱରୂପ ଆମକୁ ଦେଇଯାଇଛନ୍ତି ଅସଂଖ୍ୟ ଶାସ୍ତ୍ର। ବେଦ ପୁରାଣ ଭଳି ଧର୍ମଶାସ୍ତ୍ରମାନ ମଣିଷକୁ ଭଲ ମଣିଷ ହେବା ପାଇଁ ବାଟ ଦେଖାଇଥାନ୍ତି। ସେସବୁରେ ଥିବା ନୀତି କଥା ମଣିଷକୁ ଉଚିତ ମାର୍ଗରେ ଯିବା ପାଇଁ ପ୍ରେରଣା ଦେଇଥାନ୍ତି। ଭଗବାନ ବ୍ୟାସଙ୍କ ଦ୍ୱାରା ରଚିତ ଅଷ୍ଟାଦଶ ପୁରାଣରେ ରହିଛି ଅନେକ ଉପାଖ୍ୟାନ। ସେସବୁର ଉଦ୍ଦେଶ୍ୟ ମଣିଷକୁ ଧର୍ମ

ମାର୍ଗରେ ନ୍ୟାୟ ମାର୍ଗରେ ଯିବା ପାଇଁ ପ୍ରେରିତ କରିବା, ଅନ୍ୟର ଉପକାର କରିବା, ଅନ୍ୟକୁ ସାହାଯ୍ୟ କରିବା ପାଇଁ ଧର୍ମଶାସ୍ତ୍ରମାନ ଉପଦେଶ ଦେଇଥାନ୍ତି। ଅନ୍ୟକୁ ଦୁଃଖ ଦେଲେ ବା କଷ୍ଟ ଦେଲେ ମଣିଷ ପାପ ଅର୍ଜନ କରେ। ଏ ପ୍ରସଙ୍ଗରେ ଏକ ଉପାଦେୟ ଶ୍ଳୋକ ହେଉଛି ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ୱୟମ୍ ପରୋପକାରାୟ ପୁଣ୍ୟାୟ ପାପାୟ ପରପୀଡ଼ନମ୍। ଅର୍ଥାତ୍ ବ୍ୟାସଙ୍କ ଦ୍ୱାରା ରଚିତ ଅଷ୍ଟାଦଶ ପୁରାଣରେ ଦୁଇଟି ବଚନ ପ୍ରଣିଧାନ ଯୋଗ୍ୟ। ପରୋପକାର କରିବା ହେଉଛି ପୁଣ୍ୟ, ଆଉ ଅନ୍ୟକୁ ପୀଡ଼ା ବା କଷ୍ଟ ଦେବା ହେଉଛି ପାପ।

ବେଳେବେଳେ ସମାଜରେ ବିପନ୍ନ ହୋଇପଡ଼େ ସେହି କନ୍ୟା ରତ୍ନଙ୍କ ସ୍ଥିତି। କେଉଁଠି ଭ୍ରୂଣ ହତ୍ୟାର ସେ ଶିକାର ହୁଏ, ସେ ଦୁନିଆ ଦେଖିବା ଆଗରୁ ପରିଚୟହୀନ ହୋଇଯାଏ, ଆଉ କେଉଁଠି ତା ପାଇଁ ଟାଣି ଦିଆଯାଏ ଲକ୍ଷ୍ମଣ ରେଖା। ଆକଟର ତିନିଗାର ଡେଇଁ ସେ ନା ଯାଇପାରେ ଆଗକୁ, ନା କହିପାରେ ମନର କଥା।

କିଏ କହିଲା ସେ ଅବଳା ଦୁର୍ବଳା, କିଏ କହିଲା ତା ଭିତରେ ଶକ୍ତି ପୁରୁଷମାନଙ୍କଠାରୁ କମ୍ ବୋଲି। କନ୍ୟା ରତ୍ନମାନଙ୍କୁ ସଶକ୍ତ କରିବା ପାଇଁ ଲୋଡ଼ା ଆମ ସମସ୍ତଙ୍କର ସହଯୋଗ।

ଶ୍ରୋତାବନ୍ଧୁ, ଏଥର ଆପଣମାନଙ୍କ ପାଇଁ ଆମକୁ ମିଳିଥିବା ସୂଚନା, ଯାଜପୁର ଜିଲ୍ଲା ସୁକିନ୍ଦାର କବିତ୍ରା ସୂର୍ଯ୍ୟମଣି ଦେଇପୁର ଶାସନସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଆସନ୍ତାକାଲି ଅର୍ଥାତ୍ ମଇ ମାସ 8 ତାରିଖ ଶୁକ୍ରବାର ଦିନ ଶ୍ରୀ ରାଧାକୃଷ୍ଣଙ୍କର ଚତୁର୍ଥ ବାର୍ଷିକ ଜନ୍ମୋହବ ଯଥାବିଧି ଅନୁଷ୍ଠିତ ହେବ। ଉତ୍ସବରେ ଶ୍ରୀଜଗନ୍ନାଥ, ଶ୍ରୀରାମଚନ୍ଦ୍ର, ଶ୍ରୀକୃଷ୍ଣଚନ୍ଦ୍ର ଓ ମା ଦୁର୍ଗାଙ୍କ ସମ୍ବନ୍ଧୀୟ କବିତା ପାଠୋହବ ସହ ବାର୍ଷିକ ପତ୍ରିକା ପ୍ରାଂଶୀ ବଂଶିକା ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଆଧ୍ୟାତ୍ମିକ ତଥା ସାହିତ୍ୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ସାହିତ୍ୟପ୍ରେମୀ ଯୋଗଦେବାକୁ କବିତ୍ରା ସୂର୍ଯ୍ୟମଣି ଦେଇପୁର ଶାସନର ଗ୍ରାମବାସୀବୃନ୍ଦ ତଥା ଶ୍ରୀ ରାଧାକୃଷ୍ଣ ମନ୍ଦିରର ପୂଜକମାନଙ୍କ ପକ୍ଷରୁ ନିବେଦନ କରାଯାଇଛି।

0: କାରଣ ହୁଏ ଶୀତଳ। ଆଜି କିନ୍ତୁ ନିସଙ୍ଗତାର ପରିସର ଖୁବ୍ ବ୍ୟାପକ। କେବଳ ବୟସ୍କମାନେ ନୁହନ୍ତି, ଛୋଟ ବୟସର ପିଲାମାନେ ମଧ୍ୟ ନିସଙ୍ଗ ହୋଇପଡ଼ୁଛନ୍ତି। ଆମର ସାମାଜିକ ଜୀବନର ସମୀକରଣ ସବୁ ବଦଳିଯିବା ପରେ ନୂତନ ପିଢ଼ିର ମଣିଷମାନଙ୍କର ଜୀବନ ପ୍ରତି ଆଭିମୁଖ୍ୟ ମଧ୍ୟ ବଦଳିସାରିଛି। ବାପା ମା ଉଭୟ ବୃତ୍ତିଗତ କାର୍ଯ୍ୟରେ ବାହାରକୁ ଚାଲିଯିବା ପରେ ଛୋଟ ପିଲାଟିର ନିସଙ୍ଗ ଜୀବନକୁ ପରଖିବାକୁ ଆମ ପାଖରେ ସମୟ ନାହିଁ। ବଡ଼ ସହରର ବଡ଼ ବଡ଼ ଆପାର୍ଟମେଣ୍ଟରେ ଥିବା ପ୍ରତ୍ୟେକଟି ଘରର ରହିଛି ଗୋଟିଏ ଗୋଟିଏ ଅଲଗା କାହାଣୀ। ସେଠାରେ କ'ଣ ସବୁ ଘଟୁଛି ତାର ସାମାନ୍ୟତମ ସୂଚନା ପଡ଼ୋଶୀ ଘରୁ ମଧ୍ୟ ମିଳେ ନାହିଁ। କେହି କାହାରିକୁ ଜାଣନ୍ତି ନାହିଁ କି ଚିହ୍ନନ୍ତି ନାହିଁ। ଏପରି ଏକ ପରିବେଶରେ କ୍ରମଶଃ ବଡ଼ ହେଉଥିବା ଛୋଟ ପିଲାଟି ନିର୍ଜନତା ଭିତରେ ଛଟପଟ ନ ହୋଇ ତାର ନିଜସ୍ୱ ସୁଚିନ୍ତିତ ଜୀବନଯାତ୍ରାର ଏକ ନକ୍ସା ତିଆରିରେ ଲାଗିଯାଏ। ତାର ନିସଙ୍ଗତା ପଣିଆ ତା ପାଇଁ ନୂଆ ନୂଆ ସମ୍ଭାବନାର ଦ୍ୱାର ଖୋଲିଦିଏ। ବହୁକାଳରୁ ଆମ ସମାଜର ପିଲାମାନେ ପାରିବାରିକ ଜୀବନଶୈଳୀକୁ ଭୁଲିସାରିଛନ୍ତି। ଝିଅଟିଏ ଥିଲେ ତାର ଭାଇ ନାହିଁ, ପୁଣି ପୁଅଟିଏ ଥିଲେ ତାର ଭଉଣୀ ମଧ୍ୟ ନାହିଁ। ସ୍କୁଲ, ହୋମୱାର୍କ, ଟ୍ୟୁସନ, ଯୋଗ, ଓଡ଼ିଶୀ ନୃତ୍ୟ, ଗିଟାର ବାଦନ, ଚେସ୍, ଚିତ୍ରାଙ୍କନ, ଅନ୍ଲାଇନ୍ କ୍ଲାସ୍, ଜୁଡ଼ୋ, କ୍ୟାରେଟେ ପାଇଁ ପ୍ରଶିକ୍ଷଣ ସାଙ୍ଗକୁ ମୋବାଇଲ ଫୋନ୍ର ଗେମ୍ସ ଏବେକାର ପିଲାମାନଙ୍କୁ ଜୀବନ ଜୀଇଁବାକୁ ନ ଶିଖାଇ ସବୁ କ୍ଷେତ୍ର ପାଇଁ ଜଣେ ଯୋଗ୍ୟ ପ୍ରତିଦ୍ୱନ୍ଦ୍ୱୀ କରିବା ପାଇଁ ଲାଗିପଡ଼ିଛନ୍ତି। ଏବେକାର ଯୁବ ସମ୍ପ୍ରଦାୟ ପାଇଁ ନିସଙ୍ଗତାର ଅଲଗା ସଂଜ୍ଞା ପରିଭାଷିତ ହୋଇସାରିଛି। ପ୍ରେମରେ ବିଫଳତା, ଅସଫଳ ଦାମ୍ପତ୍ୟ, ପତିପତ୍ନୀଙ୍କର ବ୍ୟକ୍ତିଗତ ଅହଙ୍କାର, ସହିଷ୍ଣୁତାର ଅଭାବ, ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତାର ପରାଜୟ, ବୁଝାମଣାର ଅଭାବ ପରି ଅନେକ କାରଣ ଯୋଗୁଁ ସେମାନେ ପୂର୍ଣ୍ଣ ସ୍ୱାଭାବିକ ଜୀବନଟିଏ ମଧ୍ୟ ଜୀଇଁପାରନ୍ତି ନାହିଁ। ଶତକଡ଼ା ନମ୍ବର ସର୍ବସ୍ୱ ଆମର ପରୀକ୍ଷାରେ 95% କମ୍ ରହିବା ଅର୍ଥ ଜୀବନ ବ୍ୟର୍ଥ, ବଞ୍ଚିବା ଅର୍ଥହୀନ। କିନ୍ତୁ ଗୌତମ ବୁଦ୍ଧଙ୍କର ଇଚ୍ଛା କରି ନିସଙ୍ଗତାକୁ ଆପଣେଇ ନେବା ପଛରେ ରହିଛି ଏକ ଅଲଗା ଜୀବନ ଦର୍ଶନ। ନିସଙ୍ଗତାର ଆକର୍ଷଣରେ ତାଙ୍କୁ ରାଜପ୍ରସାଦ, ସୁଖ ସମ୍ପଦ, ପ୍ରାଚୁର୍ଯ୍ୟ, କ୍ଷମତା, ଦାମ୍ପତ୍ୟ ଓ ପାରିବାରିକ ବନ୍ଧନ ନିଶ୍ଚୟ ତୁଚ୍ଛ ମନେ ହୋଇଥିବ। ସେ ମନେ କରିଥିବେ ବନ୍ଧନ, କୋଳାହଳ ଓ ସୁଖ ସ୍ୱାଚ୍ଛନ୍ଦ୍ୟର ଭିଡ଼ ଭିତରେ ନିଶ୍ଚୟ ତାଙ୍କର ଇପ୍ସିତ ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ। ଆଜି ମଧ୍ୟ ଭିନ୍ନ ଭିନ୍ନ କାରଣରୁ ଅନେକ ସାମାଜିକ ମଣିଷମାନଙ୍କର ନିସଙ୍ଗତା ପ୍ରତି ରହିଛି ତୀବ୍ର ଆକର୍ଷଣ। ଜୀବନଠାରୁ ଓ ସମାଜଠାରୁ ସେମାନେ ଚାଲିଯାଆନ୍ତି ଅନେକ ଦୂରକୁ। ହଁ, ଏକଥା ସତ ଯେ ପ୍ରତି ମଣିଷକୁ ନିର୍ଜନତା ଭୋଗିବାକୁ ପଡ଼େ ଓ ନିସଙ୍ଗତାକୁ କେବେ ନା କେବେ ଦିନେ ଅନୁଭବିବାକୁ ହୁଏ। ନିର୍ଜନ ବେଳାର ସେହି ନିସଙ୍ଗପଣ ଯେତିକି ନିଷ୍ଠୁର ସେତିକି କରୁଣ। ଯାହା ଜଣାପଡ଼ୁଛି, ମଣିଷର ନିସଙ୍ଗତା ହିଁ ତା'ର ଭବିଷ୍ୟତର ଆଧାର। ସଭ୍ୟତାର ବିକାଶ ସହିତ ନିସଙ୍ଗତାର ବୃଦ୍ଧି ଆଜି ଆପାତତଃ ଏକ ପ୍ରାମାଣିକ ସତ୍ୟ। ଏଥିରୁ ମୁକ୍ତି ପାଇଁ ରହିଛି କେବଳ ବିନମ୍ର ନିବେଦନର ଏକ ସ୍ୱର।
1: କଥିକାରେ ଶୁଣୁଥିଲେ ଆଲୋଚନା ନିସଙ୍ଗତାର ନିରବ ନିବେଦନ। ଆଲୋଚନା କରିଥିଲେ ଡକ୍ଟର ପ୍ରସନ୍ନ କୁମାର ବରାଳ। ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ସଜଫୁଲ।

ପରବର୍ତ୍ତୀ ଗୀତ ଗାଇଛନ୍ତି ସୁନୀଲ କୁମାର ମଲ୍ଲିକ, ରଜନୀକାନ୍ତ ନାୟକଙ୍କ ଅନ୍ୟ ଏକ ରଚନା। ଆଜି ବି ଲିଭିନି ତମରି ଓଠର ନାଲି, ଭୁଲି ବି ଭାବୁଛି ପାରୁନି ମୁଁ ଭୁଲି।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶେଷରେ ଦ୍ୱୈତକଣ୍ଠରେ ସୁନୀଲ କୁମାର ମଲ୍ଲିକ ଏବଂ କୁମକୁମ ମିଶ୍ର ଗାଇଛନ୍ତି ରଜନୀକାନ୍ତ ନାୟକଙ୍କର ଅନ୍ୟ ଏକ ରଚନା।

ଶୁଣୁଥିଲେ ସଜ ଫୁଲ, କଣ୍ଠଦାନ କରିଥିଲେ ସୁନୀଲ କୁମାର ମଲ୍ଲିକ ଏବଂ କୁମକୁମ ମିଶ୍ର, ଗୀତ ରଚନା କରିଥିଲେ ରଜନୀକାନ୍ତ ନାୟକ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ୍ତ କୁମାର ରାଉତ। आकाशवाणी कटक।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ।
1: ହଁ ଶ୍ରୋତା ବନ୍ଧୁ, ଆପଣମାନଙ୍କର ପ୍ରତୀକ୍ଷାର ଅନ୍ତ ଘଟାଇ ଆମେ ଆସିଗଲୁ ସାଧନାର ପୃଷ୍ଠାରେ କାର୍ଯ୍ୟକ୍ରମର ପୁଣି ଏକ ନୂଆ ଅଧ୍ୟାୟକୁ ନେଇ ଉପସ୍ଥାପନରେ ମୁଁ ଶ୍ରାବଣୀ। ନମସ୍କାର। ଗୋଟିଏ ଜହ୍ନରାତିର ଜବାବକୁ ମନେ ରଖି କେହି କଣ କାହାରିକୁ ଅପେକ୍ଷା କରିପାରେ ଏଠି। ଓହୋ, ମୁଁ କଣ କବିତା ପଢିବାକୁ ଆରମ୍ଭ କଲିଣି। କବିତା ଏଇଠି ଥାଉ, ଆସନ୍ତୁ ଜାଣିନେବା ଆଜିର ସାଧନାର ପୃଷ୍ଠାରେ କାର୍ଯ୍ୟକ୍ରମର ଅତିଥିଙ୍କୁ। ଆମ ଗହଣରେ ଅଛନ୍ତି କବି ଭାନୁଦେବ ବିଶ୍ୱାଳ, କେଉଟପାଳ, ତିତିରା, ଜଗତସିଂହପୁର, ଏବଂ ତାଙ୍କ ରଚିତ ପୁସ୍ତକ ସୁମନ କବିତାମାଳା ଓ ମଲ୍ଲିମଲ୍ଲାର।

0: କବି ଭାନୁଦେବ ବିଶ୍ୱାଳଙ୍କର ପ୍ରଥମ କବିତା ସଂକଳନର ଟାଇଟେଲ ସୁମନ କବିତାମାଳା ପ୍ରକାଶକାଳ 2025 ମସିହା 88 ପୃଷ୍ଠାକୁ 55 ଛନ୍ଦଯୁକ୍ତ କବିତା ମଣ୍ଡନ କରିଛି। କବିତା ଗୁଡ଼ିକର ଟାଇଟେଲ ମଧ୍ୟରୁ କିଛି ଶୁଣି ନିଅନ୍ତୁ। ମାତା, ଆଖି, ପ୍ରାର୍ଥନା, ମୋ ବୋଉ, ପ୍ରାପ୍ତ ବୟସ୍କ କନ୍ୟା, ଅକ୍ଷର ପରିଚିତ, ପ୍ରଜାବତ୍ସଳ ରାଜା, ଗୁରୁ ଆଶୀର୍ବାଦ, ପ୍ରେମିକାର ପ୍ରେମପତର, ଗୁରୁ ବନ୍ଦନା, କ୍ଷୀରନୀର ସମ୍ପର୍କ ଇତ୍ୟାଦି ଇତ୍ୟାଦି। ତେବେ ଏଥର ଆସନ୍ତୁ କିଛି କବିତା ଶୁଣି ନେବା କବି ଭାନୁଦେବଙ୍କ କଣ୍ଠରୁ।
1: ଅସହାୟ ପ୍ରାଣୀକୁ ସହାୟତା ଲୋଡ଼ା ପିଢ଼ି।

0: ମଲ୍ଲି ମଲ୍ଲହାର କଣ ମଲ୍ଲି ଫୁଲର ହାର ଭାବିଲେ କି? ନା ନା, ମଲ୍ଲି ମଲ୍ଲହାର ଭାନୁଦେବ ବିଶ୍ୱାଳଙ୍କର ଦ୍ୱିତୀୟ କବିତା ସଂକଳନର ନାମ। ମଲ୍ଲି ମଲ୍ଲହାର ପୃଷ୍ଠା ସଂଖ୍ୟା 128, କବିତା ସଂଖ୍ୟା 58। ଟାଇଟେଲ ମଧ୍ୟରେ ରହିଛି ପିତାମାତାଙ୍କର ଅବଦାନ, ବାପାଙ୍କ ଖେଳନା, ଭାବର ଠାକୁର, ଆସ ଲଗାଇବା ଗଛ, କୁନି ପିଲାର ଗୁହାରୀ, ମା ଦୁର୍ଗା, ମଲ୍ଲି ଫୁଲ, କାଉ କୋଇଲି, ଜହ୍ନି କାକୁଡ଼ି ଚାନ୍ଦ ଇତ୍ୟାଦି ଇତ୍ୟାଦି। ଆସନ୍ତୁ ଆଉ କିଛି କବିତା ଶୁଣି ନେବା କବି ଭାନୁଦେବଙ୍କ ପାଖରୁ।
1: ମୋର ଗୋଟିଏ ଜଗନ୍ନାଥଙ୍କର ଜଣାଣ, ପ୍ରଭୁଙ୍କ ଅପୂର୍ବ ଶୋଭା। ଆହେ ପ୍ରଭୁ ତୁମେ ଶ୍ରୀକ୍ଷେତ୍ର ବିହାରୀ, ତୁମ୍ଭ ମଥାରେ ତୁଳସୀ କେରି କେରି, ଅପୂର୍ବ ଶୋଭା ଦିଶୁଛି ମନ ଭରି। ଆଏ ଶ୍ରୀ ପ୍ରଭୁ ନୀଳଗିରି ବିହାରୀ, ଗରୁଡ଼ ପଛରେ ହସ୍ତ ଯୋଡ଼ି କରି, ଚାହିଁ ଦେଲେ ଥରେ ଦୁଃଖ ଯାଏ ସରି।

ମୋର ଲିଖିତ ଭାଗ୍ୟପୁରାଣ ସେହି ଭାଗ୍ୟପୁରାଣ ଗାଥା ସମ୍ବନ୍ଧରେ ନମୋଇ ପାର୍ବତୀ ନନ୍ଦନ ତୁ ଅଟୁ ବିଘ୍ନ ବିନାଶନ ସକଳ ଘଟେ ତୋର ସ୍ଥାନ ଦୂର କରିପାରୁ ଅଜ୍ଞାନ ମୁଁ ଅଟେ ତୋ ମାତାର ଭକ୍ତ ଜ୍ଞାନ ନିମନ୍ତେ ସ୍ମରେ ଚିତ ଭକ୍ତର ଦୁଃଖ ତୁ ନ ସହୁ ମନ ଜାଣି ତୁ ଫଳ ଦେଉଛୁ ସୁଜନ ଭକ୍ତ ମୋର ସତ୍ୟତେ ଦୟା ଓ ଦାପର ସଙ୍ଗତେ କଳି ଯୁଗ ପରେ ତରି ଅଛନ୍ତି ଚେତନରେ ଜଣାଏ ଜଣ ଜଣ କରି ଶୁଣ ଭକତ କଥା ଚାରି ସତ୍ୟ ଯୁଗରେ ଦାତା ପଣେ ବଳି ନୃପଙ୍କ କଥା ଭଣେ ଏପରି ତାଙ୍କ ଦାନ ଥିଲା ତ୍ରିଭୁବନେ ସ୍ଥାନ

ଭାନୁଦେବ ବିଶ୍ୱାଳ ଆମ ସମୟର ଜଣେ ଯଶସ୍ୱୀ କବି। ସମ୍ପ୍ରତି କଟକ ସହର ବିଡ଼ାନାସୀଠାରେ ଅବସ୍ଥାନ କରି ସାହିତ୍ୟ ସାଧନାରେ ସମୟ ବିତାଉଛନ୍ତି କବି ଭାନୁଦେବ ବିଶ୍ୱାଳ। ତାଙ୍କର ସାହିତ୍ୟ ସାଧନ ଆଗକୁ ଯାଉ ଏତିକି କାମନା। ଶ୍ରୋତା ବନ୍ଧୁ, ଏଥର ଆଜିର ପ୍ରଶ୍ନ ଲେଖି ନିଅନ୍ତୁ। କବି ଭାନୁଦେବ ବିଶ୍ୱାଳଙ୍କର କେତୋଟି ପୁସ୍ତକ ଆଜିର ଅଧ୍ୟାୟରେ ସ୍ଥାନିତ ହୋଇଥିଲା? ପ୍ରଶ୍ନଟି ଆଉଥରେ, କବି ଭାନୁଦେବ ବିଶ୍ୱାଳଙ୍କର କେତୋଟି ପୁସ୍ତକ ଆଜିର

0: ଅଧ୍ୟାୟରେ ସ୍ଥାନିତ ହୋଇଥିଲା। ଉତ୍ତର ଓ ମତାମତ ଏବେ ହିଁ ଲେଖନ୍ତୁ ଆମ ଠିକଣା କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ମାର୍ଫତ କାର୍ଡ ପ୍ୟାଲେସ୍ ବାଦାମବାଡ଼ି କଟକ 12। ଯୋଗାଯୋଗ ନମ୍ବର 8763356210। ଇମେଲ ଆଇଡି ଲେଖି ନିଅନ୍ତୁ bbdash1612@gmail.com। ସଠିକ ଉତ୍ତରଦାତାଙ୍କ ମଧ୍ୟରୁ ଜଣଙ୍କୁ ପୁରସ୍କାର ମିଳିବ। ଗତ 9/4/2026 ମସିହାରେ ପ୍ରସାରିତ କାର୍ଯ୍ୟକ୍ରମର ପ୍ରଶ୍ନର ସଠିକ ଉତ୍ତରଦାତାଙ୍କ ମଧ୍ୟରୁ ପୁରସ୍କାର ବିଜୟୀ ହେଲେ ରୋଜାଲିନ ରାଉତରାୟ +3 ଡିଗ୍ରୀ ଛାତ୍ରୀ NSM ସିଟି କଲେଜ କଟକ। ପୁରସ୍କାର ବିଜୟୀ ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ପୁଣି ଆପଣଙ୍କ ପୁରସ୍କାର ଡାକ ଯୋଗେ ପଠାଇ ଦିଆଯିବ। ହଁ ଶ୍ରୋତା ବନ୍ଧୁ, ସମୟ ସଙ୍କେତ ଦେଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ମୁଁ ଥିଲି ଶ୍ରାବଣୀ ଗ୍ରହାଚାର୍ଯ୍ୟ। ନମସ୍କାର।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କାର୍ଡ ପ୍ୟାଲେସ ବାଦାମବାଡ଼ି କଟକ।
2: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ସାଧନାର ପୃଷ୍ଠାରେ ଆକାଶବାଣୀ କଟକ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସ ରଜ ଷଷ୍ଠଦଶତମ ଭାଗ।

ଷଷ୍ଠ ଛନ୍ଦରୁ ଆରମ୍ଭ ହୋଇଥିବା ପୂର୍ବ ଅଧ୍ୟାୟରେ ଜାଗ ରକ୍ଷା କରିବା ପାଇଁ ଅଯୋଧ୍ୟାରୁ ବାହାରି ରାମ ଓ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ସାଙ୍ଗରେ ଯାତ୍ରା କରିଛନ୍ତି। ସରଜୁ ନଦୀ ପାର ହୋଇ ନିଘଞ୍ଚ ଅରଣ୍ୟରେ ପ୍ରବେଶ କରିଛନ୍ତି। ଏହା ପରର ଘଟଣାକ୍ରମର ବର୍ଣ୍ଣନା କରିଛନ୍ତି ଉପେନ୍ଦ୍ର ଭଞ୍ଜ ଷଷ୍ଠ ଛାନ୍ଦର ସତେଇଶରୁ ବାବନ ପଦ ମଧ୍ୟରେ। ସନ୍ଧ୍ୟା ଆସିଗଲା, କୁଆମାନେ ଉଡ଼ିଗଲେ। କୁଆମାନେ ଧାଡ଼ି ଧାଡ଼ି ହୋଇ ଉଡ଼ି ଯାଉଥିବା ଦେଖି ମନେ ହେଲା, ଦିନର କଳା ବାଳକୁ ରାତି ଟାଣିଦେଲା କି? ପକ୍ଷୀମାନଙ୍କର କଳରବ ସତେ ଯେପରି ସେହି ବାଳଟଣା ପାଇଁ ବିକଳ କାନ୍ଦଣା ପରି ମନେ ହେଲା। ଦିଗମାନଙ୍କ ମୁହଁରେ କଳା ବୋଳି ହୋଇଗଲା, ପଦ୍ମଫୁଲ ଚକ୍ଷୁ ବୁଝିଦେଲେ। ସନ୍ଧ୍ୟା ଏବଂ ରାତି ଆସିବା ବର୍ଣ୍ଣନା କରିବାରେ ଭଞ୍ଜୀୟ କଳ୍ପନା କି ଚମତ୍କାର ଦେଖନ୍ତୁ। ରାମ ଲକ୍ଷ୍ମଣଙ୍କ ସହ ବିଶ୍ୱାମିତ୍ର ମୁନି ରାତି ବିତେଇଲେ। ସକାଳ ହେବାରୁ ରକ୍ତବର୍ଣ୍ଣ ପିଣ୍ଡ ଭଳି ସୂର୍ଯ୍ୟ ଦେଖାଗଲେ। ଏହି ସମୟରେ ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ କହିଲେ, ବାବୁ, ଏ ବଣରେ ତାରକାର ଘର, ତୁମର ଭୟ ହେବ, ଚାଲ ଆମେ ବାଟ ଭାଙ୍ଗି ଅନ୍ୟ ବାଟରେ ଯିବା। ରାମଚନ୍ଦ୍ର କହିଲେ, ଗୋଟିଏ ରାକ୍ଷସୀର ଡରରେ ବହୁତ ବୀର ବାଟ ଭାଙ୍ଗି ଚାଲିଯାଇଛନ୍ତି, ଆମେ ଏବଠାରୁ ଡରିଗଲେ ବହୁ ରାକ୍ଷସଙ୍କର ସମ୍ମୁଖୀନ ହେବା କିପରି? ଏହା କହି ନିଜେ ଆଗେ ଆଗେ ଚାଲିବାକୁ ଆରମ୍ଭ କଲେ। ତାଡ଼କାକୁ ଅପେକ୍ଷା କରି ରାମ ଧନୁରେ ସର ଜୋଖିଲେ। ରାମଚନ୍ଦ୍ରଙ୍କର ଧନୁ ଟଙ୍କାର ଶୁଣି ତାଡ଼କା ଭାବିଲା, ବଜ୍ର ଉପରେ ବଜ୍ର ପଡ଼ିଲା କି? ତାର ବିଶ୍ରାମସ୍ଥଳୀ ଛାଡ଼ି ସେ ଆସିଲା। ତାଡ଼କାର ଆସିବା ଦେଖି ମନେ ହେଲା, ପବନରେ ମେଘଖଣ୍ଡ ଭାସି ଆସୁଛି କି? ନାକ ତାର ବିରାଟ ଖାଲ ଭଳି, ସାପର ଫଁ ଶବ୍ଦ ଭଳି ତାର ନିଶ୍ୱାସ, ଗାଲର ଦୁଇ ହନୁହାଡ଼ ପାହାଡ଼ ଭଳି, ଦେହରୁ ଝରଣା ଭଳି ଝାଳ ବହି ଚାଲିଛି, ନିଆଁ ଭଳି ସେ ଜିଭ ବୁଲଉଛି। ଏଭଳି ବିଭତ୍ସ ରୂପା ତାଡ଼କା ଗଛ ବୁଲାଇ ପ୍ରବେଶ କଲା ଓ କହିଲା, ମୋ ଦାନ୍ତର ଲଙ୍ଗଳରେ ଆଜି ତୁମ ଦେହକୁ ଚାଷ କରିବି। ସେ କହିଲା, କୁଆ କବଳରେ କଙ୍କଡ଼ା ପଡ଼ିଲା ଭଳି ମୋ ହାତରେ ତୁମର ପ୍ରାଣ ନାଶ ଯିବ। ଏତକ କହି ହାତ ଉଞ୍ଚାଇବା ବେଳେ ରାମଚନ୍ଦ୍ର ଅର୍ଦ୍ଧଚନ୍ଦ୍ର ବାଣ ମାରିଲେ। ବଡ଼ ଶାଳଗଛ ଭଳି କଚାଡ଼ି ହୋଇ ପଡ଼ିଲା ତାଡ଼କା। ତା ମୃତଦେହରୁ ଦିବ୍ୟ ରୂପ ବାହାରିଲା ଓ ବିମାନ ଚଢ଼ି ସ୍ୱର୍ଗକୁ ଗଲା। ବିବୁଧ ବା ଦେବତାମାନେ ବାଦ୍ୟ ବଜାଇ ପୁଷ୍ପବୃଷ୍ଟି କଲେ ଆକାଶରେ। ବିଶ୍ୱାମିତ୍ରଙ୍କ ମନରୁ ସନ୍ଦେହ ଦୂର ହେଲା, ବିଶ୍ୱାସ ହେଲା, ଏ ମୋ ଯଜ୍ଞ ରକ୍ଷା କରିବେ। ଏହାଙ୍କୁ ଦେଖି

ମୋର ଦୁଃଖ କଷ୍ଟ ଦୂର ହେଲା। ମୁଁ ଆଖି ଆଗରେ ପାପିନୀଟାଏ ସ୍ୱର୍ଗଭୋଗ ଲାଭ କଲା। ଏହି ଘଟଣା ଦେଖି ବିଶ୍ୱାମିତ୍ରଙ୍କର ହୃଦବୋଧ ହେଲା, ଏ ହେଉଛନ୍ତି ସ୍ୱୟଂ ବିଷ୍ଣୁ ପୃଥିବୀରେ ଅବତୀର୍ଣ୍ଣ ହୋଇଛନ୍ତି, କାରଣ ଶତ୍ରୁମିତ୍ର ବିଚାର ନ କରି ସମସ୍ତଙ୍କୁ ମୁକ୍ତିଦାନ କରୁଛନ୍ତି। ଦଶଟି ଯାକ ଅବତାର ଏହାଙ୍କଠାରେ ଗୁପ୍ତ ହୋଇ ରହିଛି। ଏମାନଙ୍କର ପିତା ହୋଇ ଦଶରଥ ଯେପରି ଭାଗ୍ୟବାନ, ବିଦ୍ୟାଗୁରୁ ହେବା ଦ୍ୱାରା ମୋର ସେହିଭଳି କୀର୍ତ୍ତି ରହିବ। ବିଶ୍ୱାମିତ୍ରଙ୍କର ଏହି ଅନୁଭବ ସହିତ ଶେଷ ହୋଇଛି କାବ୍ୟର ଷଷ୍ଠ ଛାନ୍ଦ।

କଣ୍ଠଦାନ କରିଥିଲେ ତୃପ୍ତି ଦାସ, ମହାପାତ୍ର ମିନତୀ ଭଞ୍ଜ, ଶୈଳଭା ମହାପାତ୍ର, ବିନୋଦ ବିହାରୀ ପଣ୍ଡା ଏବଂ ବିଜୟ କୁମାର ଜେନା। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଗୀତ ଗୀତିକା। କିଛି ଅନ୍ତରଙ୍ଗ କଥା ଆଉ କିଛି ସଙ୍ଗୀତର ସମ୍ଭାର ନେଇ ଆସନ୍ତୁ ଆରମ୍ଭ କରିବା ଆଜି ସକାଳର ମୂର୍ଚ୍ଛନା ଗୀତ ଗୀତିକା କାର୍ଯ୍ୟକ୍ରମକୁ। ସ୍ୱାଗତ ଆପଣଙ୍କ ଶ୍ରୋତାବନ୍ଧୁ। ଶ୍ରୋତାବନ୍ଧୁ, ଜୀବନ କାହାର ପ୍ରିୟ ନୁହେଁ କହିଲେ? ପ୍ରିୟ ଏଥିପାଇଁ ଯେ ଏ ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ଯେତେସବୁ ଅନୁଭବ ଯେତେସବୁ ଅନୁଭୂତିକୁ ଅଙ୍ଗେ ନିଭିବାକୁ ପଡ଼ିଥାଏ, ତାଠୁ ଭଳି ମଧୁରତା ଆଉ କେଉଁଠୁ ବା ମିଳିବ କହିଲେ? ହଁ, ଏ ଜୀବନଟା ବଡ଼ ବିଚିତ୍ର, କେବେ ହସାଏ କେବେ କନ୍ଦାଏ, ତା ସ୍ପର୍ଶ କେବେ ଫୁଲ ପରି ନରମ ଆଉ ଆତ୍ମୀୟ, କେବେ କଣ୍ଟା ପରି କଠୋର ଆଉ ନିର୍ମମ। କେବେ କେବେ ମନରେ ପ୍ରଶ୍ନ ଉଠେ, ଏ ଜୀବନରେ କେବଳ ହସ ଖୁସି ମଧୁରତା ଥିଲେ କ'ଣ ଅସୁବିଧା ଥିଲା? ସେହି ମନ ପୁଣି କହେ, ନା, ଏମିତି ଜୀବନ କ'ଣ ଜୀବନ? ଭଲ ମନ୍ଦର ସମିଶ୍ରଣରେ ହିଁ ପ୍ରକୃତ ଜୀବନ, ଯେମିତି ସଙ୍ଗୀତ। ସଙ୍ଗୀତର ସାତସ୍ୱର ସାରେ ଗାମା ବାଧାନି, ସବୁ ସ୍ୱରର ଧ୍ୱନି ଅଲଗା, ପ୍ରକାର ଅଲଗା, ରୂପ ଅଲଗା, ଭାବ ବି ଅଲଗା। ହେଲେ ସେ ସାତସ୍ୱର ଯେତେବେଳେ ମିଶିଯାଏ ସେତେବେଳେ ସଙ୍ଗୀତର ରୂପ ନିଏ। ତେଣୁ ତ ଜୀବନରେ ସବୁ ରଙ୍ଗ ରାଗ ଭାବ ତାଳ ଆଉ ଲୟ ୟା ଭିତରେ ସମନ୍ୱୟ ଥିଲେ ଜୀବନ ହୁଏ ସୁରିଲା ଆଉ ମଧୁମୟ। ସାତସ୍ୱରେ ବନ୍ଧା ହେ ଜୀବନ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର ଷଷ୍ଠଦଶତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ହରମୋହନ ଖୁଣ୍ଟିଆ।

ଶ୍ରୋତାବନ୍ଧୁ, ସଙ୍ଗୀତର ସାତସ୍ୱର ଭିତରେ ତୃତୀୟ ସ୍ୱରଟି ହେଉଛି ଗା, ଯେମିତି ଶୈଶବ ଆଉ କୈଶୋର ପରେ ଆସେ ଯୌବନ। ଏ ଜୀବନର ସେହି ସ୍ୱର ଯେଉଁଠି ଥାଏ ସ୍ୱପ୍ନର ସାତ ରଙ୍ଗ, ଯେଉଁଠି ଥାଏ ରୂପ ସୌନ୍ଦର୍ଯ୍ୟର ଚମକ, ଥାଏ ଗୋଟିଏ ଡେଣାଲଗା ଚଢ଼େଇର ଉଡ଼ିବାର ଦୁର୍ବାର ପିପାସା। ଜୀବନର ଫଗୁଣ ସମୟ ଇଏ, ଏ ସମୟକୁ କେହି କେବେ ଛାଡ଼ିବାକୁ ଇଚ୍ଛା କରନ୍ତିନି, ଆଉ ସେ ସମୟଟା ଛାଡ଼ି ଚାଲିଗଲେ ସମସ୍ତେ ଝୁରି ହୁଅନ୍ତି ଆଉ ମନେ ପକାନ୍ତି ଖୋକା ଭାଇଙ୍କର ସେ ଚିର ସବୁଜ ଗୀତକୁ। ହେ ଫଗୁଣ ତୁମେ ଗଲା ପରେ ପରେ ଅନେକ ଜାତ ନା ଏଠି, ଅନେକ ଜାତ ନା ଏଠି। ହଁ ଶ୍ରୋତା ବନ୍ଧୁ, ଏ ଯାତନାର ପର୍ବ ଆରମ୍ଭ ହେବା ଆଗରୁ ଜୀବନରେ ଖୁସିର ମୁହୂର୍ତ୍ତକୁ ଆସନ୍ତୁ ନା ମନ ଭରି ଚିଇଁବା, ସଙ୍ଗୀତର ସାତ ସ୍ୱରରେ ଏ ଜୀବନକୁ ସିଇଁବା, ଶୁଦ୍ଧ ଗାନ୍ଧରରେ ମନକୁ କରିଦେବା ଗନ୍ଧର୍ବ, କୋମଳ ଗାନ୍ଧରରେ ହୃଦୟକୁ କରିଦେବା କମନୀୟ କୋମଳ।

ହଁ, ଶ୍ରୋତାବନ୍ଧୁ ଏବେ ଆସି ପହଞ୍ଚିଲେ ସଙ୍ଗୀତର ଚତୁର୍ଥ ସ୍ୱର ମା ପାଖକୁ। ଏଠି ଅଛି ମାର ମମତା, ସ୍ନେହ, ନିଷ୍କପଟ ଭଲ ପାଇବା। ମାଟି ସହ ମାଟି ହେଇ ଝାଳ ବୁହାଇ ଜୀବିକା ପାଇଁ ସଂଘର୍ଷ କରିବାର ସମୟ। ପରିବାର ପାଇଁ ନିଜର ସବୁ ସ୍ୱାର୍ଥକୁ ଜଳାଞ୍ଜଳି ଦେବା, ସାରା ଦୁନିଆକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା। ହଁ, ତୀବ୍ର ମା ପରି ଜୀବନରେ ସ୍ୱରକୁ ଠିକ୍ ଭାବରେ ଲଗାଇବା ଭାରି କଷ୍ଟ। ତଥାପି ସବୁ କଷ୍ଟର ତୀବ୍ରତାକୁ ସହିଯାଇ ଯିଏ ଜୀବନ ବାଟକୁ ଅତିକ୍ରମ କରିପାରେ ସେହି ପ୍ରକୃତ କୁଶଳୀ ମଣିଷ।

ଏବେ ଧୀର ଶାନ୍ତ ଆଉ ଧୀ ସମ୍ପନ୍ନ ହେବାକୁ। ଏଠି ଜୀବନର ଅନୁଭୂତି ଗୁଡ଼ିକ ଅଭିଜ୍ଞତା ପାଲଟିଯାଏ। ଧରିତ୍ରୀ ପରି ଜୀବନର ସବୁ ସ୍ୱରକୁ ଧରି ରଖିବାର ଶକ୍ତି ଥାଏ। ଧାରୁ କେତେବେଳେ ନିଃସ୍ୱରକୁ ଡେଇଁ ପଡ଼େ ଜୀବନ, ଯୋଉଠି ଥାଏ ନିରବତା। ଏହି ନିରବତା ଭିତରେ ଥାଏ କିନ୍ତୁ ସମଗ୍ର ଜୀବନର ଗପପିଢ଼ି। ସେ ଗପପିଢ଼ିରେ କେତେ ବୁଢ଼ୀ ଅସୁରୁଣୀ ରାଜାରାଣୀ ଗପ, ବେତଳା ଆଉ ବିକ୍ରମାଦିତ୍ୟଙ୍କ ଜହ୍ନମାମୁ ଗପ। ସେ ନିରବତାରୁ ସମାଜ ଅନେକ କଥା ଶିକ୍ଷା କରେ, କିନ୍ତୁ ଏହା ବାର୍ଦ୍ଧକ୍ୟ ନୁହେଁ। ବୁଦ୍ଧଙ୍କ ବୌଦ୍ଧିକତା ପରି କାମନାର ବିନାଶରେ ଦୁଃଖର ବିନାଶ। ଏଠି ଶୁଦ୍ଧ ନିଃସ୍ୱରରେ ନିରବତା ଆଉ କୋମଳ ନିଃସ୍ୱରରେ ନିର୍ବାଣ ପ୍ରାପ୍ତିର ନମ୍ର ନିବେଦନ।

ହଁ ଶ୍ରୋତା ବନ୍ଧୁ, ଜୀବନ ପରି ସଙ୍ଗୀତ ବି ଅମଳିନ ଅକ୍ଷୟ, ଚିରସୁଶ୍ରୁତ ଶ୍ରୀଧାରା। ସଠିକ୍ ଭାବରେ ସ୍ୱର ତାଳ ଲୟ ଲଗାଇଲେ ସଙ୍ଗୀତ ଯେମିତି ଶ୍ରୁତି ମଧୁର ହୁଏ, ଜୀବନରେ ସେମିତି ସଠିକ୍ ଢଙ୍ଗ, ସଠିକ୍ ନୀତି ନିୟମ ଆଉ ତାଳ ଲୟ ରଖି ଚାଲିଲେ ଜୀବନ ଜୀବନ ପରି ଲାଗେ। ହେଲେ ଏ ଜୀବନ ସଙ୍ଗୀତ ପରି ସବୁବେଳେ ମଧୁର, ସାତ ସୁରେ ବନ୍ଧା ଏ ଜୀବନ।

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ମାଧବିଲତା, ରଚନା ସୁକାମିନୀ ନନ୍ଦ, ପ୍ରଯୋଜନା ଭଗବାନ ମହାନ୍ତି, ନାଟକ ମାଧବିଲତା।

0: ମହାମନ୍ତ୍ରୀ
1: ଆଜ୍ଞା ମଣିମା
0: ସନ୍ଧାନ କିଛି ମିଳିଲା ପାଇଛ କି ସନ୍ଧାନ ସେ କୁଳାଙ୍ଗାର ନୀଳେନ୍ଦ୍ରର
1: ଅନେକ ଖୋଜିଲି ଅନେକ ଅନୁସନ୍ଧାନ କଲି କିନ୍ତୁ
0: ଓ ପାଇଲ ନାହିଁ ନା ଏତେ ବଡ କୋଶଳ ରାଜ୍ୟର ମହାମନ୍ତ୍ରୀ ତୁମେ ଅଥଚ ସାମାନ୍ୟ ଜଣେ ଯୁବକକୁ ଖୋଜି ବାହାର କରିପାରିଲନି ଏକଥା କହିବାକୁ ତୁମକୁ ଲଜ୍ଜା ଲାଗୁନି ମହାମନ୍ତ୍ରୀ
2: ମତେ ଖୋଜି ଆଣିବା ପାଇଁ ମହାମନ୍ତ୍ରୀଙ୍କ ଉପରେ ଅଯଥା କ୍ରୋଧ ପ୍ରକାଶ କରନ୍ତୁ ନାହିଁ ମଣିମା ମୋ ନିଜେ ଉପସ୍ଥିତ ହୋଇଛି
0: ଓ ଭାରି ଦମ୍ଭର ସହିତ କଥା କହିପାରୁଛ ତ ଅସ୍ପର୍ଦ୍ଧା ବଢ଼ିଯାଉଛି ନା ମୁଁ ଯଦି ଜାଣିଥାନ୍ତି ପରିଣାମ ଏପରି ଭୟଙ୍କର ହବ ତେବେ ଜାଣିଶୁଣି ଗୋଟାଏ କାଳ ନାଗକୁ ଘରେ ଆଶ୍ରୟ ଦେଇନଥାନ୍ତି
1: ସେନାପତି ଶୁଭେନ୍ଦ୍ରଙ୍କ ପୁଅ ହେଇ ଏଭଳି ଜଘନ୍ୟ କାମ ଯେ କରିପାରିବ ସେ କଥା କିଏ ଜାଣିଥିଲା ମଣିମା
2: ଦୋଷ ମୁଁ କରିଛି ମହାମନ୍ତ୍ରୀ ଯାହା ଦଣ୍ଡ ଦେବେ ମତେ ଦିଅନ୍ତୁ କିନ୍ତୁ ଅକାରଣରେ ମୋର ଦେବପମ ପିତାଙ୍କ ସମ୍ପର୍କରେ ଆଲୋଚନା କରନ୍ତୁ ନାହିଁ
0: ଓ ଖୁବ୍ ବାଧିଗଲା ପରା
1: ଏତେ ଯଦି ପିତୃଭକ୍ତି ତେବେ ପିମ୍ପୁଡ଼ି ହୋଇ ରୁଖାକୁ ଉଠିବାର ସାହସ କରୁଥିଲ କାହିଁକି ଆରେ କେ ଅଛ ରେ
3: ଆଜ୍ଞା ମଣିମା
1: ଏଇ ଧୃତଟାକୁ ଏଠାରୁ ଅତି ଶୀଘ୍ର ନେଇଯାଅ
3: ଯେ ଆଜ୍ଞା
0: କେବଳ ନେଇଗଲେ ହେବନି ମହାମନ୍ତ୍ରୀ ତାକୁ ଏଭଳି କଠିନ ଶାସ୍ତି ଦେବାକୁ ଇଚ୍ଛା ହେଉଛି ଯେମିତି ଶାସ୍ତି କେହି କୌଣସି ଦିନ କାହାକୁ ଦେଇନଥିଲେ
1: ମୋର କ'ଣ ଇଚ୍ଛା ହେଉଛି ଜାଣନ୍ତି ମଣିମା ନୀଳେନ୍ଦ୍ରର ହସ୍ତପଦ ବନ୍ଧନ କରି ମହାନଦୀର ଗଭୀର ଗଣ୍ଡରେ ନିକ୍ଷେପ କରିଦେବା
0: ଥାଉ ଥାଉ ମହାମନ୍ତ୍ରୀ ଦିନେ ନୀଳେନ୍ଦ୍ରର ପିତା ନିଜ ଜୀବନ ବଦଳରେ ମୋ ଜୀବନ ରକ୍ଷା କରିଥିଲେ ସେଥିପାଇଁ ମୁଁ ଆଜି ନୀଳେନ୍ଦ୍ରର ଅପରାଧ ସତ୍ତ୍ୱେ ତାକୁ କ୍ଷମା କରିଦେଉଛି କିନ୍ତୁ ଜାଣିରଖ ମହାମନ୍ତ୍ରୀ ଆଜି ରାତିର ଅବସାନ ପୂର୍ବରୁ ସେ ଯେମିତି ମୋ କୋଶଳ ରାଜ୍ୟ ସୀମା ପାର ହୋଇଯାଏ ତା ନହେଲେ ଏମିତି ଶାସ୍ତି ବିଧାନ କରିବି ଯାହା ଦେଖି ସମସ୍ତ ରାଜ୍ୟବାସୀ ଆଶ୍ଚର୍ଯ୍ୟ ହୋଇଯିବେ
1: ଯେ ଆଜ୍ଞା ମଣିମା ନୀଳେନ୍ଦ୍ର
2: ମହାମନ୍ତ୍ରୀ
1: ଶୁଣିଲେ ତ ମହାରାଜ କ'ଣ କହିଗଲେ କେବଳ ତୁମେ ମୃତ ସେନାପତିଙ୍କ ପୁତ୍ର ହୋଇଥିବାରୁ ରକ୍ଷା ପାଇଗଲ ଦିନେ ତୁମର ପିତା ପ୍ରାଣବଳି ଦେଇ ମହାରାଜାଙ୍କ ଜୀବନ ରକ୍ଷା କରିଥିଲେ ଆଉ ତୁମେ ତାଙ୍କରି ପୁତ୍ର ହୋଇ ରାଜ୍ୟର ଇଜ୍ଜତ ମାନ ସମ୍ମାନ
2: ବନ୍ଦ କରନ୍ତୁ ବନ୍ଦ କରନ୍ତୁ ମହାମନ୍ତ୍ରୀ ବନ୍ଦ କରନ୍ତୁ ମତେ ଆଉ ଲଜ୍ଜା ଦିଅନ୍ତୁନି
1: ତୁମ ଭଳି ଯୋଗ୍ୟ ଯୋଦ୍ଧା ଏତେ ବଡ କୋଶଳ ରାଜ୍ୟରେ କେହି ନାହିଁ ତୁମର ଅପୂର୍ବ ଅଶୀଚାଳନା ଅଶ୍ୱଚାଳନାରେ ମୁଗ୍ଧ ହୋଇ ସେଦିନ ମହାରାଜ କୋଶଳେଶ୍ୱର ସ୍ୱହସ୍ତରେ ପୁରସ୍କୃତ କରି ତୁମକୁ ସେନାପତି ପଦରେ ଅଧିଷ୍ଠିତ କରାଇଥିଲେ ତୁମ କେଣୁ ସେସବୁ କଥା ଭୁଲିଗଲ ନୀଳେନ୍ଦ୍ର
4: କୋଶଳେଶ୍ୱରର ପ୍ରଜାଗଣ ଶୁଣ ସମସ୍ତେ ଆଜି ପବିତ୍ର ଦଶହରା ଉତ୍ସବରେ କୋଶଳ ରାଜ୍ୟର ରାଜଧାନୀ ପ୍ରାଙ୍ଗଣରେ ରାଜ୍ୟର ସମସ୍ତ ଯୁବକମାନଙ୍କ ମଧ୍ୟରେ ଅଶୀଚାଳନା ଆଉ ଅଶ୍ୱଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ ଯିଏ ଶ୍ରେଷ୍ଠ ବିବେଚିତ ହେବ ମହାରାଜ କୋଶଳେଶ୍ୱର ସ୍ୱହସ୍ତରେ ତା ଗଳାରେ ଜୟମାଲ୍ୟ ଦେଇ ସେନାପତି ପଦରେ ଭୂଷିତ କରିବେ।

0: ଗୋପବନ୍ଧୁ ଯେଉଁ ଯୁବକ ଆଗେଇ ଆସୁଛନ୍ତି ସେ କିଏ କି ଲତିକା? ମୋର ଯେମିତି ମନେ ହେଉଛି କେଉଁଠି କେବେ ଯେମିତି ଏମିତି ମୁଁ ଆଗରୁ ଦେଖିଥିଲି।
1: ଯା ହଉ, ଜେମାମଣି ତ ବି ପାଶରେ ନାହାନ୍ତି।
0: ବୁଝିପାରିଲିନି ତୋ କଥା।
1: ଜେମାମଣି ସେ ପରା ନୀଳେନ୍ଦ୍ର, ଆମ ମୃତ ସେନାପତି ଶୁଭେନ୍ଦ୍ର ନାରାୟଣଙ୍କ ପୁତ୍ର, ଆଉ ଯାହାକୁ ଆପଣ ପିଲାବେଳେ ଡାକୁଥିଲେ ନୀଳୁ ଭାଇ।
0: କଣ ତୁ କହୁଛୁ ଲତିକା? ଇଏ ସେ ମାନେ ନୀଳୁ ଭାଇ?
1: ସେଇ ନୀଳୁ ଭାଇ ଜେମା, ଯାହାଙ୍କ ସାଥିରେ ରାଜ ଉଦ୍ୟାନରେ ଲୁଚକାଳି ଖେଳ, ଫୁଲତୋଳା।
0: ତୋର ମନେ ଅଛି ଲତିକା, ଥରେ ନୀଳୁ ଭାଇ ସହିତ ପାହାଡ଼ ତଳେ ଥିବା ଗୁରୁଜୀ ଆଶ୍ରମକୁ ଚାଲିଯାଇଥିଲୁ। ପଥଘାଟ ଅନ୍ଧାରରେ ବୁଡ଼ିଗଲା, ଆମେ ଫେରିପାରିନଥିଲୁ। ଗୁରୁଜୀ ଶିବାନନ୍ଦ ତାଙ୍କ ଶିଷ୍ୟ ସହିତ ଆମକୁ ରାଜବାସୀକୁ ପଠାଇ ଦେଇଥିଲେ। ସେଦିନ ମୋ ମଣିମାଙ୍କର କେତିଛି ରାଗ।
1: ଆରେ ଖାଲି କ'ଣ ସେତିକି ଜମା? ରାଜ ଉଦ୍ୟାନରେ କଣ୍ଢେଇ ବାହାଘର, ଆଉ ନୀଳୁ ଭାଇ ନା ଆପଣଙ୍କ ମାମୁଙ୍କ ଝିଅକୁ ନେଇ ଗୁରୁଜୀ ଆଶ୍ରମକୁ ଯାଇଥିଲେ, ଆକାଶ ବୋଲି ଫୁଲ ନେଇ ଆସିଥିଲେ, ଆଉ ଆପଣ ଅଭିମାନ କରି କଣ୍ଢେଇ ଫୋପାଡ଼ି ନୀଳୁ ଭାଇଙ୍କୁ ଆଘାତ କରିଥିଲେ।
0: ଏଇ ତ ଦେଖୁନ, କପାଳ ଉପରେ ସେ ଆଘାତ ଜଣେ ଏବେ ବି ଲିଭିନି। ସବୁ ମନେ ପଡ଼ି ଯାଉଥିଲା ଲତିକା।

0: ମନ୍ଦ ଟିକେ ଜାଣିବା ପାଇଁ? ମୋର ତ କାଇଁ ଭାରି ମନେ ହଉଛି, ପିଲାଦିନେ ନୀଳେନ୍ଦ୍ର ସାହାନ୍ତଙ୍କ ଘରକୁ କେତେ ଥର ଯାଇଛି। ତାଙ୍କ ମା ମୋତେ ବହୁତ ଭଲ ପାଆନ୍ତି, କେତେ ସ୍ନେହ କରନ୍ତି, ଭଲ ମନ୍ଦ ଖୁଆଇଛନ୍ତି। ଆଚ୍ଛା ଜେମା, ଏ ଦେଖୁନ, ମହାରାଜା ତ ଉଆସକୁ ବିଜେ କରିସାରିଲେଣି, ଯିଏ ତ ଯୁଆଡ଼େ ସବୁ ଚାଲିଗଲେଣି, ଆଉ କାହାକୁ ଭୟ ଯେ? ଚାଲ।
1: ହଉ, ତୋ ମନ ଯଦି ଚାହୁଁଛି ଯା ଡାକି ଆଣିବୁ, କିନ୍ତୁ କେହି ଯେପରି ଜାଣି ନପାରେ କି ଦେଖି ନପାରେ, ତେବେ ଶୁଣ ଲତିକା, ଚଞ୍ଚଳ ଆସିବୁ, ମୋଟେ ଡେରି କରିବୁନି ଟି।
0: ଏବେ ହେଲା ନା, ଏଇ ମୁଁ ଗଲି ଆଉ ଆସିଲି ବୋଲି ଜାଣ। ଟିକେ ଶୁଣିବେ କି ସାନ୍ତେ?
2: କିଏ ତମେ? ତମକୁ ତ ମୁଁ ଚିହ୍ନି ପାରୁନି, କିଛି କାମ ଥିଲା ମୋ ପାଖରେ?
0: ବାରେ ନୀଳୁ ସାନ୍ତେ, ଆଉ କିଏ କହିଥିଲେ ସିନା ମାନିଥାନ୍ତି, ହେଲେ ମୋ ନୀଳୁ ସାନ୍ତେ ମୋତେ ଚିହ୍ନି ପାରୁନାହାନ୍ତି। ଶୁଣିଛି ପିଲାଦିନରେ ଯେତେ ସାଙ୍ଗସାଥି ସମସ୍ତଙ୍କୁ ଚିହ୍ନି ପାରିଲ, ହେଲେ ମୋତେ କେମିତି ଚିହ୍ନି ପାରୁନ ଯେ? ପିଲାଦିନେ ବସରେ ଥିଲାବେଳେ କେତେ ଥର ତମ ଘରକୁ ଯାଇଛି, ମାଙ୍କ ହାତରୁ ଭଲ ମନ୍ଦ ଖାଇଛି, ନୀଳୁ ଭାଇ ନବରେ ଡାକିଛି, ଆଉ ସାଙ୍ଗସାଥି କେତେ ଖେଳିଥିଲେ, ଓହୋ ତଥାପି ଚିହ୍ନି ପାରୁନାହାନ୍ତି। ହଉ ବାବା, ହେଲା, ମୋ ପରିଚୟ ମୁଁ ନିଜେ ଦଉଛି, ମୁଁ ଲତିକା, ଆଉ ଜେମା ମଣିଙ୍କର ଖାସ ଦାସୀ।
2: ଆରେ ଆରେ, ତୁ ଲତିକା? ତୋ ମା ମରିଗଲା ପରେ ତୋ ବାପା ବାବାଜୀ ହେଇ ଚାଲିଗଲେ ନା, ଆଉ ତୁ ଉଆସରେ ଆଈ ପାଖରେ ରହିଥିଲୁ ନା, କଥା କଥାକେ ନାକ କାନ୍ଦୁଥିଲୁ ନା?
0: ଆରେ ବା, ମୁଁ ତ ଦେଖୁଛି ନୀଳୁ ସାନ୍ତେ କିଛି ହେଲେ ପାସରେ ନାହାନ୍ତି।
2: ସତରେ ଲତିକା, ତୁ କେତେ ବଡ ହେଇଯାଇଛୁ।
0: ତମେ ତ କେତେ ବଦଳି ଯାଇଛ ନୀଳୁ ସାନ୍ତେ, ତୁ ତ ଯଦି ପରିଚୟ ଦେଇନଥାନ୍ତା ଆମେ କଣ ଜାଣିଥାନ୍ତୁ କି? ଜେମା ମଣି ପରା ସେଇ କଥା କହୁଥିଲେ।
2: ଜେମା ମଣି ମାନେ ତୁ କଣ କହୁଛୁ ଯେ କୋଶଳଗଡ଼ର ରାଜଜେମା ମୋ କଥା ମନେ ରଖିଛନ୍ତି?
0: ହଁ ସାନ୍ତେ, ଏ ଦେଖିଲ ଭୋଲା ମନ ମୋର, ଜେମା ସେ ପାଖେ ଅପେକ୍ଷା କରିଛନ୍ତି, ଆଉ ମୁଁ ତାଙ୍କୁ କହି ଆସିଛି ଯେ ନୀଳୁ ସାନ୍ତକୁ ଡାକି ଆଣୁଛି ବୋଲି। ସାନ୍ତେ ଚାଲନ୍ତୁ ନା, ଜେମା ମଣିଙ୍କ ସାଥିରେ ଦେଖା କରି ଆସିବେ, ପିଲାଦିନେ ତ କେତେ ସାଙ୍ଗ ସାଥି ଖେଳ କଣ୍ଢେଇ ବାହାଘର, ଆପଣଙ୍କର କଣ କିଛି ମନେ ନାହିଁ?
2: ସେ ତ ଶୈଶବର ସ୍ମୃତି, ସ୍ମୃତି ଆଜି ଅତୀତ, ବର୍ତ୍ତମାନ ସେ ମୋର ପ୍ରଭୁ କନ୍ୟା, ମୁଁ ସେବକ ମାତ୍ର, ଜଣେ କର୍ମଚାରୀ, ତାଙ୍କ ଆଉ ମୋ ଭିତରେ ଆକାଶ ପାତାଳ ପ୍ରଭେଦ, କେହି ଯଦି ଦେଖିବ ହୁଏତ ଅନ୍ୟ କିଛି ମନେ କରିବ।
0: କେ ଜାଣେ, ଏତେ କଥା ମୁଁ ବୁଝେନି, ଜେମା ମଣି ଆଦେଶ ଦେଲେ ମୁଁ ଆଦେଶ ପାଳନ କରିଛି ମାତ୍ର।
2: ହଉ ତେବେ ଚାଲ, ତେବେ ଏତେ ଦିନ ପରେ ଜେମା ମଣିଙ୍କ ସାଥିରେ ଦେଖା ହେଇଯିବ, ମତେ ଭାରି ଆନନ୍ଦ ଲାଗୁଛି।
0: ଜେମା ମଣି, ଏଇ ନୀଳୁ ସାନ୍ତେ ଆସିଛନ୍ତି।
2: କୋଶଳଗଡ଼ର ମହାମାନ୍ୟା ଜେମା ମଣିଙ୍କୁ ନୀଳେନ୍ଦ୍ର ପ୍ରଣାମ ଜଣୁଛି, ମୋର ପ୍ରଣାମ ଗ୍ରହଣ କରନ୍ତୁ ରାଜଜେମା।
1: କୋଶଳଗଡ଼ର ଶ୍ରେଷ୍ଠ ବୀର ଆଉ ନୂତନ ସେନାପତିଙ୍କୁ ମୋ ଅଭିନନ୍ଦନ ଜଣାଉଛି। ତେବେ ଜେମା ମଣି ସମ୍ବୋଧନ କରି ମତେ ପରିହାସ କରୁନାହାନ୍ତି ତ?
2: ପରିହାସ? କୋଶଳ ରାଜ୍ୟର ମହାମାନ୍ୟା ରାଜଜେମାଙ୍କୁ ପୁଣି ପରିହାସ କରିବ ମୋ ଭଳି ଜଣେ ସାଧାରଣ ମଣିଷ? ସେ ଧୃଷ୍ଟତା ମୋର ନାହିଁ ଜେମା ମଣି।
1: ଜେମା ବୋଲି ଯଦି ସମ୍ବୋଧନ କରୁଛ, ଯାହା ଆଦେଶ କରିବି ପାଳନ କରିବ।
2: ଆଦେଶ କରନ୍ତୁ ଜେମାମଣି।
1: ମୁଁ ସମସ୍ତଙ୍କ ପାଇଁ ଜେମାମଣି ହୋଇପାରେ, କିନ୍ତୁ ମୁଁ ତୁମ ପାଖରେ କେବଳ ତୁମର ଅତି ଆଦରର ମଧୁ, ଆଉ ତମେ ମୋର ଅତି ଆଦରର ନୀଳୁ ଭାଇ। ସେଇ ଅଧିକାରରେ ସେଦିନ ମାମୁଙ୍କ ଝିଅ ଚାରୁଲତା ଭାଗ ନେବାରୁ ମୁଁ ଉତ୍କ୍ଷିପ୍ତ ହୋଇଥିଲି, ତୁମର କଣ ସେ କଥା ମନେ ନାହିଁ?
2: ସେ କେବଳ ଅତୀତର ସ୍ମୃତି, ଯେଉଁ ସ୍ମୃତିର ମୂଲ୍ୟ ନାହିଁ ତାକୁ ମନେ ରଖି ଲାଭ କଣ?
1: ନୀଳୁ ଭାଇ, ସ୍ମୃତିର ମୂଲ୍ୟ ତୁମ ପାଖରେ ନଥାଇପାରେ, ହେଲେ ମୋ ପାଖରେ ସାଇତ ହୋଇ ରହିଛି ଅମୂଲ୍ୟ ସମ୍ପଦ। ହେଇ ଶୈଶବରେ ତୁମ ପ୍ରତି ମୋର ଥିଲା ଭଲ ପାଇବା, ସେ ଭଲ ପାଇବା ଏବେ ଧୀରେ ଧୀରେ ବଢ଼ିଯାଇଛି। ନୀଳୁ ଭାଇ, ତୁମ କଥା ମୋର ସବୁବେଳେ ମନେ ପଡ଼େ, ଏତେ ଦିନ ପରେ ଆଜି ତୁମକୁ ଦେଖିଲା ପରେ ମୋର ଭଲ ପାଇବା ତୀବ୍ର ହୋଇଯାଉଛି। ମୁଁ ତୁମକୁ ଭୁଲି ଯାଇନି କି ଭୁଲି ପାରିବିନି ନୀଳୁ ଭାଇ, ମୋ ନାରୀ ଜୀବନର ପରମ ପୁରୁଷ ତୁମେ।
2: ମାଧୁ,
1: ନୀଳୁ ଭାଇ,
2: ମାଧୁ, ଉଆସର ପ୍ରତ୍ୟେକ ଗୃହରେ ଆଲୋକମାଳ ଜଳି ଉଠିଲାଣି, ଏବେ ଲତିକାକୁ ନେଇ ତମେ ଉଆସକୁ ଫେରିଯାଅ।
1: ଫେରିଯାଉଛି, ହେଲେ କଥା ଦିଅ ଯେମିତିକି ମୁଁ ସନ୍ଦେଶ ଦେଲା ମାତ୍ରେ ମୋ ସହିତ ଏଇଠାରେ ଦେଖା କରିବ। ନୀଳୁ ଭାଇ, ତୁମକୁ ଛାଡ଼ି ମୁଁ ଜମାରୁ ବଞ୍ଚିପାରିବିନି।
2: ମାଧୁ,
1: ନୀଳୁ ଭାଇ,

0: କଣ ଭାବୁଛ ନୀଳେନ୍ଦ୍ର?
1: ନା ସେ କିଛି ନୁହେଁ ମହାମନ୍ତ୍ରୀ, କେବଳ ନିଜ ଅତୀତକୁ ମନେ ପକାଉଥିଲି।
0: ନୀଳେନ୍ଦ୍ର, ତୁମେ ମୋର ସନ୍ତାନ ପରି, ତୁମକୁ ମୁଁ ସ୍ନେହ କରେ, ଶ୍ରଦ୍ଧା କରେ, ତୁମର ପ୍ରଶଂସା ମୁଁ ସମସ୍ତଙ୍କ ସମ୍ମୁଖରେ କରେ। ଶୁଭେନ୍ଦ୍ର, ମୋର ବାଲ୍ୟ ବନ୍ଧୁ, ସେଇ ଦୃଷ୍ଟିରୁ ତୁମର ମଙ୍ଗଳ ପାଇଁ କହୁଛି, ଯେତେ ଶୀଘ୍ର ହେଉ ତୁମେ ଏ ରାଜ୍ୟ ଛାଡ଼ି ଚାଲିଯାଅ, ତୁମର ଭଲ ହେବ, ଆଉ ଭଲ ହେବ ରାଜକୁମାରୀ ମାଧବୀ ଲତାଙ୍କର।
1: ଆପଣଙ୍କ ଆଦେଶ ମାନି ଆଜି ରାତ୍ରିର ଅବସାନ ପୂର୍ବରୁ ମୁଁ କୋଶଳ ରାଜ୍ୟ ତ୍ୟାଗ କରି ଚାଲିଯିବି ମହାମନ୍ତ୍ରୀ।
0: ଉତ୍ତମ।
1: ଭଲ ପାଇବାର ଶେଷ ପରିଣତି, ରାତ୍ରିର ଅବସାନ ପୂର୍ବରୁ ଜନ୍ମସ୍ଥାନ, ଜନ୍ମଦାତ୍ରୀ ସବୁକୁ ପରିତ୍ୟାଗ କରି ଚାଲିଯିବାକୁ ହେବ। ହେଇଥିଲା ବିଧିର ନିର୍ଦ୍ଦେଶ।

0: ଭଲ ପାଇବାର ଶେଷ ପରିଣତି। ରାତ୍ରିର ଅବସାନ ପୂର୍ବରୁ ଜନ୍ମସ୍ଥାନ, ଜନ୍ମଦାତ୍ରୀ ସବୁକୁ ପରିତ୍ୟାଗ କରି ଚାଲିଯିବାକୁ ହେବ। ହେଇଥିଲା ବିଧିର ନିର୍ଦ୍ଦେଶ।
1: ଆରେ ଆରେ ନୀଳୁ ସାନ୍ତେ, କଣ ଏମିତି ମନକୁ ମନ କହି ଯାଉଛନ୍ତି ମ?
0: କିଏ ଲତିକା? ତୁ
1: ଲତିକା ବ୍ୟତୀତ ଆଉ କାହାରେ? ଆଚ୍ଛା ନୀଳୁ ସାନ୍ତେ, ଯୋଉ କଥା ଉଆସରୁ ଶୁଣି ଆସିଲି ସେ କଥା କଣ ସତ?
0: କୋଉ କଥା?
1: ମହାମନ୍ତ୍ରୀ ମନ୍ତ୍ରଣା କକ୍ଷରେ ମହାରାଜାଙ୍କୁ କହୁଥିଲେ ଆପଣ ରାତ୍ରି ପାଇବା ଆଗରୁ ରାଜ୍ୟ ଛାଡ଼ି ଚାଲି ଯାଉଛନ୍ତି, ମହାରାଜା କଣ ଏଇ ଆଦେଶ କରିଛନ୍ତି?
0: ଯେଉଁ କଥା ମନ୍ତ୍ରଣା କକ୍ଷରୁ ଶୁଣି ଆସିଲୁ ସେ କଥା ସତ୍ୟ ଲତିକା। ରାତ୍ରିର ଅବସାନ ପୂର୍ବରୁ ମତେ କୋଶଳ ରାଜ୍ୟର ସୀମା ପାର ହେବାକୁ ହେବ, ତା ନହେଲେ କଠିନରୁ କଠିନ ଶାସ୍ତି ଦେବା ପାଇଁ ମହାରାଜ କୋଶଳେଶ୍ୱର ଆଦେଶ କରିଛନ୍ତି।
1: ବାବା ବାବା, କେତେ ସହଜରେ ନିଜ ରାଜ୍ୟ ତ୍ୟାଗ କରି ଚାଲିଯିବା କଥାଟା କହିଦେଲ, ଆଉ ଆମ ଜେମା ତାଙ୍କର କଣ ଦଶା ହେବ ଭାବିଛନ୍ତି? ମହାରାଜା ଜେମାଙ୍କ ପାଇଁ ପାତ୍ର ସନ୍ଧାନ କରିସାରିଲେଣି, ଆସନ୍ତାକାଲି ପାଟ ମୁଦି, ଆଉ ଆପଣ ରାଜତ୍ୟାଗ କରିବା କଥା ଜେମା ବି ଜାଣିସାରିଛନ୍ତି। ଶୁଣିଲା ବେଳୁ ଅଖିଆ ଅପିଆ ମୁହଁ ମାଡ଼ି ପଡ଼ିଛନ୍ତି, ଆଉ ଉଠୁନାହାନ୍ତି।
0: ବିଭାଘର ସରିଗଲେ ସବୁ ଠିକ ହେଇଯିବ ଲତିକା।
1: ଆପଣଙ୍କ ଲାଜ ଲାଗୁନି ସାନ୍ତେ, ଭୀରୁଙ୍କ ପରି ଏକଥା କହିପାରୁଛନ୍ତି? ଜେମା ମଣିକୁ ଭଲ ପାଇବା ଦରିଆରେ ବୁଡ଼ି ଦେଇ ତାଙ୍କୁ ତାଙ୍କୁ କେମିତି ଯେ ଏକା ଛାଡ଼ି ଚାଲି ଯାଉଛନ୍ତି, ଆପଣ ପରା ବୀର।
0: ବୀର ବୀର ହେଲେ କଣ କରିବି?
1: ଗଲା ଯୁଦ୍ଧରେ ଆପଣ ଯେଉଁ ବୀରତ୍ୱ ଦେଖାଇଲେ ଏକଥା ସ୍ୱୟଂ ମହାରାଜା ସ୍ୱୀକାର କରିଛନ୍ତି, ଆଉ ସୈନ୍ୟମାନେ ବି ଆପଣଙ୍କୁ ଖୁବ୍ ମାନନ୍ତି, ସେମାନଙ୍କୁ ମତେ ଏଇ ମହାରାଜାଙ୍କ ବିରୁଦ୍ଧରେ।
0: ଏ କଣ କହୁଛୁ ଲତିକା? ଯାହାର ଅନ୍ନରେ ମୁଁ ପ୍ରତିପାଳିତ ସେହି ରାଜା ବିରୁଦ୍ଧରେ? ଛି ଛି, ତୋ ମୁଣ୍ଡରେ ଏମିତି କିଏ ଦେଲା କହିଲୁ? ମହାରାଜା କୋଶଳଗଡ଼ ରକ୍ଷାକର୍ତ୍ତା, ପାଳନ କର୍ତ୍ତା, ପ୍ରଜା ହୋଇ ରାଜା ବିରୁଦ୍ଧରେ ଯିବି? ବରଂ ରାଜ୍ୟ ଛାଡ଼ି ଚାଲିଯିବି?
1: ତେବେ ତେବେ ମୁଁ ଯାଉଛି ନୀଳୁ ସାନ୍ତେ, ଜେମାମଣି ତେଣେ ଚାହିଁ ରହିଥିବେ, ମା ଥିଲେ ସିନା ଝିଅର ମନ କଥା ବୁଝିପାରନ୍ତି। ମହାରାଜା ଅତିଥିଶାଳାକୁ ବିଜେ କରିଛନ୍ତି, ଚାରିଆଡ଼େ ଯେମିତି କଡ଼ା ପ୍ରହରା, ତଥାପି ମିଛ ବାହାନ କରି ଚାଲି ଆସିଛି, କେହି ଜାଣିଲେ ନା ମୋ ମୁଣ୍ଡ ରହିବନି। ଏ ନିଅ ସାନ୍ତେ, ଜେମାମଣି ଏ ପତ୍ର ଦେଇଛନ୍ତି।
2: ନୀଳୁ ଭାଇ, କୋଶଳଗଡ଼ ଛାଡ଼ିବା ପୂର୍ବରୁ ମୋ ସହିତ ରାତ୍ରିର ପ୍ରଥମ ପ୍ରହରରେ ରାଜ ଉଦ୍ୟାନର ବକୁଳ ବୃକ୍ଷ ତଳେ ନିଶ୍ଚୟ ଦେଖା କରିବ, ମୁଁ ପ୍ରତୀକ୍ଷା କରିଥିବି। ଏତେ ତୁମର ଅତି ଆଦରର ମଧୁ।
1: ମୁଁ ଯାଉଛି ନୀଳୁ ସାନ୍ତେ, ଭୁଲି ନ ଯାଉଛି ଏମିତି।

0: ଆମ ଜୀବନରେ ଏମିତି ଅତିନମେଖ ଘଟି ଆସିବ ବୋଲି କିଏ ଭାବିଥିଲା? ନା ନିରେନ୍ଦ୍ର, ନା, ତୁମକୁ ବାଦ ଦେଇ, ତୁମକୁ ବାଦ ଦେଇ ମୁଁ ବଞ୍ଚିପାରିବିନି ନିରେନ୍ଦ୍ର, ମୁଁ ବଞ୍ଚିପାରିବିନି। ସେଇ ବାଳିକା ବୟସରୁ ତୁମ ପାଇଁ ମୁଁ ଚାଳି ବସିଥିଲି ଭଲ ପାଇବାର ପଦ ପ୍ରଦୀପ, ଆଉ ଆଉ ତମେ ମତେ ଛାଡି ଚାଲିଯିବା କଥା ଚିନ୍ତା କରିପାରୁଛ?
1: କାନ୍ଦ ନା ମାଧବୀ, ରାଜ୍ୟତ୍ୟାଗ ବ୍ୟତୀତ ତମର ମଙ୍ଗଳ ପାଇଁ ମୁଁ ରାଜ୍ୟ ଛାଡି ଚାଲିଯାଉଛି।
0: ଏ କଥା ତୁମେ କହିପାରୁଛ? ଭିଡ଼ ଭଳି ରାଜ୍ୟ ତ୍ୟାଗ କରି ଚାଲିଯିବ? ଆଉ ଏଣେ ଏଣେ ମୋର ଅବସ୍ଥା କଣ ହବ ଚିନ୍ତା କରିପାରୁଛ ନୀଳେନ୍ଦ୍ର?
1: ତମେ ଶାନ୍ତ ହୁଅ ମାଧବୀ, ତୁମର ବିବାହ ଆସନ। ବିଜୟଗଡ଼ର ଯୁବରାଜଙ୍କ ଭାବି ଯୁବରାଣୀ ତମେ, ମୋ ଭଳି ଏକ ସାଧାରଣ ଲୋକର ଭଲ ପାଇବାକୁ ଭୁଲି ଯାଉ ମାଧବୀ।
0: ନା, ଏ କଥା କେମିତି କହିପାରୁଛ ନୀଳେନ୍ଦ୍ର? ତୁମକୁ ତୁମକୁ କେମିତି ମୁଁ ଭୁଲିଯିବି? ତୁମେ ଯେ ମୋ ହୃଦୟର ଦେବତା, ଯେଉଁ ଦେବତାଙ୍କୁ ପୂଜା କରି ଆସିଛି ତାକୁ ଭୁଲି ମୁଁ ଅନ୍ୟର ପତ୍ନୀ ହେବି?
1: ତମେ ସୁଖୀ ହେବ ମାଧବୀ, ସମୟର ସ୍ରୋତ ସବୁ ଭୁଲାଇଦେବ, ଅତୀତ ଅତୀତରେ ମିଶିଯିବ, ଭବିଷ୍ୟତ ତୁମ ପାଇଁ ଅନେକ ସୁଖର ସମ୍ଭାର ନେଇ ଆସିବ। ମୁଁ କିନ୍ତୁ ତମର ପ୍ରେମକୁ ପାଥେୟ କରି ବଞ୍ଚି ରହିବି। ମତେ ବିଦାୟ ଦିଅ ମାଧବୀ, ଏ ରାତ୍ରିର ଅବସାନ ପୂର୍ବରୁ ମତେ ରାଜ୍ୟତ୍ୟାଗ କରିବାକୁ ପଡ଼ିବ।
0: ନା ନା ନୀଳେନ୍ଦ୍ର, ନା, ମୁଁ ତୁମକୁ ଏକାକି ଯିବାକୁ ଦେବିନି, ମତେ ତୁମ ସାଥିରେ ନେଇଚାଲ ନୀଳେନ୍ଦ୍ର, ମୋର ଅନୁରୋଧ ରକ୍ଷା କର।
1: ମୋର ଯାତ୍ରା ପଥ ଯେ ଅନିଶ୍ଚିତ ମାଧବୀ,
0: ସେଇ ଅନିଶ୍ଚିତ ପଥର ସହଯାତ୍ରିଣୀ ମତେ କର ନୀଳେନ୍ଦ୍ର।
1: ପାରିବ ତୁମେ ଯାଇ ମାଧବୀ, କଣ୍ଟକିତ ବନ୍ଧୁର ପଥ, ରାଜଉଆସର ଅଲିଅଳି ରାଜଚେମା ତମେ, କଜଦନ୍ତ ପଲଙ୍କ, ତୁଳି ତଳ୍ପ ଶଯ୍ୟା, ଦାସ ଦାସୀ ଯାହାର ଇଙ୍ଗିତକୁ ଚାହିଁ ବସିଥାନ୍ତି, ସିଏ କେମିତି ସହିପାରିବ ଅନାହାର ଦୁଃଖ କଷ୍ଟ ଅନିଶ୍ଚିତ ପଥ ଜନିତ ଯନ୍ତ୍ରଣା?
0: ତୁମର କଣ ବିଶ୍ୱାସ ହଉନି? ହଁ, ମୁଁ ଭୁଲିଯିବି ଯେ ମୁଁ ଜଣେ ରାଜଚେମା, ସାଧାରଣ ନାରୀ ଭାବରେ ମୁଁ ତୁମ ସହିତ ଘର ବାନ୍ଧିବାକୁ ପ୍ରସ୍ତୁତ ଅଛି ନୀଳେନ୍ଦ୍ର, ତୁମଠାରୁ ଭଳି ବଡ଼ ଐଶ୍ୱର୍ଯ୍ୟ ମୋର ଆଉ କିଛି ନାହିଁ। ପ୍ରିୟତମ ପାଇଁ ମୁଁ ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ। ନୀଳେନ୍ଦ୍ର, ଆମେ ହଜିଯିବା କେଉଁଦୂର ଅଜଣା ଜାଗାକୁ, ସେଠାରେ ବାନ୍ଧିବା ଆମର ସ୍ୱପ୍ନର ମହଲ, ସେ ମହଲରେ ଥିବ କେବଳ ତମେ ଆଉ ମୁଁ। ନୀଳେନ୍ଦ୍ର, ସେଠି ନଥିବ ପିତାଙ୍କର କଠିନ କଠୋର ଶାସନ, ରାଜ୍ୟବାସୀଙ୍କର କଟାକ୍ଷ।
1: ବେଶ, ମୁଁ ତେବେ ଯାଏ ମାଧବୀ, ଆମ ଭିତରୁ ଯିଏ ପ୍ରଥମେ ଯିବ ସେ ଅନ୍ୟକୁ ଘାଟକୂଳରେ ପ୍ରତୀକ୍ଷା କରିବ, ଦିଗନ୍ତର ପୃଷ୍ଠରେ ଆରୋହଣ କରି ଆମକୁ ଅରଣ୍ୟ ପଥ ଦେଇ କୋଶଳଗଡ଼ର ସୀମା ପାର ହୋଇଯିବାକୁ ପଡ଼ିବ। କୋଶଳଗଡ଼ର ପ୍ରତ୍ୟେକ ପଥଘାଟ ମୋର ପରିଚିତ, କୌଣସି ଅସୁବିଧା ହେବନି ମାଧବୀ।
0: ମୋର ଯଦି ପହଞ୍ଚିବାରେ ବିଳମ୍ବ ହୁଏ ମତେ ନିଶ୍ଚୟ ଅପେକ୍ଷା କରିବ ନୀଳେନ୍ଦ୍ର, ତୁମକୁ ଛାଡି ମୁଁ ବଞ୍ଚିପାରିବିନି।
1: ତମେ ଏ କଣ କହୁଛ ମାଧବୀ, ତମକୁ ବାଦ ଦେଇ ମୁଁ ଏକା କେମିତି ଯାଇପାରିବି? ତମେ ଯେ ମୋ ଜୀବନର ପ୍ରଥମ ପ୍ରେମିକା,

0: ମୋ ମନରେ ତମେ ହିଁ ଜଗାଇ ଦେଇଛ ଭଲ ପାଇବାର ପ୍ରୀତି ପ୍ରଦୀପ। ମାଧବୀକୁ ବାଦ ଦେଇ ନୀଳେନ୍ଦ୍ରର ସ୍ଥିତି ନାହିଁ। ମୁଁ ଯାଉଛି ମାଧବୀ, ତେଣେ ମା ମୋ ପାଇଁ ଉଦ୍ବିଗ୍ନ ଥିବେ। ତାଙ୍କ ଆଗରେ ଶୋଇପଡ଼ିବାର ଛଳନା କରି ମତେ ଗୃହରୁ ଘାଟକୂଳକୁ ଚାଲି ଆସିବାକୁ ହେବ।
1: ତେବେ ମନେ ରହିଲା, ଘାଟକୂଳରେ ଆମେ ପରସ୍ପରକୁ ଭେଟିବା।

0: ମୃତ୍ୟୁର ଦ୍ୱାର ଦେଶରେ ଆମର ବିବାହ ହେଇଗଲା ମାଧବୀ, ଆମର ବିବାହ।
1: प्रियम
0: प्रियम

0: ତାମାନେ ତାମାନେ ତୁମେ କଣ କହିବାକୁ ଚାହ କ୍ଷେତ୍ରପାଳ?
1: ଯେ ମା ବଣି ଆମକୁ ଶୋକ ସାଗରରେ ଭସାଇ ଚାଲି ଯାଇଛନ୍ତି ବଣିବା, ଘାଟ କୂଳରେ ନୀଳେନ୍ଦ୍ର ଜେମା ବଣିଙ୍କର ମୃତ ଶରୀର ବଣ ମାଳତୀ ଲତା ତଳେ ପଡି ରହିଛି। ହୁଏତ ଅନେକ କ୍ଷଣ ପୂର୍ବରୁ ସେମାନଙ୍କ ପ୍ରାଣବାୟୁ ଉଡି ଯାଇଛି ବଣିବା, ସେମାନଙ୍କ ଶରୀର ଉପରେ ଅଜାଡି ହେଇ ପଡିଛି ଅନେକ ମାଳତୀ ପୁଷ୍ପ।
2: ତୁମେ ଠିକ ଦେଖିଛ କ୍ଷେତ୍ରପାଳ।
3: କଣ ଘଟିଗଲା ମହାଭକ୍ତି, କଣ ଘଟିଗଲା?
0: ମୋର ସେ ସମସ୍ତ ଶରୀର ଯେଭଳି ପ୍ରକମ୍ପିତ ହେଇଯାଉଛି, କଣ ହେଲା? ମୋର ମା ସମଲେଶ୍ୱରୀ, ମା ମତେ କାହିଁକି ଏତେ ଶାସ୍ତି ଦେଲ? ମା କାହିଁକି ଶାସ୍ତି ଦେଲ?
2: ଧୈର୍ଯ୍ୟ ଧରନ୍ତୁ ମଣିମା, ବିଧିର ବିଧାନ, କାହାରି ଟଳିବାର ଶକ୍ତି ନାହିଁ।
3: ମହାମନ୍ତ୍ରୀ
2: ମଣିମା,
3: ଯେଉଁଠି ମୋ ମାଧବୀ ଚିର ନିଦ୍ରାରେ ଆଚ୍ଛନ୍ନ ହେଇ ପଡି ରହିଛି, ମତେ ମତେ ସେଇ ସ୍ଥାନକୁ ନେଇ ଚାଲ ମହାମନ୍ତ୍ରୀ। ମା ମୋରି ଉପରେ ଅଭିମାନ କରି ଦୁନିଆରୁ ବିଦାୟ ନେଇଗଲା, ବଂଶ ଗୌରବ ଅହଙ୍କାର ମନରେ ମୁଁ ସେମାନଙ୍କ ପବିତ୍ର ପ୍ରେମକୁ ବୁଝି ପାରିଲିନି ମହାମନ୍ତ୍ରୀ। କୁଟୀର ନିହତ୍ରୀର କ୍ରୁର ଚକ୍ରାନ୍ତ ଆଜି କୋଶଳଗଡ଼ର ସମସ୍ତ ଆନନ୍ଦକୁ ନଷ୍ଟ ଭ୍ରଷ୍ଟ କରିଦେଲା ମହାମନ୍ତ୍ରୀ, ନଷ୍ଟ ଭ୍ରଷ୍ଟ କରିଦେଲା।
2: ଆଉ ବିଳମ୍ବ କାହିଁକି? ଚାଲନ୍ତୁ ମଣିମା, ଘାଟକୂଳକୁ ଯିବା, ଯେଉଁଠି ଦୁଇଟି ପବିତ୍ର ଆତ୍ମାର ମିଳନ ଘଟିଛି, ସେଇଠି ଯାଇ ଶେଷ ସମ୍ମାନ ଜଣାଇବା।
3: କେବଳ ଶ୍ରଦ୍ଧା ସମ୍ମାନ ଜଣାଇଲେ ସେ ଅମର ଆତ୍ମାଙ୍କ ପ୍ରତି କର୍ତ୍ତବ୍ୟ ଶେଷ ହେବନି ମହାମନ୍ତ୍ରୀ, ସେମାନଙ୍କ ପ୍ରେମକୁ ଅମର କରିବାକୁ ହେବ। ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସର୍ବଶ୍ରେଷ୍ଠ କାରିଗରମାନଙ୍କୁ ଡକାଇ ଘାଟ କୂଳରେ ସ୍ମୃତି ମନ୍ଦିର ନିର୍ମାଣ କରାଅ। ଯେତେ ଦିନ ପର୍ଯ୍ୟନ୍ତ ମନ୍ଦିର ଥିବ, ସମସ୍ତେ ରାଜକୁମାରୀ ମାଧବୀ ଲତା ଆଉ ସେନାପତି ନୀଳେନ୍ଦ୍ର ନାରାୟଣଙ୍କର ପବିତ୍ର ପ୍ରେମକୁ ସ୍ମରଣ କରୁଥିବେ। ସେ ମନ୍ଦିରର ନାମ କଣ ହବ ଜାଣ ମହାମନ୍ତ୍ରୀ? ନୀଳମାଧବ।

ଶୁଣୁଥିଲେ ନାଟକ ମାଧବୀଲତା। ରଚନା କରିଥିଲେ ସୁକାମିନୀ ନନ୍ଦ, ପ୍ରଯୋଜନା କରିଥିଲେ ଭଗବାନ ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମହାରାଜ କୌଶଳେଶ୍ୱର, ଲକ୍ଷ୍ମୀଧର ତ୍ରିପାଠୀ, ମହାମନ୍ତ୍ରୀ ଧୈର୍ଯ୍ୟଧର ରାଉତ, ସେନାପତି ନୀଳେନ୍ଦ୍ର, ପାର୍ଥବୀର ଭୂୟାଁ, ଘୋଷକ ଭାନୁପ୍ରକାଶ ଜେନା, ଦୂତ ଦିଲୀପ କୁମାର ତ୍ରିପାଠୀ, ନୀଳେନ୍ଦ୍ରୀଙ୍କ ମା ଶାନ୍ତିଲତା ପାଢ଼ୀ, ଧାଇ ତିଳୋତ୍ତମ ମହାରଣା, ଲତିକା ଶାନ୍ତା ରାୟ, ମାଧବୀଲତା ରୀତାଞ୍ଜଳି ପଣ୍ଡା ଏବଂ କ୍ଷେତ୍ରପାଳ ସ୍ୱରୂପ ସେନ୍।

ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଆଧୁନିକ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ସଙ୍ଗୀତା ପଣ୍ଡା। ଗୀତଟିକୁ ରଚନା କରିଛନ୍ତି ଅର୍ଚ୍ଚନା ନାୟକ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶୁଣନ୍ତୁ ପାଲା, ପରିବେଷଣ କରିଛନ୍ତି ପ୍ରସନ୍ନ କୁମାର ମିଶ୍ର ଏବଂ ସାଥୀ ଅନନ୍ତ କିଶୋର ବେହେରା, ଦାମୋଦର ଖଟୁଆ, ଅଜୟ ମିଶ୍ର ଏବଂ ପ୍ରମୋଦ ମିଶ୍ର।

ସଂସାର ବିଷ ବୃକ୍ଷ ଦ୍ୱୀପ ମା ମଧୁରେ ଫଳେ କାବ୍ୟର ସାସ୍ୱାଦ ମୃତ ସଙ୍ଗମ ସଜନ ସହ ମାନନୀୟ ମୋର ସମ୍ମାନସ୍ପଦ ଶ୍ରୋତୃମଣ୍ଡଳୀ ବିଚାର କରିବେ, ଏ ଜଗତ ହଉଛି ସଂସାର ଗଡ଼ିଆ ବିଷବୃକ୍ଷ। ଏ ବିଷବୃକ୍ଷ ଦେହରେ ଦୁଇଟି ଅମୃତ ଫଳ ଫଳିଛି, ସେ ଅମୃତ ଫଳ ଦୁଇଟି କିଏ ଆମେ ତାକୁ ଚିହ୍ନିବା? ଗୋଟିଏ ହଉଛି କାବ୍ୟରସା ଅମୃତ ସ୍ୱାଦ ସଙ୍ଗମ ସଜନ ସହ, ଗୋଟିଏ କାବ୍ୟ କବିତା ରସାମୃତ ସାହିତ୍ୟ ଅଳଙ୍କାର ଆଉ ଇଏ ସମସ୍ତ ସବୁ ରହିଛି, ଆଉ ଗୋଟିଏ ସଜନ ସଙ୍ଗ। ଏଣୁ କାବ୍ୟ ଶାସ୍ତ୍ର ବିନୋଦେ ନ କାଳ ଗଛ ତୁ ଧୀମତାମ ଆଳ ସିଏ ନ ତୁ ମୂର୍ଖାଣାଙ୍ଗ ସେ କଳ ହେ ନବା। ଆଉ ଭାଗବତ ଗୋଟେ ପଦ କହେ, ଏ ଜୀବ ସାଧୁ

ବ୍ୟାସ କହନ୍ତି ଅର୍ଥ ନ ଧର୍ମ ନ କାମ ରୁଚି ଗତି ମନ ଚାର ନିରବାନ ଜନମେ ଜନମେ ତମ ନାମ ପ୍ରଭୁ ଏହି ବର ଦେୱନ। ଏଣୁ ଅର୍ଥ ଧର୍ମ କାମ ମୋକ୍ଷ ଠାକୁରେ ମୋର କିଛି ଲୋଡ଼ା ନାହିଁ। ଜନ୍ମେ ଜନ୍ମେ ପ୍ରଭୁ ମୁଁ ତୁମରି ନାମକୁ ରଟନ କରିବି। କହିଲେ ବୈଦେହି ଯସ୍ୟ ବାମେ ଜୟତି ଜୟଜନୀ ଅର୍ ଦକ୍ଷିଣେ ଲକ୍ଷ୍ମଣ ପି ମାନଗ୍ରେ ହନୁମାନ ତୁଳ ବଳ ଜୟ ଅଷ୍ଟ ବିନ୍ୟସ ତତ୍ତ୍ୱ ଓ ଦଣ୍ଡଂ କାଣ୍ଡ ମେ କଙ୍ଗଧ ଦୈତ କୁଳ ଧ୍ୱଂସକାରୀ ସମନ୍ତା ଶୀଳ ନିଧି ଜାନକି ଜାନିର ସ୍ୱାମ। ମୋର ଗୁଣିଗଣ ଭୂଷଣ ଶ୍ରୋତୃମଣ୍ଡଳୀ, ମୋର ଗୁରୁଜନ ମାନଙ୍କୁ ମୁଁ ଅଭିବାଦନ ଜଣାଉଛି। ମୋର କୁନି କୁନି ଭବିଷ୍ୟତ ଉତ୍ତରାଧିକାରୀ ଉଦୟକାଳୀନ ସୂର୍ଯ୍ୟ ସଦୃଶ ପିଲାମାନଙ୍କୁ ମୁଁ ଆଶୀର୍ବାଦ ପ୍ରଦାନ କରି ଆଉ ମୁଁ ମୋର ବିଷୟରେ ଉପନୀତ ହେଉଛି। ଏ ଆଶୀର୍ବାଦାତ୍ମକ ମଙ୍ଗଳାଚରଣ ଯେଉଁ ଠାକୁର ଅଛନ୍ତି, ଯେଉଁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କର ବାମ ଭାଗରେ ବୈଦେହୀ ଆଉ ଜୟ ଶବ୍ଦକୁ ପ୍ରିୟା ଭାବରେ ଧରି ବୀର ଲକ୍ଷ୍ମଣ ଯାହାର ପରାଜୟ ନାହିଁ ଦକ୍ଷିଣ ପାର୍ଶ୍ୱରେ ଉପସ୍ଥିତ ଯାହାଙ୍କର ସମ୍ମୁଖରେ ମହାବୀର ହନୁମାନ ଅନେକ ଗୁଡ଼ିଏ ଅତୁଳ ବଳ ଧାରଣ କରି ରାମ ଭକ୍ତି ନମ୍ରତା ପ୍ରଦାନ କରି ଦୁଇ ହାତ ଯୋଡ଼ି ନମସ୍କାର କରୁଛନ୍ତି। ଯେଉଁ ଠାକୁର ଗୋଟିଏ ଧନୁ ଓ କାଳାଗ୍ନିଶ୍ୱର ଅପଶକ୍ତି ବା ଶତ୍ରୁମାନଙ୍କୁ ନିଧନ କରିବା ପାଇଁ ସର୍ବଦା ଚେଷ୍ଟିତ ଆଉ ଯାହାଙ୍କର ଦୟା ସାଗର ତୁଲ୍ୟ ସେଇ ଅନ୍ତର୍ଯ୍ୟାମୀ ରାମମୂର୍ତ୍ତି ରାମ ନାମ ବିଶ୍ୱର ମଙ୍ଗଳ ବିଧାନ କରନ୍ତୁ। ବୋଲ ଆନନ୍ଦ କର ଏଠି ତୁଳସୀଦାସ ଗୋଟିଏ ପଦ।

ସୁନାର କଳସିବା ଗରା ଧରି ପୋଖରୀ ତୁଠରୁ ଯାଇଛି ପାଣି ଗରାଇ ଆଣିବ। ଏଣୁ ସୁନା ଗରାରେ ପାଣି ଆଣିବା ପାଇଁ ଯାଇଛି ମନରେ ବିଚାର କଲା ଏ ରାତି ପାହିଗଲେ କାଲି ସକାଳୁ ଏ ରାଜ୍ୟ ରାମ ରାଜ୍ୟ ହେଇଯିବ। ରାମ ଅଭିଷେକ କହି ଅଯୋଧ୍ୟା ରାଜା ହେବେ। ଏଇ କଥା ଚିନ୍ତା କରୁ କରୁ ତା କାଖରୁ ସୁନାର କଳସିଟି ଗଳି ପଡିଲା। ପୋଖରୀ ତୁଠ ପାହାଚରେ ଠଙ୍ଗ ଠଙ୍ଗ ଶବ୍ଦ କରି ପାଣି ଭିତରେ ଭାସି ଯାଇ ଠ ଶବ୍ଦ କରୁଛି। ଠିକ ଏହି ସମୟରେ ରାମଙ୍କ ଭାଗ୍ୟରେ ବିଧିର ବିଧାନ କଣ ଅଛି? ଆମର ପୂଜ୍ୟ ଗୁରୁ ପଣ୍ଡିତ ରତ୍ନାକରକର ଦୁଇଟି ସ୍ୱର୍ଣ୍ଣ ପଦକ ପାଇଥିଲେ। ଲେଖନ୍ତି କଲେ ପିତା

ପିତାଙ୍କର ସତ୍ୟ ପାଳନ କରି ରାମଚନ୍ଦ୍ର 14 ବର୍ଷ ପାଇଁ ବନବାସ କଲେ। ପଞ୍ଚବଟୀ ବନରେ ଥିଲାବେଳେ ଲଙ୍କାର ଅସୁର ରାଜା ରାବଣର ଭଉଣୀ ସୂର୍ପନଖା ଆସି ପହଞ୍ଚିଗଲା ନରମାଂସ ଖାଇବ ବୋଲି ପ୍ରଲୋଭନ ଦେଖେଇ ଲକ୍ଷ୍ମଣଙ୍କୁ କହିଲା। ଏଇଠି ବୈଦେଶ ବିଳାସରେ ଭଞ୍ଜେ ଲେଖନ୍ତି।

0: ଲକ୍ଷ୍ମଣ ଏଇଠି ଉତ୍ତର ଦେଲେ
1: କଣ ହେଲା,
0: ହେ କନ୍ଦର୍ପ ତୁ ମୋ ନିକଟରୁ ଦୂରକୁ ଯା, ହେ ଲାବଣ୍ୟ ତୁ ଦୂରେଇ ଯା, ମୋର ବଡ଼ ଭାଇଙ୍କ ବିନା ନିର୍ଦ୍ଦେଶରେ ମୁଁ କିଛି କରେ ନା। ଆଜି ପର୍ଯ୍ୟନ୍ତ ବନବାସ ଆସିଲା ଦିନ ଠାରୁ ନିଦ୍ରା ଆହାର ମୈଥୁନ ମୁଁ ପରିତ୍ୟାଗ କରିଛି। ଏଣୁ ସୂର୍ପଣଖା ରାମଙ୍କ ଠାରୁ ଗୋଟିଏ ଅନୁମତି ପତ୍ର ଲେଖି ଆଣିଦେଲେ, ଏଥିରେ ବୈଦେଶ ବ୍ୟାସରେ ଭଞ୍ଜ ଲେଖନ୍ତି, ବାବୁ ନାକ।

ଏହି ପରିସ୍ଥିତି କରି ହନୁମାନ ରାମଙ୍କୁ ନମସ୍କାର କରି ପାଦ ତଳେ ପଡ଼ିଗଲେ ଶ୍ରୀରାମ ହନୁମାନଙ୍କୁ ତଳୁ ଉଠାଇ ଧରି ବଳିଆର ଭୁଜ ବଳିଆର ବାହୁରେ ଛାତିରେ ଭିଡ଼ି ଧରି କହିଲେ ହେ ଭକ୍ତ ପ୍ରବର ମୁଁ ତୁମ ପରି ପରମ ଭକ୍ତମାନଙ୍କ ପାଇଁ ଆଜି ପ୍ରଭୁ ପଦବାକ୍ୟ ମୁଁ ମୋର ଭାଇ ବନ୍ଧୁ କୁଟୁମ୍ବ ପାଇଁ ପ୍ରଭୁ ପଦବାକ୍ୟ ହୋଇନି। ତାପରେ ହନୁମାନ ରାମ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇ ସୁଗ୍ରୀବ ସହ ସାକ୍ଷାତ କରାଇଲେ। ସୁଗ୍ରୀବ ସୀତା ଫୋପାଡ଼ି ଦେଇଥିବା ବସ୍ତ୍ର ଅଳଙ୍କାରକୁ ଦେଖାଇ କହିଲେ ଏଗୁଡ଼ିକ ଆପଣଙ୍କର ବୋହୂଙ୍କର କି ଚିହ୍ନନ୍ତୁ। ରାମ କହିଲେ ଲକ୍ଷ୍ମଣ ମୋର ମୁଣ୍ଡ ମନ ଠିକ ନାହିଁ, ଏଣୁ ତୁ ଏ ବସ୍ତ୍ର ଅଳଙ୍କାର ଦେଖି ଚିହ୍ନି। ଏଇଠି ଲକ୍ଷ୍ମଣ କହୁଛନ୍ତି ତୁଳସୀଦାସ ଲେଖିଲେ କହିଲେ ପାଦ।

ଏ ବସ୍ତ୍ର ଅଳଙ୍କାର ଅନ୍ୟ ଗୁଡିକ ମୁଁ ଚିହ୍ନି ପାରୁନାହିଁ, କେବେ ମୁଁ ସୀତାଙ୍କ ଉପର ଅଙ୍ଗକୁ ଦେଖି ନାହିଁ। ଯେତେବେଳେ ରାମଙ୍କର ଆସିଲା ପ୍ରମାଣ ସୀତା ପକେଇ ଦେଇ ଯାଇଛନ୍ତି ବୋଲି, ଏଣୁ ସୁଗ୍ରୀବର ସହିତ ମିତ୍ର ବସି ଚାରିଦିଗକୁ ଦୂତମାନଙ୍କୁ ପ୍ରେରଣ କଲେ ସୀତାଙ୍କ ସନ୍ଧାନରେ। ଏଣୁ ଏହି ଅବସରରେ ଆମର ନିରଞ୍ଜନ କର ଲେଖୁଛନ୍ତି ଦେଶ ଉପରେ, କହିଲେ ଭୋଦେବ ଶୁଣ ବ୍ର ମାଣ୍ଡ କର।

ନାଟକ ପ୍ରମାଣ କଲେ ତମସି କୁଳଗୁ ରୁମେ ମୁଞ୍ଚ ବର୍ତ୍ତମାନ ବୁରାସି ଶିରସି ବିହି ତୋୟଂ ଭକ୍ତି ପୁତଞ୍ଜଳି ଦଶବଦନ ହତ୍ୱାତେ ଶାସ୍ତ୍ରୁଷାମେ ଭିପେୟା ଦଶମୁଖ ନିଧନ ହେ ନକ୍ଷତାମେ କଳଙ୍କ। ଯେତେବେଳେ ରାମ ବହୁତ କାକୁତି ମିନତି ହୋଇ ବରୁଣ ରାଜାଙ୍କୁ କହିଲେ, ହେ ଜଳ ଦେବତା, ଆପଣଙ୍କ ଅଙ୍ଗ ଦେହରେ ମତେ ମାର୍ଗ ଦିଅନ୍ତୁ, ମୁଁ ସୀତାଙ୍କୁ ଉଦ୍ଧାର କରେ, ଦୁଷ୍ଟ ରାବଣକୁ ବିନାଶ କରେ।

ରାମ କହିଲେ କ୍ଷତ୍ରିୟର ଧର୍ମ ନୁହେଁ ଏ ସ୍ତୋତ୍ର ସ୍ତୁତି ପଢିକିରି ସନ୍ତୁଷ୍ଟ କରିବା। ବରୁଣ କେବେ ଶୁଣିଲେ ନାହିଁ, ଏଣୁ ସେ କଣ କଲେ ନା ଧନୁରେ ଗୁଣ ଟଙ୍କାରି ଯେତେବେଳେ ସର ମାରି ସମୁଦ୍ରର ଜଳ ସବୁ ଶୁଖାଇ ଦେବାକୁ ବସନ୍ତେ, ଏଇଠି ବରୁଣ ଆବିର୍ଭାବ ହୋଇ ଆସି ପହଞ୍ଚିଗଲେ। କହିଲେ ବାନ୍ଧ

ଦୁଚି ଉଷା ଯେତେବେଳେ ରାମଙ୍କୁ ସାହାଯ୍ୟ କରି ଏଇ ବନ୍ଧ ଦେହରେ ଧୂଳି ବାଲି ପକେଇଥିଲା, ଏଇ ଅବସରରେ ତାକୁ ଡାକି ଆଣିଲେ ଗୁଣ୍ଡୁଚି ମୂଷାକୁ ରାମ ହାତରେ ଧରିଲେ, କହିଲାରେ ଛୋଟିଆ ଯିବ ଟିକେ। ଦ୍ୱିତୀୟ ପଲ୍ଲୀ କବି ନନ୍ଦ କିଶୋର ସାମଲ କୁସୁପୁରେ ଲେଖିଲେ, କହିଲେ

0: ମୋର ସାହିତ୍ୟ ଅନୁରାଗୀ ମହାଭାଗ ମଣ୍ଡଳୀ ହନୁମାନ ବନ୍ଧ ଉପରେ ଯେତେବେଳେ ଶିବମୂର୍ତ୍ତି ରଖିଦେଲେ, ଶିବମୂର୍ତ୍ତି ପ୍ରତିଷ୍ଠା କରିବ କିଏ? ରାମ ଯେତେବେଳେ ଚିନ୍ତା କରି ବ୍ରହ୍ମାଙ୍କୁ ସ୍ମରନ୍ତେ, ସମସ୍ତ ଦେବଗଣ ଆସି ଏହି ବନ୍ଧ ନିକଟରେ ପହଞ୍ଚି ରାମଙ୍କୁ ପ୍ରଣାମ ଜଣାଇଲେ। କଣ ଜଣାଇଲେ ନା, ଭବାଦିପୋତଂ ଭରତାଗ୍ରଜଂ ଭକ୍ତ ପ୍ରିୟଂ ଭାନୁକୂଳ ପ୍ରଦୀପଂ ଭୂତାତ୍ରିନାଥଂ ଭୁବନାଧିପତଂ ଭଜାମି ରାମଂ ଭବରୋଗ ବୈଦ୍ୟଂ। ଶ୍ରୀରାମ ବ୍ରହ୍ମାଙ୍କୁ ଶିବମୂର୍ତ୍ତି ପ୍ରତିଷ୍ଠା କରିବାକୁ କହନ୍ତେ, ବ୍ରହ୍ମାଦି ଦେବଗଣ ମନ୍ତବ୍ୟ ଦେଲେ, ଏକାକେ ରାବଣ ବ୍ୟତୀତ ଏ ଶିବମୂର୍ତ୍ତି କେହି ପ୍ରତିଷ୍ଠା କରିପାରିବେ ନାହିଁ। ରାମ ଉତ୍ତର ଦେଲେ, ହେ ଦେବଗଣ, ଆପଣମାନେ ନିର୍ବୋଧ ନା ମୁଁ ନିର୍ବୋଧ? ଯୋଉ ଶତ୍ରୁକୁ ମାରିବା ପାଇଁ ମୁଁ ଏ ସବୁ ଚିନ୍ତା କରିଛି, ସେ କଣ ଆସି ତାର ମରଣ ବାଟକୁ ପରିଷ୍କାର କରିବ କି? ଏଇ ସମୟରେ ନାରଦ ପହଞ୍ଚିଗଲେ।
1: କଣ କହିଲେ?
0: ଏଣୁ ନାରଦ କହିଲେ,

ପ୍ରଥମେ ନମ ଶିବାୟ ଚରଣ ଶରଣମ ଲେଖି ଆପଣ ଚିଠି ଖଣ୍ଡିଏ ଲେଖନ୍ତୁ, ମୁଁ ରାବଣକୁ ପୁରୋହିତ ଭାବରେ ଘେନି ଆସିବି। ମହାନାଟକରେ ପ୍ରମାଣ କଲେ ହନୁମାନ ଦାସ କହିଲେ ରାଜ୍ୟ ନାଶ ଯଥା ବନଙ୍ଗମୟତା ଘୋର।

ପଣଭୂଷଣ ପଣ୍ଡିତ ମଣ୍ଡଳୀ ମାତୃସ୍ଥାନିଆ ଭଗ୍ନିସ୍ଥାନିଆ ମହୋଦୟ ବିଚାର କରିବେ। ଏ ପତ୍ର ଖଣ୍ଡିକ ଯେତେବେଳେ ନାରଦ ନେଇ ରାବଣ ହାତରେ ବଢାଇ ଦେଇଛନ୍ତି, କଣ ହେଲା ନା କରେ ଅର୍ପିଲେ ପତ୍ର।

ଆମର ସାହିତ୍ୟ କଳା ଅନୁରାଗ ଭାବୁକ ମହାତ୍ମା ମାନଙ୍କୁ ମୁଁ ନିବେଦନ କରୁଛି, ଏଇଠି ରାବଣ ଦେବର୍ଷି ନାରଦଙ୍କୁ କହିଲେ ମୁଁ ଶୁଭ ବେଳ ଦେଖି ନିଶ୍ଚୟ ଯାଇ ପହଞ୍ଚିବି। ସମସ୍ତ ଯଜ୍ଞ ଶିବ ପୂଜାର ଉପକରଣ ତୁମେ ଆୟୋଜନ କରିଥିବ। ନାରଦ କହିଲେ ହେ ଶିବ ଭକ୍ତ ଲଙ୍କେଶ, ଆରେ ଧନ ତୁ ତ ମୋର ନାତି, ତତେ କଣ ମିଛ କହିବି, ରାମ ରାଜ୍ୟ ଓ ପତ୍ନୀ ହରା ହୋଇ ବନବାସୀ, ତୁମେ ସବୁ ପ୍ରତିଷ୍ଠା ଉପକରଣ ନିଜେ ଚଳେଇବ। ଏ କଥା ବିଚାର କରି ରାମ ଦେଖିଲା ଏକ ନମ୍ବର ଉପକରଣ ଯେ ସଧର୍ମୀ।

ଭାବ କମ ହାବଭାବ ବିଚାର କରିବେ। ଏକ ନମ୍ବର ତାଙ୍କର ଯୋଉ ସାଙ୍ଗରେ ସହଧର୍ମିଣୀ ବା ପତ୍ନୀ ନଥାଇ ଶୁଭ କାର୍ଯ୍ୟ କରାଯାଇପାରିବ। ଏଣୁ ରାବଣ କଣ କଲେ, ସୀତାଙ୍କୁ ନିକଟ ସୀତାଙ୍କୁ ନେବା ପାଇଁ ସୀତାଙ୍କ ନିକଟରେ ଯାଇ ରାମଙ୍କର ହସ୍ତଲେଖା ପତ୍ର ଖଣ୍ଡିକୁ ବଢାଇ ଦେଲେ। ଏହି ଅବସରରେ ସୀତାଙ୍କ ନୟନରୁ ଦୁଇ ଧାର ଲୋତକାସ୍ତ୍ର ଝଡୁଥିଲା। ଏଇଠି ପତ୍ର ଖଣ୍ଡିକ ବଢେଇ ଦେଇ କହିଲେ।

ରାମ ଭାବୁଛନ୍ତି ସତେ କଣ ରାବଣ ତାର ପୁରୋହିତ ଭାବରେ ଆସି ମୋର ଶିବ ମୂର୍ତ୍ତି ପ୍ରତିଷ୍ଠା କରିବେ। ଠିକ ଏହି ସମୟରେ ରାବଣ ରଥରୁ ଓହ୍ଲାଇ ପଡିଲେ।

ମଣ୍ଡଳୀ ବିଚାର କରନ୍ତୁ। ଏହି ସମୟରେ ଶିବ ଆବିର୍ଭାବ ହୋଇ କହିଲେ, ହେ ଲଙ୍କେଶ, ଦୁଃଖ ଦେଇ କାଳ କାଳକୁ ସୁଖ ମାଗିନିଅ। ଯେତେବେଳେ ଏ କଥା କହିଛନ୍ତି, ଏଣୁ ରାବଣ କହିଲେ, ହେ ପ୍ରଭୁ, ମୋର ଯଜମାନଙ୍କର ହିତ ସାଧନ କରି ଆପଣ ବର ଦିଅନ୍ତୁ। ଏହି ଅବସରରେ ଠିକ ଅଗ୍ନି ଦେବତା ଆସି ଆଉ ତ୍ରିକୋଣାକୃତି ଶତ୍ରୁ ନିଧନ ହୋମ କୁଣ୍ଡରେ ଆବିର୍ଭାବ ହେଲେ। ହୋମେ ପୂର୍ଣ୍ଣ ଆହୁତି କି ଦେଇଣ ରଘୁପତି କି ବିଦାୟ ମାଗୁ ଅସୁର ସୁରପତି କି କର୍ମ ଦକ୍ଷିଣା କି ଦେବ ପୂର୍ଣ୍ଣ କରାଇ ରାଘବ ରାଜଲକ୍ଷ୍ମୀ ତ୍ୟାଗୀ ବନବାସୀ ମୁଁ ଭାବ କରୁଣା ସାଗର ହୃ।

ସୁନୀଲ କାନ୍ତ ମହାନ୍ତି, ସିଲୁ ଆଣ୍ଡ ଆକୃତି, ଦେଓକାଳି, ଶଙ୍ଖତ୍ରାସ କଟକରୁ ଲେଖିଛନ୍ତି। ଆପଣ ଲେଖିଛନ୍ତି, ନମସ୍କାର, ଶୁଭ ମଧ୍ୟାହ୍ନ, ଆଶା କରେ ଭଲରେ ଥିବେ। ନିଶ୍ଚିତ ଆଜ୍ଞା, ବହୁତ ଭଲରେ ଅଛି, ଆପଣ ମଧ୍ୟ ଭଲରେ ଥାଆନ୍ତୁ। ଆଜିର ରିକ୍ୱେଷ୍ଟ ସଙ୍ଗ ପ୍ଲିଜ ଶୁଣାଇବେ ନିଶ୍ଚିତ ଭାବରେ। ଆପଣ ଲେଖିଛନ୍ତି, ପ୍ରଭୁ ଜାଣିନି ମୁଁ ତୁମେ କିଏ ଗୀତଟି ଶୁଣିବେ, ରଖିଲେ ଶିବ ମାରିବ କିଏ କଥା ଚିତ୍ରର ବଢ଼ିଆ ସୁନ୍ଦର ଗୀତଟିଏ। ଗୀତଟିକୁ ଗାଇଛନ୍ତି ଲପିତା ମିଶ୍ର ଏବଂ ପ୍ରୀତିନନ୍ଦା ରାଉତରାୟ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ, କବାଟ ବନ୍ଧ ଯାଜପୁରରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ସଂସାର କଥା ଚିତ୍ରର ଗୋଟିଏ ଗୀତ, ଯେଉଁ ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଆଉ ଗୋଟିଏ ସମସ୍ୟା ଆସିଛି, ଲେଖିଛନ୍ତି ମଞ୍ଜୁ ନାନୀ, ମୃତ୍ୟୁଞ୍ଜୟ ଏବଂ ଯାଜ୍ଞସେନୀ, କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ ଲେଖିଛନ୍ତି। ଆପଣଙ୍କୁ ନମସ୍କାର, ଆପଣଙ୍କୁ ମଧ୍ୟ ନମସ୍କାର, ଆକାଶବାଣୀର ସବୁ ଷ୍ଟାଫ ମାନଙ୍କୁ ନମସ୍କାର। ଆଜ୍ଞା, ଆପଣମାନେ ସମସ୍ତେ ଆଶା କରୁଛୁ ଭଲରେ ଥିବେ। ଆପଣ ଶୁଣିବାକୁ ଚାହିଁଛନ୍ତି ଗୃହଲକ୍ଷ୍ମୀ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ଭିକାରୀ ବଳ।

ଉଚ୍ଛବ ଚରଣ ସାହୁ ଧାରାପୁର ମହାଙ୍ଗା କଟକରୁ ଲେଖିଛନ୍ତି ମିଛମୟ ସଂସାରର ଗୋଟିଏ ଗୀତ ଶୁଣାଇବା ପାଇଁ, କିନ୍ତୁ କ୍ଷମା କରିବେ ଶ୍ରୋତାବନ୍ଧୁ, ସେ ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି ପୁଣି ଥରେ। ଆମର ପରବର୍ତ୍ତୀ ଶ୍ରୋତା ଦେଇଛନ୍ତି ପ୍ରତାପ ଚନ୍ଦ୍ର ସ୍ୱାଇଁ, କବିତା ପରିଜୟ, କଲ୍ୟାଣୀ ନଗର କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଆରାଧନା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର।

ପରବର୍ତ୍ତୀ ଏସଏମଏସଟି ଆସିଛି କରୁଣିଆ ବାଲେଶ୍ୱର ସୋରରୁ। ଲେଖିଛନ୍ତି ଲଭଲି ପୂଜା ଆଣ୍ଡ ରତିକାନ୍ତ। ଆପଣ ଶୁଣିବାକୁ ଚାହିଁଛନ୍ତି ଅନାରୀ କଥା ଚିତ୍ରର ଗୋଟିଏ ଗୀତ। ଶ୍ରୋତାବନ୍ଧୁ, ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ। ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଲେଖିଛନ୍ତି ରେଡିଓ ଲଭର ରତିକାନ୍ତ ବାଲେଶ୍ୱର ସ୍ୱର କୁନୁନିଆରୁ। ଆପଣ ଯେଉଁ ଗୀତଟି ଛିଛରେ କଥାଚିତ୍ରର ଗୋଟିଏ ଗୀତ ଆପଣ ରିକ୍ୱେଷ୍ଟରେ ପଠାଇଛନ୍ତି, ସେ ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା କରିବେ। ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି କାନ୍ତ ଲାଠଗଡ଼ରୁ, ଲେଖିଛନ୍ତି ମୁନି, ରାଣୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଏବଂ ମାମାଲି। ଆପଣ ଶୁଣିବାକୁ ଚାହିଁଛନ୍ତି କନ୍ୟାଦାନ କଥାଚିତ୍ରର ଗୀତଟି, ବହୁ ସୁନ୍ଦର ଗୀତଟିଏ। ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ପ୍ରଣବ ପଟ୍ଟନାୟକ।

ଏସ୍ଏମ୍ଏସ୍ ଟି କରିଛନ୍ତି ଶ୍ୟାମସୁନ୍ଦର ବେହେରା, ସରୋଜିନୀ ବେହେରା, ବିଜୟଲକ୍ଷ୍ମୀ ବେହେରା, ମହମ୍ମଦପୁର ବିଲହାଟରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ମା ଓ ମମତା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ପ୍ରଫୁଲ୍ଲ କର ଏବଂ ଅକ୍ଷୟ କୁମାର ମହାନ୍ତି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି। ଲେଖିଛନ୍ତି ଭବାନୀ ଦେବୀ, ମହାଜନପୁର ବ୍ଲକ ଛକ, ନିଶ୍ଚିନ୍ତ କୋଇଲି କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଆଦମୀ ଖିଲୋନା ହେ କଥାଚିତ୍ରର ଗୋଟିଏ ଗୀତ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣିନିଅନ୍ତୁ। ଏହାର କଣ୍ଠଶିଳ୍ପୀମାନେ ହେଲେ ମହମ୍ମଦ ଜିଜ୍ ଏବଂ ଅଲକା ଏବେକ୍।

ଆଉ ଗୋଟେ ଏସ୍ଏମ୍ଏସ୍ ଆସିଛି ମହାସିଂହପୁର ବହୁଗ୍ରାମ କଟକରୁ ଲେଖିଛନ୍ତି ବିଜୟ କୁମାର ଦାସ ସସ୍ମିତା ଦାସ ମାମୁନି ଏବଂ ପୂଜା ଆପଣ ଶୁଣିବାକୁ ଚାହିଁଛନ୍ତି ଚିହ୍ନା ଚିହ୍ନା କଥାଚିତ୍ରର ଗୀତଟି ଏହାର କଣ୍ଠଶିଳ୍ପୀ ହେଲେ ତାନସେନ ସିଂହ

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ବାଉରୀ ବନ୍ଧୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ମିଟୁ ପାତ୍ର, ସୁଦାମ ଦେବତା, ବାବୁଲ, ସିବୁଲ, ଶଙ୍କର ଏବଂ କୀର୍ତ୍ତିରଞ୍ଜନ ମହମ୍ମଦପୁର ବିଲାହାଟ କଟକରୁ। ଆପଣ ଲେଖିଛନ୍ତି ଶ୍ରୀ ଜଗନ୍ନାଥ କଥାଚିତ୍ରର ଗୋଟିଏ ଗୀତ ଶୁଣାଇବା ପାଇଁ ମହାଲକ୍ଷ୍ମୀ ମହାମୟୀ। ଶ୍ରୀ ଜଗନ୍ନାଥ କଥାଚିତ୍ର ଅନେକଗୁଡ଼ିଏ ଗୀତ ଅଛି, କିନ୍ତୁ ସେହି ଗୀତଟି ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛି ଶ୍ରୋତାବନ୍ଧୁ। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ନାରାୟଣ ପ୍ରଧାନ ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି। ସମାଧି କଥାଚିତ୍ରର ଗୋଟିଏ ଗୀତ ଶୁଣାଇବା ପାଇଁ ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ।

ପ୍ରଭାକର ପାତ୍ର ପ୍ରମୋଦ ପାତ୍ର ମହମ୍ମଦପୁର ବିଲହାଟ କଟକରୁ ଲେଖିଛନ୍ତି। ଆପଣ ସୁନାପଞ୍ଚରୀ କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଇଚ୍ଛା କରିଛନ୍ତି। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର ଏବଂ ଠୁମରୀ।

सब पीतर सम दसटा मिठाई हाथ रे देले गाल रे देवी गोटिए चुमा।

ଯାଜପୁର ବିଲାହାଟ କଟକରୁ ଆଉ ଗୋଟିଏ ଏସଏମଏସ ଆସିଛି। ଲେଖିଛନ୍ତି ଭାରଚନ୍ଦ୍ର ପାତ୍ର, ମଙ୍ଗଳିକୁଣ୍ଡୁ, ବାଉରୀବନ୍ଧୁ ପାତ୍ର, ରଞ୍ଜନ କୁମାର ଗିଲ୍ ଏବଂ କୈଳାସ ଚନ୍ଦ୍ର ଗିଲ୍। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଏ ଯୁଗର କୃଷ୍ଣ ସୁଦାମା କଥା।

ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ତୁମ୍ବିନ କଥାଚିତ୍ରର ଗୋଟିଏ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଯାଜପୁର ରୋଡ୍ରୁ। ଲେଖିଛନ୍ତି ରେହମାନପୁର ତୁଳତୀ ଯାଜପୁର ରୋଡ୍ରୁ ହେମନ୍ତ କୁମାର ଦାସ। ଆପଣ ଶୁଣିବାକୁ ଚାହିଁଛନ୍ତି ଭକ୍ତ ସଲଭେକ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଭିକାରୀ ଚରଣ ବଳ।

ଇଜା ଲେଖିଥିଲେ ବାଙ୍କିରୁ, ଜିତେନ୍ଦ୍ର ଲେଖିଥିଲେ ନିଆଳି ମାଧବରୁ, ସେଭଳି ସିମିଳିପଦା ଅନୁଗୁଳରୁ ଲେଖିଥିଲେ ବାପୁ, ମାମା, ପାପା, ପୁରା ପରିବାର। କିନ୍ତୁ ଆପଣ ଯେଉଁ ଲେଖିଥିଲେ ବାଳକୃଷ୍ଣ ଦାସଙ୍କ ଗୀତଟିଏ ଶୁଣାଇବା ପାଇଁ, ସେଠି ଆମେ ଚିରହରିତ୍ରୀ ସ୍ଥାନ ଦେଇପାରିବୁ, ଏବେ ସେ ସମୟ ନୁହେଁ। ତେବେ କ୍ଷମା କରିବେ ଶ୍ରୋତାବନ୍ଧୁ, ଅନେକ ଗୁଡ଼ିଏ SMS ରହିଗଲା ସମୟ ଅଭାବ ଯୋଗୁଁ।

ଆହୁରି ଅନେକ ଗୁଡ଼ିଏ ଏସଏମଏସ ରହିଗଲା, ଯେମିତିକି ଲେଖିଥିଲେ ସୋନାଲିକା ମିତାଲି ଡେଲାଙ୍ଗରୁ, ପୁରୀ ଡିଷ୍ଟ୍ରିକ୍ଟ ଡେଲାଙ୍ଗରୁ ଲେଖିଥିଲେ, ଆଉ ନିଆଳି କଟକରୁ ଲେଖିଥିଲେ, ଲୋରା ମହାନ୍ତି ଟୁକୁଲି।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ସୁରେଶ ୱାଡକରଙ୍କ କଣ୍ଠରେ ଶୁଣନ୍ତୁ ଉଲ୍କା କଥାଚିତ୍ରର ଏହି ସୁନ୍ଦର ଗୀତଟି।

ଅସରାନ୍ତି ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରାନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି ମୁଁ ଅଛି ମୋ ସହିତ। ପ୍ରତି ଗୀତରେ ବ୍ୟବହାର କରାଯାଇଛି ସେ ଗୋଟିଏ ଶବ୍ଦ, ଆପଣମାନେ ଶୁଣନ୍ତୁ ଆଉ ଉପଭୋଗ କରନ୍ତୁ। ତେବେ କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। କଥାଚିତ୍ର ଆପ୍ କି କସମ୍।